ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:26। ଆଜି ଶନିବାର 1948 ଶତାବ୍ଦ ଜ୍ୟେଷ୍ଠ ମାସ 30 ଦିନ 2026 ଜୁନ୍ ମାସର 20 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 317.5 ମିଟର ତଥା 945 କିଲୋହର୍ଟ୍ଜ ଚକେ, ଏଫ୍ଏମ୍ ୱେଭ୍ରେ 101 ମେଗାହର୍ଟ୍ଜ ଜରିଆରେ ଏବଂ ମୋବାଇଲ୍ ଆପ୍ ନ୍ୟୁଜ୍ ଅନ୍ ଏୟାର୍ରେ ମଧ୍ୟ ଆମ ପ୍ରସାରଣ କରାଯାଉଛି। ମାଙ୍ଗଳିକ

ବିଭିନ୍ନ ଧାର୍ମିକ ଗୋଷ୍ଠୀ ପରସ୍ପରର ପରମ୍ପରା, ଆଦର୍ଶ ଏବଂ ଇତିହାସ ସହ ପରିଚିତ ହେବା ଆବଶ୍ୟକ, କାରଣ ଏହା ସାଂସ୍କୃତିକ ଘନିଷ୍ଠତା, ସାମ୍ପ୍ରଦାୟିକ ସଦ୍ଭାବ ଏବଂ ଶାନ୍ତି ପାଇଁ ପଥ ପରିଷ୍କାର କରିଥାଏ, କହିଛନ୍ତି ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ସମୟ ସକାଳ 6ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଭକ୍ତି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ସମ୍ପର୍କ ଅତ୍ୟନ୍ତ ପବିତ୍ର, ମଧୁର ଏବଂ ନିବିଡ଼। ଏହି ସମ୍ପର୍କକୁ ଭାରତୀୟ ଦର୍ଶନ ଓ ସନାତନ ସଂସ୍କୃତିର ଶ୍ରେଷ୍ଠ ଆତ୍ମା ବୋଲି କୁହାଯାଏ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଧନଞ୍ଜୟ ଶତପଥୀ, ଗୀତ ରଚନା କାଳିଚରଣ ପଟ୍ଟନାୟକ।

ଭକ୍ତି ହେଉଛି ଭକ୍ତ ଓ ଭଗବାନଙ୍କୁ ଯୋଡ଼ୁଥିବା ଏକ ଅଦୃଶ୍ୟ ସେତୁ। ଏହା କେବଳ ପୂଜାପାଠ ନୁହେଁ, ବରଂ ଈଶ୍ୱରଙ୍କ ପ୍ରତି ଥିବା ଅହେତୁକ ପ୍ରେମ ଓ ସମର୍ପଣ। ଭକ୍ତି ମାଧ୍ୟମରେ ହିଁ ଜଣେ ସାଧାରଣ ମଣିଷ ଭଗବାନଙ୍କ ଅତି ଆପଣର ହୋଇପାରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ସସ୍ମିତା ସାହୁ, ଗୀତ ରଚନା ମତିଲାଲ ଦୋରା।

ଭକ୍ତ ବିନା ଭଗବାନଙ୍କ ମହିମା ପ୍ରକାଶ ପାଇବା ଅସମ୍ଭବ। ଜଣେ ସଚ୍ଚା ଭକ୍ତ ନିଜର ଅହଙ୍କାର ତ୍ୟାଗ କରି ସବୁକିଛି ଭଗବାନଙ୍କ ଚରଣରେ ସମର୍ପଣ କରିଦିଏ। ଭକ୍ତର ସରଳତା ଏବଂ ବିଶ୍ୱାସ ଆଗରେ ଭଗବାନ ସଦାବେଳେ ବନ୍ଧା ହୋଇ ରହନ୍ତି। ଏଥର ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ସୁଜାତା ମହାନ୍ତି।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। ପ୍ରକୃତରେ ଭଗବାନ କେବଳ ଶକ୍ତିର ଆଧାର ନୁହନ୍ତି, ସେ ଭକ୍ତର ଭାବକୁ ବୁଝୁଥିବା ଭାବଗ୍ରାହୀ। ଭକ୍ତର ଡାକ ଶୁଣି ସେ ସବୁ ନିୟମକୁ ଭାଙ୍ଗି ଭକ୍ତ ପାଖକୁ ଧାଇଁ ଆସନ୍ତି। ଏହି ଗୀତଟି ଗାଇଛନ୍ତି ପୂର୍ଣ୍ଣିମାନନ୍ଦ, ଗୀତ ରଚନା ଶିବଶଙ୍କର ପ୍ରଧାନ।

ଶୁଣୁଥିଲେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀମାନେ ଥିଲେ ବୈଷ୍ଣବ ଚରଣ ପାଢ଼ୀ, ଧନଞ୍ଜୟ ଶତପଥୀ, ସସ୍ମିତା ସାହୁ, ପ୍ରଣବ କିଶୋର ପଟ୍ଟନାୟକ ଓ ପୂର୍ଣ୍ଣିମା ନନ୍ଦ। ଗୀତଗୁଡ଼ିକୁ ରଚନା କରିଥିଲେ ଦୁର୍ଗାମାଥା ପଣ୍ଡା, କାଳିଚରଣ ପଟ୍ଟନାୟକ, ମୋତିଲାଲ ଦୋରା, ସୁଜାତା ମହାନ୍ତି ଓ ଶିବଶଙ୍କର ପ୍ରଧାନ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଏକଦା ସମଗ୍ର ବିଶ୍ୱରେ ଥିଲା ରାଜତନ୍ତ୍ରର ପ୍ରଚଳନ। ସମ୍ରାଟ ରାଜା ମହାରାଜାମାନେ ଲୋକଙ୍କୁ ଶାସନ ଡୋରିରେ ବାନ୍ଧି ରଖିଥିଲେ, ମନକୁ ଯାହା ପାଇଲା ତାହା କରୁଥିଲେ। ରାଜତନ୍ତ୍ର ସହିତ ମଧ୍ୟଯୁଗ ପରେ ଏକଛତ୍ରବାଦ ଶାସନର ମଧ୍ୟ ପ୍ରାଦୁର୍ଭାବ ଘଟିଥିଲା। ତା ସହିତ ଉପନିବେଶବାଦର ମଧ୍ୟ ଭୂମିକା କିଛି କମ୍ ନଥିଲା। ପୁରୁଣା ଓ ମଧ୍ୟଯୁଗରେ ଆମ ଦେଶରେ ଯେଉଁ ସ୍ୱକୀୟ ରାଜତନ୍ତ୍ରର ପ୍ରଚଳନ ଥିଲା, ବିଦେଶୀ ଆକ୍ରମଣ ଓ ଇଂରେଜ ଶାସନ ଫଳରେ ତାର ମେରୁଦଣ୍ଡ ଭାଙ୍ଗି ଯାଇଥିଲା। ତେବେ ଦୀର୍ଘଦିନର ପରାଧୀନତା ପରେ ଆମ ଦେଶରେ ଯେଉଁ ସ୍ୱାଧୀନତା ସଂଗ୍ରାମର ଜୁଇ ଜଳିଲା, ତାହାର ଫଳସ୍ୱରୂପ 1947 ଅଗଷ୍ଟ 15 ଦିନ ଆମେ ସ୍ୱାଧୀନତା ହାସଲ କରିବା ସହିତ ନିଜେ ନିଜକୁ ଶାସନ କରିବାର ସଂକଳ୍ପ ନେଲେ। ଆମ ଦେଶ ହେଲା ସ୍ୱାଧୀନ ଓ ଗଣତାନ୍ତ୍ରିକ। ଏକ ବିଶାଳ ଦେଶର ପରିଚାଳନା ପାଇଁ ଆମେ ପ୍ରଚଳନ କଲେ ସାମ୍ବିଧାନିକ ସଂସଦୀୟ ଗଣତନ୍ତ୍ର। କିନ୍ତୁ ଦୁଃଖର ବିଷୟ, ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମର ଅନେକ ସାମାଜିକ ତ୍ରୁଟି ବିଚ୍ୟୁତି ରହିଯାଇଛି, ଯାହାର ଦୂରୀକରଣରେ ହିଁ ଆମ ଦେଶରେ ଗଣତନ୍ତ୍ର ଆହୁରି ସୁଦୃଢ଼ ହୋଇପାରିବ। ସମ୍ପ୍ରତି ଆମ ଦେଶରେ ତଥା କେତେକ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଘୋଷଣା ପରିପ୍ରେକ୍ଷୀରେ ଆମେ ଏକ ଉଦାହରଣ ନେଇପାରିବା। ଆମ ଦେଶର ବିଶାଳତାକୁ ଦେଖି ଭୋଟଦାନର ବ୍ୟବସ୍ଥା କରାଯାଇଛି। ସ୍ୱିଜରଲ୍ୟାଣ୍ଡ ଭଳି ଛୋଟ ଦେଶରେ, ଯେଉଁଠି ଲୋକେ ଗୋଟିଏ ସ୍ଥାନରେ ବସି ବିଚାର ବିମର୍ଶ କରିପାରିବେ, ହାତ ଟେକି ସରକାର ଗଠନ କରିପାରିବେ, ସେଇଠି ପ୍ରତ୍ୟକ୍ଷ ଗଣତନ୍ତ୍ର ସମ୍ଭବ। କିନ୍ତୁ ଆମ ଦେଶରେ ନୁହେଁ। ଭୋଟଦାନ ହିଁ ଆମର ମୁଖ୍ୟ ଅସ୍ତ୍ର, ଯାହାକୁ ଧାରଣ କରିବା ପ୍ରତ୍ୟେକ ସଚେତନ ନାଗରିକର କର୍ତ୍ତବ୍ୟ। କିନ୍ତୁ ରିପୋର୍ଟରୁ ଜଣାଯାଏ ଆମ ଦେଶରେ ଭୋଟଦାନ ହାର ସବୁ ସ୍ଥାନରେ ସମାନ ନୁହେଁ ଏବଂ ସାମଗ୍ରିକ ଭାବରେ ଆଶାନୁରୂପ ମଧ୍ୟ ନୁହେଁ। ଯଦି 60% ଲୋକ ଆସି ଭୋଟଦାନ କଲେ, ବାକି ଯେଉଁ 40% ଲୋକ ରହିଲେ ସେମାନଙ୍କୁ କିଏ ପ୍ରତିନିଧିତ୍ୱ କରିବ? ଏହା ଗଣତନ୍ତ୍ର ପାଇଁ ଠିକ୍ ନୁହେଁ। ଅଶିକ୍ଷା ଓ ସଚେତନତାର ଅଭାବ ଭଳି ବହୁ ପ୍ରତିବନ୍ଧକ ରହିଛି। ଏହାର ଦୂରୀକରଣରେ ହିଁ ଭାରତରେ ଗଣତନ୍ତ୍ରର ସଫଳତା ନିହିତ ଅଛି। ତା ସହିତ ମୁଖ୍ୟ ପ୍ରତିବନ୍ଧକ ହେଉଛି ଭୋଟଦାନ ପ୍ରତି ଲୋକଙ୍କ ଉଦାସୀନତା। ଏଥିରେ ଗ୍ରାମାଞ୍ଚଳ କ'ଣ, ସହରାଞ୍ଚଳର ଶିକ୍ଷିତ ବର୍ଗ ମଧ୍ୟ ଅଛନ୍ତି, ସମସ୍ତେ ତ ଏକା। କାହାକୁ ଭୋଟ ଦେଇ ଲାଭ କ'ଣ? କେହି ତ କାମ କରୁନାହାନ୍ତି। ଅଶିକ୍ଷା ସହିତ ଏଭଳି ଭାବନା ମଧ୍ୟ ନିଶ୍ଚିତ ଭାବରେ ଭୋଟଦାନରେ ଅନ୍ତରାୟ ସୃଷ୍ଟି କରୁଛି, ଯାହା ଆମ ଦେଶରେ ଗଣତନ୍ତ୍ର ପାଇଁ ବିପଦପୂର୍ଣ୍ଣ। ଠିକ୍ ଲୋକକୁ ନିରପେକ୍ଷ ଭାବରେ ଭୋଟ ଦେଲେ ଯାଇ ଗଣତନ୍ତ୍ରରେ ଆମେ ବିଜୟୀ ହୋଇପାରିବା। କୌଣସି ପ୍ରକାର ଲୋଭର ବଶବର୍ତ୍ତୀ ହୋଇ ଭୋଟଦାନ କରିବାର କିଛି ଅର୍ଥ ନାହିଁ। କୁହାଯାଏ, ଇଟର୍ନାଲ୍ ଭିଜିଲେନ୍ସ ଇଜ୍ ଦି ପ୍ରାଇସ୍ ଅଫ୍ ଲିବର୍ଟି। ଆମେ ଯଦି ଭୋଟଦାନ ପ୍ରତି ଉଦାସୀନ ହେବା, ଗଣତନ୍ତ୍ରରେ ସଜାଗ ହେବା ନାହିଁ, ଆମେ ଆମର ଅଧିକାରରୁ ବଞ୍ଚିତ ହେବା ସହ ଗଣତନ୍ତ୍ର ତ ବିଫଳ ହେବ, ତା ସହିତ ରାଜତନ୍ତ୍ର ଓ ଏକଛତ୍ରବାଦର ପୁଣି ଥରେ ଯେ ପ୍ରାଦୁର୍ଭାବନ ଘଟିବ, କିଏ କହିବ?

ଶୁଣୁଥିଲେ ଆଜିର ଭାବନା ଉପସ୍ଥାପନା କଲେ ପ୍ରଫୁଲ୍ଲ କୁମାର ମାଝୀ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 417 ଭାଗ।

ଚରନ୍ତି ଆତ୍ମାର ସୁଖ ନଇଛନ୍ତି ତାଙ୍କ ପ୍ରସଙ୍ଗେ ଦଣ୍ଡହିତ ପଶୁଙ୍କୁ ଲଗୁଡ଼ ଯେମନ୍ତ ଏ ବଡ଼ ଖେଦ ମୋର ମନେ ଉଗ୍ରସେନର ଅପମାନେ ଗୁରୁଙ୍କ ଭୋଗ ଆମ୍ଭେ ଖାଇ ଧରଣୀ ମଧ୍ୟ ଦେହ ବହି ଆମ୍ଭେ ସକଳେ ଉପାନହ କୁରୁ ବହନ୍ତି ଶିର ଦେହ କାହାର ବଳେ ଏହା ସହି ରୁଧିର ମାଂସ ଦେହ ବହି ଦେଖ ଏ କୁରୁ କୁଳ ମତ ସମ୍ପଦେ ହୋଇ ଅନାୟତ ଆଜ କରିବି ପ୍ରତିଫଳ ଏମନ୍ତ ବୋଲି ତୀକ୍ଷ୍ମହଳ ତକ୍ଷଣେ ଘେନି ବାମ ହସ୍ତେ ବୋଲନ୍ତି ରାମ କୋପ ଚିତ୍ତେ ଆଜ ମୁଁ ଏହାଙ୍କୁ ସଂହାରି ସୁଖୀ କରିବି ବସୁନ୍ଧରୀ।

ଶୁଣୁଥିଲେ ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣିଲେ ଏହାର 417ତମ ଭାଗ। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତତି ଆସୁଛନ୍। ଶ୍ରୀ ମୋଦି ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁରଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଙ୍ଗେ ଗୋଟିଏ ସାଧାରଣ ସଭାରେ ଯୋଗ ଦେଇକରି ରାଜ୍ୟର ବିକାଶ ଲାଗି ଭିନ୍ ଭିନ୍ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନର ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ରାଇରଙ୍ଗପୁରଠାରେ ହେବାର୍କେ ଥିବା କାର୍ଯ୍ୟକ୍ରମଟି ଯୋଗ ଦେବେ। ଏ ଅବସରରେ 47,600 କୋଟି ନୁ ଏତକା ଟଙ୍କା ଖର୍ଚ୍ଚାଥି ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରାଯିବା। ପ୍ରଧାନମନ୍ତ୍ରୀ ସେଠାରେ ଗୋଟିଏ ଜନସମାବେଶ କିଭିଲ ସମ୍ବୋଧିତ କରିବେ। ଏତାର ସହିତ ଭୁବନେଶ୍ୱରନୁ 300 TDP କ୍ଷମତାର କଠିନ ବର୍ଜ୍ୟବସ୍ତୁ ଆଧାରିତ ବାୟୋଗ୍ୟାସ ପ୍ଲାଣ୍ଟ, କଟକ ଆର୍ ଭୁବନେଶ୍ୱରକେ ଯୋଡ଼ୁଥିବାର କାଠଯୋଡ଼ି ନଦୀବନ୍ଧା, ବୌଦ୍ଧ ଜିଲ୍ଲାର ଧାଳପୁର ହରଭଙ୍ଗା ସଡ଼କର ପ୍ରଶସ୍ତୀକରଣ ଆର୍ ସୁଦୃଢ଼ୀକରଣ ବାଗିର ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରାଯିବା। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନୁ 300 ଶଯ୍ୟାର ନୂଆ ଭବନ, ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର 24 ଅଟଳ ବସ୍ଷ୍ଟାଣ୍ଡ, 9 ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ରର ଉଦ୍ଘାଟନ କରାଯିବାର କାର୍ଯ୍ୟକ୍ରମ ଭିଲ ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଲାକାଲି 2 ଦିନିଆ ଓଡ଼ିଶା ଗସ୍ତତି ଆସିକରି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ରନୁ ଏମ୍ସ ଭୁବନେଶ୍ୱର ତରଫରୁ ଆୟୋଜିତ ଗୋଟିଏ ଚିକିତ୍ସା ଶିବିର ଉଦ୍ଘାଟନ କରବାର ସହିତେ ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କୁସ୍ମି ବ୍ଲକର 113 ଖଣି ପ୍ରଭାବିତ ଗାଁ ଗୋଟିଏ ବୃହତ୍ ଗ୍ରାମୀଣ ପାଇପ୍ ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଇତାର ଛଡ଼ା ହାଟବଦ୍ରାଠାରେ ବ୍ରହ୍ମକୁମାରୀ ସଂସ୍ଥା ତରଫୁ ମାତୃଶକ୍ତି ଭବନ, ଗୋଟିଏ ଖାସ୍ ସର୍କିଟ୍ ହାଉସ୍ ଆଉ ରାଇରଙ୍ଗପୁରଠାରେ ନୂଆ ତିଆରି ହୋଇଥିବାର ପୁଲିସ୍ ଜିଲ୍ଲାର ଲୋକାର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23 କିସ୍ତି ବାଣ୍ଟବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରୁ ହେବାର୍କେ ଥିବା ଗୋଟିଏ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ 9,44,00,000 ଏତକା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକେ 18,880 କୋଟି ସିଧାସଳଖ ଦେବେ। 2019 ଏ ଯୋଜନାଥି ଏପତକ ଚାଷୀମାନଙ୍କର ଖାତାକେ ପାଖାପାଖି 4,50,000 କୋଟି ଟଙ୍କାନୁ ଅଧିକା ଟଙ୍କା ଦିଆଗଲାନ। ଶୀତଳଷଷ୍ଠୀ ଯାତ୍ରା ଲାଗି ସମ୍ବଲପୁର ସହର ଗଜଗଜଉଛି। ଲୋକାଚାର୍ତ୍ତି ବିହାଘର ଉତରୁ ସମ୍ବଲପୁର ସହରେ ଗଲାକାଲି ଅଧା ରାତିନୁ ଦେବଦେବ ମହାଦେବ ଆର୍ ଦେବୀ ପାର୍ବତୀ

ପାର୍ଶ୍ୱ ଦେବାଦେବୀଙ୍କର ସଙ୍ଗେ ଶୀତଳଷଷ୍ଠୀ ଯାତ୍ରା ଆର୍ ନଗର ପରିକ୍ରମାଥି ବାହାରିଛନ୍। ସୁନ୍ଦର ଶୈଳୀଥି ସଜାଯାଇଥିବାର ମେଢ଼ମାନଙ୍କେ ରୂପା ସୁନାର ଅଳଙ୍କାର ପିନ୍ଧିଥିବାର ଦେବ ଦମ୍ପତିଙ୍କର ଦର୍ଶନ କରବାର୍ ଲାଗି ସମ୍ବଲପୁର ସହରରେ ବହୁତଟି ଭକ୍ତଙ୍କର ସମାଗମ ହୋଇଛି। ସାତ ଦିନ ଧରିକରି ଚାଲିଥିବାର ଶୀତଳଷଷ୍ଠୀ ଯାତ୍ରାର ଆଜି ହେଉଛି ଶେଷ ଦିନ। ଆଜି ସକାଳେ ବାଟ ରହଣି ଆର୍ ପାରମ୍ପରିକ ପୂଜା ଉତରୁ ଆର୍ କିଛି ସମୟ ଉତାରୁ ଫେର୍ ନଗର ପରିକ୍ରମା ମୂଲ ହେବା। ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ବାଲିବନ୍ଧାର ସୋମନାଥ, ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ବାବା, ଫାଟକର ମହାକାଳେଶ୍ୱର ବାବା, ଜଗତ ଜନନୀ ମାତା ପାର୍ବତୀଙ୍କର ସଙ୍ଗେ ସୁସଜ୍ଜିତ ରଥଥି ନଗର ପରିକ୍ରମାଥି ବାହାରିଛନ୍। ଇ ନଗର ପରିକ୍ରମା ଯାତ୍ରାକେ ପାରମ୍ପରିକ ଦୁଲଦୁଲି, ମେଲୋଡ଼ି, ଲୋକନାଚ, ଗୀତ ସହିତ ଭିନ୍ ଭିନ୍ ରାଜ୍ୟର ସାଂସ୍କୃତିକ ଦଲ ସହିତ 10,000 ୱେତକା କଳାକାର ସାମିଲ ହୋଇଛନ୍। ପାକ ଟିକେ ବଦଳିଥିବାରୁ ଆଜି ଲୁକର ଗହଳି ବଢ଼ିଛି। ଉପରବେଲା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ହେବାର ତକ୍ ଯାତ୍ରା ଚାଲବା। ମହାଆଳତି ଉତରୁ ଦେବ ଦମ୍ପତି ମନ୍ଦିର ଭିତରେ ପ୍ରବେଶ କରବେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫରୁ ଆଜି ସକାଳେ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଚାର କରାଯିବା। ଏହି ଧାରା ବିବରଣୀ ସକାଳର 9:30 1:50 ପ୍ରସାରଣ କରାଯିବା। ଇତାକେ ଆକାଶବାଣୀ ବଲାଙ୍ଗୀର, ଭବାନୀପାଟନା ଆଉ ରାଉରକେଲା କେନ୍ଦ୍ର ଏକାସାଙ୍ଗେ ରିଲେ କରବେ। ରାଜସ୍ୱ ଆର୍ ବିପର୍ଯ୍ୟୟ ପରିଚାଳନା ବିଭାଗ ଆର୍ ଗୃହ ଆର୍ ନଗର ଉନ୍ନୟନ ବିଭାଗ ମିଶିକରି ଆପାର୍ଟମେଣ୍ଟ ପଞ୍ଜୀକରଣ ଲାଗି ଗୋଟିଏ ନୂଆ ମାନକ ପ୍ରଣାଳୀ ଏସ୍ଓପି ଜାରି କରିଛନ୍। ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକେ ଅଧିକା ଫଟିକ୍, ସରଳ ଆର୍ ସମନ୍ୱିତ କରବାର୍କେ ନୂଆ ଏସ୍ଓପି ଅନୁସାରେ 3 ଭାଗ୍ଟି ବିଭକ୍ତ କରାଯାଇଛି। ଫି ବିଭାଗ ଲାଗି ଦରକାରୀ ଦଲିଲ ପତ୍ର, ଯାଞ୍ଚ କାମ ଆର୍ ପଞ୍ଜୀକରଣର ସର୍ତ୍ତାବଳୀ ଫଟିକ୍ କରି ନୂଆ ଏସ୍ଓପି ଧାରିଜ କରାଯାଇଛି। ଏସ୍ଓପି ଥି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ଭିନ୍ ଭିନ୍ ଉନ୍ନୟନ କର୍ତ୍ତୃପକ୍ଷ ଅଞ୍ଚଳ ଆର୍ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ଲାଗି ଅଲଗା ଅଲଗା କ୍ଷମତା ଥିବାର କର୍ତ୍ତୃପକ୍ଷଙ୍କର ଭୂମିକା ଆର୍ ଦାୟିତ୍ୱ ଭିଲ୍ ଫଟିକ୍ କରାଯାଇଛି। ରାଜ୍ୟ 2026-27 ଶିକ୍ଷାବର୍ଷ ଲାଗି ଉଚ୍ଚଶିକ୍ଷା ବିଭାଗ ତରଫୁ ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ୍ ପ୍ରୋଗ୍ରାମ ITEP ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ବିଜ୍ଞପ୍ତି ବାହାରିଛି। ଆଜି 2:00 ସାମ୍ସ ପୋର୍ଟାଲ ଥି ଆବେଦନ ପ୍ରକ୍ରିୟା ମୂଲ ହୋଇକରି ଆଇବା ମାସର 5 ତକ୍ ଚାଲବା। ଆଇବା ମାସର 10 ଦିନ ପହିଲା ମେଧା ତାଲିକା ବାହାରବା। ଏହି ପାଠ୍ୟକ୍ରମ ଥି ନାଁ ଲେଖା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତରଫୁ ହୋଇଥିବା ନ୍ୟାସନାଲ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ 2026 ମାର୍କ ଆଧାରିତ ହେବା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଲବୈଶାଖୀର ପ୍ରଭାବଥି ଭିନ୍ ଭିନ୍ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବା 24 ଭିତରେ ଚଡ଼କ ମାରିକରି ବର୍ଷା ହେବା ବୋଲି ପାଖାପାଖି ସବୁ ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,600 କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଲୋକାର୍ପଣ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏଥିରେ 25,000 କୋଟି ଟଙ୍କାର କୋଇଲା ଗ୍ୟାସିଫିକେସନ୍ ପ୍ରକଳ୍ପ, 17,117 କୋଟି ଟଙ୍କାର ଉନ୍ନତ ବିଦ୍ୟୁତ୍ ଶକ୍ତି ଭିତ୍ତିଭୂମିର ଶିଳାନ୍ୟାସ, 811 କୋଟି ଟଙ୍କାର ରାସ୍ତା ଓ ସେତୁ ଆଦିର ଲୋକାର୍ପଣ ହେବ। ପ୍ରଧାନମନ୍ତ୍ରୀ ଆଜି ପୂର୍ବାହ୍ନରେ ରାଇରଙ୍ଗପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ପାହାଡ଼ପୁର ଗ୍ରାମ ପରିଦର୍ଶନ କରି ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା ଦକ୍ଷତା କେନ୍ଦ୍ର ଓ ପାହାଡ଼ପୁର ସ୍କୁଲରେ ପ୍ରାର୍ଥନା କରିବେ। ଅପରାହ୍ନରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ। ରାଷ୍ଟ୍ରପତି ଗତକାଲି ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁରଠାରେ ସନ୍ଧ୍ୟାରେ ପହଞ୍ଚିବା ପରେ କୁସ୍ମୀ ବ୍ଲକ ଖଣି ପ୍ରଭାବିତ ଗ୍ରାମଗୁଡ଼ିକ ପାଇଁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ, ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ନୂତନ ପୁଲିସ୍ ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ମୋଦି ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ 18,880 କୋଟି ଟଙ୍କା ସିଧାସଳଖ ପ୍ରଦାନ କରିବେ। 2019 ମସିହାରୁ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା କୃଷକଙ୍କ ଜମାଖାତାକୁ ପ୍ରାୟ 4,50,000 କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସରଳ ଓ ସମନ୍ୱିତ କରିବା ଉଦ୍ଦେଶ୍ୟରେ ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ନୂତନ ମାର୍ଗଦର୍ଶିକା ଅନୁଯାୟୀ ପ୍ରତ୍ୟେକ ବିଭାଗ ପାଇଁ ଆବଶ୍ୟକ ଦଲିଲପତ୍ର, ଯାଞ୍ଚ ପ୍ରକ୍ରିୟା ଏବଂ ପଞ୍ଜୀକରଣର ସର୍ତ୍ତାବଳୀ ସ୍ୱଷ୍ଟ ଭାବେ ନିର୍ଦ୍ଧାରିତ କରାଯାଇଛି। ଏଥିରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ବିଭିନ୍ନ ଉନ୍ନୟନମୂଳକ କର୍ତ୍ତୃପକ୍ଷ ଏବଂ ରାଜସ୍ୱ ଉପଖଣ୍ଡ ଅଞ୍ଚଳ ପାଇଁ ପୃଥକ୍ ପୃଥକ୍ କ୍ଷମତା ସମ୍ପନ୍ନ କର୍ତ୍ତୃପକ୍ଷଙ୍କ ଦାୟିତ୍ୱ ଓ ଭୂମିକା ସ୍ପଷ୍ଟ କରାଯାଇଛି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ଶ୍ରଦ୍ଧାଳୁମାନଙ୍କୁ ଯୁଗଳ ଦର୍ଶନ ଦେଇଛନ୍ତି। ଗତକାଲି ରାତିରେ ମଙ୍ଗଳ ଆଳତି ପରେ ନବଦମ୍ପତି ନଗର ପରିକ୍ରମାରେ ବାହାରିବା ପରେ ଆଜି ସନ୍ଧ୍ୟାରେ ମନ୍ଦିରରେ ପହଞ୍ଚିବା ପରେ ଏହା ଶେଷ ହେବ। ନୟାଗଡ଼ର ଶରଣକୂଳସ୍ଥିତ ଲଡ଼ୁବାବାଙ୍କ ପୀଠରେ ଦେବଶୋଭା ପରେ ଶୀତଳଷଷ୍ଠୀ ଯାତ୍ରା ଉଦ୍ଯାପିତ ହୋଇଛି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ନୀତିକାନ୍ତି ଶେଷ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କନ୍ଧମାଳରେ ଆୟୋଜିତ କାର୍ଯ୍ୟକ୍ରମରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ସୁବର୍ଣ୍ଣପୁର ଓ ନୂଆପଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ସମ୍ପର୍କରେ ଆଲୋଚନା ହୋଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାସ୍ତା ପାର୍ଶ୍ୱରେ ଜବରଦଖଲ ଉଚ୍ଛେଦ, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଢେଙ୍କାନାଳରେ ଅନୁଷ୍ଠିତ ବୈଠକରେ ସଡ଼କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କଟକ ଜିଲ୍ଲାପାଳଙ୍କ ନୂତନ ସମ୍ମିଳନୀ କକ୍ଷରେ ଏକ ସଚେତନତା ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଶିଶୁ ଶ୍ରମ ନିରାକରଣ ପାଇଁ ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ଉପରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ରାପଡ଼ା, ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥର ଶୁଭାରମ୍ଭ ସହ କର୍ମଶାଳା ଆୟୋଜିତ ହୋଇଯାଇଛି। ରାଜ୍ୟରେ ଏକୀକୃତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ପାଠ୍ୟକ୍ରମରେ ନାମ ଲେଖା ପାଇଁ ଆଜିଠାରୁ ଆସନ୍ତା 5 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଜାରି ରହିବ। ଏଥିଲାଗି ଆସନ୍ତା 10 ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଶରଣାର୍ଥୀମାନଙ୍କ ପ୍ରତି

0: ତାପମାତ୍ରା ହ୍ରାସ ପାଇଛି। ଗତକାଲି ବୌଦ୍ଧଠାରେ ସର୍ବାଧିକ ତାପମାତ୍ରା 41.3 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଶୁଣିଲେ ଆଞ୍ଚଳିକ ସମ୍ବାଦ ରିଲିକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ବିଷୟ ହେଲା କେଶ ସମସ୍ୟା ଓ ଆୟୁର୍ବେଦିକ ସମାଧାନ। ଏ ସମ୍ପର୍କରେ କହିଛନ୍ତି ଡାକ୍ତର ବିଭୁଦତ୍ତ ପ୍ରମୋଦ କୁମାର ମିଶ୍ର।
2: କେଶ ଆମର ଜୀବନର ସୌନ୍ଦର୍ଯ୍ୟ ପାଇଁ ବହୁତ ଆବଶ୍ୟକ ଅଛି। ଆଜିକାଲି ଦେଖାଯାଉଛି ବହୁତ ଲୋକଙ୍କ ପାଖରେ ଅଳ୍ପ ବୟସରୁ ହିଁ କେଶ ଧଳା ହେବା ଆରମ୍ଭ ହୋଇଯାଉଛି ଏବଂ କେଶ ଝଡ଼ିବା ଆରମ୍ଭ କରୁଛି। କେଶ ଝଡ଼ିବା କେବଳ କେଶର ସମସ୍ୟା ନ ହୋଇନପାରେ, ଏହା ଦେହର ବିଭିନ୍ନ ରୋଗ କାରଣରୁ ମଧ୍ୟ କେଶ ଝଡ଼ିଥାଏ। ତେଣୁ ସାମଗ୍ରିକ ଭାବରେ ଦେହ ଯଦି ଭଲ ରହିବ ତେବେ କେଶ ନିଶ୍ଚିତ ଭାବରେ ମଜବୁତ ରହିବ, କଳା ରହିବ ଏବଂ ତାହା ଝଡ଼ିବ ନାହିଁ। କେଶର ଯତ୍ନ ନେବା ପାଇଁ ଆମର ଆୟୁର୍ବେଦରେ ବିଧିବିଧାନ ରହିଛି। ଆୟୁର୍ବେଦରେ ଆମେ ତୈଳାଭ୍ୟଙ୍ଗ କରିବା ପାଇଁ କହିଥାଉ। କେଶ ପାଇଁ ତୈଳ ମୁଣ୍ଡରେ ଲଗାଇବାଟା ଗୋଟେ ନିହାତି ଜରୁରୀ ପଦକ୍ଷେପ ବୋଲି ଆୟୁର୍ବେଦ କହିଥାଏ। ତେଣୁ ନିୟମିତ ଭାବରେ ଆମେ ବିଭିନ୍ନ ପ୍ରକାର ତେଲ ବ୍ୟବହାର କରୁଥାଉ। ତେଲରେ ଆମର ନସ୍ୟ ନିଆଯାଏ, କର୍ଣ୍ଣପୂରଣ କରାଯାଏ ଏବଂ ନାଭିରେ ମଧ୍ୟ ତେଲ ପକାଯାଏ। ଯଦି ଆପଣ କେଶ ଠିକ୍ ରଖିବାକୁ ଚାହୁଁଛନ୍ତି ତେବେ ନସ୍ୟ ତେଲ ନାକରେ ପକାଇବାଟା ବହୁତ ଜରୁରୀ। ଆମ କୁହାଯାଏ ନାସା ହିଁ ଶିରସ ଦ୍ୱାର, ନାକ ମାଧ୍ୟମରେ ତାହା କେଶମାନଙ୍କ ପାଖରେ ପହଞ୍ଚେ ବୋଲି ଆୟୁର୍ବେଦରେ ବିଶ୍ୱାସ ରହିଛି। କୁହାଯାଏ ଯଦି ଆପଣ ନିମ ତେଲର ନସ୍ୟ ନେଉଛେ ତେବେ ଧଳା ଚୁଟି ବହୁ ପରିମାଣରେ କମିଯାଏ। ତେଣୁ ଆୟୁର୍ବେଦରେ ବିଭିନ୍ନ ଅଣୁ ତୈଳ ଅଛି, ତାହାକୁ ନେଇ ମଧ୍ୟ ଆମେ ନିୟମିତ ଭାବରେ ନସ୍ୟ ନେବା ଦରକାର। ନାକରୁ ଯଦି 2-2 ଠୋପା କୌଣସି ବି ତୈଳ, ନଡ଼ିଆ ତେଲ ହେଉ, ରାଶି ତେଲ ହେଉ, ତାହା ଯଦି ପକାଇବା ତେବେ ଆମର ଚେହେରାର ମଧ୍ୟ ଗ୍ଲୋ ହେବ ରହିବ ଏବଂ ଚେହେରା ସହଜରେ ଆମର ଲୋଚାକୋଚା ହେବ ନାହିଁ ବହୁତ ଏଜ୍ ହେଲା ପରେ ମଧ୍ୟ, ଏବଂ ତା ସହିତ କେଶ ପାଇଁ ମଧ୍ୟ ବହୁତ ବଢ଼ିଆ। କେଶର ଯତ୍ନ ନେବା ପାଇଁ ଆମେ କେଶକୁ ଖରା ଏବଂ ପବନରୁ ରକ୍ଷା କରିବା ଦରକାର। ଯଦି ଆପଣ ବାହାରକୁ ଯାଉଛନ୍ତି ତ ପଗଡ଼ି ଆଗରୁ ପିନ୍ଧୁଥିଲେ, ଆଜିକାଲି ଆପଣ ଟୋପି କିମ୍ବା ହେଲମେଟ୍ ପିନ୍ଧନ୍ତୁ, ଯାହାଦ୍ୱାରା ଆପଣ ଖରାରୁ ତାକୁ ରକ୍ଷା କରିପାରିବେ, ଧୂଳି ଏବଂ ପବନରୁ ମଧ୍ୟ ତାକୁ ରକ୍ଷା କରିପାରିବେ। ଏହାଦ୍ୱାରା ଆମର କେଶ ଡ୍ରାଏ ହୋଇଯାଏ ଯଦି ଆପଣ ଧୂଳି ଏବଂ ପବନ ବେଶୀ ତା ଉପରେ ପଡ଼ୁଛି। ସବୁବେଳେ ବାନ୍ଧିକରି ରଖିବେ, ସୂର୍ଯ୍ୟ କିରଣରୁ ତାକୁ ରକ୍ଷା କରିବା ନିହାତି ଦରକାର, ଏବଂ ତା ସହିତ ଆମେ ବିଭିନ୍ନ ପ୍ରକାର ତୈଳ ମୁଣ୍ଡରେ ଲଗାଇ ପାରିବା କଥା। ତୈଳ ନିଜେ ମଧ୍ୟ ଆମେ ତିଆରି କରିପାରିବା। ଯେମିତି କେଶର ବୃଦ୍ଧି ପାଇଁ ସବୁଠୁ ଭଲ କୁହାଯାଇଛି ଆମର ବର ଓହଳ, ବର ଓହଳକୁ ଆପଣ କାଟିକରି ଆଣନ୍ତୁ, ଛୋଟ ଛୋଟ ଯେଉଁଟା ବାହାରିଥାଏ। ତା ସହିତ ଆପଣଙ୍କର ଜପା କୁସୁମ ବା ଆପଣ ମନ୍ଦାର ଫୁଲ, ଏଇଟା ଆମର କେଶ ପାଇଁ ବହୁତ ବଢ଼ିଆ। ତାକୁ ଆପଣ ନଡ଼ିଆ ତେଲରେ କମ୍ ଆଞ୍ଚରେ ତାଙ୍କୁ ଧୀରେ ଧୀରେ ଧୀରେ ଧୀରେ ଯଦି ଫୁଟେଇବା ତ କିଛି ସମୟ ପରେ ସେଟା କଲା ପଡ଼ିଯିବ, ଆପଣଙ୍କ ବଟ ଜଟା ହେଲା, ଆପଣଙ୍କର ଜପା କୁସୁମ ହେଲା, ତାକୁ ପୁଣି ଆପଣ ବାହାର କରିକି ଆମର ମୁଣ୍ଡରେ ଲଗାଇ ପାରିବେ। କରି ଲିପ୍ସ ବା ଭୃଷଙ୍ଗ ପତ୍ର କହନ୍ତି, ତାହା ମଧ୍ୟ କେଶ ପାଇଁ ବହୁତ ବଢ଼ିଆ। ଏଲୋଭେରା କେଶ ପାଇଁ ବହୁତ ବଢ଼ିଆ। ଯଦି କେଶରେ ଆପଣଙ୍କର ଉପି ହେଉଛନ୍ତି ତେବେ ଆପଣ ଦହି ଲଗାନ୍ତୁ, ଦହି ସହିତ ଆପଣ ତ୍ରିଫଳା ଚୂର୍ଣ୍ଣକୁ ମିଶାଇକରି ଲଗାଇଲେ ଉପିର ବହୁତ ବଢ଼ିଆ ଆମକୁ ରକ୍ଷା ମିଳିବ। ତା ଛଡ଼ା ଟିକେ ଅଁଳା ନିୟମିତ ଖାଇବେ କିମ୍ବା ଅଁଳା ରସ ନିୟମିତ ପିଇଲେ ମଧ୍ୟ ଆପଣ ଉପି ପାଇଁ ଭଲ ଏବଂ କେଶକୁ କଳା କରିବା ପାଇଁ ମଧ୍ୟ ଏଇଟା ବଢ଼ିଆ କାମ କରେ। ତୁମମାନଙ୍କର ଛୋଟ ଦିନରୁ କେଶ ପାଚି ଯାଉଛି, ସେମାନେ ନିୟମିତ ଭାବରେ ଅଁଳା ସେବନ କରିବା ଦରକାର। ଅଁଳା ସହିତ ଅଁଳା ସୋରଷ ମଧ୍ୟ ସେମାନେ ନିୟମିତ ସେବନ କରିବା ଦରକାର। ତା ଛଡ଼ା ଭୃଙ୍ଗରାଜ ମଧ୍ୟ ନିୟମିତ, ଭୃଙ୍ଗରାଜ ଚୂର୍ଣ୍ଣ ପିଇପାରିବା, ଭୃଙ୍ଗରାଜ ଆସବ, ଭୃଙ୍ଗରାଜରୁ ଗୋଟେ ଆସବ ପାଣି ଔଷଧ ତିଆରି ହୁଏ, ତାହା ମଧ୍ୟ ଆମେ ନିୟମିତ ନେଇପାରିବା। ନିୟମିତ ଭାବରେ ଶ୍ୟାମ୍ପୁ ବ୍ୟବହାର କରନ୍ତୁ ନାହିଁ, ଶ୍ୟାମ୍ପୁ ବଦଳରେ ଆପଣ ଶିକାକାଇ ଏବଂ ରିଠା ନିୟମିତ ବ୍ୟବହାର କରିପାରିବେ, ଯାହା ବେଶୀ ଆପଣଙ୍କର ଫେଣ ତ କରିବ ନାହିଁ କିନ୍ତୁ କେଶକୁ ସେ ଭଲ କରିବ। ନିୟମିତ ଭାବରେ ଆପଣ ତାଦ୍ୱାରା ବହୁତ କମ୍ ଶ୍ୟାମ୍ପୁ କରନ୍ତୁ, ତୈଳାଭ୍ୟଙ୍ଗ କରନ୍ତୁ ଏବଂ ରିଠା ଦ୍ୱାରା ହିଁ, ରିଠା ଶିକାକାଇ କିମ୍ବା ତ୍ରିଫଳା ଦ୍ୱାରା ଆପଣଙ୍କର କେଶ ଧୁଅନ୍ତୁ। ଆଗକାଳରେ ଆମେ ଶୁଣିଛୁ ମୁଲତାନୀ ମିଟିରେ ମଧ୍ୟ ଆପଣ କେଶ ଧୋଇଲେ ତାହା ବି ବହୁତ ବଢ଼ିଆ କାମ ଦେଇଥାଏ। ଏସବୁ ହେଲା କେଶର ଯତ୍ନ ପାଇଁ ଆୟୁର୍ବେଦିକ ବ୍ୟବସ୍ଥା।
1: ଶୁଣୁଥିଲେ ସ୍ୱାସ୍ଥ୍ୟ ସୂଚନା। ବିଷୟ ଥିଲା କେଶ ସମସ୍ୟା ଓ ଆୟୁର୍ବେଦିକ ସମାଧାନ।

0: କମ୍ପାନୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଅସ୍ଥିର ବିଶ୍ୱ ପରିସ୍ଥିତିରେ ଭାରତକୁ ନିଜର ଜାତୀୟ ସ୍ୱାର୍ଥ, ରଣନୀତିକ ସ୍ୱାଧୀନତା ଏବଂ ବହୁମୁଖ୍ୟ ବିଶ୍ୱ ବ୍ୟବସ୍ଥାର ଲକ୍ଷ୍ୟକୁ ଆଗେଇ ନେବା ସହ ବିଭିନ୍ନ ଅଞ୍ଚଳ ସହ ସମ୍ପର୍କକୁ ସର୍ବାଧିକ ଫଳପ୍ରଦ କରିବା ଆବଶ୍ୟକ। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ ଭାରତ ଆମେରିକା ଫୋରମ 2026ରେ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଉଭୟ ଦେଶ କେତେକ ପ୍ରସଙ୍ଗକୁ ନେଇ ବିଭିନ୍ନ ଆହ୍ୱାନର ସାମ୍ନା କରୁଥିଲେ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଭାରତ ଆମେରିକା ସହଭାଗିତା କ୍ରମଶଃ ସୁଦୃଢ଼ ହେଉଛି। ସେ କହିଛନ୍ତି, ଭାରତର ବିକାଶ ସହିତ ଦେଶର ସ୍ୱାର୍ଥ ଜଡ଼ିତ ଲକ୍ଷ୍ୟ ବ୍ୟାପକ ହେବ। ଭାରତର ବରିଷ୍ଠ ଅମଲା ବିବେକ ଅଗ୍ରୱାଲଙ୍କୁ 2026-27 ବର୍ଷ ପାଇଁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସର ପରବର୍ତ୍ତୀ ଉପାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି। ସେ ବ୍ରିଟେନ୍ର ଗାଇଲ୍ସ ଥମ୍ସନ୍ଙ୍କ ସ୍ଥାନରେ କାର୍ଯ୍ୟ କରିବେ। ବର୍ତ୍ତମାନ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟରତ ଶ୍ରୀ ଅଗ୍ରୱାଲ ପୂର୍ବରୁ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ। June 17-19 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ବୈଠକରେ ଶ୍ରୀ ଅଗ୍ରୱାଲଙ୍କ ଉପାଧ୍ୟକ୍ଷ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନିଆଯାଇଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଶ୍ରୀ ଅଗ୍ରୱାଲଙ୍କ ଚୟନକୁ ଭାରତ ପାଇଁ ଏକ ବଡ଼ ସଫଳତା ବୋଲି କହିଛି। ମନ୍ତ୍ରଣାଳୟ ଦ୍ୱାରା ସାମାଜିକ ଗଣମାଧ୍ୟମ ପୋଷ୍ଟରେ କୁହାଯାଇଛି, ଏହି ନିଯୁକ୍ତି ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଇବା ଏବଂ ବେଆଇନ ଆର୍ଥିକ ନେଟୱାର୍କ ବିରୋଧରେ ଲଢ଼େଇ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ପ୍ରକାଶ କରୁଛି। ଗତ 12 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସ ମନ୍ତ୍ରକୁ ଆଧାର କରି ଭାରତରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ପାଇଁ ସରକାର ଅନେକ ଜନକଲ୍ୟାଣମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶ୍ୱାସ, ବିକାଶ ଏବଂ ଜନକଲ୍ୟାଣର 12 ବର୍ଷ ଶୀର୍ଷକ ଏହି ଧାରାବାହିକରେ ଆଜି ଆସନ୍ତୁ ଜାଣିବା ସଶକ୍ତ ଭାରତ ଗଠନ ଦିଗରେ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ପରିବର୍ତ୍ତନମୂଳକ ପଦକ୍ଷେପଗୁଡ଼ିକ ଉପରେ। ଗତ 12 ବର୍ଷ ମଧ୍ୟରେ ସରକାର ଦେଶର ପ୍ରଯୁକ୍ତି କ୍ଷେତ୍ରରେ ଗଠନାତ୍ମକ ପରିବର୍ତ୍ତନ ଆଣିଛନ୍ତି। ସଶକ୍ତ ଭାରତର 2 ପ୍ରମୁଖ ଭିତ୍ତି ହେଉଛି ସେମିକଣ୍ଡକ୍ଟର ପରିବେଶ ବ୍ୟବସ୍ଥାର ବିକାଶ ଏବଂ ମହାକାଶ କ୍ଷେତ୍ରର ଷ୍ଟାର୍ଟଅପ୍ଗୁଡ଼ିକର ଦ୍ରୁତ ଅଭିବୃଦ୍ଧି। ନୀତିଗତ ପରିବର୍ତ୍ତନ ଫଳରେ ସେମିକଣ୍ଡକ୍ଟର କ୍ଷେତ୍ର ଏବେ ଉତ୍ପାଦନ ଓ ଡିଜାଇନ୍ ୟୁନିଟ୍ରେ ପରିଣତ ହୋଇଛି। ଜାତୀୟ ସୁରକ୍ଷା, ଆର୍ଥିକ ସ୍ଥିରତା, ଡିଜିଟାଲ ସାର୍ବଭୌମତ୍ୱ ଏବଂ ଭବିଷ୍ୟତ ପ୍ରତିଯୋଗିତାମୂଳକ କ୍ଷମତା ପାଇଁ ସେମିକଣ୍ଡକ୍ଟର ଏକ ମୂଳ ଆଧାର ପାଲଟିଛି। 2021 ଡିସେମ୍ବରରେ 76,000 କୋଟି ଟଙ୍କା ବ୍ୟୟବରାଦ ସହ ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଆରମ୍ଭ କରାଯାଇଥିଲା। ଏହା ଅଧୀନରେ ସିଲିକନ୍ ଫ୍ୟାବ୍, କମ୍ପାଉଣ୍ଡ ସେମିକଣ୍ଡକ୍ଟର ସୁବିଧା, ଆସେମ୍ବ୍ଲିଂ ଓ ପରୀକ୍ଷଣ ୟୁନିଟ୍ ଏବଂ ଚିପ୍ ଡିଜାଇନ୍ ପାଇଁ 50% ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। 2026 ସୁଦ୍ଧା ସରକାର ସେମିକଣ୍ଡକ୍ଟର ମିଶନ 2.0 ଆରମ୍ଭ କରି ଶିଳ୍ପକ୍ଷେତ୍ର ନେତୃତ୍ୱାଧୀନ ଗବେଷଣା ଓ ପ୍ରଶିକ୍ଷଣ କେନ୍ଦ୍ର ପାଇଁ 1,000 କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ପ୍ରଯୁକ୍ତି ବିକାଶ ସହ ଭବିଷ୍ୟତ ପାଇଁ ଦକ୍ଷ ମାନବ ସମ୍ପଦ ସୃଷ୍ଟିରେ ସହାୟକ ହେବ। ସେମିକଣ୍ଡକ୍ଟର ମିଶନ 2.0 ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏଆଇ ମିଶନ 1.0 ଏହି ଜଟିଳ ଶିଳ୍ପର ମୂଳ ଭିତ୍ତିଭୂମି ପ୍ରତିଷ୍ଠା କରିଥିବା ବେଳେ ମିଶନ 2.0 ପରିବେଶ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଦିଗରେ ଗୁରୁତ୍ୱ ଦେବ। ଅନ୍ୟପକ୍ଷରେ ଭାରତୀୟ ମହାକାଶ ନୀତି 2023 ଅନୁଯାୟୀ ଘରୋଇ ସଂସ୍ଥାଗୁଡ଼ିକୁ ଉପଗ୍ରହ ଉତ୍କ୍ଷେପଣ, ନିର୍ମାଣ ଓ ପରିଚାଳନା, ତଥ୍ୟ ସଂଗ୍ରହ ଓ ପ୍ରସାରଣ ଏବଂ ଗ୍ରାଉଣ୍ଡ ଷ୍ଟେସନ ପରିଚାଳନା ସହ ସମ୍ପୂର୍ଣ୍ଣ ମହାକାଶ କାର୍ଯ୍ୟକଳାପ କରିବାକୁ ଅନୁମତି ଦିଆଯାଇଛି। ଫଳରେ 2014 ମାତ୍ର ଗୋଟିଏ ପଞ୍ଜୀକୃତ ମହାକାଶ ଷ୍ଟାର୍ଟଅପ୍ ଥିବାବେଳେ 2026 ସୁଦ୍ଧା ଏହି ସଂଖ୍ୟା 400କୁ ବୃଦ୍ଧି ପାଇଛି। ସେମିକଣ୍ଡକ୍ଟର ମିଶନର ସଫଳତା ଏବଂ ଦ୍ରୁତ ବିକାଶଶୀଳ ଘରୋଇ ମହାକାଶ କ୍ଷେତ୍ର ମାଧ୍ୟମରେ ଏକ ବିକଶିତ ରାଷ୍ଟ୍ର ଗଠନ ଦିଗରେ ଭାରତର ଯାତ୍ରା ସଫଳ ରୂପ ନେଉଛି। କ୍ରିକେଟରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ତୃତୀୟ ଏବଂ ଶେଷ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଆଜି ଅପରାହ୍ନରେ ଚେନ୍ନାଇସ୍ଥିତ ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମରେ ଖେଳାଯିବ। ଅପରାହ୍ନ 1:30 ମ୍ୟାଚ୍ ଆରମ୍ଭ ହେବ। ଆୟୋଜକ ଭାରତ ଏହି ଶୃଙ୍ଖଳାରେ 2-0 ଆଗରେ ରହିଛି। ସୁସ୍ଥ ହେବା ପରେ ଦ୍ରୁତ ବୋଲର ହର୍ଷିତ ରାଣା ଶେଷ ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହୋଇଛନ୍ତି। ଫିଫା ଫୁଟବଲ ବିଶ୍ୱକପ୍ରେ ଆମେରିକା ଗ୍ରୁପ୍ ଡିର ଏକ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ 2-0 ପରାସ୍ତ କରି ନକ୍ଆଉଟ୍ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଏହି ଫୁଟବଲ ବିଶ୍ୱକପ୍ରେ 4 ମ୍ୟାଚ୍ ଖେଳାଯିବ। ଗ୍ରୁପ୍ ବିର ମ୍ୟାଚ୍ରେ ସ୍କଟଲ୍ୟାଣ୍ଡ ଓ ମରକୋ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଗ୍ରୁପ୍ ସିରେ ହାଇତି ଓ ବ୍ରାଜିଲ, ଗ୍ରୁପ୍ ଡିରେ ତୁର୍କୀ ଓ ପାରାଗୁଏ ଏବଂ ଗ୍ରୁପ୍ ଏଫ୍ରେ ନେଦରଲ୍ୟାଣ୍ଡସ୍ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତର ତାରକା ଜାଭେଲିନ୍ ଥ୍ରୋ ଖେଳାଳି ନିରଜ ଚୋପ୍ରା ଗତକାଲି ଅନୁଷ୍ଠିତ ଦୋହା ଡାଇମଣ୍ଡ ଲିଗ୍ରେ ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। 28 ବର୍ଷୀୟ ନିରଜ ତାଙ୍କ ତୃତୀୟ ପ୍ରୟାସରେ ସର୍ବୋତ୍ତମ 85.69 ମିଟର ଦୂରତା ଥ୍ରୋ କରିଥିଲେ। ମୁଖ୍ୟ ସମ୍ବାଦ ପୁଣିଥରେ। ଓଡ଼ିଶାରେ ଆଜି 47,600 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ଆଜି ପିଏମ୍ କିଷାନ ସମ୍ମାନନିଧିର 23ତମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ନିଟ୍ ୟୁଜି ପୁନଃ ପରୀକ୍ଷାକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବେ ପରିଚାଳନା କରିବାକୁ ପ୍ରସ୍ତୁତ ଥିବା ଏନ୍ଟିଏର ସୂଚନା। ଏବଂ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆଜି ଚେନ୍ନାଇରେ ଖେଳାଯିବ ତୃତୀୟ ଦିନିକିଆ କ୍ରିକେଟ୍ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଚାଷୀ ଭାଇ ଭଉଣୀମାନେ, ଫିଦିନିଆ ତୁନ୍ ତରକାରୀ ଭିତରେ ଛତି ତୁନ୍ ଗୋଟେ ଏନ୍ତା ତୁନ୍ ହେ ଯେନ୍ଟା ଖାଇବାର୍ ଲାଗି ମନ ଟକଟକ ହେଇଯାଏସି। ହେଥିର୍ଲାଗି ଚାଷୀ ଭାଇ ଭଉଣୀ ଛତି ଚାଷ୍ କର୍ବାର୍ ଲାଗି ଜହ ଆଗ୍କେ ଆସୁଛନ୍। ଛତି ଚାଷ୍ଟା କମ୍ ଖର୍ଚ୍ଚା, କମ୍ ମେହନତ୍ ଆର୍ ଘରେ ଥାଇକରି ବି କରିହେଉଥିବାର୍ ଲାଗି ଇ ଚାଷ୍କେ ସଭେ ଅପନଉଥିବାର୍ ଦେଖ୍ବାର୍କେ ମିଲୁଛେ। ଛତି ଚାଷ୍ ଭିତରେ ଧିଙ୍ଗିରି ଛତି ଆଉ ପୁଆଲ ଛତିରେ ଚାହିଦାଟା ବଜାରେ ଜହ ଥିବାର୍ ଲାଗି ଇ ଦୁଇ ପ୍ରକାର ଛତି କେନ୍ଥେଇ ଚାଷ୍ କର୍ମା ସେ ବାବଦେ ଚାଷୀ ଭାଇ ଭଉଣୀମାନେ ଜାନି ରଖ୍ବାର୍ ଚାହିଁ। ପହେଲା ଆସୁନ୍ ଧିଙ୍ଗିରି ଛତି କେନ୍ଥେଇ ଚାଷ୍ କର୍ସନ୍ ସେ ବାବଦେ ଜାନ୍ମା। ଆମର୍ ରାଜ୍ୟ ଧିଙ୍ଗିରି ଛତି ଜହ କରି ନଭେମ୍ବର ମାସନୁ ଫେବୃଆରୀ ମାସ ଭିତରେ ଲଗାହେସି। ହେଥିର୍ଲାଗି ଇ ପ୍ରକାର ଛତି ଚାଷ୍ କର୍ବାର୍ ଲାଗି ଯେନ୍ମାନେ ମନ୍ କରିଛନ୍ ଏଭୁଁ ସଜବତର ହୋଇଯିବାର୍ କଥା। ଇ ଚାଷ୍ଟା ଜହ ଶୀତ୍ ହେଲା ସମିହାତି ଚାଷ୍ କରାହେସି। ପାହାଡ଼ିଆ ଅଞ୍ଚଲମାନ୍କେ ଜୁନ୍ ମାସରୁ ମାର୍ଚ୍ଚ ମାସ ଭିତରେ ବି ଇ ଧିଙ୍ଗିରି ଛତିକେ ଚାଷ୍ କରି ବନ୍ବା। ଇ ଛତିର୍ ଲାଗି ଉଖୁମ୍ଟା 30°C ରହେବାର୍ ଚାହିଁ। ଆମେ ଯେନ୍ଠାନେ ଇ ଛତିକେ ଚାଷ୍ କରୁଛୁଁ ସେଠାନେ ଶକରା 65% ନଡ଼ାର ଉଦାପନ ରହିବାର କଥା ଆଉ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଏଥିର୍ଲାଗି ଜୁହ୍ନା ପରା ମୂଲିଆ ନଡ଼ା 4 ବିଡ଼ା ଯାକ ଦରକାର ହେସି। ଇ 4 ବିଡ଼ା ନଡ଼ାର ଲାଗି 200 ଗ୍ରାମ ମୁଞ୍ଜି ଲାଗ୍ସି। ତାର୍ ସାଙ୍ଗେ 250 ଗ୍ରାମ ଗହମ, 80 cm ଲମ୍ବା ଆଉ 40 cm ଉଷାର ଜରି ଲାଗ୍ସି। ପହେଲା ନଡ଼ାନୁ କୁଟକୁଟି ନଡ଼ାକେ ବାହାର କରିଦଉନ୍। ତେହରୁ ଜହ ସେ ଜହ 7 cm କରି ଖଣଖଣ କରି କାଟି ସଫା କରିଦଉନ୍। ସେ ନଡ଼ାକେ 10-12 ଘଣ୍ଟାର ଲାଗି ପାଣି ବୁତରେଇ ସାରିଲା ଉତାରୁ ୱାଇନ୍ ପ୍ୟାନ୍ ଦି ଧୋଇ ପକଉନ୍। ଇତାରୁ ଉତାରୁ ତାହାକେ 0.5 ଘଣ୍ଟା ଲାଗି ସିଝେଇ ପକଉନ୍। ତେହେରୁ 10 ଲିଟର ପାଣି 75 ଗ୍ରାମ କାର୍ବେଣ୍ଡୋଜିମ୍ ନେହତ 22 ଟିନ୍ ଆର୍ 10 mg ଫର୍ମାଲିନ୍ ମିଶେଇକରି ନଡ଼ାକେ 15 ଘଣ୍ଟା ଯାଏ ବୁତରେଇ କରି ବିଶୋଧନ କରି ପକଉନ୍। ଇତାରୁ ଉତାରୁ ସଫା ସମାନ ଜାଗାଥି ନେହତ ଜରି ସିଡ଼୍ର ଛାଏଁତି 2-3 ଘଣ୍ଟା ଉଷାର କରି ପକେଇଦଉନ୍। ଏନ୍ତା କଲେ ନଡ଼ାଥି ଯେନ୍ ପାଏନ୍ ଥିବା ସେଟା ନିଝରି ଯିବା। ନଡ଼ାକେ ଯଦି ଚିପା ସେଟା ଉଦା ଲାଗୁଥିବା ଆର୍ ହାତେ ପାଏନ୍ ନାଇଁ ଲାଗୁଥିବା ବେଲେ ଜାନିଯିବେ ଯେ ନଡ଼ାଥି ଛତି ଲଗାବାର୍ ଲାଗି ବତର ହୋଇଯାଇଛେ। ଇତାରୁ ତାରୁ ଗହମ୍କେ ୱାଇନ୍ କରି ସିଝେଇ ପକଉନ୍। ଭାତ ଫୁଟ୍ଲା ବତରିଆ ନାଇଁ ଫୁଟାବେ। ସିଝେଇ ସାରିଲା ଉତାରୁ ଗହମ୍ନୁ ପାଏନ୍ ଛାଡ଼ବାର୍ ଯାଏ ଶୁଖେଇ ଦଉନ୍। ଆଗରୁ ଆନିକରି ରଖିଥିବାର ବୁତଲର ଛତି ମୁଜିକେ ବାହାର କରି ତାହାକେ 4 ଭାଗ କରି ପକଉନ୍ ଆର୍ ନଡ଼ାକେ 5 ଭାଗ କରୁନ୍। ସିଝାଲା ଗହମ୍କେ 4 ଭାଗ କରି ପକଉନ୍। ଇତାରୁ ତାରୁ ଜରି ମୁନାର ଗୁଟେ ମୁଡ଼ିକେ ବାନ୍ଧି ପକଉନ୍। ମୁନାତି ଗୁଟେ ଭାଗ ନଡ଼ା 5-7 cm ମୁଟାତି ପୁରେଇ କରି ଥାକ୍ ଥାକ୍ କରି ଟିକେ ଦବେଇ ଦଉନ୍। ତେହେରୁ ରଖିଥିବାର ମୁଞ୍ଜି ଭିତରୁ ଗୁଟେ ଭାଗ ମୁଞ୍ଜିକେ ନଡ଼ା ଉପରେ ଗୋଲ୍ କରି ବୁନି ଦଉନ୍। ତାରୁ ତାରୁ ଗୁଟେ ଭାଗ ଗହମ୍କେ ପକଉନ୍। ଏନ୍ତା କରି 4 ଥାକ୍ କରି ଭାଗ ଭାଗ କରୁନ୍। ଏନ୍ତା କଲା ପରେ ନଡ଼ା ଦେଇକରି ମୁନାର ମୁହଁକେ ବାନ୍ଧି ପକଉନ୍। ଜରିକେ ବାନ୍ଧିଲା ଉତାରୁ ସେଥି 10-15 କଣା କରି ପକଉନ୍। ତେହେରୁ ଏନ୍ତା ଠାନେ ସେ ଜରି ମୁନାକେ ରଖୁନ୍ ଯେନ୍ଠାନେ ଭଲ ଭାବେ ପବନ ଆନାଜାନା କରିପାରୁଥିବା। 2 ହପ୍ତାହ ଭିତରେ ସେ ମୁନା ଉପରେ ପରା ଫିମ୍ପି ପୁରା ଲାଗିଯାଇଥିସି। ଇତାରୁତୁରୁ ଜରି ମୁନାର ତଲର ପଟିକେ କାଟିକରି ଧୀରେ ଧୀରେ ଫୁଟିଥିବାର ପିଣ୍ଡୁ ଲାଗେ ବାହାର କରି ଆଣି ପକନ୍। ତାର ଆର ଦିନୁ ଦିନକ 2-3 ଥର ସେ ପିଣ୍ଡଲା ଉପରେ ପ୍ୟାନ୍ ଝିଟୁନ୍। ଏନ୍ତା କଲେ ଗୁଟେ ହପ୍ତାହ ଉତାରୁ ଛତି କୋଡ଼ ବାହାରି ଯାଏସି। ଆର ହପ୍ତାହ ଭିତରେ ଛତି ତା ଲାଗିଯାଏସି। ଧିଙ୍ଗିରି ଛତିର ଗୁଟେ ବେର୍ନୁ 1.5 କେଜି ଯାକ ଛତି ବାହାରି ପାର୍ବା। ଧ୍ୟାନ ରଖିବେ ଛତି ଅମଲ କର୍ବାର 12 ଘଣ୍ଟା ଆଗରୁ ବେଡ଼୍ଥି ପ୍ୟାନ୍ ଝିଟ୍ବାର୍କେ ପଡ଼୍ସି। ଧିଙ୍ଗିରି ଛତି ଚାଷ୍ ଲାଗି ବେଡ଼୍ ପିଛା 15 ଖର୍ଚ୍ଚ ହେସି। ହେଲେ ଗୁଟେ ବେର୍ନୁ 300 ଯାକ ଆଦା ମିଲ୍ସି। କେଜେ ଶୁଖ୍ଲା ନଡ଼ାନୁ 1.5 କେଜି ଯାକ ଛତି ମିଲିପାର୍ବା। ଯଦି ଛତି ଘରେ ଶକରା 85% ଯାକ ଉଦାପନ୍କେ ରଖାଯାଇ ପାର୍ବା ବଏଲେ ସେଲିୟମ୍ ପିଣ୍ଡୁଲାତି ପ୍ୟାନ୍ ଅଂଶ ରହିପାର୍ବା ଆଉ ଛତି 60 ଦିନ କାଁଯେ 3 ମାସ ଯାକ ଫୁଟିପାର୍ବା। ପୁଆଲ ଛତି ଆମର ରାଜ୍ୟ ଜହ କରି ଖରା ସମିହାତି ପୁଆଲ ଛତି ଚାଷ୍ କରାଯାଇପାର୍ବା। ପୁଆଲ ଛତି ମାର୍ଚ୍ଚ ମାସର ଅଧାନୁ ଅକ୍ଟୋବର ମାସ ଅଧାଯା କରାଯାଏସି। ପୁଆଲ ଛତି ଚାଷ ଲାଗି ସୂର୍ଯ୍ୟକିରଣ ନାଇଁ ପଡ଼ୁଥିବାର ଝରକା ଥିଲା ଘର ଦରକାର, ହେଲେ ଘରକେ ପବନ ଆନାଜାନା ସାଙ୍ଗେ ଉକିଆ ପଡ଼ୁଥିବାର ଚାହିଁ। ଇ ଛତିର୍ ଲାଗି ଭାଡ଼ିନୁ ପଡ଼ିଥିବାର ନଡ଼ା ପୁଆଲ ଦରକାର। ଇଥିର୍ଲାଗି 250 ଗ୍ରାମ ବୁଟ ନେହତ ରାହାଡ଼ି ଗୁଣ ଦରକାର ହେସି। ଇଥିର୍ଲାଗି ବୁତିଲେ ଛତି ମଞ୍ଜି ପ୍ରୟୋଗ କରବାର୍କେ ପଡ଼୍ସି। ନଡ଼ାକେ ଜହସେ ଜହ 16 ଘଣ୍ଟା ଯାଏ ପାନି ବୁତରେ ନେବେ। ବାଉଁଶ ନେହତ କାଠ 3 ଫୁଟିଆ ଲମ୍ ଆଉ ଉଷାରର ଗୋଟେ ଗୋଟେ ଭାଡ଼ି ବନାବେ। ଫି ଭାଡ଼ି 3/4 ଥାକ କରି ନଡ଼ା ଆର 3 ଥାକ କରି ମଞ୍ଜି ଆର ବୁଟ ନେହତ ରାହାଡ଼ି ଗୁଣ ମିଶେଇ କରି ପକାବାର୍ ଲାଗି ହେସି। ଏନ୍ତା କଲେ ଜହସେ ଜହ 15 ଦିନ ପରେ ଛତି ଫୁଟବାର୍ ଆରମ୍ଭ କରିନେସି। ଗୋଟେ ଭାଡ଼ିନୁ ଆମେ 3 କେଜି ଯାଏ ଛତି ଅମଲ କରିପାର୍ମା।
1: ଶୁଣୁଥିଲେ ଚାଷର ହାଲ, ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
3: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
4: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
3: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ଶୁଣନ୍ତୁ ଏକ ସୂଚନା, ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାରେ କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଓ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ଉର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କର କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଓ ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ମେକିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 IFSC କୋଡ଼ SBIN00005 ଜମା କରିବେ ଏବଂ ଆବେଦନ ପତ୍ର ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରର ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ ହେଲା 15 ଜୁଲାଇ 2026। ମନେ ରଖିବେ ଏ ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା।
3: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
4: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
3: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ସାହିତ୍ୟ ପତ୍ରିକା ସୃଜନିକା।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତା ଭାଇ ବହେନମାନଙ୍କୁ ଆମର ଜୁହାର। ଆଜିର କାର୍ଯ୍ୟକ୍ରମଥି କୁନୁଆ ହେଇକିରି ଆସିଛନ୍ କବି ଆଉ ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶି। ତାଙ୍କର ଜନ୍ମ ଟିଟିଲାଗଡ଼ନେ 1960। ସେ ଆମର ଇଫାଲର ଯେନ୍ ଭାଷା ରହିଛେ ସେଥି ଅନେକ ଗବେଷଣା କରିଛନ୍, ଅନେକ ବହିପତ୍ର ବି ଲେଖିଛନ୍। ହେଲେ ଆସୁନ୍ ତାଙ୍କୁ ଭେଟମା। ବିଶି ଆଜ୍ଞା ଜୁହାର।
1: ଜୁହାର ଜୁହାର।
0: ଆପଣ କହିବେ ଯେ ଲେଖାଲେଖିଟା ଆପଣ କେନ୍ତା ହିସାବେ ପହଲା ସୁରୁ କଲେ?
1: ଲେଖାଲେଖିଟା ମୋର ପିଲାବେଳୁ ହେନ୍ତା ଆପେ ଆପେ ହଉଥିଲା। ମାନେ କେନ୍ ଗଛରେ ଦେଖିଲେ, ଖୁଟରେ ଦେଖିଲେ, ପତର ପଡ଼ିଲେ ଗାଈମାନେ ଯାଉଥିବେ, ବଛାମାନେ ଡେଗୁଥିବେ, କି କେନ୍ ମୃତ୍ୟୁପୀଟେ ଆସିଲା, ଡାଙ୍ଗଚଢ଼ୁଟେ ଆସିଲା, ସାପୁଆଟେ ଆସିଲା, ସେଟାକେ ଦେଖିକି ମୁଇଁ ଗୀତ ଲେଖି ଦେଉଥିଲି। ଏନ୍ତାକି ମୁଇଁ ଷଷ୍ଠ ସପ୍ତମ ପଢ଼ିଲା ବେଲେ ବି ଡଣ ଲାଗି ମୁଇଁ ଗୀତମାନେ ଲେଖିଛେଁ। ତ ଲେଖାଲେଖିଟା ମୋର ପିଲାବେଳୁ ଅଛି, ଷଷ୍ଠ ସପ୍ତମ ପଢ଼ିଲା ବେଳୁ। ଆର୍ ହାଇସ୍କୁଲରେ ପଢ଼ିଲା ବେଳେ ସାତକାଣ୍ଡ ରାମାୟଣ ଲେଖିଥିଲି ସୁଆଙ୍ଗ।
0: ଆଚ୍ଛା,
1: ମୋର ବାପା ବି ଲେଖୁଥିଲେ। ମୋର ବାପା ତାଙ୍କର ଜନ୍ମଟା ହେଉଛି ସଙ୍କିଟାରେ, ସମ୍ବଲପୁର ସେତେବେଳେ ଗୋଟେ ଜିଲ୍ଲା ହେଇକରି ଥିଲା, ଏବେ ବରଗଡ଼େ ଅଛେ। ତ ମୋର ବାପାର ଜନ୍ମଟା ସଙ୍କିଟାରେ, ସେ ବି ସୁଆଙ୍ଗ ଲେଖିଥିଲେ, ସବର ସବରିଲା ବି ଲେଖିଥିଲେ, ବୈଶାଳିନୀ ହରଣ ବୋଲି ଗୋଟେ ଲେଖିଥିଲେ। ମୋର ମା' ବି ଲେଖାଲେଖି କରସନ୍। ମୁଇଁ ରେଡ଼ିଓରେ ଯେନ୍ ଲେଖା ଆରମ୍ଭ କଲି ଗୀତ,
0: ଆଜ୍ଞା,
1: ଆମର ଯେନ୍ ଲେଖକମାନେ ଥିଲେ, ମୁଇଁ ଅନୁମାନ କଲି ଯେ ଯେତେ ଆମର ଲୋକଗୀତ, ଡଣର ଗୀତ, ସ୍ୱାଙ୍ଗର ଗୀତ, ଇଟାମାନଙ୍କୁ ସେମାନେ ଠୁଲେଇ କରି ଟିକେ ଇଆଡ଼େ ସିଆଡ଼େ ଶବ୍ଦମାନଙ୍କୁ ଟିକେ ଖାଲି ପରିବର୍ତ୍ତନ କରିକିରି ସେମାନେ ଲେଖୁଥିଲେ, ସେଟା ମୁଇଁ ଟିକେ ସହି ନାଇଁ ପାରୁଥେ। ଆର୍ କେନ୍ଟା କେନ୍ତା ହେବାର କଥା ମୁଇଁ ସେଟା ବତାବାର୍ ଲାଗି ଗୀତ ଲେଖା ଆରମ୍ଭ କଲି ରେଡ଼ିଓକେ ଆସିଲି। ଆର୍ ମୋର ରେଡ଼ିଓରେ ଯେନ୍ ମୁଇଁ ଗୀତ ଲେଖିଛେ ଆର୍ ବାଜିଛେ ଯେତିକି, ମୋର ଗୀତକେ ଆଣିକରି ଜବରଦସ୍ତି ଇନେ ସ୍ୱୀକୃତି କରିଥିଲେ ଫକୀର ପଟ୍ଟନାୟକ ଆଉ ମୋହନ ସେଠ।
0: ତ ନିଶ୍ଚିତ ଭାବେ ଆପଣଙ୍କର ସେ ଲେଖାରେ ସେ ପ୍ରକାର ଗୋଟେ ମାନଟା ଥିଲା, ସେ ପ୍ରକାର ନିଶ୍ଚିତ ଭାବେ ଲାଳିତ୍ୟ ରହିଥିବା, ଯେଉଁଥିର ଲାଗି ଆପଣ ରେଡ଼ିଓରେ ବି ସ୍ୱୀକୃତି ପାଇଲେ ଆଉ ଲେଖା ବି ଲେଖତେ ଆସୁଛନ୍। ଓଡ଼ିଆ ଭାଷାରେ ଆପଣ ଲେଖାଲେଖି କରିଛନ୍ କେ?
1: ଓଡ଼ିଆ ଭାଷାରେ ମୋର ପହଲା ଗୋଟେ ଗବେଷଣାତ୍ମକ ପ୍ରବନ୍ଧ ବାହାରିଲା,
0: ଆଜ୍ଞା,
1: ରସବାଙ୍ଗରୀ ଏକ ଅଧ୍ୟୟନ। ସେଟା ଗୋଟେ ବହୁତ ତାମାନେ ଅନାଲୋଚିତ ଲୋକଗୀତ ପଶ୍ଚିମ ଓଡ଼ିଶା। ନଈ ପାନି ଛେନେବେ ନେ, ନଈ ପାନି ଛେନେବେ ନେ, ଭଣାର ଚଉଲ ସରଲା ଦିନେ, ତୁଇ ତେନେ ମୁଇଁ ଏନେ ରସ ବାଙ୍ଗରି, ଅଟମ ସୁନ୍ଦର ଟୁଲ ମଜି ପରା ଧାଙ୍ଗରି। ଇଟା କଳାହାଣ୍ଡି ନିଶାନପୁରରେ ଗୋଟେ ଗାଁ ଅଛେ, ସେନେ ତେଲି ଟାକରା ବୋଲି ଗୋଟେ ତାମାନେ ଗୋଟେ ଡମ୍ ବୁଢ଼ାଟେ ଥିଲା, ଯେ ସେ ଗୋଟେ ଗଞ୍ଜଟେ ଧରବାର ଗଞ୍ଜ ପିଟି ପିଟି କରି ଗୀତ ଗାଇବା, ଆର୍ ଖାକ ପିଟି ପିଟି କରି ଗୀତ ଗାଇବା। ଗୋଟେ ଚମତ୍କାର ସେ ଗାଏ, ପ୍ରାୟ ଏଇଟା 50-100 ପଦ ଖଣ୍ଡେ ମୁଇଁ ତାନୁ ଠୁଲେଇଥିଲି। ଆର୍ ତାର ଉପରେ ପହିଲା ମୁଇଁ ଗୋଟେ ପ୍ରବନ୍ଧ ଲେଖିଥିଲି, ଏଇଟା ମୁଇଁ ବିଏ ପଢ଼ିଲା ବେଳେ ବାହାରିଥିଲା। ତାର ପଛେ ମୁଁ ଆର୍ ପଚକେ ନେଇ ଘୁଛି, ତାର ପରେ ପରେ ପ୍ରାୟ ଏବେ କିଛି ନା ପରେ ହଜାରେ ପାଖାପାଖି ଆମର ପଶ୍ଚିମ ଓଡ଼ିଶାର ଲୋକ ସଂସ୍କୃତି, ଆଦିବାସୀ ସଂସ୍କୃତି, ଭାଷା, ଲୋକଗୀତ, ଲୋକ ସାହିତ୍ୟ, ଏସବୁ ଉପରେ ମୋର ପ୍ରବନ୍ଧ ବାହାରିଛେ। ଭାରତୀୟ ସଂସ୍କୃତି, ଭାରତୀୟ ଧର୍ମାଚାର, ଇତାର ଉପରେ ବି ଅନେକ ପ୍ରବନ୍ଧ ବାହାରିଛେ। ଦେବଗୁନିଆମାନଙ୍କ ଉପରେ ପହିଲା ମୁଇଁ କାମ କରିଥିଲି। ଭାଟ ଆଉ ଚାରଣ ଗୋଷ୍ଠୀର ଉତ୍ପତ୍ତି, ଇତାର ଉପରେ ସର୍ବଭାରତୀୟ ସ୍ତରରେ ମୋର ପ୍ରଥମ କାମ। ସମସ୍ତେ ଭାଟ ଆର୍ ଚାରଣମାନଙ୍କୁ ଗୋଟେ ବୋଲି ଭାବୁଛନ୍, କିନ୍ତୁ ଗୋଟେ ନୁହଁ। ସେମାନେ ଭାଟମାନେ ହେଲା ଆମର ପ୍ରାୟ ତିନି ପ୍ରକାର ରହୁଛନ୍, ଗୋଟେ ହେଲେ ରାଜଭାଟ, ଗୋଟେ ହେଲେ ପ୍ରଜାତିକ ଭାଟ, ଆର୍ ଗୋଟେ ହେଲେ ଯାଚକ ଭାଟ। କିନ୍ତୁ ଚାରଣ ସ୍ତୁତି ପାଠକା, ଚାରଣମାନେ ଦେବଦେବୀମାନଙ୍କୁ ସ୍ତୁତି ପାଠ କରିବେ, ଯେନ୍ତା ଆମର ଦେବଗୁରୁମାନେ, ସେମାନେ ଲକ୍ଷ୍ମୀଙ୍କର ଭାଟ, ଆର୍ କାର ଭାଟ ସେମାନେ ନେଇସି। ଆର୍ ତାର ଉପରେ ମୁଁ ଗୋଟେ ପ୍ରୋଜେକ୍ଟ କାମ ବି ହେଇଛି, UGC ପ୍ରୋଜେକ୍ଟ, ପଶ୍ଚିମ ଓଡ଼ିଶାର ଭାଟ ପରମ୍ପରା, ପଶ୍ଚିମ ଓଡ଼ିଶାର ଲୋକ ଅନୁଷ୍ଠାନ, ଇତାର ଉପରେ UGC ମେଜର ପ୍ରୋଜେକ୍ଟ କାମ ହେଇଛି। ତାପରେ କନ୍ଧମାନଙ୍କର ଢାବଗୀତ ଉପରେ ମୁଁ PhD ପାଇଛେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ, ଖାଲି ଢାବଗୀତ ଉପରେ।
0: ଆଜ୍ଞା ଆଜ୍ଞା। ତ ଏନ୍ତା ହିସାବରେ ଆପଣ ଅନେକ ବହି ଲେଖିଛନ୍ ବି, ଯେନ୍ତା ଆପଣ ଟିକେ ଆଗରୁ ଯେନ୍ ଛୋଟ କବିତାଟେ ପଢ଼ିଲେ, ଗୋଟେ ପଙ୍କ୍ତିଟେ ପଢ଼ିଲେ, ହେନ୍ତା ମାନେ ଗୀତି କବିତା ଆପଣଙ୍କର ତ ବହୁତଟେ ବି ବାଜିଛି, ଆମର ଆକାଶବାଣୀରେ ବାଜିଛି ଅନେକ
1: ବାଜିଛି।
0: ହଁ, ତ ଆଜି ଶ୍ରୋତାମାନେ ଯେହେତୁ ଆପଣଙ୍କର କଥା ଶୁଣୁଛନ୍, ଆପଣଙ୍କରନୁ ଆପଣଙ୍କର କବିତା ଗୋଟେ ଶୁଣମା।
1: ମୋର କବିତାଟେ ଆମର ଯେନ୍ ସନ୍ଧ୍ୟା ଭାଷା, ତାହାକେ ଆସାମ, ବଙ୍ଗଲା ଆଉ ଓଡ଼ିଆ ଭାଷା ପହିଲା ପହିଲା ଯେନ୍ଟା କମନ୍ ଷ୍ଟକ୍ ଅଫ୍ ଲାଙ୍ଗୁଏଜ୍ ଥିଲା, ଆଉ ସେରୁ ହିଁ ସବୁ ଭାଷାର ଉତ୍ପତ୍ତି ହେଇଥିଲା। ସେତେବେଳେ ଚର୍ଯ୍ୟା ଗୀତିକା ଲେଖା ହେଇଥିଲା।
0: ଆଜ୍ଞା,
1: ଚର୍ଯ୍ୟା ଗୀତିକା ହେଉଛି ଗୋଟେ ରହସ୍ୟବାଦୀ କବିତା, ବାହାରେ ଯେନ୍ ଅଭିଧା ଅର୍ଥ ଅଛି ଶବ୍ଦମାନଙ୍କର, ସେ ଅଭିଧା ଅର୍ଥ ପ୍ରକାଶ ନାଇଁ କରେ, ସାଧନାଗତ ଚର୍ଯ୍ୟାର ଅର୍ଥ ସେ ପ୍ରକାଶ କରସି। ଆର୍ ଇ ଧାରାଟା ଆମର ତାମାନେ ସାହିତ୍ୟରେ ପ୍ରାୟ ରହିଆସିଛେ, ଓଡ଼ିଆ ସାହିତ୍ୟରେ ତ ପଞ୍ଚଶଖା ଯୁକ୍ତକ ଯାଇଛେ, ବହୁତ ଲେଖା ହେଇଛେ। ଆମର ପଶ୍ଚିମ ଓଡ଼ିଶାର ଭାଷାରେ ବି ତାମାନେ ସନ୍ଧ୍ୟା ଭାଷାରେ ବହୁତରେ ଦାୟିକା ଅଛେ, ତାମାନେ ଆମର ବଖାନ ବି ଅଛେ, ଆଉ ହନା ବି ଅଛେ, ତାପରେ ବିଭିନ୍ନ ଲୋକଗୀତରେ ବି ଅଛେ। ତ ଯେନ୍ତା ତାମାନେ ତାହାକେ ମୁଇଁ ଆଧାର କରିକରି ଗୋଟେ କବିତା ମୁଇଁ ଲେଖିଛେଁ। କବିତାର ଶୀର୍ଷକ ହେଲା ସମୁଦ୍ରକେ ସନ୍ଧ୍ୟା ଭାଷାତି ପଦେ। ସାତ ସମୁଦ୍ର ଲହଡ଼ା ମାରେ, ଲହଡ଼ା ଉପରେ ହଂସ ପହରେ, କାଲି ନାଗିନୀର କୁଥା କୁହୁରା, ବିଶ ସରସର ପାନି, ରସ ଜର୍ଜର ସଂସାର କଥା, କଲା ଟର୍ଟର ଆଖିର ପତା, ନାକ ସଲ୍କେ ସଲ୍ଖା ସୁତରା, ପାହା ପକା ବାଟ ଚିହ୍ନି, ମଗର ବଘଲା କୟା ଗଛକେ, ମେରୁ ପର୍ବତ ଘୁଚେ ପଚକେ, ବୁରୁଡ଼ି ଗଛେ କୁଆଗି ଗଲା, ଦେଖ ସମ୍ଭାଲ ଘର ବୁଡ଼ଲା, ଯିବାର ବାଟେ ନେଇଜା ପୁତା, ନାଇଁ ଗଲା ବାଟେ ଜଗତ ଜିତା, ଛଅଟା ଧଅଁରୁ ଚିଙ୍ଗଲି କରି ପଦୁଁ ଫୁଲେ ମାଛ ପଡ଼ଲା, ହେକେଇ ହେକେଇ କାନ୍ଦଲା କାଟ, ଡୁଙ୍ଗରି ଉପରେ ମଜୁର ନାଟ, ଗିଧିଲି ମାଇର ଟିକ ଚହରା, କର୍ପନ ସନ୍ଧିର କଙ୍କରା, ଦୁହିଲା ଗୁରସ ପହ୍ନାକେ ଫିରେ, ପାଏନ ବରସାତି ଡଣେଇ ମରେ, ରହ ସମୁଦର ରହ ଲହଡ଼ା, ଉଷ୍ନା ଧାନକେ ଅଙ୍କରା, ଦେ ସମୁଦର ମୁକ୍ତା ମତେ, ଦେ ସମୁଦର ରତନ, ଏନ୍ତା ହେଲେ ମେଟିଯିବା ଇ ମୋର ମନର ଭରମ, ସେ କରବା ଯତନ, ସୁତର ସିହାନି ହ ସମୁଦର, ମାନିଗୁନି କରି ରହ ସମୁଦର, ଯା ସୁଖି ଯା ଉଞ୍ଜଲା କଲେ, ଯା ହେଇ ଯା ନିଚଲ, ନିଚଲ ହେଲେ ଚଉରାସୀ ନାଡ଼ି, ନେଇ ହୁଅନ୍ ମୋର ହଲଚଲ।
0: ବଢ଼ିଆ ସୁନ୍ଦର କବିତା, ଆମର ଶ୍ରୋତାମାନଙ୍କୁ ବି ନିଶ୍ଚୟ ଏଇଟା ଭଲ ଲାଗିଥିବା। ହେଲେ ଆଉ ଗୋଟେ କଥା ଆଜ୍ଞା କହିବେ, ଇହାଦେ ଯେନ୍ କବିମାନେ ଲେଖୁଛନ୍, ନୂଆ ଯୁବପିଢ଼ି
1: ନାଇଁ, ଯେନ୍ କବିମାନେ କବିତା ଲେଖୁଛନ୍, ସେମାନେ ଏଇଟା ବୁଝିନେ ପାରବାର, ଅସୁବିଧା ହେଉଛି ସେଟା। ଆର୍ ଲୋକ କାଣ ବୁଝିବେ
0: ଆଜ୍ଞା?
1: ଆଗେ ଯେନ୍ କବିମାନେ ଲେଖୁଥିଲେ, ନିଜେ ବୁଝୁଥିଲେ, ସଂସାରକେ ବୁଝୁଥିଲେ, ବ୍ରହ୍ମାଣ୍ଡକେ ବୁଝୁଥିଲେ, ସମସ୍ୟାକେ ବୁଝୁଥିଲେ, ଆର୍ ଭାଷାକେ ବୁଝୁଥିଲେ, ଶବ୍ଦକେ ବି ବୁଝୁଥିଲେ, ଆର୍ ପ୍ରାଣ ସଞ୍ଚାର କରୁଥିଲେ ଶବ୍ଦରେ। ଏବର କବିମାନଙ୍କର କବିତାର କୌଣସି ଶବ୍ଦରେ ପ୍ରାଣ ସଞ୍ଚାର ନାଇଁ ପାର୍ବାର। କବିର ବଡ଼ କାମ ହେଲା ଶବ୍ଦକେ ପ୍ରାଣ ସଞ୍ଚାର କରବାରଟା। ଆର୍ ଗୋଟେ ପ୍ରାଣବନ୍ତ ଶବ୍ଦଟେ ଆଉ ଗୋଟେ ପାଠକେ ନେଇ ଦେଲେ ସେ କାଣ ବୁଝିବା, କାଣ ଶୁଣିବା, ଶୁଣିକରି ମନେ ରଖବା?
0: ନିଶ୍ଚିତ।
1: ଯେନ୍ଟାକି ଆମେ ଅସାହିତ୍ୟ ବୋଲୁଛୁ, ସେତେବେଳେ ସେଟା ଲେଖା ହେଇଥିଲା, ଆର୍ ସାହିତ୍ୟ ନେଇ ସେ ବୋଲୁଛୁ, ଶସ୍ତା ସାହିତ୍ୟ ବୋଲୁଛୁ। ସେଇ ଭୀମାଧିବର କପଟ ଭାଷା ହେଲା, କି ମୃଗୁଣୀ ସ୍ତୁତି ହେଲା, କି ଆମର ଏନେ ବି ତାମାନେ ଯେନ୍ କବିମାନେ ଲେଖିଛନ୍, ଆମର ପୁର୍ଣ୍ଣା କବିମାନେ ଯେନ୍ ରସରକେଲି ଡାଲଖାଇ ଇତ୍ୟାଦି ବି ଲେଖିଛନ୍, କାଁ କରି ଆଜି ତ ଲୋକମାନଙ୍କୁ
0: ମନେ ରଖିଛନ୍,
1: ବଜାରରୁ ଘିନି ଆଣିକରି ଗୁହାଲେ ବସିକରି ଗାଉଛନ୍, ହଁ ଗଛ ଛାଇରା ତର ବସିକରି ଗାଉଛନ୍, ବୁଝୁଛନ୍, ସବୁ କରୁଛନ୍। ତ ଏବର ଯେତେ କବିମାନେ କାଁ କରି ଲୋକ ନାଇଁ ଘିନ୍ବାର, ସେ କବିମାନେ ବି ଆର ଗୋଟେ କବିତା ନାଇଁ ଘିନ୍ବାର, ଦୁଃଖ ହେଉଛେ ସେଟା। ତାର ଆମେ ଯାର ସମସ୍ୟା ଲେଖମା କବିତା ଥି, ସେ ଯଦି ନାଇଁ ବୁଝିଲା ବୋଲେ କାର୍ ଲାଗି ଆମେ ଲେଖୁଛୁ? ସେ କବିତାଟା ବହୁତ ଶ୍ରୁତି ମଧୁର ହେବାର କଥା। ଦେଖୁନ୍, ଆମର ଇ ଅଞ୍ଚଳର ତମର ସମ୍ବଲପୁର ବାହିର ଗୋଟେ କବିଟେ ଥିଲେ, ତାଙ୍କୁ ବହୁତ କମ୍ ଲୋକ ଜାଣସନ୍, ଆଉ ସେ ଏନ୍ତା ସୁନ୍ଦର କବିତା ମାନେ ଲେଖୁଥିଲେ ଯେ ଏପତକ ସେ ପ୍ରକାଶିତ ନାଇଁ ପାରିଲା। ଉପେନ୍ଦ୍ର ମିଶ୍ରଙ୍କ ନାଁ ଆପଣ ଶୁଣିଥିବେ, ମୁଁ ତାଙ୍କୁ ଦେଖିନାହିଁ, କିନ୍ତୁ ମୁଁ ତାଙ୍କର କେତେଟା କବିତା ଶୁଣିଛେ। କେନ୍ତା ଶୁଣିଛେ, ଗୋଟେ ବାହାକ ଭାଇ ଗୋଟେ ତାଙ୍କର ସଞ୍ଚାର କଲାବେଳେ ସେ ତାଙ୍କେ ଗାଉଥିଲେ, ଆର୍ ମୁଁ ତାଙ୍କୁ ପଚାରିଥିଲି କାର କବିତା, ସେ ଉପେନ୍ଦ୍ର ମିଶ୍ରଙ୍କ ନାଁ କହିଥିଲେ, ଝଲିଆ ମଜୁର କଲିଆ ବାଦଲ ଦେଖି ବିଜିଲିର ଝିଲମିଲିକେ ମଣ୍ଡା ଦେଲୁ ବିକିରେ, ଝଲିଆ ମଜୁର କଲିଆ ବାଦଲ ଦେଖି। କେଡ଼େ ସୁନ୍ଦର,
0: ପୁରା ପୁରା ବହୁତ ସୁନ୍ଦର। ହେଲେ ଇନେ ଗୋଟେ କଥା ସାର୍, ଯେହେତୁ ଆମର ଏ କବିମାନେ ଇହାଦେ ତ ଜୋରଦାର ଲେଖୁଛନ୍ ବୋଲିକିରି ଚର୍ଚ୍ଚାଟା ଚାଲିଛେ, ତ କାଁ କରି ସେ ପ୍ରକାର ଶବ୍ଦ ପ୍ରାଣ ସଞ୍ଚାର ହେଲା ଭଳିଆ ଗୋଟେ ଭାବାର୍ଥଟେ ପ୍ରକାଶ କରି ନାଇଁ ପାର୍ବାର, ଏଟା କାଣା ଅସୁବିଧା ରହିଯାଉଛେ ସାର୍? ଏ ଉପରେ ଆପଣ କାଣା ଚିନ୍ତା କରୁଛନ୍?
1: ଏଟା ହେଲା ଗବେଷଣାର ଅଭାବ। ଗବେଷଣା ବୋଲେ ଇ ପରିପ୍ରେକ୍ଷୀରେ ଶବ୍ଦ ଜ୍ଞାନର ଅଭାବ, ତାମାନେ ଯିଏ ଯେନ୍ କାମ କରବା ସେ ଦିଗ ସେ କ୍ଷେତ୍ର ଉପରେ ତା ଜ୍ଞାନ ଥିବାର ଦରକାର। ଗୋଟେ ବଡ଼ମା ଗୋଟେ ଜଙ୍ଗଲନୁ ଝାରନୁ କାଠି ପତର ଆଡ଼କୁ ବିକୁଛି, ସେ ଜାଣିଲେ ତ କେନ ଭଲ ପତର ମିଲ୍ସି, ଭଲ କାଠି ମିଲ୍ସି, ଜାଣିଥିବାର କଥା
0: ଆଜ୍ଞା।
1: ଯଦି ନାଇଁ ହେଇଥିଲେ କିରା ପକରା ଚଲା ପତର ଆଣବାର ବିକିବା, ଗ୍ରାହକମାନେ ଘିନ୍ବେ କେ
0: ନାଇଁ ଘିନ?
1: ଏଇଟା ଠିକ୍ ସେନ୍ତା କଥା।
0: ଆର୍ ଯଦି ବି ଘିନ୍ବେ ବାଧ୍ୟବାଧକତାରେ ଘିନ୍ବେ,
1: ଚାଷ କରବାର ପଡ଼ବା
0: ନିଶ୍ଚିତ ଭାବେ,
1: ତାହାକେ ସାକ୍ଷାତକାର କରବାର ପଡ଼ବା। ଶବ୍ଦମାନେ ତାମାନେ ବାୟବୀୟ ସତ୍ତାରେ ସବୁବେଳେ ଅଛନ୍, ଆମର ସବୁ ପାଖେ ଅଛନ୍, ଶବ୍ଦର ଅଭାବ ନାଇଁନ, ତାହାକେ ଆମକୁ ସାକ୍ଷାତକାର କରବାର ପଡ଼ବା, ସେଟା ହିଁ ବ୍ରହ୍ମ ସାକ୍ଷାତକାର। ଗୋଟେ କବିର ଲାଗି ତାର ବ୍ରହ୍ମ ସାକ୍ଷାତକାର ହେଲା ତାର ଯଥାର୍ଥ ଶବ୍ଦର ସାକ୍ଷାତକାର। ନରତଂ ଦୁର୍ଲଭ ଲୋକେ ବିଦ୍ୟା ତତ୍ର ସୁଦୁର୍ଲଭା, କବିତ୍ୱଂ ଦୁର୍ଲଭ ତତ୍ର ଶକ୍ତି ତତ୍ର ସୁଦୁର୍ଲଭା। ଯାର ସେ ଶକ୍ତି ଥିବା ସେ ମହାକବି ହେବା, ବହୁତ କମ୍ ଲୋକ ସେ ପ୍ରକାର ମହାକବି ହେଇପାରିବେ। କିନ୍ତୁ ଯେନ୍ମାନେ ସାଧାରଣ କବି ବି ହେଉଛନ୍, ସେଟା ମର୍ଯ୍ୟାଦାବନ୍ତ କଥାଟେ। ଆର୍ କବି ଗୋଟେ ହେବାରଟା ଅମର୍ଯ୍ୟାଦାର କଥା ନାହିଁ, ସେ ଆର୍ ଗୋଟେ ତାମାନେ ସମୟକେ ଖାଲି ଗୁଇଁଦେମି ବୋଲବାର କଥା ନୁହେଁ।
0: ହଁ ନିଶ୍ଚିତ ଭାବେ, ସେଥିଲାଗି ତ କବି କେବେ ଦ୍ୱିତୀୟ ସ୍ପର ବି
1: ତାସ୍ ଖେଳିକରି ଟାଇମ୍ ପାସ୍ କରୁ ବୋଲା ଭାବେ କଥା ନୁହେଁ।
0: ଆଜ୍ଞା ଆଜ୍ଞା,
1: ଗୋଟେ କବିତା ରଚନା କରବାରଟା,
0: ହଁ ହଁ। ତ ଆମର ଯାହା ଶ୍ରୋତାମାନେ ବି ରହିଛନ୍, ଯେତେବେଳେ କବିତାଟେ ଲେଖୁଛନ୍, ନିଶ୍ଚିତ ଭାବେ ଆପଣଙ୍କର କଥାକେ ଧ୍ୟାନ ଦେବେ, ସେଟା ଆମେ ଆଶା କର୍ମା। ତ ସାର୍ ଆଉ ଗୋଟେ କେତେ ଯଦି କବିତା ଅଛେ ବେଲେ ଫେର୍ ଶୁଣିବା ଆପଣଙ୍କର କବିତା।
1: ମୋର ଗୋଟେ କବିତା ମୁଁ ଲେଖିଥିଲି ଯେ ଟିକେ ଏଇନେ ବ୍ୟଙ୍ଗ ଅଛେ, କିନ୍ତୁ ସାତ୍ୱିକ ବ୍ୟଙ୍ଗ
0: ଆଜ୍ଞା,
1: କାଗେ ରୋକଠୋ ଗାଲି ଦେଲା ବେଳେ ବ୍ୟଙ୍ଗ ନୁହେଁ, ଏଇଟା ବୁଝିଲା ଲୋକ ବୁଝିବା। ଆମର ଗୋଟେ କଥା ଅଛେ ଯେ ଆଙ୍କୁଟେ ଦେଖାଲେ ବାହାଗିଲା ବୋଲିକରି, କୁଆର କୁଇଲି ଭେଟ ପଡ଼ିଛନ୍, ତାର ଉପରେ ମୋର ଗୋଟେ କବିତା ଅଛି। କୁଆ କୁଇଲି ପଡ଼ିଲେ ଭେଟ, କୁଆ କୁଇଲି ପଡ଼ିଲେ ଭେଟ, ପକେଇଦେଲେ ମେନ୍ ଗେଟ୍, ଭିତରେ ହେଲେ କଥା, କଥାର ଭିତରେ କିଛି ନାଇଁ ଥାଇ ଖାଲି ଲମିଥାଏ ଲଥା। କୁଆ ବୟଲା ସରକ ଗଲି ଅମୃତ କଲି କୁର୍କୁଚା, ସୁଆଁଲି ସୁଆଁଲି ଉର୍ବଶୀ ମୋର ଦିହେ ମାରୁଥାଏ ଖୁର୍କୁଚା, ମେନକା ତ ମୋର ପଛେ ପଡ଼ିଥାଏ, ରମା ଦଉଥାଏ ଚୁମା, ଦେଖିଛୁ କି ନାହିଁ ଚୁମା ଖାଇ ଖାଇ ଟିକିଏ ହେଇଛେ ମୁଇଁ ଧୂମା, ଡାକି ହାକି କରି ଇନ୍ଦ୍ର ତାକର ସିଂହାସନ ତରେ ବସାନ, ତୁମରୁ ତ ମୋର ମହିମା ଗାଁ ଗନ୍ଧର୍ବ ପିଟନ ନିଶାନ, ବୃହସ୍ପତି ମୋତେ ପାଠ ପଢ଼ାଲେ ଜନ୍ ଦେଲେ ସୁଲହ କଲା, ସବୁ କଲା ଦିଏଁ ଭର୍ତ୍ତି ହେଇ ମୋର ଦିହି ହେଇଗଲା କଲା, ନନ୍ଦନବନେ ବୁଲୁଥାଏ ମୁଇଁ ପାରିଜାତ ମାଲା ପିନ୍ଧି, ଯାର ଘରକେ ପହଞ୍ଚିଲେ ଦିଅନ୍ ଅମୃତ ଭୋଗ ରାନ୍ଧି, ଆର୍ କେତେ ଦିନ ରହିତି କହ ସ୍ୱର୍ଗର ଭୋଗ ସାଇଲି, ଆମ ବୋଉଲେ ଡାକ ଶୁଣି କରି ତୋର ନିକେ ପରେ ଆଇଲି, ହଁ ନାଇଁ ପଦେ କହ ମୁଇଁ କଲିଆକେ ତୁଇ ତ କାଲି ମୋର ହେଇକରି ରହ। ଏଇଟା କୁଆ କହୁଛେ କାହାକେ, ଏଇଟା କୁଇଲିକେ କହିଲା
0: ଆଜ୍ଞା।
1: ତ ତାପରେ କୁଇଲି କହୁଛେ, କୁଇଲି ବୋଇଲା ସରଗପୁରେ କୁଆ ନେଇଥିବେ ଗୋଟେ, ଇନର ସେନର ଚର୍ବା ବୋଲି ଧରି ନେଇଥିବେ ପଟେ, କଲା ବୋଲି ତୁଇ ଗୁରାଗୁରି ସେନେ ନେଇ କରିଥିବେ ମନ, କୁଆ କଲା ସଙ୍ଗେ କଣ୍ଟି ହେବା କେଁ ସୁହୁଲ କଲା ଜନ, କାହିଁକି ଯେ ନେଇ ପାଇଲୁ ତୁଇ କଲା ଆର୍ ମୁଇଁ କାଲି ବୋଲି ମୋର ନିକେ ଧାଇଁ ଆଇଲୁ, ତୁଇ ଗାଏସୁ ରକ୍ ମ୍ୟୁଜିକ୍ ମୁଇଁ କ୍ଲାସିକାଲ ଗୀତ। ଆପଣ ଜାନ କବିମାନଙ୍କର କଥା କହୁଥିଲେ ଆଧୁନିକ କବି କଥା, ଏଇଟା ରକ୍ ମ୍ୟୁଜିକ୍ ଆର୍ କ୍ଲାସିକାଲ ଗୀତ ଭିତରେ ଯେନ୍ ଫରକ
0: ଆଜ୍ଞା ଆଜ୍ଞା।
1: କ୍ଲାସିକାଲ ମୋର ଜୀବନ ଚଲନ ଚଲି ଆଇଛେ ରୀତ, ଢମ ଢମକେ ଢମିଆ ରସେ ଆର୍ କାହିଁ ରସି ଯା, ସୁତରେ ସୁତରେ କଥା କହି କହି ମୋର ଆସେ ନାଇଁ ଥା, ଏତକି ଭାବୁ ମାରିଲୁ ବୋଇଲେ ଶୁଣ ଶୁଣରେ କୁଆ, ମୁଇଁ ତୋର ଗୁଡ଼ାଥି ଫୁଟାମି ଛୁଆ, ତୋର ଗୁଡ଼ାନୁ ଉଡ଼ଲା ଛୁଆ ତତେ ନାଇଁ ବୋଲେ ବୁଆ, ସେ ଦୁନୁ କଥା ରହିଲା, କୁଆ ଗୁଡ଼ାଥି କୁଇଲି ଛୁଆ ଉଡ଼ି ପାରିଲେ ଭାଗଲା।
0: ନିଶ୍ଚିତ ଭାବେ ଗୋଟେ ବ୍ୟଙ୍ଗ ସାହିତ୍ୟର ବି ବ୍ୟଙ୍ଗ କବିତାର ବି ଅନେକ ଭୂମିକା ରହିଛି ଆମର ବାର୍ତ୍ତା ଦେବାର ଲାଗି, ଲୋକମାନଙ୍କୁ ସଚେତନ କରବାର ଲାଗି। ତ ବ୍ୟଙ୍ଗ ସାହିତ୍ୟ କି କିମ୍ବା ବ୍ୟଙ୍ଗ କବିତା ଲେଖିଲା ବେଳେ ସେନ୍ତା ଗୋଟେ ଅଲଗା ଦୃଷ୍ଟିଭଙ୍ଗୀଟେ ଦରକାର ପଡ଼ୁଛି କି କାଣା ଆପଣ ଚିନ୍ତା କରୁଛନ୍ତି?
1: ହଁ, ଗୋଟେ ସାଣିତ ଦୃଷ୍ଟିଭଙ୍ଗୀ ଦରକାର, କିନ୍ତୁ ବ୍ୟଙ୍ଗ କବିର ଧର୍ମ ହେଲା ଯେନ୍ଟାକି ଦୁର୍ଗା ସପ୍ତସତୀର ଦୁର୍ଗାଙ୍କ ଉଦ୍ଦିଷ୍ଟ କୁହାଯାଇଛି, ଚିତ୍ତେ ଦୟା ସମରେ ନିଷ୍ଠୁରତା, ସେ ତା ଚିତ୍ତରେ ଦୟା ଭାବ ଥିବା, ଚିତ୍ତରେ ସହାନୁଭୂତି ଥିବା, ଚିତ୍ତରେ ସହନଶୀଳତା ଥିବା, ତେବେ ଯିଏ ହେବା ବ୍ୟଙ୍ଗ କବି, ବ୍ୟଙ୍ଗ କରିବା ସମାଜକେ ପରିବର୍ତ୍ତନ କରିବାର ଲାଗି, ଯିଏ ସେ ଲୋକଟା ଯାହାକେ ଲକ୍ଷ୍ୟ କରିକରି ସେ କହୁଛେ କିମ୍ବା ଯେନ୍ ତତ୍ତ୍ୱକେ ଲକ୍ଷ୍ୟ କରିକରି କହୁଛେ, ସେ ତତ୍ତ୍ୱ ପ୍ରତି ସେ ଉଦାର ଥିବା ଆର୍ ଏଇଟା ପରିବର୍ତ୍ତନ ହେବ ବୋଲି ମାନସିକତା ରଖ୍ବା, ସେଟା ଗୋଟେ ବିପ୍ଳବୀର ସ୍ୱର, କିନ୍ତୁ ଗୋଟେ ଯୁଦ୍ଧାର ଯେନ୍ ଅସ୍ତ୍ର ଜଣେକି ପ୍ରାଣରେ ଘାତ କଲା ସେ ପ୍ରକାର ନୁହେଁ, ନିଷ୍ଠାରେ ସମରତା, ଚିତ୍ତେ ଦୟା ସମରେ ନିଷ୍ଠୁରତା, ସେ ପ୍ରକାର ସେ କରବାକେ ପଡ଼୍ବା ତାହାକେ, ଆର୍ ସେ ସମାଜକେ ଭଲ ଭାବରେ ପଢ଼ିଥିବା ତେବେ ଯେ ବ୍ୟଙ୍ଗ କରିପାରିବା, ନହେଲେ କରିପାରେ।
0: ନିଶ୍ଚିତ ଭାବେ ସାର୍, ତ ସମାଜକେ ଆମେ ଯଦି ଭଲ ଭାବେ ପଢ଼୍ମା ବେଲେ ସମାଜର କଥା ଆମେ କହିପାର୍ମା, ନିଶ୍ଚିତ ଭାବେ ଏଇଟା ସତ୍ କଥା। ହେଲେ ଆଉ ଗୋଟେ କଥା ସାର୍, ଯେତେବେଳେ ଆମେ ଇଆଡ଼ର କବିତାର କଥା ପଢ଼ିଛେ, ସାହିତ୍ୟର କଥା ପଢ଼ିଛେ, ଭାଷାର କଥା ପଢ଼ିଛେ, ବୋଲେ ଗୋଟେ କଥା ମନକେ ଆସି ଯେ ଆମେ ଯଦି ଠିକ୍ ହିସାବରେ ଭାଷାକେ ନାଇଁ ଜାଣିପାର୍ମା କିମ୍ବା ଶବ୍ଦକେ ଆମେ ଠିକ୍ ଭାବେ ତାର ପ୍ରାଣ ସଞ୍ଚାର କରିଲା ଭଳିଆ ଆମର ପାଖେ ଯଦି ଦକ୍ଷତା ନାଇଁ ଥିବା ବେଳେ ଭାଷାର ଉନ୍ନତିଟା କିମ୍ବା ତାର ଧାରାଟାକେ ଠିକ୍ ଆଗେ କେ ନେଇଯିବାରଟା ଆମର ଲାଗି ଗୋଟେ ବଢ଼େଟେ ଅସୁବିଧାଟା ହେବାର ସମ୍ଭାବନାଟା ରହୁଛି। ତ ଏଛନର ଟାଇମ୍ ଥି ଆମର ଯେନ୍ ନୂଆ ନୂଆ କବିମାନେ ଉଭରୁଛନ୍, ସେମାନେ କାଣା କଲେ ଆମର ଠିକ୍ ହିସାବେ ଏ ଭାଷାଟା ବି ଆଗ୍କେ ଯିବା, ଠିକ୍ ଠିକ୍ ଶବ୍ଦମାନେ ଲେଖ୍ବେ ଆଉ ସେଟା ଯେନ୍ତା ଅନ୍ୟ ପାଠକମାନଙ୍କେ ବି ଆହୁରି ଆକୃଷ୍ଟ କରିବା, ସମସ୍ତେ ଏଥି ଯୋଡ଼ି ହେବେ, କାଣା କହିବେ?
1: ଏବେ ଆମର ଇଲାକା ଥି ଯେନ୍ ଉଲଗୁଲାନ୍ ଚାଲିଛେ, ଇଥିଲାଗି ଆମର ଅଞ୍ଚଳର କବିମାନଙ୍କର ପରମ କର୍ତ୍ତବ୍ୟ ହେଲା ଇସବୁ ମୌଳିକ ଶବ୍ଦକେ ଠୁଲେଇ କରି ସେମାନେ କବିତା ଲେଖୁନ୍, ଆର୍ ଇ କବିତା ଏକଦମ୍ ଜୟନ୍ ସ୍ୱତନ୍ତ୍ର ମୌଳିକ ବୋଲି ପ୍ରତିପାଦିତ କରୁନ୍।
0: ନିଶ୍ଚିତ ଭାବେ ଧନ୍ୟବାଦ ଆପଣଙ୍କର ଇ ପରାମର୍ଶ ଲାଗି। ଆମର ଯାହା କବି ଲେଖକମାନେ ରହିଛନ୍, ଆମର ଭାଷାଥି ଲେଖୁଛନ୍, ସେମାନେ ନିଶ୍ଚୟ ଆପଣଙ୍କର କଥାକେ ଶୁଣବେ ଆଉ ସେଇ ହିସାବରେ କାମ କରିକିରି ଆଗ୍କେ ଯେନ୍ତା ଆମର ଭାଷାକେ ନେଇପାର୍ମା ସେଥିଲାଗି ଚେଷ୍ଟା କରିବେ। ଆପଣଙ୍କୁ ଅଶେଷ ଧନ୍ୟବାଦ, ଜୁହାର।
1: ଜୁହାର।
0: ଶ୍ରୋତା ବନ୍ଧୁ, ଆଜି ତ ଶୁଣିଲେ କବି ଆଉ ଗବେଷକ ଡକ୍ଟର ଦୋଳଗୋବିନ୍ଦ ବିଶିଙ୍କର କେତେଟା କବିତା ଆଉ ତାଙ୍କର ସାଙ୍ଗେ କଥାବାର୍ତ୍ତା। ହେଲେ ସୃଜନିକାର ଇଥର ସଂସ୍କରଣକେ ଇଠାନେ ରଖ୍ମା, ଜୁହାର।

0: ଶୁଣୁଥିଲେ ଶୁଭମ୍ ସଙ୍ଗୀତ। କଣ୍ଠଶିଳ୍ପୀ ଥିଲେ ସୁଶାନ୍ତ କୁମାର ପାଣି। ଗୀତ ରଚନା ଗୌର ହରିଗିରି। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ।
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
0: ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତ୍ଉର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବା। ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କର ବୟସ ଜୁନ୍ ମାସ 16/2026 ସୁଦ୍ଧା 20 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ଓ ପ୍ରାର୍ଥିନୀଙ୍କ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 IFSC କୋଡ୍ SBIN 00000059 ଜମା କରିବେ ଏବଂ ଆବେଦନପତ୍ର ଟ୍ରାଞ୍ଜାକ୍ସନ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର। ପିନ୍ ନମ୍ବର ହେଲା 7680001। ଆବେଦନ କରିବାର ଶେଷ ତାରିଖ ହେଲା 15 ଜୁଲାଇ 2024। ମନେ ରଖିବେ ଏହା ସମ୍ପୂର୍ଣ୍ଣ ଭାବେ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ଏବଂ ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-24109611 ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ପ୍ରଭାତ ସମାଚାର ପ୍ରଭାତ, ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍। ରିଲି କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ପ୍ରଥମେ ଶୁଣନ୍ତୁ ପ୍ରଭାତ ସମାଚାର।

0: जय हिंद। गत एक दशंधि मध्यरे आपण एक परिवर्तन देखिछंति कि भारत एबे आतंकवाद उपरे कड़ा प्रहार करुछि, नक्सलवाद संपूर्ण विलोप होइछि। पूर्वरु आमे विदेशरु प्रतिरक्षा उपकरण आमदानी करुथिलु, आजि आमे रेकर्ड संख्यारे सेगुडीकु रप्तानी करुछु। भारत आउ चुप बसिब नाही, भारत आउ सहिब नाही।
1: हमें गर्व है कि पिछले एक दशक से हमारी सेना तेजी से आत्मनिर्भरता की ओर कदम बढ़ा रही।
0: 12 वर्ष विश्वासर, विकासर, जनकल्याणर।
2: ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
3: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
2: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
4: କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ, ଗୀତ ରଚନା ଶିବଶଙ୍କର କ୍ଷମା କରିବେ, ଗୀତ ରଚନା କରିଛନ୍ତି ପ୍ରଭାକର ପାଣିଗ୍ରାହୀ। କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ।

0: ଶୁଣୁଥିଲେ ସମ୍ବଲପୁରୀ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ଥବିର ସାହୁ, ଧରଣୀଧର ପଣ୍ଡା ଓ ଜିତେନ୍ଦ୍ର ହରିପାଲ। ଗୀତଗୁଡ଼ିକୁ ରଚନା କରିଥିଲେ ଥବିର ସାହୁ, ଭୋଜରାଜ ପରୁଆ ଓ ପ୍ରଭାକର ପାଣିଗ୍ରାହୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
1: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
0: ବର୍ତ୍ତମାନ ଶୁଣନ୍ତୁ

ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ହେଉଛନ୍ତି ଶ୍ରୀକ୍ଷେତ୍ର ସୁନ୍ଦର। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଗୀତ ରଚନା କରିଛନ୍ତି ମନୋଜ ପଟ୍ଟନାୟକ, କଣ୍ଠଶିଳ୍ପୀ ଶ୍ରୀକ୍ଷେତ୍ର ସୁନ୍ଦର।

0: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
1: ଆପଣମାନେ ଶୁଣିପାରିବେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଚଳିତ ଜୁନ୍ ମାସର 20 ତାରିଖ ସକାଳ 9:30 ଦିନ 1:50 ପର୍ଯ୍ୟନ୍ତ
0: ଶୁଣିବାକୁ ଜମାରୁ ଭୁଲିବେନି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଶୋଭାଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ
2: ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଦୁର୍ଗା ମାଧବ ପଣ୍ଡା, କଣ୍ଠଦାନ କରିଛନ୍ତି ଶ୍ରୀକ୍ଷେତ୍ର ସୁନ୍ଦର।

ଶୁଣୁଥିଲେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଥିଲେ ଶ୍ରୀକ୍ଷେତ୍ର ସୁନ୍ଦର। ଗୀତ ରଚନା କରିଥିଲେ ମନୋଜ ପଟ୍ଟନାୟକ, ଦୁର୍ଗାମାତା ପଣ୍ଡା ଓ ନନ୍ଦକିଶୋର ବଳ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜିର ହିନ୍ଦୀ କଥାଚିତ୍ର ଗୀତର ହେଲୋ ଅନୁରୋଧ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ।

0: ଏବେ ଆଉ ଜଣେ ଶ୍ରୋତା ଆମ ସାଥିରେ ଯୋଡି ହୋଇଛନ୍ତି, ଆପଣଙ୍କ ନାଁଟା କୁହନ୍ତୁ।
1: ସୁରେନ କୁମାର ସାହୁ ଆଜ୍ଞା, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ କୁମତା ଟୁକୁରା, ଡିଷ୍ଟ୍ରିକ୍ଟ ବରଗଡ଼।
0: ଆଚ୍ଛା ଆଚ୍ଛା, ଆପଣ ଏଇ କାଦବାଲ ଟୁକୁରା ଯୋଉ ଅଛି?
1: ହଁ ଆଜ୍ଞା, କାଦବାଲ ପରେ ଟୁକୁରା ପଡ଼ିବ, ଗାନ୍ଧୀ ଟିକରା, କୁମତା ଟୁକୁରା, ଆମର କୁମତା ଟୁକୁରା ପୋଷ୍ଟ ଅଫିସ, ଏଇଟା ଆମର ଗୋଟେ
0: ଗାଁ। ତ ଆପଣଙ୍କର ହେନ କଂସା ବାସନ ବହୁତ ବନା ହେସି କେଁ ଯେ?
1: କଂସା ବାସନ ଆଜ୍ଞା ଚାହିଦା କମି ଯାଉଛେ, କାରଣ କି କଷ୍ଟମର କିଣିବାର ନାହିଁ, ଆଉ ତାପରେ ନାଇଁ କିଣିଲେ ଆମର ଡିମାଣ୍ଡଟା କମି ଯାଉଛେ ନା ଆସ୍ତେ ଆସ୍ତେ।
0: ଆଚ୍ଛା ଆଚ୍ଛା, କିନ୍ତୁ କଂସା ବାସନ ତ ଆପଣଙ୍କର ହେନ ପୁରା ବହୁତ ପ୍ରସିଦ୍ଧ ହେ।
1: ବହୁତ ପ୍ରସିଦ୍ଧ ଆଜ୍ଞା, ଘରେ ଘରେ ଶାଳ ମାନେ ଥିଲା, ସବୁ ବନ୍ଦ ହେଇଗଲାନି, 40-45ଟା ଶାଳ ଥିଲା, ଇଆଡ଼ କାରିଗର ମାନେ ବି କେତେ ମରିଗଲେ ନ, ତାପରେ ଆଜିକାଲି ପିଲାମାନେ ବି ପରିଶ୍ରମର କାମ ଲାଗି କେହି ନାଇଁ କରବାକେ, ଆସ୍ତେ ଆସ୍ତେ ଏଟା କୌଣିକ ବୃତ୍ତିଟା ଆମେ ଛାଡ଼ି ଦେବା ପଡ଼ୁଛେ।
0: ଆଚ୍ଛା ଆଚ୍ଛା,
1: ବୋଲେ କାଣ କମା ଚଳି ନା ହବା ଜିନିଷ ମାନେ?
0: ନାଇଁ ନାଇଁ, ମୁଁ ତ ଜାଣିଛେ କଂସା ବାସନର ଗୋଟେ ବହୁତ ନାଁ ଥିଲା ଟୁକୁରାର।
1: ଅଛେ ଇହାଦେ ବି ଅଛେ ଆଜ୍ଞା, କିନ୍ତୁ ଚାହିଦାଟା କଷ୍ଟମର ନାଇଁ କିଣିଲେ ଆମର ଲୋକ ଚଳି ନାଇଁ ପାରନ୍ ନା, ଧରୁନ 30 ଦିନ ତାର କାମ ହଉଥିଲା, ଇହାଦେ 2 ଦିନ ଯଦି ହେଲା ଆମର ଚଳି ନାଇଁ ପାରୁନା।
0: କେନ୍ ଗୀତଟା ଶୁଣବେ ନାଇଁ କହିଲେ, ଗୀତଟା କହିଦଉନ୍, କେନ୍ ଗୀତ ଶୁଣବେ ଯେ?
1: ଗୀତ ଦେବେ ଆଜ୍ଞା, ଆଖିରି ରାସ୍ତାର,
0: ଆଖିରି ରାସ୍ତା,
1: ମେରା ଦୁତ ପେ ହେ ତୁ ବିଲକୁଲ ମେରେ ଜୈସା ହେ।
0: ଆଚ୍ଛା ଆଚ୍ଛା ଆଚ୍ଛା, ଆଉ ବାକି ଆପଣଙ୍କର ମାନେ ଭାଇ ଭୁଆ କେତେ ମିଶିକିରି ରହୁଛନ୍ କି କେନ୍ତା?

0: ଆମଦାନୀ
1: ରଖିଲି।
0: ପାଲି ହଁ ବୁଝିଲି।
1: ଏବେ ଡାକୁଥିଲେ ଆମେ ନା ଯାଇ ଖରା ଲାଗି କଦଳୀ ଦବା ପଡୁଛି, ଆଜ୍ଞା ବହୁତ ଖରା ହଉଛେ।
0: ହଁ ହଁ ହଁ
1: ଆଉ ତାନ ଯୋଉଟା ଆମର ସେ ଟାଟା ମୋଟର ସୋରୁମ ରେ କାମ କରୁଛି ସୋନାଲି ସାହୁ,
0: ଓହୋ ଇନ ସମ୍ବଲପୁରରେ?
1: ହଁ ବାଲୁପାଲି ରେ ରହୁଛେ।
0: ହଁ ବାଲୁପାଲି ରେ। ହଁ
1: ସେ ସେନ ଏନ୍ଜୟ କରୁଛେ ଶୀତଳ ଷଷ୍ଠୀ ଟା ଆଉ ରହିବା
0: ହଁ
1: ଯେ ନା ଆସେ।
0: ହଁ ଆଗରୁ ତ ଆପଣ ଆସୁଥିବେ ନା?
1: ହଁ ଆମେ ଯାଉଛୁ ପ୍ରାୟ
0: ଆପଣ
1: ଯାଉଛୁ।
0: ହଁ ଆପଣ ପିଲାବେଳେ ତ ବହୁତ ଆସିଥିବେ ସମ୍ବଲପୁର ଷଷ୍ଠୀ ଦେଖି
1: ସବୁବେଳେ। ଆଜ୍ଞା ଆମର ଆମ ସମ୍ବଲପୁର ଜିଲ୍ଲା ଥିଲା ଏଇଟା, ପଛେ ବରଗଡ଼
0: ହଁ ପଛେ କେନ ହେଲା? ହଁ
1: ଆମେ ଏପିସ୍କୋପ ପଢ଼ିଲା, ଆଗେ ଏଇଟା ସମ୍ବଲପୁର ଜିଲ୍ଲା ଥିଲା, ପଛେ ଯେତେବେଳେ ଆମେ ହାଇସ୍କୁଲ ପଢ଼ିଲୁ କଲେଜ ପଢ଼ିଲୁ ତାପରେ ଏଇଟା ବରଗଡ଼ ଜିଲ୍ଲା କେ ପରିବର୍ତ୍ତନ ହେଲା, ଯେମିତି 30ଟା ଜିଲ୍ଲା ହେଲା।
0: ଆଜ୍ଞା ଆଜ୍ଞା
1: 14ଟା ଜିଲ୍ଲା ଥିଲା ଟାଇମ୍ରେ ଏଇଟା ବରଗଡ଼ ମାନେ ସମ୍ବଲପୁର ଜିଲ୍ଲା ହେଇଥିଲା।
0: ହଁ ଏଇଟା 1994-95 ମସିହା ଦେଇ ହେଇଛି।
1: ହଁ
0: ଗଲା ହେଲେ ବି ଚାଲ ଚାଲ ଚଲନ ସବୁ ତ ଗୋଟେ ଚାଲ ଚଲନ ବି ଆଉ ବନ୍ଧୁ ବାନ୍ଧବ ସବୁ ଅଛନ୍ ସବୁଆଡେ
1: ସବୁଆଡେ ଆଜ୍ଞା ଇହାଦେ ସବୁଆଡେ।
0: ଆଉ ଧାନ ଦୁନି
1: ଆଜ୍ଞା
0: ଚାଷବାସ କେନ୍ତା?
1: ଚାଷବାସ ହଉଛି ଆଜ୍ଞା, ଅଳପ ଜମି ଅଛି ଆମର, ସେ ଜମିରେ ଚାଷ ଟିକେ ହଉଛେ, ପରିବାର ଚଲୁଛେ ସେଥିରେ।
0: ଆଚ୍ଛା ଆଚ୍ଛା। ଆଉ କଂସା ବାସନ କାମ ବି ଚାଲିଛେ?
1: କଥା ବାଦନ କାମ ଟା ଆଜ୍ଞା ଧୀମେ ଯାଇଛି, ଆଉ ଏତେ 5-6 ବରଷ ହେଲା ଆମର ଘରିଆ କାମ ଟା ଲୋପ ପାଇଗଲା ପୁରା। ରେଟ ହେବାର ଲାଗି ଗୋଟେ ଘରିଆ 2,500-3,000 ବୋଲେ କଷ୍ଟମର ନେଇ ନାଇ ପାରବା କେ, ପିତଳ ଦାମ ଟା 800 ଟଙ୍କା ହେଇଗଲା ପୁରୁଣା ପିତଳ ବୋଲେ ସବୁ ବଢିଯିବାର ଲାଗି ରେଟ ଟା, ଆଉ କଷ୍ଟମର ସେ ଷ୍ଟିଲ ଲୁହା ଜିନିଷ ବାୟୁ ବସୁଛେ ଆମର ଇ ଜିନିଷର ଚାହିଦା ଟା କମି ଯାଉଛେ ବୋଲେ ଲୋକ ବୁଝି ନାଇ ପାରବା କେ, ଏଥିରେ ଖାଇଲେ ବ୍ୟବହାର କଲେ ମାନେ ଆମର ସ୍ୱାସ୍ଥ୍ୟ ଠିକ ରହିବା, ଏଇ ଜିନିଷ ମାନେ ଯଦି ବୁଝି ପାରତେ ବୋଲେ ଆମର ଡିମାଣ୍ଡ ଆହୁରି ବଢି ଯାଇତା।
0: ହଁ ଏଇଟା ସ୍ୱାସ୍ଥ୍ୟ ଲାଗି ତ ଭଲ ଲାଗେ,
1: ଯେତେ ବୁଝିବେ ଆମର କାରିଗର ଆଉ ନାଇଁ ଥିବେ ସେ ଟାଇମ୍ ରେ।
0: ଆଚ୍ଛା ଆଚ୍ଛା।
1: ଆଉ ଆଜିକାଲି ପିଲାମାନେ ଆଜ୍ଞା କାମ କଲା ଲାଗେ ନା ମନ କବା ନା, ଏଇଟା ଭିଡ଼ କାମ ଲାଗେ ତାପରେ ଚଳି ନାଇଁ ପାରିବ ପରିବାର
0: ବୋଲେ। ଏଇ ଗୀତଟା କାହାକେ ଡେଡିକେଟ୍ କରିବେ ଆପଣ?
1: ଡେଡିକେଟ୍ କରିବେ ଆଜ୍ଞା, ଆମ ତ ଆପଣଙ୍କୁ କର୍ମେ ଆଜ୍ଞା।
0: ହଁ
1: ତାପରେ ଆମର ଅଛନ୍ ଘରେ ଆମର ସ୍ତ୍ରୀ ଅଛନ୍ କୁନ୍ଦୁଣୀ ମ୍ୟାଡାମ, ଦୁଇ ଜଣ ସ୍ୱପ୍ନା ସୋନାଲି, ଆମର ନାନୀ ଅଛି ଆଜ୍ଞା ସମ୍ବଲପୁରରେ ସରୋଜ କୁମାରୀ ସାହୁ, ଭାଇ ଅଛି ସୁଶାନ୍ତ ସାହୁ, ଆମର ଭାଇ ବୋଉ ଅଛନ୍ ଦୀପ୍ତି ସାହୁ, ଆମର ଯତ ଯାଇ ଯାଇ ସେନ ଦେଖୁଛେ ଶିଶୁ ଦତ୍ତୀ ସ୍ୱପ୍ନା ସାହୁ, ଆଉ ଆମର ସମ୍ବଲପୁର ଅଛନ୍ ଭୀମସେନ ଦାଦା ଆଜ୍ଞା, ସେ ଶ୍ରୋତା ବି ଆମର ଗାଁରେ ସେ ଧନପାଲି ରହୁଛନ୍, ଆଉ ପାଞ୍ଚ ଗୁଚାନୁ ଅଛନ୍ ବି ଆମର ଗାଁ ରାଜକୃଷ୍ଣ ମହାରାଣା, ତାଙ୍କର ୱାଇଫ ଆମର ନାନୀ ରତ୍ନ ନାନୀ, ବିକି ଅଛେ, ବାବୁ ଶ୍ୱେତା ଅଛେ, ଆଉ ଅଛନ୍ ଆମର ସ୍ୱର୍ଣ୍ଣପ୍ରଭା ଭଉଣୀ ଆଜ୍ଞା, ଆମର ଆପଣ ତ ମହିଳା କରି ଆସୁଛନ୍ ନୂଆକରି ଆମର କଟାପାଲିରେ, ସେ ଆମର ସମସ୍ତଙ୍କ ଡେଡିକେଟେଡ ସେ ହଉଛନ୍, ତାଙ୍କର କଲ୍ ନାଇଁ ଲାଗ୍ବା, ସେ ବହୁତ ଟେଷ୍ଟି ଗାଳି ବି ଘରେ ଖାଉଛନ୍, ଜଳଖିଆ ପତର ନାଇଁ ଖାଇଥିବେ ବି ଆଦେବି ରେଡ଼ିଓ ଶୁଣୁଛନ୍, କିନ୍ତୁ ସେ ଇଣ୍ଟରନାସ ହେଲା ଶ୍ରୋତା ବୋଲିକରି ମୁଁ, ଆଉ ଆମର ଅଛନ୍ ଆମର ଡାଲବି ରାଜ ଚିତ୍ତରଞ୍ଜନ ପୁରୋହିତ ସେ ବି ରେଡ଼ିଓ ଶୁଣୁଛନ୍, ଆପଣ ତ ଘଣାପାଲି ଆସୁଛନ୍ ଜାଣୁଛନ୍, ଡାଲବି ଆମର ପାଖେ ଅଛେ
0: ବୋଲେ
1: ସମସ୍ତେ ଆଜ୍ଞା ଡେଡିକେଟ୍ କରିବେ ସମସ୍ତଙ୍କୁ, ଆଉ କାଣା କହିବା ଆଉ ଆଜ୍ଞା
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମର କାର୍ଯ୍ୟକ୍ରମରେ ସାମିଲ ହେବାର ଲାଗି।
1: ଆଜ୍ଞା ଘଣାପାଲି ତ ଆପଣ ଆସୁଛନ୍ ବ୍ରାହ୍ମଣ ଟୁକୁରା ଆସିବେ ଆଜ୍ଞା, ଟୁକୁରା ହେଲେ
0: ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା, ନମସ୍କାର
1: ନମସ୍କାର ଆଜ୍ଞା ନମସ୍କାର।

0: ଆପଣଙ୍କର ହେ ବରପାଲି ବି ପାର୍କଟା କାଇଁ ଇଆଡ଼ୁ
1: ହଁ ବରପାଲି ସିଆଡ଼କେ ଯେତିକି ଆର୍ ଆମର ସମ୍ବଲପୁର ଏତିକି ବୋଲେ କାଇଁ ନାଇଁ ଆମେ ଆଜ୍ଞା
0: ହଁ ସମ୍ବଲପୁର ଯାହା ହେଲେ ବି ଷଷ୍ଠୀ ନାଁ ଅଛି ନା
1: ହଁ ହଁ ହଁ ଆଉ ସେଟା ମହାନଦୀ ବ୍ରିଜ ପାଖା ଏଇଟା ଆପଣଙ୍କୁ ସୋର ହେଲା ଯେ ଟିକେ ଫୋନ ଲଗାଛି ତ ଲାଗବା କାଇଁ
0: ବହୁତ ଧନ୍ୟବାଦ ଆମେ ତ ସବୁବେଳେ ଚାକି ବସିଥିସୁ ଆପଣମାନଙ୍କୁ କେତେବେଳେ
1: ଆମେ ବି ସୁଯୋଗଟା ଆର ଦିନ ଥରେ ଆମକୁ ମିଳିଛି ଆପଣମାନଙ୍କର ସଙ୍ଗେ ଦୀପ କଥାର ଆଦାନ ପ୍ରଦାନ ହେବାର ଲାଗି
0: ବୋଲେ ଗୀତ କେନ୍ତା ଶୁଣବେ ଆଜି
1: ଆଜ୍ଞା ଆମେ ତ ସବୁଥର ଅନୁରୋଧ କରୁଛୁ ଆମର ଚଏସରେ ଆଜି ଆପଣଙ୍କର ଚଏସରେ ଗୋଟେ ଭଲ ଗୀତଟେ ଶୁଣେଇ ଦଉନ୍ ଆଜ୍ଞା ଆଉ ଆମର ସମ୍ବଲପୁର ଶ୍ରୋତା ମାନଙ୍କୁ ସମକୁ ମୋର ଏଇଟା ଡେଡିକେଟ୍ ଆଉ ମୁଇଁ ତ ଏଇଟା ଅବଶ୍ୟ ପାଟେ ଆଉ ଗୀତଟା ବଜେଇ ଦଉନ୍ ଆମର ଶ୍ରୋତା ମାନେ ସବେ ଶୁଣବେ ମୁଇଁ ବି ଶୁଣବି ଆପଣ ମାନଙ୍କର ସଙ୍ଗେ ମୋର ନାତି ନାତିନ ମାନେ ସବେ ଶୁଣମା
0: ଡେଡିକେଟ୍ କାହାକି କରୁଛ ଏଇଟା
1: ଡେଡିକେଟ୍ ଆମର ସବୁ ସମସ୍ତ ଶ୍ରୋତା ମାନଙ୍କୁ ସମ୍ବଲପୁର ଶୁଣୁଥିବାର ସବୁ ଶ୍ରୋତା ମାନଙ୍କୁ ମୁଇଁ ତ ବାଟେ ଅଛେ କାହାରି ନା ଆର କାଣା କହିମି ଟାଇମ ହେଲାନ ମୁଇଁ ପଲାମି
0: ଆସୁ ଆସୁ ଷଷ୍ଠୀ ଦେଖିବେ ଆପଣଙ୍କୁ ସମ୍ବଲପୁର ବି ଚାଖିଛି
1: ଆଜ୍ଞା
0: ଶୁଣନ୍ ଶୁଣନ୍ ଆପଣଙ୍କର ଗୀତଟା ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆଜି ଆପଣ ଆମର କାର୍ଯ୍ୟକ୍ରମରେ ସାମିଲ ହେବାର ଲାଗି
1: ହଁ ଆଜ୍ଞା ରହୁଛି
0: ନମସ୍କାର ଆଜ୍ଞା ନମସ୍କାର।

0: ଆମର ହଉଛନ୍ ଖୁଟାର ଉପେନ୍ଦ୍ର ସୁନା, ଆଉ ରେମୁଣ୍ଡାର ଅଛନ୍ ଲିଙ୍ଗରାଜ ମେହେର, ସତ୍ୟଭାମା ମେହେର, ଆଉ ସ୍ୱର୍ଣ୍ଣପ୍ରଭାକର
1: ଠିକ ଅଛି,
0: ସୁବଲ ସାହୁ ଅଛନ୍ ପହଣ୍ଡିର, ଚେତନ ପଟେଲ ପହଣ୍ଡିର, ଆଉ ଆମର ବୁଢ଼ାପାଲିର ଅଛନ୍ ଯଶବନ୍ତ ପାଇକ, ଅଶ୍ୱିନୀ ସାହୁ,
1: ଠିକ ଅଛି ଠିକ ଅଛି,
0: ଲୋକନାଥ ପ୍ରଧାନ, ଲୋକନାଥ ସାହୁ ଅଛନ୍ ଦୁଇଜଣ ମିତ ସେମାନେ ଆନ୍
1: ବହୁତ ଲୋକ ନା ସହ ରଖୁଛନ୍ ଆପଣ ମାନେ
0: ଅଛନ୍, ଆମର କୁମାରୀର ଅଛନ୍ ପଟେଲ ପାନ ଦୋକାନର ସବୁ ଶ୍ରୋତା, ଜୟଗୋପାଲ ବେହେରା, ଗୀତାଞ୍ଜଳି ବେହେରା,
1: ଠିକ ଅଛି, ଶୁଣୁନ ଆପଣଙ୍କର ମନପସନ୍ଦର ଗୀତଟା
0: ଆଉ ଯୋଉଟା କହି ନଉଛନ୍ ନା ଆଜ୍ଞା, ଇଏ ଆମର ରାମଚନ୍ଦ୍ର ସେଠ ଆଉ ପ୍ରମିଳା ସେଠ,
1: ହଁ ଠିକ ଅଛି, ଆମର କାର୍ଯ୍ୟକ୍ରମରେ ସାମିଲ ହେବାର ଲାଗି ବହୁତ ବହୁତ ଧନ୍ୟବାଦ, ନମସ୍କାର ଆଜ୍ଞା।

0: ହ୍ୟାଲୋ ଅନୁରୋଧ, ଆପଣମାନଙ୍କ ମନପସନ୍ଦ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ
1: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଦେବଦମ୍ପତି ପ୍ରଭୁ ଶିବ ଏବଂ ଜଗତମାତା ପାର୍ବତୀଙ୍କର ବିବାହ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏବେ ଦେବଦମ୍ପତିଙ୍କର ମନ୍ଦିର ଲେଉଟାଣି ଶୋଭାଯାତ୍ରା ଜାରି ରହିଛି। ଏହି ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ସମ୍ବଲପୁର ଆକାଶବାଣୀ କେନ୍ଦ୍ର ପକ୍ଷରୁ ପ୍ରସାରିତ କରାଯିବାର କାର୍ଯ୍ୟକ୍ରମ ଅଛି। ଧାରାବିବରଣୀ ଦେବା ପାଇଁ ଆମର ବୁଥ୍ ନମ୍ବର ଏକ ପୀର ବାବା ଛକରେ ଡକ୍ଟର ଶ୍ୟାମ ସୁନ୍ଦର ଧର, ଡକ୍ଟର ସୁଜିତ କୁମାର ପୁରୁଷେଟ ଏବଂ ଡକ୍ଟର ମନୋଜ କୁମାର ପଣ୍ଡା ଉପସ୍ଥିତ ଅଛନ୍ତି, ଏବଂ ବୁଥ୍ ନମ୍ବର ଦୁଇ ଗୋଲବଜାରଠାରେ ଡକ୍ଟର ଦ୍ୱାରିକାନାଥ ନାୟକ, ଡକ୍ଟର ଗୌରୀଦାସ ପ୍ରଧାନ, ଡକ୍ଟର ଶ୍ୟାମ ଭୋଇ ଉପସ୍ଥିତ ଅଛନ୍ତି।

0: ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀର ପ୍ରାୟୋଜକ ହେଉଛନ୍ତି ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍।
1: ସୁସ୍ଥ ଜୀବନ ଏବଂ ସ୍ୱଚ୍ଛ ବାତାବରଣ ପାଇଁ ସ୍ୱଚ୍ଛତା ଆପଣାନ୍ତୁ। ଜନସମ୍ପର୍କ ବିଭାଗ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।

0: ବର୍ତ୍ତମାନ ଆମେ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ସମ୍ପୃକ୍ତ ବୁଥକୁ ନେଉଛୁ।
1: ଗିରିଶମ ଗଣେଶମ

0: ଆପଣ ମାନଙ୍କୁ ଏଠି ଘଟୁଥିବା ଘଟଣାମାନଙ୍କ ସହ ଆମେ ଯୋଡ଼ୁଛୁ। ଆପଣମାନଙ୍କୁ ସମ୍ବଲପୁର ଗୋଲବଜାର ଛକରେ ଦେଖାଯାଉଥିବା ଦୃଶ୍ୟମାନଙ୍କ ସହ ବୈଦ୍ୟନାଥ ଛକରୁ ଗୋଲବଜାର ଛକ ଏବଂ ଗୋଲବଜାର ଛକରୁ କୁଞ୍ଜେଲପଡ଼ା ଛକ ଯାଏଁ ଯାଇଥିବା ରାସ୍ତାରେ ଘଟୁଥିବା ଘଟଣାମାନଙ୍କୁ ଜଣାଇବାର ବାଟରେ ଆମେ ଆପଣମାନଙ୍କୁ ଯୋଡ଼ୁଛୁ ଶ୍ରୀ ଶ୍ରୀ ଲୋକନାଥ ବାବା ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣୀ ଯାତ୍ରାର କଥା, ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ମୁଦିପଡ଼ା ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣୀ ଯାତ୍ରାର କଥା। ଏବେ ଏ ମାଟିର ମାହୋଲକୁ ଆବରି ବସିଛି ଷଷ୍ଠୀ। ବୈଦ୍ୟନାଥ ଛକରେ ସାମୟିକ ବିଶ୍ରାମ ନେଇଛନ୍ତି ଶ୍ରୀ ଶ୍ରୀ ଲୋକନାଥ ବାବା ମାତା ପାର୍ବତୀଙ୍କ ସହ। ମୁଖ୍ୟ ତୋରଣ ରହିଛି ନଟରାଜ ହୋଟେଲ ପାଖରେ ଏବଂ ଏ ମାହୋଲରେ ମାତିଛି ସମଗ୍ର ପଶ୍ଚିମ ଓଡ଼ିଶା। ଦେବାଧିଦେବ ମହାଦେବଙ୍କ ସହ ମାତା ପାର୍ବତୀଙ୍କ ବିବାହକୁ ସ୍ମରଣ କରି ଶୀତଳଷଷ୍ଠୀ ଯାତ୍ରା ଆୟୋଜନ କରିବାରେ ସମ୍ବଲପୁର ମାଟି ଯେଭଳି ଉତ୍ସବ ମୁଖର ହୋଇଛି, ସେହିପରି ସମଗ୍ର ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଛି। ଶୀତଳଷଷ୍ଠୀ ଉତ୍ସବ ନେଇ ଯେପରି ସମ୍ବଲପୁରକୁ ଆସିଛି, ସେପରି ବରପାଲିକୁ ଆସିଛି, ବରଗଡ଼କୁ ଆସିଛି, ବଲାଙ୍ଗୀରକୁ ଆସିଛି, ବୌଦ୍ଧକୁ ଆସିଛି, ସୋନପୁରକୁ ଆସିଛି, ସୁନ୍ଦରଗଡ଼କୁ ଆସିଛି। ସବୁଠି ଶିବମୟ ବାତାବରଣ, ସବୁଠି ଈଶ୍ୱରଙ୍କ ସହ ମଣିଷମାନଙ୍କ ମିଶିବାର ଏକ ଆକୁଳ ଆବେଦନ, ସବୁଠି ଶିବ ପାର୍ବତୀଙ୍କ ବିବାହ ମହୋତ୍ସବ ଦର୍ଶନରେ ଆନନ୍ଦିତ ଭକ୍ତଗଣ। ସେହି ଧାରାକୁ, ସେ ଧାରାର ପ୍ରବାହକୁ ଶ୍ରୋତାମାନଙ୍କ ଯାଏଁ ବୁହାଇ ଦେବାକୁ ଆମେ ଏବେ ଅପେକ୍ଷା କରିଛୁ ଗୋଲବଜାର ବୁଥରେ। ଗତ ରାତ୍ରିରୁ ମହାଆରତୀ ସହ ଆରମ୍ଭ ହୋଇଥିବା ଦେବଦେବନ୍ତୀଙ୍କ ମନ୍ଦିର ଲେଉଟାଣୀ ଯାତ୍ରା, ନଗର ପରିକ୍ରମା ଯାତ୍ରା, ଯୁଗଳ ଦର୍ଶନ ଯାତ୍ରା ଏବେ ସାମୟିକ ବିରତି ନେଇଛି। ରଥମାନେ ଛିଡ଼ା ହୋଇଛନ୍ତି ନିଜ ନିଜ ଜାଗାରେ। ରଥାରୂଢ଼ ନବଦମ୍ପତିଙ୍କୁ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ସମାତ ପାର୍ବତୀଙ୍କୁ ଯାତ୍ରାରେ ସହଯାତ୍ରୀ ଶଙ୍କର ସୁବନ କେଶରୀ ନନ୍ଦନ ହନୁମାନଙ୍କୁ ଅପେକ୍ଷା କରୁଛନ୍ତି ଭକ୍ତମାନେ। ଯେଉଁମାନେ ଲୋକ ଗହଳି ସହିପାରନ୍ତି ନାହିଁ, ଭିଡ଼ ସହିପାରନ୍ତି ନାହିଁ, ସେମାନେ ଏ ସକାଳର ଫାଙ୍କା ବେଳରେ ଆସି ଦୀପଟିଏ ଜଳେଇ, ନଡ଼ିଆଟିଏ ବାଡ଼େଇ, ଫୁଲ ଚଢ଼େଇ ଭକ୍ତି ନିବେଦନ କରୁଛନ୍ତି ମନ୍ଦିରରୁ ବାହାରିଥିବା ଦେବତାଙ୍କୁ। ସେ ଦେବତାଙ୍କୁ ଭକ୍ତି ନିବେଦନର କଥା, ଦେବତାଙ୍କ ମନ୍ଦିର ଲେଉଟାଣୀର କଥା, ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣୀର କଥା ଆପଣମାନଙ୍କୁ ଜଣାଇବା ପାଇଁ ଏବେ ଆମେ ନେଇଯାଉଛୁ ପୀର ବାବା ଛକ ବୁଦ୍ଧ ନମ୍ବର ଏକକୁ। ଆପଣମାନେ ଶୁଣିପାରିବେ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣୀ ଯାତ୍ରାର ଧାରା ବିବରଣୀ ଏହି ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲଫିଲ୍ଡ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍।
3: କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ

0: ସେ ମହାସମାରୋହରେ ଆୟୋଜନ କରାଯାଉଥିବ ନା ନାହିଁ କେହି ଜାଣି, କିନ୍ତୁ ସମ୍ବଲପୁରରେ ପ୍ରତ୍ୟେକ ବର୍ଷ ଏଭଳି ଆୟୋଜନ ବଢ଼ିବାରେ ଲାଗିଛି। ଶିବ ଏବଂ ପାର୍ବତୀ ଉଭୟଙ୍କର ମିଳନରେ ଏ ପୃଥିବୀ ତିଷ୍ଠିବ, ପ୍ରକୃତି ତିଷ୍ଠିବ, ଆକାଶରେ ମେଘ ଆସିବ, ବର୍ଷା ହେବ, ଧରଣୀ ବା ଧରିତ୍ରୀ ଶୀତଳୀକରଣ ହେବ, ମାନବ ସଭ୍ୟତା ବଞ୍ଚିବ। ଶିବଙ୍କର ଆଜିର ରୂପ, ଯେଉଁ ରୂପକୁ ଦର୍ଶନ ଦେବା ପାଇଁ ହଜାର ହଜାର ଲକ୍ଷାଧିକ ଭକ୍ତମାନଙ୍କର ସମାବେଶ ଘଟିଥାଏ ସମ୍ବଲପୁରରେ, ସେ ଶିବ ତିନି ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ବୋଲି ଆମେ ମନେ କରୁଛୁ। କେଉଁ ତିନି ଦେବତା? ବ୍ରହ୍ମା, ବିଷ୍ଣୁ ଏବଂ ମହାଈଶ୍ୱର, ମହେଶ୍ୱର। ତେଣୁ ମହାବିଷ୍ଣୁ କହୁନାହୁଁ ଆମେ, ମହାବ୍ରହ୍ମା ବି କହୁନାହୁଁ, କିନ୍ତୁ ଶିବଙ୍କୁ କହୁଛୁ ମହାଦେବ, ମହେଶ୍ୱର, ମହାଈଶ୍ୱର। ଏଇଥିପାଇଁ ଯେ ବିଷ୍ଣୁ ହେଉଛନ୍ତି ପାଳନକର୍ତ୍ତା, ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, କିନ୍ତୁ ଶିବ ବା ମହାଦେବ ହେଉଛନ୍ତି ପାଳନକର୍ତ୍ତା ବି, ସୃଷ୍ଟିକର୍ତ୍ତା ବି ଏବଂ ସଂହାରକର୍ତ୍ତା ବି। ସେଇଥିପାଇଁ ତାଙ୍କୁ କେବଳ ମହାଦେବ ନୁହେଁ, ଦେବ ଦେବ ମହାଦେବ ବୋଲି ଆମେ ସମ୍ବୋଧିତ କରୁଛୁ। ଏବଂ ତାଙ୍କର ବିବାହ ଉତ୍ସବକୁ ଯେଉଁ କନ୍ୟା ପିତାମାନେ ଆୟୋଜନ କରୁଛନ୍ତି, ନିଜ ଝିଅ ବାହାଘର ବେଳେ ବି ଏତେ ଖର୍ଚ୍ଚ କରୁଥିବେ ନା କେଜାଣି, ଚଳିତ ବର୍ଷ ଦେଖିବାକୁ ମିଳିଛି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନେ ଭବ୍ୟ ଆୟୋଜନ କରିଥିଲେ ମହାଦେବଙ୍କର ରୂପ ବର୍ଣ୍ଣନା କରିବା ପାଇଁ। ଶାସ୍ତ୍ରରେ ଉଲ୍ଲେଖ ଅଛି, ଗବିଷ ପତ୍ର ନଗଜାର୍ତ୍ତହାରି କୁମାର ତାତ ଶଶିଖଣ୍ଡ ମୌଳି ଲଙ୍କେଶ ସମ୍ପୂଜିତ ପାଦ ପଦ୍ମ ପାୟାଦନାଦି ପରମେଶ୍ୱର। ସେହି ଶିବ ଯାହାଙ୍କର ବାହନ ବୃଷଭ, ଯେ ନଗଜ ଅର୍ଥାତ୍ ହିମାଳୟ ପର୍ବତରୁ ଜାତ, ଅର୍ଥାତ୍ ପାର୍ବତୀଙ୍କର ଦୁଃଖ ହରଣକାରୀ, କାର୍ତ୍ତିକେୟଙ୍କର ପିତା, ଶିରରେ ଯାହା ଚନ୍ଦ ଶୋଭିତ ହୋଇଛନ୍ତି ଯାହାଙ୍କର, ଏବଂ ରାବଣ ଯାହାଙ୍କର ପାଦ ପଦ୍ମକୁ ପୂଜା କରୁଥିଲେ, ସେହି ପରମେଶ୍ୱର ଅର୍ଥାତ୍ ଶିବ ସମସ୍ତଙ୍କୁ ରକ୍ଷା କରନ୍ତୁ, ସମସ୍ତଙ୍କର ଶୁଭ ସମ୍ପାଦନ କରନ୍ତୁ, ଏହି ପ୍ରାର୍ଥନା କରି ପ୍ରତ୍ୟେକ ବର୍ଷ ସମ୍ବଲପୁରରେ ଅତି ମହାସମାରୋହରେ ଆୟୋଜିତ ହେଉଛି। ସ୍ୱୟଂ ଶିବ ତ ଜଣେ ନଟରାଜ, ତେଣୁ ଏହି ଶୋଭାଯାତ୍ରାରେ, ଯୁଗଳ ଦର୍ଶନ ଦେବାର ଯେଉଁ ଶୋଭାଯାତ୍ରା ଆୟୋଜନ ହେଉଛି, ନୃତ୍ୟ ଗୀତର ପ୍ରଚଣ୍ଡ ସମାରୋହ ହେଉଛି। ଚଳିତ ବର୍ଷ ପ୍ରାୟତଃ ସମଗ୍ର ଭାରତବର୍ଷରୁ 10,000 କଳାକାରଙ୍କର ସମାଗମ ଘଟିଛି ଏହି ବର୍ଷ। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ଦେଉଛି ମୋର ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇଙ୍କୁ।
1: ଧନ୍ୟବାଦ ଡକ୍ଟର ଦ୍ୱାରିକା ନାୟକ ମହୋଦୟ। ପଶ୍ଚିମ ଓଡ଼ିଶାର ଏହି ଅଞ୍ଚଳରେ ଶିବ ଆରାଧନା ବା ଶିବ ଉପାସନାର ଯଥେଷ୍ଟ ପ୍ରାବଲ୍ୟ ରହିଛି। ଏହି ଅଞ୍ଚଳରେ ନିର୍ମିତ ହୋଇଛି ବହୁ ସଂଖ୍ୟକ ଶିବ ମନ୍ଦିର। ଦେବଦେବ ମହାଦେବ ସକଳ ପ୍ରକାର ପାପ ତାପ ସନ୍ତାପ ଉତ୍ରାସରୁ ମୁକ୍ତି ଦିଅନ୍ତି, ଏ ଗଭୀର ବିଶ୍ୱାସ ସମସ୍ତଙ୍କ ମଧ୍ୟରେ ରହିଛି। ଶିବ ଶବ୍ଦର ଅର୍ଥ ହେଉଛି ଆନନ୍ଦଦାୟକ, ତେଣୁ ସେ ଶଙ୍କର ତଥା ଆଶୁତୋଷ। ବ୍ରହ୍ମ ବୈବର୍ତ୍ତ ପୁରାଣ ଅନୁସାରେ ସି ଅର୍ଥ ପାପନାଶକ ଓ ବ ଅର୍ଥ ମୁକ୍ତିଦାୟକ। ଶିବ ହେଉଛନ୍ତି ଏକାଧାରରେ ପାପନାଶକ ଓ ମୁକ୍ତିଦାୟକ। ଭଗବାନ ଶଙ୍କର ହେଉଛନ୍ତି ଏକମାତ୍ର ଦେବତା ଯିଏକି ସୃଷ୍ଟିର ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା ଏବଂ ସଂହାରକର୍ତ୍ତା, ସେଥିପାଇଁ ସେ ପୁଣି ଶିବ ଏବଂ ରୁଦ୍ର। ଶିବେତି ଦ୍ୱୟକ୍ଷରମ୍ ନାମ ବ୍ୟାହରି ସନ୍ତି ୟେ ଜନାଃ ତେଷାଂ ସ୍ୱର୍ଗୀୟ ମୋକ୍ଷଶ୍ଚ ଭବିଷ୍ୟତି ନ ଚ ଅନ୍ୟଥା। ଶିବ ଏପରି ଏକ ଦେବତା ଯାହାଙ୍କର ସ୍ଥିତି ଅଣୁଠାରୁ ପରମାଣୁ, ପର୍ଣ୍ଣକୁଟୀର ଠାରୁ ରାଜପ୍ରାସାଦ, ଶ୍ମଶାନ ଠାରୁ କୈଳାସ ପର୍ବତ, ଧୂଳି ଧୂସରିତ ପୃଥିବୀ ଠାରୁ ଦ୍ୱିଲୋକ ପର୍ଯ୍ୟନ୍ତ ସର୍ବତ୍ର ବିଦ୍ୟମାନ। ତେଣୁ ଭାରତବର୍ଷରେ ବିଭିନ୍ନ ଧର୍ମ ଯଥାକ୍ରମେ ବୌଦ୍ଧ, ଜୈନ, ନାଥ, ଶାକ୍ତ, ବୈଷ୍ଣବ, ଭାଗବତ, ତନ୍ତ୍ର ଆଦି ତାଙ୍କର ଉପସ୍ଥିତିକୁ ଏଡ଼ାଇ ପାରିନାହାନ୍ତି। ସୁତରାଂ ଶିବ ତନ୍ତ୍ରର ଆଦ୍ୟ ପ୍ରବକ୍ତା, ଜୈନ ଧର୍ମର ଆଦି ଜୈନ, ନାଥ ଧର୍ମର ଉଚ୍ଚତମ ସତ୍ତା, ବୌଦ୍ଧ ଧର୍ମର ନିର୍ଗୁଣ ବ୍ରହ୍ମ, ଭାଗବତ ଧର୍ମରେ ପରମ ଭାଗବତ, ଶାକ୍ତ ଧର୍ମରେ ଶକ୍ତିଙ୍କର ପତି ତଥା ନିଜେ ହିଁ ସୃଷ୍ଟିକ୍ରିୟାରେ ଯୋଗମାୟା, ବୈଷ୍ଣବ ଧର୍ମରେ ହରିହର ଏକାତ୍ମା, ଶକ୍ତି ସହ ମିଶି ଅର୍ଦ୍ଧନାରୀଶ୍ୱର, ବିଷ୍ଣୁ ସହ ଯୋଗମାୟା ମିଶି ସେ ପୁଣି ବୈଷ୍ଣବୀ। ଏପରିକି ଭାରତବର୍ଷରେ ବିଭିନ୍ନ ପୁରାଣରେ ଶିବଙ୍କର ପ୍ରାଧାନ୍ୟ ରହିଛି। ପୁଣି ଯେଉଁଠି ବିଷ୍ଣୁଙ୍କର ପ୍ରାଧାନ୍ୟ ଅଛି ସେଠାରେ ସେହି ବୈଷ୍ଣବ ଧର୍ମର ପ୍ରବକ୍ତା ହେଉଛନ୍ତି ଶିବ ଏବଂ ସ୍ତ୍ରୋତା ହେଉଛନ୍ତି ଜଗଜ୍ଜନନୀ ମାତା ପାର୍ବତୀ। ସମ୍ବଲପୁରରେ ଶିବାଳୟ ପ୍ରତିଷ୍ଠା ଏବଂ ଶୀତଳ ଷଷ୍ଠୀ ଯାତ୍ରାର ପରମ୍ପରା ଅତ୍ୟନ୍ତ ପ୍ରାଚୀନ। 1570 ଖ୍ରୀଷ୍ଟାବ୍ଦ ବେଳକୁ ସମ୍ବଲପୁରରେ ପାଟଣା ମହାରାଜା ନରସିଂହଦେବଙ୍କ ସାନ ଭାଇ ବଳରାମ ଦେବଙ୍କ ଦ୍ୱାରା ଚୌହାନ ରାଜ୍ୟ ସ୍ଥାପିତ ହୋଇଥିଲା। ଏଠାରେ ଶିବ ଉପାସନାର ଏକ ପରମ୍ପରା ସେହି ସମୟରୁ ସୃଷ୍ଟି ହୋଇଥିଲା। ରାଜା ବଳରାମ ଦେବ କେତେକ ପ୍ରାଚୀନ ଲିଙ୍ଗ ଉପରେ ଛୋଟ ଛୋଟ ମନ୍ଦିରମାନ ନିର୍ମାଣ କରାଇଥିଲେ। ଚୌହାନ ବଂଶର ତୃତୀୟ ରାଜା ବଳଭଦ୍ର ଦେବ ରାଜପ୍ରାସାଦ ମଧ୍ୟରେ ସୋମନାଥ ମନ୍ଦିର ପ୍ରତିଷ୍ଠା କରିଥିଲେ। ଏହି ସୋମନାଥ ମନ୍ଦିର ସାମିଆଗୁଣୀ ଭାବରେ ବହୁ ପରିଚିତ। ଶିବ ବିବାହ ଉତ୍ସବ ତାଙ୍କ ସମୟରୁ ଆରମ୍ଭ ହୋଇଥିବା କୁହାଯାଏ। ବଳଭଦ୍ର ଦେବ ଜଣେ ପରମ ଶିବ ଭକ୍ତ ଥିଲେ। ମାନେଶ୍ୱରଠାରେ ପୂଜା ପାଉଥିବା ମାନଧାତା ବାବାଙ୍କ ଦର୍ଶନ ସହ ତାଙ୍କର ଦିନଚର୍ଯ୍ୟା ଆରମ୍ଭ ହେଉଥିଲା। ଥରେ ରାଜା ବଳଭଦ୍ର ଦେବ ମାଳତୀ ଜୋରରେ ପ୍ରବଳ ବନ୍ୟା ପାଣି ଆସୁଥିବା ଯୋଗୁଁ ଆରପାରିରେ ଥିବା ମାନଧାତା ବାବାଙ୍କ ଦର୍ଶନ କରିପାରିଲେ ନାହିଁ। ବନ୍ୟା ପାଣି କମିବା ପର୍ଯ୍ୟନ୍ତ ତାଙ୍କୁ ଅପେକ୍ଷା କରିବା ପାଇଁ ପଡ଼ିଲା। ଏହା ଦିନେ ଅଧେ ନୁହେଁ, ପୁରା ତିନି ଦିନ। ରାଜାଙ୍କ ଭକ୍ତିରେ ଅତ୍ୟନ୍ତ ପ୍ରୀତ ହୋଇ ମହାଦେବ ସ୍ୱପ୍ନାଦେଶ କଲେ। ରାଜାଙ୍କ ବାସଭବନ ପାଖ ବାଲିବନ୍ଧାରେ ଶିବଙ୍କ ଉଭାଲିଙ୍ଗ ରହିଛି, ସେଠାରେ ମନ୍ଦିର ନିର୍ମାଣ କର। ରାଜା ବଳଭଦ୍ର ଦେବ ଏହାପରେ ସୋମନାଥ ମନ୍ଦିର ନିର୍ମାଣ କରାଇଥିଲେ। ପଞ୍ଚମ ରାଜା ବଳିଆର ସିଂହଙ୍କ ବୀରତ୍ୱରେ ସନ୍ତୁଷ୍ଟ ହୋଇ ପୁରୀର ଗଜପତି ମହାରାଜ ହୀରାଖଣ୍ଡ ଛତ୍ରପତି ଅଖରଖଣ୍ଡ 18 ମୌଡ଼ମଣି ସମ୍ମାନ ପ୍ରଦାନ କରିବା ପାଇଁ ତାଙ୍କୁ ପୁରୀକୁ ନିମନ୍ତ୍ରଣ କରିଥିଲେ ଏବଂ ସେଠାରେ ତାଙ୍କର ବୀରତ୍ୱର ପରୀକ୍ଷା ନେଇଥିଲେ। ଜଣେ ମଲ୍ଲ ଯୋଦ୍ଧାଙ୍କ ସହ ରାଜା ବଳିଆର ସିଂହଙ୍କୁ ଯୁଦ୍ଧ କରିବା ପାଇଁ ପଡ଼ିଥିଲା। ତହିଁରେ ରାଜା ବଳିଆର ସିଂହ ଆପଣାର ବୀରପଣିଆ ଦେଖାଇଥିଲେ। ଗଜପତି ମହାରାଜ ଅତ୍ୟନ୍ତ ସନ୍ତୋଷ ପ୍ରକାଶ କରି କେତେକ ବ୍ରାହ୍ମଣ ପରିବାରକୁ ବଳିଆର ସିଂହଙ୍କ ସହିତ ପଠାଇଥିଲେ ସମ୍ବଲପୁରକୁ। ଏହି ବ୍ରାହ୍ମଣମାନେ ଆସି ହୋତାପଡ଼ାରେ ବସତି ସ୍ଥାପନ କରିଥିଲେ। ଏହି ସମୟରେ ସୋମନାଥ ମନ୍ଦିରରେ ଶିବ ବିବାହ ଉତ୍ସବ ଆରମ୍ଭ ହୋଇଥିବା ମଧ୍ୟ କୁହାଯାଏ। କେତେକ ଗବେଷକ ରାଜା ବଳଭଦ୍ର ଦେବଙ୍କ ସମୟରୁ ଶିବ ବିବାହ ଚାଲି ଆସୁଥିବା କଥା କହିଛନ୍ତି। ଶ୍ରୋତା ବନ୍ଧୁ, ମୁଁ ବର୍ତ୍ତମାନ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀ ଦାସ ପ୍ରଧାନ ମହୋଦୟଙ୍କୁ।
2: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ। ଆମେ ଶୁଣୁଥିଲେ ଚୌହାଣ କାଳରୁ କେଉଁଭଳି ଭାବରେ ସମ୍ବଲପୁର ମାଟିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ ହୋଇଛି। ସେଇ ଚୌହାଣ କାଳରୁ ପ୍ରାଚୀନ କାଳରୁ ଆରମ୍ଭ ହୋଇଥିବା ଶୀତଳ ଷଷ୍ଠୀ ଯାତ୍ରା ଆଜିର ସମୟରେ ପରିପାଳିତ ହେବା ସବୁବେଳେ ଯେଉଁଭଳି ଭାବରେ ଭବ୍ୟ ରୂପ ଧାରଣ କରିଛି, ସେ ସମ୍ପର୍କରେ ମଧ୍ୟ ସୂଚନା ଶୁଣୁଥିଲେ ଉଦ୍ଘୋଷକ ଡକ୍ଟର ଦ୍ୱାରିକାନାଥ ନାୟକଙ୍କ ଠାରୁ। ଏବେ ଆମେ ସେ ଭବ୍ୟ ରୂପର ଆଉ ଏକ ଜ୍ୱଳନ୍ତ ନିଦର୍ଶନ ଆମ ସାମ୍ନାରେ ଦେଖୁଛୁ। ଯେଉଁ ଝାଙ୍କିଟି ଆମ ସାମ୍ନାରେ ଅଛି, ଝାଙ୍କିରେ ହାତଟିଏ ଅଛି ଏବଂ ହାତରେ ମୋବାଇଲଟିଏ ଅଛି। ସ୍ମାର୍ଟଫୋନର ସେ ପରଦାରେ ଶ୍ରୀ ଲୋକନାଥ ବାବାଙ୍କ ଦୃଶ୍ୟ, ମନ୍ଦିର ଲେଉଟାଣି ଦୃଶ୍ୟ କୟତ କରି ଯେଉଁ ବାର୍ତ୍ତାଟିଏ ଦେବାକୁ ଝାଡ଼ୁଆପଡ଼ା ସ୍ୱେଚ୍ଛାସେବୀମାନେ ପରିକଳ୍ପନା କରିଛନ୍ତି, ସେ ପରିକଳ୍ପନା କହେ ଚୌହାଣ ଯୁଗରୁ ଆରମ୍ଭ ହୋଇଥିବା ଶୀତଳଷଷ୍ଠୀ ଯାତ୍ରାକୁ 2026 ମସିହାରେ ପହଞ୍ଚେଇଲା ବେଳେ କିଭଳି ଘରେ ଘରେ ପୁରେ ପୁରେ ଏବଂ ଭାରତରୁ ବାହାରକୁ ଯାଇ ବିଶ୍ୱ ଦରବାରରେ ଏ ଯାତ୍ରାକୁ ପହଞ୍ଚାଇବାର ଉଦ୍ୟମ କରୁଛି, ତାର ସୂଚନା ଦେଉଛି ଏ ଝାଙ୍କିଟି। ଆମେ କହୁଥିଲୁ ଆମେ ଯେଉଁଠି ଅଛୁ ଆମଠୁ ଆଗକୁ 17 ମେଢ଼ ଚାଲିଗଲେଣି, ଆମ ପଛପଟେ ଅଛନ୍ତି 19 ମେଢ଼, ଆମେ ଠିକ୍ ମଝିରେ ଅଛୁ। ଏବେ ଧୀରେ ଧୀରେ କଳାକାରମାନେ ଆସିବାକୁ ଆରମ୍ଭ କଲେଣି, କିଛି କିଛି ରଥରେ କଳାକାରମାନେ ସଜିଲ ହେବାକୁ ଆରମ୍ଭ କଲେଣି। ସ୍ୱେଚ୍ଛାସେବୀମାନେ ଯେଉଁ ସାମୟିକ ବିରତି ନେଇଥିଲେ ସେଇ ବିରତି ଭାଙ୍ଗି ନିଜ ନିଜ ରଥ ପାଖକୁ ଯିବାକୁ ଆରମ୍ଭ କଲେଣି। ଆମକୁ ଲାଗୁଛି ଆଉ ଅଳ୍ପ ସମୟ ଭିତରେ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା ଆରମ୍ଭ ହୋଇଯିବ। ଆମେ କୁଞ୍ଜେଲପଡ଼ା ଛକ ଆଡ଼କୁ ଆଖି ବୁଲେଇଲା ବେଳେ ଦେଖୁଛୁ ନଟରାଜ ହୋଟେଲ ସାମ୍ନା ପାଖରେ ରହିଛି ମୁଖ୍ୟ ତୋରଣ, ଏବଂ ଏପଟେ ଦେଖିଲା ବେଳେ ଆମେ ଦେଖୁଛୁ ଯେ ସିଲ୍କି କୋଟ୍ ଦୋକାନ ପାଖରେ ଏକ ରଥ ଆମ ଆଖିକୁ ଦେଖାଯାଉଛି।

0: ମନୋରଞ୍ଜନର ଗୋଟିଏ ଗୋଟିଏ ଉପାଦାନ। ବର୍ତ୍ତମାନ ସୁଦ୍ଧା ଯାତ୍ରା ଆରମ୍ଭ ହୋଇନାହିଁ ଏବଂ ମୁଖ୍ୟ ତୋରଣଟି ରହିଛି ମାତା ପାର୍ବତୀଙ୍କୁ ନେଇ। ଦେବଦେବ ମହାଦେବ ନଗର ପରିକ୍ରମା କରୁଛନ୍ତି, ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ମୁଖ୍ୟ ତୋରଣଟି ରହିଛି ବର୍ତ୍ତମାନ ପ୍ରଭାତ ହୋଟେଲ ସମ୍ମୁଖରେ, ତା ଆଗରେ ରହିଛି ନୃସିଂହଙ୍କର ମୂର୍ତ୍ତି ଏବଂ ମୁଖ୍ୟ ତୋରଣ ପରେ ରହିଛି ସାକ୍ଷୀ ଗୋପୀ ନାଥଙ୍କର ମୂର୍ତ୍ତି। ବର୍ତ୍ତମାନ ସୁଦ୍ଧା କୌଣସି କଳାକାର କି ଉଦ୍ୟୋକ୍ତାମାନେ ବର୍ତ୍ତମାନ ପହଞ୍ଚି ନାହାନ୍ତି, ଶୋଭାଯାତ୍ରା ଆରମ୍ଭ ହୋଇନାହିଁ। କିନ୍ତୁ ଉଦ୍ୟୋକ୍ତାମାନେ ଯେଭଳି ଭାବରେ ଏ ଯାତ୍ରାକୁ ସଫଳତା ଦେବା ପାଇଁ ପ୍ରୟାସ କରିଛନ୍ତି, ଏମାନଙ୍କୁ ଧନ୍ୟବାଦ ଦେବାର କଥା। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର କଥାବସ୍ତୁ ଯଦିଓ ପୌରାଣିକ, ଏ ଯାତ୍ରାରେ ଆମେ ଆଧୁନିକତାର ଛାପ ଦେଖିବାକୁ ପାଉ। ପୂର୍ବକାଳରେ ଯେଉଁ ଯାତ୍ରା କରାଯାଉଥିଲା, ଯେଭଳି ଭାବରେ ଶୀତଳଷଷ୍ଠୀ ଯାତ୍ରା ହେଉଥିଲା, ବର୍ତ୍ତମାନ ତାହା ପରିବର୍ତ୍ତନ ହୋଇସାରିଛି। ଏବଂ ଶୀତଳଷଷ୍ଠୀ ଯାତ୍ରା ପରିକଳ୍ପନା ମୂଳରେ ରହିଛି ପ୍ରକୃତି ଓ ପୁରୁଷର ମିଳନରୁ ହିଁ ଜୀବଜଗତର ସୃଷ୍ଟି, ତେଣୁ ପ୍ରକୃତି ସହିତ ମଣିଷର ରହିଛି ନିବିଡ଼ ସମ୍ପର୍କ। ଏହି ପରିପ୍ରେକ୍ଷୀରେ ଆମର ପର୍ବପର୍ବାଣୀ ଯାନିଯାତ୍ରା ମଧ୍ୟ ପ୍ରକୃତି ଉପରେ ପର୍ଯ୍ୟବେସିତ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ସେଥିରୁ ବାଦ୍ ଯାଇନି। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାର ପ୍ରକୃତି ସହିତ ରହିଛି ନିବିଡ଼ ସମ୍ପର୍କ। ଦୀର୍ଘ 400 ବର୍ଷ ହେଲା ଚାଲି ଆସୁଥିବା ଏହି ଯାତ୍ରା ସମୟ ସ୍ରୋତରେ ପରିବର୍ତ୍ତନ ହୋଇଛି। ପ୍ରାରମ୍ଭରେ ଯାତ୍ରାରେ ଯେଉଁ ରୂପରେଖ ଥିଲା ତାହା ପରିବର୍ତ୍ତିତ ହୋଇ ସାମ୍ପ୍ରତିକ ସମାଜର ଛବି ଏଥିରେ ପ୍ରତିଫଳିତ ହୋଇଛି। ଜ୍ୟେଷ୍ଠର ପ୍ରଚଣ୍ଡ ରୌଦ୍ର ତାପ, ବର୍ଷାର ଆଗମନକୁ ଆକୁଳ ପ୍ରତୀକ୍ଷା, ଆକାଶରେ ଭସାମେଘ ଖଣ୍ଡେ ଦେଖିଲେ ପ୍ରାଣରେ ଭରିଯାଏ ଆଶାର ଝଲକ। ଠିକ୍ ବର୍ଷାର ଆଗମନ ଏବଂ ଗ୍ରୀଷ୍ମର ଅବସାନ ସମୟରେ ପାଳିତ ହୋଇଥାଏ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା। ବର୍ଷା ପରେ ସମ୍ଭବତଃ ପୃଥିବୀ ପୃଷ୍ଠ ଶୀତଳ ହୋଇଯାଉଥିବାରୁ ଯାତ୍ରାକୁ ଶୀତଳଷଷ୍ଠୀ ନାମରେ ନାମିତ କରାଯାଇଛି। ପୌରାଣିକ କଥାବସ୍ତୁ ଉପରେ ଆଧାରିତ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପଶ୍ଚିମ ଓଡ଼ିଶାର ସଂସ୍କୃତି ପରମ୍ପରା ଐତିହ୍ୟକୁ ବହନ କରିଛି। ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ପବିତ୍ର ବିବାହୋତ୍ସବ ସମ୍ପୂର୍ଣ୍ଣ ଲୋକାଚାରରେ ଅନୁଷ୍ଠିତ ହୋଇଥାଏ। ମହାଦେବଙ୍କ ପାଇଁ କନ୍ୟା ଦେଖାଯିବା, ନିର୍ବନ୍ଧ, ଦେବାଦେବୀଙ୍କ ନିମନ୍ତ୍ରଣ, ମହାଦେବଙ୍କ ବରାତି, କନ୍ୟାଗୃହରେ ଦେବମନ୍ତ୍ର ଉଚ୍ଚାରଣ କରି ଦେବଦମ୍ପତିଙ୍କର ବିବାହ, ବିବାହ ପରେ ଦେବଦମ୍ପତି ଏକ ଭବ୍ୟ ଶୋଭାଯାତ୍ରାରେ ମନ୍ଦିର ପ୍ରତ୍ୟାବର୍ତ୍ତନକୁ ନେଇ ଅନୁଷ୍ଠିତ ହୋଇଥାଏ ଶୀତଳଷଷ୍ଠୀ ଯାତ୍ରା। ଏବଂ ଏ ବିବାହ ବେଦୀରେ ବୈଦିକ ରୀତିରେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ପଣ୍ଡିତମାନେ ବିବାହ କାର୍ଯ୍ୟ ସମ୍ପନ୍ନ କରିଥାନ୍ତି। ଏବଂ ବେଦୀ ଯେଉଁ ବିବାହ ବେଦୀରେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଅନୁଷ୍ଠିତ ହୋଇଥାଏ ଏବଂ ଚତୁଃପାର୍ଶ୍ୱରେ ଆୟୋଜକମାନେ କନ୍ୟା, ପିତା, ମାତା, ତାଙ୍କର ବନ୍ଧୁ ବାନ୍ଧବ, ଜାତି, କୁଟୁମ୍ବ ଏମାନେ ସମସ୍ତେ ଆଗ୍ରହର ସହିତ ଏବଂ ହୃଦୟର ସହିତ, ସହୃଦୟତାର ସହିତ ଏଇ ଯାତ୍ରାକୁ, ଏ ବିବାହ ଉତ୍ସବକୁ କେମିତି ସଫଳ କରିବେ ସେ ଦିଗରେ ପ୍ରୟାସ କରିଥାନ୍ତି, ଯାହାକି ସମ୍ପନ୍ନ ହୋଇସାରିଛି। ବର୍ତ୍ତମାନ ଦେବଦେବ ମହାଦେବ ଜଗତ ଜନନୀ ପାର୍ବତୀଙ୍କୁ ନେଇ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବାର ସମୟ। ବର୍ତ୍ତମାନ ସୁଦ୍ଧା ଶୋଭାଯାତ୍ରା ଆରମ୍ଭ ହୋଇନାହିଁ ଏବଂ ଧୀରେ ଧୀରେ ଜନସମାଗମ ବୃଦ୍ଧି ହେବାକୁ ଲାଗିଛି ଏବଂ ସମସ୍ତେ ଚାହିଁଛନ୍ତି ସେହି ଯୁଗଳ ମୂର୍ତ୍ତିଙ୍କ ଦର୍ଶନ କରିବା ପାଇଁ ଏବଂ ପୁଣ୍ୟ ଅର୍ଜନ କରିବା ପାଇଁ। ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ମନୋଜ ପଣ୍ଡାଙ୍କୁ ମୁଁ ମାଇକ୍ ପ୍ରଦାନ କରୁଛି।
1: 1679 ମସିହାରୁ ଆରମ୍ଭ ଶୀତଳଷଷ୍ଠୀ ଯାତ୍ରା ବୋଲିକରି ଐତିହାସିକମାନେ ଦାବି କରନ୍ତି। ପ୍ରାୟତଃ 400 ବର୍ଷ ଆଗରୁ ସମ୍ବଲପୁରରେ ପୁରୀରୁ ଆସିଥିବା କିଛି ବଳିଆର ସିଂହଙ୍କ ଦ୍ୱାରା ଆମନ୍ତ୍ରିତ କିଛି ବ୍ରାହ୍ମଣମାନେ, ଉତ୍କଳୀୟ ବ୍ରାହ୍ମଣମାନେ ଯେଉଁମାନେ ମୁଖ୍ୟତଃ ଶିବ ପୂଜକ ଥିଲେ, ସେମାନଙ୍କ ଦ୍ୱାରା ଏହି ଯାତ୍ରା ଆରମ୍ଭ ହୋଇଥିଲା। ଏବଂ ଶିବ ଶୀତଳଷଷ୍ଠୀ ଏବଂ ଶିବ ପାର୍ବତୀଙ୍କର ଏଇ ଯେଉଁ ମିଳନର ଯେଉଁ ମହାପର୍ବ ଏଠି ଅନୁଷ୍ଠିତ ହେଉଛି, ଏହାର ପଛରେ ଉଦ୍ଦେଶ୍ୟ ଥିଲା ଯେ ସମ୍ବଲପୁରରେ ପ୍ରାୟତଃ ଶିବଙ୍କର ଯେଉଁ ଅର୍ଦ୍ଧନାରୀଶ୍ୱର, ଶିବ ପାର୍ବତୀଙ୍କର ଯେଉଁ ଅର୍ଦ୍ଧନାରୀଶ୍ୱର ଯେଉଁ ମୂର୍ତ୍ତିର ଯେଉଁ ଉଦ୍ଦେଶ୍ୟ, ଅର୍ଦ୍ଧନାରୀଶ୍ୱର ଯେଉଁ ରୂପର ଯେଉଁ ମହାର୍ଘ ରୂପରେଖ, ତାକୁ କେମିତି ଲୋକମାନଙ୍କ ଭିତରେ ଆହୁରି ଟିକେ ସମ୍ପ୍ରସାରିତ ହେଇଯାଉ, ସେମାନେ ନିଜକୁ ବୁଝନ୍ତୁ, ସେମାନେ ନିଜକୁ ନିଜ ଭିତରେ ଶିବତତ୍ତ୍ୱକୁ ଅନୁଶୀଳନ କରନ୍ତୁ, ତାହା ହିଁ ଥିଲା ବୋଧହୁଏ ସେହି ସମୟର ସେ ଯେଉଁ ଆଭିମୁଖ୍ୟଟି। ଆମର ଶୀତଳଷଷ୍ଠୀ ଯାତ୍ରାର ପଛରେ ଯେଉଁ ଉଦ୍ଦେଶ୍ୟଟି, ସେ ଉଦ୍ଦେଶ୍ୟ ସମ୍ପର୍କରେ ବିଭିନ୍ନ ଯେଉଁ ଶିବତତ୍ତ୍ୱବିତ୍ ମାନେ ବିଭିନ୍ନ କଥା କହନ୍ତି। ଟିକେ ଆଗରୁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମସୁନ୍ଦର ଧର ଏ ସମ୍ପର୍କରେ ବକ୍ତବ୍ୟ ତାଙ୍କର ବକ୍ତବ୍ୟରେ କହୁଥିଲେ, ଧାରାବିବରଣୀ ଛଳରେ ସେ କହୁଥିଲେ ଯେ ଶିବତତ୍ତ୍ୱ ଏଇ ଯେଉଁ ଶୀତଷଷ୍ଠୀ ଆରମ୍ଭଟି କିପରି ଏବଂ କାହିଁକି ଏ ସମ୍ପର୍କରେ ଆମର ଯେଉଁ ଶୀତଳଷଷ୍ଠୀ ସମ୍ପର୍କରେ ଯେଉଁ କୁହାଯାଇଛି ଯେ ଶୀତଳଷଷ୍ଠୀ ଶିବ ଏବଂ ପାର୍ବତୀଙ୍କର ଯେଉଁ ମେଳନ ଏବଂ ଏହାପରେ ଯେମିତି ଆମର ଉତ୍ତପ୍ତ ଗ୍ରୀଷ୍ମ ପରିବେଶରୁ ଆମର ପୃଥିବୀ ଟିକେ ଶାନ୍ତ ଶୀତଳ ହୋଇଯାଉ ଏବଂ ପୃଥିବୀ ଆଉ ଟିକେ ମୌସୁମୀ ଆଗମନ ଘଟିବ ଏବଂ ପୃଥିବୀ ଶୀତଳ ହୋଇଯିବ ଏବଂ ଏହା ପଛରେ କିନ୍ତୁ ଆଉ ଗୋଟେ ଅନ୍ୟ ଉଦ୍ଦେଶ୍ୟ ହେଉଛି ଯେ ଭଗବାନ ଶିବ ଏବଂ ମା ପାର୍ବତୀ ହେଉଛନ୍ତି ପୁରାଣର ଚରିତ୍ର। ଆମର ଯେଉଁ ପ୍ରତୀକାତ୍ମକ ଭାବରେ ଶିବ ପାର୍ବତୀଙ୍କର ଯେଉଁ ପୁରାଣରେ କଥାଟି କୁହାଯାଇଛି, ଶିବପୁରାଣରେ କଥାଟି କୁହାଯାଇଛି, ଶିବ ମଙ୍ଗଳ ସତ୍ୟ ଏବଂ ସୁନ୍ଦର। ସୁନ୍ଦର ଭିତରେ ସୁନ୍ଦର ମାଧ୍ୟମରେ ହିଁ ଶକ୍ତି ପ୍ରକଟ ହୁଏ, ଶକ୍ତି ବାହାରେ ପ୍ରଦର୍ଶିତ ହୁଏ, ଶକ୍ତି ପ୍ରକାଶ ପାଏ। ଶିବ ପାର୍ବତୀ ନର ନାରୀ ଯେଉଁ ଯୁଗଳ ମୂର୍ତ୍ତି ସେମାନେ ହେଉଛନ୍ତି ଅର୍ଦ୍ଧନାରୀଶ୍ୱର ଏବଂ ଏ ଅର୍ଦ୍ଧନାରୀଶ୍ୱର ହିଁ ଜଗତର ମଙ୍ଗଳ ବିଧାନ ପାଇଁ, ଜଗତର ଆନନ୍ଦ ବିଧାନ ପାଇଁ ଏମାନେ ମଣିଷ ଭିତରେ ସୃଜନାତ୍ମକ ପ୍ରଭାବର ଜନ୍ମ ପାଇଁ ଏମାନେ କାର୍ଯ୍ୟ କରିଥାନ୍ତି। ଏବଂ ସେଇ ଯେଉଁ ଯୁଗଳ ମୂର୍ତ୍ତି ନିଜ ଭିତରେ ଅନୁଭବ କରିବା, ମଣିଷ ନିଜ ଭିତରେ ଅନୁଭବ କରିବା ଏବଂ ନିଜ ଭିତରେ ସେ ଯୁଗଳ ମୂର୍ତ୍ତିକୁ ଦୃଷ୍ଟି ଦେବା, ତାର ଏହା ହେଉଛି ମୁଖ୍ୟ କାରଣ ଏଇ ଯେଉଁ ଶିବ ବିବାହର ଏବଂ ଶିବ ପାର୍ବତୀଙ୍କର ଯେଉଁ ଯୁଗଳ ମୂର୍ତ୍ତି ସଂଦର୍ଶନର। ସୃଷ୍ଟି ସଂରଚନା ଆମ ଶରୀର ଭିତରେ ଅଛି ବୋଲିକିରି ବି ଆମର ଶିବତତ୍ତ୍ୱବିତ୍ ମାନେ କହନ୍ତି। ଏ ଶରୀର ଭିତରେ ଯେମିତି ମଣିଷର ଶରୀର ଭିତରେ ଯଦି ମଣିଷ ଏଇ ତତ୍ତ୍ୱଟିକୁ ବୁଝିଯାଏ, ଯେ ଶିବତତ୍ତ୍ୱଟିକୁ ବୁଝିଯାଏ, ତେବେ ସେ ଜୀବନରେ ପରିପୂର୍ଣ୍ଣତା ଲାଭ କରେ। ଶିବ ପାର୍ବତୀ ଉଭୟଙ୍କୁ ନିଜ ଭିତରେ ନିଜ ଆତ୍ମାରେ ଟିକିଏ ଆଗରୁ ଆମର ଯେଉଁ ମୋର ସାଥୀ ଉଦ୍ଘୋଷକ ସୁଜିତ ପୁସେଟ ଏ ସମ୍ପର୍କରେ କହୁଥିଲେ ଶିବ ହମ୍, ଯେ ମୁଁ ନିଜେ ସ୍ୱୟଂ ଶିବ ମୁଁ, ଏବଂ ଏଇ ଯେଉଁ ମୁଁ ନିଜେ ଶିବ, ମୋ ଭିତରେ ଶକ୍ତି, ମୋ ଭିତରେ ସେଇ ଯେଉଁ ମଙ୍ଗଳ ଏବଂ ମୋ ଭିତରେ ସୁନ୍ଦରତା, ମୋ ଭିତରେ ଏବଂ ଏଇ ଯେଉଁ ସକଳ କ୍ରିୟାର ଯେଉଁ ସାଧନ ନିଜ ଭିତରେ ସମ୍ଭବ, ଏ ମେଳନ ଘଟିପାରିଲେ ଯାଇ ଜୀବନ ମଙ୍ଗଳମୟ ହୁଏ ବୋଲି ସେ କହୁଥିଲେ। ଏବଂ ଏହା ହେଉଛି ଶୀତଳଷଷ୍ଠୀ ପର୍ବର ଅନ୍ୟତମ ମୁଖ୍ୟ ବିଷୟ। ମୁଁ ବର୍ତ୍ତମାନ ମୋର ସାଥୀ ଉଦ୍ଘୋଷକ ଡକ୍ଟର ସୁଜିତ ପୁସେଣ୍ଟଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
2: ନମାମି ସମୀଶାମ ନିର୍ବାଣ ରୂପମ ବିଭୁ ବ୍ୟାପକମ ସର୍ବବେଦ ସ୍ୱରୂପମ। ଗୋସ୍ୱାମୀ ତୁଳସୀଦାସଙ୍କର ଯେଉଁ ଅନନ୍ୟ ବର୍ଣ୍ଣନା ଶିବଙ୍କ ମହାଦେବ ଶିବଙ୍କ ଉପରେ, ଯେ ସେ ହେଲେ ସର୍ବବେଦ ସ୍ୱରୂପମ, ସବୁ ବେଦଙ୍କର ସବୁ ସମାହାର, ଏବଂ ସେ ହେଲେ ବିଭୁ ଏବଂ ସେ ହେଲେ ବ୍ୟାପକ। ବ୍ୟାପକ ଅର୍ଥ ହେଲା ସମଗ୍ର ବ୍ରହ୍ମାଣ୍ଡ, ସମଗ୍ର ସୃଷ୍ଟିର ସେ ହେଲେ ଦେବ, ଏବଂ ଦେବଙ୍କ ମଧ୍ୟରେ ଦେବ, ଏବଂ ତାଙ୍କର ସମନ୍ୱୟଟି ହେଉଛି, ତାଙ୍କର ଯେଉଁ ଚରିତ୍ରଟି ହେଉଛି, ସେ ହେଲେ ଲୋକନାଥ। ସେ ଲୋକଙ୍କ କଲ୍ୟାଣ ପାଇଁ ସମାଜରେ ସେ ଅବତୀର୍ଣ୍ଣ ହେବେ ଏବଂ ଲୋକାଚାରରେ ସେ ବିବାହ କରିବେ, ଏବଂ ମାତା ପାର୍ବତୀଙ୍କୁ ନେଇ ସୃଷ୍ଟିର ଅୟମ ଆରମ୍ଭ ମଧ୍ୟ ହେବ। ଏବଂ ଗୋସ୍ୱାମୀ ତୁଳସୀଦାସଙ୍କର ଯେଉଁ ରଚନା, ଏଥିରେ କୁହାଯାଇଛି ନମାମି ସମୀଶାମ ନିର୍ବାଣ ରୂପମ, ସେ ହେଲେ ନିର୍ବାଣ ରୂପ। ଯେ ମଣିଷ ଯେତେବେଳେ ତାର ଜନ୍ମ ଲାଭ କରେ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ, ଏବଂ ଭାରତୀୟ ଦର୍ଶନ କହୁଛି ଯେ ମୃତ୍ୟୁ ପରେ ମଧ୍ୟ ଗୋଟେ ଜୀବନ ରହିଛି, ତେଣୁ ଯେଉଁ ମୃତ୍ୟୁ ପରେ ଜୀବନ ଏବଂ ଜୀବନ ପରେ ମୃତ୍ୟୁ, ପୁନଶ୍ଚ ମୃତ୍ୟୁ ପୁନଶ୍ଚ ଜୀବନ, ଏବଂ ଏଇଟା କେତେଦିନ ଚାଲେ, ତାର ସବୁ ହେଉଛି ଅନ୍ତ ହୁଏ ଯେତେବେଳେ ସେ ମୋକ୍ଷ ପାଏ, ଏବଂ ଯେତେବେଳେ ସେ ନିର୍ବାଣ ପ୍ରାପ୍ତି ହୁଏ। ତ ମଣିଷର ଜନ୍ମର ଗୋଟେ ଉଦ୍ଦେଶ୍ୟ ରହେ ଯେ ସେ ନିର୍ବାଣ ପ୍ରାପ୍ତି ହେବ। ନିର୍ବାଣ ପ୍ରାପ୍ତି କେତେବେଳେ ହେବ, ଯେତେବେଳେ ସେ ବିଭୁ କୃପା ଲାଭ କରିବ, ଏବଂ ବିଭୁ କୃପା ଲାଭ କରିବାର ଗୋଟେ ପ୍ରକୃଷ୍ଟ ସମୟ ହେଉଛି ଶୀତଳଷଷ୍ଠୀ ସମୟ। ଏବଂ ଶୀତଳଷଷ୍ଠୀର ସେ ଉଦ୍ଦେଶ୍ୟ, ମହତ୍ ଉଦ୍ଦେଶ୍ୟ ରହିଛି ଯେ ମଣିଷ ନିଜର କର୍ମ କରିବ, ନିଜର ସମାଜ ଚଳିବ, ନିଜର ପରିବାର ଚଳିବ, କିନ୍ତୁ ତାର ସେତେବେଳେ ସେ ସ୍ମରଣ କରିବା କଥା ଯେ ତାର ଜୀବନର ଗୋଟେ ଅନ୍ତ ଅଛି, ଏବଂ ଜୀବନଟା ମଧ୍ୟ ଗୋଟେ ନୀତି, ଗୋଟେ ନୈତିକତାର ଆରମ୍ଭରେ, ନୈତିକତା ଆଧାରରେ ଚାଲିବ, ଏବଂ ସର୍ବଶେଷରେ ସେ ଜନ୍ମ ଜନ୍ମାନ୍ତରରୁ ମୋକ୍ଷ ପାଇବ, ଜନ୍ମ ଜନ୍ମାନ୍ତରରୁ ସେ ନିର୍ମାଣ ପ୍ରାପ୍ତ ହେବ। ଏବଂ ଏହାର ଯେ ନିୟନ୍ତ୍ରକ, ସେ ହେଲେ ସ୍ୱୟଂ ଶିବ, ସେ ହେଲେ ସ୍ୱୟଂ ମହାଦେବ। ତେଣୁ ନିର୍ମାଣ ରୂପ ଶିବ ତାଙ୍କର ଆଶୀର୍ବାଦ ପ୍ରାପ୍ତ ପାଇଁ ଆଜି ମଣିଷ ସମାଜ ଆକୁଳ, ଏବଂ ମଣିଷ ଉଦ୍ବିଗ୍ନ ହୋଇଛି ତାଙ୍କର ଦର୍ଶନ ପାଇବା ପାଇଁ।

0: ଭୈରବ ଯାଉଥିଲେ। ଏକଦା ମହାନଦୀରେ ବଢ଼ି ପାଣିରେ ଭାସି ଆସି ଏକ କାଠ ତିଆରି ନୃସିଂହ ମୂର୍ତ୍ତି ବାଲୁଙ୍କେଶ୍ୱର ମନ୍ଦିରରେ ଲାଗିଥିଲା। ସେହି ବର୍ଷଠାରୁ ବାଲୁଙ୍କେଶ୍ୱର ମହାଦେବଙ୍କ ବିବାହ ପାଇଁ ଭୈରବଙ୍କ ବଦଳରେ ନୃସିଂହ ନିୟୁତା ପରମ୍ପରା ଆରମ୍ଭ ହୋଇଥିବା କୁହାଯାଏ। ନିୟୁତା ଅର୍ଥ ହେଉଛି ନିମନ୍ତ୍ରଣ। ସମସ୍ତ ଦେବଦେବୀଙ୍କୁ ଶିବ ପାର୍ବତୀଙ୍କର ବିବାହ ଉତ୍ସବରେ ଯୋଗଦାନ କରିବାକୁ ଦିଆଯାଉଥିବା ନିମନ୍ତ୍ରଣର ନାମ ହେଉଛି ଦେବ ନିମନ୍ତ୍ରଣ। ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଯେଉଁ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି, ସମ୍ବଲପୁର ସହରର ପ୍ରତିଷ୍ଠିତ ବେହେରା ବଂଶର ଲୋକେ ନିର୍ମାଣ କରାଇଥିଲେ ଝାଡ଼ୁଆପଡ଼ାର ଲୋକନାଥ ମନ୍ଦିର। ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବାଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ଅବସରରେ ପ୍ରଥମେ ଆରମ୍ଭ ହୋଇଥିଲା ଭବ୍ୟ ଶୋଭାଯାତ୍ରା। ଆରଣ୍ୟକ ବ୍ରାହ୍ମଣମାନେ ଏହି ଦାୟିତ୍ୱ ତୁଲାଇଥିଲେ। ମୁଦିପଡ଼ାରେ ଥିବା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କର ଶୀତଳଷଷ୍ଠୀ ଯାତ୍ରା 1862 ମସିହାରେ ଏବର ହୀରାକୁଦ ଜଳଭଣ୍ଡାର ପାଖ ବଲବସପୁର ଗାଁର ଚାଷୀ ଦନେଇ ପଟେଲ ମୁଦିପଡ଼ା ଜୁରାବନ୍ଧ ଭିତରେ ନିର୍ମାଣ କରାଇଥିଲେ ଶ୍ରୀ ଜାଗେଶ୍ୱର ବାବାଙ୍କ ମନ୍ଦିର। ଦନେଇଙ୍କୁ ମହାଦେବ ସ୍ୱପ୍ନରେ ଜାଗ୍ରତ କରିଥିବାରୁ ମନ୍ଦିରର ନାମ ରଖାଯାଇଥିଲା ଜାଗେଶ୍ୱର ମନ୍ଦିର। 1974-75 ଶିବ ବିବାହ ଆରମ୍ଭ ହୋଇଥିଲେ ମଧ୍ୟ 1978 ମସିହାରେ ସ୍ୱର୍ଗତ ବାଦଲ ଦାନୀଙ୍କ ପ୍ରୟାସରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା। ମାତ୍ର 1985 ମସିହାରେ ମୁଦିପଡ଼ା ବାହାରକୁ ଶୋଭାଯାତ୍ରା ନେବା ପାଇଁ ଅନୁମତି ମିଳିଥିଲା। ସେହିଭଳି ବଡ଼ବଜାରସ୍ଥିତ ଶ୍ରୀ ଶ୍ରୀ ଶୀତଳେଶ୍ୱର ବାବାଙ୍କର ଶୀତଳଷଷ୍ଠୀ ଯାତ୍ରା ମହାନଦୀ କୂଳରେ ସମଲେଶ୍ୱରୀ ଘାଟ ପାଖରେ ଥିବା ମହାଦେବଙ୍କ ଏକ ପ୍ରତିମୂର୍ତ୍ତି ପୂଜା କରାଯାଉଥିଲା। ନାଥୁରାମ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ରାଜସ୍ଥାନରୁ ଉକ୍ତ ପ୍ରତିମୂର୍ତ୍ତି ଆଣି ସ୍ଥାପନ କରିଥିଲେ। ରିଙ୍ଗ ରୋଡ଼ ନିର୍ମାଣ ବେଳେ ତାହା ଅପର ପାର୍ଶ୍ୱକୁ ଅଣାଯାଇଥିଲା। ବର୍ଷା ଦିନେ ନାଳ ପାଣିରେ ଏହା ବୁଡ଼ି ଯାଉଥିଲା। ପାଣି କମିବା ପରେ ପୁଣି ପବିତ୍ର କରାଯାଇ ପୂଜାର୍ଚ୍ଚନା ହେଉଥିଲା। ପରେ ନୂତନ ମନ୍ଦିର ନିର୍ମାଣ କରି ଅକ୍ଷୟ ତୃତୀୟା ତିଥିରେ ପ୍ରତିଷ୍ଠା କରାଯିବା ସହ ଶୀତଳଷଷ୍ଠୀ ଯାତ୍ରା ନିମନ୍ତେ ନିଷ୍ପତ୍ତି ହୋଇଥିଲା। ସେହିଭଳି ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କର ଶୀତଳଷଷ୍ଠୀ ଯାତ୍ରା 1986 ମସିହାରେ ଭଗବାନ ପଡ଼ିଆ ଠାକୁରପଡ଼ାର ଗୁପ୍ତେଶ୍ୱର ବାବାଙ୍କ ମନ୍ଦିର ନିର୍ମାଣ କରାଇଥିଲେ। ଶୀତଳଷଷ୍ଠୀ ଯାତ୍ରା ସମୟରେ ମୁଖ୍ୟତଃ ଫାଟକ ଆରପଟେ ଭିଡ଼ ହୋଇଥାଏ, ଫାଟକ ପଟେ ଯାତ୍ରା ହୋଇନଥାଏ। ଏହା ଉପଲବ୍ଧି କରି 2007 ମସିହାରେ ଠାକୁରପଡ଼ା ଗୋପାଳମାଲ ବୁଢ଼ାରଜା ଅଞ୍ଚଳର ଲୋକେ ମିଶି ଆରମ୍ଭ କଲେ ଗୁପ୍ତେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା। ଶୋଭାଯାତ୍ରା ଅଇଁଠାପାଲି ଛକରୁ ଗୋପାଳମାଲ ହୋଇ ଠାକୁରପଡ଼ା ପର୍ଯ୍ୟନ୍ତ ଯାଇଥାଏ। ଅନ୍ୟାନ୍ୟ ଯେଉଁ ଶିବମନ୍ଦିର ଶିବାଳୟ ସବୁ ରହିଛି, ଯେଉଁଠି ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହେଉଛି ସମାରୋହ ସହକାରେ, ତା ଭିତରେ ରହିଛି ବୁଢ଼ାରଜା ପାହାଡ଼େଶ୍ୱର ବାବାଙ୍କର, ସାକ୍ଷୀପଡ଼ାସ୍ଥିତ ଓଙ୍କାରେଶ୍ୱର ବାବାଙ୍କର, ସିନ୍ଦୁରପଙ୍କସ୍ଥିତ ତାରକେଶ୍ୱର ବାବାଙ୍କର, ଦୁର୍ଗାପାଲିସ୍ଥିତ ଗୁଡ଼େଶ୍ୱର ବାବାଙ୍କର, ମାନେଶ୍ୱରସ୍ଥିତ ମାନଧାତା ବାବାଙ୍କର ମନ୍ଦିର ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ ହୁଏ। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀଦାସ ପ୍ରଧାନ ମହୋଦୟଙ୍କୁ।
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ ମହାଶୟ। ଆମେ ଶୁଣୁଥିଲେ କେବେ ଯାତ୍ରା ଆରମ୍ଭ ହେଲା ଏବଂ ବର୍ତ୍ତମାନ ସମ୍ବଲପୁରରେ କେଉଁଠି କେଉଁଠି ଯାତ୍ରା ହେଉଛି। ଏସବୁ କଥାକୁ ସୂଚାଇବା ପାଇଁ ବଡ଼ ସୁନ୍ଦର ବାକ୍ୟଟିଏ ଆମ ସାମ୍ନାରେ ଅଛି, ଯେଉଁଟା ଲୋକନାଥ ବାବାଙ୍କ ମନ୍ଦିରରେ ଗୋଟେ ଯାତ୍ରା ସହିତ ଯୋଡ଼ି ହେଇଛି। ଯେଉଁ ମୋବାଇଲ କଥା ମୁଁ କହୁଥିଲି, ମୋବାଇଲ ଯାତ୍ରା କଥା କହୁଥିଲି, ତାର ତଳେ ଲେଖା ହେଇଛି ମଶାଲ ଯୁଗ ସେ ଡିଜିଟାଲ ଯୁଗ। ଏକ ସମୟ ଥିଲା ଷଷ୍ଠୀ ଯାତ୍ରା ଆରମ୍ଭ ହେଲାବେଳେ ରାତିରେ ଯାତ୍ରାକୁ ଆଲୋକିତ କରିବା ପାଇଁ ସ୍ୱେଚ୍ଛାସେବୀମାନେ ମଶାଲ ଜଳେଇ ଯେଉଁ ଯାତ୍ରା କରୁଥିଲେ, ଆଜିର ସମୟରେ ତାହା ପହଞ୍ଚି ଯାଇଛି ଡିଜିଟାଲ ଯୁଗରେ। ଏ ମଶାଲ ଯୁଗରୁ ଡିଜିଟାଲ ଯୁଗ ଯାଏଁ ଆସିଥିବା ଯାତ୍ରାର କଥା ବର୍ତ୍ତମାନ ଆମ ସାମ୍ନାରେ ଅତି ସୁନ୍ଦର ଭାବରେ ଅଭିନୀତ ହେବାକୁ ଆରମ୍ଭ କଲାଣି। ସମୁଦ୍ର ନୀଳ ରଙ୍ଗର ପାଇଜାମା ପିନ୍ଧିଛନ୍ତି ଏବଂ ଧଳା ପ୍ୟାଣ୍ଟ ପିନ୍ଧି ମିଠେଇ ଲାଲ ରଙ୍ଗର ଗାମଛା ଧରି ଝାଡ଼ୁଆପଡ଼ାର ସ୍ୱେଚ୍ଛାସେବୀମାନେ ଏବେ ଧୀରେ ଧୀରେ କଳାକାରମାନଙ୍କୁ ତାଙ୍କ ରଥ ପାଖକୁ କଢ଼େଇ ନେଇଗଲେଣି। ଆମ ସାମ୍ନା ବାଟ ଦେଇ ବର୍ତ୍ତମାନ ଭଞ୍ଜନଗରରୁ ଆସିଥିବା ବାଘ ନାଚ ଓ ମୁଖା ନାଚର କଳାକାରମାନେ ଆଗକୁ ବଢ଼ିଗଲେଣି। ଏକ ରଥନୃତ୍ୟକୁ ପ୍ରସ୍ତୁତ କରିବା ପାଇଁ ସ୍ୱେଚ୍ଛାସେବୀମାନେ କଳାକାରମାନଙ୍କୁ ନେଇ ରଥ ଉପରେ ଛିଡ଼ା କରାଇ ଦେଲେଣି ଏବଂ ଆମେ ଦେଖୁଛୁ ଆମ ସାମ୍ନାରେ ବର୍ତ୍ତମାନ କୁଞ୍ଜେଲପଡ଼ା ପଟକୁ ଯାଇଥିବା ରାସ୍ତାରେ ସ୍ୱେଚ୍ଛାସେବୀମାନେ ହୁଇସିଲ୍ ବଜାଇ ଧୀରେ ଧୀରେ ଆଗକୁ ବଢ଼ିଲେଣି। ଆରକ୍ଷୀ ବାହିନୀମାନେ ଶୃଙ୍ଖଳା ରକ୍ଷା କରିବା ପାଇଁ ଶତାଧିକ ସଂଖ୍ୟାରେ ଏଠି ଉପସ୍ଥିତ ହେଲେଣି, ଯେଉଁଭଳି ଭାବରେ ଶୃଙ୍ଖଳାର ସହ ସମସ୍ତେ ଯାତ୍ରାକୁ ଉପଭୋଗ କରିବେ, କଳାକାରମାନେ ଯାତ୍ରା ପ୍ରଦର୍ଶନ କରିବେ, ଭଗବାନଙ୍କ ରଥ ଏହି ମାର୍ଗରେ ଭକ୍ତମାନଙ୍କୁ ଦର୍ଶନ ଦେଇ ପ୍ରେମର ମନ୍ଦାକିନୀ ଧାରା ବୁହେଇ ବୁହେଇ, ଭକ୍ତିର ମନ୍ଦାକିନୀ ଧାରା ବୁହେଇ ବୁହେଇ ଯେଉଁଭଳି ଭାବରେ ଏହିପଟେ ପ୍ରବାହିତ ହେବ, ତାକୁ ଶୃଙ୍ଖଳିତ କରିବା ପାଇଁ

0: ସମସ୍ତେ ଗୋଟାପଣେ ସଜ୍ଜିତ ହୋଇଗଲେଣି। ଏହିଭଳି ଏକ ସାଜସଜ୍ଜାର ପରିବେଶକୁ ଦେଖିଲା ବେଳେ ମନେ ପଡ଼ିଯାଉଛି ପାର୍ବତୀଙ୍କ ପିତାଙ୍କ ନଗର ଶୋଭା ବର୍ଣ୍ଣନା କରି ତୁଳସୀଦାସ କୃତ ରାମାୟଣ ଅନୁବାଦ କଲାବେଳେ ଏମାଟିର କବି ସ୍ୱପ୍ନେଶ୍ୱର ଦାସ ଲେଖିଥିଲେ, ଜହିଁ ଜଗତ ଜନନୀ ଛନ୍ତି ଅବତରୀ ରିଦ୍ଧି ସିଦ୍ଧି ସକଳ ସମ୍ପଦ ସୁଖେ ଧରି ନବ ନବ ସୁଖ ରାଶି ବଢ଼ୁଛି ପ୍ରତ୍ୟହ ସେ ପୁର ବର୍ଣ୍ଣନା କରି ପାରିବ କେ କହ। ଯେଉଁ ମାଟିରେ ଦେବୀ ପାର୍ବତୀଙ୍କୁ ନିଜର ଝିଅ ରୂପରେ ପାଇବା ପାଇଁ ଆତୁର ଅପେକ୍ଷା କରିଥାନ୍ତି ଲୋକମାନେ ବର୍ଷ ବର୍ଷ ଧରି। ଆପଣ ଶୁଣୁଥିଲେ ଦ୍ୱାରିକାନାଥ ନାୟକ କହୁଥିଲେ ପାର୍ବତୀଙ୍କୁ ଝିଅ କରି ଲମ୍ବେଇ ଦେଲାବେଳେ କେମିତି ଆଖି ଛଳ ଛଳ ହେଇଯାଏ। ଏଇ ଯେଉଁ ଆତୁରତାର ଆବେଦନ ଯେଉଁଠି ଝିଅ ଭଳି ମାଆଙ୍କୁ ଗ୍ରହଣ କରାଯାଏ ସେ ମାଟିର ସୁଖ ସମ୍ପଦର କଥା, ସେ ମାଟିର ଯାତ୍ରାର କଥା, ସେ ମାଟିର ଆବେଗର କଥା, ସେ ମାଟିର ପ୍ରବାହର କଥା ବର୍ଣ୍ଣନା କରିବା ପାଇଁ ଆମ ପାଖରେ ଭାଷା ହିଁ ନାହିଁ। ଆପଣମାନେ ଶୁଣିପାରୁଥିବେ କିଭଳି ଭାବରେ ଏବେ ଜେନେରେଟର ଚାଲିଲାଣି, ରଥଗୁଡ଼ିକ ପ୍ରସ୍ତୁତ ହେଲେଣି, ଆମେ ଯିବୁ ଯିବୁ ବୋଲି କହିଲେଣି। ଗତ ରାତିରୁ ମହା ଆରତ୍ରି ପରେ ଯେଉଁ ଯାତ୍ରା ଆରମ୍ଭ ହୋଇ ସାମୟିକ ବିରତି ନେଇଥିଲା ସେହି ଯାତ୍ରା ଏବେ ଆଉ ଥରେ ଆଗକୁ ବଢ଼ିବା ପାଇଁ କେଉଁଭଳି ଭାବରେ ସଜ୍ଜିତ ହେଲାଣି ଆପଣମାନେ ଏ ଧ୍ୱନିରୁ ଶୁଣିପାରୁଥିବେ। ଆମର ଶବ୍ଦ ଭିତରେ ଆପଣ ଅନୁମାନ କରିପାରୁଥିବେ ଲୋକନାଥ ବାବା ମାତା ପାର୍ବତୀଙ୍କ ସହ ନଗର ପରିକ୍ରମା କରି ପୃଥିବୀ ପ୍ରଦକ୍ଷିଣ କରି ଆଉ ଥରେ ମନ୍ଦିରକୁ ଫେରିବା ପାଇଁ ଯେଉଁ ଯୋଜନା ସେଇଟା କେଉଁଭଳି ଭାବରେ ଆଗକୁ ବଢ଼ିଲାଣି, କିଭଳି ଲୋକ ଗହଳି ବଢ଼ିଲାଣି ଆପଣମାନେ ଅନୁମାନ କରିପାରୁଥିବେ। ଏ ଧାରା ପ୍ରବାହର କଥା କହିଲା ବେଳେ, ଏ ଯାତ୍ରାର କଥା କହିଲା ବେଳେ, ଦେବଦମ୍ପତିଙ୍କ ଯୁଗଳ ଦର୍ଶନର କଥା କହିଲା ବେଳେ ଆମେ ଯେଉଁଭଳି ଭାବରେ ପୁରାଣକୁ ମନେ ପକାଉଛୁ, ଯେଉଁଭଳି ଭାବରେ ବଳିଆରସିଂହଙ୍କୁ ମନେ ପକାଉଛୁ, ଯେଉଁଭଳି ଭାବରେ ନନ୍ଦପଡ଼ାରୁ ଆରମ୍ଭ ହୋଇ ସାମିଆଗୁଡ଼ିରୁ ଆରମ୍ଭ ହୋଇ ବର୍ତ୍ତମାନ ସାରା ସମ୍ବଲପୁରର 21-22 ଜାଗାରେ ହେଉଥିବା ଯାତ୍ରାର କଥା ମନେ ପକାଉଛୁ, ସେହିଭଳି ଭାବରେ ଆପଣମାନଙ୍କୁ ଜଣେଇ ଦେଉଛୁ ଯେ ମାଟିରେ ସଂସ୍କୃତି କେଉଁଭଳି ଭାବରେ ଜୀବନ୍ତ ଅଛି, ସଂସ୍କୃତିର ପ୍ରାଣପୂର୍ଣ୍ଣ ପ୍ରବାହଟିଏ କେଉଁଭଳି ଭାବରେ ପ୍ରତିବର୍ଷ ଏହି ମାଟିରେ ପ୍ରବାହିତ ହେଉଛି, ଯାହା ଏ ମାଟିର ମହାନତାର କଥା କହୁଛି, ସଂସ୍କୃତି ପ୍ରାଣତାର କଥା କହୁଛି, ଜୀବନ୍ତତାର କଥା କହୁଛି ଏବଂ କହୁଛି ହେ ପୃଥିବୀବାସୀ ହେ ବିଶ୍ୱବାସୀ, ସମ୍ବଲପୁର ଏହିଭଳି ଏକ ଜାଗା ଯେଉଁଠି ପାର୍ବତୀଙ୍କୁ କନ୍ୟା ରୂପରେ ସ୍ୱୀକାର କରାଯାଏ, ତାଙ୍କୁ କନ୍ୟାଦାନ କରି ତାଙ୍କୁ ଝିଅ ରୂପେ ଗ୍ରହଣ କରି ପ୍ରତିବର୍ଷ ବାତ୍ସଲ୍ୟ ରସରେ ଏକ ନବଭାବ ଜାଗରିତ କରାଯାଏ। ଏହି ନବଭାବ ଜାଗରଣର କଥା ଆପଣଙ୍କୁ ଜଣାଇବା ପାଇଁ ବମ୍ବରାଡ଼ ବାଲୁଙ୍କେଶ୍ୱର ମହାଦେବଙ୍କ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣୀ ଯାତ୍ରା କଥା କହିବା ପାଇଁ ବର୍ତ୍ତମାନ ଆମେ ଆପଣମାନଙ୍କୁ ଗୋଲବଜାର ବୁଦ୍ଧରୁ ନେଇଯାଉଛୁ ପିରିବାବା ଛକ ବୁଦ୍ଧକୁ, ଯେଉଁଠି ଆପଣ ଶୁଣିପାରିବେ ପରବର୍ତ୍ତୀ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ, କିନ୍ତୁ ଏହି ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
3: ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ପର୍ଯ୍ୟାୟର ଶୋଭାଯାତ୍ରା ଆରମ୍ଭ ହୋଇନାହିଁ, କିନ୍ତୁ ଧୀରେ ଧୀରେ ଜନଗହଳିର ବୃଦ୍ଧି ଘଟିଛି ଆମେ ଦେଖୁଛୁ। ଆମ ସମ୍ମୁଖରେ ଶ୍ରଦ୍ଧାଳୁ ଭକ୍ତମାନେ ସମସ୍ତେ ଅପେକ୍ଷା କରି ରହିଛନ୍ତି ଯେ ଶୋଭାଯାତ୍ରା କେତେବେଳେ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟର ଶୋଭାଯାତ୍ରା ସକାଳେ ସମାପ୍ତ ହୋଇଛି, କିଛି ସମୟ ପାଇଁ ବିଶ୍ରାମ ନେଇଛନ୍ତି କଳାକାରମାନେ।

0: ଉଦ୍ୟୋକ୍ତା ମାନେ ଏବଂ ପରବର୍ତ୍ତୀ ପର୍ଯ୍ୟାୟର ଶୋଭାଯାତ୍ରା ପାଇଁ ସେମାନେ ପ୍ରସ୍ତୁତ ହେଉଛନ୍ତି। ଦର୍ଶକମାନଙ୍କର ଆଗ୍ରହ ଉତ୍କଣ୍ଠାର ସହିତ ସମସ୍ତେ ଅପେକ୍ଷା କରି ରହିଛନ୍ତି ଏ ଶୋଭାଯାତ୍ରାକୁ କିପରି ଉପଭୋଗ କରିବେ। ଏବଂ ଛୋଟ ଛୋଟ ଛୁଆଙ୍କୁ ନେଇ ତାଙ୍କର ଅଭିଭାବକମାନେ ଛାଇର ଆଶ୍ରୟ ନେଇଛନ୍ତି। ପାଗ ଶୀତଷଷ୍ଠୀ ଯାତ୍ରା ପାଇଁ ଅନୁକୂଳ ହୋଇଛି। ବିଗତ କିଛି ଦିନ ଭିତରେ ଅସରାଏ ଦୁଇ ଅସରା ବର୍ଷା ହୋଇସାରିଛି, ତେଣୁ କିଛି ଶୀତଳତା ଅନୁଭବ କରାଯାଉଛି। ଏବଂ ଆମେ ଯେଉଁ ସ୍ଥାନରେ ବସିଛୁ ଆମେ ଲକ୍ଷ୍ୟ କରୁଛୁ ଯେ ଉଦ୍ୟୋକ୍ତାମାନେ ପ୍ରସ୍ତୁତ ହେଉଛନ୍ତି ପରବର୍ତ୍ତୀ ପର୍ଯ୍ୟାୟରେ ଯାତ୍ରା ଆରମ୍ଭ କରିବା ପାଇଁ। ତ ଶୀତଳଷଷ୍ଠୀ ଯାତ୍ରା ଯେଉଁ ବ୍ରାହ୍ମଣମାନେ ପ୍ରଥମେ ଆସିଥିଲେ, ସମ୍ବଲପୁରର ଚତୁର୍ଥ ରାଜା ବଳିଆର ସିଂ ନନ୍ଦ ତିହାଡ଼ି ହୋତା ମିଶ୍ର ସାଙ୍ଗିଆ ଯେଉଁ ବ୍ରାହ୍ମଣମାନଙ୍କୁ ଆଣିଥିଲେ ଏବଂ ସେମାନେ ହୋତାପଡ଼ାରେ ସେମାନେ ରହୁଥିଲେ, ଯାହାକୁ କୁଞ୍ଜେଲପଡ଼ା ବୋଲି କୁହାଯାଉଛି, ଏବଂ ସେମାନେ ପ୍ରଥମେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ ବାଲିବନ୍ଧା ସୋମନାଥ ମନ୍ଦିରରେ। ଏବଂ ପୁରୀରେ ଯେମିତି ଶୀତଳଷଷ୍ଠୀ ଯାତ୍ରା ହୁଏ ସେହି ଶୈଳୀରେ ସେମାନେ ଯାତ୍ରା ଆରମ୍ଭ କରିଥିଲେ ବୋଲି ଆମେ ଯାହା ଶୁଣିଛୁ ଏବଂ ଆମେ ଯାହା ଇତିହାସ ଜାଣିବାକୁ ପାଉଛୁ। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏ ଯାତ୍ରାର ପରିବର୍ତ୍ତନ ଘଟିଛି, ଲୋକାଚାରକୁ ପ୍ରବେଶ କରାଯାଇଛି ଏ ଶିବ ବିବାହରେ। ଏବଂ ଏ ଶୀତଳଷଷ୍ଠୀ ଯାତ୍ରାର ଅୟମ ଆରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଠାରୁ। ଅକ୍ଷୟ ତୃତୀୟା ଶାସ୍ତ୍ର ପୁରାଣରେ ଏହାର ମର୍ଯ୍ୟାଦାକୁ ସମସ୍ତେ ସ୍ୱୀକାର କରନ୍ତି। ଅକ୍ଷୟ ତୃତୀୟା ଦିନ ଅକ୍ଷିମୁଠି ଚାଷୀକୂଳ ଅକ୍ଷିମୁଠିକୁ ଏମାନେ ଧାନ କୃଷି କାର୍ଯ୍ୟର ଅୟମ ଆରମ୍ଭ ଦିନ ଅକ୍ଷିମୁଠି ଛୁଇଁଥାନ୍ତି ଏବଂ ପୂଜା ଆରାଧନା କରିଥାନ୍ତି ଏବଂ ନିଜ କିଆରୀରେ ସେମାନେ କୃଷିକ୍ଷେତ୍ରର ଉପାସନା କରନ୍ତି, ପ୍ରକୃତିକୁ ଉପାସନା କରନ୍ତି। ଏବଂ ଅକ୍ଷୟ ତୃତୀୟା ଦିନ ଜଗନ୍ନାଥଙ୍କର ରଥ ନିର୍ମାଣ ଶୁଭାରମ୍ଭ ହୁଏ, ଅକ୍ଷୟ ତୃତୀୟା ଦିନ ଚନ୍ଦନ ଯାତ୍ରା ଆରମ୍ଭ ହୁଏ। ତେଣୁ ଭାରତୀୟ ସଂସ୍କୃତିରେ ଅକ୍ଷୟ ତୃତୀୟାର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ସେହି ଅକ୍ଷୟ ତୃତୀୟା ହେଉଛି ଶୀତଷଷ୍ଠୀ ଯାତ୍ରାର ଅୟମ ଆରମ୍ଭ। ଅକ୍ଷୟ ତୃତୀୟା ଦିନ ହିଁ ଥାଳ ଉଠେ, ଯେଉଁ ଆମର ଲୋକାଚାର ରହିଛି ସେ ଲୋକାଚାର ଅନୁସାରେ ଶୀତଷଷ୍ଠୀର ପ୍ରଥମ ପର୍ଯ୍ୟାୟ ହେଉଛି ଥାଳ ଉଠିବା। ଥାଳ ଉଠିବାର ତାତ୍ପର୍ଯ୍ୟ ହେଉଛି ଶୀତଷଷ୍ଠୀ ଯାତ୍ରାର ଏଇଟା ହେଉଛି ଶୁଭାରମ୍ଭ। ପ୍ରତ୍ୟେକ ବର୍ଷ ବୈଶାଖ ଶୁକ୍ଳପକ୍ଷ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥାଏ। ଏହି ଦିନ ଥାଳ ଉଠେ ଓ ଅର୍ଥ ସଂଗ୍ରହ ଇତ୍ୟାଦି କରିବାର ଆରମ୍ଭ ହୁଏ। କନ୍ୟା ପିତା ହେବା ପାଇଁ ଉପଯୁକ୍ତ ଯୋଗ୍ୟ ପାତ୍ର ମଧ୍ୟ ସ୍ଥିର କରାଯାଏ। ପର୍ଭା ଓ ଅନ୍ୟାନ୍ୟ ବିବାହର ସାମଗ୍ରୀ ତିଆରି ହୁଏ ଏବଂ କିଣା ମଧ୍ୟ ହୁଏ। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ପତରପେଣ୍ଡି। ଏଇ ଯେଉଁ ଲୋକାଚାରଟି ରହିଛି ଏ ଲୋକାଚାରଟି ସମ୍ବଲପୁରବାସୀ ସମସ୍ତେ ପ୍ରାୟ ଜାଣନ୍ତି ଏବଂ ସମସ୍ତେ ଅପେକ୍ଷା କରିଥାନ୍ତି ଯେ ଶୀତଳଷଷ୍ଠୀ ଯାତ୍ରା ଆସିଲେ ଏଇ ଏଇ କାର୍ଯ୍ୟକ୍ରମ କିପରି ହେବ ଏବଂ ଉଦ୍ୟୋକ୍ତାମାନେ ଏ କାର୍ଯ୍ୟକ୍ରମକୁ କେମିତି ସଫଳତାର ସହିତ ସେମାନେ ସମାପନ କରିବେ, ସମସ୍ତେ ଏହାକୁ ଅପେକ୍ଷା କରିଥାନ୍ତି ଏହାକୁ ଦେଖିବା ପାଇଁ। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ପତରପେଣ୍ଡି। ଜ୍ୟେଷ୍ଠ ଶୁକ୍ଳ ପ୍ରତିପଦା ଠାରୁ ଜ୍ୟେଷ୍ଠ ଶୁକ୍ଳ ତୃତୀୟା ତିଥି ଯାଏ ନିଜର ସୁବିଧା ଅନୁସାରେ ପତରପେଣ୍ଡି ବା ନିର୍ବନ୍ଧ ହୁଏ, ଏହାକୁ ପିନ୍ଧାଣି କୁହାଯାଏ। ଶିବଙ୍କର ପିତା କନ୍ୟା ପିତା ଘରକୁ ଯାଇ ଶିବଙ୍କର ବିବାହ ସମ୍ବନ୍ଧରେ ପ୍ରସ୍ତାବ ଦିଅନ୍ତି। ସପ୍ତର୍ଷି ଅର୍ଥାତ୍ ସାତ ଜଣ ଋଷି ବା ବ୍ରାହ୍ମଣ କନ୍ୟା ପିତା ଘରକୁ ଯାଇ ଶିବଙ୍କର ବିବାହ ସମ୍ବନ୍ଧରେ ପ୍ରସ୍ତାବ ଦିଅନ୍ତି। ଜ୍ଞାତି ବନ୍ଧୁ ବାନ୍ଧବ ମଧ୍ୟ ସାଙ୍ଗରେ ଯାଆନ୍ତି। କନ୍ୟାର ପିତାମାତା ସ୍ୱୀକୃତିରେ ତାଙ୍କ ଘରେ ସ୍ୱର୍ଗୀ ଅର୍ଥାତ୍ ଶାଳପତ୍ର ପେଣ୍ଡାଏ ସେ ତାଙ୍କ ଘରେ ଥୋଇଦିଅନ୍ତି, ସେ ହେଉଛି ସାକ୍ଷୀ। ଏବଂ ବରପିତା ଜ୍ଞାତି ବନ୍ଧୁଙ୍କ ସହିତ ଚୁଡ଼ି ସିନ୍ଦୁର ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଦେଇ ପରସ୍ପର ବିବାହ ବିଷୟରେ କଥାବାର୍ତ୍ତା କରନ୍ତି। ସେ ଅନୁସାରେ ବିବାହ ଲଗ୍ନ ଓ ଦିନ ସ୍ଥିର ହୁଏ, ଏହାକୁ ପତରପେଣ୍ଡି ବା ନିର୍ବନ୍ଧ କୁହାଯାଏ। କନ୍ୟା ପିତା ସମୁଧି ଓ ଜ୍ଞାତିବନ୍ଧୁଙ୍କୁ ପାନ ଭୋଜନରେ ଆପ୍ୟାୟିତ କରନ୍ତି। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ନିୟୁତା ବା ଦେବ ନିମନ୍ତ୍ରଣ। ତା ପରଦିନ ହୁଏ ଗୁଆଗୁଣ୍ଡା ଅର୍ଥାତ୍ ବିବାହ ନିମନ୍ତ୍ରଣ। ଲୋକନାଥ ବାବାଙ୍କର ଜାଗେଶ୍ୱର ବାବାଙ୍କର ତରଫରୁ ହନୁମାନଜୀ ସମସ୍ତ ଦେବତା ଋଷି ମୁନି ଆଦିଙ୍କୁ ଗୁଆ ହଳଦୀ ଦେଇ ନିମନ୍ତ୍ରଣ କରନ୍ତି। ବାଲୁକେଶ୍ୱର ବାବାଙ୍କର ତରଫରୁ ନୃସିଂହ ଭଗବାନଙ୍କର ଦ୍ୱାରା ନିମନ୍ତ୍ରଣ ହୁଏ, ଏଣୁ ଏହାକୁ ନୃସିଂହ ନିୟୁତା ବୋଲି କୁହାଯାଏ। ଏହି ନିମନ୍ତ୍ରଣ ଉତ୍ସବରେ ଏକ ବିରାଟ ପଟୁଆର ଯାତ୍ରା ହୁଏ। ବାଣ ଫୋଟକା ଫୁଟେ, ଘଣ୍ଟ ଶଙ୍ଖର ବାଦ୍ୟ ହୁଏ, ମୃଦଙ୍ଗ କରତାଳ ସମ୍ପ୍ରଦା ଦଳ ଦୁଲଦୁଲି ନାଦରେ ଗଗନ ପବନ ମୁଖରିତ ହୋଇଯାଉଥାଏ। ଏବଂ ଦୁଲଦୁଲି ସହ ନଚିନିଆମାନେ ସେମାନଙ୍କର ନୃତ୍ୟ ପରିବେଷଣ କରନ୍ତି। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଗଣ୍ଠଲା ହିଟା ବା ବିବାହ ପୂର୍ବରୁ ବିଗତ ବର୍ଷ ଯେଉଁମାନେ କନ୍ୟା ପିତାମାତା ହୋଇଥିବେ ସେମାନେ ତା ପରଦିନ ଆସି ଯେ ଯେଉଁ ଶିବ ପାର୍ବତୀଙ୍କର ବିବାହ ସମୟରେ ଯେଉଁ ଗଇଁଠାଳ ପଡ଼ିଥିବ ସେଇ ଗଇଁଠାଳକୁ ସେମାନେ ଖୋଲି ଦିଅନ୍ତି ଏବଂ ଚଳିତ ବର୍ଷ ଯେଉଁ କନ୍ୟା ପିତାମାତା ହୋଇଥିବେ ତାଙ୍କୁ ପାର୍ବତୀଙ୍କୁ ସେମାନେ ନିଜ ଗୃହକୁ ନିଅନ୍ତି ଏବଂ ଏହିଭଳି ଭାବରେ ଗଣ୍ଠଲା ହିଟା କାର୍ଯ୍ୟକ୍ରମ ହୁଏ ଏବଂ ସେ ଯାଆନ୍ତି ମାତା ପାର୍ବତୀ ଯାଆନ୍ତି ନୂତନ ପିତାମାତାଙ୍କର ଗୃହକୁ ଏବଂ ଏ କାର୍ଯ୍ୟକ୍ରମ ସରିଲା ପରେ ରାତିରେ ବିବାହ ଉତ୍ସବ ହୁଏ ଏବଂ ବରକନ୍ୟାଙ୍କର ଆଗମନ ହୁଏ। ତା ପରଦିନ ବାବା ସଦାଶିବ ମାତା ପାର୍ବତୀଙ୍କ ସହିତ ବିଶାଳ ଜନଗହଳିରେ ସ୍ୱମନ୍ଦିରକୁ ବାହୁଡ଼ି ଆସନ୍ତି। ଶୀତଳଷଷ୍ଠୀ ଏ ହେଉଛି ତାର ପରମ୍ପରା, ସାରା ସହର ଲୋକ ଗହଳିରେ ପୂର୍ଣ୍ଣ। ବର୍ତ୍ତମାନ ଶୀତଳଷଷ୍ଠୀ ଯାତ୍ରା ଗୋଟେ ବ୍ୟାପକ ରୂପ ଧାରଣ କଲାଣି। ଆଜି ସମ୍ବଲପୁର ଜିଲ୍ଲାରେ କେବଳ ସମ୍ବଲପୁର ସହରରେ 20ରୁ ଅଧିକ ଶିବାଳୟରେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ ହେଉଛି ଏବଂ ପ୍ରତ୍ୟେକ ଯାତ୍ରା କମିଟି ନିଜ ନିଜ ଯାତ୍ରାକୁ କେମିତି ସଫଳତାର ସହିତ ସମାପନ କରିବେ ସେମାନେ ଗଳଧର୍ମ ହୋଇ ଦୀର୍ଘ ଗୋଟିଏ ମାସ ପର୍ଯ୍ୟନ୍ତ ପରିଶ୍ରମ କରି ଏ ଯାତ୍ରାକୁ ସଫଳତା କେମିତି କରିବେ ସେ ଦିଗରେ ସେମାନେ ଯତ୍ନବାନ ହୁଅନ୍ତି। ମୁଁ ଦେଖିବାକୁ ପାଉଛି ବର୍ତ୍ତମାନ ଯେଉଁ ଉଦ୍ୟୋକ୍ତାମାନେ ଅଛନ୍ତି ସେମାନେ ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାକୁ ଆହୁରି ସୁଦୂର ପ୍ରସାରୀ କରିବା ପାଇଁ କେମିତି ପ୍ରୟାସ କରୁଛନ୍ତି ସେ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ମନୋଜ କୁମାର ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: ଜଗତ ପିତରୋ ବନ୍ଦେ ପାର୍ବତୀ ପରମେଶ୍ୱର। ଭଗବାନ ଶଙ୍କର ଓ ମା ପାର୍ବତୀଙ୍କ ଶୁଭ ପରିଣୟ ଯେଉଁ ଉତ୍ସବ ଧୀରେ ଧୀରେ ଲୋକମାନଙ୍କର ସମାଗମ ବଢ଼ିବାରେ ଲାଗିଲାଣି ଏବଂ ଆଜି ଯେଉଁ ପବିତ୍ର ପରିଣୟ ପରବର୍ତ୍ତୀ ଯେଉଁ ସହର ପରିକ୍ରମାର ଯେଉଁ ମଧୁର ସୁନ୍ଦର ମୁହୂର୍ତ୍ତରେ ଶୀତଳଷଷ୍ଠୀ ପର୍ବରେ ସମସ୍ତଙ୍କୁ ଆଉ ଥରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଶିବ ବିବାହ ସରିଯାଇଛି ଏବଂ କନ୍ୟା ଏବଂ ଶିବ ପାର୍ବତୀ ଉଭୟେ ଆଜି ସହର ପରିକ୍ରମା କରିବେ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଭଗବାନ ଶଙ୍କର ଓ ମା ପାର୍ବତୀଙ୍କ ଶୁଭ ପରିଣୟ ଜ୍ୟେଷ୍ଠ ଶୁକ୍ଲପକ୍ଷ ପଞ୍ଚମୀ ଦିନ ଆରଣ୍ୟକ ପଞ୍ଚମୀ ବୋଲି ଯାହାକୁ ଶାସ୍ତ୍ରୀୟ ଭାଷାରେ କୁହାଯାଏ ସେହିଦିନ ପ୍ରଦୋଷ ସମୟରେ ଅନୁଷ୍ଠିତ ହୁଏ ଏବଂ ପରବର୍ତ୍ତୀ ଦିନ ଜ୍ୟେଷ୍ଠ ଶୁକ୍ଲ ଷଷ୍ଠୀ ଯାହା ଆଜି ଦିବସରେ ବରବଧୂ ଭାବରେ ସମସ୍ତ ନରନାରୀଙ୍କୁ କୃପା ଦୃଷ୍ଟିରେ ସିକ୍ତ କରିବା ପାଇଁ ଶିବ ପାର୍ବତୀ ସହର ପରିକ୍ରମା କରନ୍ତି। ଭଗବାନ ଶିବ ଓ ମା ପାର୍ବତୀଙ୍କ ଶୁଭ ପରିଣୟରେ ଯେଉଁ ବ୍ୟାପକ ଆୟୋଜନ ଏ ବ୍ୟାପକ ଆୟୋଜନରେ ଆଜି ସାରା ସହର ଶତୃଷ୍ଣ ନୟନରେ କେମିତି ଦର୍ଶନ କରିବ କେମିତି ଦେଖିବେ ସେମାନେ ତାଙ୍କର ମାଙ୍କୁ ଏବଂ ଭଗବାନ ଶଙ୍କରଙ୍କୁ ଦେଖିବେ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କୁ ଦର୍ଶନ କରିବେ ସେଇ ଆଖିରେ ଅନେଇ ରହିଛନ୍ତି। ଏବଂ ଏଇ ତିଥିଟିର ନାଁ କାହିଁକି ଶୀତଳଷଷ୍ଠୀ ହେଲା ସେ ବିଷୟରେ ଶାସ୍ତ୍ରୀୟ ଭାଷାରେ ଗୋଟେ ସାମାନ୍ୟ ଅନୁଶୀଳନ ମୁଁ କରୁଛି। ଧର୍ମେନ କୃତ୍ୱା ମିଳନମ୍ ହି ଶୀତଳମ୍ ବୋଧେନ ଭକ୍ତ୍ୟା ମିଳନମ୍ ହି ଶୀତଳମ୍ ଧର୍ମେନ କୃତ୍ୱା ମିଳନମ୍ ହି ଶୀତଳମ୍ ବୋଧେନ ଭକ୍ତ୍ୟା ମିଳନମ୍ ହି ଶୀତଳମ୍ କ୍ଷେତ୍ରେନ ବୃଷ୍ଟା ମିଳନମ୍ ହି ଶୀତଳମ୍ ଶିବେନମ୍ ଶକ୍ତ୍ୟା ମିଳନମ୍ ହି ଶୀତଳମ୍ କ୍ଷେତ୍ରେନ ବୃଷ୍ଟ ମିଳନମ୍ ହି ଶୀତଳମ୍ ଶିବେନ ଶକ୍ତ୍ୟା ମିଳନମ୍ ହି ଶୀତଳମ୍। ଯେତେବେଳେ ଯାଏ ଧର୍ମ ସହିତ କ୍ରିୟା ବା କର୍ମର ମିଳନ ହୁଏ ସେତେବେଳେ ତାହା ହୋଇଯାଏ ଶୀତଳ। ବୋଧ କହିଲେ ଜ୍ଞାନ, ଜ୍ଞାନ ଓ ଭକ୍ତିର ମିଳନ। ଏଇ ଯେତେବେଳେ ବୋଧ ଏବଂ ଜ୍ଞାନର ମିଳନ ଘଟେ, ଜ୍ଞାନ ଓ ଭକ୍ତିର ମିଳନ ଘଟେ ସେତେବେଳେ ତାହା ଫଳପ୍ରସୂ ହୁଏ। ଶ୍ରଦ୍ଧାବାନ ଲଭତେ ଜ୍ଞାନ, ଜ୍ଞାନ ନଥାଇ ଭକ୍ତିର ସ୍ଥିତି ନଥାଏ। ଶ୍ରଦ୍ଧା ରତିରେ ଭକ୍ତିରେ ଅନୁକ୍ରମୀ ଶ୍ରତି ବୋଲି ଗୋଟେ ଶ୍ଳୋକ ଅଛି। ପ୍ରଥମେ ଶ୍ରଦ୍ଧା, ତାପରେ ଜ୍ଞାନ, ତାପରେ ରତି ଭକ୍ତି। ପ୍ରଥମେ ଶ୍ରଦ୍ଧା, ଯେଉଁଠାରେ ଆମେ କ୍ଷେତ୍ରରେ ଶସ୍ୟ ଉତ୍ପାଦନ ପାଇଁ କୃଷି କରିବା, ଏହି ଗ୍ରୀଷ୍ମ ପରେ ଆଷାଢ଼ ଆସିବ, ରଜ ସଂକ୍ରାନ୍ତି ପରେ ପରେ ଆଷାଢ଼ ଆସି ସମଗ୍ର ଧରିତ୍ରୀକୁ ଉଷ୍ମ उष्मता प्रदान करे, शांत कर दिए। शिवंक सहित शक्तिंकर मिलन

0: ମହାଭାରତ ରଣୁଶାସନ ପର୍ବର ଗୋଟିଏ ଶ୍ଳୋକକୁ ମନେ ପକାଇ ଦେଉଛି। ତୀର୍ଥଯାତ୍ରା ଉପସର୍ଗରେ ଗୋଟିଏ ଶ୍ଳୋକ, ଅଗ୍ନିଜ୍ୱାଳ ମହାଜ୍ୱାଳ ଅତି ଧୂମ୍ର ହୁତ ହବି। ଶିବଙ୍କର ଗୋଟିଏ ନାମ ହେଉଛି ମହାଜ୍ୱାଳ, ଶିବଙ୍କର ଗୋଟେ ବଡ଼ ନାମ ହେଉଛି ମହାଜ୍ୱାଳ। ଦୁର୍ଗା ସହସ୍ର ନାମରେ ମା ପାର୍ବତୀଙ୍କର ନାମ ହେଉଛି ଶୀତଳା, ଶଶିମଣ୍ଡଳ ମଧ୍ୟସ୍ଥା ଶୀତଳାମ୍ବୁ ନିବାସିନୀ, ଅର୍ଥାତ୍ ମହାଜ୍ୱାଳଙ୍କ ସହିତ ଶୀତଳାଙ୍କର ମିଳନ। ଭଗବାନ ଶଙ୍କର ଜ୍ୱାଳାଙ୍କୁ ସାତ କରିବା ପାଇଁ ଭଗବାନ ଶଙ୍କର ମା ପାର୍ବତୀଙ୍କ ମିଳନକୁ ଏ ଜଗତର ପ୍ରଶାନ୍ତିକାରକ, ମଙ୍ଗଳକାରକ, ଶାନ୍ତିକାରକ, ଶୀତଳ ଷଷ୍ଠୀ ପ୍ରଶାନ୍ତି ବିଧାନ ବିଧାନ ନିମନ୍ତେ ଚାରିଟି ମୁଖ୍ୟ କାର୍ଯ୍ୟକୁ ନିର୍ବାହ କରୁଥିବା ଆମେ ଜାଣୁ। ଧର୍ମ ସହିତ କ୍ରିୟାର ସାଂସାରିକ ଶୀତଳତା, ବୋଧ ସହିତ ଭକ୍ତିର ସାଂସାରିକ ଶୀତଳତା, କ୍ଷେତ୍ର ସହିତ ବୃଷ୍ଟିର ବ୍ୟବହାରିକ ଶୀତଳତା, ଶିବଙ୍କ ସହିତ ଶକ୍ତିର ପରମାର୍ଥିକ ଶୀତଳତା, ଆଉ ଦୁଇଟି ଶୀତଳତା ବି ଭକ୍ତମାନଙ୍କୁ ମିଳିଥାଏ, କୃପାରୂପକ ଶୀତଳତା ଓ କରୁଣାରୂପକ ଶୀତଳତା। ଏହି କେନ୍ଦ୍ର ଦିବ୍ୟ ଅନୁଭୂତି ପାଇବା ଆମ ସମସ୍ତଙ୍କର ଧ୍ୟେୟ ହେଉ। ନମୋ ଶିବାଭ୍ୟମ୍ ନମୋ ଯୌବନାଭ୍ୟମ୍ ପରାଶ୍ୱର ଲିଙ୍ଗିତ ନମୋ ବିଗ୍ରହାଭ୍ୟମ୍ ନାଗେନ୍ଦ୍ର କନ୍ୟା ବୃଷକେତିନାଭ୍ୟମ୍ ନମୋ ନମ ଶଙ୍କର ପାର୍ବତୀଭ୍ୟମ୍। ମୁଁ ପରବର୍ତ୍ତୀ ଉଦ୍ଘୋଷଣା ପାଇଁ ଡକ୍ଟର ସୁଜିତ ଭୂଷଣଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
1: ଶିବଙ୍କର ଯେତେବେଳେ ଆମେ ଆଲୋଚନା କରୁ, ଶିବଙ୍କର ଆରାଧନା ଉପରେ ଯାହାଙ୍କର ସବୁଥିରୁ ବେଶୀ ଭାଷ୍ୟ ଅଛି, ବେଶୀ ଟୀକା ଅଛି, ଏବଂ ଯିଏ ଶିବଙ୍କୁ ଗୋଟେ ଲୋକାଚାରରେ ତାଙ୍କୁ ଏବଂ ଆଧ୍ୟାତ୍ମିକତା ଭାରତ ତାଙ୍କର ବୋଧେ ପରିଚୟ ଦେଇଥିଲେ, ସେ ହେଲେ ଆଦି ଶଙ୍କରାଚାର୍ଯ୍ୟ। ଆଦି ଶଙ୍କରାଚାର୍ଯ୍ୟଙ୍କର ବେଦ ସ୍ରୋତରେ ଲେଖା ଅଛି, ଶିବ ହେଉଛନ୍ତି ପଶୁନାମ ପତି ପାପନାଶମ ପରେଶମ, ସେ ସମଗ୍ର ପାପର ନାଶକାରକ, ସମଗ୍ର ପଶୁ ଜଗତର ସେ ହେଲେ ସ୍ୱୟଂ ନାଥ ଏବଂ ସେ ହେଲେ ପରେଶମ। ତେଣୁ ଶିବଙ୍କ କଥାଟା ଆଲୋଚନା କଲେ ଆଜି ଯେତେବେଳେ ଆମେ ଶୀତଳ ଷଷ୍ଠୀଟା ଦେଖୁଛୁ, ଏହି ସମଗ୍ର କଥାଟା ନେଇ ମାନବ ସମାଜ ତାଙ୍କୁ ଅନେଇ ରଖିଛି, ଅନେଇ ବସିଛି, ଯେ ସେତେବେଳେ ସେ ଯୁଗଳ ମୂର୍ତ୍ତି ହେଇକରି ସମ୍ବଲପୁର ରାଜରାସ୍ତାରେ ଆସିବେ ଏବଂ ମଣିଷ ତାଙ୍କର ଦର୍ଶନ କରିବ ଏବଂ ଦର୍ଶନ ହେଇକି ତା'ର ସମଗ୍ର ପାପ ସେ ଖଣ୍ଡନ କରିବ, ଏବଂ ପାପ ଯେତେବେଳେ ଖଣ୍ଡନ ହେବ ଶିବ ତାକୁ ଆଶୀର୍ବାଦ ପ୍ରାପ୍ତ କରିବେ ଏବଂ ଯୁଗଳ ମୂର୍ତ୍ତି ତାଙ୍କୁ ସମଗ୍ର ଜୀବନରେ ଗୋଟେ ନୈତିକତାର ଜୀବନ ପାଇଁ ଆଶୀର୍ବାଦ ପ୍ରଦାନ କରିବେ। ଆମ ସାମ୍ନାରେ ଏବେ ଯେ ସମଗ୍ର ମାନବ ସମାଜ ଯେ ଉତ୍କଣ୍ଠିତ ହୋଇ ବସିଥିଲା, ଏବେ ଆନନ୍ଦରେ ଉଲ୍ଲସିତ ହେଉଛି, ନୃତ୍ୟ ଏବଂ ସଙ୍ଗୀତରେ ମଧ୍ୟ ବିଭୋର ହେବାକୁ ଆରମ୍ଭ ହେବାକୁ ଯାଉଛି। ଆପଣମାନେ କିଛି ଶ୍ରବଣ କରିପାରୁଥିବେ, ଆମ ସାମ୍ନାରେ କିଛି ନୃତ୍ୟ ଏବଂ ସଙ୍ଗୀତର ଆୟୋଜନ ମଧ୍ୟ ଚାଲିଛି, ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶୀତଳ ଷଷ୍ଠୀରେ ଯେ ଆଧ୍ୟାତ୍ମିକତା ଧାର୍ମିକତା ମଧ୍ୟରେ ଲୋକ ସଂସ୍କୃତିର ଯେଉଁ ସମନ୍ୱୟଟି ଏଥିରେ ଆଲୋଚନା ଚାଲିଥିବ। ଆପଣମାନେ ଦେଖିପାରୁଥିବେ, ଶୁଣିପାରୁଥିବେ, ଗୋଟେ ଶ୍ରବଣ କରିପାରୁଥିବେ, ଅନୁଭବ କରିପାରୁଥିବେ, ଏ ଅଞ୍ଚଳର ଗୋଟେ ଯେଉଁ ଅନୁଭବ, ଏ ଅଞ୍ଚଳର ଯେଉଁ ଆବେଗ, ଏ ଅଞ୍ଚଳର ଯେଉଁ ଉତ୍ସୁକତା, ଏ ଅଞ୍ଚଳର ଯେଉଁ ଖୁସି ଏବଂ ଆନନ୍ଦର ସମନ୍ୱୟ, ଏହି ସମସ୍ତକୁ ନେଇକରି ଆଗାମୀ ଯେଉଁ ଭାଷ୍ୟ ଅଛି, ଆଗାମୀ ଯେଉଁ ଧାରା ବିବରଣୀ ଅଛି, ଆମେ କିଛି ସମୟ ପରେ ବିଜ୍ଞାପନ ପରେ ତାକୁ ଆପଣ ପ୍ରତ୍ୟକ୍ଷ ଭାବରେ ପୁନଶ୍ଚ ଶୁଣିପାରିବେ।
2: ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍,
3: ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍
2: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍।
3: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
2: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
3: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲ୍ଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ

0: ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ।
2: ଗୋଲବଜାର ଛକରୁ କହୁଛି ଡକ୍ଟର ଦ୍ୱାରିକାନାଥ ନାୟକ। କିଛି ସମୟ ପୂର୍ବରୁ ଗୋଲବଜାର ଛକଟା ଲୋକମାନଙ୍କର ଉପସ୍ଥିତି କମ୍ ଥିଲା, ଏବେ ଦେଖିବାକୁ ପାଉଛି ପ୍ରାୟ ଜନାକୀର୍ଣ୍ଣ ହୋଇଗଲାଣି, ଲୋକାରଣ୍ୟ ହୋଇଗଲାଣି, ଆଉ କଳାକାରମାନେ ଧୀରେ ଧୀରେ ରଥାରୂଢ଼ ହୋଇଗଲେଣି, ରେକର୍ଡ଼ ବାଜିବାକୁ ବସିଲାଣି, ଆଉ କିଛି ମୁହୂର୍ତ୍ତ ଭିତରେ ନୃତ୍ୟ ଗୀତ ସବୁ ଆରମ୍ଭ ହୋଇଯିବ। ଯାହାକୁ ଦେଖିବା ପାଇଁ, ଯାହାକୁ ଶୁଣିବା ପାଇଁ ଏ ପାଖାପାଖି ଅଞ୍ଚଳର ବିଭିନ୍ନ ଗ୍ରାମାନ୍ତରରୁ ଲୋକମାନେ ଭକ୍ତମାନେ ଆସି ରୂଢ଼ ହୋଇଗଲେଣି, ଯାହା ଏକ ବର୍ଷ ପାଇଁ ତାଙ୍କୁ ଅପେକ୍ଷା କରିବା ପାଇଁ ପଡ଼ିଥିଲା। ଆମେ ଲକ୍ଷ୍ୟ କରିଛୁ ଯେତେବେଳେ ନନ୍ଦପଡ଼ାର ବାଲୁକେଶ୍ୱର ବାବା ଏବଂ ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କର ଏଇଭଳିଆ ପୃଥିବୀ ପ୍ରଦକ୍ଷିଣ ଶୋଭାଯାତ୍ରା ଆୟୋଜିତ ହେଉଥିଲା, ସେତେବେଳେ ବାଇ ନାଚ ଅଣାଯାଉଥିଲା ରାୟପୁରରୁ କଲିକତାରୁ, ବାଇମାନଙ୍କର ପ୍ରଭୁତ୍ୱ ରହୁଥିଲା, ବିଭିନ୍ନ ରଥମାନଙ୍କୁ ବାଇମାନେ ନାଚ କରୁଥିଲେ ଏବଂ ତାକୁ ଦେଖିବା ପାଇଁ ଯୁବକମାନଙ୍କ ଉତ୍ତ୍ୟକ୍ତ ଅବସ୍ଥାରେ ରୁଣ୍ଡ ହେଉଥିଲେ। ଏଇ ମୋଦିପଡ଼ାର ଜାଗେଶ୍ୱର ବାବା ଯେତେବେଳେ 1974 ମସିହାରେ ତାଙ୍କର ଯାତ୍ରା ଆରମ୍ଭ ହୋଇଗଲା, ତାପରେ ଦେଖିବାକୁ ମିଳିଲା ଆଉ ବାଇମାନେ ଆସିଲେ ନାହିଁ, କିଛି ପ୍ରତିରୋଧ କରାହେଲା, କିଛି ବିରୋଧ କରାହେଲା, ବାଇମାନଙ୍କ ଜାଗାରେ ରେକର୍ଡ଼ ଡ୍ୟାନ୍ସ ନର୍ତ୍ତକୀମାନେ ଆସିଲେ, ବିଭିନ୍ନ ପ୍ରକାର ଯୌନ ଉଦ୍ଦୀପକ ପୋଷାକ ପିନ୍ଧି ସେମାନେ ରଥାରୂଢ଼ ହୋଇ ନୃତ୍ୟ କଲେ, ସେଥିରେ ମଧ୍ୟ ଯୁବକମାନେ ତଳେ ଥାଇ ମଧ୍ୟ ଉତ୍ତ୍ୟକ୍ତ ଭାବରେ ନୃତ୍ୟ କରିବାକୁ ଆରମ୍ଭ କଲେ। ଧୀରେ ଧୀରେ ଶୀତଳଷଷ୍ଠୀ ଯାତ୍ରା ସଂସ୍କାର ହେଲା। ଏଇ କିଛି 10-15 ବର୍ଷ ହେଲା ଏହା ନିଜ ଅଞ୍ଚଳର ଏବଂ ସମଗ୍ର ଭାରତ ବର୍ଷର ଲୋକ ସଂସ୍କୃତିର ପ୍ରାଧାନ୍ୟ ଦେଖିବାକୁ ମିଳୁଛି, ଲୋକନୃତ୍ୟର ପ୍ରାଧାନ୍ୟ ଦେଖିବାକୁ ମିଳୁଛି, ଏହା ସତ କଥା। ଏବେ ବି ଆମେ ପ୍ରଥମ ଆରମ୍ଭରୁ ଯାତ୍ରାର ଆରମ୍ଭରେ ଯେଉଁ କିନ୍ତୁଟି ରଥ ଥାଏ ସେଥିରେ ଯେଉଁ ନର୍ତ୍ତକୀମାନେ ନୃତ୍ୟ କରୁଥାନ୍ତି, କିଛି ଯୌନ ଉଦ୍ଦୀପକ ମୁଦ୍ରା ସେମାନେ ଲୋକମାନଙ୍କୁ ଦେଖାଇଥାନ୍ତି, ଏବଂ ଶେଷରେ ଯାଇ ମହାପ୍ରଭୁଙ୍କର ମୁଖ୍ୟ ମେଢ଼ ଆମ ସାମ୍ନାକୁ ଆସିଯାଏ। ଏହାର କାରଣ ଯଦି ଆମେ ନିରୀକ୍ଷିବା ଖୋଜିବା, ଭାରତବର୍ଷର ବହୁତ ଗୁଡ଼ିଏ ମନ୍ଦିରର ବାହାରେ ଆପଣମାନେ ଦେଖିବେ ଯୌନ ଉଦ୍ଦୀପକ ମୂର୍ତ୍ତିଗୁଡ଼ିକୁ ଆପଣ ଲକ୍ଷ୍ୟ କରିବେ, ତାର ମୋହରେ ନ ଆସି ଯେଉଁ ଭକ୍ତ ଗର୍ଭଗୃହକୁ ଯାଏ ସେ ହିଁ ଈଶ୍ୱରଙ୍କୁ ଆତ୍ମାରେ ଅନୁଭବ କରେ, କେବଳ ଆଖିରେ ଦେଖେ ନାହିଁ, ଆତ୍ମାରେ ମଧ୍ୟ ତାଙ୍କ ସ୍ୱରୂପ ଲେଖି ହୋଇଯାଏ। ଠିକ୍ ସେହିପରି ଏ ଶୀତଳଷଷ୍ଠୀ ଯାତ୍ରାର କିଛି ରଥ ଗଲାପରେ, କିଛି ନୃତ୍ୟ ଗଲାପରେ, ଡାଲଖାଇ ରସରକେଲି ଆଦି କିନ୍ନରମାନଙ୍କ ନୃତ୍ୟ ହେଉ, ହାଇଦ୍ରାବାଦ କଲିକତା ଆଡ଼ୁ ଆସିଥିବା ନର୍ତ୍ତକୀମାନଙ୍କର ରେକର୍ଡ଼ ଡ୍ୟାନ୍ସ ହେଉ, ବା କଟକ ଅଞ୍ଚଳରୁ ଆସିଥିବା ଅର୍କେଷ୍ଟ୍ରା ହେଉ, ଏହିସବୁ ପାର ହୋଇଗଲା ପରେ ଘଣ୍ଟ ବାଜିବ, ଶଙ୍ଖ ବାଜିବ, ମୃଦଙ୍ଗ ବାଜିବ, ଏବଂ ସର୍ବଶେଷରେ ନବ୍ୟ ବିବାହିତ ଶିବ ପାର୍ବତୀଙ୍କର ସୁନ୍ଦର ମୂର୍ତ୍ତି ସବୁ ବିରାଟ ମେଢ଼ ଆକାରରେ ଦେଖାଯିବ। ଏ ନୃତ୍ୟ ଦେଖି ଦେଖି ଯେଉଁ ଭକ୍ତମାନେ ଆସୁଥିବେ ସେମାନେ ଭୁଲିଯିବେ ଯେ ଆମେ ଯୌନ ଉଦ୍ଦୀପକ ନୃତ୍ୟ ଦେଖି ଆସିଛୁ। ସେ ଘଣ୍ଟ ମାଡ଼ରେ, ଶଙ୍ଖ ନାଦରେ, ମୃଦଙ୍ଗ ବାଜଣାରେ, ସମ୍ପର୍ଦ୍ଧା ନୃତ୍ୟ ଦେଖି ତାଙ୍କ ଅନ୍ତର ଭିତରଟା ସ୍ୱଚ୍ଛ ହୋଇଯିବ, ଏବଂ ଶିବ ପାର୍ବତୀଙ୍କର ନବ୍ୟବିବାହିତ ରୂପ ଦେଖି ନତମସ୍ତକ ହୋଇଯିବ। ଏହା ହିଁ ହେଉଛି ତା'ର କାରଣ। ଏହା ସମାଜର ସଂସ୍କାର ଉପରେ ନିର୍ଭର କରେ, ଯେଉଁମାନେ ଆୟୋଜନ କରୁଛନ୍ତି ତାଙ୍କର ସଂସ୍କାର ଉପରେ ନିର୍ଭର କରେ ଯେ ଯାତ୍ରାକୁ କେତେ ସ୍ୱଚ୍ଛ, କେତେ ପବିତ୍ର କରିବା, ଭକ୍ତମାନଙ୍କର ହୃଦୟକୁ କେମିତି ଆକର୍ଷଣ କରିବା, ଏଇଟା ସେମାନଙ୍କ ଦାୟିତ୍ୱ। ମୁଁ ଲକ୍ଷ୍ୟ କରୁଛି ଝାଡ଼ୁଆପଡ଼ାର ସ୍ୱେଚ୍ଛାସେବୀମାନେ ନର୍ତ୍ତକୀମାନଙ୍କୁ ଆଣି ରଥାଡ଼ କରିସାରିଲେଣି, ଆମ ଆଖି ଆଗରେ କିଛି ରଥରେ ନୃତ୍ୟ ମଧ୍ୟ ଆରମ୍ଭ ହୋଇଗଲାଣି। ନିଜେ ସ୍ୱୟଂ ଶିବ ତ ନଟରାଜ, ସେ ନୃତ୍ୟ ଏବଂ ନାଟକର ସ୍ରଷ୍ଟା, ତାଙ୍କ ବାହାଘରରେ ପୃଥିବୀ ପ୍ରଦକ୍ଷିଣ ଶୋଭାଯାତ୍ରାରେ ନୃତ୍ୟ ଗୀତ ନ ହେବ ତ ଆଉ କାହା ବାହାଘରରେ ହେବ, ତାହା ହିଁ ଲକ୍ଷ୍ୟ କରିବାକୁ ପଡ଼ୁଛି। ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଆସି ପହଞ୍ଚି ଛୁଆ ପୁତା ଧରି ସେମାନେ ଆସିଗଲେଣି। ଛୁଆମାନେ କହୁଛନ୍ତି କିଏ ମୋତେ ଚକ୍ରିଟିଏ କିଣିଦିଅ, କିଏ କହୁଛି ମୋତେ ବେଲୁନ୍ଟିଏ କିଣିଦିଅ ବାପା, କିଏ କଦଳୀଟିଏ କିଣିଦିଅ, ମୋତେ ବମ୍ବେକା ଲଡ଼ୁ କିଣିଦିଅ। ଏଇଭଳି କୋଳାହଳ ଭିତରେ

0: ଯାତ୍ରା ଏପର୍ଯ୍ୟନ୍ତ ଆଗକୁ ବଢ଼ି ନାହିଁ, ନୃତ୍ୟ ଗୀତ କିନ୍ତୁ ଆରମ୍ଭ ହୋଇଗଲାଣି। ବର୍ତ୍ତମାନ ମୁଁ ମାଇକ୍ରୋଫୋନ୍ ମୋର ବନ୍ଧୁ ଡକ୍ଟର ଶ୍ୟାମ ଭୋଇଙ୍କୁ ଅର୍ପଣ କରୁଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଯେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାର ଯେଉଁ ବିଶେଷତ୍ୱ, ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାର ଯେଉଁ ମହାନତା, ତାର ପରମ୍ପରା ସମ୍ପର୍କରେ, ଯେ ଶିବ ହେଉଛନ୍ତି ନଟରାଜ, ନଟମାନଙ୍କ ଭିତରେ ଯିଏ ଶ୍ରେଷ୍ଠ, ଯିଏ ରାଜା, ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇସାରିଛି ଏବଂ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ଭକ୍ତମାନେ ଅପେକ୍ଷା କରିଛନ୍ତି। ଶୋଭାଯାତ୍ରା ପୁଣି ଆରମ୍ଭ ହୋଇଛି, ଭକ୍ତମାନେ ଅପେକ୍ଷା କରୁଛନ୍ତି କେମିତି ନିଜ ସମ୍ମୁଖରେ ଭଗବାନ ଶଙ୍କର ଏବଂ ଜଗଜ୍ଜନନୀ ମାତା ପାର୍ବତୀଙ୍କର ଯୁଗଳ ମୂର୍ତ୍ତି ଦର୍ଶନ କରିବେ। ଆମେ ଗୋଲବଜାର ଛକରୁ ଆମେ ଦେଖୁଛୁ ଯେ ଧୀରେ ଧୀରେ ଧୀରେ ଧୀରେ ଦର୍ଶକମାନଙ୍କର, ଶ୍ରଦ୍ଧାଳୁ ଭକ୍ତମାନଙ୍କର ଗହଳି ବଢ଼ି ବଢ଼ି ଯାଉଛି। ସୂର୍ଯ୍ୟଙ୍କର ପ୍ରଖର ତେଜ ଟିକିଏ କମିଯାଇଛି, ସୂର୍ଯ୍ୟ ଦେବତା ମଧ୍ୟ ଟିକିଏ ପ୍ରସନ୍ନ ହୋଇଛନ୍ତି ଆମର ଶ୍ରଦ୍ଧାଳୁ ଭକ୍ତମାନଙ୍କ ଉପରେ, ଯେ ଭକ୍ତମାନେ କେତେ ଆଗ୍ରହର ସହିତ, କେତେ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ଯୁଗଳ ଦର୍ଶନ କରିବା ପାଇଁ। ଏପଟେ ରଥନାଚ ଚାଲିଛି, ସେପଟେ ରଥନାଚ ଚାଲିଛି, ମଝିରେ ଯେଉଁ ଗୋଟାଏ ମେଢ଼ ଅଛି, ଡକ୍ଟର ଗୌରୀ ଦାସ ପ୍ରଧାନ ଆପଣମାନଙ୍କୁ କହୁଥିଲେ ଯେଉଁ ମୋବାଇଲ ମାଧ୍ୟମରେ କେମିତି ବିଶ୍ୱବାସୀଙ୍କୁ ଦେଖାଇ ଦିଆଯାଉଛି ସମ୍ବଲପୁରର ଭବ୍ୟ ଏବଂ ଦିବ୍ୟ ଶୀତଳ ଷଷ୍ଠୀ ଯାତ୍ରାର ଦୃଶ୍ୟାବଳୀକୁ। ତେଣୁ ଆମେ ଅନୁଭବ କରୁଛନ୍ତି ଯେ ଆମେ ସମସ୍ତେ କିଭଳି ଭାବରେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରାରେ, ଏ ଯାତ୍ରାରେ ଆମେ କେମିତି ସାମିଲ ହୋଇଯାଉଛନ୍ତି ସମସ୍ତେ, ମହାପ୍ରଭୁଙ୍କର, ଦେବଦେବ ମହାଦେବଙ୍କର, ମାତା ପାର୍ବତୀଙ୍କର ଏ ଯାତ୍ରାରେ ଆମେ ସମସ୍ତେ ଜଣେ ଜଣେ ସହଯାତ୍ରୀ, ସହଯାତ୍ରୀ ଭକ୍ତ। ଆମ ସମସ୍ତଙ୍କ ଭିତରେ ଉତ୍କଣ୍ଠା ରହିଛି, ଆମ ସମସ୍ତଙ୍କ ଭିତରେ ଉତ୍ସାହ ରହିଛି, ଆମ ସମସ୍ତଙ୍କ ଭିତରେ ଆଶା ରହିଛି, ଅଭିପ୍ସା ରହିଛି। ମର୍ତ୍ତ୍ୟ ମଣ୍ଡଳରେ ଦେବ ଦମ୍ପତିଙ୍କର ଏଇ ଯେଉଁ ବିବାହ ଉତ୍ସବ ସମ୍ପୂର୍ଣ୍ଣ ଲୋକାଚାରରେ, ସମ୍ପୂର୍ଣ୍ଣ ଲୌକିକ ରୀତିରେ, ବୈଦିକ ନୀତିରେ ଏ ବାହାଘର ସମ୍ପନ୍ନ ହେଉଛି। ଆପଣମାନେ ପୂର୍ବରୁ ଶୁଣୁଥିଲେ ଡକ୍ଟର ଦ୍ୱାରିକାନାଥ ନାୟକ କହୁଥିଲେ ଯେ ଥାଳ ଉଠା ପର୍ବ ଯେଉଁ ଅନୁଷ୍ଠିତ ହୁଏ ପବିତ୍ର ଅକ୍ଷୟ ତୃତୀୟା ତିଥିଠାରୁ, ସେହିଦିନଠାରୁ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଅୟମ ଆରମ୍ଭ ହୁଏ ଏବଂ ମୁଖ୍ୟ ଯାତ୍ରା ଯେତେବେଳେ ଆରମ୍ଭ ହୁଏ ପତରପେଣିରୁ ଆରମ୍ଭ ହୁଏ, ଯେତେବେଳେ ଦେବଦେବ ମହାଦେବଙ୍କର ବରପିତା ଯିଏ ହୋଇଥାନ୍ତି, ସପ୍ତ ଋଷିଙ୍କ ସହିତ ସେ ବାହାରି ଯାଆନ୍ତି କନ୍ୟା ଅନ୍ୱେଷଣରେ ଏବଂ କନ୍ୟା ଯେତେବେଳେ ଠାବ ହୁଏ ସେଇଠି ନିର୍ବନ୍ଧ ସମ୍ପନ୍ନ ହୁଏ, ଶାଳପତ୍ରର ଯେଉଁ ବିଡ଼ା ଆଦାନ ପ୍ରଦାନ ହୁଏ ଏବଂ ବାହାଘର ସ୍ଥିର ହୋଇଯାଏ ସମ୍ପୂର୍ଣ୍ଣ ଲୋକାଚାରରେ। ତେଣୁ ଗୋଟେ ସାମାଜିକ ସ୍ୱୀକୃତି, ବିବାହ ପାଇଁ ଆବଶ୍ୟକ ସାମାଜିକ ସ୍ୱୀକୃତି। ଆମେ ଦେଖୁ ଯେ ଦେବତା ଏବଂ ଦେବୀଙ୍କର ବାହାଘର ସମ୍ପୂର୍ଣ୍ଣ ଲୋକାଚାରରେ, ଲୌକିକ ରୀତିନୀତି ଅନୁସାରେ ସମାଜ ଭିତରେ କେମିତି ସମ୍ପନ୍ନ ହେଉଛି। ଏଇଠି ଦେବଦେବ ମହାଦେବ ଏବଂ ମାତା ପାର୍ବତୀ ଏମାନେ ମାନବୀ, ଏମାନେ ମାନବୀ ରୂପରେ ହିଁ ବର୍ତ୍ତରେ ତାଙ୍କର ଲୀଳା ଯେମିତି ରଚନା କରୁଛନ୍ତି। ଏଇଥରର ଶୀତଳ ଷଷ୍ଠୀ ଯାତ୍ରାକୁ ଅତ୍ୟନ୍ତ ଭବ୍ୟ, ଅତ୍ୟନ୍ତ ଦିବ୍ୟ ଏବଂ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ଯାତ୍ରା କମିଟିର ସଦସ୍ୟମାନେ ଯତ୍ପରୁ ନାସ୍ତି ଚେଷ୍ଟା କରିଛନ୍ତି ଏବଂ ସମ୍ବଲପୁରରେ ଦେଖିବାକୁ ମିଳୁଛି 10,000 କଳାକାରଙ୍କର ମହାକୁମ୍ଭ। ଏଇଠି ଆମେ ଦେଖୁଛୁ ଲୋକ ସଂସ୍କୃତି, ଲୋକ ପରମ୍ପରାର କେମିତି ତାର ରହିଛି ଗୁରୁତ୍ୱ ଆମେ ଅନୁଭବ କରିପାରୁଛନ୍ତି, ଲୋକ ସଂସ୍କୃତି, ଲୋକ ପରମ୍ପରା, ଲୋକାଚାର। ତେଣୁ ଏଇଠି ଆମର ରହିଛି ସଂସ୍କାର, ଏଇଠି ରହିଛି ଆମର ସଂସ୍କୃତି। ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ସାଥୀ ଉଦ୍ଘୋଷକ ଡକ୍ଟର ଦୋରିଦାସ ପ୍ରଧାନ ମହୋଦୟଙ୍କୁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି।
2: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ ମହାଶୟ। ଆମେ ଶୁଣୁଥିଲେ କେଉଁଭଳି ଭାବରେ ଲୋକନାଥ ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା ଏବେ ସାଂସ୍କୃତିକ ଯାତ୍ରାରେ ଆମ ସାମ୍ନାରେ ଉତ୍ସାହର ସହ ଗତି କରୁଛି। ଆମ ଠିକ୍ ସାମ୍ନାରେ ବୈଦ୍ୟନାଥ ଛକ ଆଡ଼ୁ ଆସୁଥିବା ରାସ୍ତାରେ ଏକ ରଥନୃତ୍ୟ ଦଳ, ଆମ ସାମ୍ନା ଏକ ରଥନୃତ୍ୟ ଦଳ ଏବଂ କୁଞ୍ଜେଲପଡ଼ା ଛକ ଆଡ଼କୁ ଆମେ ଦେଖୁଛୁ ତେଲେଙ୍ଗାନାରୁ ଆସିଥିବା ଏକ ଉତ୍କୃଷ୍ଟ ପଥନୃତ୍ୟ ଦଳ ସେମାନଙ୍କର ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ସମସ୍ତଙ୍କ ମୁଣ୍ଡରେ ଗୋଲାପି ରଙ୍ଗର ପଗଡ଼ି, ଦେହରେ ବାଘ ଛାଳ ସଦୃଶ ୟୁନିଫର୍ମ, ସେଇ ଯେଉଁ ନୃତ୍ୟ ପରିପାଟି ନେଇ ବାଦ୍ୟବୃନ୍ଦ ପରିବେଷଣ କରି ଲୋକମାନଙ୍କୁ ତେଲେଙ୍ଗାନାର କଳା ପ୍ରଦର୍ଶନ କରିବା ପାଇଁ ସେମାନେ ଯେଉଁ ଆସି ଏଇ ମାଟିରେ ଉପନୀତ ହୋଇଛନ୍ତି, ଏଇ ଯାତ୍ରା ପ୍ରମାଣିତ କରିଦେଉଛି। ଯେଉଁ ମାଟିରେ, ଯେଉଁ ରାସ୍ତାରେ ଦୁଲଦୁଲି ବାଜା ବାଜେ, ଯେଉଁ ରାସ୍ତାରେ ସମ୍ପ୍ରଦାୟ ବାଜା ବାଜେ, ସେଇ

0: ନଟ ନଟରାଜ ତାଙ୍କ ବିବାହ ଯାତ୍ରାରେ ନୃତ୍ୟ ଦଳ ସମବେତ ନହେବେ ବା କିପରି କୁହାଯାଏ ତାଣ୍ଡବ ନୃତ୍ୟରୁ ଜଗତର ସୃଷ୍ଟି ସେ ସମଗ୍ର ସୃଷ୍ଟିକୁ ଧାରଣ କରନ୍ତି ତାଣ୍ଡବ ନୃତ୍ୟ ମଧ୍ୟରେ ତାଙ୍କ ନଟରାଜ ପ୍ରତିମା କହେ ଉପର ଡାହାଣ ହସ୍ତରେ ଧରନ୍ତି ଡମ୍ବରୁ ଯାହାର ଶବ୍ଦରୁ ସୃଷ୍ଟିର ପ୍ରାରମ୍ଭ ଯିଏ ଏଇଭଳି ଭାବରେ ପୃଥିବୀକୁ ନୃତ୍ୟମୟ କରିପାରନ୍ତି ଯିଏ ଏଇଭଳି ଭାବରେ ପୃଥିବୀକୁ ଲାସ୍ୟମୟ କରିପାରନ୍ତି ଯିଏ ଏଇଭଳି ଭାବରେ ପୃଥିବୀକୁ ଆନନ୍ଦମୟ କରିପାରନ୍ତି ସେଇ ଦେବଦେବ ମହାଦେବଙ୍କ ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କ ମନ୍ଦିର ଲେଉଟାଣୀ ଯାତ୍ରାରେ ରଥ ଉପରେ ନୃତ୍ୟ କରୁଥିବା ନର୍ତ୍ତକୀଟିଏ ପଥରେ ନୃତ୍ୟ କରୁଥିବା ଲୋକ କଳାକାରଟିଏ ଏମାନଙ୍କ ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ଯେ ନୃତ୍ୟାନନ୍ଦ ପରିବେଷଣ କରା ନଯିବ ତାହା ଆମେ କହିବା କିପରି ଏଇଟା ହିଁ ଆମେ ଦେଖୁଛୁ। ଏ ନୃତ୍ୟକୁ ଦେଖିବା ପାଇଁ ସ୍ୱୟଂ ପବନ ଦେବତା ଏବଂ ମେଘ ଦେବତା ସେମାନେ ବି ଆକାଶରେ ପହଞ୍ଚିଗଲେଣି। ଆଜି ସକାଳୁ କାର୍ଯ୍ୟକ୍ରମ ଆରମ୍ଭ କଲାବେଳକୁ ଆମେ ଡରୁଥିଲୁ କେବଳ ସୂର୍ଯ୍ୟ ଦେବତା ଷଷ୍ଠୀ ଯାତ୍ରା ଦେଖିବେ କି, କିନ୍ତୁ ଏବେ ମେଘ ଦେବତା ମଧ୍ୟ ଆମ ସହିତ ସାମିଲ ହୋଇଗଲେଣି। ଏ ଷଷ୍ଠୀ ଯାତ୍ରାରେ କଳାକାରମାନଙ୍କୁ ଦେଖିବା ପାଇଁ ସେ ବି ଆସିକି ମୁହଁ ଦେଖେଇଲେଣି। ମେଘ ଯେପରି ମୁହଁ ଦେଖେଇଲେଣି, ପବନ ଦେବତା ମଧ୍ୟ ସାଥି ଦେଲେଣି। ସେ ବି କହିଲେ ମୁଁ ବି ସମ୍ବଲପୁର ଆସିବି, ଷଷ୍ଠୀ ଯାତ୍ରା ଦେଖିବି। ସୂର୍ଯ୍ୟ ଦେବତା, ମେଘ ଦେବତା, ପବନ ଦେବତା, ସବୁ ଦେବତାମାନେ ବର୍ତ୍ତମାନ ସମ୍ବଲପୁରରେ ଆସି ଷଷ୍ଠୀ ଯାତ୍ରା ଦେଖିଲା ବେଳେ ଆମକୁ ଲାଗୁଛି ଏ ମାଟି ଏବେ ଆନନ୍ଦମୟ ପ୍ରବାହରେ ପରିବାହିତ ହେଉଛି। ଯେଉଁ ଯାତ୍ରା ସଂସ୍କୃତିର କଥା କହେ, ଯେଉଁ ଯାତ୍ରା ପରମ୍ପରାର କଥା କହେ, ଯେଉଁ ଯାତ୍ରା ଇତିହାସର କଥା କହେ, ଯେଉଁ ଯାତ୍ରା ଅସ୍ମିତାର କଥା କହେ, ସେଇ ଯାତ୍ରା ଯେ ଏଇଭଳି ମଧୁମୟ ନ ହେବ, ଆନନ୍ଦମୟ ନ ହେବ, ପ୍ରାଣମୟ ନ ହେବ, ପ୍ରାଚୁର୍ଯ୍ୟମୟ ନ ହେବ, ଆମେ କହିବା କିପରି। ଏଇଭଳି ଯାତ୍ରାର କଥା ଆମେ ଆପଣମାନଙ୍କୁ ଆଉ ଏକ ବୁଦ୍ଧରୁ ପୀର ବାବା ଛକ ବୁଦ୍ଧରୁ ଯେଉଁଠି ବରାଡ଼ ବାଲୁଙ୍କେଶ୍ୱର ମହାଦେବ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣି କରୁଛନ୍ତି ସେହି କଥା କହିବା ପାଇଁ ଆମେ ବର୍ତ୍ତମାନ ଆପଣମାନଙ୍କୁ ନେଇଯାଉଛୁ ପୀର ବାବା ଛକ ବୁଥ ନମ୍ବର 1କୁ। ପରବର୍ତ୍ତୀ ଧାରା ବିବରଣୀ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
3: ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ଷଷ୍ଠୀ ତିଥିରୁ ପୃଥିବୀ କ୍ରମକ୍ରମେ ଉତ୍ତରୋତ୍ତର ଶୀତଳତା ପ୍ରାପ୍ତ ହୁଏ ବୋଲି ଭାରତୀୟ ଜ୍ୟୋତିତତ୍ତ୍ୱବିଦ୍ମାନେ ମତ ଦିଅନ୍ତି। କାରଣ ସୂର୍ଯ୍ୟଙ୍କର ଗତିକ୍ରମରେ ଦୁଇଟି ଗତି ସ୍ଥିର କରାଯାଇଛି। ମହାବିଷୁବ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଦକ୍ଷିଣରୁ ଉତ୍ତରାୟଣକୁ ଅଗ୍ରସର ହେଉଥିବା ବେଳେ ଜଳ ବିଷୁବ ସଂକ୍ରାନ୍ତି ଠାରୁ ସେ ଉତ୍ତରରୁ ଦକ୍ଷିଣାୟନକୁ ଗତି କରନ୍ତି। ସୂର୍ଯ୍ୟଙ୍କର ଗତିକ୍ରମରେ ଆକାଶରେ ମେଘ ସୃଷ୍ଟି ହୁଏ। ସୂର୍ଯ୍ୟ ରଶ୍ମି ଦ୍ୱାରା ଶୋଷିତ ହୋଇ ଆକାଶରେ ଭାସୁଥିବା ଜଳକଣା ବା ମେଘ ଶୀତଳତାର ସ୍ପର୍ଶ ପାଇ ଘନୀଭୂତ ହୁଏ। ଘନୀଭୂତ ଜଳକଣାର ସମନ୍ୱୟରେ ବର୍ଷା ହୁଏ। ଏହି ବର୍ଷା ରୂପକ ରେତକୁ ଧାରଣ କରି ମାତା ଗର୍ଭଧାରଣ କରେ ଓ ସୃଷ୍ଟିକାରିଣୀ ହୁଏ। ତହିଁରୁ ପ୍ରକୃତି, ଶସ୍ୟ ଓ ଜୀବ ଆଦି ଜାତ ହୁଅନ୍ତି। ସୃଷ୍ଟି ପାଇଁ ମିଳନର ଆବଶ୍ୟକ ହେଉଥିବାରୁ ମିଳନ ପାଇଁ ବିଶ୍ୱ ପିତା ଓ ବିଶ୍ୱ ମାତାଙ୍କର ବିବାହ କର୍ମର ମଧ୍ୟ ଆବଶ୍ୟକ ପଡ଼ିଥାଏ। ଆକାଶ ଓ ପୃଥିବୀର ମିଳନ କେବଳ ବର୍ଷା ଋତୁରେ ହିଁ ଏକ ସବୁଜ ପ୍ରାକୃତିକ ପରିବେଶର ସୃଷ୍ଟି ପାଇଁ ଏହି ମିଳନ ହିଁ ଆଧାର ରୂପେ ଗୃହୀତ ହୋଇଥାଏ। ଶିବଶକ୍ତିଙ୍କ ମିଳନ ଭିତରେ ସମସ୍ତ ଜୀବଜଗତର ସୃଷ୍ଟି ସଙ୍ଗେ ସଙ୍ଗେ ସମସ୍ତ ପ୍ରାକୃତିକ ପରିବେଶର ସୃଷ୍ଟି ସମ୍ଭବ ହୁଏ ବୋଲି ବିଜ୍ଞାନସମ୍ମତ ଭାବେ बहु प्राचीन कालर।

0: ଶୋଭାଯାତ୍ରା ନୃତ୍ୟ ନ ହବ ବା କେମିତି, ତେଣୁ ତାକୁ ନଟରାଜ ନାମରେ ଅଭିହିତ କରାଯାଏ। ତାଙ୍କର ନୃତ୍ୟ ଛନ୍ଦରେ ଏ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି ସ୍ଥିତି ଏବଂ ବିନାଶ, ଏ ଜଗତର ସମସ୍ତ ପ୍ରକ୍ରିୟା ତାଙ୍କର ଅଙ୍ଗ ସମ୍ଭୂତ ଅଟେ। ଏ ଜଗତର ସମସ୍ତ ଶବ୍ଦ ତଥା କଥା ସମୂହ ତାଙ୍କର ବଚନ, ଚନ୍ଦ୍ର ପରକାଦି ତାଙ୍କର ଭୂଷଣ ଏବଂ ସତ୍ୟଗୁଣ ତାଙ୍କର ଅନ୍ତର୍ନିହିତ ପ୍ରକୃତି ଅଟେ। ତାଙ୍କର ଇଚ୍ଛା ଶକ୍ତି ବିନା ସମସ୍ତ ପ୍ରକୃତି ଜଡ଼ ଓ ସ୍ଥିର। ତାଙ୍କ ଡମ୍ବରୁର ଅପୂର୍ବ ଧ୍ୱନିରେ ସମସ୍ତ ଜଗତ ଜାଗ୍ରତ ଏବଂ ନୃତ୍ୟ ଛନ୍ଦରେ ପରିଚାଳିତ। ଶିବ ବା ମହାଦେବ ସେ ସଦାସର୍ବଦା ନର୍ତ୍ତନ ପ୍ରିୟ। ଆମର ଗୋଟେ ଶାସ୍ତ୍ର ଅଛି ଯାହାକୁ କୁହାଯାଏ ଶିବ ପ୍ରଦୋଷ ସ୍ତୋତ୍ର, ସେଥିରେ ବର୍ଣ୍ଣିତ ଅଛି ଯେ ନଟରାଜ ଶିବ ପ୍ରତ୍ୟେକ କୈଳାସ ପର୍ବତରେ ସାନ୍ଧ୍ୟ ତାଣ୍ଡବ ପ୍ରଦର୍ଶନ କରନ୍ତି। ଏହି ସାନ୍ଧ୍ୟ ତାଣ୍ଡବ ସମ୍ପର୍କରେ ପୁରାଣ କହୁଛି ଯେ ତିନିପୁର ମାତାଙ୍କୁ ସୁବର୍ଣ୍ଣ ସିଂହାସନରେ ବସାଇ ବିଭିନ୍ନ ରତ୍ନରେ ବିଭୂଷିତ ହୋଇ ଷୋଳପାଣି କୈଳାସରେ ନୃତ୍ୟ କରନ୍ତି ଏବଂ ଦେବଦେବୀଗଣ ଚତୁଃପାର୍ଶ୍ୱରେ ଏକତ୍ରିତ ହୁଅନ୍ତି। ଗନ୍ଧର୍ବ, ଯକ୍ଷ, ପୌନଗ, ସୁରଗ, ସିଦ୍ଧ, ସାଧ୍ୟ, ବିଦ୍ୟାଧର, ଅମର, ଅପ୍ସରା ଓ ତିନିପୁରରେ ଥିବା ପ୍ରାଣୀଗଣ ଏହି ପବିତ୍ର ନୃତ୍ୟ ଦେଖିବାକୁ ଏବଂ ପବିତ୍ର ସଙ୍ଗୀତ ଶୁଣିବାକୁ ସନ୍ଧ୍ୟାକାଳରେ ଏକତ୍ରିତ ହୋଇଥାନ୍ତି। ଶୈବ ଗ୍ରନ୍ଥମାନଙ୍କରେ ଏଭଳି ନୃତ୍ୟର ମଧ୍ୟ ଉଲ୍ଲେଖ ଆମେ ଦେଖିବାକୁ ପାଉ। ଓଡ଼ିଶାର ଜଗନ୍ନାଥ ମନ୍ଦିରର ଭୋଗମଣ୍ଡପରେ ଋଷଭ ଉପରେ ଷଡ଼ଭୁଜ ଶିବ ଏତାଦୃଶ ନୃତ୍ୟ କରୁଥିବାର ଦୁଇଟି ନୃତ୍ୟ ଲକ୍ଷ୍ୟ କରାଯାଏ। ତନ୍ମଧ୍ୟରୁ ଗୋଟିଏ ହେଉଛି ପୁରାପୁରି ନଗ୍ନ ମୂର୍ତ୍ତି। ଶିବଙ୍କର ନୃତ୍ୟକୁ ଆମେ କହୁଛୁ ସାଣ୍ଡବ ବୋଲି। ଏହି ନୃତ୍ୟକୁ ଆମେ ସାତ ଭାଗରେ ବିଭକ୍ତ କରୁଛୁ, ଆନନ୍ଦ ତାଣ୍ଡବ, ସାନ୍ଧ୍ୟ ତାଣ୍ଡବ, କାଳିକା ତାଣ୍ଡବ, ତ୍ରିପୁରା ତାଣ୍ଡବ, ସଂହାର ତାଣ୍ଡବ, ଗୌରୀ ତାଣ୍ଡବ ଏବଂ ଉମା ତାଣ୍ଡବ। ଉମା ଓ ଗୌରୀଙ୍କ ସହିତ ଶିବ ଯେଉଁ ନୃତ୍ୟ କରିଥାନ୍ତି ତାହା ତାଙ୍କର ତାମସିକ ଭାବର ଦ୍ୟୋତକ ଅଟେ। ଶିବ ବୀରଭଦ୍ର ବା ନଟଭୈରବ ଭାବରେ ଶ୍ମଶାନରେ ରହି ନୃତ୍ୟ କରନ୍ତି। ତାହାକୁ ଅନୁସରଣ କରି ସମ୍ବଲପୁରରେ ଆୟୋଜିତ ହେଉଥିବା ଏହି ବିରାଟ ଶୀତଳଷଷ୍ଠୀ ଯାତ୍ରାରେ ସମଗ୍ର ଭାରତବର୍ଷରୁ ନିର୍ବାଚିତ କରି ନୃତ୍ୟ ଦଳମାନଙ୍କୁ ଆମନ୍ତ୍ରିତ କରାଯାଏ, ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଏ। ମୁଁ ଦେଖିବାକୁ ପାଉଛି ସମଗ୍ର ଗୋଲବଜାର ଅଞ୍ଚଳଟି ଜନାରଣ୍ୟ ହୋଇଗଲାଣି, ଠିଆ ହେବା ପାଇଁ ମଧ୍ୟ ଆଉ ଜାଗା ନାହିଁ। ରଥ ଗୁଡ଼ିକ ଧୀରେ ଧୀରେ ଆରମ୍ଭ କଲେଣି ଗଡ଼ିବାର, ଗୋଟାଏ ପରେ ଗୋଟାଏ ରଥ ଯେଉଁଥିରେ ନର୍ତ୍ତକୀମାନେ ନୃତ୍ୟ କରୁଛନ୍ତି ରେକର୍ଡ ନୃତ୍ୟର ତାଳେ ତାଳେ, ସେମାନେ ଧୀରେ ଧୀରେ ଧୀରେ ଧୀରେ ଆମ ସମ୍ମୁଖରୁ ଅତିକ୍ରାନ୍ତ ହେଉଛନ୍ତି। ତାଙ୍କ ପଛପଟରେ ଆଉ ଗୋଟେ ମୂର୍ତ୍ତି ଆସୁଛି, ପରବର୍ତ୍ତୀ ତାହାର ବିବରଣୀ ପ୍ରଦାନ କରିବା ପାଇଁ ମୁଁ ଡକ୍ଟର ଶ୍ୟାମ ଭୋଇଙ୍କୁ ମାଇକ୍ରୋଫୋନ୍ ଦେଉଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଯେ କିଭଳି ଭାବରେ ବର୍ତ୍ତମାନ ଗୋଲବଜାର ଛକରେ ଭକ୍ତମାନଙ୍କର ଗହଳି ବଢ଼ିବାରେ ଲାଗିଛି ଏବଂ ଧୀରେ ଧୀରେ ଧୀରେ ଧୀରେ ରଥମାନେ ଆଗକୁ ଆଗକୁ ଅତିକ୍ରମ କରୁଛନ୍ତି, ବଢ଼ୁଛନ୍ତି। ଲୋକମାନଙ୍କ ଭିତରେ ଥିବା, ଭକ୍ତମାନଙ୍କର ଭିତରେ ଥିବା ଉତ୍ସାହ ଉଦ୍ଦୀପନାକୁ ବେଶ ଲକ୍ଷ୍ୟ କରି ହେଉଛି। କେମିତି ସେ ପରମ ମୁହୂର୍ତ୍ତକୁ ସମସ୍ତେ ଅପେକ୍ଷା କରିଛନ୍ତି, ସେ ପାବନ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଯେ କେତେବେଳେ ଭଗବାନ ଶଙ୍କର ଏବଂ ଦେବୀ ପାର୍ବତୀଙ୍କର ଯୁଗଳ ଦର୍ଶନ ସେମାନେ କରିବେ। ଗୋଟେ ବଡ଼ କଥା ହେଉଛି ସବୁଠାରୁ ଯେ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀ ତାଙ୍କର ଯୁଗଳ ମୂର୍ତ୍ତି ଦର୍ଶନ ଦେବା ପାଇଁ ସେମାନେ ଭକ୍ତ ସମୁଦାୟଙ୍କ ଗହଣକୁ ଆଗେଇ ଆସୁଛନ୍ତି ଏବଂ ବର୍ତ୍ତମାନ ଆମେ ଦେଖିପାରୁଛୁ ଆମ ସମ୍ମୁଖରେ କଳାକାରମାନେ ସୁନ୍ଦର ବାଘ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ପାଞ୍ଚ ଜଣ କଳାକାର ବାଘ ମୁଖା ପରିଧାନ କରି ଦେହରେ ଚିତା ପ୍ରଲେପିତ ହୋଇଛନ୍ତି ଏବଂ ସେମାନେ ବାଘର ଯେଉଁ ପଟା ପଟା ଦାଗ ଥାଏ ତାଙ୍କର ଦେହରେ ସେମିତିଆ ଦାଗ ସେମାନେ ଲଗେଇଛନ୍ତି ଏବଂ ସୁନ୍ଦର ଭାବରେ ଅଙ୍ଗଭଙ୍ଗୀ ପ୍ରଦର୍ଶନ କରିକି ସେମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି। ସେମାନେ ଜଣେ ଢୋଲକ ବଜାଉଛନ୍ତି, ଆଉ ଜଣେ ତାସା ବଜାଉଛନ୍ତି ଏବଂ ବିଭିନ୍ନ ଭଙ୍ଗୀରେ ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ସେମାନେ। ସେପଟେ ଆମେ ଦେଖୁଛୁ ପର୍ଭା ନାଚ ପ୍ରଦର୍ଶନ କରୁଛନ୍ତି ସୁଦୂରରୁ ଆସିଥିବା କଳାକାରମାନେ ଖୁବ୍ ସୁନ୍ଦର ଭାବରେ ପର୍ଭା ନାଚ ପ୍ରଦର୍ଶନ କରୁଛନ୍ତି।

0: कि सुंदर दृश्य कि मनोरम दृश्य भक्त मान आखि खुशी जा भक्त मैंने आग्रह सहित अपेक्षा करते दृश्य देखापी समस्त भितर नाही ना उत्साह नाही ना आनंद प्रकृत में समस्त भक्त समुदाय भितर जो पुलक रही बेस भारी पड़ू कि ठेला पेला लगी भक्त मान के गहली तेणु यही परम मुहूर्त को समस्त जमी अपेक्षा करते गोटाए पटे रथरे नृत्यांगना मान आकर्षित नृत्य प्रदर्शन आउ गोटे दिगरे अपर पार्श्वर नृत्यांगना मान रथ पर नृत्य प्रदर्शन मझे मोबाइल मध्यम देशवासी को बार्ता दिखाई जे मशाल ठार आरंभ होता संबलपुर शीतल षष्ठी यात्रा आज डिजिटल जुगरे केमी समग्र विश्व को संप्रसारित तार बार्ता दूचे एवं भक्त मान गहली ये यात्रा प्रति लोकंर जो श्रद्धा भगवान प्रति माँ पार्वती प्रति जो भक्ति और श्रद्धा ता बेस बाड़ी ही पड़ू चलित बर्ष संबलपुर जो शीतल षष्ठी यात्रा पाई आमे देखू जो नंदपड़ा झाड़ुआपड़ा और मुदीपड़ा समेत सहर प्राय 22 मंदिर शीतल षष्ठी यात्रा संपन्न होती गत काली शुक्लपक्ष षष्ठी तिथि ज्येष्ठ शुक्लपक्ष षष्ठी तिथि ब्राह्म मुहूर्त देव दंपति जो सुंदर विवाह संपन्न होती भव्य विवाह संपन्न होती गत काली राति जो शोभायात्रा आरंभ होती नगर शोभायात्रा नगर परिक्रमा यात्रा आरंभ होता सका 5टा बेले संपन्न होता है कलाकार मैंने विश्राम लेते पुणी जो कलाकार मैंने रथ उपर आसिक नृत्य प्रदर्शन कले अन्य कलाकार मैंने पादरे चली चली तले से माने सुंदर नृत्य प्रदर्शन करक्त मानक आकृष्ट कर नृत्य प्रदर्शन से मैंने भक्त मैंने देखापी अपेक्षा करते तेणु यू प्राय 10,000 कलाकार समावेश सांग को प्राय 4 कोटी टंका खर्च होवार अटकल करा कमिटी तरफ प्राय 400 वर्ष पुरतन संबलपुर विश्व प्रसिद्ध शीतल षष्ठी जित्रा नंदपड़ा झाड़ुआपड़ा मुदीपड़ा शीतल षष्ठी जित्रा कमिटी को नहीं गठित होता मिलित क्रियानुष्ठान कमिटी यही कमिटर सभापति रही समीर रंजन बाबू और कार्यकारी सभापति रही अमूल्य कुमार मिश्र आम देखू जे बमराड़ बालुंगेश्वर बाबा नंदपड़ा बर पितार जी दायित्व निर्वाह करुक्त रामशरण मिश्र कन्या पितामातार दायित्व यही वर्ष निर्वाह कर अवसरप्राप्त प्रशासनिक अधिकारी प्रदीप कुमार मिश्र और सहधर्मिणी बीणापाणी मिश्र बह पूजक जी पुरोहित रही पंडित शशांक शेखर मिश्र विवाह कार्य संपन्न होता द्वारा यात्रा कमिटी सभापति रही फणीभूषण मिश्र और संपादक प्रभुदत्त पंडा परवर्ती जदि आम देखा लोकनाथ बाबा झाड़ुआपड़ार जो लोकनाथ बाबा जो विवाह कार्य संपन्न होर पिता भाव में कार्य संपादन कर अमरनाथ सुपकार कन्या पितामाता जय विजय बेदी और पूनम बेदी विवाह पुरोहित महेन्द्र पूजारी मंदिर पूजक रामनाथ महापात्र यात्रा कमिटी सभापति रही सरोज दलपत और संजय कुमार मिश्र से ही भाव में मुदीपड़ार जागेश्वर बाबा जो शीतल षष्ठी यात्रा संपन्न होती बर पिता भाव में कार्य संपादन कर मधुसूदन नेगी कन्या पितामाता ब्रिजेश सोनी और सस्मिता सोनी बह पुरोहित होती कृष्णचंद्र पाणिग्राही मंदिर पूजक तारकेश्वर पंडा यात्रा कमिटी सभापति भाव में कार्य निर्वाह कर सुनील कुमार दास और गंगाधर भई तेणु यही तीनोटी यात्रा कमिटी बमराड़ बालुंकेश्वर बाबा यात्रा कमिटी व्यय अटकल रखी 90 लक्ष टंका लोकनाथ बाबा झाड़ुआपड़ा जो यात्रा कमिटी 75 लक्ष टंका व्यय अटकल रखी बेले आमर मुदीपड़ा जागेश्वर बाबा मंदिर कमिटी 50 लक्ष टंका व्यय अटकल वर्तमान परवर्ती धारा विवरणी प्रदान करने मु माइक्रोफोन हस्तांतर करुच्छी साथी उद्घोषक डॉक्टर गोरीदास प्रधान महोदय को
1: धन्यवाद डॉक्टर श्याम भई आम शुणुले जो धारा विवरणी कमिटी मानकर कथा से कमिटी मानकर आयोजन पूर्ण प्राण से चली शीतल षष्ठी मंदिर लेउटाणी यात्रा आम सामने भंजनगर बाघनाथ जो भि पथनृत्य करूँ ठीक से कलाहांडी आदिवासी नाच चली बाघनाच देहरे बाघ पटी मुंडरे बाघ मुखा पिंधि जे मैंने खरा को खातिर न खरी लांज हल मुंड हल तले नाच करूँ ठीक से कलाहांडी आसी कलाकार मैंने देहरे नील रंग बोली मुंडरे परर पगड़ी धरी हाथ में बर्छा धरी नृत्य करुंटी आम देखिपु रथ नृत्य पथ नृत्य आम देखिपु रथरे नाचुवा कलाकार मानू एवं तले उद्दाम आनंद नाचुवा युवक मानू ଗୋଲବଜାର ଛକ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇଯାଇଛି। ଏଠି ଯଦି ମୁଠାଏ ସୋରିଷ ବୁଣି ଦିଆଯିବ ବୋଧେ ତଳେ ପଡ଼ିବ ନାହିଁ। ଏଇଭଳି ଲୋକାରଣ୍ୟ ପରିବେଶରେ ଲୋକମାନଙ୍କର ଆନନ୍ଦ ଉଦ୍ଦୀପନାରେ ରଥରେ ନୃତ୍ୟ ଚାଲିଥିବା ବେଳେ ପଥରେ ନୃତ୍ୟ ଚାଲିଥିବା ବେଳେ ଆମ ଆଗରେ ନୃସିଂହ ମେଢ଼ର ପଞ୍ଚମୁଖ ହନୁମାନ ମେଢ଼ର ନୃତ୍ୟ ବଢ଼ି ଯାଇଥିବା ବେଳେ ଆମକୁ ଦେଖାଦେଲେଣି ମହାକାଳ ଶିବଙ୍କର ଝାଙ୍କି, ଯେଉଁଠି ରଥରେ ନୃତ୍ୟ ପଥରେ ନୃତ୍ୟ ପ୍ରଜ୍ଞାପନ ମେଢ଼ରେ ମହାକାଳ, ଲୋକମାନଙ୍କ ଭିତରେ ଭକ୍ତିଭାବ, ଲୋକମାନଙ୍କ ଭିତରେ ଆନନ୍ଦ ଉଦ୍ଦୀପନା। ସେଠି ଏ ମୁଣ୍ଡମାଳ ଦେଖି, ଲୋକ ଗହଳି ଦେଖି, ଆନନ୍ଦ ମୁଦ୍ରା ଦେଖି, ଲୋକମାନଙ୍କ ଭିତରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବାର ସ୍ୱେଚ୍ଛାସେବୀମାନଙ୍କ ତତ୍ପରତା ଦେଖି ଏହି ଉତ୍ସବର ମହାନତା ଆମକୁ ବିହଳିତ କରିଦେଉଛି। ଏଇମାନେ କେତେ ବର୍ଷ ଧରି ଏ ରାସ୍ତାରେ ନାଚି ନଥିବେ, ଯେଉଁମାନେ ବର୍ଷ ବର୍ଷ ଧରି ଅପେକ୍ଷା କରନ୍ତି, ଦିନ ଦିନ ଧରି ଅପେକ୍ଷା କରନ୍ତି ଷଷ୍ଠୀ ଯାତ୍ରା ଆସିଲେ ଆମେ ନାଚିବୁ ବୋଲି, ସେମାନେ ଆଜିର ଦିନରେ ନିଜକୁ ନିୟନ୍ତ୍ରଣ କରିବେ ବା କିପରି? ତାଙ୍କ ହାତ ବୋଲ ମାନୁନାହିଁ, ଗୋଡ଼ ବୋଲ ମାନୁନାହିଁ, ତାଙ୍କ ରକ୍ତ ତାତି ଯାଉଛି, ସେମାନେ ବି ନାଚୁଛନ୍ତି। ଆଜିର ଦିନରେ ଆମ ସମସ୍ତଙ୍କର ପରିଚୟ ଏକ ହେଇଯାଇଛି। ଆମେ କେତେ ପାଠ ପଢ଼ିଛୁ, କେଉଁ ପଦବୀରେ ଅଛୁ, କେଉଁ ଗାଁରେ ଆସିଛୁ, କେଉଁ ଭାଷାରେ କଥା ହେଉଛୁ, କେଉଁ ପୋଷାକ ପିନ୍ଧୁଛୁ, ସେମାନଙ୍କର କୌଣସି ପରିଚୟ ନାହିଁ। ଏକମାତ୍ର ପରିଚୟ ଆଜି ଆମେ ଦେବଦେବ ମହାଦେବଙ୍କ ମନ୍ଦିର ଲେଉଟାଣି ଯାତ୍ରା ଯାତ୍ରୀ। ଏଇ ଯାତ୍ରାରେ ଆମେ ନାଚିବୁ, ଆମେ ଆନନ୍ଦ ବାଣ୍ଟିବୁ, ଆମେ ବାଜା ବଜେଇବୁ, ଆମେ ମୁଦ୍ରା କରିବୁ, ଆମେ ମୁଖ ହଳେଇବୁ, ଆମର କର ହଲିବ, ଆମର ବାସ୍ତ ହଳିବ, ଏସବୁ ଦେଖେଇବା ଭିତରେ ସେମାନେ ମନେ ପକାଇ ଦେଉଛନ୍ତି ଏ ଯାତ୍ରାର ପ୍ରାଣ ପ୍ରବାହକୁ, ଏ ଯାତ୍ରାର ଆନନ୍ଦମୟତାକୁ। ଧନ୍ୟ ହଲ, ଧନ୍ୟ ହଲ ଆମାର ଜୀବନ ଜଗତରେ ଆନନ୍ଦେ ମାଝେ ଆମାର ନିମନ୍ତ୍ରଣ। ଏ ଆନନ୍ଦମୟତାର କଥା, ଯାତ୍ରାର କଥା, ସଂସ୍କୃତିର କଥା, ପ୍ରାଣ ପ୍ରବାହର କଥା ଆମେ ଆଗକୁ ଆପଣଙ୍କୁ ଆହୁରି କହିବୁ, କିନ୍ତୁ ବର୍ତ୍ତମାନ ଆପଣମାନଙ୍କୁ ଆମେ ନେଇଯାଉଛୁ ପରବର୍ତ୍ତୀ ବୁଥକୁ, ଯେଉଁ ବୁଥରୁ ଆପଣମାନେ ଶୁଣିପାରିବେ ନନ୍ଦପଡ଼ା ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା। ଏଇ ବିଜ୍ଞାପନ ବିରତି ପରେ
2: ମହାନଦୀ କୋଲଫିଲ୍ଡ ଲିମିଟେଡ୍,
3: ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡ ଲିମିଟେଡ୍
2: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲଫିଲ୍ଡ ଲିମିଟେଡ୍।
3: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
2: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
3: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
2: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡ ଲିମିଟେଡ୍।
4: ସମ୍ବଲପୁରର ଜନଜୀବନର ଅଙ୍ଗ ପାଲଟିଛି ଶୀତଳଷଷ୍ଠୀ ଯାତ୍ରା। ସମୟ ଗଡ଼ିବା ସହ ଶୀତଳଷଷ୍ଠୀ ଏକ ବିଶ୍ୱପ୍ରସିଦ୍ଧ ଗଣଯାତ୍ରାର ରୂପ ନେଇଛି। ମହାଦେବଙ୍କ ବରଯାତ୍ରୀ ଏବଂ ତତ୍ପରବର୍ତ୍ତୀ ଶୋଭାଯାତ୍ରାରେ ଭାଗ ନେବା ପାଇଁ ପଶ୍ଚିମ ଓଡ଼ିଶା, ପୁରୀ ତଥା ଛତିଶଗଡ଼ ଅଞ୍ଚଳର କଳାକାର ସ୍ୱତଃସ୍ଫୂର୍ତ୍ତ ଭାବେ ଭକ୍ତ ଏବଂ କଳାକାରମାନେ ଆସିଛନ୍ତି। କ୍ରମଶଃ ଏହି ଯାତ୍ରାର କଳିବର ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଏହିଭଳି ଅନେକ ପୁରୁଣା ଯାତ୍ରା ଓ ପର୍ବପର୍ବାଣି ସମୟ ସ୍ରୋତରେ ବନ୍ଦ ହୋଇଗଲା ବେଳେ ସମାଜର ଚାହିଦା ଅନୁଯାୟୀ ନିଜକୁ ଢାଳି ପାରିଥିବାରୁ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଏବେ ବଢ଼ି ବଢ଼ି ଚାଲିଛି। କେବଳ ସେତିକି ନୁହେଁ, 400 ବର୍ଷ ମଧ୍ୟରେ ଶୀତଳଷଷ୍ଠୀ ସମ୍ବଲପୁର ଜନଜୀବନ ଓ ଭାବଧାରାର ଅଭିନ୍ନ ଅଙ୍ଗ ହୋଇଯାଇଛି। ପ୍ରାଚୀନ କାଳରୁ ନନ୍ଦପଡ଼ା ଏବଂ ଝାଡ଼ୁଆପଡ଼ାର ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେ ପରେ ବିଂଶ ଶତାବ୍ଦୀରେ ମୁଦିପଡ଼ା ଏହା ଆରମ୍ଭ ହୋଇଥିଲା। ଚଳିତ ଶତାବ୍ଦୀରେ ବଡ଼ବଜାର, ଠାକୁରପଡ଼ା ସମେତ ଆହୁରି ଅନେକ ପଡ଼ାରେ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେଉଛି। ବର୍ଷକ ଥରେ ଶୀତଳଷଷ୍ଠୀ ଅବସରରେ ଦେବ ଦମ୍ପତିଙ୍କର।

0: ନବଯୌବନ ଦର୍ଶନ ପାଇଁ ସମ୍ବଲପୁରବାସୀ ଚାହିଁ ବସିଥାନ୍ତି। କେବଳ ସମ୍ବଲପୁର ନୁହେଁ, ସମଗ୍ର ଓଡ଼ିଶା, ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡର ଭକ୍ତମାନେ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଲୋକଙ୍କୁ ଭକ୍ତିଭାବରେ ଉଦ୍ବୁଦ୍ଧ କରିବା ବ୍ୟତୀତ କଳା ଓ ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଶୀତଷଷ୍ଠୀ ଯାତ୍ରାର ଭୂମିକା ଅତୁଳନୀୟ। ପ୍ରତିବର୍ଷ ବିଭିନ୍ନ ପ୍ରକାର ଯାତ୍ରାରେ ଦେଶର କୋଣ ଅନୁକୋଣରୁ ହଜାର ହଜାର କଳାକାର ଏକତ୍ରିତ ହୁଅନ୍ତି। ସେମାନେ ମହାଦେବଙ୍କର ବରଯାତ୍ରୀ ଶୋଭାଯାତ୍ରାରେ ଗୋଟିଏ ରାତ୍ରି ନୃତ୍ୟ କରନ୍ତି, ଏହା ପରଦିନ ମୁଖ୍ୟ ଶୋଭାଯାତ୍ରାରେ ରାତି ତମାମ ଏବଂ ତା ପରଦିନ ସକାଳେ ଦିନ ତମାମ ନିଜ କଳାର ପ୍ରଦର୍ଶନ କରନ୍ତି। ଶୀତଳଷଷ୍ଠୀ ଯାତ୍ରା କଳାକାରମାନଙ୍କର ଏକ ମୁକ୍ତ ପ୍ରଦର୍ଶନୀ। ରାଜରାସ୍ତାରେ କଳାକାରମାନେ ସେମାନଙ୍କର ନୃତ୍ୟ କୌଶଳକୁ ପ୍ରଦର୍ଶନ କରନ୍ତି ଏବଂ ସମଗ୍ର ଭାରତବର୍ଷରୁ ଆସନ୍ତି ଲୋକନୃତ୍ୟ ଦଳ। ଆସାମରୁ ବିହୁ, ପଞ୍ଜାବରୁ ଭାଙ୍ଗଡ଼ା, କେଉଁଠୁ ଆସନ୍ତି ସିଦ୍ଧି ଧବାଲ ଏବଂ ଓଡ଼ିଶା ଭିତରେ ଥିବା ଲୋକନୃତ୍ୟ ଦଳ ମଧ୍ୟ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଆମ ବାପଟରେ ବର୍ତ୍ତମାନ ଯେଉଁ ଲୋକନୃତ୍ୟ ଦଳ ସେମାନେ ନୃତ୍ୟ ପରିବେଷଣ କରିବାରେ ଲାଗିଛନ୍ତି, ସେମାନେ ହେଉଛନ୍ତି କଳସ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଛତିଶଗଡ଼ରୁ ଆସିଥିବା କଳାକାରମାନେ। ତାଙ୍କ ଆଗରେ ରହିଛନ୍ତି କାନ୍ତାରା ନୃତ୍ୟ, ବିଚିତ୍ର ବେଶ ପୋଷାକରେ ସଜ୍ଜିତ ଏବଂ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରୁଛନ୍ତି ସେମାନେ। ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କଳା ରଙ୍ଗ ବୋଲି ହେଇଛନ୍ତି ମୁହଁରେ, ସେମାନେ ମୁଖା ପିନ୍ଧିଛନ୍ତି ଏବଂ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଛନ୍ତି। କିଏ ବର୍ଷା ଧରିଛି, କିଏ ଟାଙ୍ଗିଆ ଧରିଛି ଏବଂ ଗୋଟିଏ ପଟରେ ସବଳ ନୃତ୍ୟ ଦଳ ସେମାନେ ତାଙ୍କର ନୃତ୍ୟ ପରିବେଷଣ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଧୀରେ ଧୀରେ ଯାତ୍ରା ଅଗ୍ରସର ହେବାକୁ ଯାଉଛି ଏବଂ କଳାକାରମାନେ ଯେଭଳି ଭାବରେ ଉତ୍ସାହିତ ହୋଇ ତାଙ୍କର କଳା ପ୍ରଦର୍ଶନ କରୁଛନ୍ତି, ଦର୍ଶକମାନେ ମଧ୍ୟ ସେମାନଙ୍କ ନୃତ୍ୟକୁ ଦେଖିବା ପାଇଁ ଏବଂ ଏ ଦୃଶ୍ୟକୁ ଉପଭୋଗ କରିବା ପାଇଁ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ଏବଂ ଦେବଦମ୍ପତିଙ୍କୁ ଦର୍ଶନ କରି ମୁଖ୍ୟ ପ୍ରାପ୍ତି ହେବା ପାଇଁ ସମସ୍ତଙ୍କର ଅଭିଳାଷ। ଶ୍ରଦ୍ଧାଳୁ ଭକ୍ତମାନେ ସେହି ନବଯୌବନ ବେଶ ହୋଇଥିବା ଦେବଦେବ ମହାଦେବ ଏବଂ ଜଗତଜନନୀ ପାର୍ବତୀଙ୍କୁ ସାଙ୍ଗରେ ନେଇ ଯେତେବେଳେ ନଗର ପରିକ୍ରମା କରୁଛନ୍ତି, ଏହି ଦୃଶ୍ୟ, ଅପୂର୍ବ ଦୃଶ୍ୟ, ଏ ମହନୀୟ ଦୃଶ୍ୟକୁ କଳାକାରମାନେ ଉପଭୋଗ କରିବା ପାଇଁ, ଭକ୍ତମାନେ ଉପଭୋଗ କରିବା ପାଇଁ ଏହି ଯାତ୍ରାରେ ସାମିଲ ହୁଅନ୍ତି। ଆମ ସମ୍ମୁଖରେ ଦେଖୁଛୁ ଆମେ ଫେରିବାଲା ବୁଲାବିକାଳି, ସେମାନେ ନିଜ ନିଜ ବ୍ୟବସାୟରେ ବ୍ୟସ୍ତ ଏବଂ ଦର୍ଶକ ଶ୍ରଦ୍ଧାଳୁ ଭକ୍ତ ସେମାନେ ଛାଇର ଆଶ୍ରୟ ନେଇଛନ୍ତି ଶୀତଳଷଷ୍ଠୀ ଯାତ୍ରାକୁ ଉପଭୋଗ କରିବା ପାଇଁ ଏବଂ ଦେବଦମ୍ପତିକୁ ଦର୍ଶନ କରିବା ପାଇଁ। ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ମନୋଜ ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: 400 ବର୍ଷ ଆଗରୁ ଆରମ୍ଭ ହୋଇଥିବା ଏଇ ଯେଉଁ ଶୀତଳଷଷ୍ଠୀ ଯାତ୍ରା, ଆଜି ଠିକ 400 ବର୍ଷ ପରେ ବି ଆବାଳ ବୃଦ୍ଧ ବନିତା ଏବଂ ମୁଁ ତ ଦେଖୁଛି ମୋର ସାମ୍ନାରେ 80 ବର୍ଷରୁ ଉର୍ଦ୍ଧ ବୃଦ୍ଧ ବ୍ୟକ୍ତି ଏବଂ ଅତି କୁନି ଶିଶୁ, ମା କାଖରେ ଥିବା ଶିଶୁ, ସମସ୍ତଙ୍କର ଯେମିତି ଗୋଟେ ସତୃଷ୍ଣ ନୟନ, ଯେମିତି ଆଖି ଫେଡ଼ିକରି ସେମାନେ ଅପେକ୍ଷା କରିଛନ୍ତି କେତେବେଳେ ଶିବ ପାର୍ବତୀ ଆସିବେ ଏବଂ ତାଙ୍କର ଦର୍ଶନ କରିବେ। ବୁଲା ଯେଉଁ ବିକାଳିମାନେ ବିଭିନ୍ନ ଜାଗାରେ ସେମାନଙ୍କର ବେପାର ମଗ୍ନ ଅଛନ୍ତି, ବ୍ୟସ୍ତ ଅଛନ୍ତି ଏବଂ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଯେ ଶିବ ପାର୍ବତୀ ଆସିବେ ଏବଂ ସେ ନବଯୌବନ ଏବଂ ନବବରବଧୂ ସେମାନେ ଆସିବେ ଏବଂ ତାଙ୍କୁ ଦର୍ଶନ କରିବେ। ମୁଁ ଯେଉଁ କହୁଥିଲି 400 ବର୍ଷ ଆଗରୁ ଏଇ ଯେଉଁ ଆରମ୍ଭ ହୋଇଥିବା ଏ ଯାତ୍ରାରେ କେତେ କେତେ ବ୍ୟକ୍ତି, କେତେ କେତେ ମଣିଷ ଏଇ ଯାତ୍ରା ଦର୍ଶନ କରି ସେମାନଙ୍କର ଜୀବନରେ ପୁଣ୍ୟଫଳ ପାଇଛନ୍ତି। ଆଜି ପୁଣି ଏଇ ଯେଉଁ ଆଜି ପର୍ବରେ, ଏଇ ଯେଉଁ ଚଳିତ ପର୍ବରେ ଯେଉଁମାନେ ଦର୍ଶନ କରିବାର ଅପେକ୍ଷାରେ ସେମାନେ ବି ଥରେ ଅପେକ୍ଷା କରିଛନ୍ତି ଏଇଥିପାଇଁ ଯେ ସେମାନେ ଦର୍ଶନ କରିବେ ଏବଂ ସେମାନଙ୍କର ଜୀବନର ଚରମ ପ୍ରାପ୍ତି, ଚରମ ଫଳ ସେମାନେ ପ୍ରାପ୍ତି କରିବେ। ଆଜି ଶୀତଳଷଷ୍ଠୀ ଯାତ୍ରାର ଯେଉଁ ଆଭିମୁଖ୍ୟ, ସେ ସେମାନଙ୍କ ପ୍ରାଣକୁ ଶୀତଳତା ଦେବ, ସେମାନଙ୍କ ଭିତରେ ଯେଉଁ ଶିବ ପାର୍ବତୀଙ୍କର ଯେଉଁ ପ୍ରତି ଯେଉଁ ଆସ୍ଥା, ବିଶ୍ୱାସ, ଯେଉଁ ଭକ୍ତି, ସେ ଗୋଟେ ସାକାର ରୂପ ଧାରଣ କରିବ, ସେମାନେ ସାକାର ରୂପ ପାଇବେ। ଏବଂ ଆଜି ମୁଁ ଦେଖୁଛି ଯେ କେତେ କେତେ ଦର୍ଶନାର୍ଥୀ ଅପେକ୍ଷାରତ, କେବଳ ସମସ୍ତଙ୍କର ଅପେକ୍ଷା ଯେ କେତେବେଳେ ଆସିବେ। ଆମ ଆଗରୁ, ଟିକେ ଆଗରୁ ଆମ ସାମ୍ନାରେ ମୁଁ ଦେଖୁଥିଲି ଯେ କଳା ବେଶ, କଳା ରଙ୍ଗରେ ରଙ୍ଗିତ, କଳା ରଙ୍ଗରେ ସାରା ଦେହ ଏବଂ ସତୀ ଯେମିତି ମା କାଳୀଙ୍କ ରୂପ ନେଇଥିବା କେତେ ଜଣ ନାରୀ ବେଶଧାରୀ ଏବଂ ଶିବଙ୍କର ବେଶ ଧାରଣ କରିଥିବା କିଛି, ବା ଶିବଙ୍କର ଯେଉଁ ପାର୍ଶ୍ୱଚର ମାନେ ଥାଆନ୍ତି, ତାଙ୍କର ଯେଉଁ ଶିବଙ୍କୁ ଯେଉଁମାନେ ପାଶ୍ଚାତ୍ୟାପନ କରୁଥାନ୍ତି ସେଇଭଳି କିଛି, ଯେଉଁ ଆମେ ଦେଖିଛୁ ଯେଉଁ ଚିତ୍ରରେ ସେଭଳି କିଛି ଦୃଶ୍ୟ, ବ୍ୟକ୍ତିମାନେ ଆମ ସାମ୍ନାରେ ସେମାନେ ନୃତ୍ୟ କରିକରି ଆଗକୁ ଚାଲିଗଲେ ଏବଂ ଆମର ଆଉ ଗୋଟେ ଦଳ ଆମ ପଛରେ ସେମାନେ ପ୍ରସ୍ତୁତ ହେଇକିରି ଆସୁଛନ୍ତି। ସେମାନେ ଦେହରେ ନୀଳ ରଙ୍ଗ ବୋଳି ହେଇଛନ୍ତି ଏବଂ ନୀଳ ରଙ୍ଗ ବୋଳି ହେଇକିରି ସେମାନେ ଯେମିତି ସତେ ଯେମିତି ଗୋଟେ ଶବର ସେମାନେ ଅରଣ୍ୟରୁ ଆସିଛନ୍ତି। ସେମାନେ ସେମାନଙ୍କର ଅଣ୍ଟା ତଳେ ଗଛର ବକଳ ସେମାନେ ଯେମିତି ଗଛର ବକଳକୁ ଚିରା ହେଇଥିବା ବକଳକୁ ସେମାନେ ପରିଧାନ କରିଛନ୍ତି ଏବଂ ଦେହରେ ନୀଳବର୍ଣ୍ଣ ତାଙ୍କର କେଶରେ ସେମାନେ ବିଭିନ୍ନ ପତ୍ରରେ ଶୋଭା ପାଉଥିବା ସେମାନେ ଦଳେ ସେମାନେ ଧୀରେ ଧୀରେ ସେମାନେ ଯାଇଛନ୍ତି ପଛକୁ। ସେମାନେ ଧୀରେ ଧୀରେ ଆଗକୁ ଆସିବାରେ ଆସିବା ଆସୁଛନ୍ତି ଏବଂ ଶିବ ପାର୍ବତୀଙ୍କର ଏଇ ଯେଉଁ ଯେଉଁ ତାଙ୍କର ଯେଉଁ ମୁଖ୍ୟ ଯେଉଁ ନବଯୌବନ ମୂର୍ତ୍ତି ତାର ଆଗରେ ଏଇ ଯେଉଁ ବିରାଟ ଗୋଟେ ରୋଷଣୀ ବିରାଟ ଗୋଟେ ଯେଉଁ ସାଜସଜ୍ଜାର ଗୋଟେ ଶୋଭାଯାତ୍ରାର ଯେଉଁ ବାତାବରଣ ପ୍ରକୃତରେ ଦେଖିବାର କଥା ଏବଂ କେତେ ମୁଁ କହୁଥିଲି ଟିକେ ବୟସ୍କ କେତେ ବୟସ୍କ ବ୍ୟକ୍ତି ଏବଂ କେତେ କୁନି ଶିଶୁ ଏବଂ ତାର ମଝିରେ ଯେଉଁ କେତେ କେତେ ଅପେକ୍ଷାରତ ସବି ଅପେକ୍ଷାରତ ଯେ ସେମାନେ ଥରେ ଦର୍ଶନ କରିବେ ଏବଂ ଏ ଦର୍ଶନ କରି ନିଜର ପୁଣ୍ୟଫଳ ପ୍ରାପ୍ତ କରିବେ। ସେମାନଙ୍କର ଯେଉଁ ତାପିତ ଜୀବନ ସେମାନଙ୍କର ଯେଉଁ ସାଂସାରିକ ଯେଉଁ ବନ୍ଧନର ଯାବତୀୟ ପୀଡ଼ା କ୍ଲେଶରୁ ସେମାନେ ନିଜକୁ ମୁକ୍ତି ପ୍ରଦାନ କରିବେ ନିଜକୁ ବଞ୍ଚେଇବେ ଏବଂ ଥରେ ଦର୍ଶନ କରିବେ। 400 ବର୍ଷ ଆଗରୁ କେତେ ମଣିଷ ଦର୍ଶନ କରିଛନ୍ତି ଆଜି ସାରା ଭାରତ ବର୍ଷରୁ ଲୋକମାନେ ଛୁଟି ଆସିଛନ୍ତି ଯେମିତି କିଏ ନୃତ୍ୟ କରିବା ପାଇଁ ଆସିଛନ୍ତି କିଏ ବିଭିନ୍ନ ଶୋଭାଯାତ୍ରାରେ ସାମିଲ କରିବା ପାଇଁ ବିଭିନ୍ନ ନିଜ ନିଜକୁ ସମସ୍ତେ ଏଇ ଯେଉଁ ଗଣପର୍ବରେ ଏଇ ଯେଉଁ ଗଣଯାତ୍ରାର ଯେଉଁ ବଡ଼ ତିହାର ବଡ଼ ପର୍ବରେ ସମସ୍ତେ ଯେମିତି ଗୋଟେ ଗୋଟେ ନିଜକୁ ସମସ୍ତେ ନିଜକୁ ଗୋଟେ ଗୋଟେ ସକ୍ଷ ଦେବା ପାଇଁ ଯେ ସମସ୍ତେ ମିଶିବେ ସମସ୍ତଙ୍କର କିଛି କିଛି ଯୋଗଦାନ ରହିବ ଶିବଙ୍କର ଏଇ ଯେଉଁ ବିବାହ ପରବର୍ତ୍ତୀ ଏଇ ଯେଉଁ ଯାତ୍ରାରେ ଏବଂ ଏଇ ଉଦ୍ଦେଶ୍ୟରେ ସମସ୍ତେ ଛୁଟି ଆସିଛନ୍ତି ଏବଂ ସମସ୍ତଙ୍କର ସମସ୍ତେ କେବଳ ଅପେକ୍ଷାରେ। ମୁଁ ପରବର୍ତ୍ତୀ ଧାରାବିବରଣୀ ଦେବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ସୁଜିତ ପୁସେଟଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
2: ଶୀତଳଷଷ୍ଠୀ ଯାତ୍ରାର ଅବସରରେ ଆଜି ସମ୍ବଲପୁର ସହର ସଜେଇ ହୋଇଛି। ସମ୍ବଲପୁର ସହରରେ ଗୋଟେ ଆନନ୍ଦର ଗୋଟେ ଉଲ୍ଲାସର ଗୋଟେ ଲହରି ଖେଳି ବୁଳିବା ଆରମ୍ଭ କରିଛି ଏବଂ ଲହରିଟି ଧୀରେ ଧୀରେ ସମୟ ଯେମିତି ବିତୁଛି ସେଥିରେ ଆହୁରି ସେ ତୀବ୍ରତର ହେଉଛି। ମଣିଷଙ୍କ ମାନ ସମସ୍ତ ମଣିଷମାନଙ୍କ ମନରେ ଗୋଟେ ଅହେତୁକ ଉଲ୍ଲାସ ଉଦ୍ଦୀପନା ଯେ ଆଜି ହେଲା ଆମର ଯାତ୍ରା ଏବଂ ଏ ଯାତ୍ରାଟି ହେଉଛି ଭଗବାନଙ୍କର ଯାତ୍ରା। ଭଗବାନଙ୍କ ଯାତ୍ରା ହେଉଛି ସେ ଭକ୍ତଙ୍କ ସହିତ ମିଶିବେ ଏବଂ ଭକ୍ତମାନଙ୍କ ପାଇଁ ଯାତ୍ରାଟି ହେଉଛି ସେ ବିଭୁ କୃପା ଲାଭ କରିବ ଏବଂ ସ୍ୱୟଂ ମାତା ପାର୍ବତୀ ଏବଂ ଶିବଙ୍କର ଯେଉଁ ଯୁଗଳ ମୂର୍ତ୍ତିର ସେ ଅନନ୍ୟ ଦୃଶ୍ୟକୁ ସେ ଚକ୍ଷୁରେ ନିଜ ମାନବ ଚକ୍ଷୁରେ ଦେଖିପାରିବ। ତେଣୁ ଯାତ୍ରାଟି ଯେଉଁଟି ହେଉଛି ମଣିଷ ଜୀବନର ଯାତ୍ରା ଏବଂ ମଣିଷ ଜୀବନର ଯାତ୍ରାରେ ସବୁ ଅଛି। ଏଠିରେ ଦୁଃଖ ଅଛି, କଷ୍ଟ ଅଛି, ଏଠିରେ ମୃତ୍ୟୁ ମଧ୍ୟ ଅଛି। ତେଣୁ ଆମ ଯାତ୍ରା ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନ୍ୟତମ ଦିଗଟା ହେଉଛି ଯେ ଯେତେବେଳେ ଆମେ ଦେଖୁ ଜୀବନରେ ମୃତ୍ୟୁ ଆସେ, ମୃତ୍ୟୁ ଉପରେ ଜୀବନର ବିଜୟ ହେବ, ଅସତ୍ୟ ଉପରେ ସତ୍ୟର ବିଜୟ ହେବ ଏବଂ ଦୁଃଖ କଷ୍ଟ ଉପରେ ଆନନ୍ଦର ବିଜୟ ହେବ ଏବଂ ହତାଶାର ଉପରେ ସବୁବେଳେ ଆନନ୍ଦ ଏବଂ ଉଲ୍ଲାସ ଏବଂ ଗୋଟେ ଉଦ୍ଦୀପନାର ସବୁବେଳେ ବିଜୟ ହେବ, ଯେଉଁଟା ଶୀତଳଷଷ୍ଠୀ ଯାତ୍ରା ମଧ୍ୟ ଏହି କଥାକୁ ରେଖାଙ୍କିତ କରେ। ଆମେ ଦେଖିପାରୁଛୁ ଏବେ ସମ୍ବଲପୁର ସହର ଚାରିପଟେ ଗୋଟେ ରଙ୍ଗୀନ ବାତାବରଣ ରହିଛି ଏବଂ ଯେହେତୁ ଶୀତଳଷଷ୍ଠୀ ଯାତ୍ରା ଅଛି ଏ ରଙ୍ଗୀନ ଯାତ୍ରାରେ ରଙ୍ଗଟି ଆହୁରି ଗଭୀର ହୋଇଛି, ଆହୁରି ପ୍ରଗାଢ଼ ହୋଇସାରିଛି। ତେଣୁ ଏଇ ରଙ୍ଗୀନ ଯାତ୍ରା ଏବଂ ପ୍ରଗାଢ଼ ହେଉଥିବା ରଙ୍ଗର ଯାତ୍ରା ଶୀତଳଷଷ୍ଠୀ ଯାତ୍ରାର ଯେଉଁ ଆଉ ଟିକେ ରଙ୍ଗ ବୋଳୁଛି ସେଇଟା ହେଲା ସମ୍ବଲପୁର ଅଞ୍ଚଳର ଗୋଟେ ଅନନ୍ୟ ଶିଳ୍ପ, ସେଇଟା ହେଲା ବାନ୍ଧ ଶିଳ୍ପ। ସେ ବାନ୍ଧ ଶିଳ୍ପରେ ବୁଣା ହୋଇଥିବା ଶାଢ଼ୀ ପରିହିତା ବହୁତ ମହିଳା, ସେ ସମ୍ବଲପୁରୀ ବସ୍ତ୍ର ପରିହିତ ବହୁତ ମାନବ, ବହୁତ ମଣିଷ, ବହୁତ ଛୋଟ ଏବଂ ବଡ଼ ଲୋକ ସମସ୍ତେ ଆହୁରି ରଙ୍ଗୀନ ହୋଇଯାଇଛନ୍ତି ଏବଂ ସମ୍ବଲପୁର ସହର ଯେଉଁ ରଙ୍ଗଟା ସେଇଟା ସେ ସମ୍ବଲପୁର ଅଞ୍ଚଳର ଯେଉଁ ମୋହନୀୟ କଳା ସେଇଟା ହେଲା ବାନ୍ଧ କଳା, ସେଥିରେ ମଧ୍ୟ ସେମାନେ ରଙ୍ଗୀନ ହୋଇସାରିଛନ୍ତି। ଆମ ସାମ୍ନାରେ ଏବେ ସମ୍ବଲପୁରୀ ଶାଢ଼ୀ ପିନ୍ଧିଥିବା ଏବଂ ସମ୍ବଲପୁର ବସ୍ତ୍ର ପରିଧାନ କରିଥିବା ବହୁତ ଦର୍ଶକ ସମସ୍ତେ ଏଇ ଯାତ୍ରାର ରଙ୍ଗକୁ ଆହୁରି ବଢ଼େଇଛନ୍ତି। ତେଣୁ ଶୀତଳଷଷ୍ଠୀ ଯାତ୍ରାର ଗୋଟେ ଅନନ୍ୟ ଦିଗଟା ହେଲା ଯେ ନିହାତି ଭାବରେ ଭଗବାନ ଶିବଙ୍କ ମାତା ପାର୍ବତୀ ସେମାନେ ସମସ୍ତ ଆକର୍ଷଣର କେନ୍ଦ୍ରବିନ୍ଦୁ, କିନ୍ତୁ ଭକ୍ତ ମଧ୍ୟ ସେ ଆକର୍ଷଣର କେନ୍ଦ୍ରବିନ୍ଦୁ। ତ ଯେଉଁ ଅନନ୍ୟ ପରମ୍ପରା ଯେ ଲୋକାଚାର ପରମ୍ପରା ଭିତରେ ଭକ୍ତ ଏବଂ ଭଗବାନଙ୍କର ମିଳନ ହେବ, ଏଥିରେ ଆନନ୍ଦ ଉଲ୍ଲାସ ସହିତ ଆଧ୍ୟାତ୍ମିକର ମହାମିଳନ ହେବ ଏବଂ ଭବ୍ୟ ଧାର୍ମିକତା ସହିତ जो आम देखू।

0: ଦିବ୍ୟ ଆଧ୍ୟାତ୍ମିକତାର ମିଳନ ହେବ। ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଲୋକ ସଂସ୍କୃତିର ଏଇଟା ଗୋଟେ ମହାକୁମ୍ଭ, ଦେଶର ଅନୁକୋଣ ଅନୁକୋଣରୁ ଯେଉଁ କଳାକାର ଆସିଛନ୍ତି ସମ୍ବଲପୁର ମାଟିକୁ, ଏମାନେ ଏଇ ମାଟିକୁ ପ୍ରକମ୍ପିତ କରୁଛନ୍ତି, ତାଙ୍କର ଭାରତୀୟର ଯେଉଁ ସାଂସ୍କୃତିକ ବିବିଧତା ଅଛି ତାକୁ ମଧ୍ୟ ରେଖାଙ୍କିତ କରୁଛନ୍ତି ଏବଂ ଭାରତର ସାଂସ୍କୃତିକ ବିବିଧତାକୁ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ମହନୀୟ କରି ତୋଳି ରଖିଛି, ଅନନ୍ୟ ଭାବରେ ତାକୁ ଗଢ଼ି ଉଠିଛି। ତେଣୁ ଆମେ ଦେଖିପାରୁଛୁ ସମସ୍ତଙ୍କ ମନ ଭିତରେ ଗୋଟେ ଉତ୍କଣ୍ଠା ଯେ କେରଳରୁ ଆସିଥିବା ଯେଉଁ କଳାକାରମାନେ, କିମ୍ବା ପଞ୍ଜାବରୁ ଆସିଥିବା କଳାକାର, କିମ୍ବା ଆସାମରୁ ଆସିଥିବା କଳାକାରମାନେ, ସେମାନେ ନିଜକୁ କେମିତି ସମ୍ବଲପୁର ମାଟିରେ, ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କଳାକାରମାନଙ୍କ ମଧ୍ୟରେ ଯିଏ ସବୁଥିରୁ ଅଗ୍ରପୂଜ୍ୟ ସେ ହେଲେ ସ୍ୱୟଂ ମହାଦେବ, ସେ ନଟରାଜ ମାଧ୍ୟମରେ ସେ ପ୍ରତିଭାତ ହେଉଛନ୍ତି। ଆଜି ନଟରାଜଙ୍କର ବିବାହ ଉତ୍ସବ, ତ କଳାକାର କେମିତି ଘରେ ବସିପାରିବ, କଳାକାର ସ୍ୱତଃସ୍ଫୁର୍ତ୍ତ ଭାବରେ ସେ ନୃତ୍ୟରତ ହେବ, ଯିଏ ଗାୟକ ସେ ଗାଇବ, ଯିଏ ବାଦ୍ୟକାର ସେ ବାଦ୍ୟ ବଜେଇବ। ତେଣୁ ସମସ୍ତେ ତଲ୍ଲୀନ, ସମସ୍ତେ ଆଜି ଉଲ୍ଲସିତ ଯେ ସମସ୍ତଙ୍କର ଆରାଧ୍ୟ ଦେବତା ସ୍ୱୟଂ ମହାଦେବ ଯିଏ ନଟରାଜ, ସେ ଆଜି ସମଗ୍ର ମଣିଷ ସମାଜରେ ଆବିର୍ଭୂତ ହେବେ। ତ ସମସ୍ତେ ଉତ୍ସାହ ସହିତ, ତଲ୍ଲୀନତା ସହିତ, ଏବଂ ସବୁଥିରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ କଳାକାର ନିଜକୁ ସମର୍ପିତ କରିବ, ତାର ଦେବଦେବ ନଟରାଜଙ୍କ ସମ୍ମୁଖରେ ସେ ନୃତ୍ୟ ପରିବେଷଣ କରିବ। ତାଠାରୁ ବଡ଼ ଆଶୀର୍ବାଦ କ'ଣ ହେଇପାରେ, ଯେତେବେଳେ କଳାକାର ନିଜର ଆରାଧ୍ୟ ଦେବତା, ନିଜର ପରମ୍ୟ ଦେବତାଙ୍କ ସାମ୍ନାରେ ସେ ନିଜର କଳା ପ୍ରଦର୍ଶନ କରିବ, ଏବଂ ସେ କଳାକୁ ଦେଖିକରି ସାଧାରଣ ମଣିଷ ବିଭୋହିତ ହେବ, ବିଭୋର ହେବ, ମୋହିତ ହେବ। ତେଣୁ ଆମ ଜୀବନରେ ଦେଖାଯାଇଛି ଯେ ଆମ ଜୀବନରେ ଯେତେବେଳେ ଆମେ ଯାତ୍ରାଟା କରୁ, ଆମ ଜୀବନରେ ମଧ୍ୟ କଳା ଏବଂ ଯେଉଁ ସଂସ୍କୃତିର ମହାମିଳନଟା ଦେଖିବାକୁ ମିଳେ। ଆମ ଛୋଟ ବାହାଘରଟା ହେଉ, କିମ୍ବା ଜୀବନରେ ଆଉ କୌଣସି ପର୍ବପର୍ବାଣି ହେଉ, ଆମେ ସମସ୍ତେ ଦେଖୁ ଲୋକ ସଙ୍ଗୀତ, ଲୋକ ସଂସ୍କୃତି ଏବଂ କଳାକାର ଜୀବନର ଆମେ ସମସ୍ତେ ବିଭୋର ହୋଇ ନାଚି ଉଠୁ, ଯେଉଁଟା ଶୀତଳଷଷ୍ଠୀ, ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳେ। ଯେତେବେଳେ ଆମେ ବରାତି ଯାଆନ୍ତି ଶିବ, ସେ ବରାତି ଜଳରେ ସମଗ୍ର କଳାକାରମାନେ ସମ୍ମିଳିତ ହୁଅନ୍ତି, ଆନନ୍ଦରେ ସେ ତଲ୍ଲୀନ ହୋଇ ନୃତ୍ୟ କରନ୍ତି ଏବଂ ସଙ୍ଗୀତ ଗାଆନ୍ତି। ତେଣୁ ଆଜି ଯେତେବେଳେ ସ୍ୱୟଂ ନଟରାଜ ନିଜେ ବାହା ହୋଇ ନିଜର ଧର୍ମପତ୍ନୀ ମାତା ପାର୍ବତୀଙ୍କୁ ନେଇ ଆସିଛନ୍ତି, କଳାକାର ଆହୁରି ଉତ୍ସାହିତ ଯେ ସେ ଯୁଗଳ ମୂର୍ତ୍ତିଙ୍କ ସାମ୍ନାରେ ସେ ନୃତ୍ୟ ପରିବେଷଣ କରିବ। ଆମେ ଦେଖିପାରୁଛୁ ସମ୍ବଲପୁର ଶ୍ରୀମା ଅରବିନ୍ଦ ଯେଉଁ ମନ୍ଦିର ଅଛି ପୀରବାବା ଛକରେ, ସେଇଠୁ କଳାକାରମାନଙ୍କର ସମାଗମ ଆଗକୁ ବଢ଼ିଛି। ତେଣୁ ଆଗାମୀ ଏଇ ଯାତ୍ରାର ଆଗାମୀ ଧାରାବାହିକ ଯେଉଁ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମ ବୁଥ୍ ନମ୍ବର 2 ଗୋଲବଜାରକୁ ଅନୁରୋଧ କରିବି। ଗୋଟେ ବିଜ୍ଞାପନ ପରେ ସେମାନେ ତାକୁ ଅନବରତ ଭାବରେ ଜାରି ରଖିବେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ, ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ, ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
3: ଆକାଶରେ ଲୁଚକାଳି ଖେଳ ଚାଲିଛି, ସୂର୍ଯ୍ୟଙ୍କ ଆଉ ବାଦଲ ଭିତରେ କେତେବେଳେ ଆକାଶରେ ବାଦଲର ଆଚ୍ଛନ୍ନ ହୋଇଯାଉଛି, ସେ କେତେବେଳେ ପ୍ରଚଣ୍ଡ ପ୍ରଖର ସୂର୍ଯ୍ୟ କିରଣ ପଡ଼ୁଛି, ତାକୁ ଆମେ ଯଦି କଳନା କରିବା ଜଣାପଡ଼େ ଯେ ଶିବ ପାର୍ବତୀଙ୍କର ନବଦମ୍ପତିଙ୍କ ଯୁଗଳ ଦର୍ଶନ କରିବା ପାଇଁ କେବଳ ଭକ୍ତମାନେ ନୁହେଁ, ଆକାଶରେ ସୂର୍ଯ୍ୟ ଏବଂ ବାଦଲ ମଧ୍ୟ ବ୍ୟଗ୍ର। ତେଣୁ କେତେବେଳେ ବାଦଲର ଛାଇ ଆସିଯାଉଛି ଆମ ସମ୍ବଲପୁର ଉପରେ, ତ କେତେବେଳେ ସୂର୍ଯ୍ୟଙ୍କର ଖରା ଆସିଯାଉଛି ସମ୍ବଲପୁର ଉପରେ। ମୋ ସାମ୍ନାରେ ଭଞ୍ଜନଗରରୁ ଆସିଥିବା ବାଘ ନାଚ ଗଲା, ଦେହ ସାରା ବାଘର ଆକାରରେ ସେମାନେ ରଙ୍ଗ ଲଗାଇଥିଲେ, ଢୋଲ ଏବଂ ଢାପଡ଼ାର ବାଦ୍ୟ ତାଳେ ତାଳେ ବାଘ ନାଚ କରି ଗଲେ, ସେମାନେ ଅତିକ୍ରାନ୍ତ ହୋଇସାରିଲେଣି। ତାପରେ କଳାହାଣ୍ଡିରୁ ଆସିଥିବା ଆଦିବାସୀ ନୃତ୍ୟମାନେ ମଧ୍ୟ ଦେହରେ ବିଭିନ୍ନ ପ୍ରକାର ପର ଲଗାଇ ଢୋଲ ବାଦ୍ୟରେ ତାଳେ ତାଳେ ନୃତ୍ୟ କରୁଥିଲେ, ସେମାନେ ମଧ୍ୟ ଅତିକ୍ରାନ୍ତ ହୋଇଗଲେଣି। ପରେ ପରେ ରେକର୍ଡ଼ ଡ୍ୟାନ୍ସର ରଥ ଏବେ ଚାଲିଛି, ନର୍ତ୍ତକୀମାନେ ବିଭିନ୍ନ ପ୍ରକାର ନୃତ୍ୟଭଙ୍ଗୀ ପ୍ରଦର୍ଶନ କରି ସେମାନେ ଯୁବକମାନଙ୍କୁ ମନୋରଞ୍ଜିତ କରୁଛନ୍ତି। ପୋଲିସ ଭାଇମାନେ ଯତ୍ପୂରଣ ଆସ୍ତି ସେମାନେ ଶୃଙ୍ଖଳା ରକ୍ଷା କରିବାରେ ବ୍ୟସ୍ତ। ତା ପଛ ରଥରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ସାମ୍ନାରେ ଓଡ଼ିଶୀ ନୃତ୍ୟ ପରିବେଷଣ ହେଉଛି। ବହୁତ ସୁନ୍ଦର ଓଡ଼ିଶୀ ବେଶଭୂଷାରେ ସେମାନେ ସୁନ୍ଦର ଦିଶୁଛନ୍ତି, ଫୁଲମାଳ ଲଗାଇଛନ୍ତି, ବିଭିନ୍ନ ରଙ୍ଗର ଶାଢ଼ୀ ପରିଧାନ କରିଛନ୍ତି ଏବଂ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କର ମୂର୍ତ୍ତି ସାମ୍ନାରେ ଓଡ଼ିଶୀ ନୃତ୍ୟ ପରିବେଷଣ କରୁଛନ୍ତି। ଶୀତଳଷଷ୍ଠୀ ଯାତ୍ରାର ଏଇଟା ହିଁ ହେଲା ସବୁଠାରୁ ଅସଲ ଦିଗ, ଯେ ନୃତ୍ୟମାନଙ୍କ ଭିତରେ ବୈଭିନ୍ନ ଦେଖାଯାଏ, ବିଭିନ୍ନ ସ୍ୱାଦର ନୃତ୍ୟ ଦଳଗୁଡ଼ିକୁ ଆମନ୍ତ୍ରିତ କରାଯାଏ। କାରଣ ଶିବ ନିଜେ ନୃତ୍ୟ ଦେଖିବାକୁ ଭଲ ପାଆନ୍ତି, ଶିବ ପାର୍ବତୀଙ୍କ ନୃତ୍ୟ ଦେଖିବା ପାଇଁ ସ୍ୱର୍ଗରେ ଦେବକୁଳ ମଧ୍ୟ ପ୍ରତୀକ୍ଷା କରିଥାନ୍ତି, ତା ପ୍ରମାଣ ରହିଛି। ଚିଦାମ୍ବରମ୍ ବୋଲି ଆମର ଗୋଟେ ଜାଗା ଅଛି ଦକ୍ଷିଣ ଭାରତରେ, ସେଇଠାରେ ଗୋଟେ ସେଠାରେ ନିର୍ମିତ ନଟରାଜ ମନ୍ଦିର ଏବେ ମଧ୍ୟ ବିଦ୍ୟମାନ, ଏବଂ ସେହି ମନ୍ଦିରର ଗାତ୍ରରେ ଶିବଙ୍କ ନୃତ୍ୟର 108 ଭଙ୍ଗୀର ମୂର୍ତ୍ତି ଖୋଦିତ ହୋଇ ରହିଛି। ତାମିଲ ଗ୍ରନ୍ଥ କୋଇଲ ପୁରାଣ ସେଥିରେ ଉଲ୍ଲେଖ ରହିଛି ଶିବ ନୃତ୍ୟ କୌଶଳ ସମ୍ପର୍କରେ ଏକ ଛୋଟ କଥା କାବ୍ୟ ଆକାରରେ ଉଲ୍ଲେଖ କରାଯାଇଛି। ସେ କଥାଟି ହେଉଛି, ଥରେ ତାରାଗମ ଅରଣ୍ୟରେ ମୀମାଂସା ଦର୍ଶନ ଅନୁସରଣକାରୀ କେତେକ ଋଷି ବାସ କରୁଥିଲେ। ସେମାନେ ପ୍ରଚଳିତ ଧର୍ମନୀତିର ବିରୁଦ୍ଧାଚରଣ କରୁଥିଲେ, ତେଣୁ ଦିନେ ବିଷ୍ଣୁ ଏବଂ ଶିବ ଛତ୍ମବେଶରେ ତାଙ୍କ ନିକଟରେ ଉପସ୍ଥିତ ହେଲେ। ଶିବ ତାଙ୍କ ସହିତ ଯୁକ୍ତି କରି ତାଙ୍କୁ ପରାଜିତ କଲେ। ଏଥିରେ ଋଷିଗଣ ରାଗିଯାଇ ଶିବଙ୍କୁ ଭସ୍ମ କରିଦେବାକୁ ଚାହିଁଲେ। ଶିବଙ୍କୁ ପୁଣି କିଏ ଭସ୍ମ କରିଦେବାକୁ ଅଛି? ସେମାନେ ମନ୍ତ୍ର ବଳରେ ହୋମକୁଣ୍ଡରୁ ଏକ ମହାବଳ ବାଘ ସୃଷ୍ଟି କରି ତାଙ୍କୁ ଆକ୍ରମଣ କରିବା ପାଇଁ ପଠାଇଲେ। କିନ୍ତୁ ଶିବ ଏଥିରେ ଭୟଭୀତ ନ ହୋଇ ନିଜ ନୃତ୍ୟ ସାହାଯ୍ୟରେ ସେଇ ବାଘର ଚର୍ମ ନିର୍ଗତ କରି ବସ୍ତ୍ର ଆକାରରେ ପରିଧାନ କରିଦେଲେ। ସେମିତି ତ ଶିବ ବାଘ ଛାଲ ପରିଧାନ କରିଥାନ୍ତି। ପରେ ପରେ ଋଷିଗଣ ଏକ ଭୟଙ୍କର ସର୍ପ ସୃଷ୍ଟି କଲେ। ସେଇ ଶିବ କ'ଣ କଲେ କି ତାକୁ ଧରି ମାଳ ସ୍ୱରୂପ ନିଜ ଗଳାରେ ଲଗାଇଦେଲେ ଓ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲେ। ଋଷିଗଣ ଏତଦ୍ୱାରା ଆହୁରି କ୍ରୋଧାନ୍ୱିତ ହୋଇଗଲେ, ରାଗିଗଲେ, ଏକ କଦାକାର ବାମନ ରୂପୀ ଅପସ୍ମାର ପୁରୁଷ ସୃଷ୍ଟି କରି ଶିବଙ୍କୁ ଆକ୍ରମଣ କରିବା ନିମନ୍ତେ ପ୍ରେରଣ କଲେ। ଶିବ ତାର ପୃଷ୍ଠ ଦେଶରେ ପାଦ ରଖି ଚାପି ମାରିଦେଲେ ଏବଂ ପୁଣି ନୃତ୍ୟ କରିବାକୁ ଆରମ୍ଭ କଲେ। ଦେବତା ଓ ଋଷିଗଣ ଏହି ନୃତ୍ୟ ଦେଖିଲେ ଏବଂ ତାଙ୍କ ମଧ୍ୟରୁ ଅନେକ ଏହି ମହତ୍ ନୃତ୍ୟ ପୁଣି ଥରେ ଦର୍ଶନ କରିବା ପାଇଁ ଶିବଙ୍କୁ ଅନୁରୋଧ କରିବା ପାଇଁ ବାଧ୍ୟ ହେଲେ। ଶିବ ଚିଦାମ୍ବରମ୍ ଠାରେ ଏହି ନୃତ୍ୟ ପରିବେଶ ପ୍ରଦର୍ଶନ କରିଥିଲେ, ତେଣୁ ସେଠାରେ ଶିବଙ୍କର ନଟରାଜ ମୂର୍ତ୍ତି ଏବେ ଯାଏଁ ଆମେ ଦେଖି ଆସୁଛୁ। ଏହିଠାରେ ଶିବ କିନ୍ତୁ ଚତୁର୍ଭୁଜ ଆକାରରେ ସମସ୍ତଙ୍କୁ ଦର୍ଶନ ଦେଉଛନ୍ତି। ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା, ଏ ପୃଥିବୀ ପ୍ରଦକ୍ଷିଣ ଯାତ୍ରା ବୋଲି ଯାହାକୁ କହୁଛୁ, ଝାଡ଼ୁଆପଡ଼ାର ଶ୍ରୀ ଲୋକନାଥ ବାବା ଏବଂ ପାର୍ବତୀଙ୍କର ଏଇ ଦର୍ଶନ କରିବା ପାଇଁ ଯେଉଁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ପୁରୁଷ ନାରୀ ଶିଶୁ ସମସ୍ତେ ଏକତ୍ରିତ ହୋଇଛନ୍ତି, ନୃତ୍ୟ ଉପଭୋଗ କରୁଛନ୍ତି, ସମସ୍ତଙ୍କ ମନରେ ଖରା କାଟୁନାହିଁ, ସମସ୍ତଙ୍କୁ କିଛି ବାଧୁ ନାହିଁ, ଝାଳ ବାହାରିଲେ ବି ଚିନ୍ତା ନାହିଁ, ତାଙ୍କ ଏକମାତ୍ର ଲକ୍ଷ୍ୟ ଆମେ ଯାତ୍ରାକୁ ଆସିଛୁ, ଯାତ୍ରାର ମଜା ଉଠାଇବୁ। ବର୍ତ୍ତମାନ ମାଇକ୍ରୋଫୋନ୍ ଦେଉଛି ଡକ୍ଟର ଶ୍ୟାମ ଭୋଇଙ୍କୁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ।
4: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ଯେ ସମ୍ବଲପୁର ସହର କେମିତି ଗୋଟେ ଲୋକାରଣ୍ୟ ହୋଇ ଉଠିଛି, ଗୋଟେ ଭବ୍ୟ ପରିବେଶ ସୃଷ୍ଟି ହୋଇଛି, ଭକ୍ତମାନଙ୍କ ଭିତରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି ଏବଂ ସୂର୍ଯ୍ୟଙ୍କର ତେଜ ଟିକେ ବଢ଼ିଛି, ଖରାର ପ୍ରକୋପ ବଢ଼ିଛି, କିନ୍ତୁ ତା ସାଙ୍ଗରେ ଆମେ ଲକ୍ଷ୍ୟ କରୁଛୁ ବଢ଼ିଛି ଭକ୍ତମାନଙ୍କର ହୃଦୟ ଭିତରେ ଥିବା ଉଚ୍ଛ୍ୱାସ, ତାଙ୍କର ଆଗ୍ରହ, ତାଙ୍କର ଅଭିମ୍ସା ବଢ଼ିଛି, ଉତ୍କଣ୍ଠା ବଢ଼ିଛି, ସେମାନେ ଅପେକ୍ଷା କରିଛନ୍ତି ଏବଂ ବର୍ତ୍ତମାନ ଭକ୍ତମାନେ ଯେଉଁଠି ଛିଡ଼ା ହୋଇଛନ୍ତି ସେମାନଙ୍କ ସମ୍ମୁଖ ଦେଇ ଅତିକ୍ରମ କରୁଥିବା ଯେଉଁ ନୃତ୍ୟ ଦଳମାନଙ୍କର ନୃତ୍ୟକୁ ସେମାନେ ଉପଭୋଗ କରୁଛନ୍ତି। ଟିକିଏ ଆଗରୁ ଆମେ ଦେଖୁଥିଲୁ ଯେ ମହାକାଳ ଦେବଦେବ ମହାଦେବଙ୍କର ମହାକାଳ ରୂପ ଗୋଟିଏ ମେଢ଼ ସୁନ୍ଦର ମେଢ଼ଟେ ଆମ ଆଗରୁ ଅତିକ୍ରମ କରିସାରିଛି ଏବଂ ଆମ ସମ୍ମୁଖରେ ଆମେ ଦେଖୁଛୁ ସୁଦୂର ପୁରୀରୁ ଆସିଥିବା ପାଇକ ଆଖଡ଼ା ଯେ ନୃତ୍ୟ ଦଳ କଳାକାରମାନେ ତାଙ୍କର ସୁନ୍ଦର ନୃତ୍ୟ ପ୍ରଦର୍ଶନ କରୁଛନ୍ତି। କେତେ ସୁନ୍ଦର ନୃତ୍ୟ ସେମାନେ ପ୍ରଦର୍ଶନ କରୁଛନ୍ତି, ଭକ୍ତମାନେ ପ୍ରକୃତରେ ବିଭୋର ହୋଇ ଉଠୁଛନ୍ତି, ତନ୍ମୟ ହେଉଛନ୍ତି ସେମାନଙ୍କ ନୃତ୍ୟ ପ୍ରଦର୍ଶନକୁ ଦେଖି। ତେଣୁ ସମସ୍ତଙ୍କ ଭିତରେ ଆହୁରି ଅତ୍ୟନ୍ତ ଆଗ୍ରହ ବଢ଼ୁଛି, ଉତ୍ସାହ ବଢ଼ୁଛି, ସମସ୍ତେ ଅପେକ୍ଷା କରିଛନ୍ତି ଆଉ କ'ଣ ନୃତ୍ୟ ଦଳ ଆମ ସମ୍ମୁଖକୁ ଆସିବେ, ନୃତ୍ୟ ପ୍ରଦର୍ଶନ କରିବେ, ଆମକୁ ଚମତ୍କୃତ କରିବେ, ଆମକୁ ଆନନ୍ଦିତ କରିବେ, ଆମକୁ ଉତ୍ସାହିତ କରିବେ, ଆମକୁ ତନ୍ମୟ ବିଭୋର କରିବେ, ଅପେକ୍ଷା କରିଛନ୍ତି। ଟିକିଏ ଟିକିଏ ଦୂରରୁ ସୁନ୍ଦର ସୁଶୋଭିତ ପର୍ଭା ଦୃଶ୍ୟମାନ ହେଲାଣି, ଆମେ ଦେଖିପାରୁଛୁ ସେ ପର୍ଭା ଆମ ଆଡ଼କୁ ଧୀରେ ଧୀରେ ଆସୁଛି ଏବଂ ଜନସମୁଦ୍ର ସୃଷ୍ଟି ହେଇଛି ଗୋଲବଜାର ଛକରେ ଏବଂ ରଥଗୁଡ଼ିକ ସତେ ଯେମିତି ସେହି ସମୁଦ୍ର ଉପରେ ଭାସିଗଲା ଭଳି ମନେ ହେଉଛି। ମୁଁ ଆକାଶବାଣୀ ତରଫରୁ ଆୟୋଜନ କରାଯାଇଥିବା ଏ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ ମାଧ୍ୟମରେ ମୁଁ ଧନ୍ୟବାଦ ଦେବି ଜିଲ୍ଲା ପ୍ରଶାସନକୁ, ପୋଲିସ ପ୍ରଶାସନକୁ, ସେମାନଙ୍କର ତତ୍ପରତାକୁ ମଧ୍ୟ ଆମେ ଲକ୍ଷ୍ୟ କରୁଛୁ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବଳ, ଆରକ୍ଷୀ ବଳ ସେମାନେ ପ୍ରସ୍ତୁତ ହୋଇକରି ରହିଛନ୍ତି। ଏହି ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରାକୁ ଆହୁରି ଭବ୍ୟ, ଆହୁରି ଦିବ୍ୟ, ଆହୁରି ଆକର୍ଷଣୀୟ ଏବଂ ସଫଳ କରିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଆର୍ଥିକ ଅନୁଦାନ ପାଇଛନ୍ତି ବିଭିନ୍ନ ଯାତ୍ରା କମିଟି। ଯାତ୍ରା ଆୟୋଜନରେ ପ୍ରତିଯୋଗିତା ଲାଗି ରହିଛି, ଏ ପ୍ରତିଯୋଗିତା ଫଳରେ କ'ଣ ହୋଇଛି, ବିଭିନ୍ନ ଯାତ୍ରା କମିଟି ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ, ଭାରତବର୍ଷର ବିଭିନ୍ନ ରାଜ୍ୟରୁ କଳାକାରମାନଙ୍କୁ ଆଣି ଆମନ୍ତ୍ରଣ କରି ସେମାନଙ୍କର ନୃତ୍ୟ ପ୍ରଦର୍ଶନ ଏଠି କରିବାର ସୁନ୍ଦର ସୁଯୋଗ ସେମାନେ ସୃଷ୍ଟି କରୁଛନ୍ତି। କଳାକାରମାନଙ୍କୁ ଆମନ୍ତ୍ରଣ କରି ଲୋକକଳା ଏବଂ ଲୋକ ସଂସ୍କୃତିର ସମନ୍ୱୟ ପାଇଁ ପ୍ରକୃତରେ ଯତ୍ନ କରାଯାଉଛି। ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଆମର ପୁରୀରୁ ଆସିଥିବା ପାଇକ ଆଖଡ଼ା ନୃତ୍ୟ ଦଳ, ଯେଉଁ କେତେ ସୁନ୍ଦର ଭାବରେ ନୃତ୍ୟ କରୁଛନ୍ତି, ସେମାନଙ୍କର ରଥ ଉପରେ ବିରାଜମାନ କରିଛନ୍ତି ମହାପ୍ରଭୁ ଜଗନ୍ନାଥ, ବଡ଼ ଠାକୁର ବଳଭଦ୍ର, ଦେବୀ ମା ସୁଭଦ୍ରା ଏବଂ ତାଙ୍କ ସମ୍ମୁଖରେ ଦେବଦାସୀମାନେ ଯେମିତି ନୃତ୍ୟ କରନ୍ତି, ଏ ପାଇକ ଆଖଡ଼ା ନାଚ ଦଳର ନର୍ତ୍ତକୀମାନେ ଖୁବ୍ ସୁନ୍ଦର ଆକର୍ଷଣୀୟ ନୃତ୍ୟ ପ୍ରଦର୍ଶନ କରୁଛନ୍ତି। ତେଣୁ କେଡ଼େ ସୁନ୍ଦର ଭାବରେ ସେମାନେ ନୃତ୍ୟ ପ୍ରଦର୍ଶନ କରିକି ଦର୍ଶକମାନଙ୍କୁ ଆମୋଦିତ କରୁଛନ୍ତି, ଦର୍ଶକମାନେ ମୁଗ୍ଧ ଚକିତ ହେଉଛନ୍ତି। ପ୍ରକୃତରେ ଭାରତବର୍ଷର ବିଭିନ୍ନ ରାଜ୍ୟ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କଳାକାରମାନଙ୍କୁ ଆମନ୍ତ୍ରଣ କରାଯାଉଛି, ତା ଭିତରେ ଗୋଟେ ସମନ୍ୱୟ ଆମେ ଦେଖୁଛୁ ଯେ ବିଭିନ୍ନ ପ୍ରଦେଶର ବିଭିନ୍ନ ସ୍ଥାନରୁ ଯେଉଁ କଳାକାରମାନେ ଆସୁଛନ୍ତି, ନିଜ ନିଜର ଯେଉଁ ପ୍ରସିଦ୍ଧ ନୃତ୍ୟ, ନିଜ ନିଜର କଳାକାରିତା, କଳା ନୈପୁଣ୍ୟ, ନୃତ୍ୟ ପ୍ରଦର୍ଶନ, ନୃତ୍ୟ ନୈପୁଣ୍ୟ ସେମାନେ ପ୍ରଦର୍ଶନ କରୁଛନ୍ତି ଏବଂ ଦର୍ଶକମାନେ ପ୍ରକୃତରେ ଆମୋଦିତ ବିମୋହିତ ହୋଇପଡ଼ୁଛନ୍ତି। ତେଣୁ ଏ ସମ୍ବଲପୁର ସହରରେ ଆମେ ଦେଖୁଛୁ ଗୋଟେ ଭକ୍ତିର ଯେଉଁ ଧାରାଟିଏ ପ୍ରବାହିତ ହେଉଛି, ଭକ୍ତିର ଧାରାଟିଏ ପ୍ରବାହିତ ହେଉଛି ଏବଂ ସମସ୍ତ ଭକ୍ତ ସମୁଦାୟ ସେହି ଧାରାରେ ନିମଜ୍ଜିତ ଅଛନ୍ତି। ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀଦାସ ପ୍ରଧାନ ମହୋଦୟଙ୍କୁ ମୁଁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି।
5: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ। ଯେଉଁ ଧାରା ବିବରଣୀ କଥା ମୋତେ ଜଣାଇବା ପାଇଁ କୁହାଗଲା, ସେ ଧାରା ବିବରଣୀରେ ଆଗକୁ ଆଗକୁ ବଢ଼ି ଯାଉଥିବା ନୃତ୍ୟ ଦଳମାନଙ୍କ ସମ୍ପର୍କରେ ମୁଁ ଜଣାଇ ଦେଉଛି। ଆମ ଆଗରେ ବଢ଼ିଗଲେଣି କଳାହାଣ୍ଡିର ଆଦିବାସୀ ନାଚ, କୋଲକାତାର ରଥ ନାଚ, ଆସାମର ନାଚ, ଭଞ୍ଜନଗରରୁ ଆସିଥିବା ବାଘ ନାଚ, ମୁଖା ନାଚ, ତେଲେଙ୍ଗାନାରୁ ଆସିଥିବା ଓଗଲି ଡୋଲି ଡ୍ୟାନ୍ସ ଗ୍ରୁପ୍, ବଢ଼ିଗଲେଣି ଆଗକୁ ପୁରୀରୁ ଆସିଥିବା ପଞ୍ଚମୁଖୀ ହନୁମାନ ନୃସିଂହ ମେଢ଼ ନାଚ, କୋଲକାତା ରାଧାକୃଷ୍ଣ ନାଚ, ରାୟଗଡ଼ା କୋବରା ନାଚ, ପୁରୀ କଣ୍ଠେଇ ନାଚ, ବାଘ ନାଚ ପୁରୀ, ଏବଂ ଆମ ଆଗରେ ଏବେ ଟିକିଏ ଟିକିଏ ବଢ଼ି ଯାଉଛନ୍ତି ଜଗନ୍ନାଥ ଭକ୍ତି ନୃତ୍ୟ ପୁରୀ। ଆମେ ଏଇଟା କହିବା ମାଧ୍ୟମରେ ଜଣାଇ ଦେଉଛୁ, ଯେଉଁ ରାସ୍ତାରେ କଳାହାଣ୍ଡିର କଳାକାର ନାଚୁଛି, ଯେଉଁ ରାସ୍ତାରେ ରାୟଗଡ଼ାର କଳାକାର ନାଚୁଛି, ଯେଉଁ ରାସ୍ତାରେ କୋରାପୁଟର କଳାକାର ନାଚୁଛି, ଠିକ୍ ସେହି ରାସ୍ତାରେ ଆସିଥିବା ଘଣ୍ଟ ନୃତ୍ୟ ଦଳ ବଲାଙ୍ଗୀର ମଲମୁଣ୍ଡାର ସେମାନେ ମଧ୍ୟ ନାଚୁଛନ୍ତି। ଆମେ କୁହାଯାଏ ଆଗରେ ଯୌନ ଉଦ୍ଦୀପକ ନୃତ୍ୟ ଦଳ, ମନୋରଞ୍ଜକ ନୃତ୍ୟ ଦଳ ବଢ଼ିଯିବା ପରେ ଧୀରେ ଧୀରେ ଆସନ୍ତି ଭକ୍ତିଭାବ ସୃଷ୍ଟି କରୁଥିବା ନୃତ୍ୟ ଦଳ। ଆମ ସାମ୍ନାରେ ଏବେ ନାଚୁଛନ୍ତି ବଲାଙ୍ଗୀର ମଲମୁଣ୍ଡାର ଘଣ୍ଟ ନୃତ୍ୟ ଦଳ। ସମସ୍ତେ ଅପରୂପ ଦୃଶ୍ୟ ପରିପାଟିରେ ସଜ୍ଜିତ ହୋଇଛନ୍ତି। ନୃତ୍ୟାଙ୍ଗନାଙ୍ଗମାନଙ୍କ ମୁଣ୍ଡରେ ଅଛି ଗରିଆ, ଗରିଆ ଉପରେ ଅଛି ସୁଦୃଶ୍ୟ ଦେବଦାରୁ ଡାଳ, କେହି ଜଣେ କଳାକାର ଦେବୀ ମୁଖାରେ ପରିବେଷିତ ହୋଇଛି, ଦୁଲଦୁଲି ବାଜୁଛି, ନିଶାନ ବାଜୁଛି, ମୃଦଙ୍ଗ ଘଣ୍ଟ ବାଜୁଛି।

0: ଅଷ୍ଟବାଦ୍ୟ ସହ ଟିମିକି ବାଦ୍ୟ ସହ ଝାଞ୍ଜ ବାଦ୍ୟ ସହ ଆସୁଛନ୍ତି ବର୍ତ୍ତମାନ ମଲମୁଣ୍ଡା ବଲାଙ୍ଗୀରର ଘଣ୍ଟ ପାଠି। ଏଇ ତ ସଂସ୍କୃତି। ଆମେ ଯେପରି ମନ୍ଦିରର ନାଟମଣ୍ଡପ ଠାରୁ ଧୀରେ ଧୀରେ ଗର୍ଭଗୃହ ଆଡ଼କୁ ଯାଉ, ବାହ୍ୟ ଦୁନିଆରୁ ଧୀରେ ଧୀରେ ଆଧ୍ୟାତ୍ମିକ ଦୁନିଆ ଆଡ଼କୁ ଯାଉ, ଭୌତିକ ଦୁନିଆରୁ ଧୀରେ ଧୀରେ ପାରମାର୍ଥିକ ଦୁନିଆ ଆଡ଼କୁ ଯାଉ, ଠିକ୍ ସେହିଭଳି ଭାବରେ ମନୋରଞ୍ଜକ ନୃତ୍ୟର ଆଡ଼େଇ ଯିବା ପରେ ଆମ ସାମ୍ନାରେ ବି ଆସିଗଲେ ଘଣ୍ଟ ପାଠି। ଘଣ୍ଟ ବାଜୁଛି, ନିଶାଣ ବାଜୁଛି, ଏବଂ ତାଳ ଦେଇକି କଳାକାରମାନେ ଆମ ସାମ୍ନାରେ ନୃତ୍ୟ କରିଦେଉଛନ୍ତି। ଏଇଆ ସୂଚାଉଛନ୍ତି ଯେ ଯେଉଁଠି ଆଧୁନିକ ନୃତ୍ୟ ହେଉଛି ସେଇଠି ପାରମ୍ପରିକ ନୃତ୍ୟ ହେଉଛି, ଯେଉଁଠି ପୌର ନୃତ୍ୟ ଅଛି ସେଠି ଗ୍ରାମୀଣ ନୃତ୍ୟ ଅଛି, ଯେଉଁଠି ଡ୍ରମ୍ ବାଜା ବାଜୁଛି ସେଠି ଢୋଳ ବାଜା ବି ବାଜୁଛି। ଏଇ ଯେଉଁ ବିଭିନ୍ନ ନୃତ୍ୟର ଏକ ସୁନ୍ଦର ମାଳ, ବିଭିନ୍ନ ପରମ୍ପରାର, ବିଭିନ୍ନ ସଂସ୍କୃତିର, ବିଭିନ୍ନ ଭାଷାର, ବିଭିନ୍ନ ଭୂଷାର ସୁନ୍ଦର ମାଳଟିଏ ଲମ୍ବି ଯାଉଛି ଧୀରେ ଧୀରେ ଧୀରେ ଧୀରେ କୁଞ୍ଜଲପଡ଼ା ଛକ ଆଡ଼କୁ ଏକ ବର୍ଣ୍ଣାଢ୍ୟ ରୂପ ଧାରଣ କରୁଛି। ଏବଂ ଏ ବର୍ଣ୍ଣାଢ୍ୟ ରୂପ ଭିତରେ ଆମେ ଦେଖୁଛୁ କଳାକାରମାନଙ୍କ ସହିତ ସ୍ୱେଚ୍ଛାସେବୀମାନେ ବି ନାଚୁଛନ୍ତି। ଏ ନାଚୁଥିବା ଯାତ୍ରାର କଥା ଶଙ୍କର ସୁବର କେଶରୀ ନନ୍ଦନ ହନୁମାନଜୀଙ୍କ ମାର୍ଗଦର୍ଶନରେ ଆଗକୁ ଆଗକୁ ବଢ଼ୁଥିବା ଯାତ୍ରାର କଥା, ଝାଡ଼ୁଆପଡ଼ା ଲୋକନାଥ ବାବାଙ୍କ ମନ୍ଦିର ଲେଉଣୀ ଯାତ୍ରାର କଥା ଆମେ ପୁଣି ଆପଣମାନଙ୍କୁ କହିବୁ। କିନ୍ତୁ ବର୍ତ୍ତମାନ ଆପଣମାନଙ୍କୁ ଆମେ ନେଇଯାଉଛୁ ନନ୍ଦପଡ଼ା ଏବଂ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟିଣ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ଦେବା ପାଇଁ ପୀର ବାବା ଛକରେ ଥିବା ବୁଥ୍ ନମ୍ବର ଏକକୁ ଧାରା ବିବରଣୀ ଆପଣ ଶୁଣିପାରିବେ ଏହି ବିଜ୍ଞାପନ ବିରତି ପରେ।
1: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍,
2: ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସାମାଜିକ ଉତ୍ତରଦାୟିତ୍ୱ ପ୍ରତି ସଦା ସର୍ବଦା ସଚେତନ। ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ଭାରତର ପ୍ରମୁଖ କୋଇଲା ଖନନ କମ୍ପାନୀ ଏବଂ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ଉନ୍ନତି ନିମନ୍ତେ ଅହରହ କାର୍ଯ୍ୟରତ। ଶିକ୍ଷା, ସ୍ୱାସ୍ଥ୍ୟ ତଥା କ୍ରୀଡ଼ାର ବିକାଶ ସହିତ ପରିବେଶ ପ୍ରତି ମଧ୍ୟ ସଦା ସର୍ବଦା ଜାଗ୍ରତ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍
1: ଦେଶର ସାମଗ୍ରିକ ବିକାଶରେ ନିଜର ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇବାରେ ପ୍ରତିଶ୍ରୁତିବଦ୍ଧ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
2: ପରିବେଶ ପ୍ରଦୂଷଣକୁ ରୋକିବା ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସଦା ସର୍ବଦା କାର୍ଯ୍ୟରତ।
1: କୋଇଲା ଉତ୍ପାଦନର ପ୍ରତ୍ୟେକ ପର୍ଯ୍ୟାୟରେ ପାରିପାର୍ଶ୍ୱିକ ପରିବେଶର ଯେପରି କ୍ଷତି ନ ହେବ ତଥା ପରିବେଶ ପ୍ରଦୂଷିତ ନ ହେବ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ ସେଥିପାଇଁ ସର୍ବଦା ଚେଷ୍ଟିତ।
2: ଆମର ପରବର୍ତ୍ତୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ସମ୍ପନ୍ନ ପୃଥିବୀ ଛାଡ଼ିଯିବା MCLର ଲକ୍ଷ୍ୟ। ଆଉ ଏ ଦିଗରେ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ର ସମସ୍ତ କର୍ମଚାରୀ ସତତ ଚେଷ୍ଟିତ।
1: ପରିବେଶର ପ୍ରକୃତ ବନ୍ଧୁ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍।
3: ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବା ଦିନଠାରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଆସୁଅଛି। ଉନବିଂଶ ଶତାବ୍ଦୀରେ ଯାତ୍ରା ଧୀରେ ଧୀରେ ଅଧିକ ଆଦୃତ ହୋଇଛି ଏବଂ ଏଥିରେ ସାମିଲ କରାଯାଉଛି ପଶ୍ଚିମ ଓଡ଼ିଶାର ଲୋକନୃତ୍ୟ, ଲୋକବାଦ୍ୟ ଏବଂ ବିଭିନ୍ନ ସାଂସ୍କୃତିକ ଦଳକୁ। ଆଗକାଳରେ ଯାତ୍ରାରେ ଯେଭଳି ରସରକେଲି ଡାଲଖାଇ ମୁଖ୍ୟ ଆକର୍ଷଣ ଥିଲା ତାହା କ୍ରମେ ପରିବର୍ତ୍ତିତ ହୋଇଛି। ଯୁଗ ବଦଳିବା ସଙ୍ଗେ ସଙ୍ଗେ ଲୋକଙ୍କ ରୁଚି ମଧ୍ୟ ବଦଳୁଛି। ପୂର୍ବରୁ ଷଷ୍ଠୀ ଯାତ୍ରା ସମୟରେ ବାଇନାଚ ହେଉଥିଲା, ଗତ କିଛି ବର୍ଷ ହେଲା ବାଇନାଚ ଅଶ୍ଳୀଳ ବୋଲି ବନ୍ଦ କରି ଦିଆଯାଇଛି। ମାତ୍ର ପରବର୍ତ୍ତୀ ସମୟରେ ଦକ୍ଷିଣ ଭାରତରୁ ଆସୁଥିବା ନାଚ ଦଳକୁ ନେଇ ଆପତ୍ତି ଉଠିବାରୁ ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବର୍ତ୍ତମାନ ରେକର୍ଡ଼ ଡ୍ୟାନ୍ସ ଆସିଯାଇଛି। ଗତ କିଛି ବର୍ଷ ହେଲା ଆଲବମ୍ ଆର୍ଟିଷ୍ଟ ଏବଂ ଅର୍କେଷ୍ଟ୍ରା ଦଳକୁ ପ୍ରାଧାନ୍ୟ ଦିଆଯାଉଛି। ଆଗପରି ଆଉ ଛାନ୍ଦ, ଚୌପଦୀ, ଚମ୍ପୁ ଗାୟିକାମାନେ ଗାଇ ନାଚୁନାହାନ୍ତି, ରେକର୍ଡ଼ ଲଗାଇ ଦେଇ ରଥ ଉପରେ ନାଚୁଛନ୍ତି। ପୂର୍ବେ ଯେଉଁ ନୃତ୍ୟ ପ୍ରଦର୍ଶନ ହେଉଥିଲା, ଗୋଟିପୁଅ ନାଚ ହେଉଥିଲା, ଦାସକାଠିଆ ହେଉଥିଲା, ତାହା ଆଉ ସମ୍ଭବ ନୁହେଁ ଏବଂ ଲୋକଙ୍କ ରୁଚି ବଦଳି ଯାଇଛି। ବର୍ତ୍ତମାନ ଅତ୍ୟାଧୁନିକତାର ଛାପ ପଡ଼ିଛି ଯାତ୍ରା ଉପରେ। ପୂର୍ବରୁ ମଶାଲ ପେଟ୍ରୋମେକ୍ସ ଜାଳି ଯାତ୍ରା କରାଯାଉଥିବା ବେଳେ ବର୍ତ୍ତମାନ ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଯାଉଛି, ଏପରିକି ବିଦ୍ୟୁତ୍ ଯନ୍ତ୍ରପାତି ଲଗାଯାଇ ଅତ୍ୟାଧୁନିକ ଢଙ୍ଗରେ ମେଢ଼ ସଜ୍ଜିତ କରାଯାଉଛି। ବିଜ୍ଞାନର ପ୍ରଭାବ ଏବଂ ବର୍ତ୍ତମାନ ଆଧୁନିକତାର ଛାପ କଳାକାରମାନଙ୍କ ଉପରେ ପଡ଼ିଛି। ଏଠାକୁ ଆସୁଥିବା କିନ୍ନରମାନେ ଆଉ ପୂର୍ବର ଶାଢ଼ୀ ପିନ୍ଧା କିନ୍ନର ନୁହନ୍ତି, ଜିନ୍ସ ପ୍ୟାଣ୍ଟ ଓ ଫ୍ୟାସନ୍ ଡ୍ରେସ୍ ପିନ୍ଧା କିନ୍ନର ଅଛନ୍ତି। ସେହିପରି କନ୍ୟା ପକ୍ଷରୁ ମାତା ପାର୍ବତୀଙ୍କୁ ଦିଆଯାଉଥିବା ଜାନି ଯୌତୁକର ମଧ୍ୟ ପରିବର୍ତ୍ତନ ହୋଇଛି। ମାଟି ମୂର୍ତ୍ତିଗୁଡ଼ିକ ମଧ୍ୟ ସାମ୍ପ୍ରତିକ ଘଟଣାବଳୀକୁ ନେଇ ନିର୍ମାଣ କରାଯାଉଛି। ପୌରାଣିକ କଥାବସ୍ତୁ ହେଲେ ହେଁ ଯାତ୍ରାର ଅତ୍ୟାଧୁନିକ ରୂପ ସମସ୍ତଙ୍କୁ

0: ଆକୃଷ୍ଟ କରିବାରେ ସମର୍ଥ ହୋଇପାରିଛି। ପୂର୍ବକାଳରେ ଯେଉଁ ଯାତ୍ରା ହେଉଥିଲା ସେହି ଯାତ୍ରାରେ ଗ୍ରାମାଞ୍ଚଳରୁ ଯେଉଁ ଦର୍ଶକମାନେ ଆସୁଥିଲେ, ଯେଉଁ ଶ୍ରଦ୍ଧାଳୁ ଭକ୍ତମାନେ ଆସୁଥିଲେ, ସେମାନେ ନଦୀ ବାଲିରେ ସେମାନେ ରାତି ତମାମ ଶୋଉଥିଲେ। ସକାଳୁ ନିତ୍ୟକର୍ମ ସମାପନ ପରେ ସେମାନେ ଯାତ୍ରା ଦେଖିବା ପାଇଁ ଆସୁଥିଲେ, କିନ୍ତୁ ବର୍ତ୍ତମାନ ଆଉ ତାହା ସମ୍ଭବ ନୁହେଁ। ବର୍ତ୍ତମାନ ଯାତ୍ରା ରୂପ ବଦଳି ଯାଇଛି ଏବଂ ଯେଉଁ ଶୋଭାଯାତ୍ରାଟି ବର୍ତ୍ତମାନ ବାହାରୁଛି, ଆଧୁନିକ ଯୁଗର ଲୋକ ରୁଚି ଅନୁସାରେ ସେହି ଯାତ୍ରାର ଆୟୋଜନ କରାଯାଉଛି। ଧନ୍ୟବାଦ ଦେବି ଯେ ଆୟୋଜକମାନଙ୍କୁ, ଉଦ୍ୟୋକ୍ତାମାନଙ୍କୁ, ସେମାନେ ବର୍ତ୍ତମାନ ଲୋକଙ୍କ ରୁଚି ଅନୁସାରେ ସେମାନେ ସାଂସ୍କୃତିକ ଦଳକୁ ସେମାନେ ଯୋଗାଯୋଗ କରି ନିମନ୍ତ୍ରଣ କରୁଛନ୍ତି ଏବଂ ସମଗ୍ର ଭାରତବର୍ଷରୁ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରମାନେ, ହଜାର ସଂଖ୍ୟକ କଳାକାର ଏ ଯାତ୍ରାରେ ସାମିଲ ହେଉଛନ୍ତି ଏବଂ ଲୋକଙ୍କର ମନୋରଞ୍ଜନ କରୁଛନ୍ତି। ଯେଉଁ କଳାକାରମାନେ ବାହାରୁ ଆସୁଛନ୍ତି ସେମାନେ ସମ୍ବଲପୁର ଆତିଥ୍ୟ ପାଇ ସେମାନେ ମଧ୍ୟ କୃତ୍ୟ, ଏମାନେ ସେମାନଙ୍କର ମତାମତକୁ ଆମେ ଶୁଣୁଛୁ ଯେ କଳାକାରମାନେ ସମ୍ବଲପୁରକୁ ଆସି ଉପଯୁକ୍ତ ଆତିଥ୍ୟ ପାଉଛନ୍ତି ଏବଂ ସମ୍ବଲପୁରର ଭୂୟସୀ ପ୍ରଶଂସା କରୁଛନ୍ତି। ଏ ମାଟି ହେଉଛି ସଂସ୍କୃତିର ମାଟି, ମା ସମଲେଶ୍ୱରୀ ସଂସ୍କୃତିର ମାଟି ଏବଂ ଏ ମାଟି ସବୁବେଳେ କଳାକାରଙ୍କୁ ପ୍ରୋତ୍ସାହନ ଦେଇ ଆସିଛି ଏବଂ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଏକ ଲୋକ କଳାକାର ବା ଲୋକ ସଂସ୍କୃତିର ଏକ ମୁକ୍ତ ପ୍ରଦର୍ଶନୀ। ଆଜି ସିନା ଆମ ଲୋକ ଉତ୍ସବ ଗୁଡ଼ିକ ଆୟୋଜନ କରାଯାଉଛି, କିନ୍ତୁ ତାର ବହୁତ ପୂର୍ବରୁ ଏଇ ଲୋକ ଉତ୍ସବ ଶୀତଳଷଷ୍ଠୀ ଯାତ୍ରାରେ ଆମେ ଦେଖିବାକୁ ପାଉଛୁ ଏବଂ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଲୋକ ଉତ୍ସବର ବା ଲୋକ କଳା ଲୋକ ସଂସ୍କୃତିର ଏକ ମୁକ୍ତ ପ୍ରଦର୍ଶନୀ ଅଟେ। ମୁଁ ବର୍ତ୍ତମାନ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ମନୋଜ ପଣ୍ଡାଙ୍କୁ ମାଇକ୍ ପ୍ରଦାନ କରୁଛି।
1: ସତ୍ୟ ଶିବ ଏବଂ ସୁନ୍ଦର ଯେଉଁ ମହାପ୍ରତୀକ ଶିବ ପାର୍ବତୀଙ୍କର ଏଇ ଯେଉଁ ଯୁଗଳ ମୂର୍ତ୍ତିର ସଂଦର୍ଶନ ପାଇଁ ଆଜି ଶତ୍ରୁଷ୍ଣ ନୟନରେ ଅନେଇ ରହିଛନ୍ତି ଦର୍ଶକମାନେ ଏବଂ ବିଭିନ୍ନ ପ୍ରାନ୍ତରର, ବିଭିନ୍ନ ଭାରତବର୍ଷର ବିଭିନ୍ନ ଜାଗାରୁ ଆସିଥିବା, ମୁଖ୍ୟତଃ ଓଡ଼ିଶାର ବିଭିନ୍ନ ଜାଗାରୁ ଆସିଥିବା ଯେଉଁ ଦର୍ଶନାର୍ଥୀମାନେ ଅପେକ୍ଷା କରିଛନ୍ତି। ବର୍ତ୍ତମାନ ଆମ ସାମ୍ନାରେ ଗୋଟେ ରେକର୍ଡ଼ ଡ୍ୟାନ୍ସର ରଥ ଆମକୁ ଧୀରେ ଧୀରେ ଅତିକ୍ରମ କରିବା ଆରମ୍ଭ କରୁଛି ଏବଂ ମୁଁ ପ୍ରତ୍ୟକ୍ଷ କରୁଛି ଯେ ସେଇ କେତୋଟି ରଥ ତ ଅତିକ୍ରମ କରିସାରିଲାଣି ଏବଂ ଯେଉଁମାନେ ସ୍ୱେଚ୍ଛାସେବୀମାନେ ଏବଂ ଉଦ୍ୟୋକ୍ତାମାନେ ଯେଉଁ ପରିଶ୍ରମ କରୁଛନ୍ତି ଏତେ ଗ୍ରୀଷ୍ମରେ, ଏତେ ପ୍ରବଳ ଗ୍ରୀଷ୍ମରେ, ଏତେ ରୌଦ୍ରରେ ଯେଉଁ ପ୍ରକାର ପରିଶ୍ରମ କରୁଛି ସେମାନଙ୍କୁ ପ୍ରକୃତିରେ ସାଧୁବାଦ ନ ଜଣାଇ ରହିହେଉ ନାହିଁ। ପୋଲିସ ଭାଇମାନେ, ଜିଲ୍ଲା ପ୍ରଶାସନ, ସ୍ୱେଚ୍ଛାସେବୀ ସମସ୍ତଙ୍କୁ ପ୍ରକୃତିରେ ଏଇ ମଞ୍ଚରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରୁଛି ଏବଂ ସେମାନେ ପ୍ରକୃତିରେ ଏତେ ପ୍ରଚଣ୍ଡ ରୌଦ୍ରକୁ ଖାତିର କରୁନାହାନ୍ତି, କେମିତି ଲୋକମାନେ ଯାତ୍ରାକୁ, ଯାତ୍ରାର ଆନନ୍ଦକୁ ଉପଭୋଗ କରିବେ ଏବଂ ସେ ଯାତ୍ରାରେ ନିଜକୁ ସଂଶ୍ଲିଷ୍ଟ କରିବେ, ନିଜକୁ ସମ୍ପୃକ୍ତ କରିବେ, ସେ ଦିଗରେ ସେମାନେ ପ୍ରଯତ୍ନ କରୁଛନ୍ତି ଏବଂ ଛୋଟ ଛୋଟ କୁନି ଛୁଆଠୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଯେମିତି ଅପେକ୍ଷମାଣ କେତେବେଳେ ଶିବ ପାର୍ବତୀଙ୍କର ସେଇ ଯେଉଁ ଯୁଗଳ ମୂର୍ତ୍ତି ଆସିବ ସେମାନଙ୍କ ସମ୍ମୁଖକୁ, ଏମାନେ ସେମାନେ ତାଙ୍କୁ ଦର୍ଶନ କରି ସେମାନଙ୍କର ଯେଉଁ ପୁଣି କେତେ ବର୍ଷ ପରେ, ପୁଣି କେତେ ଦିନ ପରେ ସେମାନେ ଦର୍ଶନ କରିବେ ଏବଂ ତାଙ୍କର ଭିତରେ ଯେଉଁ ସାଂସାରିକ ଯେଉଁ ଜଞ୍ଜାଳ, ଯେଉଁ ରୌଦ୍ର ଅନୁଭବ କରୁଛନ୍ତି ସେଥିରୁ ସେମାନେ କ୍ଷାନ୍ତ ହେବେ, ତୃପ୍ତି ଅନୁଭବ କରିବେ, ସେଥିପାଇଁ ଅପେକ୍ଷା କରିଛନ୍ତି ସମସ୍ତେ। ଗୋଟେ ରେକର୍ଡ଼ ଡ୍ୟାନ୍ସ ରଥ କ୍ରମଶଃ ଆମକୁ ଧୀରେ ଧୀରେ ଆମ ଆଗରେ ଆଗକୁ ପଡ଼ିବାରେ ଲାଗିଛି ଏବଂ ଶବରଲୀଳା ଆଗକୁ ପଡ଼ି ସାରିଛି, କାନ୍ଥାରା ଡ୍ୟାନ୍ସ ଏବଂ ସେ କାନ୍ଥାରା ଡ୍ୟାନ୍ସ ଯିଏକି ଯେଉଁମାନେ କି ବିଭିନ୍ନ କଳା ରଙ୍ଗରେ ନିଜକୁ କାଳୀ ଭାବରେ, କାଳୀ ମୂର୍ତ୍ତି ଭାବରେ ସଜ୍ଜିତ କରିଥିବା କିଛି ଅଭିନେତା ଏବଂ ଶିବଙ୍କ ରୂପରେ ବା ଶିବଙ୍କର ପାଶ୍ୱଚର ଭାବରେ ନିଜକୁ ଚିତ୍ରିତ କରିଥିବା କିଛି ବ୍ୟକ୍ତି ଅଭିନେତା ସେମାନେ ଆମକୁ ଅତିକ୍ରମ କରିସାରିଛନ୍ତି ଏବଂ ଆମ ପରେ ପରେ ଆସୁଛନ୍ତି ସେଇ କାନ୍ଥାରା ଏବଂ ଏ ରେକର୍ଡ଼ ଡ୍ୟାନ୍ସ ପରେ ପରେ ଶବର ଡ୍ୟାନ୍ସ, ଶବର ନୃତ୍ୟ ସେମାନେ ଆସିଛନ୍ତି ଆମର ଏଇ ପଶ୍ଚିମ ଓଡ଼ିଶାର ବୋଧହୁଏ କେଉଁ ଜାଗା କୋରାପୁଟ ଅଞ୍ଚଳରୁ ବୋଧେ ଆସୁଛନ୍ତି, ଓଡ଼ିଶାର କୋରାପୁଟ ଅଞ୍ଚଳରୁ ସେମାନେ ପୁଣି ଆମ ପଛରେ ସେମାନେ ଆମ ସାମ୍ନାରେ ଅତିକ୍ରମ କରିବେ। ସେମାନେ ଆସିଲା ପରେ ଆମେ ତାଙ୍କ ସମ୍ପର୍କରେ ସୂଚନା ଦେବୁ। ବର୍ତ୍ତମାନ ରେକର୍ଡ ଡ୍ୟାନ୍ସ ଆମକୁ ଅତିକ୍ରମ କରିବାକୁ ଯାଉଛି ଏବଂ ମୁଁ ଦେଖୁଛି ଲୋକମାନେ ବହୁ ଆଗ୍ରହରେ ରେକର୍ଡ ଡ୍ୟାନ୍ସ ପାଖରେ ଦୂରରେ ଥାଇକରି ଛୋଟ ଛୋଟ ଶିଶୁମାନେ ମଧ୍ୟ ନୃତ୍ୟ କରିବାରେ ଲାଗିଛନ୍ତି ଏବଂ ଲୋକମାନେ ଆନନ୍ଦରେ ଉପଭୋଗ କରୁଛନ୍ତି ସେଇ ଆଜି ଏଇ ଯେଉଁ ମହାର୍ଗ ଯାତ୍ରାର ଉତ୍ସବକୁ। ପୁଣି ଗୋଟିଏ ବର୍ଷ ପ୍ରତୀକ୍ଷା କରିବେ ସେମାନେ, ଆଜି ସେମାନଙ୍କର ଯେଉଁ ସତୃଷ୍ଣ ନୟନକୁ ତୃପ୍ତି ଦେବେ ଏଇ ଯାତ୍ରାକୁ ସେମାନେ ଦର୍ଶନ କରି। ମୁଁ ପରବର୍ତ୍ତୀ ଧାରା ବିବରଣୀ ପାଇଁ ମୋ ସାଥୀ ଉଦ୍ଘୋଷକ ଡକ୍ଟର ସୁଜିତ ପୁସେଣ୍ଟକୁ ମାଇକ୍ ହସ୍ତାନ୍ତର କରୁଛି।
2: ଆକାଶବାଣୀ ସମ୍ବଲପୁର ଦ୍ୱାରା ଆୟୋଜିତ ସମ୍ବଲପୁରର ଶୀତଳ ଷଷ୍ଠୀର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ। ଏବେ ଆମେ ଦେଖିପାରୁଛୁ ଆମ ସାମ୍ନାରେ ଲୋକଙ୍କର ଯେଉଁ ଉତ୍କଣ୍ଠା ଗୋଟେ ଚରମ ସୀମାରେ ପହଞ୍ଚିଛି ଏବଂ ସମସ୍ତେ ଯେଉଁ ଉଲ୍ଲାସରେ ଥିଲେ ସେଟା ଚରମ ସୀମାରେ ମଧ୍ୟ ପହଞ୍ଚିଛି। ଏଠି ଆମେ ଆଲୋଚନା କରୁଥିଲୁ ଶୀତଳ ଷଷ୍ଠୀ କେବଳ ଗୋଟେ ଆଧ୍ୟାତ୍ମିକ ଏବଂ ଧାର୍ମିକ ଯାତ୍ରା ନୁହଁ, ବରଂ ଗୋଟେ ଲୋକ ସଂସ୍କୃତିର ଗୋଟେ ଭବ୍ୟ ମହାକୁମ୍ଭ। ଏଠିରେ ବହୁତ କଳାକାରଙ୍କର ସମାଗମ ହୋଇଛି, ବହୁ କଳା ରୂପର ମଧ୍ୟ ସଂଦର୍ଶନ ହେଉଛି ଏବଂ ସମସ୍ତେ ଉଦ୍ବିଗ୍ନ, ସମସ୍ତେ ଉତ୍କଣ୍ଠିତ ଯେ ସେ କେତେବେଳେ ଆସିବେ ସେ ଯୁଗଳ ମୂର୍ତ୍ତି, ଏବଂ ସେମାନଙ୍କ ସାମ୍ନାରେ ସେମାନେ ନୃତ୍ୟ ସଙ୍ଗୀତ ପରିବେଷଣ କରି ତାଙ୍କୁ ସେମାନେ ଶ୍ରଦ୍ଧା, ତାଙ୍କୁ ସମ୍ମାନ ଏବଂ ତାଙ୍କଠାରୁ କରୁଣା ମଧ୍ୟ ସେମାନେ ଭିକ୍ଷା କରିବେ। ଯେତେବେଳେ ଆମେ ଶିବଙ୍କର କଥାଟା ଆଲୋଚନା କରୁ, ତାଙ୍କର ବର୍ଣ୍ଣନା କରାଯାଇଛି ଯେ ତାଙ୍କର ହେଲେ ସେ କର୍ପୂର ଗୌରମ, ଏବଂ କର୍ପୂର ଭଳିଆ ସେ ଯେତେବେଳେ ଗୌରମ ତାଙ୍କର ଯେଉଁ ଉଜ୍ଜ୍ୱଳତା, ତାଙ୍କର ଯେଉଁ ବର୍ଣ୍ଣନା ସେଇଟା ସେ ହେଲେ କର୍ପୂର ଗୌରମ। ଶିବଙ୍କର ଯେତେବେଳେ ସୌନ୍ଦର୍ଯ୍ୟର କଥାଟା ଉଠେ ସେତେବେଳେ ଆମେ ଦେଖୁ କାଳିଦାସ, ଭାରତୀୟ କାବ୍ୟ ସାହିତ୍ୟର ଯିଏ ସବୁଥିରୁ ଅଗ୍ରପୁରୁଷ କାଳିଦାସ, ସେ ବର୍ଣ୍ଣନା କରୁଛନ୍ତି ଶିବଙ୍କୁ ଯେ ଶିବଙ୍କର ଯେଉଁ ଶିରରେ ଯେଉଁ ଅର୍ଦ୍ଧଚନ୍ଦ୍ରଟି ରହନ୍ତି ସେଇଟା ହେଲା ଗୋଟେ ସୌନ୍ଦର୍ଯ୍ୟର ପରିଚାୟକ। ତେଣୁ କାଳିଦାସ ଗୋଟେ ଉପମା ବ୍ୟବହାର କରୁଛନ୍ତି ଯେ ହର ଶିର ଚନ୍ଦ୍ରିକା, ଯେ ହରଙ୍କ ଶିରରେ ଥିବା ଯେଉଁ ଚନ୍ଦ୍ରିକା ଅର୍ଦ୍ଧଚନ୍ଦ୍ରଟି ସେଇଟା ହେଲା ସର୍ବୋତ୍କୃଷ୍ଟ ସୌନ୍ଦର୍ଯ୍ୟର ପ୍ରତୀକ। ତେଣୁ ଯେ ସୌନ୍ଦର୍ଯ୍ୟର ସେ ପ୍ରତୀକ, ସେ ହେଲେ ତ୍ରିଲୋଚନ, ସେ ହେଲେ ଭଗବାନ, ସେ ହେଲେ ଶିବ, ସେ ହେଲେ ମହାଦେବ ଏବଂ ସେ ହେଲେ ପାର୍ବତୀଙ୍କର ମଧ୍ୟ ସ୍ୱାମୀ। ଆଜି ତାଙ୍କର ବାହାଘର ହେଉଛି ଏବଂ ବାହାଘର ବେଳେ ଲୋକାଚାରରେ ବର ସେ ଗୋଟେ ସୌନ୍ଦର୍ଯ୍ୟର ପ୍ରତୀକ ମଧ୍ୟ ହୋଇଯାଏ, ସେ ନିଜେ ସଜେଇ ହେଇ ବାହାଘରକୁ ଯାଆନ୍ତି। ତେଣୁ ଶିବ ମଧ୍ୟ ଆଜି ନିଜକୁ ସୌନ୍ଦର୍ଯ୍ୟର ଆଭୂଷଣ କରି ସେ ଲୋକାଚାରରେ ବର ବେଶରେ ଯାଇଥିଲେ ଏବଂ ଆଜି ନିଜର ଧର୍ମପତ୍ନୀଙ୍କୁ ସାଙ୍ଗରେ ଧରି ଆଜି ସମ୍ବଲପୁର ନଗର ପରିକ୍ରମା କରୁଛନ୍ତି। ତେଣୁ ଆଜି ସ୍ୱାଭାବିକ ଭାବରେ ସମଗ୍ର ମଣିଷ ସମାଜର ସମସ୍ତ କଳାକାର ସମାଜ ଆଜି ସମସ୍ତେ ଏକତ୍ରିତ ରହିଛନ୍ତି ସେଇ ଭଗବାନଙ୍କର ଏବଂ ମାତା ପାର୍ବତୀଙ୍କରୁ ତାଙ୍କର ଗୋଟେ ସମ୍ମାନ ଜଣାଇବା ପାଇଁ ଏବଂ ତାଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିବା ପାଇଁ। ଆପଣମାନେ ଶୁଣିପାରୁଥିବେ ଆମ ମଞ୍ଚ ତଳରେ ଯେଉଁ ନୃତ୍ୟ ଏବଂ ଗୀତର ଆସରଟା ଚାଲିଛି, ତାହା ମଣିଷ ଯେଉଁ ସମବେତ ମଣିଷଙ୍କୁ ମଧ୍ୟ କିଛି ଆହ୍ଲାଦିତ କରୁଛି, ତଲ୍ଲୀନ କରୁଛି ଏବଂ ତାକୁ ଖୁସି ମଧ୍ୟ ପ୍ରଦାନ କରୁଛି। ତେଣୁ ଜୀବନରେ ଖୁସି ମଧ୍ୟ ଦରକାର, ଗୋଟିଏ କିଛି ସଙ୍ଗୀତ ନୃତ୍ୟରେ ବିଭୋର ମଧ୍ୟ ହେବା କଥା। ତେଣୁ ଜୀବନରେ ଆମେ କୁହାଯାଏ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ। ତେଣୁ ଯେତେବେଳେ ଜୀବନଟା ଦେଖାଯାଏ, ଜୀବନରେ ମଧ୍ୟ ଭଗବତ ପ୍ରାପ୍ତିର ମଧ୍ୟ ଗୋଟେ ଉଦ୍ଦେଶ୍ୟ ରହିବା କଥା ଏବଂ ସେଥିରେ ମଧ୍ୟ ଜୀବନଯାତ୍ରାରେ କିଛି ସଙ୍ଗୀତ, କିଛି ନୃତ୍ୟ, କିଛି ଆନନ୍ଦ ରହିବା କଥା। ଏବଂ ଆମେ ଯେତେବେଳେ ଲୋକାଚାର ଦେଖୁ, ଲୋକ ସଂସ୍କୃତି ଦେଖୁ, ଆମ ବାହାଘର ଯେତେବେଳେ ସମ୍ପନ୍ନ ହୁଏ, ବାହାଘରରେ କେବଳ ଲୋକ ସଂସ୍କୃତି ଦେଖାଯାଏ ନାହିଁ ଏବଂ ଲୋକାଚାର ଦେଖାଯାଏ ନାହିଁ। ଆମେ ଦେଖିପାରୁ ଯେ ଲୋକ ସଂସ୍କୃତିକୁ ସାଧାରଣ ମଣିଷ ସେ ନେଇ ତାକୁ ସେଥିରେ ତଲ୍ଲୀନ ହୋଇଯାଏ। ଆମେ ଦେଖୁ ପଶ୍ଚିମ ଓଡ଼ିଶାର ଯେଉଁ ଜୀବନ ଧାରାଟି ଅଛି, ପଶ୍ଚିମ ଓଡ଼ିଶାର ଯେଉଁ ଜନଜୀବନଟି ଅଛି, ସେଥିରେ ନୃତ୍ୟ ଏବଂ ସଙ୍ଗୀତ ପ୍ରାଧାନ୍ୟ ରଖିଥାଏ। ତେଣୁ ଆମ ସାଧାରଣ ଭାବରେ ଦେଖିଲେ ଯେତେବେଳେ କୌଣସି ପର୍ବପର୍ବାଣି ହୁଏ, ଯାନିଯାତ୍ରା ହୁଏ କିମ୍ବା କୌଣସି ତିହାର ହୁଏ, ସେତେବେଳେ ଆମେ ଦେଖୁ ସଙ୍ଗୀତ ଏବଂ ନୃତ୍ୟର ପ୍ରାଧାନ୍ୟଟା ବେଶୀ। ସେ ନୂଆଖାଇ ହେଉ, ସେ ପୁଷ୍ପୁନୀ ହେଉ, ସେ ଶୀତଳ ଷଷ୍ଠୀ ହେଉ, ଏସବୁଥିରେ ଗୋଟେ ସମାହାର ଦେଖିବାକୁ ମିଳେ, ସଙ୍ଗୀତର ନୃତ୍ୟର ଗୋଟେ ଆସର ଜମିଯାଏ। ସେ ନୂଆଖାଇ ବେଳକୁ ଆମେ ଦେଖୁ ଯେ ସମସ୍ତେ ସମ୍ବଲପୁରୀ ନୃତ୍ୟ କରନ୍ତି, ସମ୍ବଲପୁରୀ ବସ୍ତ୍ର ପରିଧାନ କରନ୍ତି ଏବଂ ବର୍ଷା ଯେତେବେଳେ ହୁଏ, ଆମ ଅଞ୍ଚଳଟା ହେଉଛି ଝାର ଜଙ୍ଗଲର ଅଞ୍ଚଳ, ଏଥିରେ ଯେତେବେଳେ ମହୁଲ ଝାରରେ ଯେତେବେଳେ ବର୍ଷାଟା ହୁଏ, ତେଣୁ ଯେ କଳାକାରଟେ ନାଚି ଉଠେ ଯେ ମହୁଲ ଝାରରେ ବର୍ଷା ହେଲା। ତେଣୁ ଆଜି ସମଗ୍ର ମଣିଷ ସମାଜ ପଶ୍ଚିମ ଓଡ଼ିଶାରେ ଏବଂ ଓଡ଼ିଶାରେ ମଧ୍ୟ ମୌସୁମୀର ଆଗମନକୁ ସମସ୍ତେ ଚାହିଁ ବସିଛନ୍ତି। ସମ୍ଭବ

ସହିତ ମୌସୁମୀ ମଧ୍ୟ ଅପେକ୍ଷା କରିଛି ଯେ ନବଯୁଗଳ ନବଦମ୍ପତିଙ୍କର ଆଶୀର୍ବାଦ ପାଇଲେ ସେ ଓଡ଼ିଶାରେ ବର୍ଷା ଆରମ୍ଭ ହେବ। ତେଣୁ ଶୀତଳଷଷ୍ଠୀର ଯେଉଁ ଯାତ୍ରାର ଗୋଟେ ଅନନ୍ୟ ପୃଷ୍ଠଭୂମି ଅଛି ଯେ ସମଗ୍ର ମଣିଷ ସମାଜ ଯେତେବେଳେ ଗ୍ରୀଷ୍ମର ରୌଦ୍ରରେ ସେ ଆକ୍ରାନ୍ତ ହୋଇଥିବ ତାକୁ ଶୀତଳତା ପ୍ରଦାନ କରିବା ପାଇଁ ବର୍ଷା ହେବ ଏବଂ ଶୀତଳଷଷ୍ଠୀ ପରେ ପରେ ମଧ୍ୟ ବର୍ଷାର ଆଗମନ ହୁଏ ଏଇଟା ଆମେ ଦେଖି ଆସିଛୁ। ତେଣୁ ଶୀତଳଷଷ୍ଠୀର ଯେଉଁ ପ୍ରାସଙ୍ଗିକତାଟା ରହିଛି ଏ ମଣିଷ ସମାଜ ତାର ଯେଉଁ ପ୍ରକୃତି ଅଛି ପ୍ରକୃତି ସହିତ ସେ ସନ୍ତୁଳିତ ଜୀବନଯାପନ କରିବ ଏଇଟା ଶୀତଳଷଷ୍ଠୀ ମଧ୍ୟ ସେଇ ବାର୍ତ୍ତାଟା ପ୍ରଦାନ କରେ। ତେଣୁ ଆମେ ଯେ ଦେଖୁ ଯେ ଶୀତଳଷଷ୍ଠୀ କେବଳ ଗୋଟେ ସାଂସ୍କୃତିକ ଆଡ଼ମ୍ବର ନୁହେଁ ବରଂ ଲୋକ ସଂସ୍କୃତିର ଲୋକାଚାରର ଯେଉଁ ସମନ୍ୱୟ ତାର ଗୋଟେ ଭବ୍ୟ ପରିପ୍ରକାଶ। ଆଜି ଆମେ ଆମ ସାମ୍ନାରେ ଦେଖୁଛୁ ଯେ ବିଭିନ୍ନ କଳାକାର ତାଙ୍କର ବିଭିନ୍ନ କଳାକାର ସ୍ୱରୂପ ନେଇକରି କଳାର ସ୍ୱରୂପ ନେଇ ସେମାନେ ତାଙ୍କର ସର୍ବୋତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅପେକ୍ଷା ଏବଂ ସମସ୍ତେ ତଲ୍ଲୀନ ସମସ୍ତେ ବିଭୋର ଏବଂ ସମସ୍ତେ ଅନ୍ୟକୁ ମଧ୍ୟ ତଲ୍ଲୀନ ଅନ୍ୟକୁ ଉଲ୍ଲସିତ ଏବଂ ଅନ୍ୟମାନଙ୍କୁ ବିଭୋର କରିବା ପାଇଁ ମଧ୍ୟ ମାନେ ଉତ୍କଣ୍ଠିତ ହୋଇ ବସି ରହିଛନ୍ତି। ଏହି ଶୀତଳଷଷ୍ଠୀ ଯାତ୍ରାର ଅନନ୍ୟ ଧାରା ବିବରଣୀ ପ୍ରତ୍ୟକ୍ଷ ଧାରା ବିବରଣୀ ଆମର ଅନ୍ୟତମ ବୁଥ୍ ଯେଉଁଟା ଗୋଲବଜାର ଛକରେ ଅଛି ସେଇଠାରୁ ଆପଣ ଶୁଣିପାରିବେ ଏହି ବିରତି ପରେ।

0: ପବିତ୍ର ଶୀତଳଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀର ପ୍ରାୟୋଜକ ଥିଲି ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍।
1: ସୁସ୍ଥ ଜୀବନ ଏବଂ ସ୍ୱଚ୍ଛ ବାତାବରଣ ପାଇଁ ସ୍ୱଚ୍ଛତା ଆପଣାନ୍ତୁ। ଜନସମ୍ପର୍କ ବିଭାଗ ମହାନଦୀ କୋଲ୍ଡଫିଲ୍ଡସ୍ ଲିମିଟେଡ୍ ଦ୍ୱାରା ଜନହିତରେ ଜାରି।

0: ମୁଁ ଏବେ ଦେଖିବାକୁ ପାଉଛି ରାଧାକୃଷ୍ଣଙ୍କର ମୂର୍ତ୍ତି ଏକ ବିରାଟ ସୁବର୍ଣ୍ଣ ରଙ୍ଗର ଜରିରେ ଗଢ଼ା ହୋଇଥିବା ମେଢ଼ରେ ସୁସଜ୍ଜିତ ଅବସ୍ଥାରେ ଅତିକ୍ରାନ୍ତ କରୁଛନ୍ତି ଆମ ସମ୍ମୁଖରୁ। ତା ସମ୍ମୁଖରେ ବଲାଙ୍ଗୀର ମଲିମୁଣ୍ଡାରୁ ଆସିଥିବା ଘଣ୍ଟ ଦଳ ନେଳିଆ ରଙ୍ଗର ଜାମା ପିନ୍ଧି ସେମାନେ ଖୁବ୍ ସୁନ୍ଦର ତାଳରେ ନୃତ୍ୟ କରିକରି ବାଜା ବଜାଉଛନ୍ତି ଏବଂ ତା ସହିତ ଆମର ଝାଡ଼ୁଆପଡ଼ାର ସ୍ୱେଚ୍ଛାସେବୀମାନେ ନେଳି ରଙ୍ଗର ପରିଧାନ କରି ନୃତ୍ୟ କରି ପକାଉଛନ୍ତି। ତାପରେ ପରେ ଆସୁଛନ୍ତି ଯେ ଦେବ ନିମନ୍ତ୍ରଣ କରି ଦେବତାମାନଙ୍କୁ ଶିବଙ୍କର ବିବାହ ଉପଲକ୍ଷେ ନିମନ୍ତ୍ରଣ କରିଥିଲେ ହନୁମାନଜୀ, ତାଙ୍କ ମେଢ଼ ମଧ୍ୟ ସୁବର୍ଣ୍ଣ ରଙ୍ଗର ଜରିରେ ତିଆରି ହୋଇଛି, ଖୁବ୍ ସୁନ୍ଦର ଆକାରରେ ତା ସଜାଯାଇଛି। ଆପଣ ଦେଖିଲେ ଜଣାପଡ଼ୁଛି ତତେ ଏମିତି ଗୋଟେ ସୁନାର ମେଢ଼ଟିଏ ତିଆରି ହୋଇଛି ଏବଂ ସେଥିରେ ସୁନ୍ଦର ଉଡ୍ଡୀୟମାନ ଅବସ୍ଥାରେ ଅଛନ୍ତି ବୀର ବଜରଙ୍ଗ ବଲି ଆଉ ବୀର ହନୁମାନ। ତାଙ୍କ ସମ୍ମୁଖରେ ଭଇଁସା ବଲାଙ୍ଗୀର ଭଇଁସାରୁ ଆସିଥିବା ଘଣ୍ଟ ଦଳ ଖୁବ୍ ସୁନ୍ଦର ତାଳ ମାନରେ ଘଣ୍ଟ ବଜାଉଛନ୍ତି। ବଡ଼ ବଡ଼ ଦୁଇଟି ନିଶାନ ରିକ୍ସାରେ ଥୁଆ ହୋଇଛନ୍ତି ଦୁଇ ଜଣ କଳାକାର, ତାଳ ଦେଉଛନ୍ତି। ସମ୍ବଲପୁରୀ କନାରେ ତିଆରି ଜାମା ପିନ୍ଧିଛନ୍ତି ପ୍ରାୟ 40 ଜଣ ଘଣ୍ଟ ବାଦ୍ୟକାର, ତାଙ୍କ ସାଙ୍ଗରେ ନିଶାନ ଢୋଲ ଆଦି ମଧ୍ୟ ବାଜୁଛି। ତାଙ୍କ ପଛରେ ଶୋଭା ପାଉଛନ୍ତି ହନୁମାନଙ୍କର ବିରାଟ ମୂର୍ତ୍ତି। ମୁଁ ଆଗରୁ କହୁଥିଲି ମନୋରଞ୍ଜକ ନୃତ୍ୟ ଅତିବାହିତ ହୋଇଗଲେଣି, ଅତିକ୍ରାନ୍ତ ହୋଇଗଲେଣି। ବର୍ତ୍ତମାନ ଭକ୍ତମାନଙ୍କର ଅନ୍ତର ଭିତରେ ଆଧ୍ୟାତ୍ମିକତାର ରସ ସିକ୍ତ କରିବା ପାଇଁ ଘଣ୍ଟ ବାଜୁଛି, ଶଙ୍ଖ ବାଜୁଛି, ସମ୍ପ୍ରଦା ବାଜୁଛି, ନୃତ୍ୟ ବାଜୁଛି, ଆଧ୍ୟାତ୍ମିକ ରସ ନୃତ୍ୟ। ପରେ ପରେ ମୁଁ ଦେଖିବାକୁ ପାଉଛି ହର ଗୌରୀଙ୍କର ନବ୍ୟବିବାହିତ ରୂପ ଗଣ୍ଠିଆଳ ପକାଇ ମାଡ଼ି ଧୀରେ ଧୀରେ ଧୀରେ ଧୀରେ ଆମ ସାମ୍ନାକୁ ଆସୁଛନ୍ତି ବିରାଟ ରୂପା ଏବଂ ସୁନାରରେ ତିଆରି ମେଢ଼ ସୁସଜ୍ଜିତ ଭାବରେ ଆମ ଆଡ଼କୁ ଆସୁଛନ୍ତି, ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଘଣ୍ଟ ବାଜୁଛି, ମୃଦଙ୍ଗ ବାଜୁଛି, ତାଳବାଦ୍ୟ ବାଜୁଛି, ସମସ୍ତେ ନୃତ୍ୟରତ, ଭକ୍ତମାନେ ମଧ୍ୟ ନୃତ୍ୟ କରି ପକାଉଛନ୍ତି, ଭୋଳ ହୋଇଯାଉଛନ୍ତି ଶିବ ପାର୍ବତୀଙ୍କର ଏ ନବ ଯୁଗଳ ଦର୍ଶନ ପ୍ରାପ୍ତ ହୋଇ। ଏଭଳି ସୁନ୍ଦର ଦୃଶ୍ୟ ଦେଖିବା ପାଇଁ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା, ସେହି ଦୃଶ୍ୟ ଏବେ ଆମ ସମ୍ମୁଖରେ ଆସି ପହଞ୍ଚି ସାରିଛନ୍ତି। ଆଦ୍ୟରୋଳର ଆଧ୍ୟାତ୍ମିକତା ଅଛି, ଏଠି କୌଣସି ଯୌନ ଉଦ୍ୟୋଗିକ ରସ ନାହିଁ, ଏଠି ସମ୍ପୂର୍ଣ୍ଣ ଭାବରେ ହୃଦୟକୁ ସିକ୍ତ କରିବା ପାଇଁ ଆଧ୍ୟାତ୍ମିକତା ବାଧ୍ୟ ପାଉଛି। ତା ପଛରେ ସମ୍ପ୍ରଦା ଦଳ ଅଛନ୍ତି, ସମ୍ପ୍ରଦା ଆମ ପଶ୍ଚିମ ଓଡ଼ିଶାର ଏକ ଅତି ଲୋକପ୍ରିୟ ପଲ୍ଲୀ ନୃତ୍ୟ, ଯେଉଁଥିରେ ପ୍ରାୟ 40-50 ଜଣ କଳାକାର ମୃଦଙ୍ଗ ବଜାନ୍ତି, କସ୍ତାଳ ବଜାନ୍ତି। ସେଇମାନେ ନୃତ୍ୟ କରି ଗୋଲବଜା ଛକ ଆଡ଼କୁ ଆସୁଛନ୍ତି ହନୁମାନଙ୍କର ମେଢ଼ ପଛପଟେ, ଏବଂ ତା ପଛପଟେ ଶଙ୍ଖନାଦରେ ପ୍ରକମ୍ପିତ ହୋଇ ଉଠୁଛି ସମଗ୍ର ଗୋଲବଜାର ଛକ, ଏବଂ ତା ପଛରେ ସ୍ୱୟଂ ହର ପାର୍ବତୀ ହର ବେଶରେ ବଧୁ ବେଶରେ ସଜ୍ଜିତ ହୋଇ ଆମ ପଟକୁ ଧୀରେ ଧୀରେ ବିମାନରେ ଉପବେଶନ ହୋଇ ଆମ ପଟକୁ ଆସୁଛନ୍ତି। ଶହ ଶହ ସ୍ୱେଚ୍ଛାସେବୀମାନଙ୍କର ଅକ୍ଲାନ୍ତ ପରିଶ୍ରମରେ ସମ୍ବଲପୁର ସ୍ଥିତ ଷଷ୍ଠୀ ଯାତ୍ରା ଆୟୋଜିତ ହୁଏ, ଏବଂ ଗୋଲବଜାର ଛକକୁ ଆସିଲା ମାନେ ସମସ୍ତେ ନୃତ୍ୟ ଅବସ୍ଥାରେ ନୃତ୍ୟ କରିବା ଅବସ୍ଥାକୁ ଆସିଯାଆନ୍ତି। ସମ୍ପ୍ରଦା ବାଦ୍ୟର ତାଳେ ତାଳେ ଭକ୍ତମାନେ କଳାକାରମାନେ ସ୍ୱେଚ୍ଛାସେବୀମାନେ ମଧ୍ୟ ନୃତ୍ୟ କରି ପକାଉଛନ୍ତି। ଧୀରେ ଧୀରେ ଧୀରେ ଧୀରେ ହର ଗୌରୀଙ୍କର ବିମାନଟି ଆମ ପଟକୁ ଆସୁଛି। ସ୍ୱେଚ୍ଛାସେବୀମାନେ ନିଜ ନିଜ ଦାୟିତ୍ୱରେ ଅତି ପ୍ରଖର ଅଟନ୍ତି, ନେଳିଆ କୁର୍ତ୍ତା ପିନ୍ଧିଥିବା ପାଇଜାମା ପିନ୍ଧିଥିବା ସମସ୍ତ ସ୍ୱେଚ୍ଛାସେବୀମାନେ ଝାଳ ନାଳ ଖରା ବର୍ଷା କିଛି ନଚାହିଁ ନିଜ ନିଜ କାମରେ ବ୍ୟସ୍ତ ରହିଛନ୍ତି। ମୁଁ ଦେଖିବାକୁ ପାଉଛି ମୃଦଙ୍ଗର ତାଳେ ତାଳେ ଘଣ୍ଟବାଦ୍ୟର ତାଳେ ତାଳେ ସ୍ୱୟଂ ଶିବ ପାର୍ବତୀଙ୍କର ନବଦମ୍ପତିଙ୍କର ଯୁଗଳ ଦର୍ଶନ ଆମେ ପାଇ ନିଜକୁ କୃତଜ୍ଞ ଅନୁଭବ କରୁଛୁ, ଏବଂ ଏଭଳି ଦୃଶ୍ୟ ଦେଖିବାକୁ ଯାହା ଏକ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିଥିଲୁ ଯାହା ଆମ ସମ୍ମୁଖରେ ବିଦ୍ୟମାନ। ବେଲପତ୍ର ମାଳରେ ଗଣ୍ଠିଆଳ ପଡ଼ିଛି, ସମ୍ବଲପୁରୀ ଶାଢ଼ୀରେ ଗଣ୍ଠିଆଳ ପଡ଼ିଛି, ସ୍ୱର୍ଣ୍ଣ ଏବଂ ରୂପା ଅଳଙ୍କାରରେ ଆଚ୍ଛାଦିତ ହୋଇଛନ୍ତି, ଏବଂ ଏମାନେ ଦେବାଳୟକୁ ଲେଉଟାଣି କରୁଛନ୍ତି। ଦେବାଳୟକୁ ଚାଲିଗଲା ପରେ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ, त्रिलोकनाथ बाबांकर एभली पार्वतीको सहित बाबा हवा बाबा विवाह उत्सव वर्तमान एभली एक सुंदर दृश्य को वर्णना करिया पाई मु माइक्रोफोन अर्पण करूछि डॉक्टर श्याम भोई।
1: धन्यवाद डॉक्टर द्वारिकानाथ नायक महोदय। श्रोता बंधुगण, शिव पार्वतीकर निर्बंध संपन्न हेला परे चतुर्थी तिथि रे संध्यारे झाड़ुआपड़ा श्री श्री लोकनाथ बाबांकर आरती कराजिबा परे सुसज्जित रथरे जो वीर हनुमान सवार होई देव निमंत्रण पई बाहरी थिले वर्तमान आम सम्मुखरे एक सुसज्जित रथरे वीर हनुमान उपवेशन करिसंती। तांकर रथ आम सम्मुख दे अतिक्रम करुछि। वीर हनुमान तांक साथीरे बर पिता पड़ार मुरबी ओ यात्रा कमिटर सदस्यगण विभिन्न मंदिर जाए गुआ हलदी नुआ लुगा पैता और भोग दे निमंत्रण करते यही क्रम ब्रह्मपुरा मंदिर बालुकेश्वर मंदिर बारीहागुड़ी दधिभावन मंदिर गौरमठ टीमिनीगुड़ी भागवत मंदिर उतापड़ा मंदिर निमंत्रण देते आमर लौकिक परंपर रही सामाजिक कार्यक्रम आम बंधु बांधव आत्मीय स्वजन समस्त को आम निमंत्रण ठीक से ही भाव देव दंपति बाहाघर समय बर पिता अपर पक्ष कन्या पितामाता सेमाने मध्य सेमानकर आत्मीय स्वजन को निमंत्रण करिथांती निजे जाईके निमंत्रण करिबार विधि रहिछि जोतिपई जतेबेले आमे निमंत्रण पत्र टिए पठाइ दउ आमर प्रियजनक पाखकु आत्मीय स्वजनक पाखकु सेतरी आमे उल्लेख करिबा पई भूलि नथाउ जे पत्र द्वारा निमंत्रण जनित त्रुटि मार्जना करिबे किंतु एही शिव पार्वतीकर जतेबेले बाहाघर करा जाउछि तिथि निर्दिष्ट हेला परे बाहाघर लग्न स्थिर हेला परे गुआगुंडा देइगरे से बाहाघर सामिल होगापी निमंत्रण दि जाऊँगी स्वयं बर पिता निजे जाऊँगी हनुमान जाऊँगी दे न्यूता देव निमंत्रण बोली आम जो कौचु आम आध्यात्मिक परंपर शिवार्चन तार महत्व एवं किमी गुरुत्व रही आम आध्यात्मिक परंपर शिवार्चन अत्यंत तात्पर्यपूर्ण और महत्वपूर्ण भगवान शंकर समुद्र मंथन उत्पन्न उत्कट हलाहल अकुंठ चित्तर पान कर नीलकंठ निखिल विश्वर दाणकर्ता साधि से संसार उदासी श्मशानवासी अंग भस्म विलेपित शिवरे जटा गड़े भुजंगहार परिधेय व्याघ्र विनाम्बर बाहन वृषभ निजर संबल खूब सीमित अथच पार्थिव अपार्थिव सबकि देवाई से समर्थ से पुणी आशुतोष अकर्म कर्मदायक।

0: ତାଙ୍କର ଟୋପାଏ ପାଦୋଦକ ଜନ୍ମ ଜନ୍ମାନ୍ତର ପାପ ଖେଳ ନ କରିଦିଏ। ଅପାର ମହିମା ତାଙ୍କର ବର୍ତ୍ତମାନ ଆମ ସମ୍ମୁଖରେ ବିରାଜମାନ କରିଛନ୍ତି। ସୁସଜ୍ଜିତ ଆକର୍ଷଣୀୟ ରଥରେ ଦେବଦେବ ମହାଦେବ ଏବଂ ଜଗତ ଜନନୀ ପାର୍ବତୀଙ୍କର ଯୁଗଳ ମୂର୍ତ୍ତି। ଏଇ ଯେଉଁ ଦର୍ଶନର ବିରଳ ସୁଯୋଗ, ପ୍ରକୃତରେ ଆମେମାନେ ଭାଗ୍ୟବାନ ଆମେ ଯେଉଁମାନେ ଏହି ସମୟ ଖଣ୍ଡରେ ଦେବଦେବ ମହାଦେବ ଏବଂ ଜଗତ ଜନନୀ ପାର୍ବତୀଙ୍କର ଯୁଗଳ ଦର୍ଶନକୁ ଆମେ ଦର୍ଶନ କରିପାରୁଛୁ। ସେମାନଙ୍କର ଆଶୀର୍ବାଦ ଆମେ ଭିକ୍ଷା କରୁଛୁ, ପ୍ରାର୍ଥନା କରୁଛୁ। କର୍ପୂର ଗୌରମ କରୁଣାବତାରମ ସଂସାର ସାରମ ଭୁଜଗେନ୍ଦ୍ର ହାରମ ସଦା ବସନ୍ତମ ହୃଦୟାରବିନ୍ଦେ ଭବମ ଭବାନୀ ସହିତମ ନମାମି। କର୍ପୂର ସମାନ ଗୌରବର୍ଣ୍ଣ, କରୁଣାର ସାକ୍ଷାତ ମୂର୍ତ୍ତି, ସଂସାରର ସାର ରୂପ, ଯାହାଙ୍କ ଗଳାରେ ସର୍ପ ଶୋଭାୟମାନ ଯେ ଆପଣା ଭକ୍ତଜନଙ୍କ ହୃଦୟ ପଦ୍ମରେ ବିରାଜିତ ଅଟନ୍ତି, ଏହିପରି ଭଗବାନ ଶିବଙ୍କୁ ପାର୍ବତୀଙ୍କ ସହିତ ମୁଁ ପ୍ରଣାମ କରୁଛି। ଭବାନୀ ଶଙ୍କର ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୂପିଣ ଯାଭ୍ୟାମ ବିନା ନ ପଶନ୍ତି ସିଦ୍ଧା ସ୍ୱାନ୍ତ ସ୍ତମୀଶ୍ୱରମ। ଯାହାଙ୍କ ବିନା ଯୋଗୀମାନେ ଆପଣା ଭିତରେ ବିରାଜମାନ ଈଶ୍ୱରଙ୍କୁ ଦର୍ଶନ କରିପାରିପାରନ୍ତି ନାହିଁ, ଏହିପରି ଶ୍ରଦ୍ଧା ଏବଂ ବିଶ୍ୱାସ ରୂପ ପାର୍ବତୀ ଏବଂ ଶୁଭଙ୍କୁ ମୁଁ ନମସ୍କାର କରୁଛି। ଧ୍ୟାୟେ ନିତ୍ୟମ ବହେ ସମରଜତଗିରି ନିଭମ ଚାରୁ ଚନ୍ଦ୍ରାବତମ ସମ ରତ୍ନା କଳ୍ପ ଜୋଡ଼ାଙ୍ଗ ପରଶୁ ମୃଗ ବରାବିତ୍ୟସ୍ତମ ପ୍ରସନ୍ନମ ପଦ୍ମାସୀନମ ସମସ୍ତାସ୍ତୁ ତମର ଗଣୀର ବ୍ୟାଘ୍ର କୃତ୍ରିମ ବସାନମ ବିଶ୍ୱାଦ୍ୟମ ବିଶ୍ୱବୀଜମ ନିଖିଳ ଭୟହରମ ପଞ୍ଚବକ୍ରମ ତ୍ରିନେତ୍ରମ ରଜତ ପର୍ବତ ପରି ଶ୍ୱେତ ରମଣୀୟ ଚନ୍ଦ୍ର ବିମଣ୍ଡିତ ରତ୍ନତୁଲ୍ୟ ଉଜ୍ଜଳ ଶରୀର ପରଶୁଧାରୀ ବରାଭୟଦାୟୀ ପ୍ରସନ୍ନ ବଦନ ପଦ୍ମାସନରେ ଆସୀନ ବ୍ୟାଘ୍ରଚର୍ମ ପରିହିତ ଅମର ଗଣବନ୍ଦିତ ନିଖିଳ ଭୟ ହରଣକାରୀ ପଞ୍ଚାନନ ତ୍ରିନେତ୍ର ବିଶ୍ୱର ଆଦ୍ୟ ଏବଂ ମୂଳ ବୀଜ ମହେଶ୍ୱରଙ୍କୁ ମୁଁ ଧ୍ୟାନ କରୁଛି, ପ୍ରଣାମ କରୁଛି। ଯୁଗଳ ଦର୍ଶନ କରି ନିଜକୁ କୃତାର୍ଥ ମନେ କରିକି ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀଦାସ ପ୍ରଧାନଙ୍କୁ ମାଇକ୍ ହସ୍ତାନ୍ତର କରୁଛି।
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ। ଆଗକୁ ଆଗକୁ ବଢ଼ିଗଲାଣି ମନୋରଞ୍ଜନର ପସରା, ଆଗକୁ ଆଗକୁ ଚାଲିଗଲାଣି ଆଧୁନିକ ନୃତ୍ୟର ଦଳ, ଏବେ ଆମ ସାମ୍ନାରେ କେବଳ ହିଁ କେବଳ ଭକ୍ତି ନୃତ୍ୟର ପସରା। ଘଣ୍ଟ ବାଜୁଛି, କୋସ୍ତାଳ ବାଜୁଛି, ମୃଦଙ୍ଗ ବାଜୁଛି, ସମ୍ପ୍ରଦାୟ ଚାଲୁଛି, ଗାୟ ସମାର ଶଙ୍ଖ ବାଜୁଛି, ଏବଂ ଆମ ସାମ୍ନାରେ ଏବେ କୀର୍ତ୍ତନ ସହ ବାବା ବଟେଶ୍ୱର କୀର୍ତ୍ତନ ସମିତି ଭୋପାଳରୁ ଆସିଥିବା କଳାକାରମାନଙ୍କ ସହ ଆସିଗଲେଣି ଶ୍ରୀ ଶ୍ରୀ ଲୋକନାଥ ବାବା ନିଜ ନବଦମ୍ପତିଙ୍କୁ ଧରି। ଆଗକୁ ବଢ଼ିଗଲାଣି ପଥନୃତ୍ୟ ରଥନୃତ୍ୟ ପ୍ରଜ୍ଞାପନର ମେଢ଼, ମନୋରଞ୍ଜନର ଭିଡ଼ ଆଗକୁ ବଢ଼େଇ ଏବେ ଆସିଗଲେଣି ଦେବଦମ୍ପତି, ଆସିଗଲେଣି ନବବିବାହିତ ଦମ୍ପତି ବେଶରେ ଶ୍ରୀ ଶ୍ରୀ ଲୋକନାଥ ଏବଂ ମାତା ପାର୍ବତୀ, ଆଗରେ ଶ୍ରୀ ଶ୍ରୀ ହନୁମାନ ଏବଂ ରାଧାକୃଷ୍ଣଙ୍କୁ ଧରି ଆସିଗଲେଣି ଆମ ସାମ୍ନାକୁ। ଆମେ ଅପେକ୍ଷା କରିଥାଉ ଏ ଯୁଗଳ ଦର୍ଶନର ମୁହୂର୍ତ୍ତକୁ। ହେ ଭକତେ, ଆମକୁ ଦିଶିଗଲାଣି ଅର୍ଦ୍ଧବୃତ୍ତାକାରରେ ଉପରକୁ ଉଠିଥିବା ମନୋରମ ଚାନ୍ଦି ମେଢ଼, ପରମ ରମଣୀୟ ଦିଶୁଛି ଏ ଚାନ୍ଦି ମେଢ଼। 1 କ୍ୱିଣ୍ଟାଲ 35 କେଜି ରୂପାରେ ନିର୍ମିତ ହୋଇ ଏ ଶୋଭାକୁ ବଳି ଶୋଭାମୟ ଦିଶୁଛି ଶ୍ରୀ ଶ୍ରୀ ଲୋକନାଥ ଏବଂ ମାତା ପାର୍ବତୀଙ୍କୁ ଧାରଣ କରିଥିବା ପ୍ରଭା। ହେ ଭକତେ, ଆମେ ଏବେ ଦେଖୁଛୁ ଶ୍ରୀ ଶ୍ରୀ ଲୋକନାଥଙ୍କ ରୂପାର ଛତ୍ରକୁ, ଆମେ ଦେଖୁଛୁ କୀର୍ତ୍ତିମୁଖକୁ, ଆମେ ଦେଖୁଛୁ ରୂପାର ବଡ଼ ମୟୂର ସମେତ ବେନିପାର୍ଶ୍ୱରେ 2ଟି ଛୋଟ ମୟୂରକୁ, ଆମେ ଦେଖୁଛୁ ପରଭାର ବେଳପତ୍ର କିରେଟିକୁ, ଆମେ ଦେଖୁଛୁ ଆମ୍ବକଷି କିରେଟିକୁ, ଆମେ ଦେଖୁଛୁ ପଦ୍ମକଷି କିରେଟିକୁ। ହେ ଭକତେ, ଆମେ ଦେଖୁଛୁ ଶ୍ରୀ ଲୋକନାଥଙ୍କ ନାଗଫେଣୀ କିରେଟିକୁ, ସପ୍ତଫେଣୀ କିରେଟିକୁ, ପଞ୍ଚଫେଣୀ କିରେଟିକୁ, ଦେଖୁଛୁ ବେନିପାର୍ଶ୍ୱର ମୟର ମଗୁର ମୁଖକୁ। ହେ ଭକତେ, ଏଭଳି ଶୋଭାମୟ ପରଭାରେ ଆମକୁ ଦର୍ଶନ ଦେଉଛନ୍ତି ନବଶୃଙ୍ଗାର ଶ୍ରୀ ଶ୍ରୀ ଲୋକନାଥ ଏବଂ ମାତା ପାର୍ବତୀ। ତାଙ୍କୁ ଶୃଙ୍ଗାର କରିଛନ୍ତି ସେବକମାନେ ପାଟବସ୍ତ୍ରରେ, ସୁନା ଅଳଙ୍କାରରେ, ରୂପା ଅଳଙ୍କାରରେ, ପତ୍ରପୁଷ୍ପ ଅଳଙ୍କାରରେ, କର୍ପୂର ଚନ୍ଦନରେ, ଏପରା ଯୁଗଳ ଦର୍ଶନର ବେଶ। ଅଙ୍ଗରାଗ ନ ଚମକିଲେ କେମିତି ହେବ ଭକତେ? ଭକତେ, ଅଙ୍ଗରାଗକୁ ମଣ୍ଡନ କରି ଶ୍ରୀ ଲୋକନାଥଙ୍କ ଚୌପାଖରେ ଶୋଭା ପାଉଛି ସୁନାର ପଦ୍ମ କିରୀଟି, ମୁଣ୍ଡରେ ସୁନାର ମୁକୁଟ, ହାତରେ ସୁନାର ବଳା, ସୁନା ଖଡ଼ୁ, ସୁନା ତ୍ରିଭୁଡ଼ମ୍ବରୁ, କାନରେ ସୁନା କୁଣ୍ଡଳ, ଗଳାରେ ସୁନା ମାଳ, ସ୍ୱର୍ଣ୍ଣାଳଙ୍କାର ବିଭୂଷିତ ହୋଇଛି ଶ୍ରୀ ଲୋକନାଥ ବାବା। ଏବେ ଆମକୁ ଦର୍ଶନ ଦେଇ ଧୀରେ ଧୀରେ ଆଗକୁ ବଢ଼ୁଛନ୍ତି। ଆମେ ଅପେକ୍ଷା କରିଥାଉ ଏ ଯୁଗଳ ଦର୍ଶନକୁ ଦେଖିବାକୁ, ଆମେ ଅପେକ୍ଷା କରିଥାଉ ନବଦମ୍ପତିଙ୍କ ପରମ ମୁହୂର୍ତ୍ତକୁ ଦେଖିବାକୁ। ହେ ଭଗବାନ, ଆମେ ଯୁଗଳ ଦର୍ଶନ ଏଇଭଳି ସବୁଦିନ କରୁଥାଉ। ତୁମେ ଯିଏ ଯେଉଁଠି ଥାଅ ଭକତମାନେ ଭାବନେତ୍ରରେ ଦର୍ଶନ କର ଯୁଗଳ ଦର୍ଶନର ଏ ମୂଳରମ ରୂପକୁ। ପ୍ରାର୍ଥନା କର ଏ ଯୁଗଳ ରୂପକୁ ସଦାବେଳେ ଦେଖାଇବା ପାଇଁ। ପ୍ରାର୍ଥନା କର ଯେତେବେଳେ ଷଷ୍ଠୀରେ ରୂପକଥା ଶୁଣିବାର ସୌଭାଗ୍ୟ ବର୍ଷକୁ ବର୍ଷ ମିଳୁଥାଉ ବୋଲି। ଜଗତ ପିତା ଜଗତ ମାତାଙ୍କ ଜଗତ ବିମୋହନ ରୂପ ଜନ୍ମ ଜନ୍ମାନ୍ତରରେ ଦିଶୁଥାଉ ବୋଲି। ଜଗତ ପିତରୁ ବନ୍ଦେ ପାର୍ବତୀ ପରମେଶ୍ୱର ସଦା ତୁଣ୍ଡ ଉଚ୍ଚାରଣ କରୁଥାଉ ବୋଲି। ସକଳ ସଙ୍କଟ ଭିତରେ ମାନବ ହୃଦୟରୁ ଶ୍ରଦ୍ଧା ବିଶ୍ୱାସ ହଜି ନଯାଉ ବୋଲି। ପ୍ରଭୁଙ୍କ ମାନବ ଲୀଳାର ସହଯାତ୍ରୀ ମାନବର ଚେତନା ମାର୍ଜିତ ହେଉ ବୋଲି। ହେ ଭଗତେ ପ୍ରାର୍ଥନା କର ପ୍ରାର୍ଥନା କର। ତୁମେ ଯେଉଁଠି ଅଛ ସେଇଠି ଥାଇ ହାତ ଯୋଡ଼, ଭାବନେତ୍ରରେ ପ୍ରଭୁଙ୍କୁ ଦେଖ, ତୁମେ ମୁଣ୍ଡିଆଟିଏ ମାର ତାଙ୍କୁ ଦର୍ଶନ କରୁଛି ବୋଲି। ଯେଉଁଠି ଥିଲେ ଭାବ ଥିଲେ ସବୁ ଭଲ, ଭାବକୁ ନିକଟ ଅଭାବକୁ ଦୂର, ଉଦ୍ଧବକୁ ପଚାର ମଥୁରା କେତେ ଦୂର। ଏଇ ଯେଉଁ ଅପୂର୍ବ ଦୃଶ୍ୟ ଆମେ ଦେଖିବୁ ବୋଲି ଅପେକ୍ଷା କରିଥିଲୁ, ଯେଉଁ ଯୁଗଳ ଦର୍ଶନ କଥା କହିବୁ ବୋଲି ଅପେକ୍ଷା କରିଥିଲୁ, ଯେଉଁ ଭାବ ନିବେଦନର କଥା କହିବୁ ବୋଲି ଅପେକ୍ଷା କରିଥିଲୁ, ସେ ମୁହୂର୍ତ୍ତ ଏବେ ଆସିଯାଇଛି। ଆମେ ଦେଖୁଛୁ କିଏ ଦୁଇ ହାତ ଟେକି ଦେଉଛି, କିଏ ମୁଣ୍ଡିଆ ମାରୁଛି, କିଏ ଛଳ ଛଳ ଆଖିରେ ପ୍ରଭୁଙ୍କୁ ଦେଖୁଛି, କିଏ ବେଳପତ୍ରଟିଏ ମାଗୁଛି, କିଏ ଫୁଲଟିଏ ମାଗୁଛି, କିଏ ସୁନ୍ଦରଟିଏ ମାଗୁଛି, ଭାବୁଛି ବର୍ଷକୁ ଥରେ ଏ ବେଳପତ୍ରଟିଏ ପାଇଗଲେ, ଫୁଲଟିଏ ପାଇଗଲେ, ସିନ୍ଦୁର ଟିକିଏ ପାଇଗଲେ ଜୀବନ ସାର୍ଥକ ହୋଇଯିବ। ଏ ଯେଉଁ ମାଗିବାର କଥା, ଆଶୀର୍ବାଦ ମାଗିବାର କଥା, ପ୍ରଭୁଙ୍କୁ କରୁଣା ମାଗିବାର କଥା, କୃପା ମାଗିବାର କଥା, ତାଙ୍କ ଯାତ୍ରାରେ ସହଯାତ୍ରୀ ହେବାର କଥା, କେଡ଼େ ସୁନ୍ଦର ଲାଗୁଛି। ଏଇ କଥା ତ ସେଦିନ ଏ ମାଟିର ସ୍ୱଭାବ କବି କହିଥିଲେ, ହୃଦୟର କଥା ଜାଣିବାକୁ ଅଛି, ତୁମ୍ଭର ଅସୀମ ଶକ୍ତି ସେତିକି ଘେନିବ ଯେତିକି ଅଛି ମୋ ହୃଦୟ ତୁମ୍ଭ ପ୍ରତି ଭକ୍ତି। ହେ ପ୍ରଭୁ, ହୃଦୟରେ ଥିବା ଭକ୍ତିକୁ ତୁମେ ଘେନା କର, ଏଇ ମାଟିକୁ ଏଇଭଳି ବର୍ଷକୁ ଥରେ ଲେଖାଏଁ ଦର୍ଶନ ଦେଉଥାଅ, ଯୁଗଳ ରୂପରେ ନବଦମ୍ପତ୍ୟର ବିବାହ ଲେଉଟେ ରୂପରେ ଦର୍ଶନ ଦେଇ କୃତାର୍ଥ କରୁଥାଅ, ଭାବ ନେତ୍ର ସାର୍ଥକ ହେଉଥାଉ, ଚକ୍ଷୁରୁ ଲୁହ ଗଡ଼ୁଥାଉ। ଏଇ ଦୃଶ୍ୟ ଦେଖିବା ପାଇଁ ଆମେ ଯେଉଁ ଅପେକ୍ଷା କରିଥିଲୁ ଏ ଦୃଶ୍ୟ ଏବେ ଦେଖାଇ ଦେଲେଣି। ପରବର୍ତ୍ତୀ ଧାରା ବିବରଣୀ ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରାର ଧାରା ବିବରଣୀ ଦେବା ପାଇଁ ଆମେ ବର୍ତ୍ତମାନ ନେଇଯାଉଛୁ ଆପଣମାନଙ୍କୁ ପୀର ବାବାରେ ଥିବା ବୁଥ୍ ନମ୍ବର ଏକକୁ। ଆପଣ ଶୁଣିପାରିବେ ବମ୍ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ।
2: ନନ୍ଦପଡ଼ାର ଶୀତଳଷଷ୍ଠୀ ଯାତ୍ରାରେ ସାମିଲ ହେଉଥିବା 33 କୋଟି ଦେବାଦେବୀ ମଧ୍ୟରୁ ପଞ୍ଚବକ୍ତ୍ର ଅନ୍ୟତମ। ପ୍ରଭୁ ନୃସିଂହଙ୍କ ନିମନ୍ତ୍ରଣ ରକ୍ଷା କରି ପଞ୍ଚବକ୍ତ୍ର ସ୍ୱଦେହେ ବାଲୁଙ୍କେଶ୍ୱର ବାବାଙ୍କର ବରଯାତ୍ରା ଓ ନଗର ପରିକ୍ରମା ଶୋଭାଯାତ୍ରାରେ ସାମିଲ ହୁଅନ୍ତି। ଶୋଭାଯାତ୍ରା ଏକ ସ୍ୱତନ୍ତ୍ର ରଥରେ ପଞ୍ଚବକ୍ତ୍ର ବିରାଜମାନ ହୋଇଥାନ୍ତି। ବରଯାତ୍ରୀରେ ତାଙ୍କୁ ପାଲିଙ୍କି ବା ବିମାନରେ ବସାଇ ବହି ନିଆଯାଏ। ପଞ୍ଚବକ୍ତ୍ର ହେଉଛନ୍ତି ଶିବଙ୍କର 5ଟି ରୂପ ସମ୍ମିଳିତ ଏକ ମୂର୍ତ୍ତି। ଏହାର 4ଟି ଦିଗକୁ 4ଟି ମୁଖ ଓ ଗୋଟିଏ ଉର୍ଦ୍ଧ୍ୱ ମୁହାଁ ହୋଇଥାନ୍ତି। ପଶ୍ଚିମ ମୁହଁ ସଦ୍ୟଜାତ, ଉତ୍ତର ମୁହଁ ବାମଦେବ, ଦକ୍ଷିଣ ମୁହଁ ଅଘୋରୀ, ପୂର୍ବ ମୁହଁ ତତ୍ପୁରୁଷ ଏବଂ ଉର୍ଦ୍ଧ୍ୱମୁଖ ଈଶାଣ ଭାବେ ପରିଚିତ। ନନ୍ଦପଡ଼ାର ପଞ୍ଚବକ୍ତ୍ରଙ୍କର ସ୍ୱତନ୍ତ୍ର ମନ୍ଦିର ରହିଛି, ଯାହା ସାଧାରଣତଃ ଅନ୍ୟ କେଉଁଠାରେ ନଥାଏ। 1884 କାଶୀ ବିଶ୍ୱନାଥଙ୍କ ସ୍ୱପ୍ନାଦେଶ ପାଇ ଅଭାଗୀ ପଣ୍ଡା ନାମକ ଜଣେ ନିଶାନ୍ତନ ବ୍ୟକ୍ତି ଏହି ମନ୍ଦିର ନିର୍ମାଣ କରାଇଥିଲେ। ସେ ପଞ୍ଚବକ୍ତ୍ରଙ୍କୁ ସ୍ଥାପନ କରି ମାର୍କଣ୍ଡ ପଣ୍ଡାଙ୍କୁ ତାର ପୂଜା ଦାୟିତ୍ୱ ପ୍ରଦାନ କରିଥିଲେ। ସେହିଦିନଠାରୁ ମାର୍କଣ୍ଡ ପଣ୍ଡା ପୂଜାରୀ ଭାବେ ପରିଚିତ ହୋଇଥିଲେ। ଆଜି ପର୍ଯ୍ୟନ୍ତ ସେହି ପୂଜାରୀ ବଂଶର ଦାୟାଦମାନେ ପଞ୍ଚବକ୍ତ୍ରର ପୂଜା ଦାୟିତ୍ୱ ତୁଲାଇ ଆସୁଛନ୍ତି। ଏହି ଶୋଭାଯାତ୍ରାରେ ପଞ୍ଚବକ୍ତ୍ର ମଧ୍ୟ ସାମିଲ ହୋଇଥାନ୍ତି ଏବଂ ମୁଖ୍ୟ ପରଭା ବା ଶିବ ପାର୍ବତୀଙ୍କର ଯେଉଁ ଯୁଗଳ ମୂର୍ତ୍ତି ରହିଛି ତାର ସମ୍ମୁଖ ଭାଗରେ ପଞ୍ଚବକ୍ତ୍ର ରହିଛନ୍ତି। ଆମେ ବର୍ତ୍ତମାନ ଶୋଭାଯାତ୍ରା ଧୀରେ ଧୀରେ ଆଗକୁ ଆଗକୁ ବଢ଼ି ବଢ଼ି ଚାଲିଛି। ଆମର ଡାହାଣ ପଟେ ରେକର୍ଡ ଡ୍ୟାନ୍ସ ଚାଲିଛି, ନୃତ୍ୟକାରିଣୀମାନେ ତାଙ୍କ ନୃତ୍ୟ କୌଶଳ ପ୍ରଦର୍ଶନ କରୁଛନ୍ତି ଏବଂ ଯୁବ ସମାଜ ଏହି ନୃତ୍ୟକୁ ମନଭରି ଉପଭୋଗ କରୁଛନ୍ତି ଏବଂ ନୃତ୍ୟକାରିଣୀମାନଙ୍କର ସମତାଳରେ ସେମାନେ ନୃତ୍ୟ ପରିବେଷଣ କରୁଛନ୍ତି। କିଏ ତାଙ୍କର ମୋବାଇଲ ଫୋନ୍ରେ ସେମାନଙ୍କର ଚିତ୍ର ଉତ୍ତୋଳନ କରୁଛନ୍ତି ଏବଂ ଯୁବ ସମାଜ ତାଙ୍କର ତାଳେ ତାଳେ ଉଦଣ୍ଡ ନୃତ୍ୟ ପରିବେଷଣ କରୁଛନ୍ତି, ଯାହା ସମସ୍ତ ଦର୍ଶକଙ୍କର ମନୋରଞ୍ଜନ ପାଇଁ ଉଦ୍ଦିଷ୍ଟ ଏବଂ ଏ ଯାତ୍ରାରେ ସମସ୍ତେ ଭାଗିଦାର ହୋଇଛନ୍ତି, ସାମିଲ ହୋଇଛନ୍ତି। ଆମେ ଦେଖିବାକୁ ପାଉଛୁ ଆମ ସମ୍ମୁଖ ଭାଗରେ ଗୋଟେ ଜନସମୁଦ୍ର, ପୀର ବାବା ଛକ, लोकारुण्य हो जाए।

0: ଯୁବଶକ୍ତି ଯାହାର ଏଭଳି ଆଶୀର୍ବାଦ ଯେଉଁ ଦେବଦେବ ମହାଦେବ ଏବଂ ଦେବୀ ପାର୍ବତୀଙ୍କ ଠାରୁ ଆମେ ପାଉଛୁ, ତାଙ୍କର ଶୁଭ ବିବାହର ପ୍ରଚଣ୍ଡ ଯାତ୍ରା, ତାହାକୁ ଏସିଆର ସବୁଠାରୁ ବଡ଼ କାର୍ନିଭାଲ ବୋଲି କୁହାଯାଏ। ସବୁଠାରୁ ଲମ୍ବା ଶୋଭାଯାତ୍ରା ସମ୍ବଲପୁରର ଶୀତଳଷଷ୍ଠୀ। ଏଇ ଯେଉଁ ଭକ୍ତମାନେ ଅସଂଖ୍ୟ ସଂଖ୍ୟାରେ ଆନନ୍ଦିତ ହେଉଛନ୍ତି, ଦର୍ଶନ କରି ନିଜ ହୃଦୟ ଭିତରେ ଶିବ ଏବଂ ଶିବାଙ୍କୁ ଅନୁଭବ କରୁଛନ୍ତି, ତାହା କମ୍ କଥା ନୁହେଁ। ଏଠି ଖରା ବର୍ଷା ପବନ କିଛି ବାଧା ଆସୁନାହିଁ, ବରଂ ଥଣ୍ଡାଳିଆ ପବନ ଭକ୍ତମାନଙ୍କୁ ଉତ୍ସାହିତ କରୁଛି ଏଇ ଯାତ୍ରା ଦେଖିବା ପାଇଁ। ମୋ ମାଇକ୍ରୋଫୋନ୍ରୁ ଆପଣମାନେ ଦୁଲଦୁଲି ବାଜାର ସଙ୍ଗୀତର ଶବ୍ଦ ଶୁଣିପାରୁଥିବେ। ଗୋଲବଜାର ଛକଟି ବର୍ତ୍ତମାନ ପ୍ରକମ୍ପିତ ହୋଇଯାଉଛି ସମ୍ବଲପୁରୀ ବାଦ୍ୟରେ, ଦୁଲଦୁଲି ବାଦ୍ୟରେ, ଏବଂ ପଛେ ପଛେ ହନୁମାନଙ୍କର ମେଢ଼, ଯିଏ ଦେବ ନିମନ୍ତ୍ରଣ କରିଥିଲେ ତାଙ୍କର ମେଢ଼ ସୁସଜ୍ଜିତ ଅବସ୍ଥାରେ ଆସୁଛି। ବହୁଜନଙ୍କର ଧାରଣା ଥାଏ ଯେ ଶିବଙ୍କର ବରଯାତ୍ରୀରେ ନର କିନ୍ନର ଦେବ ଦାନବ ସମସ୍ତେ ଯାଇଥାନ୍ତି, ଏହା ଭୁଲ ତଥ୍ୟ। ହନୁମାନ ନିମନ୍ତ୍ରଣ କରିଥାନ୍ତି କେବଳ ଦେବତାମାନଙ୍କୁ, ବିଭିନ୍ନ ମନ୍ଦିର ଯାଏ। ତେଣୁ ବରଯାତ୍ରୀ ଦଳରେ କେବଳ ଦେବତାମାନେ ସାଧୁ ସନ୍ଥମାନେ ଯାଇଥାନ୍ତି। ଏଇ ଯେଉଁ ଯାତ୍ରା ଅନୁଷ୍ଠିତ ହେଉଛି, ଯେଉଁଟା ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ନବ୍ୟ ବିବାହିତ ଶିବ ଏବଂ ଶିବା, ତାଙ୍କ ପଛେ ପଛେ ଦେବ ଦାନବ ନର କିନ୍ନର ପଶୁ ପକ୍ଷୀ ସମସ୍ତେ ଯାଇଛନ୍ତି। ଏଭଳିକି ପରସ୍ପର ବିରୋଧାଭାସ ରଖୁଥିବା ପଶୁ ପକ୍ଷୀମାନେ ମଧ୍ୟ ଏକତ୍ରିତ ହୋଇ ଏହି ମେଢ଼ ପଛେ ପଛେ ଯାତାୟାତ କରିଥାନ୍ତି। ଏହା ହିଁ ଶୀତଷଷ୍ଠୀ ଯାତ୍ରାର ଏକ ସ୍ୱାତନ୍ତ୍ର୍ୟ ଅଟେ। ବର୍ତ୍ତମାନ ମୁଁ ଏହି ଧାରା ବିବରଣୀ ପ୍ରଦାନ କରିବା ପାଇଁ ଅଧ୍ୟାପକ ଡକ୍ଟର ଭୋଇଙ୍କୁ ମାଇକ୍ରୋଫୋନ୍ ପ୍ରଦାନ କରୁଛି।
1: ଧନ୍ୟବାଦ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ କିଛି ସମୟ ଆଗରୁ ଝାଡ଼ୁଆପଡ଼ା ଶ୍ରୀ ଶ୍ରୀ ଲୋକନାଥ ବାବାଙ୍କର ଶୋଭାଯାତ୍ରା ଆମ ସମ୍ମୁଖ ଦେଇ ଅତିକ୍ରମ କରିସାରିଛି, ଏବଂ ବର୍ତ୍ତମାନ ମୋଦିପଡ଼ାର ଶ୍ରୀ ଶ୍ରୀ ଲୋକନାଥ ଜାଗେଶ୍ୱର ବାବାଙ୍କର ଏଇ ଯେଉଁ ଶୋଭାଯାତ୍ରା ଆରମ୍ଭ ହୋଇଛି, ଏହି ଭବ୍ୟ ଶୋଭାଯାତ୍ରାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କର ଯେଉଁ ସମାବେଶ, ସେମାନଙ୍କର ଯେଉଁ ଅଂଶଗ୍ରହଣ ପରିବେଶକୁ ଆହୁରି ଉତ୍ସବ ମୁଖର କରୁଛି। ବିଭିନ୍ନ ନୃତ୍ୟ, ବିଭିନ୍ନ ବାଦ୍ୟର ତାଳେ ତାଳେ ଗଗନ ପବନ ମୁଖରିତ ହୋଇ ଉଠୁଛି। ଗୋଟିଏ ସୁନ୍ଦର ପରିବେଶ ସୃଷ୍ଟି ହୋଇଛି, ଗୋଟିଏ ଭାବବିହଳ ପରିବେଶ ସୃଷ୍ଟି ହୋଇଛି, ଗୋଟିଏ ଭକ୍ତି ଭାବାପୂର୍ଣ୍ଣ ଗୋଟିଏ ପରିସର ସୃଷ୍ଟି ହୋଇଛି। ଏହି ଯାତ୍ରା କଥାକୁ ଯଦି ଆମେ ଦେଖିବା, ଯେ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷରେ ଯାତ୍ରାର ଅନେକ ଅର୍ଥ ଦିଆଯାଇଛି। ଯାତ୍ରାର ଅର୍ଥ ହେଉଛି ଭ୍ରମଣ, ଗମନ, ନିର୍ବାହ, ଅଭିଯାନ, ଦେବତାଙ୍କ ଉତ୍ସବ, ତୀର୍ଥକୁ ଯିବା ଇତ୍ୟାଦି। ଦେବଦେବୀଙ୍କ ପୂଜା ଉଦ୍ଦେଶ୍ୟରେ ଲୋକମାନେ ବିଭିନ୍ନ ସ୍ଥାନକୁ ଧାଡ଼ି ବାନ୍ଧି ନୃତ୍ୟ ଗୀତ କରି ଯେଉଁ ସମାରୋହରେ ଯାଉଥିଲେ ସେଥିରୁ ଯାତ୍ରା ସତ୍ପର ଉତ୍ପତ୍ତି ହୋଇଥିବା ସମ୍ଭବ। ଧାର୍ମିକ କାରଣରୁ ହିଁ ଯାତ୍ରାର ସୃଷ୍ଟି। ଶୋଭାଯାତ୍ରାରେ ଦେବଦେବୀଙ୍କୁ ବିବାହ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗତି କରୁଥିଲା ବେଳେ ତାହା ଯାତ୍ରା ନାମରେ ପରିଚିତ ହୋଇଥାଏ ବୋଲି କେହି କେହି ମତ ଦିଅନ୍ତି। ଚୀନ ପରିବ୍ରାଜକ ଫାଇୟାନଙ୍କ ବିବରଣୀରୁ ପ୍ରମାଣ ମିଳିଥାଏ ଯେ ବୌଦ୍ଧ ଯୁଗରେ ବୁଦ୍ଧଙ୍କ ଶିଷ୍ୟମାନେ ତାଙ୍କ ମୂର୍ତ୍ତିକୁ ଏକ ସୁସଜ୍ଜିତ ରଥରେ ବସାଇ ପାଟଳୀପୁତ୍ରରେ ଯାତ୍ରା ଉତ୍ସବ ପାଳନ କରୁଥିଲେ। ତେଣୁ ଖ୍ରୀଷ୍ଟପୂର୍ବ ଶତାବ୍ଦୀରୁ ଭାରତବର୍ଷରେ ଯେ ଯାତ୍ରା ପରମ୍ପରା ରହିଆସିଛି ତାହା ଅସ୍ୱୀକାର କରାଯାଇ ନପାରେ। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ସହରୀ ସଭ୍ୟତାର ଆରମ୍ଭର ଆଦ୍ୟ ଭାଗରୁ ହିଁ ଚାଲିଆସିଛି। ଏହା ସମ୍ପୂର୍ଣ୍ଣ ଭାବରେ ଲୋକାଚାର ଭିତ୍ତିରେ ପାଳନ କରାଯାଇଥାଏ। ଆମ ଲୋକାଚାରରେ ଯେଉଁ ରୀତିନୀତି ବିବାହ ସମୟରେ ପାଳିତ ହୋଇଥାଏ, ଶୀତଳଷଷ୍ଠୀ ଯାତ୍ରାରେ ଶିବ ପାର୍ବତୀଙ୍କର ବିବାହରେ ଠିକ୍ ସେହି ରୀତିନୀତି ପାଳିତ ହୋଇଥାଏ। ମାନବୀୟ ରୀତିନୀତିରେ ଶିବ ପାର୍ବତୀଙ୍କର ବିବାହ କରାଇ ଉତ୍ତପ୍ତ ଧରଣୀକୁ ଶୀତଳ କରିବା ପାଇଁ ବର୍ଷାର ଆବାହନ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଯାତ୍ରା ସମୟରେ ଓ ପରବର୍ତ୍ତୀ ସମୟରେ ବର୍ଷା ହେବା ବିଧି ନିଶ୍ଚିତ। ବର୍ଷା ଧରଣୀ ପୃଷ୍ଠକୁ ଓହ୍ଲାଇ ଆସିବା ଓ ଶୀତଳ ସ୍ପର୍ଶ ଦେବା ହେତୁ ବାତାବରଣ ଶୀତଳତା ଆସେ। ଏହି ଅନନ୍ୟ ଯାତ୍ରା ମଣିଷ ଈଶ୍ୱରଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନର ଏକ ମାଧ୍ୟମ। ତେଣୁ ଏହି ମହାନ ପର୍ବରେ ଈଶ୍ୱରୀୟ କାର୍ଯ୍ୟକୁ ଲୌକିକ ରୀତିନୀତି ଅନୁଯାୟୀ ସମ୍ପନ୍ନ କରାଯାଇଥାଏ। ବର୍ତ୍ତମାନ ଆମେ ଦେଖୁଛୁ ଯେ ସୁନ୍ଦର ସୁସଜ୍ଜିତ ରଥ ଧୀରେ ଧୀରେ ଧୀରେ ଧୀରେ ଆଗକୁ ଆସୁଛି। ଭକ୍ତମାନଙ୍କର ଗହଳି କ୍ରମଶଃ ବଢ଼ୁଛି, ଆହୁରି ବଢ଼ୁଛି। ତାଙ୍କର ଉତ୍ସାହ, ମନ ଭିତରେ ପ୍ରଚୁର ଉତ୍ସାହ ଥିବା ପରିଲକ୍ଷିତ ହେଉଛି। ବିଭିନ୍ନ ନୃତ୍ୟ ଗୀତ ଏବଂ ବାଦ୍ୟର ତାଳେ ତାଳେ ପରିବେଶ ମୁଖରିତ ହୋଇ ଉଠୁଛି। ଏପଟେ

0: ଭକ୍ତିମୟ ପରିବେଶ ସୃଷ୍ଟି ହେଉଛି, ଭକ୍ତମାନଙ୍କ ଭିତରେ ଗୋଟେ ଉତ୍ସାହ ଜାଗରୁକ ହେଉଛି, କାହିଁକି ଯେ ଆମେ ବର୍ତ୍ତମାନ ଅପେକ୍ଷା କରିଛୁ। ଭକ୍ତମାନେ ମନେ ମନେ ଯେମିତିଆ ଭାବୁଥିବେ ଯେ ଆମେ ଅପେକ୍ଷା କରିଛୁ କେତେବେଳେ ଶ୍ରୀ ଶ୍ରୀ ଜାଗେଶ୍ୱର ବାବା ଏବଂ ଜଗଜ୍ଜନନୀ ମାତା ପାର୍ବତୀଙ୍କର ଯୁଗଳମୂର୍ତ୍ତି ଦର୍ଶନର ବିରଳ ସୁଯୋଗ ଆମେ ପାଇବୁ, ସେହି ପରମ ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ଭକ୍ତ ସମୁଦାୟ। ଆମେ ଯଦି ଏହି ଯାତ୍ରା ସମ୍ପର୍କରେ ଦେଖିବା ଯେ ସାଧାରଣତଃ ଲୋକାଚାରରେ ବିବାହ ପରେ ପରେ ନବଦମ୍ପତିଙ୍କ ଏହିପରି ବିଶାଳ ଏବଂ ଭବ୍ୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇନଥାଏ। ଏଠାରେ ଆମେ ଲକ୍ଷ୍ୟ କରିପାରିବା ଯେ ପୌରାଣିକ ଘଟଣାକୁ ତାରକାସୁରର ନିଧନ ନିମିତ୍ତ ମହାଦେବ ଏବଂ ପାର୍ବତୀଙ୍କ ବିବାହ ଥିଲା ଅତ୍ୟନ୍ତ ଅପରିହାର୍ଯ୍ୟ। ବର୍ତ୍ତମାନ ସେହି ଉଦ୍ଦେଶ୍ୟ ସାଧିତ ହୋଇଥିବାରୁ ଅସୁରର ଅତ୍ୟାଚାରରେ ଅତିଷ୍ଠ ଦେବକୁଳଙ୍କ ସମେତ ସମସ୍ତେ ଆଶ୍ୱସ୍ତ ହେବା ସହିତ ଆନନ୍ଦରେ ଉତ୍ଫୁଲ୍ଲିତ ହୋଇ ନାଚଗୀତ ମାଧ୍ୟମରେ ଖୁସି ମନାଉଥିବାର ଦୃଶ୍ୟ ଆମେ ସମ୍ମୁଖରେ ଉପଭୋଗ କରୁଛୁ, ଆମେ ଦେଖିପାରୁଛୁ। ପ୍ରକୃତି ଏବଂ ପୁରୁଷଙ୍କ ମିଳନ ହେଉଛି ଶୀତଳଷଷ୍ଠୀ ଯାତ୍ରାର ପ୍ରମୁଖ ବିଷୟ। ଶିବ ଏବଂ ପାର୍ବତୀ ଉଭୟ ସମର୍ଥ ଓ ସମର୍ଥା, ଉଭୟ ମିଳନାକାଂକ୍ଷୀ, ମାତ୍ର ସେମାନଙ୍କର ସମସ୍ତ ଯୋଗ୍ୟତା ଥିବା ସତ୍ତ୍ୱେ ସେହି ପ୍ରକୃତି ପୁରୁଷଙ୍କୁ ମିଳନରେ ବାଧା ଦିଆଯାଇଛି, ଫଳରେ ସେମାନେ ମିଳିତ ହୋଇ ନପାରି ଅଶାନ୍ତ ହୋଇଛନ୍ତି, ଧରାପୃଷ୍ଠ ହୋଇଛି ରୌଦ୍ର ତାପରେ ଦଗ୍ଧ। ପ୍ରକୃତି ପୁରୁଷଙ୍କ ମିଳନରେ ହିଁ ଧରଣୀ ହୁଏ ଶୀତଳ, ଯୋଗ୍ୟ ଯୋଗ୍ୟା ନାରୀ ପୁରୁଷର ମିଳନ ହେଲେ ଅଶାନ୍ତ ପ୍ରାଣ ଶାନ୍ତ ହୋଇଥାଏ। ତେଣୁ ଶୀତଳଷଷ୍ଠୀ ଯାତ୍ରା ପ୍ରକୃତରେ ଏହି ମହାର୍ଘ ବାର୍ତ୍ତା ଆମ ସମସ୍ତଙ୍କୁ ଦେଇଥାଏ। ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଗୌରୀ ଦାସ ପ୍ରଧାନ ମହୋଦୟଙ୍କୁ ମୁଁ ମାଇକ୍ ହସ୍ତାନ୍ତର କରୁଛି।
1: ଧନ୍ୟବାଦ ଡକ୍ଟର ଶ୍ୟାମ ଭୋଇ। ଆମେ ଶୁଣୁଥିଲେ ଶୀତଳଷଷ୍ଠୀ ଯାତ୍ରାର ଉଦ୍ଦେଶ୍ୟର କଥା। ସେ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଶହ ଶହ ବର୍ଷ ଧରି ସମ୍ବଲପୁର ମାଟିରେ ଆୟୋଜିତ ହେଉଥିବା ଏ ଶୀତଳଷଷ୍ଠୀ ଯାତ୍ରାର ଭାବର ପ୍ରବାହର ଅନ୍ତ ନାହିଁ। ଭାବର ପ୍ରବାହର ଅନ୍ତ ଯେଭଳି ନାହିଁ, ଯାତ୍ରାର ସେଭଳି ଅନ୍ତ ନାହିଁ। ଲୋକନାଥ ବାବାଙ୍କ ଯାତ୍ରା ଗୋଲବଜାର ଛକ ବାଟ ଦେଇ ଆଗକୁ ବଢ଼ିଯିବା ପରେ ବର୍ତ୍ତମାନ ସାମ୍ନାରେ ମୁଦିପଡ଼ା ଶ୍ରୀ ଶ୍ରୀ ଜାଗେଶ୍ୱର ବାବାଙ୍କ ମାତା ପାର୍ବତୀଙ୍କ ସହ ମନ୍ଦିର ଲେଉଟାଣୀ ଯାତ୍ରାର ଏକ ସୁନ୍ଦର ଶୃଙ୍ଖଳା ଆମେ ଦର୍ଶନ କରୁଛୁ, ଯେଉଁଠି ଦୁଲଦୁଲି ବାଜୁଛି, ଟିମିକି ବାଜୁଛି, ନିଶାଣ ବାଜୁଛି, ସେଇଠି ତାଳ ଦେଇ କିନ୍ନରମାନେ ନୃତ୍ୟ କରିବାର ମଧ୍ୟ ଦେଖାଯାଉଛି। ଏକ ସମୟ ଥିଲା କିନ୍ନରମାନେ ଆସିଲେ ଜଣାଯାଉଥିଲା ସମ୍ବଲପୁରକୁ ଷଷ୍ଠୀ ଆସିଗଲା ବୋଲି, ସେମାନେ ରାସ୍ତାରେ ବୁଲିଲେ ଜଣାଯାଉଥିଲା ଷଷ୍ଠୀ ଆସିଗଲା ବୋଲି। ସେ କିନ୍ନରମାନଙ୍କର ନୃତ୍ୟ ଏବଂ ତାଙ୍କ ସହିତ ତାଳ ଦେଇ ଏଇ ଅଞ୍ଚଳର ପିଲାମାନଙ୍କର ଉନ୍ମତ ନୃତ୍ୟ ଜଣାଇ ଦେଉଛି ଏଠି ପ୍ରାଣ ପ୍ରବାହର ଅଭାବ ନାହିଁ। ଖରା ଯେତେ ହେଉଥାଉ ପଛେ, ଗୁଳୁଗୁଳି ଯେତେ ହେଉଥାଉ ପଛେ, ଏ ମାଟି ଯେତେ ତାତୁଥାଉ ପଛେ, ଆଜି ଯେହେତୁ ଦେବଦମ୍ପତି ମନ୍ଦିର ଲେଉଟାଣୀ ଯାତ୍ରା କରିବେ, ତାଙ୍କ ଯାତ୍ରାକୁ ଆନନ୍ଦମୟ କରିବା ପାଇଁ, ଉଲ୍ଲାସମୟ କରିବା ପାଇଁ, ପ୍ରାଣମୟ କରିବା ପାଇଁ ଆମେ ନାଚିବୁ। ଏ ନାଚିବା ପାଇଁ ତ ଏଇ ଦିନଟିକୁ ଆମେ ଅପେକ୍ଷା କରିଥାଉ। ଯେଭଳି ଭକ୍ତ ସ୍ତବପାଠ କରି ପ୍ରଭୁଙ୍କୁ ଆବାହନ କରେ, ସେହିଭଳି ଭାବରେ ଆମେ ନୃତ୍ୟ ସହ, ତାଳ ସହ, ମୁଦ୍ରା ସହ, ଅଙ୍ଗଭଙ୍ଗୀ ସହ ପ୍ରଭୁଙ୍କୁ ଆବାହନ କରିବୁ, ଲୋକମାନଙ୍କୁ ଆନନ୍ଦ ଦେବୁ। ଶିବ ଶିବାଙ୍କ ବିବାହ ମହୋତ୍ସବ ଶହ ଶହ ବର୍ଷ ଧରି ପାଳିତ ହେଉଥିବା ଏ ଯାତ୍ରା ପ୍ରମାଣିତ କରିଦେଉଛି ଆଜି ବି ଏହି ମାଟିରେ ସଂସ୍କୃତି ଜୀବନ୍ତ। ସଂସ୍କୃତି ଯଦି ଜୀବନ୍ତ ନଥାନ୍ତା, ଏତେ ଉଦ୍ଦୀପନାର ସହ ଏ ପିଲାମାନେ ନାଚନ୍ତେ କିପରି, ଏ ରାସ୍ତା ଏତେ ଜନଗହଳିପୂର୍ଣ୍ଣ ହୁଅନ୍ତା କିପରି। ଗରମ ହେଉଥାଉ ପଛେ, ହାତ ପିଛଣା ଚାଲୁଥାଉ ପଛେ, ଝାଳ ବୋହୁଥାଉ ପଛେ, ଗୁଳୁଗୁଳି ହେଉଥାଉ ପଛେ, କିନ୍ତୁ ଆମେ ଦେଖିବୁ। ଏହି ଦୃଶ୍ୟଟି ଦେଖିବା ପାଇଁ ବୋଧହୁଏ ସୂର୍ଯ୍ୟ ଦେବତା ମଧ୍ୟ ଆଗ୍ରହ ସମ୍ଭାଳି ପାରିଲେ ନାହିଁ, ମେଘ ଅଢୁଆଳରୁ ମୁହଁ ଖୋଲିଦେଇ ସେ ବି ଦେଖୁଛନ୍ତି। ବର୍ତ୍ତମାନ ଆମ ସାମ୍ନାରେ ହନୁମାନ ମହାରାଜ, ଯିଏକି ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣୀ ଯାତ୍ରାରେ ମାର୍ଗଦର୍ଶନ କରୁଛନ୍ତି, ସିଏ ସଭା ଆଗେ ଆଗେ ଦେବ ବିଗ୍ରହର ପ୍ରତିନିଧି ହୋଇକି ଚାଲିଛନ୍ତି। ଆଗେ ଆମେ ଦେଖୁଥିଲେ ଦୁଲ୍ଲୁରେ ପିଲାମାନେ ନାଚୁଥିଲେ, ଏବେ ଡ୍ରମ୍ ବାଜାରେ ପିଲାମାନେ ନାଚୁଛନ୍ତି। ପାରମ୍ପରିକ ଏପଟେ ଆଧୁନିକ, ସେପଟେ ଢୋଲ ନିଶାଣ, ଏପଟେ ଡ୍ରମ୍ ବାଜା, ଏ ଉଭୟଙ୍କର ମିଳନରେ, ପାରମ୍ପରିକ ଏବଂ ଆଧୁନିକର ମିଳନରେ, ପୌର ଏବଂ ଗ୍ରାମୀଣର ମିଳନରେ, ସମସ୍ତଙ୍କର ମିଳନରେ ଧୀରେ ଧୀରେ ଚାଲିଛି ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣୀ ଯାତ୍ରା। ଏବେ ଆମେ ଦେଖୁଛୁ ଆମ ସାମ୍ନାରେ ଆଉ ଏକ ନୃତ୍ୟ ଦଳ, ରଥ ନୃତ୍ୟ ଦଳ। ଏଇଟା କହିବାର ତାତ୍ପର୍ଯ୍ୟ ହେଲା, ଏହି ଯାତ୍ରାରେ କେବଳ ଯେ ପଥ ନୃତ୍ୟ ହେବ ନାହିଁ, କେବଳ ଯେ ଲୋକ କଳାକାର ନାଚିବ ନାହିଁ, ଏଠି ଆଧୁନିକ କଳାକାର ବି ନାଚିବ,

0: ପାଖକୁ ବଢ଼ୁଛନ୍ତି, ଆନନ୍ଦ ଆଗକୁ ବଢ଼ୁଛି। ଆମେ ଦେଖୁଛୁ କେଉଁଭଳି ଭାବରେ ଆରମ୍ଭ ହୋଇଥିଲା ଦିନେ ସୋମନାଥ ମନ୍ଦିର ଯାତ୍ରା। ସୋମନାଥ ମନ୍ଦିରରୁ ନନ୍ଦପଡ଼ାକୁ ଆସିଲା ଏବଂ ବରାଡ଼ ବାଲୁଙ୍କେଶ୍ୱର ମନ୍ଦିରକୁ ଯାତ୍ରା, ତାପରେ ଝାଡ଼ୁଆପଡ଼ାକୁ ଆସିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଝାଡ଼ୁଆପଡ଼ାରୁ ମୋଦିପଡ଼ାକୁ ଆସିବା ଯାତ୍ରା। ତାର ବିଜୟ ବୈଜୟନ୍ତୀ ଘୋଷଣା କରି ବର୍ଷ ବର୍ଷ ଧରି ମାଟିରେ ଆନନ୍ଦ ବିତରଣ କରି ଯେଉଁ ଆନନ୍ଦଦାୟକ ଦୃଶ୍ୟଟିଏ ତିଆରି କରୁଥିଲା, ସେ ଦୃଶ୍ୟର କଡ଼ିଟିଏ ବର୍ତ୍ତମାନ ଆମ ସାମ୍ନାରେ ଧୀରେ ଧୀରେ ଆଗକୁ ଆଗକୁ ବଢ଼ି ଚାଲିଛି। କେଉଁ ମାଆଟିଏ ଓଢ଼ଣା ଦେଇଛି, କିଏ ମୁଣ୍ଡରେ ଗାମୁଛା ଭିଡ଼ିଛି, କିଏ ମୋବାଇଲରେ ଫଟୋ ଉଠାଉଛି, କିଏ ଗାମୁଛାରେ ଝାଳ ପୋଛୁଛି, କିନ୍ତୁ ସମସ୍ତେ ଚାଲିଛନ୍ତି ଏ ଯାତ୍ରାରେ ସହଯାତ୍ରୀ ହେବେ ବୋଲି। ଆଜି ଗୋଟିଏ ଦିନ ତ ବର୍ଷକୁ ଏମିତି ଗୋଟିଏ ଦିନ ଆମେ ଅପେକ୍ଷା କରିଥାଉ, ସମସ୍ତେ ଅପେକ୍ଷା କରିଥାନ୍ତି ଏଇ ଦିନଟିକୁ। ଆମକୁ ଖରା କାଟେ ନାହିଁ, ଝାଳ ବାଧେ ନାହିଁ, କ୍ଳାନ୍ତି ବାଧେ ନାହିଁ, ସମସ୍ତେ ଆନନ୍ଦରେ ପରମାନନ୍ଦରେ ଉତ୍ସାହର ସହ ଆଗକୁ ବଢ଼ନ୍ତି। ଏ ଉତ୍ସାହ ତ ଜୀବନ, ତହକିବା ତ ଜୀବନ, ଆନନ୍ଦ ତ ଜୀବନ, ଆଗକୁ ବଢ଼ିବା ତ ଜୀବନ। ଏ ଜୀବନର କଥା କହି, ଉତ୍ସାହର କଥା କହି, ପ୍ରେମର କଥା କହି, ସଂସ୍କୃତିର କଥା କହି ଏବେ ଆମ ଆଗରେ ଧୀରେ ଧୀରେ ବଢ଼ୁଛି ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରା। ଆରକ୍ଷୀ ବାହିନୀମାନେ ଅତି ସୁନ୍ଦର ଭାବରେ ଯାତ୍ରାକୁ ନିୟନ୍ତ୍ରଣ କରୁଛନ୍ତି, ଲୋକମାନେ ଆନନ୍ଦ ସହ ଯାତ୍ରାରେ ସହଯାତ୍ରୀ ହେଉଛନ୍ତି। ରଥ ଉପରେ ଯେଭଳି ନୃତ୍ୟାଙ୍ଗନାମାନେ ନୃତ୍ୟ କରୁଛନ୍ତି, ରଥ ତଳେ ଯୁବକମାନେ ତାଙ୍କ ସହ ତାଳ ଦେଇ ନୃତ୍ୟ କରୁଛନ୍ତି। ଏ ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରାର ଧାରାବିବରଣୀକୁ ଏଇଠି ରଖି ଆମେ ଆପଣମାନଙ୍କୁ ନେଇଯାଉଛୁ ବୀର ବାବା ଛକରେ ଥିବା ବୁଥ୍ ନମ୍ବର 1 ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣି ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଦେବା ପାଇଁ।
1: ଶିବ ପାରିଭକ୍ତିଙ୍କର ନଗର ପରିକ୍ରମା ଏବଂ ମନ୍ଦିର ପ୍ରବେଶ ଏହି ଶୋଭାଯାତ୍ରାରେ ମାତ୍ର ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ଭାଗ ହେଉଛି ଦେବାୟତନ ଏବଂ ଆଉ ଗୋଟିଏ ଭାଗ ହେଉଛି ଲୋକାୟତନ। ଦେବାୟତନ ହେଉଛି ସମ୍ମୁଖ ଭାଗ, ଏ ଭାଗରେ ଘଣ୍ଟ ଶଙ୍ଖ ଏବଂ ସମ୍ପ୍ରଦାୟ ନୃତ୍ୟ ଅଘୋରୀ ନୃତ୍ୟ ଏସବୁ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା କଳାକାରମାନେ ପ୍ରଥମ ପର୍ଯ୍ୟାୟରେ ରୁହନ୍ତି। ମୁଖ୍ୟ ପରଭାର ସମ୍ମୁଖ ଭାଗରେ ଏମାନେ ରୁହନ୍ତି। ଶତସଂଖ୍ୟକ କାଂଶ ଘଣ୍ଟର ଏକତାନିକ ଶବ୍ଦରେ ଗଗନ ପବନ ମୁଖରିତ ହୋଇଯାଉଛି। ଆମେ ଦେଖିବାକୁ ପାଉଛୁ ଆମ ସମ୍ମୁଖରେ ଦେବଦେବ ମହାଦେବ ମାତା ପାର୍ବତୀଙ୍କୁ ନେଇ ଆସୁଛନ୍ତି, ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଆମ ସମ୍ମୁଖରେ ବର୍ତ୍ତମାନ ନୃତ୍ୟ ପରିବେଷଣ କରୁଛନ୍ତି ଆସାମରୁ ଆସିଥିବା ବିହୁ ନୃତ୍ୟ ଦଳ ଏବଂ ମୋ ବାପଟରେ ରେକର୍ଡ଼ ଡ୍ୟାନ୍ସ ଚାଲିଛି ଏବଂ ଏ କଳାକାରମାନଙ୍କର ଅପୂର୍ବ ନୃତ୍ୟ ଭଙ୍ଗୀରେ ଦର୍ଶକ ବିଭୋର ହୋଇ ଏ ଦୃଶ୍ୟକୁ ଉପଭୋଗ କରୁଛନ୍ତି। ଏବଂ ତାଙ୍କ ଅଗ୍ରଭାଗରେ ରହିଛି ବିଭିନ୍ନ ରଥ ନୃତ୍ୟ, ତାଙ୍କ ଅଗ୍ରଭାଗରେ ରହିଛି ଯେ ଲୋକ କଳାକାରମାନଙ୍କ ନୃତ୍ୟ ଏବଂ କଳାହାଣ୍ଡିରୁ ଆସିଥିବା ଛତିଶଗଡ଼ରୁ ଆସିଥିବା ଲୋକ କଳାକାରମାନେ ଯିଏ କଳସ ନୃତ୍ୟ କରୁଛି, ଯିଏ ସବଳ ନୃତ୍ୟ କରୁଛି। ଦକ୍ଷିଣ ଭାରତରୁ ଆସିଥିବା କଳାକାରମାନେ ସେମାନେ କାନ୍ତାଳ ନୃତ୍ୟ ପରିବେଷଣ କରୁଛନ୍ତି ଏବଂ ମୁଖ୍ୟ ପରଭାର ସମ୍ମୁଖରେ ରହିଛନ୍ତି ଅଘୋରୀ ନୃତ୍ୟ ଦଳ। ଅଘୋରୀ ନୃତ୍ୟ ଦଳଙ୍କର ଯେଉଁ ଭୟଙ୍କର ନୃତ୍ୟ, ଦର୍ଶକମାନେ ବିଭୋର ହୋଇ ଦେଖୁଛନ୍ତି, ଭସ୍ମ ବିଲେପିତ ହୋଇ ସେମାନେ ଅପୂର୍ବ ଭଙ୍ଗୀରେ ଡମ୍ବରୁ ବାଦନ ପୂର୍ବକ ସେମାନେ ନୃତ୍ୟ ପରିବେଷଣ କରୁଛନ୍ତି ଆମ ସମ୍ମୁଖରେ ବର୍ତ୍ତମାନ। ଠିକ୍ ଆମ ସମ୍ମୁଖରେ ନୃତ୍ୟ ପରିବେଷଣ କରୁଛନ୍ତି ଆସାମରୁ ଆସିଥିବା କଳାକାର ବିହୁ ନୃତ୍ୟ ପରିବେଷଣ କରୁଛନ୍ତି ଏବଂ ଏ ବିହୁ ନୃତ୍ୟ ସହିତ ସମ୍ବଲପୁର ଖୁବ୍ ନିକଟରୁ ପରିଚିତ। ପ୍ରତ୍ୟେକ ବର୍ଷ ଲୋକ ଉତ୍ସବରେ ମଧ୍ୟ ବିହୁ ନୃତ୍ୟ ଦଳ ଆସି ନୃତ୍ୟ ପରିବେଷଣ କରି ଆସୁଛନ୍ତି ଏବଂ ମୁଖ୍ୟ ଆକର୍ଷଣ ବର୍ତ୍ତମାନ ଆମର ବାପଟେ ରହିଛନ୍ତି ଅର୍କେଷ୍ଟ୍ରା। ବିଭିନ୍ନ ପ୍ରାନ୍ତରୁ ଆସିଥିବା ଅର୍କେଷ୍ଟ୍ରା କଳାକାରମାନେ ସେମାନେ ଅର୍କେଷ୍ଟ୍ରା ପ୍ରଦର୍ଶନ କରୁଛନ୍ତି। ବର୍ତ୍ତମାନ ଏ ଯାତ୍ରାରେ ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ଲୋକ କଳାକାର ଏବଂ ରଥ ନୃତ୍ୟ ରେକର୍ଡ଼ ଡ୍ୟାନ୍ସ ଏସବୁକୁ ମୁଖ୍ୟ ସ୍ଥାନ ଦିଆଯାଇଛି। ଉଦ୍ୟୋକ୍ତାମାନେ ସମଗ୍ର ଭାରତବର୍ଷରୁ ବିଭିନ୍ନ ପ୍ରାନ୍ତରୁ ଏ ନୃତ୍ୟ ଦଳକୁ ନିମନ୍ତ୍ରଣ କରୁଛନ୍ତି ଏବଂ ଏ ନୃତ୍ୟକାରୀମାନେ ସେମାନେ ଆସି ନିଜ ନିଜର ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ଏ ଲକ୍ଷାଧିକ ଭକ୍ତମାନଙ୍କୁ ମନୋରଞ୍ଜନ ଦେଉଛନ୍ତି ଏବଂ ତାଙ୍କର ସମତାଳରେ ମୁଁ ଦେଖୁଛି ଯେ ଯୁବକ ଦଳ ବିହୁ ନୃତ୍ୟର ତାଳେ ତାଳେ ସେମାନେ ମଧ୍ୟ ବିହୁ

0: ପର୍ଯ୍ୟନ୍ତ ନର ଠାରୁ ଗନ୍ଧର୍ବ, ଗନ୍ଧର୍ବରୁ କିନ୍ନର, କିନ୍ନର ଠାରୁ ନେଇକରି ପଶୁ ପକ୍ଷୀ ସମସ୍ତେ ଆଜି ଏକକୃତ ଯେ ଏଇ ଯାତ୍ରାରେ ସାମିଲ ହେବେ, ନିଜ ଜୀବନକୁ ସେମାନେ ପ୍ଲାବିତ କରିବେ ସେ କରୁଣାମୟଙ୍କ ଆଶୀର୍ବାଦରେ, ସେ କରୁଣାମୟୀଙ୍କର ଆଶୀର୍ବାଦ ପ୍ରାପ୍ତରେ, ଏବଂ ଜୀବନରେ ସରସ ହେବ, ଜୀବନରେ କିଛି ଶାନ୍ତି ଆସିବ, ଜୀବନରେ କିଛି ଶୀତଳତା ଆସିବ। ଆଜି ଆମେ ଦେଖିପାରୁଛୁ ଯେ ସମଗ୍ର ଯେତେ ଦର୍ଶକ ଅଛନ୍ତି ସମସ୍ତେ ବିଭୋର, ସମସ୍ତେ ତଲ୍ଲୀନ ଏବଂ ସମସ୍ତେ ଉତ୍କଣ୍ଠିତ ଯେ ଏଇ ଯାତ୍ରାର କୌଣସି ବିରାମ ନ ରହୁ, ଏ ଯାତ୍ରାରେ କୌଣସି ପୂର୍ଣ୍ଣଚ୍ଛେଦ ନ ପଡ଼ୁ, ଯାତ୍ରାଟି ଅବିରାମ ରହୁ, ଯାତ୍ରାଟି ଏମିତି ଆଗକୁ ଚାଲିଥାଉ। ତେଣୁ ଶୀତଳଷଷ୍ଠୀ ଯାତ୍ରାର ଯେଉଁ ମହତ୍ ଉଦ୍ଦେଶ୍ୟଟି ହେଉଛି ଯେ ଜୀବନଯାତ୍ରାଟା ଅବିରାମ ରହୁ, ଜୀବନଯାତ୍ରାଟା ଆହୁରି ସାବଲୀଳ ଭାବରେ, ଏବଂ ଜୀବନଯାତ୍ରାରେ ଯେତେ କଣ୍ଟକମୟ ପରିସ୍ଥିତି ଆସୁଛି ତାକୁ ଜୟ କରିବାର ଶକ୍ତିଟା ମିଳୁ, ଯେଉଁ ଜୟ କରିବାର ଶକ୍ତିଟା ମିଳିବ ସେ ବିଭୁ, ସେଇ କରୁଣା କରୁଣାକର ଏବଂ ଗୌରବର୍ଣ୍ଣ ଯିଏ ନୀଳକଣ୍ଠ, ଯିଏ ସମଗ୍ର ସମାଜ ପାଇଁ ନିଜ କଣ୍ଠରେ ଯିଏ ବିଷକୁ ରଖିପାରନ୍ତି, ସେ ଅନ୍ୟର ଉପକାର କରିବା ପାଇଁ ଆଜି ଆଜି ରାଜ ରାସ୍ତାରେ ଆସିଛନ୍ତି ଦବ ନବଦମ୍ପତି ହେଇକରି। ତେଣୁ ମଣିଷ ସମାଜର କଲ୍ୟାଣ ପାଇଁ, କଲ୍ୟାଣ ପାଇଁ, ଉନ୍ନତି ପାଇଁ, ପ୍ରଗତି ପାଇଁ, ଅଗ୍ରଗତି ପାଇଁ ଏ ଯେଉଁ ଅଭିନବ ପରିକଳ୍ପନା 400 ବର୍ଷ ପୂର୍ବେ ସମ୍ବଲପୁର ସହରରେ ହେଇଥିଲା, ଆଜି ଭାରତବର୍ଷର ଗୋଟେ ଅନନ୍ୟ ଯାତ୍ରା ରୂପରେ, ସେଇଟା ଅନନ୍ୟ ବିଭବ ରୂପରେ, ଯେଉଁଟା ଆମେ କହୁଛୁ ଇଂରାଜୀ ଭାଷାରେ ଯେ ଗୋଟେ ଇନଟେଞ୍ଜିବୁଲ କଲଚରାଲ ହେରିଟେଜ, ମାନେ ଅମୃତ ସାଂସ୍କୃତିକ ବିଭବ। ଏଇ ଅମୃତ ସାଂସ୍କୃତିକ ବିଭବର ଯେଉଁ ପ୍ରତ୍ୟକ୍ଷବର୍ଷୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ଆମେ ଆମର ଅନ୍ୟତମ ଦ୍ୱିତୀୟ ବୁଥ ଗୋଲବଜାର୍ସକୁ ଆପଣମାନଙ୍କୁ ସମସ୍ତଙ୍କୁ ନେଇ ଯାଉଛୁ।
1: ଖରା ଶୀତଳ ହେଉ ବୋଲି ଯେଉଁ ପର୍ବରେ ପ୍ରାର୍ଥନା କରାଯାଏ ସେ ଯାତ୍ରାର ନାମ ଶୀତଳ ଷଷ୍ଠୀ। ଗ୍ରୀଷ୍ମର ପ୍ରବଳ ଗରମକୁ ସାମ୍ନା କରିବା ପାଇଁ ଯେଉଁ ଯାତ୍ରା ଉତ୍ସାହ ଦିଏ ସେ ଯାତ୍ରାର ନାମ ଶୀତଳ ଷଷ୍ଠୀ। ପବିତ୍ର କାମନା କରନ୍ତେ ପ୍ରେରଣା, ହୃଦୟ ଆସେ ନବବଳ, କର୍ମ ପଥଶ୍ରମ ହରିବାକୁ ଆହା କି ବିଚିତ୍ର କୌଶଳ। ଏ ମହତ୍ ବାଣୀକୁ ଯେଉଁ ଯାତ୍ରା ପ୍ରମାଣିତ କରିଦିଏ ସେ ଯାତ୍ରା ଶୀତଳ ଷଷ୍ଠୀ। ତାରକାସୁରର ଉତ୍ପାତ, ତାର ନିଧନକର୍ତ୍ତାର ଆଗମନ ପାଇଁ ଶିବ ପାର୍ବତୀଙ୍କ ବିବାହ, ପ୍ରତିକନ୍ଦର୍ପଙ୍କ ଦ୍ୱାରା ଶିବ ତପସ୍ୟା ଭଗ୍ନ, ଶିବଙ୍କ ତୃତୀୟ ନୟନରେ କନ୍ଦର୍ପର ଭସ୍ମ, ଏହିସବୁ ପ୍ରସଙ୍ଗକୁ ଯିଏ ମନେ ପକାଇଦିଏ ସିଏ ଶୀତଳ ଷଷ୍ଠୀ। ପୁରାଣ ପ୍ରସଙ୍ଗ, ଧାର୍ମିକ ଭାବନା, ଲୌକିକ ପରମ୍ପରାର ମହାମିଳନ ଯେ କରାଏ ସେ ଶୀତଳ ଷଷ୍ଠୀ। ଏହି ମହାମିଳନକୁ ବର୍ଷାନୁକ୍ରମେ ଏହି ମାଟିରେ ମନେ ପକାଇବା ପାଇଁ ଆୟୋଜକମାନେ ଶୀତଳ ଷଷ୍ଠୀ ଆରମ୍ଭ କରନ୍ତି ପକ୍ଷତୃତୀୟା ଥାଳଉଠାରୁ। ଥାଳଉଠାରେ ଯେଭଳି ଏ ପବିତ୍ର ପରମ୍ପରାକୁ ମନେ ପକାନ୍ତି, ସେହିଭଳି ମନେ ପକାନ୍ତି ପତରପେଣ୍ଡିରେ, ସେହିଭଳି ମନେ ପକାନ୍ତି ଗଠଲାହିଟାରେ, ସେହିଭଳି ମନେ ପକାନ୍ତି ଦେବତାଙ୍କୁ ନେଇ ବିବାହରେ ସହଯାତ୍ରୀ ହେବାରେ, ସେହିଭଳି ମନେ ପକାନ୍ତି ଦେବତାପନ୍ତିକ ବିବାହ ଆୟୋଜନ କରି ମନ୍ଦିର ଲେଉଟାଣୀ ଯାତ୍ରାକୁ ଏକ ଉତ୍ସାହମୟ ଯାତ୍ରାରେ ଏ ମାଟିରେ ଆୟୋଜନ କରିବାରେ। ବର୍ଷକୁ ବର୍ଷ ଏ ଯାତ୍ରା କଳେବର ଯେଭଳି ବଢ଼ୁଛି, ଆକାର ପ୍ରକାର ଯେଭଳି ବଢ଼ୁଛି, ଉତ୍ସାହ ଯେଭଳି ବଢ଼ୁଛି, ତାର ଏକ ପ୍ରତ୍ୟକ୍ଷ ନମୁନା ଆମ ଆଗରେ ବର୍ତ୍ତମାନ ଚଳଚଞ୍ଚଳ ଚଳମାନ ହେଉଛି। ଯେଉଁଭଳି ଭାବରେ ଲୋକନାଥ ବାବାଙ୍କ ଯାତ୍ରା ଆମ ଆଗରେ ବଢ଼ିଯାଇ ଇତିହାସ ମନେ ପକାଇଦେଲା, ବଳିଆର ସିଂଙ୍କୁ ମନେ ପକାଇଦେଲା, ଦିବ୍ୟ ସିଂ ମିଶ୍ରଙ୍କୁ ମନେ ପକାଇଦେଲା, ଯେଉଁଭଳି ଭାବରେ ଚୌହାଣ ଯୁଗରୁ ଆରମ୍ଭ ହୋଇଥିବା ଯାତ୍ରାର କଥା ମନେ ପକାଇଦେଲା, ଠିକ୍ ସେହିଭଳି ଭାବରେ ଜାଗେଶ୍ୱର ବାବାଙ୍କ ମନ୍ଦିର ଲେଉଟାଣୀ ଯାତ୍ରା ସେ ପରମ୍ପରାର ପ୍ରବାହ କଥାକୁ ମନେ ପକାଇ ଦେଉଛି, ମନେ ପକାଇ ଦେଉଛି ଲୋକନୃତ୍ୟ ଦଳ ଭିତରେ, ମନେ ପକାଇ ଦେଉଛି ପୌର ନୃତ୍ୟ ଦଳ ଭିତରେ, ମନେ ପକାଇ ଦେଉଛି ଦର୍ଶକମାନଙ୍କର ଉତ୍ସାହରେ, ମନେ ପକାଇ ଦେଉଛି ପ୍ରଜ୍ଞାପରମଣ ଭିତରେ। ଏଇ ଯେଉଁ ମନେ ପକାଇ ଦେବାର କଥା ତ ସଂସ୍କୃତି, ଯାହା ସରି ନଯାଉ, ସବୁଦିନ ପାଇଁ ବଞ୍ଚି ରହୁ, ହୃଦୟରେ ବଞ୍ଚି ରହୁ, ଏ ମାଟିରେ ବଞ୍ଚି ରହୁ, ଏ ଜାତିରେ ଜାତକରେ ବଞ୍ଚି ରହୁ, ଏ ଜାତି ପାଇଁ ଏକ ପରିଚୟ ତିଆରି କରିଦେଉଁ। 400 ବର୍ଷ ଧରି ଯେଉଁ ଯାତ୍ରା ଏ ମାଟିରେ ଜାତକରେ ଏକ ମହାପରିଚୟ ସୃଷ୍ଟି କରିଛି, ସେ ଯାତ୍ରା ଆଜି ବି ଦେଖିଲା ବେଳେ ସେ ପରିଚୟକୁ ଆହୁରି ପରିବ୍ୟାପ୍ତ କରିଦେଉଛି। ଏ ଯାତ୍ରା ବର୍ଷାନୁକ୍ରମେ ଏମିତି ଆଗକୁ ଆଗକୁ ବଢ଼ୁଥାଉ, ଲୋକ ଆଗ୍ରହ ଲୋକ ଉତ୍ସାହକୁ ପୁଞ୍ଜି କରି ଆଗକୁ ଆଗକୁ ବଢ଼ୁଥାଉ, କଳାକାର କଳାପ୍ରେମୀ ସେବାକାରୀ ଉପଭୋକ୍ତାଙ୍କୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଦେବ ଚରିତ୍ର ମାନବ ଚରିତ୍ରକୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଶାସ୍ତ୍ରାଚାର ଲୋକାଚାରକୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଗ୍ରାମବାସୀ ନଗରବାସୀ ଜିଲ୍ଲାବାସୀ ରାଜ୍ୟବାସୀଙ୍କୁ ଏକାଠି କରି ଏ ଯାତ୍ରା ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ସ୍ଥାନୀୟ କଳାକାର ରାଜ୍ୟ କଳାକାର ଜାତୀୟ କଳାକାରଙ୍କୁ ଏକାଠି କରି ଏଇଭଳି ଆଗକୁ ଆଗକୁ ବଢ଼ୁଥାଉ। ଏ ମାଟିର ପରମ୍ପରା ଆଗକୁ ଆଗକୁ ବଢ଼ୁଥାଉ। ଏ ମାଟିର ଶ୍ରଦ୍ଧା ବିଶ୍ୱାସ ଭକ୍ତି ଅନୁରାଗକୁ ଅବଲମ୍ବନ କରି ଆଗକୁ ଆଗକୁ ବଢ଼ୁଥାଉ। ଏ ମାଟିରେ ସହଯୋଗିତା ବଦାନ୍ୟତା ସହଭାଗିତା ସହକର୍ମିତା ସମସ୍ତଙ୍କୁ ପ୍ରାର୍ଥୀୟ କରି ଏଇ ଆଗକୁ ବଢ଼ିବାର ହିଁ ତ ଜୀବନ। ସଂସ୍କାରକୁ ସଂସ୍କୃତିକୁ ପରମ୍ପରାକୁ ଏ ମାଟିର ଅସ୍ମିତାକୁ ପରିଚୟକୁ ପରିବ୍ୟକ୍ତ କରିବାର ନା ହିଁ ତ ଜୀବନ। ଯେମିତି ମହାନଦୀ ବହୁଥିବ, ମହାନଦୀରେ ପାଣି ବହୁଥିବ, ସୂର୍ଯ୍ୟ ଚନ୍ଦ୍ର ଆତଜାତ ହେଉଥିବେ, ପବନ ବହୁଥିବ, ଚନ୍ଦ୍ର ଉଦୟ ହେଉଥିବେ, ଋତୁ ପରିବର୍ତ୍ତନ ହେଉଥିବ, ବର୍ଷା ଆସୁଥିବ, ଧାନ ଉଠୁଥିବ, ଗଛରେ ଫୁଲ ଫୁଟୁଥିବ, ଫଳ ଉଠୁଥିବ, ପତ୍ର ପିକଉଥିବ, ସେହିଭଳି ଭାବରେ ଏହି ମାଟିରେ ଷଷ୍ଠୀ ଯାତ୍ରା ଏମିତି ଆଗକୁ ଆଗକୁ ବଢ଼ୁଥାଉ। ବର୍ଷ ପରେ ବର୍ଷ, ଶତାବ୍ଦୀ ପରେ ଶତାବ୍ଦୀ, ଯୁଗ ପରେ ଯୁଗ ଏ ମାଟିକୁ ଆସୁଥାଉ। ଶୀତଳ ଷଷ୍ଠୀ ଶିବ ପାର୍ବତୀଙ୍କ ଜୟଗାନ କରି ଏ ମାଟିର ସଂସ୍କୃତି ପ୍ରୀତିରେ ଜୟଗାନ କରି, ଐତିହ୍ୟ ପ୍ରୀତିରେ ଜୟଗାନ କରି, ପରମ୍ପରା ପ୍ରୀତିରେ ଜୟଗାନ କରି ଏହି ପ୍ରାର୍ଥନା ସହ ମୁଁ ବର୍ତ୍ତମାନ ପରବର୍ତ୍ତୀ ଭାବ ପ୍ରବାହକୁ ଆଗକୁ ନେବା ପାଇଁ ସାଥୀ ଉଦ୍ଘୋଷକ ଡକ୍ଟର ଶ୍ୟାମ ଭୋଇ ମହାଶୟଙ୍କୁ ମାଇକ୍ରୋଫୋନ୍ ହସ୍ତାନ୍ତର କରୁଛି।
2: ଧନ୍ୟବାଦ ଡକ୍ଟର ଗୌରୀଦାସ ପ୍ରଧାନ ମହୋଦୟ। ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରା ସମ୍ପର୍କରେ। ଏହି ଯାତ୍ରା ଏଇମିତି ଆଗକୁ ବଢ଼ୁଥାଉ, ଆମ ସମସ୍ତଙ୍କର ଏଇମିତି ଆହୁରି ଆହୁରି ଅଧିକ ସଂଖ୍ୟାରେ ସମ୍ପୃକ୍ତି ବଢ଼ୁଥାଉ। ଏ ଯାତ୍ରାର ପ୍ରାସଙ୍ଗିକତା ଅଛି ବୋଲି ସିନା ଏତେ ଉତ୍ସାହ ଉଦ୍ଦୀପନାର ସହିତ ଏହି ଶୋଭାଯାତ୍ରାରେ ଭକ୍ତ ସମୁଦାୟ ସାମିଲ ହେଉଛନ୍ତି। ତେଣୁ ଏହି ଯାତ୍ରାର ଆଜି ପ୍ରାସଙ୍ଗିକତା ଅଛି କେବଳ ନୁହେଁ, ଅନନ୍ତକାଳ ପର୍ଯ୍ୟନ୍ତ ଏ ପ୍ରାସଙ୍ଗିକତା ରହିବ। ଶିବ ପୁରାଣ ଅନୁସାରେ ଋଷି ବଶିଷ୍ଠଙ୍କ ସମେତ ଦେବୀ ଅରୁନ୍ଧତୀ ଓ ସପ୍ତ ଋଷି ରାଜା ହିମାଳୟଙ୍କ ଠାରେ ମହାଦେବଙ୍କ ତରଫରୁ ବିବାହ ପ୍ରସ୍ତାବ ନେଇ ଉପସ୍ଥିତ ହୋଇଥିବା ବେଳେ ହିମାଳୟ ସପ୍ତ ଋଷିଙ୍କ କନ୍ୟା ପିତାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚାଇ ଦେଇଛନ୍ତି। ଘର ଦ୍ୱାର ଐଶ୍ୱର୍ଯ୍ୟ ଆତ୍ମୀୟ ସ୍ୱଜନ ବନ୍ଧୁ ବାନ୍ଧବହୀନ ଅଥର୍ବ ବରପାତ୍ର ହସ୍ତରେ କନ୍ୟାକୁ ଅର୍ପଣ କରିବା ଅନୁଚିତ। ପୁନଶ୍ଚ କାମ ମୋହ ଭୟ ଓ ଲୋଭର ବଶବର୍ତ୍ତୀ ହୋଇ ଅଯୋଗ୍ୟ ପାତ୍ର ହସ୍ତରେ ନିଜର ସୁଯୋଗ୍ୟା କନ୍ୟାକୁ ସମର୍ପଣ କରିବା କଦାପି ଗ୍ରହଣୀୟ ହୋଇନପାରେ। ସେ ସମସ୍ତ ଜାଣି ସୁଦ୍ଧା କନ୍ୟାକୁ ସମର୍ପଣ କଲେ ତାହାର ଭୟଙ୍କର ପରିଣାମ ସ୍ୱରୂପ ପିତାର ହୁଏ ନର୍କଗତି, ଶିବ ପୁରାଣରେ ଏ ବିଷୟ ସ୍ପଷ୍ଟ ଭାବେ ବର୍ଣ୍ଣିତ। ତେଣୁ କନ୍ୟା ସମର୍ପଣ ବଡ଼ କଥା ନୁହେଁ, ବଡ଼ କଥା ହେଉଛି ଉପଯୁକ୍ତ କନ୍ୟା ପାଇଁ ଉପଯୁକ୍ତ ବରପାତ୍ର ସନ୍ଧାନ କରିବା। ଶିବଙ୍କର କୁଳଗୋତ୍ର ସମ୍ପର୍କରେ ହିମାଳୟଙ୍କ ଜିଜ୍ଞାସାରେ ଯଥାର୍ଥ ଉତ୍ତର ଦେଇଛନ୍ତି ଦେବର୍ଷି ନାରଦ। ସେ କହିଛନ୍ତି ଯେ ଯେଉଁ ଯୋଗେଶ୍ୱରଙ୍କ ଗୋଟିଏ ଦିବସରେ କୋଟି କୋଟି ବ୍ରହ୍ମାଙ୍କ ବିଲୟ ଘଟେ ସେ ହେଉଛନ୍ତି କୁଳ ଗୋତ୍ର ନାମ ରହିତ ସ୍ୱତନ୍ତ୍ର ସ୍ୱୟଂଭୂ ପରମେଶ୍ୱର। ନାଦ ହେଉଛି ତାଙ୍କର କୁଳ ଓ ଗୋତ୍ର, ନାଦ ଶିବମୟ ଓ ଶିବ ନାଦମୟ। ପରମ ତପସ୍ୱିନୀ କନ୍ୟା ପାର୍ବତୀଙ୍କ ତପସ୍ୟା ବଳରେ ହିମାଳୟ ସେହି ନିରାକାର ନିର୍ବିକାର ମାୟାଧୀଶ ପରାତ୍ପରଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରିପାରିଛନ୍ତି। ଯୋଗେଶ୍ୱର ଶିବଙ୍କର ଆଦି ନାହିଁ କି ଅନ୍ତ ମଧ୍ୟ ନାହିଁ। ହିମାଳୟଙ୍କ ମନରୁ ସମସ୍ତ ପ୍ରକାର ସଂଶୟ ଦୂରୀଭୂତ ହୋଇଛି ଏବଂ ଶିବ ହିଁ ପାର୍ବତୀଙ୍କ ପାଇଁ ଉପଯୁକ୍ତ ବରପାତ୍ର ବୋଲି ସ୍ୱୀକାର କରିଛନ୍ତି। ଶୂଳ ଦୃଷ୍ଟିରେ କୁଳଗୋତ୍ରର ବିଚାର କରି ତାକୁ ନାରୀ ପୁରୁଷଙ୍କ ମେଳକ ନିର୍ଦ୍ଧାରଣ କରିବା ଏବଂ ବିବାହ ସମ୍ପନ୍ନ କରାଇବା ଏକ କୁସଂସ୍କାରଯୁକ୍ତ ପରମ୍ପରା। ଅପରପକ୍ଷରେ କନ୍ୟାର ମଧ୍ୟ ନିଜ ପାଇଁ ଉପଯୁକ୍ତ ବରପାତ୍ର ଚୟନ କରିବାର ଅଧିକାର ରହିଛି। ଅତୀତରେ ସ୍ୱୟଂବର ସଭାର ଆୟୋଜନ ତାର ବଳିଷ୍ଠ ପ୍ରମାଣ। ଶ୍ମଶାନବାସୀ ଏବଂ ଭସ୍ମ ବିଲେପିତ ଯୋଗୀ ଶିବ ହିମାଳୟଙ୍କ ଦୃଷ୍ଟି ଆକର୍ଷଣ କରିପାରିନଥିବା ବେଳେ ପୁରୁଷର ବାହ୍ୟ ସୌନ୍ଦର୍ଯ୍ୟ ଓ ପରିଧେୟ ଅପେକ୍ଷା ଅନ୍ତଃ ସୌନ୍ଦର୍ଯ୍ୟ ଦିବ୍ୟ ସୁନ୍ଦରୀ ପାର୍ବତୀଙ୍କ ପାଇଁ ଅଧିକ ଆକର୍ଷଣୀୟ। ପାର୍ବତୀ ଯେତିକି ପରମା ସୁନ୍ଦରୀ ଦିବ୍ୟ ବେଶଭୂଷାରେ ଭୂଷିତା, ଶିବ ସେତିକି କୁତ୍ସିତ, କିନ୍ତୁ ଶିବଙ୍କର ସୁଗୁଣ ସବୁ ପାର୍ବତୀଙ୍କୁ ଅଧିକ ଭାବରେ ଆକୃଷ୍ଟ କରିଛି। ହିମାଳୟ କନ୍ୟା ପାର୍ବତୀ ସର୍ବଗୁଣ ସମ୍ପନ୍ନା, ଉଚ୍ଚ ସଂସ୍କାରଯୁକ୍ତ ଓ ବିଦୁଷୀ, ଭଲମନ୍ଦ ବିଚାର କରିବାରେ ସେ ଧୂରିଣା। ମା ଯେଉଁଠାରେ ବରପାତ୍ର ଚୟନରେ ଭୁଲ କରିପାରନ୍ତି, ଜଣେ ବିଦୁଷୀ କନ୍ୟା ଉପଯୁକ୍ତ ବର ସନ୍ଧାନ କରିବାରେ ଆଦୌ ତ୍ରୁଟି କରିନାହାନ୍ତି। ଏହି ପ୍ରସଙ୍ଗରୁ ଆମର ବର୍ତ୍ତମାନର ସମାଜ ଏବଂ ବିଶେଷ କରି ବିବାହ ଯୋଗ୍ୟା କନ୍ୟାମାନେ ବିଶେଷ ଭାବରେ ଶିକ୍ଷା ଲାଭ କରିବା ଉଚିତ। ବରପାତ୍ର ଏବଂ ବରପକ୍ଷର ବାହ୍ୟ ଆଟୋପରେ ଭଳି ନଯାଇ सुगुणा संपन्न उपयुक्त

0: ପତ୍ର ସନ୍ଧାନ ପୂର୍ବକ କନ୍ୟାମାନଙ୍କ ବିବାହ ସମ୍ପନ୍ନ କରାଇବା ଅଧିକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ। କନ୍ୟା ଦାନ କରିବା ସମସ୍ତଙ୍କ ଭାଗ୍ୟରେ ନଥାଏ, ଏହା ଏକ ପୁଣ୍ୟ ପବିତ୍ର ତଥା ମହତ୍ କାର୍ଯ୍ୟ ରୂପେ ସ୍ୱୀକୃତ। କନ୍ୟା ଦାନ କରାଯାଏ, ମାତ୍ର କନ୍ୟା ବିକ୍ରି କରାଯାଏ ନାହିଁ। ଜଳଦାନ, ରକ୍ତଦାନ, ବିଦ୍ୟାଦାନ, ଭୂମିଦାନ, ଗୋଦାନ ଭଳି କନ୍ୟାଦାନ ଏକ ମହତ୍ ଏବଂ ପବିତ୍ର ଦାନ ବୋଲି ଆମ ସମାଜରେ ସମସ୍ତେ ସଚେତନ ହେବା ଉଚିତ। ଶିବ ବିବାହ ପ୍ରସଙ୍ଗରୁ ଆମକୁ ଏହି ମହତ୍ ଶିକ୍ଷା ମିଳେ ଯେ କନ୍ୟା ଏକ ପଣ୍ୟ ଦ୍ରବ୍ୟ ନୁହେଁ, କିନ୍ତୁ ଅତ୍ୟନ୍ତ ଲଜ୍ଜା ଏବଂ ପରିତାପର ବିଷୟ ହେଉଛି ଯେ ଆମ ସମାଜରେ କିଛି ଅର୍ଥଲୋଭୀ କନ୍ୟା ପିତା ଅଛନ୍ତି, ଯେଉଁମାନେ କନ୍ୟା ରତ୍ନର ଉପଯୁକ୍ତ ମୂଲ୍ୟ ନ ବୁଝି ବିବାହ ନାମରେ କନ୍ୟା ବିକ୍ରି କରିଥାନ୍ତି ଏବଂ ଅର୍ଥଲୋଭର ବଶବର୍ତ୍ତୀ ହୋଇଥାନ୍ତି। ଏହା ଅତୀବ ଘୃଣ୍ୟ କାର୍ଯ୍ୟ। ଶିବ ମହାପୁରାଣର ବର୍ଣ୍ଣନା ଅନୁସାରେ ଦେବୀ ପାର୍ବତୀ ହେଉଛନ୍ତି ହିମାଳୟଙ୍କ ଠାରେ ଶଙ୍କରଙ୍କର ଚିର ଅଭିଳାଷିତ ଭିକ୍ଷା ଏବଂ ହିମାଳୟ ଦମ୍ପତି ଆପଣାର କନ୍ୟା ରତ୍ନ ପାର୍ବତୀଙ୍କୁ ଶିବଙ୍କୁ ଦାନ କରି ପତ୍ନୀ ରୂପରେ ଗ୍ରହଣପୂର୍ବକ ଏହି କନ୍ୟାଦାନରେ ସନ୍ତୁଷ୍ଟ ହେବାକୁ ଅନୁରୋଧ କରିଛନ୍ତି। କି ପ୍ରକାର ଏକ ଭାବାପୂର୍ଣ୍ଣ ମହାର୍ଘ ଅବତାରଣା! ଆମ ସମାଜରେ ଏ ପ୍ରକାର ବିବାହ କାର୍ଯ୍ୟ ସମ୍ପନ୍ନ ହୋଇପାରିଲେ ଦମ୍ପତି, ଉଭୟ ପକ୍ଷ ତଥା ସମାଜର କେତେ ଯେ ମଙ୍ଗଳ ସାଧିତ ହୋଇପାରନ୍ତା ତା ରିୟତା ନାହିଁ। ବିବାହ ସମୟରେ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯୌତୁକ ଦିଆନିଆ। ଏହା ଆମ ସମାଜରେ ଏକ କଳଙ୍କ। ଏହି ଘୃଣ୍ୟ ପରମ୍ପରା ଯୋଗୁଁ କେତେ ଯେ ନବବିବାହିତା ଯୌତୁକ ଜୁଇରେ ବଳି ପଡ଼ନ୍ତି ତାର ହିସାବ ନାହିଁ। କନ୍ୟାମାନଙ୍କୁ କନ୍ୟା ପିତାମାନେ ଯଥା ଯୋଗ୍ୟା, ସଂସ୍କାର ସମ୍ପନ୍ନା ତଥା ସୁଶିକ୍ଷିତା କରି ଗଢ଼ି ନପାରିବା କାରଣରୁ ଯୌତୁକ ଭଳି ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରୁଛନ୍ତି ଅଯୋଗ୍ୟା କନ୍ୟାର ତଥାକଥିତ ଭବିଷ୍ୟତର ସୁରକ୍ଷା ନିମିତ୍ତ। ପାର୍ବତୀଙ୍କ ପାଣି ଗ୍ରହଣକୁ ଏକ ମହାର୍ଘ ଉପହାର ସ୍ୱରୂପ ବିବେଚନା ପୂର୍ବକ ସେଥିରେ ସେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ବୋଲି ଶିବ ମୁକ୍ତକଣ୍ଠରେ ସ୍ୱୀକାର କରିଛନ୍ତି। ଯୌତୁକ ଜର୍ଜରିତ ଆଜିର ସମାଜ ଏହି ପ୍ରସଙ୍ଗରୁ ସମୁଚିତ ଶିକ୍ଷା ଲାଭ କରିବା ସହିତ ସମାଜର କଳଙ୍କି ଲଗା ବ୍ୟବସ୍ଥାକୁ ପରିହାର କରିବା ପାଇଁ ବଦ୍ଧ କରିବାର ପରିକର ହେବା ସର୍ବାଧ ବାଞ୍ଛନୀୟ। ପୁନରାୟ କନ୍ୟାର ସୁରକ୍ଷା ଲାଗି ପିତା ଯେକୌଣସି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ହୋଇ ରହିବା ବର୍ତ୍ତମାନ ସମୟର ଆହ୍ୱାନ। ନିଜର ଅଥର୍ବପଣକୁ ଲୁଚାଇବାର ଚେଷ୍ଟା କରି କନ୍ୟାପତି ଅଯଥା ଦୋଷାରୋପ କରୁଥିବା କନ୍ୟା ପିତାର ନର୍କଗତି ସମ୍ପର୍କରେ ସ୍ପଷ୍ଟ ସୂଚନା ଦିଆଯାଇଛି। ଅଳ୍ପ ବୟସର କନ୍ୟାମାନଙ୍କ ଉପରେ ଅସଦ ଆଚରଣ, ଗଣ ଦୁଷ୍କର୍ମ ତଥା ହତ୍ୟା ଆଦି ଅଘଟଣ ଆଜିର ସମାଜରେ ଉଦ୍ବେଗର ବିଷୟ। ଏହି ଅଘଟଣ ସବୁକୁ ଅତିକ୍ରମି ଯିବାର ସାମର୍ଥ୍ୟ ଜୁଟାଇ ନପାରି କନ୍ୟାର ଯଥାଶୀଘ୍ର ବିବାହ କରାଇଦେବାର ଭାବନା ଏହି ସମସ୍ୟାର ସମାଧାନ ନୁହେଁ। ଏ କ୍ଷେତ୍ରରେ କନ୍ୟା ପିତାମାତାଙ୍କର ସର୍ବୋପରି ସମାଜର ଗୁରୁଦାୟିତ୍ୱ ରହିଛି। ଯେଉଁ ଦେଶରେ ନାରୀର ସମ୍ମାନ ଓ ସୁରକ୍ଷା ବିପନ୍ନ, ସେ ଦେଶର ଭବିଷ୍ୟତ ଅନ୍ଧକାରମୟ। ତେଣୁ ଆଜି ସମ୍ବଲପୁର ସହରରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ମହାସମାରୋହରେ ସମ୍ପନ୍ନ ହେଉଛି, ଶୋଭାଯାତ୍ରା ଚାଲିଛି, ଭକ୍ତମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ତେଣୁ ଏହି ଯାତ୍ରା ଆଗକୁ ଆଗକୁ ଏମିତି ବଢ଼ୁଥାଉ, ଆମ ସମସ୍ତଙ୍କ ଭିତରେ ଭକ୍ତ ସମୁଦାୟଙ୍କର ହୃଦୟ କେଦାରରେ ଭକ୍ତିର ବୀଜ ବପନ କରୁ, ସମସ୍ତଙ୍କ ଭିତରେ ଗୋଟେ ଭକ୍ତିର ଭାବନା ସୃଷ୍ଟି ହେଉ ଏବଂ ଜଗତର ମଙ୍ଗଳ ହେଉ, ଏତିକି କାମନା କରି ମୁଁ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୋର ସାଥୀ ଉଦ୍ଘୋଷକ ଡକ୍ଟର ଦ୍ୱାରିକାନାଥ ନାୟକ ମହୋଦୟଙ୍କୁ ମୁଁ ମାଇକ୍ ହସ୍ତାନ୍ତର କରୁଛି।
1: ବହୁତ ଧନ୍ୟବାଦ ଶ୍ୟାମ ବାବୁ। ମୁଁ ଆଗରୁ କହିଥିଲି ଯାଉଥିବା ନା ଯାତ୍ରା, ଯେଉଁଠି ଅଟକି ଯିବ ସେଇଠି ଯାତ୍ରା ଶେଷ। ଏହି ଯାତ୍ରା ଚଳିତ ବର୍ଷର 2026 ଶୀତଷଷ୍ଠୀ ଯାତ୍ରାର ଆରମ୍ଭ ହୋଇଥିଲା ଦେବାଳୟରୁ, ଝାଡ଼ୁଆପଡ଼ାର ଶ୍ରୀଲୋକନାଥ ମନ୍ଦିରରୁ। ସେଇଠୁ ଶିବ ଏବଂ ପାର୍ବତୀ ଯାତ୍ରା କରିଥିଲେ, ପାର୍ବତୀ ଯାତ୍ରା କରିଥିଲେ କନ୍ୟା ପିତା ମାତା ଘରକୁ ଏବଂ ଶିବ ବରଯାତ୍ରୀ ବେଶରେ ଯାଇଥିଲେ ତାଙ୍କୁ ବାହା ହେବା ପାଇଁ। ଏବେ ଏଇ ସମଗ୍ର ପୃଥିବୀବାସୀଙ୍କୁ, ସମ୍ବଲପୁରବାସୀଙ୍କୁ, ଭକ୍ତମାନଙ୍କୁ ନବଦମ୍ପତି ଦର୍ଶନ ଦେଇ ଯେତେବେଳେ ଦେବାଳୟକୁ ପ୍ରବେଶ କରିବେ ଏ ଯାତ୍ରା ଶେଷ ହେବ। ମୁଁ କାଲି ଟେଲିଭିଜନରେ ଦେଖୁଥିଲି ଝାଡ଼ୁଆପଡ଼ାର ଶ୍ରୀଲୋକନାଥ ବାବାଙ୍କର ପାର୍ବତୀଙ୍କୁ ଯିଏ କନ୍ୟା ମାତା, ସେ ପ୍ରକାଶ କରୁଥିଲେ ଯେ ପାର୍ବତୀଙ୍କର ମା ହେବାର ଯେତେ ସୌଭାଗ୍ୟ, ତାଙ୍କୁ ବାହା ଦେଇ ବିଦାୟ କରିବାର ମୁହୂର୍ତ୍ତ ବଡ଼ ହୃଦୟ ବିଦାରକ, ବଡ଼ ଦୁଃଖଦାୟକ, ବଡ଼ କାନ୍ଦ କାନ୍ଦ ଲାଗୁଛି ଝିଅକୁ ବାହା ଦେଲା ବେଳେ। ପୁଣି ପୂର୍ବ ବର୍ଷର ଯିଏ କନ୍ୟା ମାତା ଥିଲେ ସେ କହୁଥିଲେ ମୁଁ ଏ ବର୍ଷ ମାତା ନହେଲେ ବି ଗଲା ବର୍ଷ ମାତା ହୋଇଥିଲି, ସବୁଦିନ ପାଇଁ ମୋ ମୃତ୍ୟୁ ପର୍ଯ୍ୟନ୍ତ ପାର୍ବତୀ ମୋର ଝିଅ ହିଁ ରହିବେ। ଏଭଳି ଯେଉଁ ଭାବବିହ୍ୱଳ କଥା ପ୍ରଭୁଙ୍କ ଅତି ନିକଟ କରିଦିଏ ମଣିଷକୁ। ଯାତ୍ରା ଚାଲିଛି, ମୁଦିପଡ଼ାର ଜାଗେଶ୍ୱର ବାବା ଏବଂ ଗୌରୀଙ୍କର, ନବ ଦମ୍ପତିଙ୍କର ଭକ୍ତ ଦର୍ଶନ ଯାତ୍ରା ଚାଲିଛି। ଏ ଯାତ୍ରା ଶେଷ ହେବ ଯେତେବେଳେ ଦେବାଳୟ ପ୍ରବେଶ କରିବେ ଏବଂ ନନ୍ଦପଡ଼ାର ବାଲୁକେଶ୍ୱର ବାବା ମଧ୍ୟ ଯେତେବେଳେ ତାଙ୍କର ବାଲୁକେଶ୍ୱର ମନ୍ଦିର ପ୍ରବେଶ କରିବେ ଏ ଯାତ୍ରାଟି ଶେଷ ହେବ। କିନ୍ତୁ ଏ ଯାତ୍ରାର ଅନ୍ତ ନାହିଁ। ଶିବାଙ୍କର ଯେଉଁ ଆଶୀର୍ବାଦ କାମନା କରି ଶହ ଶହ ଲକ୍ଷ ଲକ୍ଷ ଲୋକଙ୍କର ଯେଉଁ ଉପସ୍ଥିତି ଏବଂ ତାଙ୍କ ଦର୍ଶନ ପାଇ ଯେଉଁ ଅନୁଭବ ନେଇ ଯାଉଛନ୍ତି ଆଉ ଗୋଟେ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବେ ତାହାର ଅନ୍ତ ନାହିଁ। ଏହା ପୁଣି ଥରେ କହିବି, ଯିଏ ଜାଗିଥିଲେ ବର୍ଷେ ଚଳିତ ବର୍ଷ ଯାତ୍ରା, ଏତେ ଖରା ହେଲେ ବି ସୁଲୁସୁଲୁ ବା ପବନ ବହୁଛି, ଲୋକମାନଙ୍କର ଝାଳ ପୋଷୁଛି, ପୁଣି ମେଘ ଟିକେ ଟିକେ ଆସୁଛି, ଆସନ୍ନ ବୃଷ୍ଟିର ସୂଚନା ଦେଉଛି, ଯାହା ଶୀତଳ ଷଷ୍ଠୀ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ। ଶୀତଳ ଷଷ୍ଠୀ ଯାତ୍ରା ପରେ ବର୍ଷାର ଆଗମନ ହୁଏ। ବର୍ଷାର ଆଗମନ ହେଲେ ଚାଷୀମାନେ ବ୍ୟସ୍ତ ହୋଇଯାଆନ୍ତି କୃଷି କାର୍ଯ୍ୟରେ। ଶିବ ଏବଂ ଶିବା ଉଭୟ ପର୍ବତ ଅଧିବାସୀ, ସେମାନେ ଏହା ଏକ କୃଷିଭିତ୍ତିକ ପର୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ସମଗ୍ର ମାନବ ସଭ୍ୟତାର କଲ୍ୟାଣ ହେଉ, ହଜାର ହଜାର ଭକ୍ତମାନଙ୍କର ପ୍ରୟାସ, ତାଙ୍କର କଲ୍ୟାଣ, ତାଙ୍କର ଯେଉଁ ଅକ୍ଳାନ୍ତ ପରିଶ୍ରମ, ତାହା ସଫଳ ହୋଇଛି କହିଲେ କିଛି ଭୁଲ ହେବ ନାହିଁ। ଆରକ୍ଷୀ ବାହିନୀମାନେ ଯେଉଁ ଅନୁଷ୍ଠାନଗୁଡ଼ିକ ମାହାଳିଆ ଖାଦ୍ୟପେୟ ପ୍ରଦାନ କରି ଭକ୍ତମାନଙ୍କୁ ଆପ୍ୟାୟିତ କରିଛନ୍ତି, ସମସ୍ତ ସ୍ୱେଚ୍ଛାସେବୀ ବୃନ୍ଦ ଯେଉଁମାନେ ଏଥିରେ ବି ଯେଉଁ କାମରେ ଜଡ଼ିତ ରହିଛନ୍ତି, ଗୋଟେ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଯେଉଁମାନେ ସଂଶ୍ଳିଷ୍ଟ ଥିଲେ, ସମସ୍ତଙ୍କର ପରିଶ୍ରମ ସାର୍ଥକ ହୋଇଛି। ଯାଗେଶ୍ୱର ବାବାଙ୍କର ମୁଖ୍ୟ ମେଢ଼ ତଥାପି ଆସିବାର ବାକି ଅଛି। ତେବେ ସମୟ ଅତିକ୍ରାନ୍ତ ହୋଇଥିବାରୁ ଆପଣମାନଙ୍କ ନିକଟରୁ ଆମେ ବିଦାୟ ନେବା ପାଇଁ ବାଧ୍ୟ ହେଉଛୁ। ଆମେ ବୁଥ୍ ନମ୍ବର ଦୁଇରୁ ଯେତେ ଉଦ୍ଘୋଷକ ଏବଂ ବୁଥ୍ ନମ୍ବର ଏକରୁ ଯେତେ ଉଦ୍ଘୋଷକ ଥିଲେ, ଆକାଶବାଣୀ ସମ୍ବଲପୁରର ଷ୍ଟୁଡ଼ିଓକୁ ଆପଣମାନଙ୍କୁ ଫେରାଇ ନେଉଛୁ। ନମସ୍କାର।
2: ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କର ବିବାହ ଉତ୍ସବ ପରେ ମନ୍ଦିର ଲେଉଟାଣୀ ଶୋଭାଯାତ୍ରାକୁ ନେଇ ସମ୍ବଲପୁରର ବିଶ୍ୱପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ଶୁଣିଲେ। ଧାରାବିବରଣୀ ପ୍ରଦାନ କରିଥିଲେ ପୀରବାବା ଛକ ବୁଥ୍ ନମ୍ବର ଏକରେ ଡକ୍ଟର ଶ୍ୟାମସୁନ୍ଦର ଧର, ଡକ୍ଟର ସୁଜିତ କୁମାର ପୃଷେଟ ଏବଂ ଡକ୍ଟର ମନୋଜ କୁମାର ପଣ୍ଡା, ଏବଂ ଗୋଲବଜର ଛକ ବୁଥ୍ ନମ୍ବର ଦୁଇରେ ଥିଲେ ଡକ୍ଟର ଦ୍ୱାରିକାନାଥ ନାୟକ, ଡକ୍ଟର ଗୌରୀ ଦାସ ପ୍ରଧାନ ଏବଂ ଡକ୍ଟର ଶ୍ୟାମ ଭୋଇ। ବୈଷୟିକ ସହାୟତାରେ ଥିଲେ କୁନାଲ ମହାପାତ୍ର, ପ୍ରକାଶ ଛତ୍ରିଆ, ସାଗର ଓରାମ, ପ୍ରଫୁଲ୍ଲ କୁମାର ରଥ, ଜ୍ୟୋତିପ୍ରକାଶ ମିଶ୍ର, କାନନ ନାଗ, ଅରୁଣ କୁମାର ନାୟକ, ଲକ୍ଷ୍ମୀନାରାୟଣ ଦାସ, ସ୍ମୃତିରଞ୍ଜନ ପଟ୍ଟନାୟକ, ଭଞ୍ଜ ପଟେଲ, କିସ୍କୁ କିସ୍ପଟା, କେସି ଭୋଇ, ସୁଜୟ କୁମାର ପାରମାଣିକ। ସହଯୋଗିତାରେ ଥିଲେ ସୋମନାଥ ଜାଲ ଏବଂ ସୁଜିତ ବଂଶର। ବୁଥ୍ ପରିଚାଳନା କରିଥିଲେ କୈବର୍ତ୍ତ ସାହୁ ଏବଂ ସୌଭାଗ୍ୟ କୁମାର ରଥ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଏବଂ ପରେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ରିଲେ କରି ଶୁଣାଇବୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. സംവാദ പഠുചന്തി മളയരഞ്ജൻ മിശ്ര. മുഖ്യ സംവാദ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ. 47,600 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କରିବେ ଉଦ୍ଘାଟନ ଓ ଶିଳାନ୍ୟାସ. ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ଆଜି ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ମକ୍ଡ୍ରିଲ୍ ଆୟୋଜନ କରିଛି ଏନ୍ଟିଏ. କୋଲକାତାର ରେଡ୍ ରୋଡ୍ଠାରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସର ମୁଖ୍ୟ ଜାତୀୟ କାର୍ଯ୍ୟକ୍ରମ. ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ୱିଜରଲ୍ୟାଣ୍ଡ ଗସ୍ତରେ ଗଲେ ଆମେରିକା ଓ ଇରାନ୍ର ପ୍ରତିନିଧି ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ପୁରୁଷ ବର୍ଗ ତୃତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଚେନ୍ନାଇଠାରେ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଭୂମି ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ପାହାଡ଼ପୁର ଗସ୍ତରେ ଆସିଛନ୍ତି. ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଅବସରରେ ଶ୍ରୀ ମୋଦି ଏହି ଗସ୍ତରେ ଆସି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି. ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ. ରାଷ୍ଟ୍ରପତି ମୁର୍ମୁଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳୀ ଜାହେରା, ଗୋଷାଣୀ ପୀଠ ଏବଂ ହୋ ଜାହେରା ଗସ୍ତ କରିବା ସହ ସେଠାରେ ପ୍ରାର୍ଥନା କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ର ଏବଂ ପାହାଡ଼ପୁର ସ୍କୁଲ ସମେତ ସେଠାକାର ଅନ୍ୟ କେତେକ ପ୍ରତିଷ୍ଠାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ପରିଦର୍ଶନ କରିଛନ୍ତି. ଦକ୍ଷତା ବିକାଶ କେନ୍ଦ୍ରଠାରେ ଶ୍ରୀ ମୋଦି ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିଛନ୍ତି. ଜନଜାତି ଅଞ୍ଚଳରେ ସମାବେଶୀ ବିକାଶକୁ ଆଗେଇ ନେବା ସହିତ ଶିକ୍ଷା, ଦକ୍ଷତା ବିକାଶ ଏବଂ ଗୋଷ୍ଠୀ ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଉପରେ ଶ୍ରୀ ମୋଦି ଏହି କେନ୍ଦ୍ରଠାରେ ଆଲୋକପାତ କରିଥିବା ଜଣାପଡ଼ିଛି. ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯୋଗଦେବେ. ଏହି ଅବସରରେ ଶକ୍ତି, ପରିବହନ, ଶିଳ୍ପ ଭିତ୍ତିଭୂମି, ସ୍ୱାସ୍ଥ୍ୟସେବା, ଶିକ୍ଷା, ଜଳସେଚନ ଏବଂ ପାନୀୟ ଜଳ ଭଳି ବିଭିନ୍ନ କ୍ଷେତ୍ରରେ ହେବାକୁ ଥିବା ବିକାଶମୂଳକ ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ. ଏହି ପ୍ରକଳ୍ପଗୁଡ଼ିକ ପାଇଁ 47,600 କୋଟି ଟଙ୍କାରୁ ଅଧିକ ବ୍ୟୟ ଅଟକଳ କରାଯାଇଛି. ରାଷ୍ଟ୍ରପତି ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ଦେଶ ତଥା ବିଦେଶର କେତେକ ସ୍ଥାନରେ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ନିଟ୍ ୟୁଜି ପୁନଃ ପରୀକ୍ଷାର ପ୍ରସ୍ତୁତି ନେଇ ଆଜି ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ମକ୍ଡ୍ରିଲ୍ର ଆୟୋଜନ କରାଯାଇଛି. ସକାଳ 9ଟାରୁ ଆରମ୍ଭ ହୋଇଥିବା ଏହି ପୂର୍ବାଭ୍ୟାସ ବିଭିନ୍ନ ପର୍ଯ୍ୟାୟରେ ଦିନସାରା ଜାରି ରହିବ. ଦେଶବ୍ୟାପୀ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେଉଥିବା ଏହି ପ୍ରସ୍ତୁତିରେ 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ଅଂଶଗ୍ରହଣ କରୁଛନ୍ତି. ସୁରକ୍ଷିତ, ସୁଗମ ଏବଂ ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଏନ୍ଟିଏ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି. ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ପରୀକ୍ଷା ଦେବେ। ଅପରାହ୍ନ 2:00 to 5:15 ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଏନ୍ଟିଏ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣେ ଦକ୍ଷ ଏବଂ ପ୍ରଭାବଶାଳୀ ନେତା ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶଂସା କରିଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଶ୍ରୀ ମୋଦି ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ମଧ୍ୟରେ ଅନ୍ୟତମ ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି। ଆମେରିକାର ଏକ ନ୍ୟୁଜ୍ ପୋର୍ଟାଲ୍ ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତକୁ ସ୍ଥିରତା ପ୍ରଦାନ କରିଛନ୍ତି। 12 ବର୍ଷରୁ ଅଧିକ ସମୟ ଧରି କ୍ରମାଗତ ଭାବେ ଶ୍ରୀ ମୋଦି କ୍ଷମତାରେ ରହିବା ନେଇ ବର୍ଣ୍ଣନା କରିବା ସହ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋକପାତ କରିଛନ୍ତି। ଶ୍ରୀ ଟ୍ରମ୍ପ କହିଛନ୍ତି, ଦୁଇ ଦେଶ ମଧ୍ୟରେ ନିରନ୍ତର ବାଣିଜ୍ୟ ସମ୍ପର୍କ ଅବ୍ୟାହତ ରହିଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆନ୍ତର୍ଜାତିକ ସ୍ତରରେ ଜଣେ ସମ୍ମାନସ୍ପଦ ବ୍ୟକ୍ତି ଏବଂ ତାଙ୍କର ସାର୍ବଜନୀନ ଶାନ୍ତ ଆଚରଣ ମଧ୍ୟରେ ନିଷ୍ପତ୍ତି ନେବାରେ ସେ ଅତ୍ୟନ୍ତ ଦୃଢ଼ ବୋଲି ବର୍ଣ୍ଣନା କରିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି 2ଦଶ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱ ପ୍ରଦାନ କରୁଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ରାଜ୍ୟସ୍ତରୀୟ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଆକାଶବାଣୀ ସମ୍ବାଦ ବିଭାଗ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି, ସମାଜର ବିଭିନ୍ନ ବୟସର ଲୋକଙ୍କ ପାଇଁ ଯୋଗକୁ ଅଧିକ ଆକର୍ଷଣୀୟ କରିବା ଲକ୍ଷ୍ୟରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ଅଣସଂକ୍ରମିତ ରୋଗଗୁଡ଼ିକ ପାଇଁ ପ୍ରମାଣ ଆଧାରିତ ଯୋଗ ନିୟମାବଳୀ ଆରମ୍ଭ କରାଯାଇଛି। ଶ୍ରୀ ଯାଦବ କହିଛନ୍ତି, କାର୍ଯ୍ୟରତ ବୃତ୍ତିଗତଙ୍କ ପାଇଁ ୱାଇବ୍ରେକ୍ ନାମକ ଏକ ନୂତନ ଆପ୍କୁ ସରକାର ପ୍ରଚଳନ କରିଛନ୍ତି।
1: लोग दिन भर चेयर पे बैठ के काम करना पड़ता है, वो लोग भी जब लंच ब्रेक होता है तब तक बहुत सारी थकान वो लोगों में आती, तो वो थकान दूर करने के लिए भी उनके लिए वाई ब्रेक नाम का एक हमने ऐप निकाला है कि उसमें 10 मिनट में तुम चेयर पर बैठे बैठे कौन से आसन कर सकते हो, वो करने से जो भी तुम्हारा थकान आई होगी वो दूर हो जाएगी।
0: ଏହି ସ୍ୱତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମ ଆଜି ରାତି 9:15ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। ସ୍ୱିଜରଲ୍ୟାଣ୍ଡରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ଆମେରିକାର ସ୍ୱତନ୍ତ୍ର ପ୍ରତିନିଧି ଷ୍ଟିଭ୍ ୱିଟକଫ୍ ଏବଂ ଇରାନ୍ର ବୈଦେଶିକ ମନ୍ତ୍ରୀ ଆବାସ ଅର୍ଘାଚି ସେଠାକୁ ଗସ୍ତରେ ଯାଇଛନ୍ତି। ଦୁଇ ଦେଶ ମଧ୍ୟରେ ଗତକାଲି ଆଲୋଚନା ଆରମ୍ଭ ହେବାର ଥିଲା, କିନ୍ତୁ ଲେବାନନରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷ ପରିପ୍ରେକ୍ଷୀରେ ଏହାକୁ ସ୍ଥଗିତ ରଖାଯାଇଥିଲା। ତେବେ ଇସ୍ରାଏଲ୍ ଏବଂ ହିଜବୁଲ୍ଲା ମଧ୍ୟରେ ଯୁଦ୍ଧବିରତି ପାଇଁ ସହମତି ପ୍ରକାଶ ପାଇଛି। ଯୁକ୍ତରାଷ୍ଟ୍ର ଆମେରିକା ଏବଂ କାତାରର ମଧ୍ୟସ୍ଥତାରେ ଏହି ବୁଝାମଣା ହୋଇଥିବା ଜଣାପଡ଼ିଛି। ଇରାନ୍ ମଧ୍ୟ ଏହି ବୁଝାମଣା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପଶ୍ଚିମ ଏସିଆରେ ସଂଘର୍ଷ ସମାପ୍ତ କରିବା ଲକ୍ଷ୍ୟରେ ଆମେରିକା ଓ ଇରାନ୍ ମଧ୍ୟରେ ଘୋଷଣା କରାଯାଇଥିବା ବୁଝାମଣାପତ୍ର ପରେ ଏହି ପରବର୍ତ୍ତୀ ଆଲୋଚନା ସମ୍ଭାବ୍ୟ ପରମାଣୁ ଚୁକ୍ତି ନେଇ କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଆମେରିକାର ଜଣେ ଅଧିକାରୀଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ତଥା ଜ୍ୱାଇଁ ଜାରେଡ୍ କୁଶନର ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ସ୍ୱିଜରଲ୍ୟାଣ୍ଡରେ ରହିଛନ୍ତି। ଦୁଇପକ୍ଷ ମଧ୍ୟରେ କେବେ ଆଲୋଚନା ଆରମ୍ଭ ହେବ ସେ ନେଇ ଏପର୍ଯ୍ୟନ୍ତ କୌଣସି ସ୍ୱଷ୍ଟ ସୂଚନା ମିଳିନାହିଁ। ଭାରତ ଆସନ୍ତା ସୋମବାରଠାରୁ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକର ଆୟୋଜନ କରୁଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ଏଥିରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ପ୍ରତିନିଧି ମଣ୍ଡଳୀ ଅଂଶଗ୍ରହଣ କରିବେ। ସାମ୍ପ୍ରତିକ ସମୟରେ ସୁରକ୍ଷା ଆଧାରିତ ଆହ୍ୱାନଗୁଡ଼ିକର ମୁକାବିଲା ନେଇ ବୈଠକରେ ମତ ବିନିମୟ ହେବାର ସମ୍ଭାବନା ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ସୁରକ୍ଷା ସମ୍ପର୍କିତ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଏବଂ ଏ ନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଉପରେ ବୈଠକରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଏବଂ ଯୋଗାଯୋଗ କ୍ଷେତ୍ରର ସଠିକ୍ କାର୍ଯ୍ୟାନ୍ୱୟନ ଓ ଆତଙ୍କବାଦ ବିରୋଧୀ ତଥା ସୁରକ୍ଷା ଉପରେ ସମ୍ପ୍ରତି ଅନୁଷ୍ଠିତ ବ୍ରିକ୍ସ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ସମ୍ମିଳନୀର ନିର୍ଯାସ ଉପରେ ଏହି ବୈଠକରେ ସମୀକ୍ଷା କରାଯିବାର ସମ୍ଭାବନା ରହିଛି ବୋଲି ମନ୍ତ୍ରଣାଳୟ କହିଛି। ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ ଜାରି ରହିଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ଆଫଗାନିସ୍ତାନ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଆଫଗାନିସ୍ତାନ 4 ଓଭରରେ 1 ୱିକେଟ୍ ବିନିମୟରେ 12 ରନ୍ ସଂଗ୍ରହ କରିଥିଲା। ଏହି ଶୃଙ୍ଖଳାରେ ଭାରତ 2-0 ଆଗୁଆ ରହି ସିରିଜ୍କୁ ଅକ୍ତିଆର କରିସାରିଛି। ଶୁଭମନ ଗିଲ୍ଙ୍କ ନେତୃତ୍ୱାଧୀନ ଭାରତ ଦଳ ଧର୍ମଶାଳାରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ 7 ୱିକେଟ୍ରେ ବିଜୟୀ ହୋଇଥିଲା। ପରେ ଲକ୍ଷ୍ନୌରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଅଧିନାୟକ ଶୁଭମନ ଗିଲ୍ ଏବଂ ଇଶାନ କିଶନ୍ଙ୍କ ଶତକ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ରାଜ୍ୟରେ ଗତ 2 ବର୍ଷରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି ବୋଲି କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଶରଣାର୍ଥୀଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ଶରଣାର୍ଥୀ ଦିବସ ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମିଳିତ ଭାବେ ମୟୂରଭଞ୍ଜ ରାଇରଙ୍ଗପୁରରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ଭିତ୍ତିଭୂମି ନିର୍ମାଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ଜଳସେଚନ କ୍ଷେତ୍ର ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜନସମାବେଶକୁ ଉଦ୍ବୋଧନ ଦେଇ କହିଛନ୍ତି, ରାଜ୍ୟ ସରକାର ଗତ 2 ବର୍ଷ ମଧ୍ୟରେ ପ୍ରତିଟି କ୍ଷେତ୍ରରେ ବିକାଶମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେଇ ଲୋକମାନଙ୍କ ହିତ ଉଦ୍ଦେଶ୍ୟରେ କାର୍ଯ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସାନ୍ଥାଳୀ ଭାଷାରେ ସମ୍ବିଧାନ ପ୍ରସ୍ତୁତ କରାଯାଇଥିବା କହିବା ସହ ଓଡ଼ିଶାର ସନ୍ତାନମାନଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯାଇଥିବା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତ 2 ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କ ସ୍ୱପ୍ନ ସାକାର କରିବା ଦିଗରେ ସଫଳତା ଲାଭ କରିଛନ୍ତି।

0: रघुनाथ मुर्मू जी ने संथाली भाषा के लिए ओल चिकी लिपि का निर्माण किया था। हमारी सरकार ने संथाली भाषा में भारत के संविधान को प्रस्तुत किया है। उड़ीसा की संतानों को पद्म सम्मान देकर सम्मानित किया है। पिछले दो वर्षों में उड़ीसा सरकार भी इन सभी विभूतियों के सपनों को पूरा करने में दिन रात पुरुषार्थ कर रही है।
1: ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ରାଜ୍ୟ ସରକାର ଗତ ଦୁଇ ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ତଥା ପଛୁଆ ବର୍ଗଙ୍କ ପାଇଁ ବିଭିନ୍ନ କଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍ତି। ରାଜ୍ୟର କଲ୍ୟାଣ ପାଇଁ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିବ। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଓ ଜନସାଧାରଣଙ୍କ ଜୀବନଧାରଣ ମାନରେ ଏହି ସମୟ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆସିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
2: ଅନେକ ପ୍ରତିବନ୍ଧକ ସତ୍ତ୍ୱେ ରାଜ୍ୟର ମହିଳା, ଗରିବ, ଅନ୍ନଦାତା, ଯୁବବର୍ଗ, ଅନୁସୂଚିତ ଜାତି, ଜନଜାତି ତଥା ପଛୁଆ ବର୍ଗଙ୍କ ପାଇଁ ଅନେକ ନୂତନ କାର୍ଯ୍ୟକ୍ରମ ଆଉ ଯୋଜନାମାନ ଆମ ସରକାର ପ୍ରଳୟନ କରିସାରିଛନ୍ତି, ଯାହାଫଳରେ ବିକାଶର ଗତିରେ ତୀବ୍ରତା ଆସିଛି। ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆଜି ଓଡ଼ିଶା କ୍ଷେତ୍ରରେ ଆସିଛି। ସରକାରଙ୍କର ଉଦାର ଶିଳ୍ପ ନୀତି ଯୋଗୁଁ ଆଜି ଆମ ରାଜ୍ୟ ଶିଳ୍ପପତିଙ୍କ ପ୍ରଥମ ପସନ୍ଦର ରାଜ୍ୟ ଭାବେ ଆଜି ଓଡ଼ିଶା ଆପଣଙ୍କ ସାମ୍ନାରେ ଛିଡ଼ା ହୋଇଛି।
1: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୈତୃକ ଗ୍ରାମ ପାହାଡ଼ପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କ 68ତମ ଜନ୍ମଦିବସ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଆଦିବାସୀ ଉପାସନାସ୍ଥଳୀ ସାନ୍ଥାଳି ଜାହେରା ଏବଂ ହୋ ଜାହେରାରେ ପ୍ରାର୍ଥନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ସ୍କୁଲ ସମେତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିବା ସହ ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟ ସହ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି। ଓଡ଼ିଶା ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସମେତ ଅନ୍ୟ କେତେକ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଗତକାଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରରେ ପହଞ୍ଚିବା ପରେ ଏକ ମେଡିକାଲ କ୍ୟାମ୍ପକୁ ଉଦ୍ଘାଟନ କରିବା ସହ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବା ସହ ବ୍ରହ୍ମକୁମାରୀଙ୍କ ମାତୃଶକ୍ତି ଭବନ ଏବଂ ଏକ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସୃଷ୍ଟି କରାଯାଇଥିଲା। ଏହି ନୂତନ ପୁଲିସ୍ ଜିଲ୍ଲା ଅଧୀନରେ 2 ପୁଲିସ୍ ଉପଖଣ୍ଡ ଓ 14 ଥାନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 68 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମସ୍ତଙ୍କୁ ପ୍ରେରଣା ଯୋଗାଇଛି ବୋଲି କହିବା ସହ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଓ ଦେଶ ପାଇଁ ପ୍ରେରଣା ଓ ସଂକଳ୍ପର ପ୍ରତୀକ ଭାବେ ବର୍ଣ୍ଣନା କରି ତାଙ୍କ ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଆସନ୍ତାକାଲି ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶବ୍ୟାପୀ ପ୍ରସ୍ତୁତି ନେଇ ମକ୍ ଡ୍ରିଲ୍ ଆୟୋଜନ କରାଯିବ। ସକାଳ 9:00 ମକ୍ ଡ୍ରିଲ୍ ଆରମ୍ଭ ହୋଇ ଦିନ ତମାମ ଜାରି ରହିବ। 2.5 ଲକ୍ଷରୁ ଅଧିକ ସୁରକ୍ଷା କର୍ମଚାରୀ ମକ୍ ଡ୍ରିଲ୍ରେ ସାମିଲ ହେବେ। ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷାକୁ ସ୍ୱଚ୍ଛ ଏବଂ ପାରଦର୍ଶୀ ଢଙ୍ଗରେ ପରିଚାଳନା ପାଇଁ ଏହି ମକ୍ ଡ୍ରିଲ୍ କରାଯିବ। ସୂଚନା ଅନୁଯାୟୀ ଆସନ୍ତାକାଲି ଦେଶର 551 ସହର ଏବଂ ବିଦେଶର 14 ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପୁନଃ ପ୍ରବେଶିକା ପରୀକ୍ଷା ଦେବେ। ପରୀକ୍ଷାରେ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ GPS ସମର୍ଥିତ ଯାନ ବ୍ୟବହାର କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟ ସରକାରଙ୍କ 2 ପୂର୍ତ୍ତି ଅବସରରେ ନବରଙ୍ଗପୁର ଜିଲ୍ଲାରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଗୌରୀଶଙ୍କର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୀତ ବିଭିନ୍ନ ବିକାଶମୂଳକ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲା ରାଣୀତାଲସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସାଂସଦ ଅଭିମନ୍ୟୁ ସେଠୀ କର୍ମଶାଳାରେ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ପରିବେଶ ସୁରକ୍ଷା, କ୍ଷେତ ବଞ୍ଚାୟ ଅଭିଯାନ ଓ ନୂତନ ପ୍ରଯୁକ୍ତିବିଦ୍ୟା ବ୍ୟବହାର ଉପରେ ଗୁରୁତ୍ୱାରୋପ କରିଥିଲେ। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିବେ। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର 9,44,00,000 ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି। 2019 ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା 11 କୋଟିରୁ ଅଧିକ କୃଷକଙ୍କୁ 22ଟି କିସ୍ତି ଜରିଆରେ 4,00,000 କୋଟି ଟଙ୍କାରୁ ଅଧିକ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା PMVBRY ନିଯୁକ୍ତି ସୃଷ୍ଟି, ଯୁବପିଢ଼ିଙ୍କୁ ସଶକ୍ତ ଏବଂ ଭବିଷ୍ୟତ ପାଇଁ ସୁଦୃଢ଼ କର୍ମଶକ୍ତି ନିର୍ମାଣ କରିବାରେ ସହାୟତା ହେଉଛି। ଯୋଜନାରେ ଯୁବପିଢ଼ିଙ୍କୁ ଅସୀମ ସୁଯୋଗ ସହିତ ସଶକ୍ତ କରିବାର ଦୃଷ୍ଟିକୋଣ ନିହିତ ରହିଛି। ଯୋଜନା ଅଧୀନରେ ପ୍ରାୟ 70,00,000 ଚାକିରି ସୃଷ୍ଟି କରାଯାଇଛି। ଦେଶବ୍ୟାପୀ ଅଦ୍ୟାବଧି 20,00,000 ଯୁବଗୋଷ୍ଠୀ ନିଜ ପ୍ରଥମ ଚାକିରିର 6 ମାସ ପୂରଣ କରିଛନ୍ତି। ଗତ 12 ବର୍ଷ ମଧ୍ୟରେ ସରକାର ରୋଜଗାରର ସମସ୍ତ ପଥକୁ ମଜବୁତ କରିଛନ୍ତି। ଭିତ୍ତିଭୂମିରୁ ନବସୃଜନ, ବିନିର୍ମାଣରୁ ଡିଜିଟାଲ ଅର୍ଥନୀତି ଏବଂ ମହାକାଶରୁ ଷ୍ଟାର୍ଟଅପ୍ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରାଯାଇଛି। ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ କେନ୍ଦ୍ର ସରକାର 2 ବର୍ଷ ମଧ୍ୟରେ 3.5 କୋଟିରୁ ଉର୍ଦ୍ଧ୍ୱ ନିଯୁକ୍ତି ସୃଷ୍ଟିର ଲକ୍ଷ୍ୟ ରଖିଛନ୍ତି। ବୌଦ୍ଧ ଜିଲ୍ଲାରେ ଶିଶୁ ଏବଂ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କୁ ଉଦ୍ଧାର କରି ପୁନର୍ବାସ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ନୂଆପଡ଼ା ଜିଲ୍ଲା ସଦର ମହକୁମାସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉର୍ମାସ ପକ୍ଷରୁ ଆମ୍ବ ପସରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ଏଥିରେ 45 ପ୍ରକାର ଆମ୍ବ ପ୍ରଦର୍ଶିତ ହୋଇଥିଲା। ବିପର୍ଯ୍ୟୟ ପ୍ରସ୍ତୁତି ନେଇ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଭ୍ୟାସ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ ଗଜପତି ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳୀଗୁଡ଼ିକରେ ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ନୂଆପଡ଼ା ଜିଲ୍ଲାରେ ଚଳିତ ରବି ଋତୁରେ 44ଟି ଧାନ କ୍ରୟ କେନ୍ଦ୍ର ଜରିଆରେ ଗତକାଲି 636 ଜଣ ଚାଷୀ 31,670 କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି କରିଛନ୍ତି। ଶରଣାର୍ଥୀମାନଙ୍କୁ ସମ୍ମାନିତ କରିବା ଏବଂ ସେମାନଙ୍କ ପ୍ରତି ସମବେଦନା ଓ ସମର୍ଥନ ଜଣାଇବା ଲକ୍ଷ୍ୟରେ ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଶରଣାର୍ଥୀମାନଙ୍କ ସମସ୍ୟା ଏକ ବିଶ୍ୱସ୍ତରୀୟ ସମସ୍ୟା ହୋଇଥିବାରୁ ଏହାର ମୁକାବିଲା ପାଇଁ ବିଶ୍ୱବ୍ୟାପୀ ପ୍ରୟାସ ଚାଲିଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି, ସମସ୍ତେ ନିରାପଦ ରହିବା ପର୍ଯ୍ୟନ୍ତ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟବାସୀଙ୍କ ସ୍ୱପ୍ନ ପୂରଣ ଲାଗି ଗତ 2 ବର୍ଷରେ ସରକାର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି, କହିଲେ ପ୍ରଧାନମନ୍ତ୍ରୀ। ମୟୂରଭଞ୍ଜ ରାଇରଙ୍ଗପୁରଠାରେ 47,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଓ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନାରେ ଆଜି 18,880 କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ୱାର୍‌ର ଏହି ଗୀତଟି ଗାଇଛନ୍ତି ବିଶାଲ ଦଦଲାନି, ଗୀତିକାର କୁମାର, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଏବଂ ଶେଖର।

0: ଚାଷୀଙ୍କ ପାଇଁ ଅନନ୍ୟ ପଦକ୍ଷେପ ଓ ଯୋଜନା ଆପଣେଇଛନ୍ତି ଲୋକଙ୍କ ସରକାର। ଚାଷୀଙ୍କ ସମୃଦ୍ଧି ପାଇଁ ସମୃଦ୍ଧ କୃଷକ ଯୋଜନା ସିଏମ୍ କିଷାନ, କୃଷି ଉଦ୍ୟୋଗ ଓ କାମଧେନୁ ଯୋଜନା ଦେଇଛି ନୂତନ ଶକ୍ତି ଓ ନୂତନ ସୁଯୋଗ।
1: ସମୃଦ୍ଧ କୃଷକ ଯୋଜନାରେ ଚାଷୀ ଭାଇ ଭଉଣୀମାନଙ୍କୁ ବର୍ଦ୍ଧିତ ହାରରେ ଏମ୍ଏସ୍ପି, ସିଏମ୍ କିଷାନ ଯୋଜନାରେ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଆକର୍ଷଣୀୟ ସବ୍ସିଡି, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା ଓ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଭଳି ଉନ୍ନତିମୂଳକ ଯୋଜନା ସହିତ ମତ୍ସ୍ୟ ଉତ୍ପାଦନ ଓ ରପ୍ତାନୀରେ ଓଡ଼ିଶାର ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି।
0: ଏସବୁ ସହିତ ବୁଣାକାର ଓ କାରିଗରମାନଙ୍କୁ ସଶକ୍ତ କରୁଛି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା ଭଳି ଲୋକ କଲ୍ୟାଣକାରୀ ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ଚାଷୀ ପରିବାର ହେଉଛନ୍ତି ଉପକୃତ।
1: ବିକାଶର ଧାରା ଓଡ଼ିଶା ସାରା।
2: ପରବର୍ତ୍ତୀ ଗୀତଟିର କଥାଚିତ୍ର 1920 ଲଣ୍ଡନ, କଣ୍ଠଶିଳ୍ପୀ ସରିଫ ସାବ୍ରି, ଗୀତିକାର ସରିଫ ତୋଷି ଏବଂ କଲିମ ଶେଖ, ସଙ୍ଗୀତ ସରିଫ ଏବଂ ତୋଷି।

କାର୍ଯ୍ୟକ୍ରମର ଶେଷ ଗୀତଟି ଟୁ ଷ୍ଟେଟ୍ସ କଥାଚିତ୍ରର ଅମିତ ଭଟ୍ଟାଚାର୍ଯ୍ୟଙ୍କ ଗୀତ ରଚନାରୁ କଣ୍ଠଶିଳ୍ପୀ ଅରିଜିତ ସିଂ ଏବଂ ଚିନ୍ମୟୀ ଶ୍ରୀପଦା, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ୍ ଲୟ।

0: हिंदी कथचित्र गीतर कार्यक्रम शुणिले आपण माने कार्यक्रम शुणिछंती आकाशवाणी संबलपुर केन्द्ररो प्रचार करुछु किसान संप्रदायर सामाजिक एवं सांस्कृतिक जीवनधारा उपरे आधारित किसान भाषार कार्यक्रम माका पुपु झका झका प्रयोजना एवं उपस्थापना संतोष पिंग।
1: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଏମ୍ହେ ଜୁହାର। ପ୍ରକୃତିରେ ଏର ଥାଲେ ନାମ ଇ ଯେନ୍ ସମାଜ ନୁ ଆତଲ ଦାତ ନାମେ ସାଙ୍ଗେ ସାଥୀ ନାମେ ମା ବୁଆ ପରିବାର ନେଇକିରି ନାମ ବସବାସ ନାନାଲ ଦାତ ଆଉ ନାମେ ଜିଆ ବୋଧ ନେଇକିରି ଆଗିଲି ଆଗିଲି କାଲି ଆଉ ହନେ ଆଗିଲି କାନାନ୍ତି ଏରା ଖାତରାଲି ଯେ ସାମିଆଧି ଆଗିଲି ଆଗିଲି ବୁଙ୍ଗାଲି ନାମ ଯଦି ସାମିଆ ସାଙ୍ଗନ୍ ଠିକ୍ ଖାପ ମାମ ମହତାକା ଥାଲେ ନାମ ହୁଏତ ପାଛିଲି ରତ କତ ବାଗିର ଘା ଘା ଲାଗି ହେଲେ କଥା ମାନଯା ଯେ ସାମିଆ ସାଙ୍ଗେ ତା ନାମ କା ଲାଗେ ଖାତର ନେ ଯଦି ସାମିଆ ସାଙ୍ଗେ ମା କେରାର ହେଲେ ତାଙ୍କେ ଜିଆବଧ ହୁସାନିନ୍ ର କ ତା କଥା ମାନଯା ଯେ ସାମିଆ ସାଙ୍ଗେ ନାମ ଆଗିଲି କା ଲାଗେ ଖାତର ଆଉ ସାମିଆ ଦାଗିଲି ଆଗିଲି ହନେ ବୁଙ୍ଗାଲ କିରତ ଆଉ ସାମିଆ ଯଦି ଆଗିଲି ମା କେରା ହେଲେ ନାମେ ଇ ଜୀବନ ଜୀବିକା କାନେମେ ରହନ ସହନ ଗେ ଇ ଯେନ୍ ନାମ ଜିଆନ ନାମ ଯେନ୍ ଉଜ୍ଜାଲ ଦାତ ବାଲ ଦାତ ଆଦକେ ମଜା କିଛି ନାମ ଭି ପଲଦା ଥାକ୍ଖା ତା ସାମିଆ ସାଙ୍ଗେ ନାମାନ ସାମିଲ ମାନାଗେ ଖାତର ଆଉ ହନେ ଏର ଥିଲେ ସାମିଆ ଜାନିକିରି ଇ ପୃଥିବୀ ବଦଲା ରାଲି ଯେତିରିକି ରହନ ସହନ ତମେ ପିନ୍ଧନ ଉଢ଼ନ ଆଉ ଯେନ୍ ପ୍ରକାର ସ୍ଥିତି ଆତିଲି ସାମାଜିକ ଆଦାଦି ବଦଲା ରାଲି ଆରୁ ନାମେ ଇ ଦେଶନୁ ଯେନ୍ ବି ସରକାର ଆତିଲି ଆ ଗଣତାନ୍ତ୍ରିକ ପଦ୍ଧତିନୁ ନାମ ଅଣ୍ଟା ସରକାର ବନ ନାମ ଚାହାଜାଲ ଦାତ ଆରୁ ସରକାରକେ ଅଣ୍ଟା ଦାୟିତ୍ୱ ଆତିଲି ଯେ ନିଜର ଦେଶ ତା ଆଲାର୍ଗି ଏକାନିକିରି ଭଲ ମାନ ତମେ ଏକାନିକିରି ଉନ୍ନତି ମାନ ତମେ ଏକାନିକିରି ଠିକ୍ ହିସାବନୁ ରର ଆ କଥା ଚିନ୍ତା ନାନାଗି ଲାଗାନ ହିଁ ଆ ସରକାର ଆତିଲି ଆର ସରକାର ନାମ ହେ ବୋଧ ଆ ସରକାର ନାମ ଆଦାନ ସରକାର ବନ ନାମ ବି ବଢ଼ଦାତ ଇଦାତ ନାମ ଆକ୍କା ଦାତ ହେଲେ ଆଦ ନାମାଗେ ଲାଗାନ ଯେନ୍ ସବୁ ଯୋଜନା ନାଞ୍ଜିକିଛି କା ନାମେ ଉନ୍ନତିକେ ଲାଗାନ ଯାହା ସବୁ ପଦକ୍ଷେପ ହୁଆଲି ଆଦାନ ନିଶ୍ଚିତ ଭାବେ ନାମ ଆହ୍ନା କଥା ଆଦାନ ଯଦି ନାମ ବାଲ୍ୟ ଥିଲେ ନାମେ ଲାଗାନ ଏନ୍ଦେର ବ୍ୟବସ୍ଥା ଥିଲି ଆଦିକେ ଫାଇଦା ନାମ ପଲ୍ଦା ଥୁଆ ତା କଥା ମାନଯା ଯେ ଇ ଆଲାର ଗେଣ୍ଟା ଏକାନିକିରି ଆର୍ଥିକ ସାମାଜିକ ସାଂସ୍କୃତିକ ଏଣ୍ଟା ବିକାଶ ମାନ ଆଦିକେ ଲାଗାନ ସରକାରକେ ହିଁ ଏଣ୍ଟା ଦାୟିତ୍ୱ ଆତିଲି ଆରୁ ନାମେ ବି ଏଣ୍ଟା କର୍ତ୍ତବ୍ୟ ଆତିଲି ତା ଇନୁ ନାମାନ ସାମିଲ ମାନାଗେ ଖାତର ଆଉ ନାମ ଧୀରେ ଧୀରେ ନାମେ ଜାଣତରେ ହେଉ କି ଅଜାଣତରେ ହେଉ ସାମିଲ ମାନାଲ ଦାତ ଆରୁ ସାମିଆ ଗାନେ ନାମ ହିଁ ହନେ ଆଗିଲି ଆଗିଲି କାଲ ଦାତ ହେଲେ ଇନ୍ନେ କାନା ବାକେନ୍ ଧୀରେ ଧୀରେ ହେଇକିରି ନାମେ ପରିବର୍ତ୍ତନ ମାନାଲି ଯେତେ ତାତି ନାମେ ପରିବର୍ତ୍ତନ ହିଁ ମାନାଲି ଆଉ ନାମେ ସାମାଜିକ ରୀତିନୀତି ଚାଲିଚଳନ ପରିବର୍ତ୍ତନ ମାନତେ ମାନତେ ଇ ଯେନ୍ ଆଧୁନିକ ସଭ୍ୟତା ଗିଏ ଆଗିଲି ଆଗିଲି ନାମ ଯେନ୍ କାଲ ଦାତ କା ଆଧୁନିକ ସଭ୍ୟତା ତାରା ନାମ ଯେନ୍ କାଲ ଦାତ ନିଜକେ ନିଜେ ନାମ ଯେନ୍ ଭାବାଲ ଦାତ ଯେ ନାମ ବହୁତ ଉନ୍ନତି ନାଞ୍ଜିକାତି ନାମେ ଯେତେ ତାର୍ତି ଅଣ୍ଟା ଅଣ୍ଟା ଡେଭଲପମେଣ୍ଟ ମାଞ୍ଚିକିଛି ବୋଲିକିରି ନାମ ଯେନ୍ ଭାବାଲ ଦାତ ଆଦାତ ପ୍ରକୃତିରେ ନାମେ ଯେନ୍ ବୁନିଆଦୀ ନାମେ ଯେନ୍ ପ୍ରକୃତ ମୂଲି ଆତିଲି ନାମେ ସମାଜକେ ଯେନ୍ ସଂସ୍କୃତି ଯେନ୍ ପରମ୍ପରା ଯେନ୍ ଭାଷା ଆଦିକେ ମିଆଁ ଏନ୍ଦ୍ର ପ୍ରଭାବ ଖାତିର କିଛି କା ଏନ୍ଦ୍ର ପ୍ରଭାବ ଲେବଡ଼ାଲି ନାମ ଇଅ ଆଗିଲି କେର୍କା ଦାତ ଆରୁ ଇଅ ପାଛିଲି ଆତଲ ଦାତ ଏକାବନ ଆମ୍ବକା ଦାତ ଆରୁ ଏକାବନ ଅପନାବାଚକା ଦାତ ଇଦିକେ ଦ୍ୱାରା ନାମେ ଜୀବନଧାରଣ ଯେନ୍ ପଦ୍ଧତି ଆତିଲି ଆଦାତ ଏକାନିକିରି ପ୍ରଭାବିତ ମାଞ୍ଜିକିଛି ଆ କଥାନ୍ ଇନ୍ନା ଆଲୋଚନା ନାଗେ ଲାଗାନ୍ ବାର୍ଚକାନାର ଆଜ୍ଞା ଘାର ଆର୍ ମାନାଲନାର ଦେବାର୍ଚନ କିସାନ ତମେ ନାମେ ଆଉ ତମେ ପଦ୍ମା ମାନାଲି ନାମେ ଇ କୁଚିଣ୍ଡା ଚାହାନ୍ତା ଭାଲୁ ବାହାଲ ଆରୁ ପହିଲେ ଭି ତମ ବାର୍ଚକାଚାର ଆରୁ ହୁ ବାକେ ଭି ଏମିତି ଏଙ୍କାଚ କାମ ଯେ ତମେ ଆରୁଟା ପରିଚୟ ଯେ ସୁବନପାଲି ଯେନ୍ ହାଇସ୍କୁଲ ଆତିଲି ଆସାନ ତମ ଟିଚରସିପ୍ ଭି କମାଲନାର ତା ଇଦାଦଣ୍ଟା ବଡ଼ି ଡେ ସୁଯୋଗ ଆର୍ ଥରେ ତମ ଚିତ୍ଚାର ନାମେ ଇ ଆକାଶବାଣୀକେ ଲାଗାନ୍ ଆରୁ ଇ ଯେନ୍ ଆଧୁନିକୀକରଣ ବୋଧ ଏକାନିକିରି ନାମେ କୁଣା ସମ୍ପ୍ରଦାୟରେ ନାମେ ମିଆ ଏକାନିକିରି ପ୍ରଭାବ ଲେବଡ଼ିକିଛି ଆଦା ଶିକ୍ଷା ମାନ୍ନା ସଂସ୍କୃତି ମାନ୍ନା ସ୍ୱାସ୍ଥ୍ୟ ମାନ୍ନା ଗମନାଗମନ ମାନ୍ନା କା ଯାହା ବି ନାମେ ଜିଆନୁ ନାମ ଅଦନ ସମନା କମଲ ଦାତ ଅଦଦ ଏକାନିକି ପ୍ରଭାବ ଲେବିକିଛି ଆରୁ ଅଦଦ ଆଜ୍ଞା ଦ୍ୱାରା ନାମେ ଏନ୍ଦିର ଭଲ ମନାଲି କା ଏନ୍ଦିର କ୍ଷତି ମନାଲି ଏକାନିକାମକୁନ ନାମ ଇ ଆଧୁନିକୀକରଣ ଯେନ୍ ମନାଲି କା ଯେନ୍ ଡେଭଲପମେଣ୍ଟ ବାଲଦାତ କା ଯେନ୍ ବିକାଶ ବାଲଦାତ ଆଦିକେ ସାଙ୍ଗେ ସାଙ୍ଗେ ନାମା ଯେତେରେ ଗଲା ଭଲ ମାନ ଆ କଥା ବନ ଇନ୍ନା ଆଲୋଚନା କାମର ତା ବରା ତମେ ଗାନେ ଦ୍ୱିପଦ କାଚେ ନେକ୍ରତ ତା ଦେବାର୍ଚନ କିଷାନ ଆଜ୍ଞା ନିମାନ ସ୍ୱାଗତ ନାନାଲଦାମ ଜୁହାର
2: ଜୁହାର ଆଜ୍ଞା ଜୁହାର ସାଫାରେନ୍ ଏହେ ଯେତ୍କି ମକ୍କା ମୁପୁ ମିନୁର ସୂତା ବନ୍ଧୁ ଆତେଲାର ଆମେ ଭାଇ ବନ୍ଦୀ ଗୁଟିଆର ଆତେଲାର ସାଫାରେନ୍ ଏହେ ତାର୍ତି ଜୁହାର ଜୟ ଧର୍ମ ବେଲା
1: ଜୟ ଧର୍ମ ବେଲା ବଢ଼ିଆ ତାଙ୍କର ଜୟ ଧର୍ମ ବେଲା ବୋଲିକିରି ଆଉ ହନେ ଯଦି ବୋଧ ହେଲେ ତା ତମେ ଆଶୀର୍ବାଦ ଅତି ବୋଲିକିରି ନାମ ଇନ୍ନା ଇସାନ ଭି ଫିର ଖାଇନା ଯୁଗାଯୁକ୍ତି ମାନକି ଜିସନ୍
2: ହଇ ହଇ ବହୁତ ବହୁତ ଧନ୍ୟବାଦ ଆଜ୍ଞା ଆ ଧର୍ମ ବେଲା ସେ ଲାଗାନ ଦୁଇପଦ

0: ଆଉ ଆକୁନ୍ ଯେନ୍ ସମୀକରଣଟା ବାର୍ଚିଛି ଯେ ନାମେ ଏନ୍ଦିର କର୍ତ୍ତବ୍ୟ ଥିଲି ଆଦିକି ଲେଖାନ୍ ନାମାନ୍ ଏନ୍ଦିର କାମାକି ଖାତିର ଆ କଥାପନ ନିଶ୍ଚିତ ଭାବେ ସୁନ୍ଦର ଭାବେ ନିମ୍ ତେଙ୍କାର ତା ନାମ ହେ ଯେତ୍କି ବି ଭାଇ ଭଉଣୀ ଗୁଠିଆର ଇ ମାକ୍କା ପୁପୁ ଝକା ଝକା କାର୍ଯ୍ୟକ୍ରମ ବନ୍ ମେନାନାର ନିଶ୍ଚିତ ଭାବେ ନିଜେ ଇଦା ନଣ୍ଟା ହେଜର ଆଉ ନାମେ ନିଜର ସମ୍ପ୍ରଦାୟକେ ଲେଖାନ୍ ଏନ୍ଦିର କର୍ତ୍ତବ୍ୟ ଥିଲି ଆ କଥାନ୍ ଚିନ୍ତା ନାନର ଆଉ ବାଢ଼େ କେଟେ କଥା ନିମ୍ ତେଙ୍କାର ଯେ ନାମେ ଭାଷା ଭାଷା ଯଦି ଆତିଲି ହେଲେ ନାମେ ସଂସ୍କୃତିର ସଂସ୍କୃତି ରାଜା ହେଲେ ନାମେ ସମାଜବୋଦ ଆଟକି ବର୍କସ ମାନୁଆରୁ ର ଆରୁଣ୍ଟା କଥା ଯେ ଇବନ୍ ବର୍କସ କାମାଗି ଲାଗାନ୍ ନାମା ଦରକାର ଯେତେ ପହିଲେ ଶିକ୍ଷା
1: ଶିକ୍ଷା
0: କଥା ତେଙ୍କାଲ ଦାର ଯେ ଶିକ୍ଷା ଯଦି ଅର୍ତୁ ସେ ହାକରା ଯଦି ଶିକ୍ଷିତ ମାଞ୍ଜାସ ହେଲେ ଭଲ ମନ୍ଦ ଆରୁ ଏକାବତ ତାଙ୍କି ହକ୍ ଏକାବତ ତାଙ୍କି କର୍ତ୍ତବ୍ୟ ଆଦା ନା ହସ୍ ଆଦା ନା ଖାସ ହେଲେ ଆଉ ଶିକ୍ଷାକେ ତାଙ୍କେ ଯଦି ବିକାଶ ମାଞ୍ଜା ହେଲେ ତାଙ୍କେ ସାଂସ୍କୃତିକ ବିକାଶ ବି ମାନ ତାଙ୍କେ ଅର୍ଥନୈତିକ ବିକାଶ ବି ମାନ ତାଙ୍କେ ସାମାଜିକ ବିକାଶ ବି ମାନ ଆରୁ ନିଜର ଗେ ଲାଗାନ୍ ବିକାଶ କାମିକିରି ନିଜର ପାଡ଼ା ପାଟକିନ୍ ତା ପାଦାନ୍ ତା ବିକାଶ କାମ ସାରୁ ଆସ୍ ଦେଶକେ ବି ବିକାଶ ନାନାଗି ଲାଗାନଟା ବାଢ଼େଟିଏ ଭୂମିକା ଗ୍ରହଣ ନନସ୍ ଇଦା ନିଶ୍ଚିତ ଭାବେ ଅଣ୍ଟା ବାଢ଼େଟି କଥା ହେଲେ ନାମ ନିଶ୍ଚିତ ଭାବେ ଆସାଦ କାମତ ଆଉ ଇ ପାବୁନ ବି ନାମ ନାମେ ଭାଷା ସାହିତ୍ୟ ସଂସ୍କୃତି ସାଙ୍ଗେନ୍ ଧାରିକିରି ନାମ ବିକାଶ କି ପାବୁନୁ ଆଗଲି ଆଗଲି କତ୍ ଇ ଆଶା ସାଙ୍ଗେ ନିମିନ୍ନା ବାର୍ଚକାର ଆଉ ଇ ଆଧୁନିକୀକରଣ ଯେନ୍ କି ଆଧୁନିକ ସଭ୍ୟତା ଗେ ଏନ୍ଦିର ପ୍ରଭାବ ନାମେ କୁଣା ସମ୍ପ୍ରଦାୟରେ ମିଆ ଆତିଲି ଆଦିକି ଲାଗା ନାମେ ଇଦିକି ଏନ୍ଦିର କ୍ଷତି ମାନାଲି କା ଏନ୍ଦିର ଲାଭ ମାନାଲି ଆରୁ ନାମେ ଏନ୍ଦିର କର୍ତ୍ତବ୍ୟ ଆତିଲି ଇ କଥା ନିଶ୍ଚିତ ଭାବରେ ସୁନ୍ଦର ଭାବେ ବୁଝା ବାଚକାର ନିମାନ ଅଶେଷ ଧନ୍ୟବାଦ ହେଲେ ଧନ୍ୟବାଦ ତା ଚିଆଲ ଦାମ କିନ୍ତୁ ନିମେ ମୁହିନ୍ତି ଯଦି ଗୀତୁ ପଦେ ଯଦି ମା ମେଞ୍ଚ କାମ ହେଲେ ନା ଏଇ କାର୍ଯ୍ୟକ୍ରମ ବୋଧ ହୁଏ ତା ଅଧୁରା ରକ ତ ଅନୁରୋଧ ନାନାଲ ଦାମ ଇନ୍ନା ଫିର୍ ଘାଏ ନିମେ ଅଣ୍ଟା ଗୀତୁ ପାଡ଼ର ଆରୁ ନାମେ ଯେନ୍ ଭାଇ ଭଉଣୀ ଗୁଠିଆ ରାତଲନାର ଇ କାର୍ଯ୍ୟକ୍ରମ ମେନାନାର ଆର୍ ଭି ଅଣ୍ଟା ଖୁସି ମାନ
1: ବଢ଼ିଆ କଥା ଆଜ୍ଞା ଯେହେତୁ ନା ମାତଲା ଦେଖୁନ୍ ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ନୁ ଯେତ୍କି ଶ୍ରୋତା ବନ୍ଧୁ ନାତଲନାର ସାଫାରିନ୍ ବାରା ଜହାର ସାଫାର ଅଣ୍ଟା ବିକାଶ ନାଲଖୁଣ୍ଟା ନାମେ କୁଣାରକେ ଲଗା ନାମ ନାନତ ଆଉ ଆଗଲି ନାମେ ସମାଜବନ୍ ଏକାନେ ସମାଜବନ୍ ଏକାନେ ବିକାଶ ପାବୁନୁ ନାମ ହତ୍ ଆବନ୍ ଚିନ୍ତା ନନତ ଠିକ ଥିଲି ଆଜ୍ଞା ଯେହେତୁ ବାର୍ଚିକା ଦାନ ଦ୍ୱିପଦ ନିହାତି ଭାବେ ପାଡ଼ତ ମେନତ ଗୁଛା
0: ହଁ ନିଶ୍ଚିତ ଭାବେ ମେନତ।

ଶୁଣିଲେ କିଶାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଶାନ ଭାଷାର କାର୍ଯ୍ୟକ୍ରମ ପାକ୍କା ପପୁ ଝକା ଝକା, ପ୍ରଯୋଜନା ଏବଂ ଉପସ୍ଥାପନା ସନ୍ତୋଷ ପିଙ୍କ।

ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ଏବଂ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ମସିହା ସୁଦ୍ଧା 20ରୁ 50 ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗମ ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170527 IFSC SBIN 00000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ July 15, 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 06632410961ରେ ଯୋଗାଯୋଗ କରିପାରିବେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଶୁଣନ୍ତୁ କଥାଚିତ୍ର ଲୈଲା ମଜନୁର ଏହି ଗୀତଟି। ନିଜ ସଙ୍ଗୀତ ନିର୍ଦ୍ଦେଶନାରୁ କଣ୍ଠଦାନ କରିଛନ୍ତି ଜୁଇ ବରୁଆ, ଗୀତ ରଚନା ଇରଶାଦ କାମିଲ।

ପରବର୍ତ୍ତୀ ଗୀତଟିର କଥାଚିତ୍ର ଜବ୍ ୱି ମେଟ୍ ଗାଇଛନ୍ତି ମୋହିତ ଚୌହାନ, ଗୀତିକାର ଇରଶାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ୍।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ବାଘୀ ଟୁ କଥାଚିତ୍ରର ଗାଇଛନ୍ତି ଅଧୀବ ଅସଲାମ, ଗୀତିକାର ଏବଂ ସଙ୍ଗୀତକାର ଆର୍କୋ।

ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିଲେ। ଶୁଣନ୍ତୁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ରିଲି କରୁଛୁ ଆକାଶ।

0: This is Akashvani, the news.
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାଠାରେ ତାରକେଶ୍ୱରଠାରେ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ବିତରଣ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଶୁଣିଲେ। ରିଲି କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ଏବେ ଆଉ ଜଣେ ଶ୍ରୋତା ଆମ ସାଥିରେ ଯୋଡ଼ି ହୋଇଛନ୍ତି, ଆପଣଙ୍କ ନାଁଟା କୁହନ୍ତୁ।
1: ସୁରେନ କୁମାର ସାହୁ ଆଜ୍ଞା, ଗାନ୍ଧୀ ଟିକରା, ପୋଷ୍ଟ ଅଫିସ କୁମତା ଟୁକୁରା, ଡିଷ୍ଟ୍ରିକ୍ଟ ବରଗଡ଼।
0: ଆଚ୍ଛା ଆଚ୍ଛା, ଆପଣ ଏଇ କାଦବାଲ ଟୁକୁରା ଯୋଉ ଅଛି?
1: ହଁ ଆଜ୍ଞା, କାଦବାଲ ପରେ ଟୁକୁରା ପଡ଼ିବ, ଗାନ୍ଧୀ ଟିକରା, କୁମତା ଟୁକୁରା, ଆମର କୁମତା ଟୁକୁରା।

0: କଂସା ବାସନର ଗୋଟେ ବହୁତ ନାଁ ଥିଲା ଟୁକୁରାର।
1: ଅଛେ ଇହାଦେ ବି ଅଛେ ଆଜ୍ଞା, କିନ୍ତୁ ଚାହିଦାଟା କଷ୍ଟମର ନାହିଁ, କିଣିଲେ ଆମର ଲୋକ ଚଳି ନାଇ ପାରନ୍ ନା। ଧରୁନ୍ 30 ଦିନ ତାର କାମ ହଉଥିଲା, ଇହାଦେ 2 ଦିନ ଯଦି ହେଲା ଆମର ଚଳି ନାଇ ପାରୁ। ଆପଣ
0: କେନ୍ ଗୀତଟା ଶୁଣବେ ନାଇ କହିଲେ, ଗୀତଟା କହିଦଉନ୍, କେନ୍ ଗୀତ ଶୁଣବେ ଯେ?
1: ଗୀତ ଦେବେ ଆଜ୍ଞା ଆଖିରି ରାସ୍ତାର,
0: ଆଖିରି ରାସ୍ତା
1: ମେରା ଦୁଧ ପେ ହେ ତୁ ବିଲକୁଲ ମେରେ ଜୈସା ହେ।
0: ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ବାକି ଆପଣଙ୍କର ମାନେ ଭାଇ ଭୁଆ କେତେ ମିଶିକିରି ରହୁଛନ୍ କି କେନ୍ତା?
1: ନା ଆଜ୍ଞା ଅଛୁ ଯେ, ଭାଇ ଯେ ଅଛି ଆଜ୍ଞା ସମ୍ବଲପୁରରେ ସୁଶାନ୍ତ କୁମାର ସାହୁ।
0: ଆଚ୍ଛା।
1: ଅନେକ ବି ଅଛେ ଆମର ସରୋଜ କୁମାରୀ ସାହୁ, ଆଉ ଯୋଡ଼େ ଝିଅ ଅଛନ୍ ଆମର ସ୍ୱପ୍ନା ସୋନାଲି ମ୍ୟାଡ଼ାମ ଅଛନ୍, କୁଚଡ଼ିନୀ ମ୍ୟାଡ଼ାମ ଘରେ ଆମର।
0: ସମ୍ବଲପୁରରେ ତ ଆପଣଙ୍କର ବହୁତ ପରିଚୟ ପରିଚିତ ଲୋକ ଥିବେ ନାଇଁ କି?
1: ହଁ ଆଜ୍ଞା, ଆମ ଚାରିଦିଗରେ ଆଜ୍ଞା ସମ୍ବଲପୁରର ଚାରିଦିଗରେ ଆମର ଟୁକୁରାର ଲୋକ ଅଛନ୍।
0: ଆଉ ଆଉ ଷଷ୍ଠୀ ଦେଖି ନାଇଁ ଆସି ଆପଣଙ୍କ ପରିବାର?
1: ଆଜ୍ଞା
0: ଷଷ୍ଠୀ ଦେଖି ନାଇଁ ଆସି ସମ୍ବଲପୁର?
1: ଷଷ୍ଠୀ ଦେଖି ଆଜ୍ଞା ଯାଇଛି, ଆମର ବଡ଼ ଝିଅ ଯାଇଛି, ବଡ଼ ଝିଅଟା ଅଙ୍ଗାରିପାଲି ମ୍ୟାରେଜ୍ ହେଇଛି ତ।
0: ଆଚ୍ଛା ଆଚ୍ଛା।
1: ଯାଇଛି ତାର କାକା ଘରକେ ଆମର
0: ଅଙ୍ଗାରିପାଲି। ହଁ ବୁଝିଲି।
1: ଡାକୁଥିଲେ ଆମେ ନାଇଁ ଯାଇ, ଖରା ଲାଗି କଦଳୀ ଦବା ପଡ଼ୁଛି ଆଜ୍ଞା, ବହୁତ ଖରା ହଉଛେ। ଆଉ ସାନ ଝିଅଟା ଆମର ସେ ଟାଟା ମୋଟର ସୋରୁମ୍ ରେ କାମ କରୁଛି, ସୋନାଲି ସାହୁ।
0: ଇନ ସମ୍ବଲପୁର?
1: ହଁ ଭାଲୁପାଲି ରେ ରହୁଛି।
0: ହଁ ଭାଲୁପାଲି ରେ। ହଁ
1: ଆପଣ
0: ପିଲାବେଳେ ତ ବହୁତ ଆସିଥିବେ ସମ୍ବଲପୁର ଷଷ୍ଠୀ ଦେଖି?
1: ସବୁବେଳେ ଆଜ୍ଞା, ଆମର ସମ୍ବଲପୁର ଜିଲ୍ଲା ଥିଲା ଏଇଟା, ପଛେ ବରଗଡ଼।
0: ହଁ ପଛେ କେନ ହେଲା? ହଁ
1: ଆମେ ଏତିକି ଲାଗେ ଏଇଟା ସମ୍ବଲପୁର ଜିଲ୍ଲା ଥିଲା, ପଛେ ଯେତେବେଳେ ଆମେ ହାଇସ୍କୁଲ ପଢ଼ିଲୁ କଲେଜ ପଢ଼ିଲୁ ତାପରେ ଏଇଟା ବରଗଡ଼ ଜିଲ୍ଲା କେ ପରିବର୍ତ୍ତନ ହେଇଗଲା, ଯେମିତି 30ଟା ଜିଲ୍ଲା ହେଲା।
0: ଆଜ୍ଞା ଆଜ୍ଞା।
1: 14 ଜିଲ୍ଲା ଥିଲା ଟାଇମରେ ଏଇଟା ବରଗଡ଼ ମାନେ ସମ୍ବଲପୁର ଜିଲ୍ଲା ହେଇଥିଲା।
0: ହଁ ଏଇଟା 1994-95 ମସିହା ଦେଇ ହେଇଛି।
1: ହଁ
0: ଗଲା, ହେଲେ ବି ଚାଲ ଚଲନ ସବୁ ତ ଗୋଟେ ଚାଲ ଚଲନ ବି, ଆଉ ବନ୍ଧୁ ବାନ୍ଧବ ସବୁ ଅଛନ୍ ସବୁଆଡେ
1: ସବୁଆଡେ ଆଜ୍ଞା, ଇହାଦେ ସବୁଆଡେ।
0: ହଁ ଆଉ ଧାନ ଦୁନି
1: ଆଜ୍ଞା,
0: ଚାଷବାସ କେନ୍ତା?
1: ଚାଷବାସ ହଉଛି ଆଜ୍ଞା, ଅଳପ ଜମି ଅଛି ଆମର।
0: ହଁ
1: ଜମିରେ ଚାଷ ଟିକେ ହଉଛେ, ପରିବାର ଚଲୁଛେ ସେଥିରେ।
0: ଆଚ୍ଛା ଆଚ୍ଛା। ଆଉ କଂସା ବାସନ କାମ ବି ଚାଲିଛେ?
1: କଂସା ବାସନ କାମଟା ଆଜ୍ଞା ଧିମେଇ ଯାଇଛେ, ଆଉ ଏତେ 5-6 ବରଷ ହେଲା ଆମର ଘରିଆ କାମଟା ଲୋପ ପାଇଗଲା ପୁରା।
0: ଘରିଆଟା
1: ରେଟ୍ ହେବାର ଲାଗି ଗୋଟେ ଘରିଆ 2,500-3,000 ବୋଲେ କଷ୍ଟମର ନେଇ ନାଇ ପାରବା କେ। ପିତଳ ଦାମଟା 800 ଟଙ୍କା ହେଇଗଲା ପୁରୁଣା ପିତଳ, ବୋଲେ ସବୁ ବଢିଯିବାର ଲାଗି ରେଟ୍ଟା। ଆଉ କଷ୍ଟମର ସେ ଷ୍ଟିଲ ଲୁହା ଜିନିଷ ବାହି ବସୁଛେ, ଆମର ଇ ଜିନିଷର ଚାହିଦାଟା କମି ଯାଉଛେ, ବୋଲେ ଲୋକ ବୁଝି ନାଇ ପାରବା କେ। ଏଥିରେ ଖାଇଲେ ବ୍ୟବହାର କଲେ ମାନେ ଆମର ସ୍ୱାସ୍ଥ୍ୟ ଠିକ ରହିବା, ଏଇ ଜିନିଷ ମାନେ ଯଦି ବୁଝି ପାରତେ ବୋଲେ ଆମର ଡିମାଣ୍ଡ ଆହୁରି ବଢି ଯାଇତା।
0: ହଁ ଏଇଟା ସ୍ୱାସ୍ଥ୍ୟ ଲାଗି ତ ଭଲ ହେଇଛି,
1: ଯେତେ ବୁଝିବେ ଆମର କାରିଗର ଆଉ ନାଇଁ ଥିବେ ସେ ଟାଇମରେ।
0: ଆଚ୍ଛା ଆଚ୍ଛା।
1: ଆଜିକାଲି ପିଲାମାନେ ଆଜ୍ଞା କାମ କରବା ଲାଗି ନାଇଁ ମନ କରବା, ନା ଏଇଟା ଭିଡ଼ କାମ ଲାଗି ତାପରେ ଚଳି ନାଇଁ ପାରବା ପରିବାର।
0: ବୋଲେ ଏଇ ଗୀତଟା କାହାକେ ଡେଡିକେଟ୍ କରିବେ ଆପଣ?
1: ଡେଡିକେଟ୍ କରିବେ ଆଜ୍ଞା, ଆମ ତ ଆପଣଙ୍କୁ କରିବେ ଆଜ୍ଞା।
0: ହଁ
1: ତାପରେ ଆମର ଅଛନ୍ ଘରେ ଆମର ସ୍ତ୍ରୀ ଅଛନ୍ କୁନ୍ଦୁଣୀ ମ୍ୟାଡ଼ାମ, ଦୁଇ ଝିଅ ସ୍ୱପ୍ନା ସୋନାଲି, ଆମର ନାନୀ ଅଛି ଆଜ୍ଞା ସମ୍ବଲପୁର ସରୋଜ କୁମାରୀ ସାହୁ, ଭାଇ ଅଛି ସୁଶାନ୍ତ ସାହୁ, ଆମର ଭାଇ ବୋଉ ଅଛନ୍ ଦୀପ୍ତି ସାହୁ, ଆଉ ବର୍ଜ୍ୟ ତ ଯାଇଛି ସେନ ଦେଖୁଛେ ଶୀତଳ ତଟି ସ୍ୱପ୍ନା ସାହୁ, ଆଉ ଆମର ସମ୍ବଲପୁର ଅଛନ୍ ଭୀମସେନ ଦାଦା ଆଜ୍ଞା, ସେ ଶ୍ରୋତା ବି ଆମର ଗାଁରେ ସେ ଧନୁପାଲି ରହୁଛନ୍, ଆଉ ପାଞ୍ଚଗୁଚାନୁ ଅଛନ୍ ବି ଆମର ଗାଁ ରାଜକୃଷ୍ଣ ମହାରଣା, ତାଙ୍କର ୱାଇଫ ଆମର ନାନୀ ରତ୍ନ ନାନୀ, ବିକି ଅଛେ ବାବୁ ଶ୍ରେତା ଅଛେ, ଆଉ ଅଛନ୍ ଆମର ସ୍ୱର୍ଣ୍ଣପ୍ରଭା ଭଉଣୀ ଆଜ୍ଞା, ଆମର ଆପଣ ତ କରି ଆସୁଛନ୍ ନୂଆକରି ଆମର କଟାପାଲିରେ, ସେ ଆମର ସମସ୍ତଙ୍କ ଡେଡିକେଟେଡ ସେ ହଉଛନ୍, ତାଙ୍କର କଲ୍ ନାହିଁ ଲାଗ୍ବା, ସେ ବହୁତ ଟେଷ୍ଟି ଗାଡି ବି ଘରେ ଖାଉଛନ୍, ଜଳଖିଆ ପତର ନାଇଁ ଖାଇଥିବେ ଆଦି ବି ରେଡ଼ିଓ ଶୁଣୁଛନ୍, କିନ୍ତୁ ସେ ଇଣ୍ଟରନ୍ୟାସନାଲ ଆଉ ଶ୍ରୋତା ବୋଲିକରି ମୁଁ, ଆଉ ଆମର ଅଛନ୍ ଆମର ଡାଲବିର ଆଜ୍ଞା ଚିତ୍ତରଞ୍ଜନ ପୁରୋହି, ସେ ବି ରେଡ଼ିଓ ଶୁଣୁଛନ୍, ଆପଣ ତ ଘଣାପାଲି ଆସୁଛନ୍ ଜାଣୁଛନ୍, ଡାଲବି ଆମର ପାଖେ ଅଛେ
0: ଅଛି, ଆଉ
1: ବୋଲେ ସମସ୍ତେ ଆଜ୍ଞା ଡେଡିକେଟ୍ କରିବେ ସମସ୍ତଙ୍କୁ, ଆଉ କାଣା କହିବା ଆଉ ଆଜ୍ଞା।
0: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମର କାର୍ଯ୍ୟକ୍ରମରେ ସାମିଲ ହେବାର ଲାଗି
1: ଆଜ୍ଞା। ଘଣାପାଲି ତ ଆପଣ ଆସୁଛନ୍, ବ୍ରାହ୍ମଣ ଟୁକୁରା ଆସିବେ ଆଜ୍ଞା, ଟୁକୁରା ହେଲେ
0: ଆଜ୍ଞା ଆଜ୍ଞା, ରହୁଛି ଆଜ୍ଞା, ନମସ୍କାର
1: ନମସ୍କାର ଆଜ୍ଞା ନମସ୍କାର।

ପରବର୍ତ୍ତୀ ଗୀତଟିର କଥାଚିତ୍ର ଧଡ଼କ ଟୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ଜୁବିନ ନୌତିଆଲ, ଗୀତ ରଚନା ରଶ୍ମି ମିରାଗ, ସଙ୍ଗୀତ ନିର୍ଦ୍ଦେଶନା ଜାଭେଦ ମହସିନ୍।

ଏଥର ଶୁଣନ୍ତୁ ସିଲସିଲେ କଥାଚିତ୍ରର ଏହି ଗୀତଟି। କଣ୍ଠଦାନ କରିଛନ୍ତି ଶ୍ରେୟା ଘୋଷାଲ, ସୋନୁ ନିଗମ ଏବଂ ଜୟେଶ ଗାନ୍ଧୀ। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଆପଣମାନଙ୍କ ପାଇଁ ଏଥର ଦୁଲ୍ହେ ରାଜା କଥାଚିତ୍ରର ଏହି ଗୀତଟି ସମୀରଙ୍କ ଗୀତ ରଚନାର କଣ୍ଠଶିଳ୍ପୀ ସୋନୁ ନିଗମ ଏବଂ ଅନୁରାଧା ପଡ଼ୱାଲ, ସଙ୍ଗୀତ ଆନନ୍ଦ ମିଲିନ୍ଦ।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। କଥାଚିତ୍ର ଆଇ ଲଭ୍ ନ୍ୟୁ ଇୟର୍ ଗାଇଛନ୍ତି ସୋନୁ ନିଗମ ଏବଂ ତୁଲସୀ କୁମାର। ଗୀତ ରଚନା ସୟିଦ କ୍ୱାଦ୍ରୀ, ସଙ୍ଗୀତ ପ୍ରୀତମ।

0: ଲୋକହିତ କାର୍ଯ୍ୟକ୍ରମରେ ଭାଗବତ ମେଳା ଶୁଣିଲି, ପରିବେଷଣ କରିଥିଲି ପୁରୁଷୋତ୍ତମ ଡନ୍ସେନା ଏବଂ ସାଥୀମାନେ ଥିଲେ ମୁରଲୀ ସାହୁ, ନିତ୍ୟାନନ୍ଦ ବାଗ, କାର୍ତ୍ତିକ ଧରୁଆ ଏବଂ ପରେଶ ପାଣିଗ୍ରାହୀ। ଆକାଶବାଣୀ ସମ୍ବଲପୁର।
1: ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ପ୍ରସ୍ତୁତ କରିଛି ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ। ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସବ୍କା ସାଥ, ସବ୍କା ବିକାଶ, ସବ୍କା ବିଶ୍ୱାସ ଅର୍ ସବ୍କା ପ୍ରୟାସ ଏହି ସିଦ୍ଧାନ୍ତ ଉପରେ ଆଧାରିତ କାର୍ଯ୍ୟପନ୍ଥା ଅନ୍ତର୍ଗତ ଦେଶରେ ଗତ 12 ବର୍ଷ ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି। ଏହି ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଗରିବ

0: ଚାଷୀ ମହିଳା ଏବଂ ଯୁବବର୍ଗମାନଙ୍କ କଲ୍ୟାଣ ଏବଂ ସଶକ୍ତିକରଣ ନିମନ୍ତେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଆକାଶବାଣୀ ସମ୍ବଲପୁର ବିଗତ 12 ବର୍ଷ ମଧ୍ୟରେ ଦେଶର ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ ଶୃଙ୍ଖଳା ପ୍ରସାର କରୁଛି। ଆଜି ଆମେ ଆତଙ୍କବାଦ ସହିତ ଯୁଦ୍ଧ କରିବା ପାଇଁ ସରକାରଙ୍କ ଶୂନ୍ୟ ସହିଷ୍ଣୁତା ନୀତି ବିଷୟରେ ଚର୍ଚ୍ଚା କରିବା। ଗତବର୍ଷ ମେ ମାସ 6 ଏବଂ 7 ତାରିଖର ମଧ୍ୟରାତ୍ରି ସମୟରେ ଭାରତୀୟ ସୈନ୍ୟବାହିନୀ ଦ୍ୱାରା ସମ୍ପନ୍ନ କରାଯାଇଥିବା ଅପରେସନ୍ ସିନ୍ଦୁର ସାରା ବିଶ୍ୱକୁ ଏହି ସ୍ପଷ୍ଟ ସନ୍ଦେଶ ଦେଇଥିଲା ଯେ ଭାରତ ଯୁଦ୍ଧ ଚାହେଁ ନାହିଁ, କିନ୍ତୁ ଆତଙ୍କବାଦକୁ କୌଣସି ମୂଲ୍ୟରେ ସହ୍ୟ କରିହେବ ନାହିଁ। ଅପରେସନ୍ ସିନ୍ଦୁର ଏହା ସ୍ପଷ୍ଟ କଲା ଯେ ଯଦି ଆତଙ୍କବାଦ କୌଣସି ଦେଶର ନୀତିଗତ ଅଂଶ ହୁଏ, ତେବେ ସିଧାସଳଖ ସଶକ୍ତ ଉତ୍ତର ଦିଆଯିବ। ଏହି ଅପରେସନ୍ ମାଧ୍ୟମରେ ଭାରତୀୟ ସୈନ୍ୟ ଲସ୍କରେ ତବା, ଜୈସେ ମହମ୍ମଦ ଏବଂ ହିଜବୁଲ ଭଳି ଆତଙ୍କବାଦୀ ସଂଗଠନର ବିଶେଷ ସ୍ଥାନଗୁଡ଼ିକୁ ଧ୍ୱଂସ କରି ପାକିସ୍ତାନ ଏବଂ ପାକିସ୍ତାନ ଅଧୀନସ୍ଥ ଜାମ୍ମୁ କାଶ୍ମୀର ସ୍ଥିତ 9 ପ୍ରମୁଖ ଆତଙ୍କବାଦୀ ଲଞ୍ଚପେଡ୍ଗୁଡ଼ିକୁ ନଷ୍ଟ କଲା। ଏହି ଅଭିଯାନରେ ଶତାଧିକ ଆତଙ୍କବାଦୀ ମଲେ ଏବଂ ମେ ମାସ 9 ଏବଂ 10 ତାରିଖ ଦିନ ଭାରତ ପରମାଣୁ ଅସ୍ତ୍ରଯୁକ୍ତ କୌଣସି ଦେଶର 11 ଏୟାରବେସ୍ଗୁଡ଼ିକୁ ଗୋଟିଏ ହିଁ ଅଭିଯାନରେ ପ୍ରହାର କରି ବିଶ୍ୱର ପ୍ରଥମ ଦେଶ ହେବାର ଗୌରବ ପ୍ରାପ୍ତ କରି ନୂତନ ଇତିହାସ ସୃଷ୍ଟି କଲା। ଏହି ଅଭିଯାନର ଫଳସ୍ୱରୂପ ପାକିସ୍ତାନ ଆକାଶବାହିନୀର ପ୍ରାୟ ଶତକଡ଼ା 20% ଭିତ୍ତିଭୂମି ନଷ୍ଟ ହେଲା। ଏହି ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀରର 15th କୋର୍ର ପୂର୍ବତନ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ KJS ଡିଲ୍ଲୋ ଅପରେସନ୍ ସିନ୍ଦୁର ସମୟରେ ସରକାରୀ ଏଜେନ୍ସିମାନଙ୍କ ଗୁପ୍ତ କ୍ଷମତା ଏବଂ ସମନ୍ୱୟର ପ୍ରଶଂସା କଲେ।
1: ଭାରତ ଏକ ଦୃଢ଼ ସ୍ଥିତିରେ ଥାଇ ମଧ୍ୟ ଦାୟିତ୍ୱବାନ ଲୋକତନ୍ତ୍ର ଏବଂ ପରମାଣୁ ସମ୍ପନ୍ନ ଦେଶର ମର୍ଯ୍ୟାଦା ରକ୍ଷା କରି ତାଙ୍କ ଏହି ଆବେଦନକୁ ସ୍ୱୀକାର କଲା। ଏହିପରି ଅପରେସନ୍ ସିନ୍ଦୁର ଆତଙ୍କବାଦୀ ଦେଶକୁ କଠୋର ଶାସ୍ତି ଦେଇ ଏହି ଘୋଷଣା କଲା ଯେ ଭାରତ ନିଜ ଉପରେ କରାଯାଇଥିବା କୌଣସି ଆତଙ୍କବାଦୀ କାର୍ଯ୍ୟପନ୍ଥାକୁ ସହ୍ୟ କରିବ ନାହିଁ।
0: ଏହିପରି ପଡ଼ୋଶୀ ଦେଶ ସହିତ ଲାଗିଥିବା 15,000 କିଲୋମିଟରରୁ ଅଧିକ ସୀମାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ଆଜି ନେସନ୍ ଫର୍ଷ୍ଟ ସିଦ୍ଧାନ୍ତ ଉପରେ ଆଧାରିତ ପ୍ରଭାବୀ ବିଦେଶ ନୀତିର ପାଳନ କରୁଛି। ସିଲଚରର ପ୍ରଫେସର ଅନୁପ କୁମାର ଦେ କହିଲେ ଯେ
2: 263 ଅଧିକ ଅଞ୍ଚଳରେ ଆନ୍ତର୍ଜାତୀୟ ସୀମା ଯାହା ବାଂଲାଦେଶ ସହିତ ଅଛି ତାହା ବାଡ଼ଦିଆ ସରିଛି। ଏହା ଯୋଗୁଁ ସେହି ଅଞ୍ଚଳରେ କେବଳ ଅବୈଧ ଅନୁପ୍ରବେଶ ବନ୍ଦ ହୋଇନାହିଁ, ବରଂ ଏଥିସହିତ ସେହି ଅଞ୍ଚଳରେ ହେଉଥିବା ବେଆଇନ ବ୍ୟବସାୟ ଉପରେ ମଧ୍ୟ କଟକଣା ଲାଗିପାରିଛି।
0: ନରେନ୍ଦ୍ର ମୋଦି ସରକାର ଆତଙ୍କବାଦ ପ୍ରତି ଜିରୋ ଟଲରେନ୍ସର ନୀତିକୁ ଆପଣେଇ ଦେଶର ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛନ୍ତି। ଏନ୍ଡିଏ ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଆକାଶବାଣୀ ସମ୍ବଲପୁର ଦ୍ୱାରା ପ୍ରସ୍ତୁତ ବିଶେଷ କାର୍ଯ୍ୟକ୍ରମ 12 ବରଷ ଭରିଛି ହସ, ଉପସ୍ଥାପନା ଅଭିଷେକ ଶର୍ମା, ସମ୍ପାଦନା ସୌଭାଗ୍ୟ କୁମାର ରଥ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମ।

ଶ୍ରୋତାବନ୍ଧୁ, ଶୀତଳଷଷ୍ଠୀ ଶବ୍ଦଟି ହିନ୍ଦୁ ଜ୍ୟେଷ୍ଠ ମାସର ଉଜ୍ଜ୍ୱଳ ପକ୍ଷର ଷଷ୍ଠ ଦିନ ଅର୍ଥାତ୍ ଷଷ୍ଠୀକୁ ବୁଝାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଶାନ୍ତି, ସମୃଦ୍ଧି, ସୁଖ ଏବଂ ବୈବାହିକ ସୁଖ ମିଳିଥାଏ। ଏହି ପର୍ବ ଶତାବ୍ଦୀ ଶତାବ୍ଦୀ ଧରି ଓଡ଼ିଶାରେ ବିଶେଷ କରି ସମ୍ବଲପୁରଠାରେ ପାଳନ ହୋଇଆସୁଛି ଏବଂ ଭକ୍ତମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ଶ୍ରୋତାବନ୍ଧୁ, ଶୀତଳଷଷ୍ଠୀ ଯାତ୍ରାର ଏକ ଅନ୍ୟ ବୈଶିଷ୍ଟ୍ୟ ହେଉଛି ପୋଷ୍ୟଗ୍ରହଣ ସମାରୋହ। ଅର୍ଥାତ୍ ଏହି ପରମ୍ପରାରେ ଏକ ସ୍ଥାନୀୟ ପରିବାର ପ୍ରତୀକାତ୍ମକ ଭାବରେ ଭଗବାନ ଶିବଙ୍କୁ ସେମାନଙ୍କର ପୁତ୍ର ଭାବରେ ଗ୍ରହଣ କରନ୍ତି ଏବଂ ଅନ୍ୟ ଏକ ପରିବାର ଦେବୀ ପାର୍ବତୀଙ୍କୁ ସେମାନଙ୍କର ଝିଅ ଭାବରେ ଗ୍ରହଣ କରନ୍ତି। ଏହି ପରିବାରଗୁଡ଼ିକ ପାରମ୍ପରିକ ହିନ୍ଦୁ ବିବାହ ସହିତ ଜଡ଼ିତ ସମସ୍ତ ରୀତିନୀତି ପାଳନ କରନ୍ତି। ପୋଷ୍ୟ ପିତାମାତା ବିବାହ ଆୟୋଜନ କରିବାରେ ଏବଂ ଦେବତାମାନଙ୍କୁ ସେମାନଙ୍କର ନିଜ ସନ୍ତାନ ଭାବରେ ବ୍ୟବହାର କରିବାରେ ବହୁତ ଗର୍ବ କରନ୍ତି। ଏହି ପରମ୍ପରା ଗୋଷ୍ଠୀଗତ ଅଂଶଗ୍ରହଣ ଭାବନାକୁ ପ୍ରୋତ୍ସାହିତ କରିଥାଏ ଏବଂ ଲୋକମାନଙ୍କ ମଧ୍ୟରେ ସାମାଜିକ ବନ୍ଧନକୁ ସୁଦୃଢ଼ କରିଥାଏ। ଆସନ୍ତୁ ଶ୍ରୋତାବନ୍ଧୁ, ଶୁଣିବା ଆଉ ଏକ ଗୀତ, କଥାଚିତ୍ର ସତ୍ୟମ୍ ଶିବମ୍ ସୁନ୍ଦରମ୍ରୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ ଏବଂ ଗୀତ ରଚନା କରିଛନ୍ତି ନରେନ୍ଦ୍ର ଶର୍ମା।

ବିଦ୍ୟାଳୟ ଷଷ୍ଠୀ ମୁଖ୍ୟ କାର୍ଯ୍ୟକ୍ରମର କିଛି ଦିନ ପୂର୍ବରୁ ବିବାହ ରୀତିନୀତି ଆରମ୍ଭ ହୁଏ। ବିଭିନ୍ନ ଧାର୍ମିକ ସମାରୋହ ଯେପରିକି ଦେବ ନିମନ୍ତ୍ରଣର ରୀତିନୀତି, ପୂଜା ଏବଂ ବିବାହ ସ୍ଥାନର ପ୍ରସ୍ତୁତି ପାରମ୍ପରିକ ରୀତିନୀତି ଅନୁଯାୟୀ ପରିଚାଳିତ ହୁଏ। ବିବାହ ଦିନ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ସୁନ୍ଦର ଆଗମନ ପାଇଁ ଭବ୍ୟ ସୁସଜ୍ଜିତ ପାଲିଙ୍କିର ଆୟୋଜନ କରାଯାଏ। ଭଗବାନ ଶିବଙ୍କର ଶୋଭାଯାତ୍ରା ବାରାତ ଭାବରେ ଜଣାଶୁଣା। ଏହା ଉତ୍ସବର ସବୁଠାରୁ ଚମତ୍କାର ଆକର୍ଷଣ ମଧ୍ୟରୁ ଗୋଟିଏ। ଈଶ୍ୱରୀୟ ବରଙ୍କ ସହିତ ଭକ୍ତମାନେ ଢୋଳ, ଝଙ୍କାର ଏବଂ ପାରମ୍ପରିକ ବାଦ୍ୟଯନ୍ତ୍ରର ତାଳରେ ଆନନ୍ଦରେ ନୃତ୍ୟ କରନ୍ତି। ଲୋକ କଳାକାର ନୃତ୍ୟ

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସନ୍ଧ୍ୟା 7:25 ଜିଲ୍ଲା ହାଲଚାଲ କାର୍ଯ୍ୟକ୍ରମ ରିଲି କରୁଛୁ। ଆକାଶବାଣୀ କଟକ କେନ୍ଦ୍ରରୁ ପରେ ପରେ ଶୁଣିପାରିବେ ସନ୍ଧ୍ୟା 7:30 କାର୍ଯ୍ୟକ୍ରମ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲି କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:02 ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ କାଦମ୍ବିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର। ରାତି 8:15 ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃପ୍ରସାରଣ। ରାତି 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ, ଏଥିରେ ବଂଶୀବାଦନ ଶୁଣିବି ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ। 9:30 ଅଖିଳ ଭାରତୀୟ ଚଳଚ୍ଚିତ୍ର ପତ୍ରିକାର କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀରୁ। ଆଜି ରାତି 10:00 ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଏ ଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମର ସୂଚନା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶୁଣନ୍ତୁ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣିର 16ତମ ଭାଗ।

ଓଡ଼ିଆ ସାହିତ୍ୟରେ ସନ୍ଥକବି ଭୀମ ଭୋଇ ଏକ ମହତ୍ ଅନୁଭବର ଶକ୍ତିଶାଳୀ ସ୍ଫୁରଣ। ଶୁଷ୍କ ଜ୍ଞାନାର୍ଜନ, ପାଣ୍ଡିତ୍ୟ ପ୍ରଦର୍ଶନ, ଗ୍ରନ୍ଥ ଅଧ୍ୟୟନ ବା ତତ୍ତ୍ୱବିଶ୍ଳେଷଣ ନୁହେଁ। ଜଣେ ମଣିଷର ଅନୁଭବ କରିବାର ଶକ୍ତି ହିଁ ତାର ମନୁଷ୍ୟତ୍ୱକୁ ଚିହ୍ନାଇ ଦିଏ। ଭୀମ ଭୋଇଙ୍କ ଆନୁଷ୍ଠାନିକ ଶିକ୍ଷା ଦୀକ୍ଷା ନଥିଲା, ଅଥଚ ଅନୁଭବ ଶକ୍ତିର ତୀବ୍ରତା ବିଶ୍ୱ ପ୍ରାଣ ସହ ତାଙ୍କୁ ସଂଯୁକ୍ତ କରିଦେଇଥିଲା ଅତି ଗଭୀର ଭାବରେ। ନିଜକୁ ଏକ କ୍ଷୁଦ୍ର, ବିଚ୍ଛିନ୍ନ ଓ ଭିନ୍ନ ସତ୍ତା ବୋଲି ସେ ଅନୁଭବ କରିପାରିନଥିଲେ। ଅନ୍ୟ ସମସ୍ତେ ତାଙ୍କ ଭିତରେ ଅନ୍ତର୍ଭୁକ୍ତ ହୋଇ ରହିଛନ୍ତି ଓ ସେ ଅତ୍ୟନ୍ତ ଘନିଷ୍ଠ ଭାବରେ ସମସ୍ତଙ୍କ ସହିତ ଏକାତ୍ମ ହୋଇ ରହିଛନ୍ତି। ଏ ଉପଲବ୍ଧି ହିଁ ତାଙ୍କୁ ପ୍ରକୃତ ସନ୍ଥରେ ପରିଣତ କରିଥିଲା।

ଭୀମ ଭୋଇଙ୍କ କବିତା ବିଶେଷ କରି ସ୍ତୁତି ଚିନ୍ତାମଣିକୁ ସ୍ପର୍ଶ କଲେ କବିଙ୍କ ଆବେଗମୟ ସତ୍ତାଟିକୁ ଛୁଇଁବାର ଅନୁଭବରେ ପାଠକ ପ୍ରାଣ ଶିହରିତ ହୋଇଉଠେ। ତାଙ୍କ ରସୃଦଗ୍ଧ ହୃଦୟର ସକଳ କାରୁଣ୍ୟ ପାଠକ ହୃଦୟକୁ ସଞ୍ଚରି ଆସିପାରେ ଯଦି ପାଠକର ହୃଦୟ ହୋଇଥାଏ ଅତ୍ୟନ୍ତ କୋମଳ ଓ ଗ୍ରହଣଶୀଳ। ଅରୂପ ଅନାଦିଙ୍କ ପ୍ରତି ତାଙ୍କର ଆକୁଳ ଆବେଦନ ବଡ଼ ଅନ୍ତଃସ୍ପର୍ଶୀ। ସେ ହିଁ ତ ପିତା ମାତା, ସେ ହିଁ ତ ବନ୍ଧୁ, ସେ ହିଁ ତ ପ୍ରଭୁ ଓ ଇଷ୍ଟଦାତା। ତାଙ୍କର ସହାୟତା ବିନା ମଣିଷର ଦୁର୍ଗତି କିଏ ବା ଦୂର କରିପାରେ? ଭୀମ ଭୋଇ ସେଇଥିପାଇଁ ନିଜକୁ ସମର୍ପି ଦେଇଛନ୍ତି ସେହି ବ୍ରହ୍ମାଣ୍ଡ କରତାଙ୍କ ଦୟା ନିକଟରେ। ସେ ହିଁ ତ ସାର ଅବତାର, ବ୍ରହ୍ମାଣ୍ଡ।

ଉର୍ଦ୍ଧ୍ୱକୁ ଉତ୍ତୋଳିତ ହୋଇଯିବା ପାଇଁ ଆବଶ୍ୟକ ଗୁରୁ ବ୍ରହ୍ମଙ୍କ ଆଶିଷ। ହୃଦୟର ନିଭୃତ କେନ୍ଦ୍ରରେ ଧ୍ୟାନସ୍ଥ ହେଲେ ଜୀବନର ରହସ୍ୟ ଉନ୍ମୋଚିତ ହୋଇଯାଏ। ନିଷ୍କାମ ମନରେ ଓ ନିଶ୍ଚଳ ଭାବରେ ଧ୍ୟାନ ନିବିଷ୍ଟ ହେବା ପାଇଁ ଭୀମ ଭୋଇଙ୍କ ପ୍ରେରଣା କି ଶକ୍ତିଶାଳୀ। ପ୍ରକୃତରେ ବିଶ୍ୱ ବ୍ରହ୍ମାଣ୍ଡରେ ଶ୍ରୀ ଗୁରୁଙ୍କ ପ୍ରତି ନିଜ ଅନ୍ତରକୁ ଉନ୍ମୁକ୍ତ କରିଦେବା ହିଁ ଶ୍ରେଷ୍ଠ ସଫଳତା। ଅଲେଖ ପୁରୁଷଙ୍କ କରୁଣାର ସ୍ପର୍ଶ ମାନବ ଜନ୍ମକୁ କରିଦିଏ ସାର୍ଥକ। ଏ ଜୀବନର ଅର୍ଥହୀନ ନାନା ଉପଚାରରୁ ମୁକ୍ତି ପାଇଁ ଜଣେ ପରମାଲୋକରେ ଉଦ୍ଭାସିତ କରିଦେଇପାରେ ନିଜ ହୃଦୟକୁ, ଯଦି ଯାହା କିଛି ସାର ଓ ଅର୍ଥମୟ ତା ପ୍ରତି ସେ ଉନ୍ମୁଖ ରହିପାରେ। ସତ୍ୟ ଓ ଧର୍ମ ପ୍ରତି ବ୍ୟାକୁଳତା ବଢ଼ିଲେ ଅସାର ଓ ନିରର୍ଥକ ସବୁ ଆଚାର ବିଚାରକୁ ମଣିଷ ଦୂରେଇ ଦେଇପାରିବ। ପରମ ଶକ୍ତିର ଉତ୍ସରୁ କ୍ଷରିତ ହୋଇଆସେ ଅମୃତର ଧାରା। ଯିଏ ସକଳ ସଂକୀର୍ଣ୍ଣତାରୁ ନିଜକୁ ମୁକ୍ତ କରିଦିଏ ସିଏ ହିଁ ପୁଣି ଶୁଣିପାରେ ଅସୀମର ଆହ୍ୱାନ। ମହିମାମୟଙ୍କ ସହିତ ଯୁକ୍ତ ହେବାର ଅଭିଳାଷ ଉଦ୍ବେଳିତ ହେଲେ ଯୋଗୀ ଲାଭ କରେ ପରମ ସମ୍ପଦ। ଯୁଗ ଯୁଗ ଧରି ଯେଉଁ ସତ୍ୟ ସଂଗୁପ୍ତ ହୋଇ ରହିଥିଲା ତାର ଆଲୋକ ଯୋଗୀ ଆତ୍ମାକୁ ଜ୍ଞାନଦୀପ୍ତ କରିଦେଇପାରେ। ହୃଦୟ ପଦ୍ମରେ ମହିମା ସାଗରଙ୍କୁ ନିଷ୍କାମ ଭାବରେ ଭଜନ କରିବା ଦ୍ୱାରା ମନରେ ଭରିଯିବ ପରମ ତୃପ୍ତି। ସୌଭାଗ୍ୟ ବଳରେ ହିଁ ପିଣ୍ଡ ଓ ବ୍ରହ୍ମାଣ୍ଡରେ ମହିମା ସାଗରଙ୍କ ବ୍ୟାପ୍ତିକୁ ଅନୁଭବ କରାଯାଇପାରେ।

ସନ୍ଥ ଭୀମଭୋଇଙ୍କ ଆତ୍ମା ଅନ୍ୟାୟ ଓ ଅନୀତି ଆଚାର ଦେଖି ଦଗ୍ଧୀଭୂତ ହୋଇଛି। ଭୟଭୀତ ହୋଇ ମର୍ତ୍ତମଣ୍ଡଳରେ କାଳ କାଟିବା ତାଙ୍କ ପାଇଁ ହୋଇଛି ଅତ୍ୟନ୍ତ ବେଦନାଦାୟକ। ନିଜକୁ ସେ ମନେ କରିଛନ୍ତି ନିତାନ୍ତ ଅସହାୟ। ତାଙ୍କର କବିତ୍ୱ ତାଙ୍କୁ ସାରା ସଂସାର ପାଇଁ ଦୁଃଖ ଭୋଗିବା ଶିଖାଇଛି। ସେଥିପାଇଁ ସକଳ ଅବାଞ୍ଛନୀୟ ରୀତିରୁ ଜଗତକୁ ମୁକ୍ତ କରିବା ପାଇଁ ସେ ମାନବ ସମାଜ ଆଗରେ ଖୋଲି ଦେଇଛନ୍ତି ନିଜର ହୃଦୟ। କବିଙ୍କର ଦରଦୀ ପ୍ରାଣର ବ୍ୟଥା ହୃଦଙ୍ଗମ କରିବା ପାଇଁ ହୁଏତ ଜଗତ ସକ୍ଷମ ହୋଇନପାରେ। କବି ଆତ୍ମାର ନିକଟବର୍ତ୍ତୀ ନହେଲେ ତାଙ୍କ ଅନ୍ତରାତ୍ମାର ଦହନକୁ ଅନୁଭବ କରିବା କ'ଣ ସହଜ? ପ୍ରତିଟି ମଣିଷ ସହିତ ତାଙ୍କର ଅନ୍ତର୍ମନର ସମ୍ବନ୍ଧ କି ନିବିଡ଼। ଗୁରୁ ଶିଷ୍ୟ ଭିତରେ ସେ ତ ଭେଦାଭେଦ ଦେଖନ୍ତି ନାହିଁ। ଭକ୍ତ ଓ ଭଗବାନଙ୍କୁ ଏକ ଅଙ୍ଗ ବୋଲି ସେ ଅନୁଭବ କରନ୍ତି। ଯିଏ ଗୁରୁ ଶିଷ୍ୟ ଭକ୍ତ ଭଗବାନର ଅଭିନ୍ନତା କଳ୍ପନା କରିପାରନ୍ତି ନାହିଁ ସିଏ ମହତ୍ ଓ ଶ୍ରେଷ୍ଠ ଉପଲବ୍ଧିରେ ଚିରକାଳ ବଞ୍ଚିତ। 56 କୋଟି ପ୍ରାଣୀଙ୍କ ଭିତରେ ନିତ୍ୟ ନିଜକୁ ଅନୁଭବ କରିବାର ସାମର୍ଥ୍ୟ ଥିଲା କବିଙ୍କର। ସ୍ୱାମୀ ବିବେକାନନ୍ଦ କହିଛନ୍ତି, ପ୍ରେମରେ ଇନ୍ଦ୍ରିୟଗୁଡ଼ିକ ଅତିଶୟ ଉନ୍ନତ ହୁଅନ୍ତି। ସମସ୍ତଙ୍କ ଭିତରେ ଆପଣାକୁ ଦେଖିବା ଓ ଆପଣାର ଅନ୍ତର ଭିତରେ ସମସ୍ତଙ୍କୁ ଅନୁଭବ କରିବାର ଶକ୍ତି ପ୍ରେମର ଏକ ସୁଗଭୀର ଅନୁଭୂତି ବ୍ୟତୀତ ଅନ୍ୟ କିଛି ହୋଇନପାରେ। ଭଲ ପାଇବାର ଅନୁଭବରେ ଯାହାର ଇନ୍ଦ୍ରିୟ ସବୁ ଥରି ଉଠନ୍ତି ତାରି ମୁହଁରେ ହିଁ ଏପରି ବାକ୍ୟ ସ୍ଫୁରିତ ହୁଏ। ଏହି ଚମତ୍କାର ଜଗତ ଓ ଅନୁପମ ଜୀବନକୁ ଶ୍ରଦ୍ଧାରେ କୋଳେଇ ନେବା ହିଁ ତ କବି ଅନ୍ତରର ଧର୍ମ। ଭୀମଭୋଇଙ୍କ ପ୍ରାଣରେ ଜୀବନ ପ୍ରୀତିର ଏ ମହକ ଭରି ରହିଥିଲା ପରିପୂର୍ଣ୍ଣ ହୋଇ। ଭୀମଭୋଇ ପ୍ରେମରେ ଘାରି ବିଦାରୀ ହେଉଥିବା ଏକ ସଜଳ ଆତ୍ମା। ସେହି ଅନୁଭବୀ ଆତ୍ମାର ଉତ୍ତାପ ସ୍ତୁତି ଚିନ୍ତାମଣିକୁ ଉତ୍ତପ୍ତ କରିଦେଇଛି, ଯାହାକୁ ଛୁଇଁବା ମାତ୍ରକେ ସନ୍ଥ କବିଙ୍କ ଅନ୍ତର୍ଦ୍ଦାହ ହୃଦୟରେ ସୃଷ୍ଟି କରେ ଏକ ବିପୁଳ ଆଲୋଡ଼ନ।

ମଣିଷର ଅନ୍ତର୍ଚେତନାକୁ ଜାଗ୍ରତ କରିଦେବାରେ ସନ୍ଥ କବି ଭୀମ ଭୋଇଙ୍କ ବ୍ୟାକୁଳତା ଅତ୍ୟନ୍ତ ଗଭୀର। ନିଜ ଅନ୍ତରାତ୍ମାରେ ଯେଉଁ ନିଗୁଢ଼ ସତ୍ୟ ସେ ଅନୁଭବ କରିଛନ୍ତି, ତାହାକୁ ହିଁ ପ୍ରଭାବଶାଳୀ ଭାବରେ ପ୍ରକାଶ କରିଛନ୍ତି ଆପଣାର ରଚନାବଳୀରେ। ସତ୍ୟୋପଲବ୍ଧିରେ ଯାହାର ହୃଦୟ ଆଲୋକିତ, ତାହାର ଭାଷା ଓ ଛନ୍ଦ ମଣିଷକୁ ଦେଇପାରେ ଶାଶ୍ୱତ ଜୀବନର ସନ୍ଧାନ। ଭୀମ ଭୋଇଙ୍କ ରଚନାବଳୀ ସେହି ପରମ ସତ୍ୟ ଓ କଲ୍ୟାଣର ବର୍ଣ୍ଣନାରେ ଭାସ୍ୱର ହୋଇଉଠିଛି। ଶୂନ୍ୟ ପୁରୁଷ, ଅନାଦି ଅନନ୍ତ, ନିରବୟବ ନିତ୍ୟାନନ୍ଦ ସ୍ୱରୂପଙ୍କୁ ଉପଲବ୍ଧି କରିବାରେ ତାଙ୍କର ଜୀବନ ହୋଇଛି ସାର୍ଥକତା ବିମଣ୍ଡିତ। ଗୁରୁ ପୟରକୁ ଧ୍ୟାନ କରି ପରମ ସତ୍ୟର ସ୍ୱର ସେ ଶୁଣିପାରିଛନ୍ତି ନିବିଷ୍ଟ ଚିତ୍ତରେ। ସେଇଥିପାଇଁ ସେହି ଅନନ୍ତ ଅସୀମ ନିରାକାରଙ୍କ ପ୍ରତି ମାନବୀୟ ଚେତନାକୁ ଉନ୍ମୁଖ କରିବା ଲାଗି ସେ ଶୁଣାଇଛନ୍ତି ଦିବ୍ୟ ସନ୍ଦେଶ।

0: ଶୁଣୁଥିଲି ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣିର 16ତମ ଭାଗ, ଆଲେଖ୍ୟ ଏବଂ ପ୍ରଯୋଜନା ପ୍ରତ୍ୟୁଷ ଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ, ସୁଭାଷ ଚନ୍ଦ୍ର ତ୍ରିପାଠୀ, ସ୍ୱାଗତିକା ପ୍ରଧାନ, ମିତା ପ୍ରଧାନ, ବାଦ୍ୟଯନ୍ତ୍ରରେ ପ୍ରଦୀପ୍ତ ଶେଖର ମହାପାତ୍ର, କିଶୋର କୁମାର ସାହୁ, ଜିତେନ୍ଦ୍ର କୁମାର ବିଶ୍ୱାଳ, ଉଦୟନାଥ ପିର୍ତିଆ ଏବଂ ଭଗବାନ ଗୁରୁ। ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ସ୍ତୁତି ଚିନ୍ତାମଣିର 16ତମ ଭାଗ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଆସନ୍ତାକାଲି 6:30 ଶୁଣିପାରିବେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କୋଲକାତାର ରେଡ୍ ରୋଡ୍ରୁ ସମଗ୍ର ଦେଶରେ ଆୟୋଜିତ ହେବାକୁ ଥିବା ସମନ୍ୱିତ ଗଣଯୋଗ ପ୍ରଦର୍ଶନୀର ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଅପ୍ଟିଭ୍ ଧାରାବିବରଣୀ ରିଲିକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆଗାମୀକାଲି 8:30 ଶୁଣିପାରିବେ ବେତାର ଧାରାବାହିକ ନାଟକ ଫଗୁ ବାବୁଙ୍କ ସଂସାର, ରଚନା ସୁରାଂଶୁ ପଟ୍ଟନାୟକ, ପ୍ରଯୋଜନା ମୁରଲୀଧର ପଣ୍ଡା। ଆଗାମୀକାଲି 9:00 ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ହ୍ୟାଲୋ ଅନୁରୋଧ। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ସରକାରଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଆଜି ଦେଶ ବିଭିନ୍ନ କ୍ଷେତ୍ରରେ ପ୍ରଗତି ହାସଲ କରିଛି। ରାଷ୍ଟ୍ରପତି କହିଛନ୍ତି, ପଶ୍ଚିମ ଏସିଆ ସମେତ ବିଶ୍ୱର କେତେକ ସ୍ଥାନରେ ଅସ୍ଥିରତା ଦେଖାଦେଇଛି, ଏଭଳି ସ୍ଥିତିରେ ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ବାର୍ତ୍ତା ଦେଉଛି।
1: ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କ ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି ତାକୁ ମୁଁ ଧନ୍ୟବାଦ ଦେବି।
0: ପ୍ରଧାନମନ୍ତ୍ରୀ କହିଛନ୍ତି, 2036 ଓଡ଼ିଶା ଗଠନର 100 ବର୍ଷ ପୂରଣ ହେବ। 2047 ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ କରିବ। ଓଡ଼ିଶା ଏବଂ ଦେଶର ଲକ୍ଷ୍ୟ ଗୋଟିଏ, ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ମଧ୍ୟ ବଳିଷ୍ଠ ହେବ ବୋଲି ଶ୍ରୀ ମୋଦି କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବିକଶିତ ଓଡ଼ିଶା ଗଠନ ପାଇଁ ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର, ଖଣିଜ ସମ୍ପଦରେ ଭରପୂର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ରହିଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି।
2: तेजी से काम हो रहा। केंद्र सरकार का विजन है पूर्वी भारत के विकास से भारत का विकास, इसलिए हम पूर्वोदय की नीति पर काम कर रहे। आज ओडिशा खुद इस बदलाव का साक्षी बन रहा। ओडिशा के पास समुद्र है, खनिज संपदा है, कृषि की शक्ति है और सबसे सामर्थ्यवान यहाँ युवा प्रतिभा है।
0: ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20,00,000 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ସହଯୋଗରେ ରାଜ୍ୟରେ 90,000 କୋଟି ଟଙ୍କାର ରେଳ ପ୍ରକଳ୍ପ, 40,000 କୋଟି ଟଙ୍କାର ସଡ଼କ ପ୍ରକଳ୍ପ, 25,000 କୋଟି ଟଙ୍କାର ବନ୍ଦର ପ୍ରକଳ୍ପ ଏବଂ 25,000 କୋଟି ଟଙ୍କାର ଜାହାଜ ନିର୍ମାଣ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି। ସରକାର ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଜୀବନ ଜୀବିକା ଓ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପାଇଁ ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ମାଝୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର 23ତମ କିସ୍ତି ପ୍ରଦାନ କରିଛନ୍ତି। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଦେଶର 9,44,00,000ରୁ ଅଧିକ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଜରିଆରେ 18,880 କୋଟି ଟଙ୍କା ପ୍ରଦାନ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପିଏମ୍ କିଷାନ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ଓଡ଼ିଶାର 34 ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ଜମାଖାତାକୁ 692 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଦେଶର 551ଟି ସହର ଏବଂ ବିଦେଶର 14ଟି ସହରରେ 22 ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ନିଟ୍ ୟୁଜି ପରୀକ୍ଷା ଦେବେ। ପରୀକ୍ଷା ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସିସିଟିଭି ନିରୀକ୍ଷଣ ବ୍ୟବସ୍ଥା ସହ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଏବଂ ଜିପିଏସ୍ ସମର୍ଥିତ ଯାନର ବ୍ୟବସ୍ଥା କରାଯିବ। ନିଟ୍ ପରୀକ୍ଷାର ସୁପରିଚାଳନା ପାଇଁ ଆଜି ମକ୍ଡ୍ରିଲ୍ ଆୟୋଜିତ ହୋଇଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେବେ। ଯୋଗ ଉତ୍ସବରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଅଂଶଗ୍ରହଣ କରିବେ। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତାକାଲି ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସ ଆୟୋଜନ କରାଯାଉଛି। ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଯୋଗ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହେବେ। ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲ ଆଜି ବରଗଡ଼ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଅତାବିରା ଆଇସିଡିଏସ୍ରେ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ସେବା ପ୍ରଦାନ ବ୍ୟବସ୍ଥା ଓ ଭିତ୍ତିଭୂମି ସୁବିଧା ସମ୍ପର୍କରେ ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହିତ ସେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ପରିଗଣନା ଫର୍ମର 100% କମ୍ପ୍ୟୁଟରୀକରଣ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ପୌରପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନାଗରିକମାନଙ୍କୁ ପୌରପରିଷଦ ଦ୍ୱାରା ପରିଚାଳିତ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ସଚେତନ କରାଯିବା ସହ ବିଭିନ୍ନ ଅଭିଯୋଗ ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗଜପତି ଜିଲ୍ଲା କାଶୀନଗରସ୍ଥିତ ବ୍ଲକ କାର୍ଯ୍ୟାଳୟ ପରିସରରେ କୃଷକ ସମ୍ବାଦ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟଚାଷର ଉପକାରିତା, ଏଥିପାଇଁ ମିଳୁଥିବା ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। କୃଷି, କୃଷକ ଓ ପ୍ରାଣୀ ସମ୍ପଦର ବିକାଶ ନିମନ୍ତେ ଉପଲବ୍ଧ ସରକାରୀ ଯୋଜନା ସମ୍ପର୍କରେ କୃଷି ଅଧିକାରୀମାନେ କୃଷକମାନଙ୍କୁ ଅବଗତ କରାଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନରେ ଜିଲ୍ଲାସ୍ତରୀୟ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଅନ୍ତିମ ଦିବସରେ ଆଜି ଜୈବିକ କୃଷିର ମୂଳଧାରଣା ଓ ଗୁରୁତ୍ୱ, ମୃତ୍ତିକା ସ୍ୱାସ୍ଥ୍ୟ ପରିଚାଳନା, ଜୈବିକ ସାର ଓ ଜୈବ କୀଟନାଶକ ବ୍ୟବହାର ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ରଘୁରାମ ଆର୍ ଆୟର କର୍ମଶାଳାରେ ଯୋଗଦେଇ ଆଧୁନିକ ଓ ବୈଜ୍ଞାନିକ ପଦ୍ଧତି ଆପଣେଇ କୃଷକମାନେ ଆୟ ବୃଦ୍ଧି କରିପାରିବେ ବୋଲି କହିଛନ୍ତି। ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ସ୍ୱାବଲମ୍ବୀ ଯୁବା ସମୃଦ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଡ ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁରରେ ଦେବଦମ୍ପତି ବିବାହ ପରେ ସ୍ୱମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରି ଗମ୍ଭୀରାରେ ପ୍ରବେଶ କରିଛନ୍ତି। ଶମ୍ଭୁ ବାବା ସୁବର୍ଣ୍ଣମେରୁ ଚନ୍ଦ୍ରଶେଖର କନ୍ୟା ପିତାଙ୍କ ବାସଭବନରୁ କୈଳାସନଗର ଅଭିମୁଖେ ଏକ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଶୋଭାଯାତ୍ରାରେ ଫେରିଛନ୍ତି। ଦେବଦେବ ମହାଦେବଙ୍କ ସହ ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ ଓ ଅଷ୍ଟ ହନୁମାନ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ରାଇରଙ୍ଗପୁରଠାରୁ 47,000 ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବିଶ୍ୱରେ ଅସ୍ଥିରତା ସତ୍ତ୍ୱେ ଭାରତ ନିରନ୍ତର ଭାବେ ଶାନ୍ତିର ବାର୍ତ୍ତା ଦେଉଛି, କହିଲେ ରାଷ୍ଟ୍ରପତି। ଓଡ଼ିଶାର ଅର୍ଥବ୍ୟବସ୍ଥା ସୁଦୃଢ଼ ହେଲେ ଭାରତ ବଳିଷ୍ଠ ହେବ, ମତବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଳିରୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ହେବ ଏନ୍ଟିଏ ଦ୍ୱାରା ପରିଚାଳିତ ନିଟ୍ ୟୁଜି ପୁନଃ ପରୀକ୍ଷା ଏବଂ ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗର ବାର୍ତ୍ତା ନେଇ ଆସନ୍ତାକାଲି ପାଳନ କରାଯିବ ଅନ୍ତର୍ଜାତୀୟ ଯୋଗ ଦିବସ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
3: आपण माने कार्यक्रम सुनचोंते आकाशवाणी कटक केंद्ररो
4: आजिर प्रसंग कर्मरे कुशलता ही जोग आलेख्य आंचलिक संवाद विभाग उपस्थापन रे मु सत्य रंजन महापात्र ভারতীয় সংস্কৃতি ও মানব সভ্যতাকে প্রাচীন মুনি ঋষি শ্রেষ্ঠ দান হচ্ছে যোগ যোগর মহত্ব এবং এখন আপণাইবা লক্ষ্য নিয়ে আন্তর্জাতিক স্তরের ভারত ব্যাপক পদক্ষেপ গ্রহণ করে 2014 প্রধানমন্ত্রী নরেন্দ্র মোদী আহ্বানক্রমে মিলিত জাতিসংঘ জুন মাস 21 তারিখক আন্তর্জাতিক যোগ দিবস ভাবে পালন করা নিষ্পত্তি গ্রহণ করে চলিত বর্ষ দ্বাদশ আন্তর্জাতিক যোগ দিবস পালন করা যাবে আসন্তকালি পালিত হওয়া থাকা যোগ দিবসর প্রসঙ্গ রয়েছে বয়স্ক সুস্থতা যোগ বয়স বড়া সহ লোক সুস্থ সক্রিয় ও মানসিক ভাবে স্থির রাখবেন যোগর গুরুত্বপূর্ণ ভূমিকা রয়েছে উত্তম স্বাস্থ্যর মূল ভিত্তিভূমি হচ্ছে সুস্থতা ও সকারাৎমক চিন্তাধারা জীবন প্রবাহক প্রকারান্তরে এহা ত্বরান্বিত করে থাকে সন্তুলিত ভোজন নিয়মিত ব্যায়াম এবং উত্তম জীবনচর্যা সুস্থ শরীর গঠনের সহায়ক হয়ে থাকে এহা ব্যক্তিকু ঊর্জাবান এবং চলচঞ্চল করে থাকে প্রাকৃতিক উপায়ে শরীরক সঠিক উপযোগ করে পারলে অনেক স্বাস্থ্য সমস্যা দূর করা যাই পারিব দীর্ঘ ও নিরোগ জীবন জীবন প্রবাহর মূল উৎস উত্তম মানসিক স্বাস্থ্য ও ভাবনাত্মক আবেগময় সহনশীলতাকু বিকাশ ঘটাইবারে যোগ অভ্যাস এবং প্রক্রিয়া অন্ততঃ মহত্বপূর্ণ আন্তর্জাতিক যোগ দিবস পালন অবসরের আসন্তকালি কলকাতার রেড রোড ঠারে জাতীয় কার্যক্রমের আয়োজন করা যাবে এথেরে প্রধানমন্ত্রী নরেন্দ্র মোদী যোগদেই দিবস পালনর নেতৃত্ব নেবে রাষ্ট্রপতি দ্রৌপদী মুর্মু মধ্যপ্রদেশের

ସମ୍ବଲପୁର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଇତିମଧ୍ୟରେ ଏହି ଦିବସ ପାଳନ ପରିପ୍ରେକ୍ଷୀରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଯୋଗ ସଙ୍ଗମ ପୋର୍ଟାଲରେ ପଞ୍ଜୀକରଣ ରେକର୍ଡ ସଂଖ୍ୟା ଛୁଇଁଛି। ପାଖାପାଖି 6 ଲକ୍ଷ ବ୍ୟକ୍ତିବିଶେଷ ଏହି ପୋର୍ଟାଲରେ ପଞ୍ଜୀକରଣ କରିଛନ୍ତି। ଯୋଗ ଦିବସ ପାଳନ ପାଇଁ ଦେଶ ତଥା ବିଶ୍ୱସ୍ତରରେ ବ୍ୟାପକ ଉତ୍ସାହ ପରିଲକ୍ଷିତ ହୋଇଛି। ଜାତୀୟ ପୋର୍ଟାଲ ମାଧ୍ୟମରେ ପଶ୍ଚିମବଙ୍ଗରୁ ସର୍ବାଧିକ 2,76,000 ଅଧିକ ପଞ୍ଜୀକରଣ ହୋଇଥିବା ବେଳେ ପ୍ରାୟ 1,50,000 ପଞ୍ଜୀକରଣ ସହ ରାଜସ୍ଥାନ ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା ଏବଂ ଛତିଶଗଡ଼ ସମେତ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ପୋର୍ଟାଲ ମାଧ୍ୟମରେ ପଞ୍ଜୀକରଣ ଆଶାତୀତ ହୋଇଛି। ସୁସ୍ଥ ଏବଂ ନିରାମୟ ଜୀବନକୁ ଆପଣେଇବା ତଥା ଯୋଗ ମାଧ୍ୟମରେ ଜନଭାଗିଦାରିତାର ଅଂଶଗ୍ରହଣକୁ ଏହା ପ୍ରତିଫଳନ କରୁଛି। ଅନ୍ୟପକ୍ଷରେ ଯୋଗ ଦିବସ ପାଳନର ଅବ୍ୟବହିତ ପୂର୍ବରୁ ଇତିମଧ୍ୟରେ ଅନୁଷ୍ଠିତ ଅନ୍ଲାଇନ୍ ବିଶ୍ୱଯୋଗ କାର୍ଯ୍ୟକ୍ରମ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ରେକର୍ଡ ସଂଖ୍ୟକ 435,831 ଜଣଙ୍କ ଯୋଗଦାନ ସହ ଏହି କାର୍ଯ୍ୟକ୍ରମ ଗିନିସ୍ ବିଶ୍ୱ ରେକର୍ଡରେ ସ୍ଥାନିତ ହୋଇଛି। ଯୋଗ 365 ଅଭିଯାନକୁ ଅଧିକ ପ୍ରଚାର ଓ ପ୍ରସାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି କ୍ରମାଗତ ଭାବେ ଏହି ସଂଖ୍ୟା ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ ହର୍ ଘର୍ ଯୋଗ ହର୍ ଦିନ୍ ଯୋଗ ଦୃଷ୍ଟିକୋଣ ଆଧାରରେ ଦୈନନ୍ଦିନ ଜୀବନରେ ଯୋଗ ଆପଣାଇବାକୁ ପରାମର୍ଶ ଦିଆଯାଇଛି। କାରଣ ଯୋଗ ହିଁ ଶରୀରକୁ ସୁସ୍ଥ ରଖିବାରେ ଏକ ପ୍ରାକୃତିକ ଔଷଧ। ମନ ଏବଂ ଆତ୍ମାର ଏହା ଏକ ଶୋଧନ ସ୍ତର ହୋଇଥାଏ। ଅଧିକାଂଶ କ୍ଷେତ୍ରରେ ରୋଗ ମାନସିକତା ଜନିତ ହୋଇଥାଏ। ପ୍ରାର୍ଥନା ତଥା ଧ୍ୟାନ ଆଧାରିତ ଜୀବନଶୈଳୀ ଉଭୟ ମାନସିକ ଓ ଶାରୀରିକ ସୁସ୍ଥତା ପ୍ରଦାନ କରିଥାଏ। ଆନ୍ତର୍ଜାତିକ ଯୋଗ ଦିବସ ପାଳନ ପରିପ୍ରେକ୍ଷୀରେ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100 ପ୍ରତୀକାତ୍ମକ ସ୍ଥାନରେ ଯୋଗ ସମାରୋହର ଆୟୋଜନ କରାଯାଇଛି। ଦେଶର ସାଂସ୍କୃତିକ ଐତିହ୍ୟ, ପର୍ଯ୍ୟଟନ ଏବଂ ସଭ୍ୟତାର ପରିଚୟକୁ ଯୋଗ ସହ ଯୋଡ଼ିବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ନୂଆଦିଲ୍ଲୀରେ 100 ଦିନିଆ, ମହାରାଷ୍ଟ୍ର ଲୋନାରରେ 75 ଦିନିଆ, ହାଇଦ୍ରାବାଦର କାହ୍ନା ଶାନ୍ତିବନମରେ 50 ଦିନିଆ, ଖଜୁରାହୋରେ 25 ଦିନିଆ କାର୍ଯ୍ୟକ୍ରମ କରାଯାଇଛି। ଯୋଗ ଦିବସ ପାଳନର ପଶ୍ଚାତ୍ ଗଣନାର ଏକ ଅଂଶସ୍ୱରୂପ ଏହି କାର୍ଯ୍ୟକ୍ରମଗୁଡ଼ିକ ଆୟୋଜିତ ହେଉଛି। କୋଲକାତାରେ ହେବାକୁ ଥିବା ମୁଖ୍ୟ ଜାତୀୟ ସମାରୋହ ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ ହୋଇଛି। ଏବେଠାରୁ ଦୈନନ୍ଦିନ ଜୀବନଶୈଳୀରେ ଯୋଗକୁ ଆପଣେଇ ପାରିଲେ ଆଗାମୀ ବାର୍ଦ୍ଧକ୍ୟ ଅବସ୍ଥା

0: ଆଜିର ପ୍ରସଙ୍ଗରେ ଶୁଣିଲେ, କର୍ମରେ କୁଶଳତା ହିଁ ଯୋଗ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆକାଶବାଣୀ ସମ୍ବଲପୁର ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଜୁହାର ପହିଲା ମୁଖିଆ ଖବର। ରାଜ୍ୟବାସୀଙ୍କର ସପନ ପୂରା କରବାର୍ ଲାଗି ଗଲା ଦୁଇ ବର୍ଷରେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି ସରକାର, କହିଲେ ପ୍ରଧାନମନ୍ତ୍ରୀ। ରାଇରଙ୍ଗପୁରଠାରେ 47,000 କୋଟିନୁ ଏତକା ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର କଲେ ଉଦ୍ଘାଟନ ଆର୍ ଶିଳାନ୍ୟାସ। ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଥି ଆଜ 18,880 କୋଟିର ସାହସ ଟଙ୍କା ଦେଲେ ପ୍ରଧାନମନ୍ତ୍ରୀ। ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହେଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା। ଆଉ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ସାରା ଦେଶେ ସରଲା ପ୍ରସ୍ତୁତି। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁହେଁ ମିଶିକିରି ଆଜ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରଠାରେ 47,000 କୋଟିନୁ ଏତକା ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆର୍ ଶିଳାନ୍ୟାସ କରିଛନ୍। ଇସବୁ ପ୍ରକଳ୍ପମାନଙ୍କର ଭିତରେ ଶକ୍ତି ଭିତ୍ତିଭୂମି ତିଆର, ସ୍ୱାସ୍ଥ୍ୟ ସେବା, ଶିକ୍ଷା ଆର୍ ଜଳସେଚନ ବାଗିର କ୍ଷେତ୍ର ରହିଛେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜନସମାବେଶକେ ଉଦ୍ବୋଧନ ଦେଇକରି କହିଛନ୍, ରାଜ୍ୟ ସରକାର ଗଲା ଦୁଇ ବର୍ଷ ଭିତରେ ସବୁ କ୍ଷେତ୍ରଥି ବିକାଶମୂଳକ କାମକେ ଜୋର ଦେଇକରି ଲୋକମାନଙ୍କର ଭଲ ଲାଗି କାମ କରିଛନ୍। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାନ୍ତାଳୀ ଭାଷାଥି ସମ୍ବିଧାନ ତିଆରି କରାଯାଇଥିବାର କଥା କହିବାର ସହିତେ ଓଡ଼ିଶାର ସୁସନ୍ତାନମାନଙ୍କୁ ପଦ୍ମ ସମ୍ମାନଥି ସମ୍ମାନିତ କରାଯାଇଥିବାର ବାବଦେଭିଲ କହିଛନ୍। ଶ୍ରୀ ମୋଦି କହିଛନ୍, ଗଲା ଦୁଇ ବର୍ଷରେ ରାଜ୍ୟ ସରକାର ଲୋକମାନଙ୍କର ସପନ ସାକାର କରବାର ଦିଗେ ସଫଲ ହୋଇଛନ୍।
1: ଓଡ଼ିଶା କି ବିଜେପି ସରକାର ନେ ଅପନେ 2 ସାଲ ଭି ପୂର୍ଣ୍ଣ କିଏ ହେ। ଇସ୍ ମୌକେ ପର ଆପ ସବକେ ବିଚ ଆନା, ମୟୂରଭଞ୍ଜ ଆନେ କା ଏ ସୌଭାଗ୍ୟ ଔର ଇତନି ବଡ଼ି ସଂଖ୍ୟା ମେ ଆପ ସବକି ଉପସ୍ଥିତି, ୟେ ଅବସର ମେରେ ଲିଏ ବହୁତ ଖାସ ହେ। ଆପକା ଅପନାପନ ମୁଝେ ବାର ବାର ୟହାଁ ଖିଚ ଲାତା ହେ। ମେ ଆପ ସଭି କା ହୃଦୟ ସେ ବହୁତ ବହୁତ ଅଭିନନ୍ଦନ କରତା ହୁଁ।
0: ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି କହିଛନ୍, ରାଜ୍ୟ ସରକାର ଗଲା ଦୁଇ ବର୍ଷରେ ମହିଳା, ଗରିବ, ଅନ୍ନଦାତା, ଅନୁସୂଚିତ ଜାତି ଆର୍ ପଛୁଆ ବର୍ଗମାନଙ୍କର ଲାଗି ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା ଲାଗୁ କରିଛନ୍। ରାଜ୍ୟର କଲ୍ୟାଣ ଲାଗି ସରକାରଙ୍କ ତରଫରୁ ନିରନ୍ତର ଚେଷ୍ଟା ଜାରି ରହିବା, ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ ଆର୍ ସାଧାରଣ ଲୋକର ଜୀବନ ଜିମାର ଶୈଳୀଥି ସମୟ ଭିତରେ ବହୁତ ପରିବର୍ତ୍ତନ ଆସିଛେ ବୋଲିକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। ଓଡ଼ିଶା ଗସ୍ତର ପହିଲା ଦିନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ସହିତ ଅଲଗା କେତେଟା

ପ୍ରକଳ୍ପର ଉଦ୍ଘାଟନ କରିଛନ୍। କୋଲାକାଲ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁରନୁ ପହଞ୍ଚିବାର ଉତରୁ ଗୋଟିଏ ମେଡିକାଲ କ୍ୟାମ୍ପକେ ଉଦ୍ଘାଟନ କରିବାର ସହାୟତେ ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ସାଙ୍ଗେ ଆଲୋଚନା କରିଥିଲେ। ଏହି ଅବସରରେ ରାଷ୍ଟ୍ରପତି ଗ୍ରାମୀଣ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ କରିବାର ସହାୟତେ ବ୍ରହ୍ମକୁମାରୀଙ୍କର ମାତୃଶକ୍ତି ଭବନ ଆର୍ ଗୋଟିଏ ଖାସ୍ ସର୍କିଟ୍ ହାଉସ୍ର ଉଦ୍ଘାଟନ କରିଥିଲେ। ଏନୁ ଜଣାଇ ଦିଆଯାଇପାରେ ଯେ ଗଲା ବଛର ଅଗଷ୍ଟ ମାସେ ମୟୂରଭଞ୍ଜ ପୁଲିସ୍ ଜିଲ୍ଲାର ପୁନର୍ଗଠନ କରାଯାଇକରି ରାଇରଙ୍ଗପୁର ପୁଲିସ୍ ଜିଲ୍ଲା ବନାଯାଇଥିଲା। ଏ ନୂଆ ପୁଲିସ୍ ଜିଲ୍ଲା ଅଧୀନତି ଦୁଇଟା ପୁଲିସ୍ ଉପଖଣ୍ଡ ଆର୍ 14 ଥାନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ପୈତୃକ ଗାଁ ପାହାଡ଼ପୁରନୁ ପହଞ୍ଚିଲା ଉତ୍ତରୁ ରାଷ୍ଟ୍ରପତିଙ୍କର 68ତମ ଜନ୍ମଦିନ ପାଳନ ଉତ୍ସବରେ ଯୋଗ ଦେଇଥିଲେ। ପାହାଡ଼ପୁରଠାରେ ପହଞ୍ଚିବାର ଉତ୍ତରୁ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଆର୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସ୍ୱାଗତ କରିଥିଲେ। ରାଷ୍ଟ୍ରପତି ଆର୍ ପ୍ରଧାନମନ୍ତ୍ରୀ ଦୁହେଁ ଆଦିବାସୀ ଉପାସନାସ୍ଥଳୀ ସାନ୍ତାଳୀ ଜାହେରା ଆର୍ ହୋ ଜାହେରାନୁ ପ୍ରାର୍ଥନା କରିଥିଲେ। ଏ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଆର୍ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପାହାଡ଼ପୁର ବିଦ୍ୟାଳୟ ସହିତ ଦକ୍ଷତା ବିକାଶ କେନ୍ଦ୍ର ପରିଦର୍ଶନ କରିକରି ସେନର ଆଦିବାସୀ ସମ୍ପ୍ରଦାୟମାନଙ୍କର ସାଙ୍ଗେ କଥାବାର୍ତ୍ତା କରିଥିଲେ। ଦକ୍ଷତା ବିକାଶ କେନ୍ଦ୍ରରୁ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କର ସାଙ୍ଗେ ଆଲୋଚନା କରିଥିବାର ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ତାଙ୍କର 68ତମ ଜନ୍ମଦିନ ପାଳନ କରିଛନ୍ତି। ଏ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍। ସାମାଜିକ ଗଣମାଧ୍ୟମ ପୋଷ୍ଟଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ଦେଶସେବା ସମକୁ ପ୍ରେରଣା ଯୋଗାଇଛେ ବୋଲିକରି କହିବାର ସହିତ ତାଙ୍କର ଲମ୍ବା ନିରାମୟ ଜୀବନ କାମନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଓଡ଼ିଶା ମାଟିର ଅନନ୍ୟ ଗୌରବ ଦେଶ ଲାଗି ପ୍ରେରଣା ଆର୍ ସଂକଳ୍ପର ପ୍ରତୀକ ବୋଲି କହିକରି ତାଙ୍କର ଲମ୍ବା ଜୀବନ ଆର୍ ମଙ୍ଗଲ କାମନା କରିଛନ୍। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କନକ ବର୍ଦ୍ଧନ ସିଂ ଦେଓ ଆର୍ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପ୍ରମୁଖ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ୍ କିଷାନ ଯୋଜନାର 23 କିସ୍ତି ବାଣ୍ଟିଛନ୍। ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାନୁ ହୋଇଥିବାର ଗୋଟିଏ ଖାସ୍ କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀ 9,44,00,000 ଏତକା ଚାଷୀଙ୍କର ବ୍ୟାଙ୍କ ଆକାଉଣ୍ଟକେ 18,880 କୋଟି ଟଙ୍କା ସିଧାସଳଖ ଦେଇଛନ୍। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସୀ ଜରିଏ ସମ୍ବୋଧନ ଭିଲ୍ କରିଛନ୍। 2019 ଏହି ଯୋଜନାଟି ଏପତକ 11 କୋଟିନୁ ଏତକା ଚାଷୀଙ୍କର ଖାତାକେ 22 କିସ୍ତିଥି ପାଖାପାଖି 4,50,000 କୋଟିନୁ ଏତକା ଟଙ୍କା ଦିଆଯାଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଆଜି ଶେଷ ହୋଇଛି। ଗଲାକାଲି ଅଧରାତିନୁ ନନ୍ପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ୱର ବାବା, ବଡ଼ବଜାରର ଶୀତଳେଶ୍ୱର ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର ପାହାଡ଼େଶ୍ୱର ବାବା, ବାଲିବନ୍ଧାର ସୋମନାଥ ବାବା, ମ୍ୟୁନିସିପାଲିଟି ଛକର ଗୁପ୍ତେଶ୍ୱର ମହାଦେବ ବାବା, ଫାଟକର ମହାକାଳେଶ୍ୱର ବାବା ଆର୍ ଜଗତଜନନୀ ମାତା ପାର୍ବତୀଙ୍କର ସାଙ୍ଗେ ସୁସଜ୍ଜିତ ରଥଟି ନଗର ପରିକ୍ରମା କରିଥିଲେ। ଏହି ନଗର ପରିକ୍ରମା ଶୋଭାଯାତ୍ରାଟି ରାଜ୍ୟର ଭିନ୍ ଭିନ୍ ପାରମ୍ପରିକ ଲୋକନାଚ ଗୀତ ଦୁଲଦୁଲିଥି ସହର ଗଜଗଜେଇ ଯାଇଥିଲା। ସାରା ରାତି ହଜାର ହଜାର ଲୋକ ଯାତ୍ରା ଦେଖିଥିଲେ। ଆଜି ପହପହନୁ କେତେ ଘଣ୍ଟାର ବିଶ୍ରାମ ଉତ୍ରୁ ଯାତ୍ରା ଫେର୍ ମୂଲ ହୋଇଥିଲା। ଦିନବେଲାର ଜୋର ଖରାତି ବିଲ୍ ବାହାରୁ ଆସିଥିବାର ଦେଖନାହାରୀଙ୍କର ତହକ ନାଇଁ କମିଥାଏ। ଆକାଶବାଣୀ ତରଫୁ ଆଜି ସକାଲ ବେଲା ଯାତ୍ରା କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା। ଉପରବେଳା ଦେବ ଦମ୍ପତି ନିଜର ନିଜର ପୀଠନ ପହଞ୍ଚିଥିଲେ। ଯାତ୍ରା ଯାଉଥିବା ରାସ୍ତାରେ ଠାନେ ଠାନେ ଭକ୍ତମାନେ ଦେବ ଦମ୍ପତିଙ୍କୁ ବନ୍ଦେଇଥିବାର ବେଳେ ମହାଆଳତି ଉତ୍ରୁ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ହୋଇଥିଲା। ପୁଲିସ୍ ତରଫୁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଥିବାର ବେଳେ କେହନି ପ୍ରକାରର ଅଘଟନ ନାଇଁ ଘଟିଥିବାରୁ ଯାତ୍ରା ଆୟୋଜକ ଆର୍ ପ୍ରଶାସନ ଆଶ୍ୱସ୍ତ ହୋଇଛନ୍। ଭିନ୍ ଭିନ୍ ସାମାଜିକ ଆର୍ ନାଗରିକ ଅନୁଷ୍ଠାନ ତରଫୁ ଦେଖନାହାରୀଙ୍କୁ ପିଇବାର ପାନ୍, ସର୍ବତ ଆର୍ ଜଲଖିଆ ମଟାଯାଇଥିଲା। ଆଜି ଉପରବେଳା ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଗଲା ଅକ୍ଷି ତୃତୀୟାନୁ ମୂଲ ହୋଇଥିବାର ଶୀତଳଷଷ୍ଠୀ ଯାତ୍ରା ଉଷତୁଷ୍ଣାକି ସହିତ ଶେଷ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁରର ବାବା ସୁବର୍ଣ୍ଣ ମେରୁଙ୍କ ସହିତ ବୈଦ୍ୟନାଥ ବାବା କୋଶଲେଶ୍ୱର, ଚର୍ଦ୍ଦାର ବାବା କପିଲେଶ୍ୱର, ବୀରମହାରାଜପୁରର ବାବା ଚମ୍ପେଶ୍ୱର ଆର୍ ଗୋଧନେଶ୍ୱରଙ୍କର ପୀଠନ ଚାଲିଥିବା ଶିବ ପାର୍ବତୀଙ୍କର ବିବାହ ଉତ୍ସବ ପରବ ସରଲା ଉତ୍ରୁ ଆଜି ଦେବ ଦମ୍ପତି ମନ୍ଦିର ପ୍ରବେଶ କରିଛନ୍। ମନ୍ଦିର ବିଜେ ଆଘନୁ ମହାଦେବ ବାବା ଆର୍ ଦେବୀ ପାର୍ବତୀଙ୍କର ସାଂସ୍କୃତିକ ଶୋଭାଯାତ୍ରାଟି ହଜାର ହଜାର ଶ୍ରଦ୍ଧାଳୁ ସାମିଲ ହୋଇଥିଲେ। ଆଇବା କାଲ 12 ଆନ୍ତର୍ଜାତୀୟ ଯୋଗ ଦିବସ ସାରା ପୃଥିବୀରେ ପାଳନ କରାଯିବା।
ଇ ବଛର ଇ ଦିବସର ବାର୍ତ୍ତା ହେଉଛି ସ୍ୱାସ୍ଥ୍ୟକର ବୟସ ଲାଗି ଯୋଗ। ଏ ଅବସରରେ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ଦେଶର 100ଟା ଜାଗାନୁ ଖାସ୍ କାର୍ଯ୍ୟକ୍ରମର ଆୟୋଜନ କରାଯିବା। ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନ ତରଫରୁ ରନ୍ ଫର୍ ଯୋଗ ଆର୍ ଜୁମ୍ବା ଅଧିବେଶନ ଆୟୋଜନ କରାଯାଇଛି। ଆନ୍ତର୍ଜାତୀୟ ଯୋଗ ଦିବସର ମୁଖ୍ୟ ଜାତୀୟ ସମାରୋହ କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱ ଦିଆବା କାଲ୍ ପାଳନ କରାଯିବା। ଜାତୀୟ ପରୀକ୍ଷଣ ସଂସ୍ଥାନ NTA ତରଫରୁ ଆଇବାକାଲ ଡାକ୍ତରୀ ପ୍ରବେଶିକା ପରୀକ୍ଷା NEET UG 2026ର ପୁନଃ ପରୀକ୍ଷା ହେବା। ଏଥିଲାଗି ଆଜି ସାରା ଦେଶେ NTA ତରଫରୁ ମକ୍ ଡ୍ରିଲ୍ କରାଯାଇଛି। ସକାଳ 9 ବଜେନୁ ମୂଲ ହୋଇଥିବାର ଅଭ୍ୟାସ ସାରାଦିନ ଚାଲିଛି। ସାରା ଦେଶେ ପରୀକ୍ଷା କେନ୍ଦ୍ରମାନଙ୍କେ କରାଯାଉଥିବାର ଅଭ୍ୟାସଟି 2.5 ଲକ୍ଷରୁ ଏତକା ସୁରକ୍ଷା କର୍ମଚାରୀ ଭାଗ ନେଇଛନ୍। ଭାରତର 551ଟା ସହର ଆର୍ ବିଦେଶର 14ଟା ସହରନ 22,79,000 ଏତକା ପରୀକ୍ଷାର୍ଥୀଙ୍କର ଲାଗି ଆଇବା କାଲି ପରୀକ୍ଷା କରାଯିବା ବୋଲି NTA ତରଫରୁ କୁହାଯାଇଛି। ପରୀକ୍ଷାର୍ଥୀ CCTV ନିରୀକ୍ଷଣ ବ୍ୟବସ୍ଥା ସହିତ ଆଧାର ଆଧାରିତ ଚିହ୍ନଟ ପ୍ରମାଣୀକରଣ ଆର୍ GPS ସମର୍ଥିତ ଗାଡ଼ି ବ୍ୟବହାର କରାଯିବା ବୋଲିକରି ଜଣାପଡ଼ିଛି। ଶରଣାର୍ଥୀମାନଙ୍କର ସଂଘର୍ଷକେ ଜନାବାର ସେମାନଙ୍କୁ ସମବେଦନା ଜଣାଇକରି ସହଯୋଗର ହାତ ବଢ଼ାବାର ଲକ୍ଷ୍ୟଟି ଆଜି ବିଶ୍ୱ ଶରଣାର୍ଥୀ ଦିବସ ପାଳନ କରାଯାଉଛି। ଏଚ୍ନିର୍ ସମୟାଥି ଶରଣାର୍ଥୀ ସମସ୍ୟା ଗୋଟିଏ ବିଶ୍ୱସ୍ତରୀୟ ସମସ୍ୟା ପାଲଟିଛେ। ଇତାର ମୁକାବିଲା ଲାଗି ସାରା ପୃଥିନୁ ଚେରେଷ୍ଟା ଚାଲିଛି। ଯୁଦ୍ଧ ଦରିଦ୍ରତାର ଭିନ୍ ଭିନ୍ କାରଣରୁ ଶରଣାର୍ଥୀ ହୋଇଥିବାର ଲୋକକୁ ସେମାନଙ୍କର ଘରକେ ଫେରାଇ ନେବାର ଲାଗି ମିଳିତ ଜାତିସଂଘ ତରଫରୁ ଜରୁରୀ ପଦକ୍ଷେପମାନ ନିଆଯାଉଛି। ନୂଆପଡ଼ା ଜିଲ୍ଲାନୁ ଚଲତି ବଛର ରବି ଋତୁଟି 44ଟା ଧାନଘିନା କେନ୍ଦ୍ର ଜରିଏ ଗଲା କାଲ ତକ 636 ଜଣ ଚାଷୀ 31,670 କ୍ୱିଣ୍ଟାଲନୁ ଏତକା ଧାନ ବିକିଛନ୍। ଏବତକ 6,939 ଜଣ ଚାଷୀ 354,449 କ୍ୱିଣ୍ଟାଲ ଧାନ ବିକିଥିବାର ସୂଚନା ମିଳିଛି। ବୌଦ୍ଧ ଜିଲ୍ଲାର ଶିଶୁ ଆର୍ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ ହୋଇଯାଇଛି। ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ବିଭାଗର ଭିତରେ ତାଲମେଲ ରଖିକରି ଶିଶୁ ଶ୍ରମିକ ଚିହ୍ନଟ ସହିତ ସେମାନଙ୍କୁ ଉଦ୍ଧାର କରିକି ପୁନର୍ବାସ କରିବାର ଉପରେ ଜୋର୍ ଦିଆଯାଇଥିଲା। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବଟି ଭିନ୍ ଭିନ୍ ଜିଲ୍ଲାନୁ ବର୍ଷା ହୋଇଯାଇଛି। ଏବେ 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶାର ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନୁ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ରାଜ୍ୟବାସୀଙ୍କର ସପନ ପୂରା କରିବା ଲାଗି ଗଲା 2 ବର୍ଷରେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ ସରକାର। କହିଲେ ପ୍ରଧାନମନ୍ତ୍ରୀ ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପ କଲେ ଉଦ୍ଘାଟନ ଆର୍ ଶିଳାନ୍ୟାସ। ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହୋଇଛି ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ଆଉ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ସାରା ଦେଶ ସରିଲା ପ୍ରସ୍ତୁତି। ଆଜିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସନ୍ଧ୍ୟା 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000ରୁ ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000 କୋଟିରୁ ଅଧିକ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ। ନିଟ୍ UG ପୁନଃ ପରୀକ୍ଷା ଆସନ୍ତାକାଲି। ପରୀକ୍ଷା ଦେବେ 22,79,000ରୁ ଅଧିକ ଛାତ୍ରଛାତ୍ରୀ। ଏବଂ ଚେନ୍ନାଇ ଦିନିକିଆ ଏକ ଦିବସ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ପଶ୍ଚିମବଙ୍ଗ ହୁଗୁଲି ଜିଲ୍ଲାର ତାରକେଶ୍ୱରଠାରେ ଆଜି ଆୟୋଜିତ ପଶ୍ଚିମବଙ୍ଗ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କରିଛନ୍ତି। ଏ ବାବଦରେ ଦେଶର 9,44,00,000ରୁ ଅଧିକ ଚାଷୀଙ୍କୁ 18,880 କୋଟି ଟଙ୍କା ପ୍ରଦାନ କରାଯାଇଛି। ଶ୍ରୀ ମୋଦି ସେଠାରେ ରେଳ, କୃଷି, ଗ୍ରାମୀଣ ବିକାଶ, ମତ୍ସ୍ୟ ଓ ପଶୁପାଳନ ଆଦି କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ତଥା ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ପଶ୍ଚିମବଙ୍ଗଳାର ବିକାଶ ପାଇଁ ଦ୍ରୁତଗତିରେ କାର୍ଯ୍ୟ ଆଗେଇ ଚାଲିଛି। ପଶ୍ଚିମବଙ୍ଗ ଦିବସ ପାଳନ ରାଜ୍ୟର ବିକାଶକୁ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରଠାରେ 47,000,00,000ରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ନୂତନ ପ୍ରକଳ୍ପଗୁଡ଼ିକ ସମୃଦ୍ଧ ଓଡ଼ିଶା ଗଠନରେ ସହାୟକ ହେବ। କେନ୍ଦ୍ର

0: ସମସ୍ତଙ୍କୁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି କେନ୍ଦ୍ର ସରକାର ପୂର୍ବ ଭାରତର ବିକାଶରେ ଦେଶର ବିକାଶର ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ସମୁଦ୍ର ଖଣିଜ ସମ୍ପଦରେ ଭରପୁର, କୃଷିର ଶକ୍ତି ଏବଂ ସାମର୍ଥ୍ୟବାନ ଯୁବ ପ୍ରତିଭା ଏହି ରାଜ୍ୟରେ ଅଛନ୍ତି। ଓଡ଼ିଶାରେ ବନ୍ଦରଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ସବୁଜ ଶକ୍ତି ଆଦି କ୍ଷେତ୍ରରେ ନିବେଶ ହୋଇଛି। ଓଡ଼ିଶାରେ ନୂତନ ରାଜ୍ୟ ସରକାର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ଉତ୍କର୍ଷ ଓଡ଼ିଶା ସମେତ ଅନ୍ୟ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ଏପର୍ଯ୍ୟନ୍ତ ପ୍ରାୟ 20 ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି ବୋଲି ଶ୍ରୀ ମୋଦି କହିଛନ୍ତି।
1: ସାଥିଓ, ହମାରି ସରକାର ଓଡ଼ିଶା କେ ସଂସାଧନୋ କୋ ଓଡ଼ିଶା କି ସମ୍ଭାବନାଓ ମେ ବଦଲ ରହି ହେ। ଓଡ଼ିଶା ମେ ବଡ଼ା ନିବେଶ ଆଏ, ଯହାଁ ନୟେ ଉଦ୍ୟୋଗ ଲଗେ, ଇସକେ ଲିଏ ଉତ୍କର୍ଷ ଓଡ଼ିଶା ଜୈସେ ଅଭିଯାନ ଚଲାଏ ଜା ରହେ ହେଁ। ଇସକେ ତହତ ଅବ ତକ କରିବ 20 ଲକ୍ଷ କରୋଡ଼ ରୁପିଏ କେ ନିବେଶ ପ୍ରସ୍ତାବ ମିଲ ଚୁକେ ହେଁ। 3.5 ଲକ୍ଷ କରୋଡ଼ ରୁପିଏ ସେ ଜ୍ୟାଦା କି ଅନେକ ମେଗା ପରିୟୋଜନା ପର ବି କାମ ଚଲ ରହା ହେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆଦିବାସୀ ସମାଜର ଉତ୍ଥାନ ପାଇଁ ଆଦିବାସୀ ଯୁବକଙ୍କୁ ଶିକ୍ଷା ଓ ନିଯୁକ୍ତିର ସୁଯୋଗ ପ୍ରଦାନ କରୁଛନ୍ତି। ଶ୍ରୀ ମୋଦି ପାହାଡ଼ପୁର ଗ୍ରାମକୁ ସୂର୍ଯ୍ୟ ଗ୍ରାମ ଭାବେ ବିକଶିତ କରିବାକୁ ଘୋଷଣା କରିଛନ୍ତି। ଆସନ୍ତାକାଲି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ସମଗ୍ର ଦେଶ ଏବଂ ବିଶ୍ୱକୁ ଯୋଗ ଦିବସରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ଶ୍ରୀ ମୋଦି ରାଷ୍ଟ୍ରପତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ।
1: मैं राष्ट्रपति द्रौपदी मुर्मू जी को जन्मदिन की हार्दिक बधाई और शुभकामनाएं देता हूं। मैं उनके दीर्घायु होने और उत्तम स्वास्थ्य की कामना करता हूं। जगन्नाथ जी भगवान के श्री चरणों में प्रार्थना करता हूं। ओडिशा की बेटी आज देश के इतने बड़े पद पर पहुंची है, हमारा मार्गदर्शन कर रही है, ये हम सभी के लिए बहुत गौरव की बात है।
0: ସମାବେଶରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ। ସ୍ୱରାଷ୍ଟ୍ର ସମବାୟ ମନ୍ତ୍ରୀ ଅମିତ ଶାହା କହିଛନ୍ତି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ଐତିହ୍ୟ ସ୍ଥଳୀଗୁଡ଼ିକର ବିକାଶ ଓ ସଂରକ୍ଷଣ ପାଇଁ ଦେଶବ୍ୟାପୀ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। କୋହ୍ଲାପୁରଠାରେ ଆଜି 1,445 କୋଟିରୁ ଅଧିକ ମୂଲ୍ୟର ଶ୍ରୀ ଅମ୍ବାବାଇ ମନ୍ଦିର ବିକାଶ ପ୍ରକଳ୍ପର ଉଦ୍ଘାଟନ କରିବା ଅବସରରେ ଶ୍ରୀ ଶାହା ଏହା କହିଛନ୍ତି। ସେ କହିଛନ୍ତି ଏହି ବିକାଶ ପ୍ରକଳ୍ପ ଶ୍ରୀ ଅମ୍ବାବାଇ ମନ୍ଦିର ପରିସରକୁ ଏକ ଆଧୁନିକ ତୀର୍ଥସ୍ଥଳୀରେ ପରିଣତ କରିବ। ଏହାର ଐତିହାସିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟ ସଂରକ୍ଷଣ ହୋଇପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ମଧ୍ୟରେ ଦେଶରେ ବିକାଶ, ସାଂସ୍କୃତିକ ପୁନରୁଦ୍ଧାର, ଜାତୀୟ ସୁରକ୍ଷା ଏବଂ ବିଶ୍ୱସ୍ତରୀୟ ସ୍ୱୀକୃତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆନ୍ତର୍ଜାତିକ ଯୋଗ ଦିବସ 2026 ଆସନ୍ତାକାଲି ପାଳନ କରାଯିବ। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଏହି 12 ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯିବ। ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଯୋଗର ଆବଶ୍ୟକତା ଉପରେ ଏହି ପ୍ରସଙ୍ଗ ଗୁରୁତ୍ୱ ପ୍ରଦାନ କରୁଛି। କୋଲକାତାର ଐତିହାସିକ ରେଡ୍ ରୋଡ୍ଠାରେ ମୁଖ୍ୟ ଜାତୀୟ ସମାରୋହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନୁଷ୍ଠିତ ହେବ। ଏହି ସମାରୋହ 5:00 ଆରମ୍ଭ ହେବା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଦେଶ ତଥା ବିଦେଶରୁ ବହୁ ନାଗରିକ ଆଭାସୀ ମାଧ୍ୟମରେ ଯୋଗଦେବାର ସମ୍ଭାବନା ରହିଛି। ଯୋଗ ଦିବସ ପାଳନର ଅଂଶସ୍ୱରୂପ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ 100ଟି ପ୍ରତୀକାତ୍ମକ ସ୍ଥାନରେ ସ୍ୱତନ୍ତ୍ର ଯୋଗ ଦିବସର ଆୟୋଜନ କରାଯାଉଛି। ଦେଶର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ଐତିହାସିକ ସ୍ଥାନ ଏବଂ ଯୋଗ ପରମ୍ପରାକୁ ଏହା ସଂଯୋଗ କରିବ। ନୂଆଦିଲ୍ଲୀର ଲାଲକିଲ୍ଲା, ଉତ୍ତରାଖଣ୍ଡର ହରିଦ୍ୱାର, ଓଡ଼ିଶାର କୋଣାର୍କ, କର୍ଣ୍ଣାଟକର ହାମ୍ପି, ତାମିଲନାଡୁର ମହାବଳୀପୁରମ୍, ମହାରାଷ୍ଟ୍ରର ମୁମ୍ବାଇ, ବିହାରର ନାଳନ୍ଦା, ଗୁଜରାଟର ଅହମ୍ମଦାବାଦ, ଉତ୍ତରପ୍ରଦେଶର ସାରନାଥ, ଲଦାଖର ଲେହ, ତେଲଙ୍ଗାନାର ହାଇଦ୍ରାବାଦ ଏବଂ ଆସାମର ସିଲଚର ସମେତ 12 ପ୍ରମୁଖ ସ୍ଥାନରେ ଏହି ସମାରୋହ ଆୟୋଜନ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ବିଦେଶରେ ଥିବା 210ରୁ ଅଧିକ ଭାରତୀୟ ମିଶନ ବିଶ୍ୱବ୍ୟାପୀ 2500 ସ୍ଥାନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି। ଏହା ବ୍ୟତୀତ ଦିଲ୍ଲୀ ତଥା ଦେଶର ବିଭିନ୍ନ ପ୍ରାନ୍ତରରେ ସର୍ବଜନୀନ ସ୍ଥାନଗୁଡ଼ିକରେ ଯୋଗ ଉତ୍ସବ ଆୟୋଜନ କରାଯାଉଛି। ନିଟ୍ ୟୁଜି ପୁନଃ ପରୀକ୍ଷା ଆସନ୍ତାକାଲି ଅନୁଷ୍ଠିତ ହେବ। ଜାତୀୟ ପରୀକ୍ଷଣ ସଂସ୍ଥା ଦେଇଥିବା ସୂଚନା ଅନୁଯାୟୀ ପରୀକ୍ଷା ଅପରାହ୍ନ 2:00-5:15 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର 551 ସହର ଏବଂ ବିଦେଶର 14 ସହରରେ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। 22,79,000 ଅଧିକ ଛାତ୍ରଛାତ୍ରୀ ଆସନ୍ତାକାଲି ଏହି ପରୀକ୍ଷା ଦେବେ। ପରୀକ୍ଷାର ସୁପରିଚାଳନା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ମଣିଷ ବ୍ୟବହାର ଯୋଗ୍ୟ 16 ନିର୍ଦ୍ଧାରିତ ଡୋଜ୍ ମିଶ୍ରଣ ଏଫ୍ଡିସି ଔଷଧର ଉତ୍ପାଦନ, ବିକ୍ରୟ ଏବଂ ବଣ୍ଟନକୁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ଔଷଧ ବୈଷୟିକ ପରାମର୍ଶ ବୋର୍ଡ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ନିଷ୍ପତ୍ତି ଦ୍ୱାରା ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଔଷଧ ମିଶ୍ରଣର ଚିକିତ୍ସାଗତ ଯଥାର୍ଥତା ନଥିବା ଏବଂ ସ୍ୱାସ୍ଥ୍ୟ ପାଇଁ ଏହା ବିପଦଜନକ ବୋଲି ଜଣାପଡ଼ିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶରେ ନିରାପଦ, ପ୍ରଭାବଶାଳୀ ଓ ବୈଜ୍ଞାନିକ ଭାବରେ ବୈଧ ଔଷଧ ଉପଲବ୍ଧ

0: ବୈଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟ ଔଷଧ ନିୟାମକ ଏବଂ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଏ ନିଷ୍ପଭିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। କୈଳାସ ମାନସରୋବର ଯାତ୍ରା 2026ର ପ୍ରଥମ ବ୍ୟାଚ୍ର ଶ୍ରଦ୍ଧାଳୁ ଆଜି ନାଥୁଲା ପାସ୍ ଅତିକ୍ରମ କରି ଚୀନ୍ ମଧ୍ୟକୁ ପ୍ରବେଶ କରିଛନ୍ତି। ସିକ୍କିମ୍ର ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ପର୍ଯ୍ୟଟନ ମନ୍ତ୍ରୀ ସେରିଙ୍ଗ୍ ଥେନ୍ଦୁପ୍ ଭୂତିଆଙ୍କ ଉପସ୍ଥିତିରେ ପତାକା ଦେଖାଇ ଶ୍ରଦ୍ଧାଳୁଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଦୁଇଜଣ ଜନସମ୍ପର୍କ ଅଧିକାରୀ, ଜଣେ ଡାକ୍ତର, ଚାରିଜଣ ସହକାରୀ କର୍ମୀଙ୍କ ସମେତ ମୋଟ 47 ଜଣ ଚୀନ୍ ଦେଇ ମାନସରୋବର ଅଭିମୁଖେ ଅଗ୍ରସର ହେଉଛନ୍ତି। ସେମାନେ ଆଜି ସୁଦ୍ଧା ଗ୍ୟାଙ୍ଗେଜ୍ରେ ପହଞ୍ଚିବେ। ସେମାନେ ଆସନ୍ତା 27 ଦିନ ମାନସରୋବର ପରିକ୍ରମା ପରେ ଆସନ୍ତା ମାସ ପ୍ରତ୍ୟାବର୍ତ୍ତନ କରି ଗ୍ୟାଙ୍ଗଟକ୍ରେ ପହଞ୍ଚିବେ। ରାଜସ୍ୱ ବିଭାଗ ପ୍ରଶାସନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଏବଂ ଗରିବ ସାଧାରଣ ନାଗରିକଙ୍କୁ ସରକାରୀ ଯୋଜନାର ସୁଫଳ ତଥା ସେବା ପ୍ରଦାନ କରିବାରେ ଏହା ପ୍ରମୁଖ ଭୂମିକା ନିର୍ବାହ କରିଥାଏ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଶ୍ରୀକାକୁଲମ୍ଠାରେ ରାଜସ୍ୱ ଦିବସ ସମାରୋହକୁ ଆଜି ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ନାଇଡୁ ରାଜସ୍ୱ କର୍ମଚାରୀ ଭୂ ପ୍ରଶାସନ, ବିପର୍ଯ୍ୟୟ ପରିଚାଳନା ଏବଂ ସାଧାରଣ ସେବା ପ୍ରଦାନରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଜମି ବିବାଦ ସମାଧାନ କରିବା କ୍ଷେତ୍ରରେ ସକାରାତ୍ମକ ଆଭିମୁଖ୍ୟ ଗ୍ରହଣ କରିବାକୁ ରାଜସ୍ୱ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ନାଇଡୁ ପରାମର୍ଶ ଦେଇଛନ୍ତି। ବଲିଭିଆରେ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ଆର୍ଥିକ ଆବଶ୍ୟକତା ପରିପ୍ରେକ୍ଷୀରେ ସପ୍ତାହବ୍ୟାପୀ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ରୋଡ୍ରିଗୋ ପାଜ୍ ଏ ଘୋଷଣା କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି ପାଜ୍ ବନ୍ଦ ରହିଥିବା ସଡ଼କପଥଗୁଡ଼ିକୁ ପୁନଃ ଚାଲୁ କରିବା ଏବଂ ଦେଶରେ ସ୍ୱାଭାବିକତା ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଭାରତ ଆଫଗାନିସ୍ତାନ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ତଥା ଶେଷ ପୁରୁଷ ବର୍ଗ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଜାରି ରହିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ 44 ଓଭରରେ 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 218 ରନ୍ ସଂଗ୍ରହ କରିଛି। 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ସମ୍ବାଦ ପ୍ରସ୍ତାବ ପ୍ରସ୍ତୁତ ହେବା ବେଳକୁ ଭାରତ 17 ଓଭରରେ କୌଣସି ୱିକେଟ୍ ନ ହରାଇ 128 ରନ୍ ସଂଗ୍ରହ କରିଛି। ପିଏମ୍ କିଷାନ ଯୋଜନାର 23ତମ କିସ୍ତି ଅର୍ଥ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। 9,44,00,000 ଅଧିକ ଚାଷୀଙ୍କୁ ମିଳିଲା 18,880 କୋଟି ଟଙ୍କାର ଅର୍ଥରାଶି। ବାର୍ଦ୍ଧକ୍ୟରେ ସୁସ୍ଥତା ପାଇଁ ଯୋଗ ପ୍ରସଙ୍ଗ ଆଧାରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଚେନ୍ନାଇ ଦିନିକିଆ ଏକ ଦିବସୀୟ କ୍ରିକେଟ୍ ମ୍ୟାଚ୍ରେ 219 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତର ବ୍ୟାଟିଂ ଜାରି। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଙ୍ଗାଧର ରାଉତ, ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଏସ୍ଆଇଆର୍ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ବାଲେଶ୍ୱରରେ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଓ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ କୁମାର ରାଉତ ଏହାକୁ ପତାକା ଦେଖାଇ ଉଦ୍ଘାଟନ କରିଥିଲେ। ସଂଶୋଧନ କାର୍ଯ୍ୟକ୍ରମ ସେପ୍ଟେମ୍ବର 6 ପର୍ଯ୍ୟନ୍ତ ଚାଲିବ ଏବଂ ସେହିଦିନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ଜିଲ୍ଲାପାଳ କହିଛନ୍ତି।
3: ସ୍ପେଶିଆଲ ଇଣ୍ଟେନ୍ସିଭ୍ ରିଭିଜନ୍ ଏସ୍ଆଇଆର୍ ବାଲେଶ୍ୱର ଡିଷ୍ଟ୍ରିକ୍ଟକୁ ଆରମ୍ଭ ହୋଇଯାଇଛି। ଏସ୍ଆଇଆର୍ ପ୍ରୋସେସ୍ ଆମର ଯେଉଁ ଡେମୋକ୍ରାଟିକ୍ ପ୍ରୋସେସ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜିନିଷ ରହୁଛି, ଅର୍ଥାତ୍ ଭୋଟର ତାଲିକା। ତାର ଭୋଟର ତାଲିକାରେ କୌଣସି ବି ଇଲିଜିବଲ୍ ଭୋଟର ନାଁ ତା ଭିତରେ ରହିବେ, ଅର୍ ଯେଉଁ ବି ଇଲିଜିବଲ୍ ଭୋଟର ରହିବେ ତାଙ୍କର ନାଁ ତାକୁ ବାହାର କରିବା ପାଇଁ ଏଇଟା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଛି। ଆପଣଙ୍କୁ ମିଳିଲା ପରେ ଆପଣ ତାକୁ ଫିଲ୍ଅପ୍ କରିକି ପୁନଃ ବିଏଲ୍ଙ୍କୁ ଦେବେ। ବିଏଲ୍ଙ୍କୁ ଦେଲା ପରେ ତାକୁ ଆମେ ଅନ୍ଲାଇନ୍ରେ ଡିଜିଟାଇଜେସନ୍ ହେବ।
2: ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ସୁନାମି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଯାଇଛି। ଚାନ୍ଦିପୁର, ବାହାବଳପୁର, ଦୁବୁଲାଗାଡ଼ି ଓ ଭୀମପୁରର ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଅଭ୍ୟାସ କରାଯାଇଥିଲା। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ମଡେଲ ଭିଲେଜ୍ ମିଶନ ଓ ମହାପୁରୁଷ ଆଦର୍ଶ ଗ୍ରାମ ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଭାସୀ ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଏଥିରେ ଯୋଗ ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଯୋଜନା କମିଟିର ପ୍ରାରମ୍ଭିକ ବୈଠକ ଅଧ୍ୟକ୍ଷ ତଥା ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଏଥିରେ ଯୋଗ ଦେଇଥିଲେ। ମିଶନ ଶକ୍ତି ବଜାର ପ୍ରାଙ୍ଗଣରେ ଓର୍ମାସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁ ଆମ୍ବପସରା 2026 କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ 10 ଜଣ ପ୍ରକୃତି ବନ୍ଧୁ ଓ 5 ଜଣ ପ୍ରକୃତି ମିତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗୋଦାବରିଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟର ଶିଳାନ୍ୟାସ ହୋଇଛି। ଖୋର୍ଦ୍ଧାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 204 ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ବାଲେଶ୍ୱରର ଗେଙ୍ଗୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଓ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କର 2 ବର୍ଷ ପୂର୍ତ୍ତି ଅବସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ ହୋଇଛି। ବାଲେଶ୍ୱରରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହିତାଧିକାରୀମାନଙ୍କୁ ଖାଉଟି କାର୍ଡ ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ମୋବାଇଲ ଫୋନ୍ ବଣ୍ଟନ କରିଥିଲେ। ଚାନ୍ଦିପୁର ସମନ୍ୱିତ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ର ଏବଂ ଧାମରାସ୍ଥିତ ଡକ୍ଟର APJ ଅବଦୁଲ କଲାମ କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଅତ୍ୟାଧୁନିକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। DRDOର ବୈଜ୍ଞାନିକ ଓ ଇଞ୍ଜିନିୟରମାନେ ପରୀକ୍ଷଣର ତଦାରଖ କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଫଳତା ପାଇଁ ବୈଜ୍ଞାନିକ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସରକାରଙ୍କର 2 ବର୍ଷର ସଫଳତା ଓ ଜନକଲ୍ୟାଣକାରୀ ଯୋଜନାର ରୂପାୟନ ସମ୍ପର୍କରେ ସୂଚନା ଦେଇଥିଲେ। ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଗୋବିନ୍ଦ ଚନ୍ଦ୍ର ଦାସ, ପଦ୍ମଲୋଚନ ପଣ୍ଡା, ମାନସ କୁମାର ଦତ୍ତ, ସୁଭାଷିନୀ ଜେନା, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏଥିରେ ଉପସ୍ଥିତ ଥିଲେ। ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ସରକାରଙ୍କର ବିଭିନ୍ନ ପଦକ୍ଷେପ ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଆପଣମାନେ ଜିଲ୍ଲା ହାଲଚାଲରେ ଶୁଣିପାରିବେ ବରଗଡ଼ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ଆଜିକାଲି ଗଛର ଅଭାବ ଦେଖା ଦେଉଛି, ଯାହାଦ୍ୱାରା ମାଟି ପାଣି ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି। ଆମ ଜୀବନଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ ଯେହେତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ।

0: ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡ଼ିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା। ଶ୍ରୋତା ବନ୍ଧୁ, ପ୍ରକୃତିର ଅବଦାନକୁ ଉପଭୋଗ କରିବାକୁ ହେଲେ ଆମକୁ ପ୍ରଚୁର ପରିମାଣରେ ବୃକ୍ଷରୋପଣ କରିବାକୁ ପଡ଼ିବ। ହେଲେ ବୃକ୍ଷରୋପଣ ପାଇଁ ତ ଆମକୁ ପୂର୍ବରୁ ପ୍ରସ୍ତୁତି କରିବାକୁ ପଡ଼ିବ। ଚାରା ଗଛ କୋଉଠୁ ଆଣିବା, କେଉଁ ସ୍ଥାନରେ ରୋପଣ କରିବା, ତାର କିପରି ଯତ୍ନ ନେବା, ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା। ଆଲୋଚନାର ବିଷୟ ହେଉଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ଅଛନ୍ତି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ବନ ବିଦ୍ୟାଳୟ ଭୁବନେଶ୍ୱରର ସହକାରୀ ପ୍ରାଧ୍ୟାପକ ଡକ୍ଟର ରଞ୍ଜନ କୁମାର କର। ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାର ବାଳା ପଟ୍ଟନାୟକ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ମ୍ୟାଡମ୍।
0: ସାର୍, ଆଜି ଆମର ଯୋଉ ଆଲୋଚନାର ବିଷୟ ରହିଛି ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି। ବୃକ୍ଷରୋପଣ ତ କରାଯିବ, ତା ପାଇଁ ପୁଣି ପ୍ରସ୍ତୁତିର ଆବଶ୍ୟକତା କଣ ରହିଛି?
1: ବୃକ୍ଷ ଏବଂ ମଣିଷର ସମ୍ପର୍କ ଏ ସଭ୍ୟତା ସୃଷ୍ଟିରୁ ହିଁ ଦେଖାଯାଏ। ନିଜେ ବଞ୍ଚିବା ପାଇଁ ମଣିଷ ଅହରହ ତା ଉପରେ ନିର୍ଭର କରେ। ବୃକ୍ଷ ଆମକୁ ତିନିଟି ଦ୍ରବ୍ୟ ଦେଇଥାଏ, ଗୋଟିଏ ଯାହାକୁ ଆମେ କହୁ ପ୍ରୋଭିଜନିଂ, ଅର୍ଥାତ୍ ଯାହାକୁ ବିକ୍ରି କରି ଆମେ ଅର୍ଥ ଉପାର୍ଜନ କରୁ, ଏବଂ ରେଗୁଲେଟରୀ, ଯୋଉଟା ପରିସଂସ୍ଥାକୁ ବଞ୍ଚେଇବା ପାଇଁ ବୃକ୍ଷର ସକାରାତ୍ମକ ଭୂମିକା ରହିଛି, ଯେଭଳି ଭାବରେ ଜଳଚକ୍ର, ଅମ୍ଳଜାନ ଏବଂ ତା ସହିତ ତାପମାତ୍ରାର ଯୋଉ ଶୋଧନ, ଏବଂ ତା ଛଡା ବୃକ୍ଷ ମଧ୍ୟ ଆମକୁ ଅନେକ ସାଂସ୍କୃତିକ ଏବଂ ପ୍ରେରଣାତ୍ମକ ସହଯୋଗ ଦେଇଥାଏ। ସେଇଥିରେ ଆମର ରହିଛି ପର୍ଯ୍ୟଟନ, ତାକୁ ନେଇ ଅନେକ କାରିଗର କୁଶଳୀ ବ୍ୟକ୍ତି ଏବଂ ଅନେକ ଲେଖକ ଆଉ ବିଭିନ୍ନ ସବୁ ଚଳଚ୍ଚିତ୍ର ତାକୁ ନେଇକି ସୃଷ୍ଟି ହେଇଥାଏ। ସେଇ ଆମର ଆକର୍ଷଣର କେନ୍ଦ୍ରବିନ୍ଦୁ। ସେଇ ସବୁକୁ ଯଦି ଲକ୍ଷ୍ୟ କରାଯାଏ, ମଣିଷର ପୃଥିବୀରେ ବଞ୍ଚିବା ପାଇଁ ବୃକ୍ଷର ଆବଶ୍ୟକତା ରହିଛି। କିନ୍ତୁ ଏବେ ଯେଭଳି ଭାବରେ ଆମର ବିଶ୍ୱ ତାପନ ଏବଂ ଜଳବାୟୁ ପରିବର୍ତ୍ତନର ସମସ୍ୟା ଏବଂ ଚାଷୀମାନଙ୍କର ରୋଜଗାରର ସମସ୍ୟା ଯୋଉ ଦେଖାଯାଉଛି କ୍ଷେତ୍ରୀୟ ଫସଲରେ, ବୃକ୍ଷକୁ ଆମର କୃଷି ମଧ୍ୟକୁ ଆଣି ତା ଦେହରୁ ଭରପୁର ରୋଜଗାର କରିବା ସହିତ ପୃଥିବୀର ନିରାପତ୍ତା ପାଇଁ ବୃକ୍ଷକୁ ଗୋଟେ ସଂଗଠିତ ଭାବରେ ଲଗେଇବାର ପ୍ରୟୋଜନ ଅଛି।
0: ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ବୃକ୍ଷରୋପଣ ପାଇଁ କି ପ୍ରକାର ପ୍ରସ୍ତୁତି କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମକୁ ଆଗ ଚାଷୀର ଆବଶ୍ୟକତା ଅଥବା କୌଣସି ଅନୁଷ୍ଠାନର ଆବଶ୍ୟକତାକୁ ଭିତ୍ତି କରି କରାଯାଏ। ବୃକ୍ଷରୋପଣ ଓଡ଼ିଶା ସରକାର ବା ଭାରତ ସରକାରଙ୍କର ବନ ବିଭାଗ ଠୁ ଆରମ୍ଭ କରି ଜଳ ବିଭାଜିକା ଏବଂ ଉଦ୍ୟାନ ବିଭାଗ ଏପରିକି ବିଏମ୍ସି, ସିଡିଏ ସମସ୍ତେ ମଧ୍ୟ ସହରାଞ୍ଚଳରେ ବିଭିନ୍ନ ସରକାରୀ ବିଭାଗ ବୃକ୍ଷରୋପଣ କରିବା ସହିତ ସ୍କୁଲ, କଲେଜ, ରେଲୱେ, ନ୍ୟାସନାଲ ହାଇୱେ ଏପରିକି ବ୍ୟକ୍ତି ବିଶେଷ ଚାଷୀମାନେ ସମସ୍ତେ ବୃକ୍ଷରୋପଣ କରୁଛନ୍ତି। ସମସ୍ତଙ୍କର ଆଭିମୁଖ୍ୟ କିନ୍ତୁ ଅଲଗା ଅଲଗା। ଜଣେ ଚାଷୀ ଯେତେବେଳେ ବୃକ୍ଷରୋପଣ କରେ, ସେ ନିଜର ରୋଜଗାରକୁ ଗୁରୁତ୍ୱ ଦିଏ, ଅର୍ଥାତ୍ ତା ପାଖରେ ଯୋଉ ଜମି ଅଛି ସେ ଜମିରେ ସ୍ୱତନ୍ତ୍ର ସେ ବୃକ୍ଷରୋପଣ କରିବ ନା କୃଷି ସହିତ ତାକୁ ସମନ୍ୱିତ ଭାବରେ ଲଗେଇବ, ଏବଂ ତାଙ୍କର ଯୋଉ ପତିତ ଜମି ଅଛି ସେଥିରେ ଯଦି ସିଏ କେବଳ ବୃକ୍ଷରୋପଣ କରନ୍ତି, ତାହେଲେ ସେ ଜମିର ଗୁଣମାନଙ୍କୁ ନେଇ ଏବଂ ତାଙ୍କ ପାଖରେ ସୁବିଧା ସୁଯୋଗ ଏବଂ ବଜାରକୁ ନେଇ ତାଙ୍କୁ ବୃକ୍ଷରୋପଣ କରିବାକୁ ପଡ଼େ। ସେଇ ଦୃଷ୍ଟିରୁ ତାଙ୍କୁ ଉପଯୁକ୍ତ ସ୍ଥାନ ଏବଂ ତାଙ୍କର ସୁବିଧା ସୁଯୋଗ ଏବଂ ବଜାର ସବୁକୁ ନେଇକି ସିଏ ନିଷ୍ପତ୍ତି ନିଅନ୍ତି କୋଉ ବୃକ୍ଷ ରୋପଣ କରିବେ।
0: ଏଇଠି ଯୋଉ ଆପଣ କହିଲେ ସ୍ଥାନ, ତାହେଲେ କୁହନ୍ତୁ ପ୍ରସ୍ତୁତି ପରେ କେଉଁ କେଉଁ ସ୍ଥାନରେ ସବୁ ବୃକ୍ଷରୋପଣ କରାଯାଇଥାଏ?
1: ବୃକ୍ଷରୋପଣ ପାଇଁ ଆମେ ଯଦି ଗୋଷ୍ଠୀଗତ ଭାବରେ ଚିନ୍ତା କରିବା, ତାହେଲେ ଆମର ବନ ସୁରକ୍ଷା ସମିତି, ସ୍କୁଲ, କଲେଜ ଏବଂ ବିଭିନ୍ନ ଯୋଉ ସଂଗଠନ ଏପରିକି ବେସରକାରୀ ସଂଗଠନ ମଧ୍ୟ, ସେମାନେ ଗୋଟେ ସମାଜର ଆଭିମୁଖ୍ୟକୁ ନେଇ ପରିବେଶର ସୁରକ୍ଷାକୁ ବା ପରିସଂସ୍ଥା ଅର୍ଥାତ୍ ବିଭିନ୍ନ ବନ୍ୟଜୀବ, ପଶୁ ପକ୍ଷୀ ସେମାନଙ୍କର ସୁରକ୍ଷା ବଳୟ ସୃଷ୍ଟି କରିବା ପାଇଁ ଆଭିମୁଖ୍ୟ ରଖନ୍ତି। ଏବଂ ଯେତେବେଳେ ଆମେ ବ୍ୟକ୍ତିବିଶେଷ କଥା ଚିନ୍ତା କରୁ, ସେତେବେଳେ ସିଏ ତାଙ୍କର ମାନେ ନିଜର ସୁବିଧା ସୁଯୋଗ ଏବଂ ଲାଭାଂଶ କଥା ଚିନ୍ତା କରନ୍ତି। ଗୋଟେ ଛୋଟ ଉଦାହରଣ ଯଦି ମୁଁ ଏଠି ଆଣେ, ଶାଗୁଆନ ଗଛ ଯୋଉଟାକି ଭାରତ ବର୍ଷରେ ଦିନେ ଜନ୍ମ ଲାଭ କରିଥିଲା, ଆଜି ପୃଥିବୀର 80 ଦେଶ ଶାଗୁଆନ ଗଛକୁ ଚାଷ କରୁଛନ୍ତି। କାହିଁକି? ଶାଗୁଆନ ହେଉଛି ସମସ୍ତ କାଠମାନଙ୍କର ସିଏ ହେଉଛି ରାଜା। କିନ୍ତୁ ପରିତାପର ବିଷୟ, ଯୋଉ ଦେଶ ଦିନେ ଶାଗୁଆନରେ ସବୁଠାରୁ ବେଶି ରପ୍ତାନୀ କରୁଥିଲା, ଆଜି ଆମଦାନୀରେ ସମଗ୍ର ପୃଥିବୀରେ 87% ଅଂଶ କେବଳ ଭାରତ ଦଖଲ କରେ। କିନ୍ତୁ ଏଇଟା ହେଉଛି ଗୋଟେ ପରିତାପର ବିଷୟ। ଆମ ପାଖରେ ଯଥେଷ୍ଟ ଜାଗା ଅଛି, ଶାଗୁଆନ ଭଳି ଅନ୍ୟାନ୍ୟ ଗଛ ମଧ୍ୟ ଏଇଭଳି ଭାବରେ ଲୋକପ୍ରିୟତା ଆମର ଅବହେଳା ପାଇଁ ହରେଇ ଯାଇଛନ୍ତି। କିନ୍ତୁ ଆମ ଚାଷୀ ଭାଇମାନେ ଯଦି ପରିତ୍ୟକ୍ତ ଜମିକୁ ନେଇ ଉଚିତ ଲାଭଦାୟକ ବୃକ୍ଷରୋପଣ କରିବେ, ତା ଦେହରୁ ନିଶ୍ଚିତ ଭଲ ଲାଭାଂଶ ପାଇ ପୃଥିବୀର ବଜାରରେ ମଧ୍ୟ ନିଜେ ନିଜର ଗୁରୁତ୍ୱ ଆରୋପ କରିପାରିବେ।
0: ଏଇ ଯୋଉ ବୃକ୍ଷରୋପଣ ପାଇଁ ଯୋଉ ଚାରା ଗଛ ପ୍ରସ୍ତୁତ ହେଇଥାଏ, ସେଟା କୋଉଠୁ ଆସେ ଆଉ ତାକୁ କିଏ ପ୍ରସ୍ତୁତ କରିଥାଏ?
1: ବୃକ୍ଷରୋପଣ ପାଇଁ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷ ଉତ୍ସରୁ ଚାରା ପ୍ରସ୍ତୁତ କରାଯାଇଥାଏ। ପ୍ରଥମ ହେଲା ବନ ବିଭାଗ, ସେମାନେ ମଧ୍ୟ ଚାରା ଉତ୍ପାଦନ କରି ଚାଷୀମାନଙ୍କୁ ବିନା ମୂଲ୍ୟରେ ବା ରିହାତି ମୂଲ୍ୟରେ ପ୍ରଦାନ କରିଥାନ୍ତି। ତା ସହିତ ଜଳ ବିଭାଜିକା, କୃଷି ବିଭାଗ ମଧ୍ୟ ଆତ୍ମା, ବିଭିନ୍ନ ବ୍ୟବସ୍ଥା ସରକାରଙ୍କର ଅଛି। ଏପରିକି ଆମର ସହରାଞ୍ଚଳରେ ମଧ୍ୟ ଚାଷୀମାନଙ୍କୁ ଉପଯୁକ୍ତ ବୃକ୍ଷ କି ଲାଭଦାୟକ ବୃକ୍ଷ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ଛଡ଼ା ଅନେକ ବେସରକାରୀ ସଂସ୍ଥା ଯେଉଁମାନେ କି ନିଜର ଉଦ୍ୟୋଗ ସୃଷ୍ଟି କରିଛନ୍ତି, ନର୍ସରୀ କରି ସେମାନେ ଉନ୍ନତ ମାନର ଚାରା ଚାଷୀମାନଙ୍କୁ ଯୋଗାଇ ଦିଅନ୍ତି।
0: ସାର୍, ଏ ଯୋଉ ଚାରା ଗଛ କିପରି ପ୍ରସ୍ତୁତ କରାଯାଇଥାଏ?
1: କାଗଜ ପାଇଁ ଯୋଉ ଗଛ ହୁଏ ତାର ଚାରା ହଉ, ଅଥବା ବିଭିନ୍ନ ଔଷଧୀୟ ବୃକ୍ଷ ତାର ଚାରା ହଉ, ବିଭିନ୍ନ ପ୍ରକାର ଫଳ ବୃକ୍ଷ ହଉ, ଅନେକ ଚାରା ଯୋଉ ଗୁଡା କି ତାଙ୍କର ଲିଙ୍ଗୀୟ ପ୍ରଜନନ ମାଧ୍ୟମରେ ବା ତାଙ୍କର ମଞ୍ଜିରୁ ତାକୁ ପ୍ରସ୍ତୁତ କରାଯାଏ। ଆଉ କେତେ ଗୁଡା ଗଛ ଅଛି ଯୋଉମାନଙ୍କୁ ଅଲିଙ୍ଗୀୟ, ଆଉ କେତେଟା ଗଛରେ ଉଭୟ ଲିଙ୍ଗୀୟ ଏବଂ ଅଲିଙ୍ଗୀୟରେ ପ୍ରସ୍ତୁତ କରାଯାଏ। ତେଣୁ ସେଥିପାଇଁ ଯଥେଷ୍ଟ କୁଶଳୀ ବ୍ୟକ୍ତି ଯେଉଁମାନେ କି ଚାରା ପ୍ରସ୍ତୁତ କରନ୍ତି ଏବଂ ଚାରାର ଗୁଣମାନ, ତାର ଯୋଉ ଉତ୍ସ, ଯୋଉ ସୂତ୍ରରୁ ମଞ୍ଜି ବା ଯୋଉ ଅଲିଙ୍ଗୀୟ ପ୍ରଜନନର ଦ୍ରବ୍ୟ ଯୋଉ ସୂତ୍ରରୁ ଆସିଛି, ସେ ବିଷୟରେ ମଧ୍ୟ ସଠିକ ବିବରଣୀ ଆମକୁ ଜାଣିବା ଦରକାର।
0: ଆମେ ଯେତେବେଳେ ବୃକ୍ଷ ରୋପଣ କରୁ, ଗୋଟେରୁ ଗୋଟେ ଗଛ ମଧ୍ୟରେ ଦୂରତା କେତେ ରହିବାର ନିୟମ ଅଛି? ଯୋଉ ଆମେ ଚାରାଟା ଲଗାଉଛୁ ସେଇ ବୃକ୍ଷଟା କେତେ ଉଚ୍ଚତା ବିଶିଷ୍ଟ ହେବା ଦରକାର?
1: ଗଛର ଯୋଉ ଆଭିମୁଖ୍ୟକୁ ନେଇକି ଗଛ ଗଛ ଭିତରେ ଦୂରତା ନିର୍ଦ୍ଧାରଣ କରାଯାଏ। ଯଦି ଗୋଟେ ଗଛ ଆସବାବପତ୍ର ପାଇଁ ତାକୁ ଲଗାଯାଇଥାଏ, ଧରାଯାଉ ଶାଗୁଆନ ହେଲା ବା ଶାଳ ହେଲା, ଟିସୁ ହେଲା, ଗମ୍ଭାରୀ ହେଲା ବା ମେହଗନି ହେଲା, ଏମାନଙ୍କର ଅବଧି ଯଥେଷ୍ଟ ଅଧିକା, 15-20 ବର୍ଷ, ଏପରିକି ଶାଗୁଆନ ଗଛ 20 ବର୍ଷରୁ ମଧ୍ୟ ଅଧିକ। ଯେଉଁମାନଙ୍କର ଅବଧି ଅଧିକ ସେମାନଙ୍କୁ ଦୂରତା ଅଧିକା ନିଆଯାଏ। ଯେଉଁମାନଙ୍କର ଅବଧି କମ୍, ଯୋଉଟା କାଗଜ ଫଳ ପାଇଁ ବା ଯୋଉମାନଙ୍କୁ ଆମେ ଜାଳେଣୀ କାଠ ପାଇଁ ବ୍ୟବହାର କରୁ, ଯଥା ୟୁକାଲିପଟାସ ହେଲା, ସୁବାବୁଲ ହେଲା ବା ଝାଉଁ ଗଛ ହେଲା, ଏମାନଙ୍କୁ ଆମେ ସ୍ୱଳ୍ପ ବ୍ୟବଧାନରେ 1-2 ମିଟର ବ୍ୟବଧାନରେ ତାକୁ ଆମେ ରଖିଥାଉ। ଏବଂ ଚାଷୀମାନଙ୍କ କ୍ଷେତ୍ରରେ ସେମାନେ ଯଦି ଗୋଟେ ବ୍ୟାପକ ବୃକ୍ଷରୋପଣ ନ କରି କୃଷି କ୍ଷେତ୍ର ମଧ୍ୟରେ ଏଗ୍ରୋଫରେଷ୍ଟ୍ରି, କୃଷି ବନୀକରଣ ମାଧ୍ୟମରେ ଯେତେବେଳେ କରନ୍ତି, ସେତେବେଳେ ନିଶ୍ଚିତ ଭାବରେ ଦୂରତା ସାଧାରଣ ଦୂରତା ଠାରୁ ବଢ଼ିଯାଏ। କାହିଁକି ଯଦି ସେଇ ଦୂରତା, ଯୋଉ ଦୂରତାରେ ସେମାନେ ବ୍ୟାପକ ବନୀକରଣ ବ୍ଲକ ପ୍ଲାଣ୍ଟେସନ କରୁଛନ୍ତି ଏବଂ ସେଇ ଦୂରତା ଯଦି ଏଇ କୃଷି କ୍ଷେତ୍ରରେ ବ୍ୟବଧାନ ରଖିବେ, ତାହେଲେ ଆମର କ୍ଷେତ୍ରୀୟ ଫସଲ ପ୍ରଭାବିତ ହେବ ଛାଇ ଦ୍ୱାରା। ତେଣୁ ସାଧାରଣତଃ 6 ମିଟର ଲାଇନ ଭିତରେ ବା 2 ଧାଡ଼ି ମଧ୍ୟରେ ଦୂରତା ରଖାଯାଏ ଏବଂ ପ୍ରତି ଧାଡ଼ି ମଧ୍ୟରେ 2 ମିଟର ଦୂରତା ଏଗ୍ରୋଫରେଷ୍ଟ୍ରି କ୍ଷେତ୍ରରେ ରଖାଯାଇଥାଏ।
0: ସାର୍, ଖାଲି ତ ବୃକ୍ଷ ରୋପଣ କରିଦେଲେ ବା ଚାରା ଗଛ ଲଗେଇଦେଲେ ହବନି, ତାର ରକ୍ଷଣାବେକ୍ଷଣ ପାଇଁ ସବୁ ତ ବ୍ୟବସ୍ଥା କରିବା ପାଇଁ ପଡିବ, ସେଥିପାଇଁ କି ପ୍ରକାର ବ୍ୟବସ୍ଥା କରାଯାଇଥାଏ?
1: ଗୋଟେ ଗଛ ଆମେ ଲଗେଇବା ପରେ ପରେ ଉଚିତ ପରିମାଣରେ ସାର, କୀଟନାଶକ ଔଷଧ ପ୍ରୟୋଗ କରିବା ଏବଂ ବର୍ଷା ଦିନରେ ଯେହେତୁ ଗଛ ଆମେ ଲଗାଉଛୁ ସେଥିପାଇଁ ଆଉ ଅଧିକ ପାଣି ଦେବାର ପ୍ରୟୋଜନ ପଡେ ନାହିଁ। ତଥାପି ଦୂର ଦୂରାନ୍ତରେ ଯେତେବେଳେ ଅତ୍ୟଧିକ ଖରା ହୁଏ ସେତେବେଳେ ମଧ୍ୟ ଆମକୁ ଭାରରେ କାନ୍ଧେଇ ବା କୌଣସି ଉପାୟରେ ଜଳସେଚନ କରି ସେଠି ଲାଇଫ୍ ସେଭିଂ ବା ଜୀବନ ରକ୍ଷାକାରୀ ତାଙ୍କୁ ପାଣି ଦେବାକୁ ପଡେ। ତା ଛଡ଼ା ତାଙ୍କୁ ମଧ୍ୟ ଅତ୍ୟଧିକ ପବନରୁ ସୁରକ୍ଷା ଦେବା ପାଇଁ କୌଣସି ବାଡ଼ିର ସହଯୋଗ ଦିଆଯାଇଥାଏ, ବାଡ଼ିକୁ ସାଥିରେ ବାନ୍ଧି ଦିଆଯାଇଥାଏ। ଏବଂ ତୃତୀୟ ଜିନିଷ ହେଲା, ଯେତେବେଳେ ପ୍ରତ୍ୟେକଟି ଗଛ ମଧ୍ୟରେ କୌଣସି ଗଛ ମରିଯାଏ, ସେ ଗଛକୁ ଆମେ ଉଚିତ ସମୟରେ ମଧ୍ୟ ସେଇ ଖାଲି ସ୍ଥାନକୁ ଗଛ ଦ୍ୱାରା ପୂରଣ କରିବା ଦରକାର ପଡେ। ସାଧାରଣତଃ ଆମେ ଏଭଳି ଭାବରେ ଗଛ ଲଗେଇବା ଯୋଉ ଗଛକୁ ଗାଈ ଗୋରୁ ଖାଇ ନାହିଁ। ଯଦି ଆମର ଗାଈ ଗୋରୁ ଉପରକୁ ପତ୍ର ଡାଳ ଦବାର ବ୍ୟବସ୍ଥା ରଖିବା ବା ଏଭଳି ଗଛ ଯୋଉଟା କି ଗାଈ ଗୋରୁ ଖାଇବେ ତା ପାଇଁ ଆମକୁ ନିଶ୍ଚିତ ଭାବରେ ବାଡ଼ ଦବାକୁ ପଡିବ। ବାଡ଼ ଦବା ପାଇଁ ଆମେ ସବୁଜ ବାଡ଼ ଦବା ଯୋଉଟା କି ସବୁଜିମା ସୃଷ୍ଟି କରିବା, କଣ୍ଟା ବଂଶ ହଉ ବା ଆମର ଚିଲର ଗଛ ହଉ ବା ନାଗଫେଣୀ ହଉ ବା କିଆ ଗଛ ହଉ, ଚାରିପଟେ ଆମେ ବିନା ମୂଲ୍ୟରେ ବାଡ଼ ସୃଷ୍ଟି କରିପାରିବା। ଆଉ ଯେତେବେଳେ ଗଛ ଉପରକୁ ଉପରକୁ ବଢିବା ଆରମ୍ଭ ହବ ସେତେବେଳେ ତାର ଡାଳ ଆମେ କାଟି କାଟି ଯିବା, ଯେଭଳି ଭାବରେ ଗଛ

0: ସିଧା ହେଇ ବଳି।
1: ବୃକ୍ଷରୋପଣ କରିବା ପାଇଁ ଚାରା ଗଛ ସାଧାରଣତଃ କେଉଁଠାରେ ଉପଲବ୍ଧ ହେଇଥାଏ? ଯେଉଁମାନେ ଚାହୁଁଛନ୍ତି ବେସରକାରୀ ସଂସ୍ଥା, ସେମାନେ ଚାହିଁବେ, ସାଧାରଣ ଲୋକ ଚାହିଁବେ ଆଣିକି ତାଙ୍କ ବାଡି ବଗିଚାରେ ଲଗେଇବେ, ସେଟା କୋଉଠୁ ପାଇବେ ସେମାନେ?
0: ବୃକ୍ଷରୋପଣ କରିବା ପାଇଁ ପ୍ରଥମେ ସହଯୋଗ କରନ୍ତି ଆମର ଓଡ଼ିଶା ସରକାରଙ୍କର ବନ ବିଭାଗ।
1: ଆଜ୍ଞା,
0: ତାଙ୍କର OFSDP ଓଡ଼ିଶା ଫରେଷ୍ଟ ସେକ୍ଟର ଡେଭଲପମେଣ୍ଟ ପ୍ରୋଜେକ୍ଟ, OFSDP ମାଧ୍ୟମରେ ସେମାନେ ସହଯୋଗ କରନ୍ତି। ଏବଂ ତା ଛଡା ତାଙ୍କର ଅନ୍ୟ ସ୍କିମ ମଧ୍ୟ ଅଛି, ଯୋଉ ସ୍କିମ ମାଧ୍ୟମରେ ସେମାନେ ରିହାତି ମୂଲ୍ୟରେ ଅଥବା ବିନା ମୂଲ୍ୟରେ ଚାରା ଚାଷୀ ଭାଇମାନଙ୍କୁ ପ୍ରଦାନ କରନ୍ତି। ଏବଂ ତା ସହିତ ତାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ପାଇଁ ମଧ୍ୟ ଧନରାଶିର ବ୍ୟବସ୍ଥା ରହେ। ତା ଛଡା ଫଳ ଗଛ ପାଇଁ ଆମର ଉଦ୍ୟାନ ମିଶନ ଅଛି, ଜଳ ବିଭାଜିକା ମଧ୍ୟ ଚାରା ପ୍ରଦାନ କରନ୍ତି। ଯେମିତି ଆମର ଓଡ଼ିଶା କୃଷି ଏକ ବୈଷୟିକ ବିଶ୍ୱବିଦ୍ୟାଳୟ ଉନ୍ନତମାନର ଚାରା ମଧ୍ୟ ଦିଆଯାଏ, ଫରେଷ୍ଟ କଲେଜରେ ହଉ ବା ହର୍ଟିକଲଚର ବିଭାଗରେ ହଉ, ସେଥିରେ ମଧ୍ୟ ଚାରା ଉପଲବ୍ଧ ହୁଏ। ଆଉ ଗୁଡ଼ାଏ ପ୍ରାଇଭେଟ ନର୍ସରୀ ଅଛି, ଯେଉଁମାନେ ରେଜିଷ୍ଟାର୍ଡ, ତାଙ୍କଠୁ ଆମେ ସଠିକ ଭାବରେ ଉନ୍ନତମାନର ଚାରା ନିଜେ ଦେଖି ଯେତେବେଳେ କନଫିଡେନ୍ସ ପାଉଛୁ ସେତେବେଳେ ଆମେ ତାଙ୍କଠୁ ଚାରା ମଧ୍ୟ ନେଇପାରିବୁ।
1: ସାର୍, ଏଇ ଯୋଉ କହିଲେ ଉନ୍ନତମାନର ଚାରା, ସେ ଉନ୍ନତମାନର ଚାରା ଆମେ କେମିତି ଜାଣିବା ବା ସେ ଉନ୍ନତମାନର ଚାରା କେମିତି ହେଇଥାଏ?
0: ଉନ୍ନତମାନର ଚାରା ଆମେ ଜାଣିବା ପାଇଁ ସିଏ ରୋଗ ପୋକ ମୁକ୍ତ ହେଇଥିବ ଏବଂ ତାର ଉଚ୍ଚତା ସଠିକ ଥିବ ଏବଂ ଉଚ୍ଚତା ଅନୁସାରେ ତାର କାଣ୍ଡର ସଠିକ ଅଭିବୃଦ୍ଧି ହେଇଥିବ ଏବଂ ତାକୁ ଲକ୍ଷ୍ୟ କଲେ ଜଣାପଡ଼ିବ ଇଏ ଗୋଟେ ଉନ୍ନତ କିସମ ବା ଉନ୍ନତ ଗୁଣମାନର ଚାରା। ଯେତିକି ଅବଧି ମଧ୍ୟରେ ସେ ବଢ଼ିଛି ସେଇ ହିସାବରେ ହୃଷ୍ଟପୃଷ୍ଟ ହେଇକି ଆଗକୁ ଆସିଛି ଏବଂ ଜାଣିପାରିବା ଯେ ଏଇ ଗଛ ଲଗେଇଲେ ଆଗକୁ ଆମେ ନିଶ୍ଚିତ ତା ଦେହରୁ ସଠିକ ଅମଳ ପାଇପାରିବା। ଏହା ଛଡ଼ା ମଧ୍ୟ ଉନ୍ନତମାନର ଚାରା ଜାଣିବା ପାଇଁ ଯୋଉ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ କରାଗଲାଣି, ସାର୍ଟିଫିକେସନ କରାଯାଉଛି, ତେଣୁ ସେ ସ୍ତରକୁ ଓଡ଼ିଶା ଯଦିଓ ଯାଇପାରି ନାହିଁ, ଆଗକୁ ସମସ୍ତ ନର୍ସରୀଙ୍କୁ ମଧ୍ୟ ସାର୍ଟିଫିକେସନ କରାଯିବ, ଯାହାଦ୍ୱାରା କି ଚାଷୀମାନଙ୍କୁ ଜାଣିବାର ଅସୁବିଧା ହେବ ନାହିଁ।
1: ସାର୍, ଏଇ ଯୋଉ ବୃକ୍ଷରୋପଣରେ ନର୍ସରୀ ମାନଙ୍କର ଭୂମିକା କି ପ୍ରକାର ରହିଛି ବା କଣ ରହିଛି?
0: ବର୍ତ୍ତମାନ ଯେହେତୁ ଗ୍ଲୋବାଲାଇଜେସନ ଜଗତୀକରଣର ଯୁଗ, ତେଣୁ ଆମେ ସେମାନଙ୍କର ଭୂମିକାକୁ ନିଶ୍ଚିତ ଭାବରେ ପ୍ରାଧାନ୍ୟ ଦବା। ସେମାନେ ମଧ୍ୟ ଦୂର ଦୂରାନ୍ତରୁ ଅନ୍ୟ ରାଜ୍ୟରୁ ଭଲ ଭଲ ଚାରା ଆଣି ଆମର ଚାଷୀ ଭାଇମାନଙ୍କୁ ଯୋଗାଉଛନ୍ତି, ଏପରିକି ସରକାରୀ ଅନୁଷ୍ଠାନକୁ ମଧ୍ୟ ଯୋଗାଉଛନ୍ତି। କିନ୍ତୁ ସେଇଥିରେ ଗୋଟିଏ ଜିନିଷ ଆମେ ଜାଣିବାର ଅଛି, ସେମାନେ ଯେଉଁ ଚାରା ଦଉଛନ୍ତି ତା ଭିତରେ ବୈଧତା କେତେ ଅଛି ତାକୁ ଆମେ ପରୀକ୍ଷା ନିରୀକ୍ଷା ବା ଯେତେବେଳେ ଆମେ ତାଙ୍କର ଚାରାକୁ ନେଇ ମନୋବଳ ଯେତେବେଳେ ସୁଦୃଢ଼ ହେଉଛି ଆମେ ସେଇ ହିସାବରେ ଚାରା ନବା। ଏପରିକି NGO ମାନେ ମଧ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ ବା ବିଭିନ୍ନ ଇକୋ କ୍ଲବ ବା ବନ ସୁରକ୍ଷା ସମିତି ଆଉ ସମସ୍ତଙ୍କ ଯୋଗସୂତ୍ରରେ ମଧ୍ୟ ଚାରା ଉତ୍ପାଦନ କରାଯାଉଛି।
1: ତାହେଲେ ବୃକ୍ଷରୋପଣରେ ଜଣେ ସାଧାରଣ ଜନତା, ବେସରକାରୀ ସଂସ୍ଥା ବା NGO ଆଉ ସ୍ୱୟଂ ସହାୟକ ଗୋଷ୍ଠୀ କ୍ଲବ ମାନଙ୍କର କି ପ୍ରକାର ଦାୟିତ୍ୱ ରହିଛି?
0: ବୃକ୍ଷରୋପଣ ଏଇଟା ଗୋଟେ ସଂଗଠିତ ବ୍ୟବସ୍ଥା, ଏଥିରେ ବ୍ୟକ୍ତି ବିଶେଷ ଠାରୁ ସାରା ବିଶ୍ୱ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତ୍ୟେକ ଅନୁଷ୍ଠାନର ମଧ୍ୟ ଭାଗିଦାରୀ ଅଛି। ତେଣୁ ଏହାର ଅର୍ଥକାରୀ ଅଂଶଟାକୁ କିଏ ପ୍ରାଧାନ୍ୟ ଦିଏ, କିଏ ଏହାର ପରିବେଶର ଭୂମିକା ଉପରେ ପ୍ରାଧାନ୍ୟ ଦିଏ। ତେଣୁ ବ୍ୟକ୍ତି ଜଣେ ଯେତେବେଳେ ଅର୍ଥକାରୀ ଭୂମିକାକୁ ନେଇ ବୃକ୍ଷରୋପଣ କରେ ସେଇଥିରେ ମଧ୍ୟ ତାର ମୃତ୍ତିକାର ଉନ୍ନତି ହୁଏ ଏବଂ ତା ସହିତ ତାର ଅନ୍ୟ ଯୋଉ କ୍ଷେତ୍ରୀୟ ଫସଲର ମଧ୍ୟ ସହଯୋଗ ସେ ଗଛରୁ ପାଇଥାଏ। ଏବଂ ଆମର ଇକୋ କ୍ଲବରେ ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଶିକ୍ଷକଙ୍କ ସହିତ ଏବଂ ସାଧାରଣ ଲୋକଙ୍କ ସହିତ ଅଭିଭାବକମାନଙ୍କ ସହିତ ମିଶିକିରି ସେ ଅଞ୍ଚଳରେ ବୃକ୍ଷରୋପଣ କରନ୍ତି ଏବଂ ପରିବେଶ ସମ୍ବନ୍ଧରେ ସଚେତନତା ସୃଷ୍ଟି କରନ୍ତି। ଏହା ଛଡ଼ା ଆମର ଯୋଉ NGO ବା ବେସରକାରୀ ସଂଗଠନ, ସେମାନେ ସରକାରଙ୍କର ସମସ୍ତ ଯୋଜନାକୁ ସାକାର କରିବା ପାଇଁ ବ୍ୟକ୍ତିମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖନ୍ତି। ଆମର ବନ ସୁରକ୍ଷା ସମିତି ମାନେ ଯୋଉ ବୃକ୍ଷରୋପଣ କରାଯାଉଛି ଜଙ୍ଗଲର ଆଖପାଖରେ, ସେମାନେ ତା ସହିତ ଘନିଷ୍ଠ ସମ୍ପର୍କ ଯୋଉ ଗ୍ରାମବାସୀମାନଙ୍କ ସହିତ ରଖି ତାର ରକ୍ଷଣାବେକ୍ଷଣର ମଧ୍ୟ ଦାୟିତ୍ୱ ନିଅନ୍ତି। ପ୍ରତ୍ୟେକ ବ୍ୟକ୍ତି ଏବଂ ଅନୁଷ୍ଠାନର ୟା ଦେହରେ ଯଥେଷ୍ଟ ଭାଗିଦାରୀ ରହିଛି।
1: ଆଜ୍ଞା, ତାହେଲେ ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାର ତଥା ବନ ବିଭାଗର କର୍ତ୍ତବ୍ୟ କଣ?
0: ଚାରା ପ୍ରସ୍ତୁତିରେ ଓଡ଼ିଶା ସରକାରଙ୍କର ବନ ବିଭାଗ, ସିଏ ବିଭିନ୍ନ ଜାଗାରେ ପ୍ରତି ଡିଭିଜନ ଏପରିକି ପ୍ରତି ରେଞ୍ଜରେ ଆମର ଔଷଧୀୟ ଚାରା, ଜାଳେଣୀ କାଠ ପାଇଁ ଚାରା, ଫଳ ଚାରା ବିଭିନ୍ନ କିସମର ସବୁ ସୃଷ୍ଟି କରାଯାଇଛି ଏବଂ ଚାଷୀମାନଙ୍କୁ ବିନା ମୂଲ୍ୟରେ ଅନେକ ଚାରା ଏବଂ ରିହାତି ମୂଲ୍ୟରେ କିଛି ଚାରା, ତା ସହିତ ରକ୍ଷଣାବେକ୍ଷଣର ବ୍ୟବସ୍ଥା ମଧ୍ୟ।
1: ବନ ମହୋତ୍ସବ ସମୟରେ ତ ସାର୍ ଟଙ୍କାଟିଏ ଦେଇକି ବୃକ୍ଷଟିଏ ବି କିଣିବାର ବ୍ୟବସ୍ଥା ରହିଛି, ବନ ବିଭାଗ ଯୋଗାଇ ଦେଇଥାଏ।
0: ଜ୍ଞାନ କୌଶଳ ମଧ୍ୟ বিনা মূল্যে বিতরণ করা যায়। আউ গোটি সবুঠু বড় কথা হলা আগুরু যে ব্যবস্থা লা যে গছ লগাইলে কাটিবার যে সমস্যা লা বন বিভাগ সেই যে কটকণা কু বহু সহজে তাকে সুধারিবা তা দেহে তাঁর সাকারাৎমক ভূমিকা ট্রি পাসপোর্ট গছ লগাইলা বেড়ে তার পরিচয় সৃষ্টি করে দেখছেন বন বিভাগ
1: স্যার লোক মানুষ বৃক্ষরোপণ প্রতি আকৃষ্ট করা কম সব কার্যক্রম হাত কু নিয়ে যাই থাকে
0: লোক মানুষ বৃক্ষরোপণ আকৃষ্ট করা সরকার অনেক অনেক প্রচেষ্টা করছেন। বর্তমান আমার ক্ষেত্রীয় ফসল জলবায়ু পরিবর্তন পাই অনেক সমস্যা ঘেরে রয়েছে, বন্যা হো মরুড়ি হো বা অন্যান্য সমস্যা রোগ পোকর সেপাই চাষী খরচান্ত হচ্ছে এবং অধিকাংশ সময়ের চাষী ভাই মানে নিজের বৃত্তি ছাড়ি অন্য বৃত্তিকে স্থানান্তরিত হচ্ছেন, চাষর সে নিজের বৃত্তি পরিবর্তন করছেন,
1: ইয়াদ্বারা
0: আমার যে ভূমি গাঁ গহলে পরিত্যক্ত বা পতিত হয়ে পড়ুছে, কিন্তু সেই সব জমিরে বৃক্ষরোপণ করে চাষী মানি কিভাবে ভাবে গোটে উন্নত রোজগারের মাধ্যম চাষর সমস্যা ঘরে রুবা তা গোটে বিকল্প ব্যবস্থা এবং বীমা সেপাই সরকার তরফ চাষী মানুষ সচেতনতা দিয়া যাচ্ছে এবং তাপাই রেডিও টিভি এবং বিভিন্ন গণমাধ্যম জর্নাল নিউজলেটার প্রত্যেকটি ক্ষেত্রে পরিবেশ কু সুরক্ষা নিমিত্ত অহরহ গাঁ ঠারু আরম্ভ করে সারা বিশ্ব পর্যন্ত সবু জায়গায় গোটে বৈপ্লবিক ভাবে বৃক্ষরোপণর চেষ্টা জারি অছি, যে খালি যে চাষী মানে বৃক্ষরোপণ করবে তা নু যে যৌ ব্যক্তির ভূমি অছি এবং এটা গোটে নিরাপদ রোজগারের ব্যবস্থা এবং পরিবেশ কু সুরক্ষা করিবার ব্যবস্থা, ইয়াদের কোনসি রিস্ক নাহি যে থরে বৃক্ষরোপণ করি বাড় দেই দেলে বর্ষা সময় সে গছ মন মন বড়ব তেমন এই কার্যক্রম কু সমস্ত আগুক আগুক বড়াইবা প্রয়োজন অরকার যৌ ব্যবস্থা সাকারাৎমক যেভাবে ভাবে আগুক আগুক আসব।
1: স্যার বর্তমান পরিস্থিতির লোক মানে কেতে দুর্সচেতন অনেক যে বৃক্ষরোপণ পাই
0: বর্তমান পরিস্থিতির লোক মানে সচেতন অনেক বৃক্ষরোপণ পাই কিন্তু আম পাখে অনেক অন্তরায় রয়েছে, অন্তরায় গুড়িক হল যেভাবে ভাবে সভ্যতা সহরীকরণ এবং উন্নতির ধারে আগুক আগুক বড়ুচি রেল লাইন জাতীয় রাজপথ হাসপাতাল স্কুল কলেজ আবাসস্থলী যেভাবে ভাবে প্রসারিত হচ্ছে যথেষ্ট বৃক্ষরোপণ হচ্ছে, সেপাই আমি ক্যাম্পা প্রোজেক্ট মাধ্যমে যে বিকল্প বৃক্ষরোপণ সরকারের ব্যবস্থা আছে, খালি সরকার কহিলে হবনি প্রত্যেকটি ব্যক্তি যেতবে আমি কোণী বৃক্ষস্থলক আমি নষ্ট করে অন্য কিছু কার্যক্রম হাতক নৌচু সেতবে আমাদের মধ্য নৈতিকতা রহবা দরকার, আমি আছে বৃক্ষরোপণ করবু। আদিবাসী সংস্কৃতি ইন্ডোনেশিয়া ওরাঙ্গরিমা সম্প্রদায় এবং দক্ষিণ আমেরিকা আমাজন অনেক আদিবাসী সংস্কৃতি আমি দেখু যে তাঁর জন্মদিনের সেমানে দুইটি বৃক্ষরোপণ করতে এবং জীবন্ত মান নিজ ছুয়া ভি তাকে সেমানে অ্যাডপ্ট করতে এবং তাকে পরিপুষ্ট করে সেমানে ছিড়া করতে, আম মধ্যে সেই সচেতনতা আগুক আগুক বড়ু যৌ গছ সবু আম সামনে অছি তাকে সুরক্ষা করা এবং যে পতিত জমিরে অধিকর অধিক বৃক্ষরোপণ করা তাদ্বারা আমি দুই পয়সা রোজগার পাইপার এবং আমার জিডিপি রে 1.5% অছি ফরেস্ট্রির ভাগিদারী এবং পৃথিবীরে অছি 2-3% আউ কিছু জায়গায় সেমানকর 5% রো অধিকা আছে জিডিপি রে ভাগিদারী, আমার বলিষ্ঠ মনোবল নিশ্চিত জিডিপি রে ভাগিদারী দেওয়া সহ আমার যে গরিব গ্রামীণ এবং আদিবাসী লোক নিরাপদ রোজগার বৃক্ষ দ্বারা সৃষ্টি করা যাইপার, শাড়পত্র হেলা কেন্দুপত্র হেলা তাপরে খজুরি এমনি গ্রামীণ হস্তশিল্প আমি বিকাশ করে পারিবা তাকে নিয়ে বিশ্ববজার সৃষ্টি করে পারিবা, তেমন ইয়াদেরে আহরি বৈপ্লবিক পরিবর্তন সংগঠিত ভাবে আবশ্যকতা রয়েছে।
1: স্যার বর্তমান জঙ্গল পরিমাণ ওড়িশারে কেতে রয়েছে?
0: বর্তমান ওড়িশারে আমার জঙ্গল পরিমাণ অছি 61,204 বর্গ কিলোমিটার অর্থাৎ শতকড়া 39 ভাগ,
1: শতকড়া 33 ভাগ রহিবা কথা
0: আমি অধিকারে অছু, তেবে যদি আমি দেখিবা আমার ঘনত্ব জঙ্গল মাত্র 538 বর্গ কিলোমিটার কিন্তু মধ্যম ঘনত্ব জঙ্গল 27,656 এবং উন্মুক্ত জঙ্গল 20,180 বর্গ কিলোমিটার, আমাকে প্রচেষ্টা দরকার কিভাবে ভাবে মধ্যম ঘনত্ব এবং উন্মুক্ত জঙ্গলকে আহরি অধিকর অধিক ঘনত্ব করা সেপাই সমস্ত প্রয়াস রহবা প্রয়োজন।
1: ସାର୍ ଖାଲି ଜଙ୍ଗଲ ବଢିଗଲେ ତ ହବନି, ତାର ଘନତ୍ୱ ବଢିବା ବି ନିହାତି ଦରକାର, ସେଥିପାଇଁ ଆମକୁ କଣ କରିବା ପାଇଁ ପଡିବ?
0: ସମସ୍ତେ ମିଳିତ ଆନୁକୂଲ୍ୟରେ ପ୍ରଚେଷ୍ଟା କରିବା, ସଚେତନ ହବା। ପ୍ରତ୍ୟେକ ନାଗରିକର ପ୍ରକୃତିକୁ ବଞ୍ଚାଇବାର ଆବଶ୍ୟକତା ରହିଛି। ଆମେ ଯେମିତି ପ୍ରକୃତିକୁ ନେଇକି ବଞ୍ଚୁଛୁ, ନିଜର ଅଧିକାର ପ୍ରକୃତି ଉପରେ ସାବ୍ୟସ୍ତ କରୁଛୁ, ପ୍ରକୃତିକୁ ବଞ୍ଚିବା ମଧ୍ୟ ଆମର କର୍ତ୍ତବ୍ୟ ରହିଛି। ତେଣୁ ଆମର ଯେଉଁ ସମ୍ବିଧାନ ତିଆରି ହେଇଛି ତା ଦେହରେ ପ୍ରକୃତିକୁ ସୁରକ୍ଷା କରିବା ପାଇଁ ଗୋଟେ କର୍ତ୍ତବ୍ୟ ମଧ୍ୟ ଦିଆହେଇଛି। ତେଣୁ ଏଇଟା ଖାଲି ବନ ବିଭାଗ ଉପରେ ଛାଡ଼ିଦେଲେ ବା କୌଣସି ଶିକ୍ଷକ ଉପରେ ଛାଡ଼ିଦେଲେ ହବନି। ମା ମଧ୍ୟ ବାପା ମଧ୍ୟ ଘରେ ଯୋଉ ଛୋଟ ଛୋଟ ଗଛ ଲଗେଇଛୁ, ସେ ଗଛକୁ କେମିତି ମାନେ ଦୈନନ୍ଦିନ ଜୀବନର ଗୋଟେ ଅଂଶ ଭାବରେ ତାକୁ ପ୍ରତିପାଳନ କରିବା ପାଇଁ ଆମେ ପିଲାଙ୍କୁ ଶିଖେଇବା। ଗୋଟେ ଟେପ୍ଟେ ରୁ ପାଣି ବୋହୁଛି, ପିଲାମାନେ ଯାଇକି ସଦ୍ବ୍ୟବହାର କରିବେ ପାଣିର। ପ୍ରତ୍ୟେକଟି ଜିନିଷରେ ଯୋଉ ପ୍ରାକୃତିକ ସମ୍ପଦର ସଠିକ ପରିଚାଳନା ଯେଭଳି ଭାବରେ ହବ, ଏଟା ଚେରିଟି ବିଗିନ୍ସ ଏଟ୍ ହୋମ୍। ବାପା ମାଠୁ ଆରମ୍ଭ କରିକି ଆମର ସବୁ ଗଭର୍ନାନ୍ସ, ଯୋଉ ରାଜ୍ୟ ସ୍ତରରେ ହଉ, କେନ୍ଦ୍ର ସ୍ତରରେ ହଉ, ବିଶ୍ୱ ସ୍ତରରେ ହଉ, ଗଭର୍ନାନ୍ସ ସମସ୍ତଙ୍କର ଗୋଟେ ମିଳିତ ଭାଗିଦାରୀ ରହିଛି। ତେଣୁ ସମସ୍ତେ ମିଳିମିଶି ଚେଷ୍ଟା କଲେ ନିଶ୍ଚିତ ଭାବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆହୁରି ଆଗକୁ ଆଗକୁ ବଢିବ। ଏବଂ ସବୁଠୁ ବଡ କଥା ହେଲା, ଆମ ରାଜ୍ୟରେ ଶତକଡା 23.5% ହଉଛନ୍ତି ଆଦିବାସୀ। ଆଦିବାସୀର ସଂଖ୍ୟା ଅନୁସାରେ ଭାରତରେ ହଉଛୁ ତୃତୀୟ। ସେ ଦୃଷ୍ଟିରୁ ଆମର ଖାଲି ଆଦିବାସୀ ନୁହଁ, ଅଣ ଆଦିବାସୀ ଅନେକ ଅଛନ୍ତି, ଯୋଉମାନେ କି ଜଙ୍ଗଲ ଉପରେ ନିର୍ଭର କରୁଛନ୍ତି 25% ଲୋକ, ଏବଂ 100% ଲୋକ ଜଙ୍ଗଲରୁ ଆସୁଥିବା ଦ୍ରବ୍ୟକୁ ନେଇକି ବଞ୍ଚୁଛନ୍ତି, ନିର୍ଭର କରୁଛନ୍ତି। ଅମ୍ଳଜାନ ତ ସମସ୍ତଙ୍କ ପାଇଁ ଦରକାର, ବୃକ୍ଷ ଜୀବନ। ତେଣୁ ତାକୁ ନେଇ ଇନକ୍ଲୁଜିଭ ଇକୋନୋମି କଥା ଆଜି ଚିନ୍ତା କରାଯାଉଛି। ଇନକ୍ଲୁଜିଭ ଅର୍ଥାତ୍ ସମସ୍ତେ ମିଳିମିଶି ବଞ୍ଚିବା। ଜଙ୍ଗଲ ଯଦି ରହିବ,
1: ଜଙ୍ଗଲ ରହିବ, ବନ୍ୟପ୍ରାଣୀ ରହିବେ,
0: ବନ୍ୟପ୍ରାଣୀ ରହିବେ, ଆମେ ବି ରହିବା, ଏବଂ ୟାଦ୍ୱାରା
1: ଜୈବ
0: ବିବିଧତା ରହିବ, ଏବଂ ଆମର ପ୍ରକୃତିର ସୁରକ୍ଷା ହେବା ସହିତ ଆମର ସମସ୍ତଙ୍କ ପାଇଁ ରୋଜଗାରର ଉତ୍ସ ନିରାପଦ ହେଇକି ରହିବ।
1: ସାର୍ ମାନ୍ୟବର ପ୍ରଧାନମନ୍ତ୍ରୀ ତ କହିଥିଲେ ଏକ ପେଡ୍ ମା କେ ନାମ, ଆଉ ବୃକ୍ଷ ବଞ୍ଚିଲେ ଆମେ ବଞ୍ଚିବା। ଏଇ କଥାକୁ ଆପଣ ଜଣେ ଓୟୁଏଟିର ସହକାରୀ ପ୍ରାଧ୍ୟାପକ ହିସାବରେ କେତେ ଦୂର ଗ୍ରହଣ କରନ୍ତି?
0: ମାନ୍ୟବର ପ୍ରଧାନମନ୍ତ୍ରୀ ଗୋଟିଏ ମାର ଭୂମିକାକୁ ହୃଦବୋଧ କରି ବୃକ୍ଷ ପ୍ରତି ମଣିଷର ଆନ୍ତରିକତା ମା ଭଳି ରହୁ, ସେଥିପାଇଁ 2024 ବିଶ୍ୱ ପରିବେଶ ଦିବସ 5 June ଏହାକୁ ଘୋଷଣା କରାହେଇଥିଲା। ଏକ ପେଡ୍ ମା କି ନାମ, ଏହାର ଅର୍ଥ ମା ଯେଭଳି ଭାବରେ ଆମ ପାଇଁ ନିଜର କର୍ତ୍ତବ୍ୟ କରିଛନ୍ତି, ସେ କର୍ତ୍ତବ୍ୟର ଅନୁରୂପ ଆମେ ମଧ୍ୟ ବୃକ୍ଷ ପ୍ରତି ଭଲ ପାଇବା, ମାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିବା। ଅର୍ଥାତ୍ ସେ ବୃକ୍ଷକୁ ଆମେ ଲଗେଇବା ସହିତ ସମସ୍ତ ପରିଚାଳନା ଏବଂ ଯତ୍ନ ତାର ଶେଷ ପର୍ଯ୍ୟନ୍ତ ଆମେ ମାଙ୍କ ନାଁରେ କରିଚାଲିଥିବା। ଯେଭଳି ଭାବରେ ଆମେ ମାଙ୍କଠୁ ସମସ୍ତ ସେବା ପାଇଛୁ, ସେ ସେବାର ଅନୁରୂପ ଗୋଟେ ବୃକ୍ଷକୁ ପରିଚାଳନା କରିବା ପ୍ରକୃତି ପାଇଁ। ତେଣୁ ଏଇଟା ଯଥାର୍ଥ।
1: ଆଜି ଆମର ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଆପଣ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଆମ ଶ୍ରୋତା ବନ୍ଧୁମାନେ ବି ଶୁଣିଥିବେ, ଆଉ ନିଶ୍ଚୟ ତାକୁ କାମରେ ଲଗେଇବାକୁ ଚେଷ୍ଟା କରିବେ। ଆଜି ଯେଉଁମାନେ ଆମର କାର୍ଯ୍ୟକ୍ରମ ଶୁଣୁଛନ୍ତି, ତାଙ୍କୁ ଏଇ ବୃକ୍ଷରୋପଣ ପାଇଁ ପ୍ରସ୍ତୁତି ସମ୍ପର୍କରେ ଆଉ କିଛି କୁହନ୍ତୁ।
0: ମୁଁ ଏଇ କଥା କହିବି ଯେ ଆମର ସଂସ୍କୃତି, ଆମର ଇତିହାସ, ଆମର ଧାର୍ମିକ ଭାବନା ବୃକ୍ଷ ସହିତ ଆବହମାନ କାଳରୁ ଜଡ଼ିତ। ସେଥିପାଇଁ ଆମ ପୂର୍ବପୁରୁଷ ଗୋଟିଏ ସଂସ୍କୃତ ପ୍ରବଚନ ଦେଇଥିଲେ, ସେବିତବ୍ୟ ମହାବୃକ୍ଷ ଫଳ ଛାୟା ସମନ୍ୱିତ, ଯଦି ଦୈବାତ୍ ଫଳମ୍ ନାସ୍ତି ଛାୟା କେନ ନିବାର୍ଯ୍ୟତେ। ଅର୍ଥାତ୍ ମଣିଷ ବଞ୍ଚିବା ପାଇଁ ଖାଦ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଉପକରଣ ଏ ବୃକ୍ଷ ହିଁ ଦିଏ, କିନ୍ତୁ ଯେତେବେଳେ ବୃକ୍ଷ ଏସବୁ ଦେଇ ନପାରେ ତା ଛାୟା ଆମଠୁ ଅପସରି ନିଏ ନାହିଁ। ତେଣୁ ବୃକ୍ଷର ଛାୟା ତଳେ ଆମେ ସମସ୍ତେ ଆଶ୍ରିତ। ବୃକ୍ଷ ବଞ୍ଚି ରହିଲେ ଆମ ପୃଥିବୀ ବଞ୍ଚି ରହିବ, ଏବଂ ଆମ ରୋଜଗାର ବଞ୍ଚି ରହିବା ସହିତ ଆମର ପରିବେଶର ନିରାପତ୍ତା ମଧ୍ୟ ବଞ୍ଚି ରହିବ। ଆମର ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ପୈତୃକ ସମ୍ପତ୍ତି ହେଉଛି ଆମର ପରିବେଶ, ଆମର ବୃକ୍ଷ, ଆମର ଜମି ଜାଗା। ଇଏ ପରବର୍ତ୍ତୀ ପିଢ଼ି ପାଇଁ କୌଣସି ପୈତୃକ ସମ୍ପତ୍ତି ନୁହଁ, ସୁସ୍ଥ ପରିବେଶ ହେଉଛି ପରବର୍ତ୍ତୀ ପିଢ଼ିମାନଙ୍କ ପାଇଁ ଇଏ ପୈତୃକ ସମ୍ପତ୍ତି, ଯାହାକୁ ଆମେ ସେମାନଙ୍କର ନିରାପତ୍ତା ପାଇଁ ଆଜି ନିଜର କର୍ତ୍ତବ୍ୟ ଭାବରେ ଆମେ ତାକୁ ସଜାଡ଼ିକି ରଖିବା, ସମସ୍ତେ ବୃକ୍ଷରୋପଣ କରିବା ଏବଂ ଭବିଷ୍ୟତର ପିଢ଼ି ପାଇଁ ଆମେ ପୃଥିବୀ ଏବଂ ରୋଜଗାରକୁ ଆମେ ନିରାପଦ ଭାବରେ
1: ସବୁ ଜୀବନ ପୃଥିବୀ
0: କଳ୍ପନା କରିବା।
1: ଯାହା ହଉ ରଞ୍ଜନ ବାବୁ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆଜି ଯାହା ବିଷୟ ଥିଲା ବୃକ୍ଷରୋପଣ ପାଇଁ ବିଭିନ୍ନ ପ୍ରସ୍ତୁତି, ସେ ସମ୍ପର୍କରେ ଖୁବ ସୁନ୍ଦର ଭାବରେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ, ସେଥିପାଇଁ ଆପଣଙ୍କୁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ତଥା ବନାନୀ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ଧନ୍ୟବାଦ।

0: ଶୁଣିଲେ କାର୍ଯ୍ୟକ୍ରମ ବନାନୀ। ଆପଣମାନେ
1: ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
2: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ରାଇରଙ୍ଗପୁରଠାରେ 47,000 କୋଟି ନୁ ଅଧିକା ଟଙ୍କାର ଭିନ୍ ଭିନ୍ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କଲେ ରାଷ୍ଟ୍ରପତି ଆଉ ପ୍ରଧାନମନ୍ତ୍ରୀ। ରାଜ୍ୟବାସୀଙ୍କର ସପନ ପୂରା କରବାର୍ ଲାଗି ଗଲା 2 ବର୍ଷରେ ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ ସରକାର, କହିଲେ ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର ହୁଗୁଲିନୁ ପିଏମ୍ କିଷାନ ଯୋଜନାର 23ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଇବାକାଲ ହେବା NTA ପରିଚାଳିତ ନିଟ୍ UG ପୁନଃ ପରୀକ୍ଷା। ପରୀକ୍ଷା ଦେବେ 22,79,000 ଅଧିକା ପରୀକ୍ଷାର୍ଥୀ। ଦେବ ଦମ୍ପତିଙ୍କର ମନ୍ଦିର ପ୍ରବେଶ ସାଙ୍ଗେ ଶେଷ ହୋଇଛି ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା। ସ୍ୱାସ୍ଥ୍ୟକର ବୟସ ଲାଗି ଯୋଗ ବାର୍ତ୍ତା ନେଇକରି ଆଇବାକାଲ ସାରା ପୃଥିବୀ ପାଳନ ହେବା ଅନ୍ତର୍ଜାତୀୟ ଯୋଗ ଦିବସ। ଦେଶେ 16 ସ୍ଥିର ଡୋଜ୍ ମିଶ୍ରଣ FDC ଉସୋର ଉତ୍ପାଦନ ବିକ୍ରି ଆଉ ବଣ୍ଟନକେ ନିଷେଧ ଲାଗି ସ୍ୱାସ୍ଥ୍ୟ ଆଉ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଦିଆଗଲା ନିର୍ଦ୍ଦେଶ। ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଟି ହୋଇଛେ ଶିଶୁ ଆଉ କିଶୋର ଶ୍ରମିକ ନିରାକରଣ ସଚେତନତା ବୈଠକ। ଭିନ୍ ଭିନ୍ ବିଭାଗ ଭିତରେ ତାଲମେଲ ରଖିକରି ଶିଶୁ ଶ୍ରମିକ ଚିହ୍ନଟ ସହିତ ସେମାନଙ୍କୁ ପୁରୁଷ ଦିନିକିଆ କ୍ରିକେଟ୍ର ଆଜିର ମ୍ୟାଚ୍ଟି ଆଫଗାନିସ୍ତାନର 218 ରନ୍ର ପିଛା କରିକରି ଭାରତ କରିଛେ 28.4 ଓଭର୍ଥି 1 ୱିକେଟ୍ ହରାଇକରି 224 ରନ୍। ଆଉ ଆଇବା 24 ଘଣ୍ଟା ଭିତରେ ଉତ୍ତର ଓଡ଼ିଶା ଆଉ ଦକ୍ଷିଣ ଉପକୂଳ ଓଡ଼ିଶାର କେତେଟା ଜାଗାନ ହାଲକାନୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ। ଏଚ୍ନିର ମୁଖ୍ୟ ଖବର ନା ଶେଷ ହେଲା। ଇତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। ଗୀତଗୁଡ଼ିକ ରଚନା କରିଛନ୍ତି କାମିନୀକାନ୍ତ ନାଥ। କାର୍ଯ୍ୟକ୍ରମ ଆରମ୍ଭରେ ଏହି ଗୀତଟି କଣ୍ଠଶିଳ୍ପୀ କାଦମ୍ବିନୀ ଚୌଧୁରୀ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଏହି ଗୀତଟି। ଗୀତଟିକୁ ଉଦ୍ଭେଦ କଣ୍ଠରେ ଗାଇଛନ୍ତି କାଦମ୍ବିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର।

କେତେଟି ସୁଗମ ସଙ୍ଗୀତ ଶୁଣିଲି। ଗୀତ ଗୁଡ଼ିକୁ ରଚନା କରିଥିଲି କାମିନୀକାନ୍ତ ନାଥ। କଣ୍ଠଶିଳ୍ପୀ ମାନେ ଥିଲେ କାଦମ୍ବିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ।

0: ଶ୍ରୋତା ବନ୍ଧୁ, ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ। ଆପଣମାନେ ପଠାଇଥିବା ଚିଠି ସବୁକୁ ନେଇ ଆଜି ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଅଛନ୍ତି ମମତା ପଣ୍ଡା।
1: ନମସ୍କାର।
0: ତେବେ ଦେଖିଲେ କେଉଁ କେଉଁ ଶ୍ରୋତା ବନ୍ଧୁମାନେ ଚିଠି ପଠାଇଛନ୍ତି ଏବଂ କ'ଣ ଲେଖିଛନ୍ତି ସେମାନେ?
1: ମୋ ହାତରେ ଯେଉଁ ପ୍ରଥମ ଚିଠିଟି ରହିଛି ତାହା ହେଉଛି ପଡ଼ା ବିଜେପୁର ବରଗଡ଼ରୁ ସେବାରାମ ମେହେର। ସେ ଲେଖିଛନ୍ତି, ସର୍ବପ୍ରଥମେ ମୋ ନମସ୍କାର ଗ୍ରହଣ କରିବେ। ଜୁନ୍ ମାସର 14 ତାରିଖ ଶନିବାର ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରିଥିଲେ କବି ଗାଳ୍ପିକ ଲକ୍ଷ୍ମୀନାରାୟଣ ସାହୁଙ୍କର କବିତା ଏବଂ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କ ଜୀବନୀ ବିଷୟରେ ଅନେକ କଥା ଜାଣିହେଲା, ତେଣୁ ଅଶେଷ ଧନ୍ୟବାଦ ଜଣାଇଦେବେ। ଆଉ ଗୋଟିଏ ଅଭିଯୋଗ ରହିଛି ତାଙ୍କର। ସେ ଲେଖିଛନ୍ତି, ଜୁନ୍ 15 ତାରିଖ ରବିବାର ଦିନ ବନ୍ଦନା କାର୍ଯ୍ୟକ୍ରମର ଶେଷ ଗୀତ ବି ସମ୍ବଲପୁରୀ ଭଜନ ପ୍ରଚାର ନ କରି ସମ୍ବଲପୁରୀ ଗୀତ ପ୍ରଚାର କରାଗଲା। ଇବାଗୋ ଇଥର ଦେବୁ ଭେଡ଼ାନ ଗାଁ ଧଡ଼ି ସକ୍ଟା ଶାଢ଼ୀ, ସକାଳୁ ସକାଳୁ ଏହିପରି ସମ୍ବଲପୁରୀ ଗୀତ ବନ୍ଦନା କାର୍ଯ୍ୟକ୍ରମରେ କାହିଁକି ପ୍ରଚାର କରାଯାଉଛି? ଏପରି ଭୁଲ ଭବିଷ୍ୟତରେ ନ ହେବା ପାଇଁ ଚେଷ୍ଟା କରିବେ।
0: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଏ ପ୍ରକାରର ଅନିଚ୍ଛାକୃତ ତ୍ରୁଟି ପାଇଁ ଆମେ ଦୁଃଖିତ।

0: ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏ ଚିଠି ପାଇଁ। ଦେଖିଲେ ପରବର୍ତ୍ତୀ ଚିଠି।
1: ପରବର୍ତ୍ତୀ ଚିଠିଟି ରହିଛି ଲକ୍ଷ୍ମୀନାରାୟଣ ବାଗ ସିଣ୍ଡୋଲ ଗ୍ରାମ ଚାରଭଟା ତର୍ଭା ସୁବର୍ଣ୍ଣପୁରରୁ ସେ ଲେଖିଛନ୍ତି। ସେ ଲେଖିଛନ୍ତି, ମହାଶୟ ସର୍ବପ୍ରଥମେ ମୋ ନମସ୍କାର ଗ୍ରହଣ କରିବେ ଓ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ ମହାଶୟମାନଙ୍କୁ ମଧ୍ୟ ମୁଁ ନମସ୍କାର ଜଣାଇଦେବେ। ମହାଶୟ, ଗତ ଜୁନ୍ ମାସ 13 ତାରିଖ ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କର ଆଲୋଚନା ପରିସ୍ରା ସଂକ୍ରମଣର କାରଣ ଓ ପ୍ରତିକାର ଓ ଏହି ଦିନ ସକାଳ 7:35 ସୃଜନିକା କାର୍ଯ୍ୟକ୍ରମରେ ପ୍ରଚାରିତ କବି ତଥା ଗାଳ୍ପିକ ଲକ୍ଷ୍ମୀନାରାୟଣ ସାହୁଙ୍କର ସହ ସାକ୍ଷାତକାର ଏବଂ ଗତ ଜୁନ୍ ମାସର 14 ତାରିଖ ରବିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସତ୍ୟଜିତ ମିଶ୍ରଙ୍କର ଆଲୋଚନା ସାଇନୋସାଇଟିସ୍ ରୋଗ କ'ଣ, ଲକ୍ଷଣ ଓ ତା'ର ଚିକିତ୍ସା। ଗତ ଜୁନ୍ ମାସ 16 ତାରିଖ ମଙ୍ଗଳବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସତ୍ୟଜିତ ମିଶ୍ରଙ୍କର ଆଲୋଚନା ନିଦ୍ରାଜନିତ ଶ୍ୱାସରୁଦ୍ଧ ଘୁଙ୍ଗୁଡ଼ି କାହିଁକି ହୁଏ ଓ ତା'ର ପ୍ରତିକାର ଏବଂ ଏହି ଦିନ ସକାଳ 7:35 ପ୍ରଚାରିତ ସମ୍ବଳବାଣୀ ଏବଂ ଗତ ଜୁନ୍ ମାସର 17 ତାରିଖ ବୁଧବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ମିନତୀ ମିଶ୍ରଙ୍କର ଆଲୋଚନା। ମହାଶୟ, ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିବା ସହ ମନ ଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା, ଏଣୁ ଏହି କାର୍ଯ୍ୟକ୍ରମଗୁଡ଼ିକର ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଇଦେବେ।
0: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ ଏବଂ ବିଶେଷ କରି ଆପଣଙ୍କୁ ମଧ୍ୟ ଧନ୍ୟବାଦ ଆମେ ଜଣାଉଛୁ ଏଇଥିପାଇଁ ଯେ ଆପଣ ଆକାଶବାଣୀ ସମ୍ବଲପୁର କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି, କେବଳ ଶୁଣୁନାହାନ୍ତି, ଶୁଣିକି ଚିଠି ମଧ୍ୟ ଦେଉଛନ୍ତି ଏବଂ ଏହି କାର୍ଯ୍ୟକ୍ରମ କିଭଳି ଶ୍ରୋତାମାନଙ୍କର ଉପକାରରେ ଆସୁଛି ତାହା ମଧ୍ୟ ଆପଣ ଏଠି ଉଲ୍ଲେଖ କରିଛନ୍ତି। ଧନ୍ୟବାଦ ଦେବୁ ପୁଣି ଥରେ, ଆଉ ଆଶା ମଧ୍ୟ କରିବୁ ଯେ ଆପଣ ଆକାଶବାଣୀ ସମ୍ବଲପୁରର କାର୍ଯ୍ୟକ୍ରମ ଶୁଣିବେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଆପଣଙ୍କର ମତାମତ ଜଣାଇବେ।
1: ବର୍ତ୍ତମାନ ମୋ ହାତରେ ରହିଛି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର ରେମଣ୍ଡା ବରଗଡ଼ରୁ ଦେଇଥିବା ଚିଠିଟି। ସେ ଲେଖିଛନ୍ତି, ମହାଶୟ ନମସ୍କାର ଗ୍ରହଣ କରିବେ। ମହାଶୟ, ମୋ ନମସ୍କାର ଗ୍ରହଣ କରିବେ। ଜୁନ୍ 13 ତାରିଖ ଘର ସଂସାର କାର୍ଯ୍ୟକ୍ରମରେ NDA ସରକାରଙ୍କର 12 ବର୍ଷ ପୂର୍ତ୍ତି ଉପଲକ୍ଷେ ସଫଳତାର କାହାଣୀ ଉପସ୍ଥାପିକା ବର୍ଣ୍ଣନା କରିଥିଲେ। ଜୁନ୍ 15 ତାରିଖ ସ୍ୱାସ୍ଥ୍ୟ ସୂଚନାରେ ଡାକ୍ତର ସୁଶାନ୍ତ କୁମାର ବେହେରା ଶିଶୁମାନଙ୍କ ଜନ୍ମରୁ 2 ବର୍ଷ ପର୍ଯ୍ୟନ୍ତ ପୋଷଣଯୁକ୍ତ ଖାଦ୍ୟ ବିଷୟରେ ଅନେକ ଉପାଦେୟ କଥା କହିଥିଲେ। ଜୁନ୍ 14 ତାରିଖ କୃଷି ସଂସାରରେ ମାଟିର ଉର୍ବରତା ରକ୍ଷା କରିବା ବିଷୟରେ ଏକ ସଙ୍ଗୀତ ରୂପକ ପ୍ରଚାର କରିଥିଲେ, ଯାହାକି ଶିକ୍ଷଣୀୟ ଏବଂ ମନୋରଞ୍ଜନ ଧର୍ମୀ ଥିଲା। କଳାକାରମାନଙ୍କୁ ଧନ୍ୟବାଦ।
0: ଆପଣଙ୍କୁ ମଧ୍ୟ ଆମେ ଧନ୍ୟବାଦ ଜଣାଉଛୁ ଏଇଥିପାଇଁ ଯେ ଆପଣ ଆମ କେନ୍ଦ୍ରର କାର୍ଯ୍ୟକ୍ରମ ଶୁଣୁଛନ୍ତି, ଚିଠି ମଧ୍ୟ ଦେଇଛନ୍ତି ଏବଂ ଯାହା ଆପଣ ଉଲ୍ଲେଖ କରିଛନ୍ତି ଆପଣଙ୍କର ଚିଠିରେ ଯେ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି, ଆଶା କରିବୁ ଆହୁରି ସଙ୍ଗୀତର କାର୍ଯ୍ୟକ୍ରମ ରହିଛି, ନାଟକର କାର୍ଯ୍ୟକ୍ରମ ରହିଛି, ତାକୁ ମଧ୍ୟ ଆପଣମାନେ ଶୁଣିବେ ଏବଂ ଚିଠି ଦେବେ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଏହି ଚିଠି ପାଇଁ।
1: ଏଥର ମୋ ହାତରେ ରହିଛି ଦାନିପାଲି ବେନିକା ସୁବର୍ଣ୍ଣପୁର ଜିଲ୍ଲାରୁ ଚକ୍ରଧର ଦାନୀଙ୍କର ଏହି ଚିଠିଟି। ସେ ଲେଖିଛନ୍ତି, ଆଜ୍ଞା, ଜୁନ୍ 17 ତାରିଖ ସକାଳ 9 ଘଣ୍ଟା ସମୟରେ ପ୍ରଚାରିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ତାର ଉପସ୍ଥାପିକା ସଙ୍ଗୀତା ସାହୁଙ୍କର ଉପସ୍ଥାପନା ତାଙ୍କୁ ବହୁତ ଭଲ ଲାଗିଛି, ସେଥିପାଇଁ ସେ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ତା ସହିତ ଆକାଶବାଣୀ ସମ୍ବଲପୁରରେ ପ୍ରତିଦିନ ସକାଳ 10:05 ପ୍ରଚାରିତ ଓଡ଼ିଆ କଥାଚିତ୍ରର ଗୀତ ଗୁଡ଼ିକ ସେ ସବୁବେଳେ ଶୁଣୁଛନ୍ତି। ସେ ଯେହେତୁ ନିୟମିତ ଶ୍ରୋତା, କିନ୍ତୁ ଲାଇଭ୍ ଫୋନ୍ ଇନ୍ ଏବଂ ଅନ୍ୟାନ୍ୟ ଅନୁରୋଧରେ ଯେଉଁ ଓଡ଼ିଆ କଥାଚିତ୍ରଗୁଡ଼ିକ ବାଜୁଛି ସେସବୁ ଅନେକ ଥର ଶୁଣିବାକୁ ମିଳୁଛି, ତେଣୁ ତାହା ମନ ଛୁଆଁ ହୋଇପାରୁନାହିଁ। ଯଦି ଭଲ କାର୍ଯ୍ୟକ୍ରମ ପୁରୁଣା ଗୀତ ସହିତ ନୂଆ ଗୀତ ସବୁ ପ୍ରଚାର କରାଯାଏ ତାହେଲେ ଏସବୁ ମନ ଛୁଆଁ ହୋଇପାରିବ ଏବଂ ସୁନ୍ଦର ଲାଗିବ ବୋଲି ସେ କହିଛନ୍ତି।
0: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ ଏବଂ ଯାହା ମତାମତ ଦେଇଛନ୍ତି ସେଇଥିପାଇଁ। ଆପଣ ଲେଖିଛନ୍ତି ଯେ ଅନୁରୋଧରେ ଯେଉଁ ଗୀତ ସବୁ ରହିଛି ତାହା ପୁନରାବୃତ୍ତି ହେଉଛି, ମାନେ ତାହା ପୁନଃ ପ୍ରସାରଣ ହେଉଛି। କଥା ହେଲା ଶ୍ରୋତାବନ୍ଧୁ, ଯେଉଁ ଶ୍ରୋତାବନ୍ଧୁମାନେ ତାକୁ ଶୁଣିବା ପାଇଁ ଅନୁରୋଧ କରୁଛନ୍ତି

0: ତାଙ୍କ ଅନୁରୋଧ ଅନୁସାରେ ହିଁ ତ ଆମେ ପ୍ରସାରଣ କରିବୁ। ତେବେ ଯଦି ଶ୍ରୋତାବନ୍ଧୁମାନେ ନୂଆ ନୂଆ ଏବଂ ନୂତନ ଧରଣର ଗୀତଗୁଡ଼ିକୁ ସେମାନେ ଅନୁରୋଧ କରନ୍ତେ, ତାହେଲେ ଏହି ଗୀତ ପୁନଃ ପ୍ରସାରଣ ହୁଅନ୍ତା ନାହିଁ। ତେବେ ଶ୍ରୋତାମାନଙ୍କର ଇଚ୍ଛା ଅନୁସାରେ ଯାହା ସେମାନେ ଚାହାନ୍ତି ମନପସନ୍ଦର ଗୀତ ଶୁଣିବା ପାଇଁ, ତାକୁ ହିଁ ଆକାଶବାଣୀ ପ୍ରଚାର କରିଥାଏ। କାହିଁକି ନା ଏଇଟା ହେଉଛି ଅନୁରୋଧରେ ଯେଉଁ ବିଭିନ୍ନ ପ୍ରକାରର ଗୀତ ରହିଛି ସେଇଥିପାଇଁ। ତ ଆମେ ଆଶା କରିବୁ ଯେଉଁ ଶ୍ରୋତାବନ୍ଧୁ ଯେଉଁ ଗୀତ ଶୁଣିବା ପାଇଁ ଚାହିଁବେ ତାକୁ ଅନୁରୋଧ କରିବେ, ସେଇ ଗୀତ ସେ ଶୁଣିପାରିବେ। ଆମେ ଆପଣଙ୍କୁ ମଧ୍ୟ ଆମେ ଅନୁରୋଧ କରୁଛୁ, ଯେଉଁ ଗୀତ ଆପଣ ଶୁଣିବା ପାଇଁ ଚାହୁଁଛନ୍ତି ସେ ଗୀତ ଅନୁରୋଧ କରନ୍ତୁ, ନିଶ୍ଚୟ ଶୁଣିପାରିବେ।
1: ତା ତ ଲେଖିଛନ୍ତି, ସକାଳ 10:05 ପ୍ରଚାରିତ ଓଡ଼ିଆ କଥାଚିତ୍ରର ଗୀତ ତାଙ୍କୁ ଭଲ ଲାଗୁଛି ଏବଂ ସେଥିରେ ନୂଆ ଆଉ ପୁରୁଣା ଗୀତ ପ୍ରଚାର କଲେ ସେ ଆହୁରି ଉପକୃତ ହୁଅନ୍ତେ।
0: ଆମେ ସବୁବେଳେ ଚେଷ୍ଟା କରୁ ଶ୍ରୋତା ବନ୍ଧୁ ଯେ ନୂଆ ଏବଂ ପୁରୁଣା ମିଶାମିଶି ଭାବରେ ଆମେ ପ୍ରଚାର କରୁଛୁ। ଯେତେବେଳେ ନୂଆ ଆସୁଛି ଆମ ପାଖକୁ ତାହା ମଧ୍ୟ ସେଥିରେ ଆମେ ସାମିଲ କରୁଛୁ, ଏବଂ ପୁରୁଣା ଗୀତ ଯାହା ଆମ ପାଖରେ ଗଚ୍ଛିତ ଅଛି ତାକୁ ମଧ୍ୟ ସମୟର ଠିକ୍ ବ୍ୟବଧାନ ଦେଖିକି ଆମେ ପ୍ରସାର କରିବା ପାଇଁ ବ୍ୟବସ୍ଥା କରୁଛୁ। ଧନ୍ୟବାଦ ଆପଣଙ୍କର ଏ ଚିଠି ପାଇଁ।
1: ବର୍ତ୍ତମାନ ମୋ ହାତରେ କାର୍ଯ୍ୟକ୍ରମର ଶେଷ ଚିଠି। ଲେଖିଛନ୍ତି ସୁଦାମ ଗାଇଗରିଆ ଏବଂ ସୃଷ୍ଟି ଗାଇଗରିଆ ବଡ଼ବଡ଼ା କଟା ବୀର ମହାରାଜପୁର ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି ଯେ ଜୁନ୍ ମାସର 14 ଜୀବବାଣୀ କାର୍ଯ୍ୟକ୍ରମରେ ବିଶ୍ୱ ରକ୍ତଦାତା ଦିବସ ବିଷୟରେ ଆଲୋଚନା ପ୍ରଚାର କରିଥିଲେ, ଏହା ଶିକ୍ଷଣୀୟ ହୋଇଛି। ବାସ୍ତବରେ ଏ ବିଷୟରେ ଯେତିକି ସଚେତନ ହେବା କଥା ଆଜି ପର୍ଯ୍ୟନ୍ତ ହୋଇପାରିନାହାନ୍ତି। ରକ୍ତଦାନ ବିଷୟରେ ଜୀବବାଣୀରେ ନିୟମିତ ଭାବରେ ଆଲୋଚନା ସାକ୍ଷାତକାର ପ୍ରଚାର କରନ୍ତୁ। ଏହି ଅବସରରେ ସମସ୍ତ ରକ୍ତଦାତାଙ୍କୁ ଶୁଭେଚ୍ଛା ମଧ୍ୟ ସେ ଜଣାଇଛନ୍ତି। ଏହି ଦିନର ଉପସ୍ଥାପିକା ଜୟାଦେବୀ ବାବୁଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଜୁନ୍ 16 ସକାଳ 7:35 ପ୍ରଚାରିତ ସମ୍ବଳବାଣୀ କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଛି। ତଥ୍ୟ ସଂଗ୍ରହ କରିଥିବା ଶୁଭେନ୍ଦ୍ର ସାହୁଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ସେହିଦିନ ସନ୍ଧ୍ୟା 5 ଗାନ୍ଧୀ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଚାରିତ ଆଲୋଚନା ଉଚ୍ଚକୋଟୀର ହୋଇପାରିଛି, ତେଣୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ରାତି 7:30 କୃଷି ସଂସାର କାର୍ଯ୍ୟକ୍ରମରେ ଚାଷୀଙ୍କ ସହ ସାକ୍ଷାତକାର ଉଚ୍ଚକୋଟୀର ହୋଇଥିଲା, ତେଣୁ କାର୍ଯ୍ୟକ୍ରମରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
0: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇଦେଉଛୁ। ଏବଂ ଆଉ ଗୋଟିଏ କଥା ଯେ ଆକାଶବାଣୀ ସବୁବେଳେ ଚେଷ୍ଟା କରି ଶ୍ରୋତାବନ୍ଧୁ ସୂଚନା ଶିକ୍ଷା ଏବଂ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ, ଏବଂ ଏହି ଧାରା ଆଗକୁ ମଧ୍ୟ ଜାରି ରହିବ। କିନ୍ତୁ ଆପଣମାନଙ୍କର ସହଯୋଗ ହିଁ ଏକାନ୍ତ କାମ୍ୟ। ଆପଣମାନେ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେଉଥିବେ, ଆପଣଙ୍କର ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ଯେ କିଭଳି ଭାବରେ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରି ଆପଣମାନଙ୍କ ପାଇଁ ଆମେ ପରଶିପାରିବୁ। ଆଜିର ଏହି କାର୍ଯ୍ୟକ୍ରମରେ ବହୁତ କମ୍ ସଂଖ୍ୟକ ଚିଠି ରହିଛି, ତେବେ ପରବର୍ତ୍ତୀ କାର୍ଯ୍ୟକ୍ରମରେ ଯେଭଳି ଭାବରେ ଅଧିକରୁ ଅଧିକ ଆପଣମାନେ କାର୍ଯ୍ୟକ୍ରମ ଶୁଣିକି ଚିଠି ଦେବେ, ଏହା ମଧ୍ୟ ଆମେ ଆଶା କରିବା। ଆଉ ଯେମିତି ମମତା ଆପଣ କହୁଥିଲେ ଯେ ଏହା ଏହି କାର୍ଯ୍ୟକ୍ରମର ଶେଷ ଚିଠି, ତାହେଲେ ଆମକୁ ତ କାର୍ଯ୍ୟକ୍ରମକୁ ଏଠି ରଖିବାକୁ ପଡ଼ିବ।
1: କାର୍ଯ୍ୟକ୍ରମ ସାରିବା ପୂର୍ବରୁ ଆମେ ଆମର ଠିକଣାଟି କହି ରଖୁଛୁ। ଆମର ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର କଚେରୀ ରୋଡ଼, ପିନ୍ ନମ୍ବର ହେଲା 7680001। ପ୍ରତ୍ୟେକ ବୁଧବାର ଆପଣ ହ୍ୱାଟ୍ସଆପ୍ ଜରିଆରେ ଆପଣଙ୍କ ମତାମତ ଆମକୁ ଦେଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ଏତତ୍ ବ୍ୟତୀତ ଆମର ଇମେଲ୍ ଆଡ୍ରେସ୍ରେ ମଧ୍ୟ ଆପଣ ଚିଠି ଲେଖିପାରିବେ। ଆମର ଇମେଲ୍ ଆଡ୍ରେସ୍ଟି ହେଲା airduty@gmail.com।
0: ତେବେ ଶ୍ରୋତାବନ୍ଧୁ, ଆରଥରକ ପାଇଁ ଆପଣମାନଙ୍କ ପାଖରୁ ଅନେକ ସଂଖ୍ୟାରେ ଚିଠି ଆଶା ରଖି ଆଜିର ଏହି କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ।
1: ନମସ୍କାର।

ଶୁଣୁଥିଲି ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନରେ ସନ୍ତୋଷ ପିଂ ଏବଂ ମମତା ପଣ୍ଡା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

0: ଶ୍ରୋତା, ଆକାଶବାଣୀରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ବଂଶୀବାଦନ ଶୁଣନ୍ତୁ। ପରିବେଷଣ କରିଛନ୍ତି ପଣ୍ଡିତ ହରିପ୍ରସାଦ ଚୌରାସିଆ। ରାଗ ମଞ୍ଚ ଖମାଚ।

0: ଏହି ଅବସରରେ ମାନନୀୟ ରାଷ୍ଟ୍ରପତି ମହୋଦୟା ବିଶାଳ ଜନସମାବେଶକୁ ଉଦ୍ବୋଧନ ଦେଇ କହିଲେ,
1: ଆଜିର ଏହି ଭବ୍ୟ ଏବଂ ଐତିହାସିକ କାର୍ଯ୍ୟକ୍ରମେ ମଞ୍ଚରେ ଉପସ୍ଥିତ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ, ଓଡ଼ିଶାର ରାଜ୍ୟପାଳ ଶ୍ରୀ ହରିବାବୁ କୁମ୍ଭମ୍ପତି ମହୋଦୟ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀ କନକବର୍ଦ୍ଧନ ସିଂହଦେଓ ମହୋଦୟ, ଡେପୁଟି ଚିଫ୍ ମିନିଷ୍ଟର ଶ୍ରୀମତୀ ପ୍ରଭାତୀ ପରିଡ଼ା ମହୋଦୟା, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ମହାଶୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମହୋଦୟ, ସାଂସଦ ଶ୍ରୀ ନବଚରଣ ମାଝୀ ମହୋଦୟ, ସାଂସଦ ଶ୍ରୀ ମନମୋହନ ସାମଲ ମହୋଦୟ, ସମ୍ମାନୀୟ ଜନପ୍ରତିନିଧିଗଣ ଏବଂ ସାମ୍ନାରେ ଉପସ୍ଥିତ ଥିବା ଏ ଅଞ୍ଚଳର ଆବାଳ ବୃଦ୍ଧ ବନିତା ସମସ୍ତଙ୍କୁ ନମସ୍କାର, ଜୋହାର, ଜୟ ଜଗନ୍ନାଥ, ଫିର୍ଲ ମହାରାଙ୍ଗୁରୁ। ସର୍ବପ୍ରଥମେ ମୁଁ ମୟୂରଭଞ୍ଜର ପବିତ୍ର ମାଟିରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାଦର ସ୍ୱାଗତ କରୁଛି। ସେ ଆଜି ଆମ ଗାଁ ପାହାଡ଼ପୁର ହୋଇ ଏଠାକୁ ଆସିଛନ୍ତି। ସେଠାରେ ସେ ଆଦିବାସୀମାନଙ୍କର ପବିତ୍ର ପୂଜାସ୍ଥଳ ଗୋଷାଣୀ ପୀଠ ଜାହେର ଥାନ ଯାଇଥିଲେ। ମୁଁ ତାଙ୍କୁ ଆମ ଗାଁର ଏସବୁ ପରିବେଶ ପରିଦର୍ଶନ କରାଇବାର ଉଦ୍ଦେଶ୍ୟ ମୁଁ ଜାଣେ ସେ ଆଦିବାସୀମାନଙ୍କ ଗହଳରେ ବହୁତ କାର୍ଯ୍ୟକ୍ରମ କରିଛନ୍ତି, କିନ୍ତୁ ଏ ଅଞ୍ଚଳର ଆଦିବାସୀ କିପରି ପ୍ରକୃତିର ପୂଜାରୀ ଏବଂ ଏ ପଞ୍ଚତତ୍ତ୍ୱର ପୂଜାରୀ ସେ ବିଷୟକୁ ମୁଁ ତାଙ୍କୁ ଅବଗତ କରାଇବାକୁ ଏ ଅଞ୍ଚଳରେ ପରିଦର୍ଶନ କରିବା ପାଇଁ ମୁଁ ତାଙ୍କୁ ନେଇଥିଲି। SLS ଟ୍ରଷ୍ଟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରିଥିଲେ। ପ୍ରଧାନମନ୍ତ୍ରୀ ଭାବରେ ପାହାଡ଼ପୁର ଓ ରାଇରମ୍ପୁର ଅଞ୍ଚଳକୁ ମୋଦିଜୀଙ୍କର ଏ ପ୍ରଥମ ଆଗମନ। ଏହା ପୂର୍ବରୁ 2004 ରାଇରମ୍ପୁର ଆସିଥିଲେ, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଆଦରଣୀୟ ମୋଦିଜୀ, ଓଡ଼ିଶା ପ୍ରତି ଆପଣଙ୍କର ସ୍ୱତନ୍ତ୍ର ସ୍ନେହ ଏବଂ ଶ୍ରଦ୍ଧା ରହିଛି। ଅନେକ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ଆପଣ ଏଠାକୁ ଆସିଛନ୍ତି। ଆପଣ ସମସ୍ତେ ଜାଣନ୍ତି ଏହା ପୂର୍ବ ସେ 5 ଧରିକି ବିଦେଶରେ 5 ଦେଶ ସେ ବୁଲିକିରି ଆସିଛନ୍ତି ଏବଂ ଆଜି ଆମ ପାଖରେ ଉପସ୍ଥିତ ହୋଇଛନ୍ତି। କାଲି ସେ ମଧ୍ୟ ଯିବେ ୱେଷ୍ଟବେଙ୍ଗଲ ଇଣ୍ଟରନ୍ୟାସନାଲ ଯୋଗା ଦିବସ ପାଳନ କରିବା ପାଇଁ। ସେ ତାଙ୍କର ଯେଉଁ ଅଥକ ପରିଶ୍ରମ ଜନତାଙ୍କ ପ୍ରତି, ଦେଶ ପ୍ରତି ପ୍ରତି ତାଙ୍କର ପ୍ରେମ, ମୁଁ ତାଙ୍କୁ ସେଥିପାଇଁ ବହୁତ ବହୁତ ସାଧୁବାଦ ଜଣାଉଛି ଏବଂ ଧନ୍ୟବାଦ ଜଣାଉଛି। ଏ ଅଞ୍ଚଳରେ ଅନେକ ଆଦିବାସୀ ଭାଇ ଭଉଣୀମାନେ ବାସ କରନ୍ତି, ଏଣୁ ଆପଣ ଏଠାକୁ ଆସିଥିବାରୁ ଆଜି ସମସ୍ତ ଅଞ୍ଚଳବାସୀ ବିଶେଷ କରି ଆଦିବାସୀ ଭାଇ ଭଉଣୀମାନଙ୍କର ଆଶାର ସୀମା ନାହିଁ। ଆଜି ଏଠାରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ ହୋଇଛି। ଏହା ମଧ୍ୟରେ ମୟୂରଭଞ୍ଜର କେତୋଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ତର୍ଭୁକ୍ତ। ସାରା ଓଡ଼ିଶା ପାଇଁ ଯେସବୁ ବୃହତ୍ ପ୍ରକଳ୍ପ ଶିଳାନ୍ୟାସ କରାଯାଇଛି ସେଗୁଡ଼ିକ ମଧ୍ୟରେ ଝାରସୁଗୁଡ଼ାର BCGCL

ପଲ୍ ଗାସିଫିକେସନ୍ ଏ ତ ବହୁତ ସାରା ଚିଜ ଅଛି, ମୁଁ ଏଡ଼ାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ଇ ପ୍ରକଳ୍ପ ଓଡ଼ିଶାର ଉନ୍ନତି ପାଇଁ, ଏ ଅଞ୍ଚଳର ଉନ୍ନତି ପାଇଁ, ଏ ଯେଉଁ କେନ୍ଦ୍ର ଏବଂ ରାଜ୍ୟର ସରକାରର ବିକାଶମୁଖୀ ରାଜ୍ୟ ପ୍ରତି ତାଙ୍କର ଯେଉଁ କର୍ତ୍ତବ୍ୟ ଏବଂ ଓଡ଼ିଶାକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ଯେଉଁ ପରିଦୃଷ୍ଟି ରହିଛି, ସେଥିପାଇଁ ମୁଁ ତାଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି। ଆଜି ଏଠାରେ ଯେଉଁ ପ୍ରକଳ୍ପ ଗୁଡ଼ିକର ଲୋକାର୍ପଣ ହୋଇଛି, ସେଥିମଧ୍ୟରେ ରେଳ ପ୍ରକଳ୍ପ ରହିଛି, ସଡ଼କ ରହିଛି, ଜଳସେଚନ ରହିଛି, ମୁଁ ତାକୁ ପୁନରାବୃତ୍ତି କରିବାକୁ ଚାହୁଁନାହିଁ। ମୟୂରଭଞ୍ଜ ଜିଲ୍ଲାରେ ଯେଉଁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଲୋକାର୍ପଣ କରାଯାଇଛି, ତାହା ହେଉଛି ରାୟରମ୍ପୁର ସ୍ପୋର୍ଟସ୍ କମ୍ପ୍ଲେକ୍ସ ଏବଂ ରାୟରମ୍ପୁର ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର। ଏହାଛଡ଼ା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟର ଏବଂ ଆଞ୍ଚଳିକ କେନ୍ଦ୍ର ଏବଂ ଇଣ୍ଡୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ୍ର ଶିଳାନ୍ୟାସ ମଧ୍ୟ କରାଯାଇଛି। ଏହି ପ୍ରକଳ୍ପ ଗୁଡ଼ିକ କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଏଗୁଡ଼ିକ ସାମାଜିକ ନ୍ୟାୟ, ସମାନ ସୁଯୋଗ ଏବଂ ସମସ୍ତଙ୍କ ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କର ଅଙ୍ଗୀକାରବଦ୍ଧର ପ୍ରମାଣ। ଯେତେବେଳେ ପ୍ରଗତିର ସୁଫଳ ପ୍ରତ୍ୟେକ ଗ୍ରାମ, ପ୍ରତ୍ୟେକ ପରିବାର ଏବଂ ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚେ, ସେତେବେଳେ ପ୍ରଗତିର ଯଥାର୍ଥ ପ୍ରତିପାଦନ ହୁଏ। ଆଜି ତାଙ୍କର ମୋ ଗାଁକୁ ଯିବା, ଭାରତବର୍ଷରେ କେତେ ଗାଁ ଅଛି ତାର ଆକଳନ କରିହେବ ନାହିଁ, କିନ୍ତୁ ଏକ ଛୋଟ ଗାଁକୁ ସେ ଯାଇଛନ୍ତି। ଯେତେବେଳେ ଗାଁ ପ୍ରତି, ମାଟି ପ୍ରତି, ସମସ୍ତ ଜନତାଙ୍କ ପ୍ରତି ତାଙ୍କ ଯେଉଁ ଦରଦ ଏଥିରେ ପରିଲକ୍ଷିତ ହୁଏ। ଆଦିବାସୀ ଅଞ୍ଚଳ, ଦୁର୍ଗମ କ୍ଷେତ୍ର ଏବଂ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ଜନସାଧାରଣଙ୍କର ଜୀବନଧାରଣର ମାନର ବ୍ୟାପକ ପରିବର୍ତ୍ତନ ଅଣାଯିବା ଉପରେ ପ୍ରାଥମିକତା ଦିଆଯାଇଛି। ଆଜି ମଧ୍ୟ ସେ ସେହି ଗାଁକୁ ଏବଂ ସୂର୍ଯ୍ୟ ଗ୍ରାମ କରିବା ପାଇଁ ସେ ଯେଉଁ ଘୋଷଣା କରିଛନ୍ତି, ତାଙ୍କୁ ମୁଁ ଧନ୍ୟବାଦ ଦେବି। ସେଦିନରେ ଆମେ ଅବଶ୍ୟ ପ୍ରଗତି କରିଛୁ। ମୋର ବିଶ୍ୱାସ ଆଜି ରାୟରମ୍ପୁରରେ ଉଦ୍ଘାଟିତ ହୋଇଥିବା ପ୍ରକଳ୍ପ ଗୁଡ଼ିକ ମୟୂରଭଞ୍ଜ ଏବଂ ସମଗ୍ର ଓଡ଼ିଶାର ବିକାଶକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ। ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ସମ୍ପୂର୍ଣ୍ଣ ହେଲା ପରେ ଏ ଅଞ୍ଚଳ ତଥା ଓଡ଼ିଶାର କାୟାକଳ୍ପ ବଦଳିଯିବ। ସ୍ୱଜନ ମଣ୍ଡଳୀ, ଖେଳକୁଦ ଆଦିବାସୀ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ମୟୂରଭଞ୍ଜର ଯୁବକମାନଙ୍କର ଫୁଟବଲ, ହକି, ତୀର ଚାଳନା ଏବଂ ଖେଳକୁଦରେ ଅଶେଷ ତାଙ୍କର ରୁଚି ରହିଛି। ଆଜି ସ୍ପୋର୍ଟସ୍ କମ୍ପ୍ଲେକ୍ସ ଉଦ୍ଘାଟିତ ହେବା ଦ୍ୱାରା ଏ ଅଞ୍ଚଳର କ୍ରୀଡ଼ା ପ୍ରତିଭା ଲୋକମାନଙ୍କର ପ୍ରଶିକ୍ଷଣ ଓ ଅଭ୍ୟାସ ନିମନ୍ତେ ଅଧିକ ସୁଯୋଗ ପାଇପାରିବେ। ଏହାଦ୍ୱାରା ସେମାନଙ୍କର ଭିତରେ ଥିବା ଲୁକ୍କାୟିତ ପ୍ରତିଭା ବିକଶିତ ହେବ ଏବଂ ଜାତୀୟ ଏବଂ ଅନ୍ତର୍ଜାତୀୟ କ୍ରୀଡ଼ାରେ ଅଂଶଗ୍ରହଣ କରି ସେମାନେ ନିଜ ପାଇଁ ଓ ଦେଶ ପାଇଁ ସୁନାମ ଆଣିପାରିବେ। ଆଜି ଏଠାରେ ଜନଜାତୀୟ ଗବେଷଣା ଓ ବିକାଶ କେନ୍ଦ୍ର ଲୋକାର୍ପିତ ହେବା ଅତି ଆନନ୍ଦର କଥା। ଏହି କେନ୍ଦ୍ରଟି ମୁଖ୍ୟତଃ ମୟୂରଭଞ୍ଜ, ବାଲେଶ୍ୱର ଏବଂ କେଉଁଝର ଜିଲ୍ଲାର ବସବାସ କରିଥିବା ଆଦିବାସୀ ସମ୍ପ୍ରଦାୟର ସଂସ୍କୃତି ଉପରେ ଗବେଷଣା କରିବା ସହିତ ଏହାର ସୁରକ୍ଷା, ପ୍ରସାର ଓ ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ। ଏହା ମଧ୍ୟରେ ଆଦିବାସୀ ସମାଜର ନାଚ, ଗୀତ, ବାଦ୍ୟ, ଅସ୍ତ୍ରଶସ୍ତ୍ର, କାରୁକାର୍ଯ୍ୟ ଓ ଜୀବନଶୈଳୀରେ ସୁନ୍ଦର ଭାବେ ପ୍ରଦର୍ଶନ କରି ଆଦିବାସୀ ଚଳଣୀକୁ ବିଶ୍ୱ ଦରବାରରେ ଆହୁରି ଅଧିକ ପରିଚିତ ପ୍ରସାରିତ କରିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ ବୋଲି ମୁଁ ଆଶା କରୁଛି। ସ୍ୱଜନ ମଣ୍ଡଳୀ, ଗୋଟିଏ ଜାତି ନିଜ ସଂସ୍କୃତିର ମୌଳିକତାକୁ ଭୁଲିଗଲେ ନିଜର ଅସ୍ତିତ୍ୱ ହରାଇବସି। ତେଣୁ ଯେକୌଣସି ଜାତି ବା ସମାଜ ଆଧୁନିକତା ସହିତ ନିଜର ସାଂସ୍କୃତିକ ମୌଳିକତାକୁ ବଞ୍ଚାଇ ରଖିଲେ ସମୃଦ୍ଧିଶାଳୀ ହୁଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆଦିବାସୀ ସମ୍ପ୍ରଦାୟର ଭାଷା, ସାହିତ୍ୟ, ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ଗୌରବ ଓ ଗରିମାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଭାରତ ସରକାରଙ୍କର ପଦକ୍ଷେପ ପ୍ରଶଂସନୀୟ। ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ଜନଜାତୀୟ ଗୌରବ ଦିବସ ଭାବରେ ପାଳନ କରାଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଜନଜାତୀୟ ସଂଗ୍ରହାଳୟମାନେ ପ୍ରତିଷ୍ଠା କରାଯାଇଛି। ଦୀର୍ଘ ଦିନ ଧରି ଆଢୁଆଳରେ ରହିଥିବା ଆଦିବାସୀ ବୀର ଓ ବୀରଙ୍ଗନାମାନଙ୍କର ଅବିସ୍ମରଣୀୟ ଅବଦାନକୁ ଲୋକାଲୋଚନକୁ ଅଣାଯାଇଛି। ଏହା ଭାରତ ସରକାରଙ୍କ ଏକ ଅତି ପ୍ରଶଂସନୀୟ ପଦକ୍ଷେପ। ଏଠାରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ରିଜିଓନାଲ ସେଣ୍ଟର ଏବଂ ଇନ୍ଦୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମର ଶିଳାନ୍ୟାସ କରାଯିବା ଆନନ୍ଦର କଥା। ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଓପନ ୟୁନିଭର୍ସିଟି ଆଞ୍ଚଳିକ କେନ୍ଦ୍ର ଦୂରସ୍ଥ ଅଞ୍ଚଳର ଆଦିବାସୀମାନଙ୍କର ପାଇଁ ଉଚ୍ଚଶିକ୍ଷାର ପର୍ଯ୍ୟାପ୍ତ ସୁଯୋଗ ବିକଶିତ ହେବ। ଏ ଅଞ୍ଚଳର ବିଦ୍ୟାର୍ଥୀ ଓ ଯୁବକବର୍ଗ, ବିଶେଷ କରି ଆଦିବାସୀ ଯୁବକ ଯୁବତୀ ଏଠାରେ ଉପକୃତ ହେବେ। ଇନ୍ଦୋର ବ୍ୟାଡ଼ମିଣ୍ଟନ ଷ୍ଟାଡିୟମ କାର୍ଯ୍ୟକ୍ରମ ହେଲେ ଏହା ଏ ଅଞ୍ଚଳର ବ୍ୟାଡ଼ମିଣ୍ଟନ ଖେଳାଳିମାନଙ୍କର ବିକାଶର ବିଶେଷ ସହାୟକ ହେବ। ଭଦ୍ରମଣ୍ଡଳୀ, ମୁଁ ଯେତେବେଳେ
ଯେଉଁଠି ଥିଲେ ବି ମୋ ଗାଁ ଏବଂ ମୋ ମାଟିକୁ କେବେ ଭୁଲେ ନାହିଁ। ଆପଣମାନଙ୍କ ସହଯୋଗରେ ମୁଁ ଯେଉଁଠିକୁ ପହଞ୍ଚିଲି, କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ପାହଚରେ ମୁଁ କିଛି ନା କିଛି ଏ ଅଞ୍ଚଳ ପାଇଁ କିଛି କରିବାର ପ୍ରଚେଷ୍ଟା କରିଛି। ଏ ଅଞ୍ଚଳରେ କିଛି କାର୍ଯ୍ୟ କରିବା ପାଇଁ ମୁଁ ସବୁବେଳେ ତତ୍ପର ରହିଛି। ଗତକାଲି ମୁଁ ରାଇରଙ୍ଗପୁର ପୋଲିସ ଜିଲ୍ଲାର ଉଦ୍ଘାଟନ କରିଛି। ଆପଣ ସମସ୍ତେ ଜାଣନ୍ତି ମୟୂରଭଞ୍ଜ ସବୁଠାରୁ ବଡ଼ ଜିଲ୍ଲା, ତେଣୁ ଏହାର ଶାନ୍ତି ଶୃଙ୍ଖଳା ପାଇଁ ଏ ଜିନିଷର ଆବଶ୍ୟକତା ଥିଲା। ଏହାଦ୍ୱାରା ଏ ଅଞ୍ଚଳବାସୀ ଉପକୃତ ହେବେ ବୋଲି ମୁଁ ଆଶା କରୁଛି। ଏ ବର୍ଷ ମୁଁ ରାଇରଙ୍ଗପୁରରେ ଆୟୁର୍ବେଦ ହସ୍ପିଟାଲ, କାମ ଆୟୁର୍ବେଦ କଲେଜ, OUT କ୍ୟାମ୍ପସ, ଆର୍ଚେରୀ ସେଣ୍ଟର, ସିଟି ବ୍ୟୁଟିଫିକେସନ ଏବଂ ଡ୍ରେନେଜ ଅପଗ୍ରେଡେସନ ଆଦିର ଶିଳାନ୍ୟାସ କରିଥିଲି ଏବଂ ରାଇରଙ୍ଗପୁର ହଲିଡେ ହୋମ୍ର ଉଦ୍ଘାଟନ ମଧ୍ୟ କରିଥିଲି। କାରଣ ଏ ରାଇରଙ୍ଗପୁରରେ ଏସବୁର ଆବଶ୍ୟକତା ଥିଲା। ତା ପୂର୍ବରୁ ମୁଁ ବହୁତ ଗୁଡ଼ାଏ ରେଳ ପ୍ରକଳ୍ପର ରେଳଗାଡ଼ିର ଉଦ୍ଘାଟନ ମଧ୍ୟ କରିଥିଲି। ତା ସହିତ ଏଠି ସ୍ୱାସ୍ଥ୍ୟ ସେବା ନିମନ୍ତେ 100 ଶଯ୍ୟା ଡାକ୍ତରଖାନାର 100 ଶଯ୍ୟା ବିଶିଷ୍ଟ ଗୃହର ଶିଳାନ୍ୟାସ କରିଥିଲି। ତାର କାର୍ଯ୍ୟ କ୍ଷିପ୍ରଗତିରେ ଚାଲିଛି। ସେହିପରି ରାଇରଙ୍ଗପୁର ମୋହଲଡିଆଠାରେ NH-220 ବାଇପାସ୍ ରୋଡ଼ର ଆବଶ୍ୟକ ଥିଲା, ତାହା ମଧ୍ୟ ଜୋରସୋରରେ ଚାଲିଛି। ବନ୍ଧୁଗଣ, ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ଦିନରୁ ଆଦରଣୀୟ ମୋଦିଜୀ ଅନେକ ଗୁଡ଼ିଏ ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ନେଇ ଆସିଛନ୍ତି। ମୋଦିଜୀ, ଆପଣ ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ସବୁଠାରୁ ଅଧିକ ସମୟ ଧରି ଦେଶକୁ ନେତୃତ୍ୱ ପ୍ରଦାନ କରିବାର ଗୌରବ ଅର୍ଜନ କରିଛନ୍ତି। ଏହି ଐତିହାସିକ ସଫଳତା ପାଇଁ ମୁଁ ଦେଶବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କୁ ହାର୍ଦ୍ଦିକ ଶୁଭକାମନା ଦେଉଛି। ନିଜ ଭିଜନ ଓ କାର୍ଯ୍ୟ ମାଧ୍ୟମରେ ଆହୁରି ଅନେକ ଦିନ ଯାଏ ଆପଣ ଦେଶବାସୀଙ୍କର ସେବା କରନ୍ତୁ ତଥା ଓଡ଼ିଶାର 2036 ଏବଂ ଦେଶର 2047 ମସିହା ସୁଦ୍ଧା ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାର ସଂକଳ୍ପକୁ ସାକାର କରନ୍ତୁ, ଏହା ମୋର ଆନ୍ତରିକ କାମନା। ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ପ୍ରଚେଷ୍ଟାରେ ସାରା ଦେଶରେ ସ୍ୱଚ୍ଛ ଭାରତ ମିଶନ ଆରମ୍ଭ ହୋଇଥିଲା। ଦେଶବାସୀଙ୍କୁ ଅନାୟାସରେ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଯୋଜନା, ପ୍ରତି ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ନିମନ୍ତେ ହର୍ ଘର ନଲ୍ ସେ ଜଲ୍ ଯୋଜନା, ଚାଷୀ ଭାଇ ଭଉଣୀମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ଯୋଜନା, ଏପରିକି 80 କୋଟିରୁ ଉର୍ଦ୍ଧ୍ୱ ଦେଶବାସୀଙ୍କୁ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆଦି ଅନେକ ଗୁଡ଼ିଏ ଦୃଷ୍ଟାନ୍ତମୂଳକ ଯୋଜନା କାର୍ଯ୍ୟକାରୀ ହେଉଅଛି। ଦେଶବାସୀ ଏସବୁ ଯୋଜନାର ସୁଫଳ ଲାଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ପ୍ରଭାବଶାଳୀ ନେତୃତ୍ୱ ଯୋଗୁଁ ଅନ୍ତରାଷ୍ଟ୍ରୀୟ କ୍ଷେତ୍ରରେ ଭାରତର ସମ୍ମାନ ବୃଦ୍ଧି ପାଇଛି। ବୃଦ୍ଧି ପାଇଛି କି ନାହିଁ? କୋଭିଡ ମହାମାରୀ କାଳରେ ଭାରତର ପରିଚାଳନାଗତ ପାରଙ୍ଗମତା ସାରା ବିଶ୍ୱ ଦେଖିଛି। ଏହି ମହାମାରୀ ସମୟରେ ଭାରତ କେବଳ ଦେଶବାସୀଙ୍କର ଟିକାକରଣର ସଫଳତା ଲାଭ କରିଥିଲା ତାହା ନୁହେଁ, ପୃଥିବୀର ଅନେକ ଦେଶକୁ ମଧ୍ୟ ଟିକା ଯୋଗାଇ ପାରିଥିଲେ। ପୃଥିବୀରେ ଯେତେବେଳେ ଯେଉଁଠି କିଛି ଦୁର୍ବିପାକ ପଡ଼ୁଛି, ଭାରତ ତାହା ଜାଣିବା ମାତ୍ରେ ପ୍ରଥମେ ଯାଇ ସହାୟତା ପ୍ରଦାନ କରୁଛି। ଆଜି ବିଶ୍ୱ ଯେତେବେଳେ ଯୁଦ୍ଧଜନିତ ଅଶାନ୍ତି ଏବଂ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି, ଭାରତ ନିରନ୍ତର ଭାବେ ବୁଝାମଣା ଓ ଶାନ୍ତିର ପକ୍ଷରେ ହୋଇ ବିଶ୍ୱବାସୀଙ୍କୁ ବାର୍ତ୍ତା ଦେଇଛି। ଯୁଦ୍ଧ ନୁହେଁ, ଆପୋଷ ଆଲୋଚନା ମାଧ୍ୟମ ହିଁ ସମସ୍ୟାର ସମାଧାନ ସମ୍ଭବ ହେବ। ଭଦ୍ରମଣ୍ଡଳୀ, ଓଡ଼ିଶାରେ ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ପରିଚାଳନା ସରଙ୍କର 2 ବର୍ଷ ପୁରିଯାଇଛି। ଏଥିପାଇଁ ମୁଁ ଶ୍ରୀ ମାଝୀଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି। ମାଝୀ ମହୋଦୟଙ୍କ ନେତୃତ୍ୱରେ ଓଡ଼ିଶାରେ

0: ଓ ଉତ୍ଥାନର ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି କର୍ମରେ ରାଜ୍ୟର ଅତିରିକ୍ତ ଦୁଇଟି ବର୍ଗର ଲୋକଙ୍କୁ ଜନଜାତି ତାଲିକାଭୁକ୍ତ କରାଯାଇଛି। ପ୍ରଧାନମନ୍ତ୍ରୀ ବନ୍ଧନ ଯୋଜନା ମାଧ୍ୟମରେ 90ରୁ ଅଧିକ ଲଘୁ ବନଜାତି ଦ୍ରବ୍ୟ ଉପରେ ସର୍ବନିମ୍ନ ସହାୟତା ମୂଲ୍ୟ ବା MSP ପ୍ରଦାନ, ମାଇକ୍ରୋ କ୍ରେଡିଟ୍ ସ୍କିମ୍ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀର ଜନଜାତି ବର୍ଗର ସଭ୍ୟମାନଙ୍କୁ ଋଣ ପ୍ରଦାନ, ଆଦିବାସୀ ମହିଳା ସଶକ୍ତିକରଣ ଯୋଜନାରେ ଅନୁସୂଚିତ ଜନଜାତିର ମହିଳାମାନଙ୍କୁ କମ୍ ସୁଧ ହାରରେ ଋଣ ପ୍ରଦାନ ଆଦି ପ୍ରକ୍ରିୟା ଜାରି ରହିଛି। ସେହିପରି ଆଦିବାସୀ ଭାଇ ଭଉଣୀମାନଙ୍କ ସିକିଲ୍ ସେଲ୍ ଆନିମିଆ ରୋଗରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରୀୟ ମିଶନ କାର୍ଯ୍ୟକାରୀ କରାଯାଇଛି। ଆଦିବାସୀ ପିଲାମାନଙ୍କୁ ଋଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବହୁ ସଂଖ୍ୟକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ପ୍ରତିଷ୍ଠା କରାଯାଇଛି। ଅନେକ ବିଦ୍ୟାଳୟ ମଧ୍ୟ ଆଜି ନିର୍ମାଣାଧୀନ ଅଛି। PVTG ଭାଇ ଭଉଣୀମାନଙ୍କ କଲ୍ୟାଣ ନିମନ୍ତେ ପ୍ରଧାନମନ୍ତ୍ରୀ ଜନମନ ଯୋଜନା ଏକ ଅତି ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଅଟେ। ଆଦିବାସୀ ବହୁଳ ଅଞ୍ଚଳରେ ବିଜୁଳି ସଂଯୋଗୀକରଣ ସାଙ୍ଗକୁ ଅପହଞ୍ଚ ଇଲାକାରେ ଇଣ୍ଟରନେଟ୍ ସୁବିଧା ଉପଲବ୍ଧ କରାଯାଇଛି। ଆଦିବାସୀ ବଞ୍ଚର ସାମାଜିକ ଭିତ୍ତିଭୂମିର ବିକାଶ ନିମନ୍ତେ ଧରତୀ ବା ଜନଜାତୀୟ ଗ୍ରାମ ଉତ୍କର୍ଷ ଯୋଜନାର କାର୍ଯ୍ୟକାରୀ ହେଉଛି। ଆଦିବାସୀ ଅଞ୍ଚଳ ସାମଗ୍ରିକ ବିକାଶ, ବିଶେଷ କରି ଆଦିବାସୀ ବର୍ଗର ବିକାଶ ମାଧ୍ୟମରେ ଅନ୍ତୋଦୟ ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତ ପ୍ରକାର ଉଦ୍ୟମ ଅବ୍ୟାହତ ରହିଛି। ଏଥିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମୁଁ ବହୁତ ବହୁତ ଧନ୍ୟବାଦ ଦେଉଛି। ସୁଧିବୃନ୍ଦ, ଆଦିବାସୀ ଜୀବନଶୈଳୀ ପ୍ରକାରାନ୍ତର ପ୍ରକୃତି ଅନୁକୂଳ ଜୀବନଶୈଳୀ ହିଁ ଭାରତୀୟ ସଂସ୍କୃତିର ବିଶେଷତା। ଆଜି ସଂସ୍କୃତିର ମାଟି, ପାଣି, ପବନ, ସମୁଦ୍ର, ଆକାଶ, ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ତାରା ସମସ୍ତଙ୍କୁ ଦେବତାର ଆଖ୍ୟା ଦିଆଯାଇଛି। ଜନଜାତି ବର୍ଗର ଲୋକେ ପ୍ରକୃତିକ ସମ୍ମାନ ଜଣାଇ ପ୍ରାକୃତିକ ସମ୍ବଳର ସର୍ବନିମ୍ନ ବ୍ୟବହାର କରି ସବୁବେଳେ ପ୍ରକୃତି, ପରିବେଶ ଓ ଜଙ୍ଗଲ ସୁରକ୍ଷାର ବାର୍ତ୍ତା ଦେଇ ଆସିଛନ୍ତି। ଆମେ ଆଦିବାସୀ ଭାଇ ଭଉଣୀମାନଙ୍କର ଜୀବନଶୈଳୀକୁ ଶିକ୍ଷା ଲାଭ କରି ଯେତେ ସମ୍ଭବ କମ୍ ପ୍ରାକୃତିକ ସମ୍ପଦର ବ୍ୟବହାର କରିବା ଏବଂ ତାକୁ କ୍ଷତି ପହଞ୍ଚାଇବା ଉଚିତ ନୁହେଁ। ଫଳରେ ପ୍ରକୃତି ତଥା ମାନବ ସମ୍ବଳ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ଏହାଦ୍ୱାରା ଆମେ ଯେତେ କେବଳ ସୁଖ ଶାନ୍ତିରେ ରହିପାରିବା ତାହା ନୁହେଁ, ଆମ ଉତ୍ତର ପିଢ଼ି ପାଇଁ ମଧ୍ୟ ଏକ ସୁନ୍ଦର ପୃଥିବୀ ସଂରକ୍ଷିତ ହୋଇ ରହିପାରିବ। ବହିହାର ବୁହିନଙ୍କ ତେହେନ୍ ଆବତାଲାରେ ଭାରତ ରିନି ଶିର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ହେତି କିନ୍ କିନ୍ ହେଇଯାକାନ ନୂଆଦ ଅବଲଗେ ଦୌଡ଼ି ଗରବରେ ଆକାଥା ଆୟାର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଥିକିନ୍ ଅଲଚିକି ଅଷ୍ଟମ ପରିଚ୍ଛେଦରେ କିନ୍ ସମିଲ ରିହା ନିତରିନ ପ୍ରଧାନମନ୍ତ୍ରୀ ଆବ ସଂସ୍କୃତି ଲାଗି, ପରମ୍ପରା ଲାଗି, ଆବ ଉତ୍ଥାନ ଲାଗି ଅଡ଼ିଗାନ କିନ୍ ଚେଷ୍ଟା ହାକା ଅନା କ୍ଷେତ୍ରରେ ଆପେଆ ଆତଙ୍କ ଦାରାମ ଅଡ଼ିଗାନ ଗେ ଲକ୍ତି କାନା ଅନା କ୍ଷେତ୍ରରେ ଇଁ ଏତୁ ଦିଶମ ତିଁ ଏଗୁଆ କାଦିଆ ଯେ ଆବୁଆ ସଂସ୍କୃତି ପରମ୍ପରା ନେଲମା ଇନେଖାନ ଆବ ସଂସ୍କୃତି ପରମ୍ପରା ଉତ୍ଥାନ ଲାଗି ଉନି ହୋଇ ଚେଷ୍ଟାଏ ଅନା ମନ୍ତେ ଆପେ ଅନଡ଼ପେ ଯାଉରା ହାକନା ଅଡ଼ି ଅଡ଼ି ସାରା ଆପେଆ ଭାଇ ଓ ଭଉଣୀ ଘର ରାୟରମ୍ପୁକୁ ଆସିଥିବାରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ପୁଣି ଥରେ ବହୁତ ବହୁତ ଧନ୍ୟବାଦ ଜଣାଉଛି। ସମସ୍ତଙ୍କୁ ଧନ୍ୟବାଦ ଜଣାଇ ମୁଁ ମୋର ବକ୍ତବ୍ୟ ସାଙ୍ଗ କରୁଛି। ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ, ଜୟ ଜଗନ୍ନାଥ।
1: ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ସାମଗ୍ରିକ ବିକାଶରେ ରାଜ୍ୟ ସରକାରଙ୍କ ସଫଳତାକୁ ପ୍ରଶଂସା କରିବା ସହ ଓଡ଼ିଶାରେ ଜନଜାତିଙ୍କ ବିକାଶ ପାଇଁ ବିଭିନ୍ନ କଲ୍ୟାଣମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଥିଲେ।
2: ଜୟ ଜଗନ୍ନାଥ, ଜୟ ମା କିଚକେଶ୍ୱରୀ। ମୋର ସବୁ ଭାଇ ଭଉଣୀ, ମା ମାଉସୀ ମାନଙ୍କୁ ମୋର ନମସ୍କାର। ମାନନୀୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଜୀ, ରାଜ୍ୟପାଲ ଶ୍ରୀ ହରିବାବୁଜୀ, ଏହା କେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଜୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେବଜୀ, ପ୍ରଭତି ପରିଦାଜୀ, ଓଡ଼ିଶା କେ ମନ୍ତ୍ରୀ ଗଣେଶ ସିଂ ଖୁଣ୍ଟିଆଜୀ, କୃଷ୍ଣଚନ୍ଦ୍ର ମହାପାତ୍ରଜୀ, ସାଂସଦ ନବାଚରଣ ମାଝୀଜୀ, ମନମୋହନ ସାମଲଜୀ, ବୈଜନ୍ତ ପାଣ୍ଡାଜୀ, ଅନ୍ୟ ମହାନୁଭାବ

0: ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏବଂ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତର ଶୁଣିଲେ ବେତାର ବିବରଣୀ। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ମୃତ୍ୟୁଞ୍ଜୟ ବିଶ୍ୱାଳ, ରେକର୍ଡିଂ ସଂଗ୍ରହ ମାରାଣ୍ଡି ନାଗଭୂଷଣ ମାଝି ଏବଂ ରାଜୀବ କୁମାର ମହନ୍ତ, ବୈଷୟିକ ସହାୟତା ତ୍ରିଲୋଚନ ବେହେରା, କୃଷ୍ଣ ଦୟାଲ ତ୍ରିପାଠୀ, ନୃସିଂହ ହେମ୍ରମ ଓ ଭବାନୀ ଶଙ୍କର ଟୁଡୁ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।